କୂଅରୁ ପାଣି କାଢ଼ିବା ସମୟରେ ଯେପରି ପାଣି କାଢ଼ୁଥିବା ମଣିଷଟିର ଲକ୍ଷ୍ୟ କଳସ ଉପରେ ରହିଥାଏ, ସେହିଭଳି ଭାବେ ସଦାସର୍ବଦା ସମସ୍ତ ମନୁଷ୍ୟ ଜାତିର ଯଦି ଦୃଷ୍ଟି ଈଶ୍ୱରଙ୍କ ଉପରେ ରହିଥିବ, ତେବେ ନିଶ୍ଚିନ୍ତ ଭାବରେ ସମସ୍ତ ମଣିଷର ସବୁ ବାଧା ଦୂରେଇଯିବ। ଆକାଶବାଣୀ କଟକ, ଆଜି ରବିବାର 1948 ଶତାବ୍ଦ, ଜ୍ୟେଷ୍ଠ ସାତ ଦିନ, ଇଂରାଜୀ 2026 ମସିହା, ଜୁନ୍ ମାସର 28 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 5:59 କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଟ୍ଜ ଯୋଗେ।

ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ନବକିଶୋର ମିଶ୍ର, ଶିଳ୍ପୀଙ୍କ କଣ୍ଠରେ ଦୀନକୃଷ୍ଣଙ୍କ ରଚନା।

ଆପଣମାନେ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ସୌମ୍ୟଶ୍ରୀ ରଥ। ଶିଳ୍ପୀଙ୍କ କଣ୍ଠରେ କୁନ୍ତଳା କୁମାରୀ ସାବତଙ୍କ ରଚନା।

ଆପଣମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ପରବର୍ତ୍ତୀ ଗୀତଟି ପ୍ରଫୁଲ୍ଲ କୁମାର ଜେନାଙ୍କ ରଚନାରୁ, କଣ୍ଠଶିଳ୍ପୀ ସୋହିନୀ ମିଶ୍ର।

0: ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

ମଣିଷ ଅନୁକରଣ ପ୍ରିୟ, ଛୋଟ ପିଲା ବାପା ମାଙ୍କୁ ଅନୁକରଣ କରେ, ଆମେ ଅନ୍ୟମାନଙ୍କୁ ଅନୁକରଣ କରୁ, ଅନ୍ୟର ସ୍ୱରରେ ସ୍ୱର ମିଳେଇ ଅନୁକରଣ କରି ଗୀତ ଗାଉ। ମଣିଷ କେବଳ ମଣିଷକୁ ଅନୁକରଣ କରେ ତାହା ନୁହଁ, ମଣିଷ ମଧ୍ୟ ପଶୁପକ୍ଷୀଙ୍କର ଶବ୍ଦକୁ ଅନୁକରଣ କରେ, ମଣିଷ ଅନ୍ୟ ସଂସ୍କୃତି ପରମ୍ପରାକୁ ମଧ୍ୟ ଅନୁକରଣ କରେ। ଅନୁକରଣ କରିବାରେ କିଛି କ୍ଷତି ନାହିଁ, କିନ୍ତୁ ଅନ୍ଧ ଭାବରେ ଅନୁକରଣ କରି ନିଜର ସଂସ୍କୃତି, ନିଜର ପରମ୍ପରା, ନିଜର ରୁଚି, ନିଜର ଖାଦ୍ୟପେୟ, ବେଶଭୂଷାକୁ ହତାଦର କରିବା ଭଲ ନୁହେଁ। ମୋର ପିଲାଦିନର ସାହିତ୍ୟ ବହିରେ ପଢ଼ିଥିବା ଗୋଟିଏ ଛୋଟିଆ କାହାଣୀ, ଟୋପି ବିକାଳିଟିଏ ପ୍ରତ୍ୟେକ ଦିନ ଡାଲାରେ ଟୋପି ଧରି ବିକ୍ରି କରିବାକୁ ଯାଏ। ଖରାଦିନିଆ ବେଳ ଉଦୁଉଦିଆ ଖରାବେଳେ କ୍ଲାନ୍ତ ହୋଇ ଗଛମୂଳେ ବସି ବିଶ୍ରାମ ନେଉଥାଏ, ମୁଣ୍ଡରେ ତାର ଟୋପି ଥାଏ, ଟୋପି ଡାଲାଟି ପାଖରେ ରଖିଥାଏ। ବିଶ୍ରାମ ନଉ ନଉ କେତେବେଳେ ଆଖି ବୁଜି ହୋଇଯାଇଛି, ଗଛ ଉପରେ ମାଙ୍କଡ଼ମାନେ ଥିଲେ, ସେମାନେ ତଳେ ଟୋପି ବିକାଳି ଓ ଟୋପି ଡାଲାକୁ ଦେଖି ମାନେ ଧୀରେ ଧୀରେ ଓହ୍ଲେଇ ଆସିଛନ୍ତି। ଟୋପି ବିକାଳି ଶୋଇଛି, ଗୋଟିଏ ଗୋଟିଏ ଟୋପି ମାଙ୍କଡ଼ମାନେ ନେଇ ନିଜ ମୁଣ୍ଡରେ ଲଗାଇ ଗଛ ଉପରେ ଆନନ୍ଦରେ ବସିଥାନ୍ତି। ଯେତେବେଳେ ନିଦ ଭାଙ୍ଗେ ଟୋପି ବିକାଳିଟି ଦେଖେ ତାର ଟୋପି ଡାଲାଟି ଖାଲି, ହା ହତାଶରେ ତାର ବ୍ୟବସାୟ ବୁଡ଼ି ଯାଉଛି। ଉପରକୁ ଚାହିଁ ଦେଖିଲା ବେଳକୁ ମାଙ୍କଡ଼ମାନଙ୍କ ମୁଣ୍ଡରେ ଗୋଟିଏ ଲେଖା ଟୋପି ଅଛି। କ'ଣ କରିବ, କିଛି ଚିନ୍ତା ପଶିଲା ନାହିଁ, ଦୁଃଖରେ ସେ ତାର ହତାଶର ସହିତ ନିଜ ମୁଣ୍ଡରୁ ଟୋପିଟିକୁ କାଢ଼ି ଫୋପାଡ଼ି ଦେଲା। ମାଙ୍କଡ଼ମାନେ ଅନୁକରଣ ପ୍ରିୟ, ସେ ଟୋପିବାଲାର ଟୋପି ଫୋପାଡ଼ିବା ଦେଖି ସେମାନେ ମଧ୍ୟ ନିଜ ନିଜ ମୁଣ୍ଡରୁ ଟୋପି ପକାଇଦେଲେ। ଟୋପି ବିକାଳିଟି ଆନନ୍ଦରେ ଟୋପି ଗୋଟେଇ ନେଇ ନିଜ ଘରକୁ ଫେରିଆସିଲା। ଇଏ ହେଉଛି କାହାଣୀ ସାହିତ୍ୟ ବହିର।

କଥାଟି ବାପା ତାର ପିଲାମାନଙ୍କୁ କହିଥିଲା। ପରବର୍ତ୍ତୀ ସମୟରେ ଅନେକ ଦିନ କଟିଯାଇଛି, ଟୋପି ବିକାଳୀର ପୁଅ ମଧ୍ୟ ଟୋପି ବିକାଳୀ ହୋଇଛି। ଏହି ଘଟଣାର ପୁନରାବୃତ୍ତି ଘଟିଛି ଏବଂ ଯେତେବେଳେ ଟୋପି ବିକାଳୀର ପୁଅ ଟୋପି ବିକୁଥିଲା ବେଳେ ଦିନେ ଗଛମୂଳେ ଶୋଇପଡ଼ିଛି, ମାଙ୍କଡ଼ମାନେ ଓହ୍ଲେଇ ଆସି ଟୋପି ମୁଣ୍ଡରେ ଦେଇ ଗଛ ଉପରେ ବସିଛନ୍ତି। ଟୋପି ବିକାଳୀ ଯେତେବେଳେ ଦେଖିଲା ମାଙ୍କଡ଼ମାନେ ଟୋପି ନେଇଯାଇଛନ୍ତି, ସେହି ସମୟରେ ତାର ବାପାଙ୍କ କଥା ମନେ ପଡ଼ିଲା। ଟୋପିଗୁଡ଼ିକୁ ଫେରି ପାଇବା ପାଇଁ ନିଜ ମୁଣ୍ଡରୁ ଟୋପିକୁ କାଢ଼ି ତଳକୁ ପକାଇଦେଲା, କିନ୍ତୁ ମାଙ୍କଡ଼ମାନେ କେହି ପକାଇଲେ ନାହିଁ। ଟୋପି ବିକାଳୀଟି ମାଙ୍କଡ଼ମାନଙ୍କୁ ପଚାରିଲା, ତୁମମାନେ କାହିଁକି ଟୋପି ପକାଉ ନାହ? ସେହି ସମୟରେ ମାଙ୍କଡ଼ଙ୍କର ଯିଏ ନେତା, ସେ କହିଥିଲା ଯେ ମୋର ବାପା ଅତୀତର ଗୋଟିଏ ସ୍ମୃତିକୁ ଆମମାନଙ୍କ ପାଖରେ କହିଥିଲେ ଯେ ଏଇଭଳି ଟୋପି ପକାଇଦେବା ଫଳରେ ଅନୁକରଣ କରି ସେମାନେ ସବୁ ଟୋପି ହରେଇ ବସିଥିଲେ, ସେଇଥିପାଇଁ ଆମେ ଟୋପି ପକାଇବାକୁ ଚାହୁଁନାହୁଁ। ମାଙ୍କଡ଼ମାନେ ଶିଖିନେଲେ ଏଇ ଟୋପି ନ ପକାଇବା ପାଇଁ, ଆମେ ମଣିଷମାନେ କ'ଣ ଶିଖୁଛୁ? ଅନ୍ୟକୁ ଅନୁକରଣ କରିବାରେ କିଛି କ୍ଷତି ନାହିଁ। ଅନ୍ୟର ଖାଦ୍ୟରେ ଯଦି ଭଲ କିଛି ଗୁଣ ଅଛି ଆମେ ଗ୍ରହଣ କରିବା ଉଚିତ, ଅନ୍ୟ ଭାଷାରେ ସାହିତ୍ୟରେ ଯାହା ଭଲ କଥା ଅଛି ତାକୁ ଶିଖିବା ଉଚିତ, କିନ୍ତୁ ଅନ୍ଧ ଭାବରେ ଅନୁକରଣ କରିବା ଉଚିତ ନୁହଁ। ଅନ୍ଧ ଭାବରେ ଅନୁକରଣ କରିବା ଫଳରେ ଆମେ ଯାହାକୁ ଅନୁକରଣ କରୁଛୁ ତାକୁ ଭଲ ଭାବରେ ଶିଖୁଛୁ ନା ଆମର ଭଲ କଥାକୁ ଆଦରି ରଖିପାରୁଛୁ? ଆମର ଧର୍ମ, ଆମ ପରମ୍ପରା, ଆମ ସଂସ୍କୃତି, ଆମର ଖାଦ୍ୟପେୟ, ଆମର ବେଶଭୂଷା, ଆମର ଯାହା କିଛି ଚାଲିଚଳନ ଏକ ଦୀର୍ଘଦିନର ଗବେଷଣା ପ୍ରସ୍ତୁତ। ଆମର ବେଶଭୂଷା ଆମର ଜଳବାୟୁକୁ ନେଇ ଉଦ୍ଦିଷ୍ଟ, ଆମର ଖାଦ୍ୟପାନୀୟ ଆମର ଜଳବାୟୁ ଆମର ଖାଦ୍ୟ ପଦାର୍ଥ ଉତ୍ପାଦନ ଉପରେ ନିର୍ଭର କରୁଛି। କିନ୍ତୁ ଅନ୍ଧ ଭାବରେ ଆମେ ଅନ୍ୟଙ୍କୁ ଅନୁକରଣ କରିବା ଫଳରେ ନା ଆମେ ଆମର ସଂସ୍କୃତିକୁ ରକ୍ଷା କରିପାରୁଛୁ ନା ଅନ୍ୟମାନଙ୍କୁ ମଧ୍ୟ ଉଚିତ ସମ୍ମାନ ମର୍ଯ୍ୟାଦା ଦେଇପାରୁଛୁ। ସେଇଥିପାଇଁ କବି କହିଥିଲେ, ନିବିଡ଼ ସନ୍ଧ୍ୟାକୁ ମନେ ମଣୁଅଛ ଉଷା, ଅନୁକର ପରଭାଷା ପରବେଶଭୂଷା, ଚିହ୍ନି ନାହ ଛିଛି ନିଜ ବାପ ଗୋଷ ବାପେ, କିରୂପେ ଚିହ୍ନିବ ଭଲା ଆପଣାକୁ ଆପେ। ଅନ୍ଧ ଭାବରେ ଅନୁକରଣ କରିବା ନାହିଁ, ସୁସ୍ଥ ଭାବରେ ଅନୁକରଣ ଅନୁସରଣ କଲେ ନିଜର ଏବଂ ଅନ୍ୟର ମଙ୍ଗଳ ହେବ।

ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ପ୍ରଜ୍ଞାନନ୍ଦଗିରି ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 79ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ଗୋଟିଏ ପଟରେ ଦିଦିଙ୍କର ପ୍ରଣୟ ନିବେଦନ, ଅନ୍ୟ ପଟରେ ଋଷି କାଶ୍ୟପ ସନ୍ଧ୍ୟାକାଳ ଭୟଙ୍କର ବେଳାରେ ରତି ରଙ୍ଗରେ ରଙ୍ଗିଲେ ତାର ଧର୍ମ ପରିଣାମ ବୁଝେଇ ଶେଷରେ ନିରାଶ ହୋଇଛନ୍ତି। ଏକାନ୍ତରେ ଦିଦିଙ୍କର ପ୍ରଣୟାଗ୍ନିରେ ଝାସ ଦେଇଛନ୍ତି। ତାପରେ ଦିଦିଙ୍କର ଆପଣା କର୍ମ ଉପରେ ସଚେତନତା, ମନସ୍ତାପ, ଅପରାଧ ମାର୍ଜନ ଆବେଦନ କଥା ମୈତ୍ରୀୟ କହିଲା ପରେ ଗର୍ଭରୁ ଯେ ରାକ୍ଷସ ଗୁଣ ସମ୍ପନ୍ନ ସୁତ ଜନ୍ମିବେ ଆଉ ବହୁ ଦୁଷ୍କର୍ମ କରିବେ ସେ କଥା ଜଣାଇଛନ୍ତି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 79ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟଜ୍ ଯୋଗେ।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ,
2: ଖାଲ ଜମିମାନଙ୍କରେ ବିଳମ୍ବ କିସମ ଧାନର ବୁଣାବୁଣି କାମ ସାରିଦିଅନ୍ତୁ। ହରଡ଼ ଓ ଚିନାବାଦାମ ବୁଣାବୁଣି କାମ ପାଇଁ ଜମି ପ୍ରସ୍ତୁତ କରନ୍ତୁ। ମୌସୁମୀ ବର୍ଷା ପରେ ପରେ ବୁଣାବୁଣି କାମ କରନ୍ତୁ। ଢିପ ଜମି ଏବଂ ବର୍ଷାଶ୍ରିତ ଖାଲୁଆ ଜମି ଯେଉଁଠାରେ ଧାନ ଛଟାବୁଣା କରାଯାଏ ଏବଂ ତଳିଘରା ପ୍ରସ୍ତୁତି ପାଇଁ ଜୈବିକ ଉପାୟରେ ଜମିର ଉର୍ବରତା ବୃଦ୍ଧି କରିବା ନିମନ୍ତେ ପ୍ରଥମ ଉଡ଼ ଚାଷ ପରେ ଏକର ପ୍ରତି 12 କିଲୋଗ୍ରାମ ଧଣିଚା ବିହନ ବୁଣି ଦିଅନ୍ତୁ। ବୁଣା ଧାନ ପାଇଁ ଶେଷ ଉଡ଼ ଚାଷ ସମୟରେ ଏକର ପ୍ରତି 8 କ୍ୱିଣ୍ଟାଲ ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ। ଉଚ୍ଚ ଜମି ଧାନ ଚାଷରେ ଶେଷଥର ଜମି ପ୍ରସ୍ତୁତି ସମୟରେ ସାର ସହ ମଞ୍ଜିବୁଣା ଯନ୍ତ୍ର ସାହାଯ୍ୟରେ କିମ୍ବା ଦେଶୀ ଲଙ୍ଗଳ ସିଆର ପଛରେ 75 କିଲୋଗ୍ରାମ ଏସ୍ଏସ୍ପି କିମ୍ବା 27 କିଲୋଗ୍ରାମ ଡିଏପି ସହିତ 20 କିଲୋଗ୍ରାମ ଏମ୍ଓପି ପ୍ରୟୋଗ କରନ୍ତୁ। ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଗଜା ପରୀକ୍ଷା କରାଇ ନିଅନ୍ତୁ। ପଟାଳି ତିଆରି ସମୟରେ ପଟାଳି ଚାରିପଟରେ କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କଲେ ପଟାଳିରେ ପିମ୍ପୁଡ଼ି ଲାଗିବେ ନାହିଁ। ଜଳଭାବ ଦେଖାଯାଉଥିବା ସ୍ଥାନରେ ଆବଶ୍ୟକ ଅନୁସାରେ ଜଳସେଚନ କରନ୍ତୁ। ମାଟିର ଆର୍ଦ୍ରତାକୁ ବଜାୟ ରଖିବା ପାଇଁ ମାଟିକୁ ନଡ଼ା କିମ୍ବା ଶୁଖା ପତ୍ର ଦ୍ୱାରା ଘୋଡ଼ାଇ ରଖନ୍ତୁ। ନୂଆରେ ହୋଇଥିବା ପନିପରିବା ତଳିଘେରାକୁ ନଡ଼ା କିମ୍ବା ପଲିଥିନ୍ ସାହାଯ୍ୟରେ ଘୋଡ଼ାଇ ରଖନ୍ତୁ। ବର୍ଷା ପାଣିର ସଦୁପଯୋଗ ପାଇଁ ମୌସୁମୀ ବର୍ଷା ପୂର୍ବରୁ ପନିପରିବା ଚାରା ରୋପଣ କରନ୍ତୁ। ବର୍ଷା ଋତୁର ଆରମ୍ଭରେ ଗଛ ଲଗାଇବାକୁ ହେଲେ ଖରାଦିନରୁ ଗାତ ଖୋଳି ରଖନ୍ତୁ। ଗାତରୁ ବାହାରିଥିବା ମାଟି ଓ ଗାତ ଭଲଭାବରେ ଖରା ଖାଇଲେ ଏହା ଗଛ ପାଇଁ ଭଲ ଅଟେ। ବର୍ଷା ଉପରେ ନିର୍ଭର କରୁଥିବା ରୁଆ ଧାନ ପାଇଁ ମୌସୁମୀ ବର୍ଷା ଆରମ୍ଭ

0: ହୋଇଗଲା ପରେ ଶୁଖିଲା ତଳିଘରା ପ୍ରସ୍ତୁତ କରନ୍ତୁ। ଏକ ଏକର ଧାନ ଚାଷ ପାଇଁ 400 ବର୍ଗମିଟର ବା 10 ଡେସିମିଲ ତଳିଘରା ଆବଶ୍ୟକ ହୋଇଥାଏ। ତଳିଘରା ପାଇଁ ବଛା ଯାଇଥିବା ଜମିକୁ 3-4 ଓଡ଼ ଭଲ ଭାବରେ ଚାଷ କରି ଘାସ ବାଛି ଦିଅନ୍ତୁ। ଶେଷ ଓଡ଼ ଚାଷ ବେଳକୁ 200 କିଲୋଗ୍ରାମ ସଢା ଗୋବର ଖତ କିମ୍ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ। ଏହାପରେ ଜମିକୁ 1.5 ମିଟର ଚଉଡ଼ା, 15 ସେଣ୍ଟିମିଟର ଉଚ୍ଚ ଏବଂ ଆବଶ୍ୟକ ମୁତାବକ ଲମ୍ବ ପଟାଳି କରନ୍ତୁ। ପ୍ରତି ପଟାଳି ମଝିରେ 30 ସେଣ୍ଟିମିଟର ଚଉଡ଼ା ଏବଂ 15 ସେଣ୍ଟିମିଟର ଗଭୀରର ନାଳି ରଖନ୍ତୁ। ବର୍ଗମିଟର ପ୍ରତି 10 ଗ୍ରାମ ଡିଏପି ଓ 10 ଗ୍ରାମ ପଟାସ ସାର ପ୍ରୟୋଗ କରି 50-60 ଗ୍ରାମ ବିଶୋଧିତ ବିହନକୁ ତଳି ପଟାଳିରେ 5 ସେଣ୍ଟିମିଟର ବ୍ୟବଧାନରେ 3 ସେଣ୍ଟିମିଟର ଗଭୀରରେ ବୁଣି ମାଟି ଘୋଡ଼ାଇ ଦିଅନ୍ତୁ। ହରଡ଼ର ଉନ୍ନତ ସରଳ କିସମଗୁଡ଼ିକ ହେଲା PRG 176, PRG 235, VL ଅରହର 1 ଓ T ଅରହର ଇତ୍ୟାଦି। ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଲା ଆଶା, ଲକ୍ଷ୍ମଣ ଓ ମାରୁତି ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ସରଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମ ପାଇଁ 6 କିଲୋଗ୍ରାମ ବିହନ ଦରକାର ହୁଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ହରଡ଼ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 3 ଗ୍ରାମ କାର୍ବୋସ୍କିନ୍ ଓ ଥିରାମ୍ର ମିଳିତ ଔଷଧ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ଜୀବାଣୁ କଲ୍ଚର 20 ଗ୍ରାମ ନେଇ 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ଅପରାହ୍ନ 2:45 ଆପଣଙ୍କ ଚିଠି, ଅପରାହ୍ନ 3:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ ଅପରାହ୍ନ 3:10, ଅସରନ୍ତି ଅପରାହ୍ନ 3:25, ଆକାଶବାଣୀର କୃଷି ଶିକ୍ଷା ଅପରାହ୍ନ 4:00, ଏଥିରେ ଆଲୋଚନା ରହିଛି ଓଡ଼ିଶା କୃଷି ବୈଷୟିକ ବୃତ୍ତି ଶିକ୍ଷା, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ମହାମୟ ପ୍ରସାଦ ନାୟକ। ଯୁବବଣୀରେ ସମ୍ପର୍କ ସନ୍ଧ୍ୟା 5:30, ସ୍ମୃତିର ପାହାଚ ସନ୍ଧ୍ୟା 5:00, ଏଥିରେ ରହିଛି ଅବସରପ୍ରାପ୍ତ ସମ୍ବାଦ ପାଠକ ଗୋପାଳ ଚୌଧୁରୀଙ୍କ ସହିତ କଥାବାର୍ତ୍ତା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 62ତମ ଭାଗ ସନ୍ଧ୍ୟା 6:10। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଶୃଙ୍ଖଳାରେ ଇଂଲଣ୍ଡର ଲଣ୍ଡନସ୍ଥିତ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା କ୍ରିକେଟ୍ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 5:30 ସନ୍ଧ୍ୟା 6:39 ପର୍ଯ୍ୟନ୍ତ, ସନ୍ଧ୍ୟା 5:55 ରାତି 7:14 ପର୍ଯ୍ୟନ୍ତ, ରାତି 7:30 ରାତି 7:58 ପର୍ଯ୍ୟନ୍ତ ଏବଂ ରାତି 9:15 ଖେଳ ଶେଷ ହେବା ପର୍ଯ୍ୟନ୍ତ। ଜିଲ୍ଲା ହାଲଚାଲରେ ଗଜପତି ଜିଲ୍ଲାର ହାଲଚାଲ ରାତି 7:25। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର ରାତି 8:00। ଏଥିଲା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାରେ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ପୂର୍ବ ପ୍ରସ୍ତୁତି ଅନୁସାରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ଆଜି ଅପରାହ୍ନ 2:00 ପର୍ଯ୍ୟନ୍ତ ବନ୍ଦ ରହିବ। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି ସମ୍ପନ୍ନ କରିଛନ୍ତି। ସେନାପଟା ଲାଗି ନୀତି ଶ୍ରୀମନ୍ଦିରରେ ଏକ ଗୁପ୍ତ ନୀତି ଯୋଗୁଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ଲାଗି ଉଭୟ ରାଜ୍ୟର ବୈଷୟିକ ଦଳ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଟ୍ରିବ୍ୟୁନାଲ୍ରେ ସମୀକ୍ଷା କରାଯାଇଥିଲା। ଉଭୟ ରାଜ୍ୟରେ ପ୍ରବାହିତ ମହାନଦୀର କେଉଁ ସ୍ଥାନରେ କେତେ ପରିମାଣର ପାଣି ରହିଛି ତା'ର ରିପୋର୍ଟ ପ୍ରଦାନ କରିବାକୁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ମାସ 11 ତାରିଖରେ ଟ୍ରିବ୍ୟୁନାଲ୍ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲାରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ପ୍ରୋହାହିତ ଏବଂ ସଶକ୍ତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ କେସିଙ୍ଗା

0: ସ୍ଥିତ କୁନ୍ନୁପଡ଼ାଠାରେ ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ କରିଛନ୍ତି। 48 ଏକରରୁ ଉର୍ଦ୍ଧ୍ୱ ପରିମିତ ସ୍ଥାନରେ ଏହି ପାର୍କ 10 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏହାଦ୍ୱାରା ଜିଲ୍ଲାରେ ଶିଳ୍ପାୟନ ଓ ନବ ଉଦ୍ୟୋଗୀମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶବ୍ୟାପୀ ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଆଜିଠାରୁ ଅନୁଷ୍ଠିତ ହେଉଛି। ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଡାକ୍ତରଖାନାଗୁଡ଼ିକ ବ୍ୟତୀତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଭିନ୍ନ ସ୍ଥାନରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ପୋଲିଓ ବୁନ୍ଦା ଆଜି ଦେଇନଥିବା ଶିଶୁମାନଙ୍କୁ ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱେଚ୍ଛାସେବୀମାନେ ଘରକୁ ଘର ଯାଇ ପୋଲିଓ ବୁନ୍ଦା ଖୁଆଇବେ। ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଆଜି ଶେଷ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ ପରିଗଣନା ଫର୍ମର ଡିଜିଟାଇଜେସନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ମାସ 5 ତାରିଖରେ ଚିଠା ତାଲିକା ପ୍ରସ୍ତୁତ ହେବ। କନ୍ଧମାଳ ଜିଲ୍ଲାରେ 100% ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଭି କୀର୍ତ୍ତିପ୍ରସନ୍ନଙ୍କ ଅଧ୍ୟକ୍ଷତାରେ ଏସ୍ଆଇଆର୍ ସମ୍ପର୍କିତ ସମୀକ୍ଷା ବୈଠକରେ ଡିଜିଟାଇଜେସନ କାର୍ଯ୍ୟ ଏଏସ୍ବି ତାଲିକା ପ୍ରସ୍ତୁତି ଏବଂ ସମସ୍ତ ତ୍ରଟିର ସୁଧାର ନିମନ୍ତେ ସମୀକ୍ଷା କରାଯାଇଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟସ୍ଥିତ ପିଏମ୍ ଶ୍ରୀ ସରକାରୀ ଉନ୍ନୀତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପକ୍ଷରୁ ଶକ୍ତି ସଂରକ୍ଷଣ ଏବଂ ଏହାର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଆନୁକୂଲ୍ୟରେ ପ୍ରସ୍ତୁତ ସତର୍କତାମୂଳକ ପ୍ରଚାରପତ୍ରଗୁଡ଼ିକୁ ବିଭିନ୍ନ ସ୍ଥାନରେ ବଣ୍ଟନ କରାଯାଇଛି। ଭଦ୍ରକ ଜିଲ୍ଲାର କ୍ରୀଡ଼ା ଭିଭିଭୂମିର ବିକାଶ ନିମନ୍ତେ ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ର ଉନ୍ନୟନ ଓ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ 23,50,00,000 ଟଙ୍କା ବିନିଯୋଗ କରାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ଏ ସମ୍ପର୍କିତ ସରକାରୀ ପତ୍ର ଜାରି କରିଛନ୍ତି। ଜଣେ ବ୍ୟକ୍ତି ଓ ପରିବାରକୁ ଅପ୍ରତ୍ୟାଶିତ ଆର୍ଥିକ ଅସୁବିଧାରୁ ରକ୍ଷା କରିବାରେ ବୀମା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବୀମାର ଗୁରୁତ୍ୱକୁ ଉପଲବ୍ଧି କରିବା ସହିତ ଏହାକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଜାତୀୟ ବୀମା ସଚେତନତା ଦିବସ ପାଳନ କରାଯାଉଛି। ସ୍ୱାସ୍ଥ୍ୟ ବୀମାଠାରୁ ଆରମ୍ଭ କରି ପେନ୍ସନ୍ ବୀମା ପର୍ଯ୍ୟନ୍ତ ଅନେକ ପ୍ରକାରର ବୀମା ଲୋକମାନଙ୍କୁ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ଦ୍ୱାରା ଯୋଗାଇ ଦିଆଯାଇଥାଏ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ସୂଚନା ଅନୁସାରେ କନ୍ଧମାଳ କୋରାପୁଟ ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ଆଜି ମଧ୍ୟମରୁ ପ୍ରବଳ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ବାର୍ଦ୍ଧକ୍ୟରେ ପରିସ୍ରା ଜନିତ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଲକ୍ଷ୍ମୀକାନ୍ତ ସାହୁ।
2: ବାର୍ଦ୍ଧକ୍ୟରେ ପରିସ୍ରା ଜନିତ ସମସ୍ୟା ଏକ ସାଧାରଣ କଥା। ଏଗୁଡ଼ିକ ମଧ୍ୟରୁ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ଜନିତ ସମସ୍ୟା ଏକ ମୁଖ୍ୟ ସମସ୍ୟା। ପ୍ରୋଷ୍ଟେଟ୍ ଗ୍ରନ୍ଥି ଗୋଟାଏ ଗୋଟା ଗୁଆ ଆକାରର ଗ୍ରନ୍ଥି। ଏହା କେବଳ ପୁରୁଷମାନଙ୍କଠାରେ ହିଁ ଅବସ୍ଥିତ। ଏହି ଗ୍ରନ୍ଥିଟି ମୂତ୍ରମାର୍ଗର ପ୍ରଥମ 3 ସେଣ୍ଟିମିଟର ଅଂଶ ଚାରିପଟେ ଗୁଡ଼େଇ ହୋଇ ରହିଥାଏ। ସାଧାରଣତଃ 50 ବର୍ଷ ବୟସ ପରେ ପ୍ରୋଷ୍ଟେଟ୍ ଗ୍ରନ୍ଥିଟି ଆକାରରେ ବୃଦ୍ଧି ପାଇବା ଆରମ୍ଭ କରେ, ଫଳରେ ବିଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ। ରୋଗର ପ୍ରଥମ ଅବସ୍ଥାରେ ରୋଗୀଙ୍କୁ ବାରମ୍ବାର ପରିସ୍ରା ଲାଗେ, ବିଶେଷ କରି ରାତିରେ। ପରବର୍ତ୍ତୀ ସମୟରେ ଉଭୟ ଦିନ ଓ ରାତିରେ ଘନ ଘନ ପରିସ୍ରା ହୁଏ। ଏହାଦ୍ୱାରା ରାତିରେ ନିଦ୍ରାରେ ବ୍ୟାଘାତ ଘଟିବା ସଙ୍ଗେ ସଙ୍ଗେ ରୋଗୀଙ୍କର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀ ପ୍ରଭାବିତ ହୋଇଥାଏ। ମୂତ୍ରାଶୟର ଜୀବାଣୁ ସଂକ୍ରମଣ ଘଟି ପରିସ୍ରା ଜଳାପଡ଼ା ହୁଏ ଓ ସ୍ଥଳବିଶେଷରେ ପରିସ୍ରାରେ ରକ୍ତ ମଧ୍ୟ ପଡ଼ିପାରେ। ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ଯୋଗୁଁ ମୂତ୍ରମାର୍ଗ ସଙ୍କୁଚିତ ହୋଇଯାଏ ଏବଂ ରୋଗୀ କୁନ୍ଥାଇ କୁନ୍ଥାଇ ଅତି ପତଳାଧାରରେ ପରିସ୍ରା କରନ୍ତି। ପରିସ୍ରା କରିବା ପାଇଁ ଶୌଚାଳୟରେ 5-10 ମିନିଟ୍ ପର୍ଯ୍ୟନ୍ତ ସମୟ ଲାଗିଯାଏ। ପରିସ୍ରା କରିସାରିବା ପରେ ପେଟରେ କିଛି ପରିସ୍ରା ରହିଗଲା ପରି ଲାଗେ। ସ୍ଥଳବିଶେଷରେ ପରିସ୍ରା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ ଏବଂ ରୋଗୀ ଯନ୍ତ୍ରଣାରେ ଛଟପଟ ହୁଅନ୍ତି। ଏ କ୍ଷେତ୍ରରେ କୃତ୍ରିମ ମୂତ୍ରନଳୀର ପ୍ରୟୋଗରେ ଜମି ରହିଥିବା ମୂତ୍ରକୁ ବାହାର କରିଦେବାର ଆବଶ୍ୟକ ପଡ଼ିଥାଏ। ଏ ରୋଗର ନିରୂପଣ ଅତି ସହଜ। ବିଜ୍ଞାନର ଅଗ୍ରଗତି ସଙ୍ଗେ ସଙ୍ଗେ ଅନେକଗୁଡ଼ିଏ ନୂଆ ନୂଆ ଔଷଧର ଉଦ୍ଭାବନ ପ୍ରୋଷ୍ଟେଟ୍ ଗ୍ରନ୍ଥି ଆକାର ବୃଦ୍ଧିଜନିତ ରୋଗ ଚିକିତ୍ସାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ତେବେ ଔଷଧ ଚିକିତ୍ସା ସମୟ ସାପେକ୍ଷ ଓ ବ୍ୟୟବହୁଳ। ଅପରପକ୍ଷରେ ଶଲ୍ୟ

0: ଚିକିତ୍ସା ଦ୍ୱାରା ରୋଗୀ ସବୁଦିନ ପାଇଁ ସୁସ୍ଥ ହୋଇଯାଆନ୍ତି। ଅସ୍ତ୍ରୋପଚାରର ଚାରିଦିନ ପରେ ରୋଗୀ ଡାକ୍ତରଖାନାରୁ ଘରକୁ ଫେରିଆସନ୍ତି। ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ଅନ୍ୟ ଏକ ବାର୍ଦ୍ଧକ୍ୟଜନିତ ସାଧାରଣ ମୂତ୍ର ରୋଗ। ଏହା ସାଧାରଣତଃ 60ରୁ 80 ବର୍ଷ ମଧ୍ୟରେ ହୋଇଥାଏ। କର୍କଟ ରୋଗଗ୍ରସ୍ତ ହେଲେ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ପାଏ। ତେଣୁ ଏ ରୋଗର ଲକ୍ଷଣଗୁଡ଼ିକ ସାଧାରଣ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧିଜନିତ ଲକ୍ଷଣ ସହିତ ସମାନ। ଏହାଛଡ଼ା କର୍କଟ ରୋଗ ଅଣ୍ଟାର ମେରୁ ହାଡ଼ ଓ କଟିର ହାଡ଼କୁ ମାଡ଼ିଯିବା ଫଳରେ ଭୀଷଣ ଅଣ୍ଟା ବିନ୍ଧା ହୁଏ। ତେଣୁ ବୃଦ୍ଧ ବୟସରେ ଅଣ୍ଟା ବିନ୍ଧା ସାଧାରଣ ଚିକିତ୍ସାରେ ଉପଶମ ନ ହେଲେ ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ପାର୍ଶ୍ୱବର୍ତ୍ତୀ ମୂତ୍ରାଶୟ ଓ ମଳମାର୍ଗକୁ ବ୍ୟାପିଯିବା ଫଳରେ ମଳ ଓ ମୂତ୍ରରେ ରକ୍ତ ପଡ଼ିପାରେ। କର୍କଟ ରୋଗଗ୍ରସ୍ତ ପ୍ରୋଷ୍ଟେଟ୍ ଗ୍ରନ୍ଥିର ରୋଗ ନିରୂପଣ ସହଜ ସାପେକ୍ଷ। ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ଆରମ୍ଭ ଅବସ୍ଥାରୁ ଜଣାପଡ଼ିଲେ ଅସ୍ତ୍ରୋପଚାର ଦ୍ୱାରା ପ୍ରୋଷ୍ଟେଟ୍ ଗ୍ରନ୍ଥିକୁ ସମ୍ପୂର୍ଣ୍ଣ ରୂପେ ବାହାର କରିଦିଆଯାଏ। ରୋଗୀ ଅନେକ ବର୍ଷ ଏକ ସକ୍ରିୟ ଜୀବନ ଯାପନ କରନ୍ତି। କିନ୍ତୁ ରୋଗର ବିଳମ୍ବ ଅବସ୍ଥାରେ ରୋଗ ନିରୂପଣ ହେଲେ ଅଣ୍ଡକୋଷ ଦୁଇଟିକୁ ଅସ୍ତ୍ରୋପଚାର କରି କାଢ଼ି ଦିଆଯାଏ। ଏହାଦ୍ୱାରା କର୍କଟ ରୋଗକୁ ଆୟତ୍ତ ଅବସ୍ଥାକୁ ଅଣାଯାଏ। ରୋଗୀ ଯନ୍ତ୍ରଣାମୁକ୍ତ ହୋଇ ଏକ ସାଧାରଣ ଜୀବନ ଯାପନ କରନ୍ତି। ମୂତ୍ରାଶୟ ମାଂସପେଶୀର ଅତ୍ୟଧିକ କାର୍ଯ୍ୟପ୍ରବଣତା ଜନିତ ମୂତ୍ରରୋଗ ବା ଓଭର ଆକ୍ଟିଭ୍ ବ୍ଲାଡର ବାର୍ଦ୍ଧକ୍ୟରେ ଏକ ଅତି ସାଧାରଣ ମୂତ୍ରରୋଗ। 60 ବର୍ଷ ବୟସରୁ ଉର୍ଦ୍ଧ ଶତକଡ଼ା 40 ଭାଗ ଉଭୟ ପୁରୁଷ ଓ ସ୍ତ୍ରୀ ଏ ରୋଗରେ ଭୋଗିଥାନ୍ତି। ଏହା ମୂତ୍ରାଶୟର ଏକ ସ୍ନାୟବିକ ଦୁର୍ବଳତା ଜନିତ ରୋଗ, ଯାହାଫଳରେ ମୂତ୍ରାଶୟରେ ଅଳ୍ପ ପରିସ୍ରା ଜମିଗଲେ ମଧ୍ୟ ମୂତ୍ରାଶୟ ମାଂସପେଶୀ ଅନିୟନ୍ତ୍ରିତ ଭାବେ ଘନ ଘନ ସଙ୍କୁଚିତ ହୋଇଉଠେ। ଫଳରେ ରୋଗୀଙ୍କୁ ଘନ ଘନ ପରିସ୍ରା ଲାଗେ, ଅତର୍ଛିଆ ପରିସ୍ରା ଲାଗେ, ପରିସ୍ରା ଲାଗିଲେ ଶୌଚାଳୟକୁ ତୁରନ୍ତ ଯିବାର ଆବଶ୍ୟକ ପଡ଼େ। ଏପରିକି ପରିସ୍ରା ଯାଉ ଯାଉ ଟିକିଏ ବିଳମ୍ବ ହେଲେ ବାଟରେ କିଛି ପରିସ୍ରା ବାହାରି ଆସି ଲୁଗାପଟା ଓଦା ହୋଇଯାଏ। ଏ ରୋଗର ସଠିକ ରୋଗ ନିରୂପଣ ହୋଇପାରିଲେ କେବଳ ଔଷଧ ସେବନ ଦ୍ୱାରା ରୋଗୀ ସୁସ୍ଥ ହୋଇ ଏକ ସାଧାରଣ ଜୀବନ ବିତାଇପାରନ୍ତି। ବାର୍ଦ୍ଧକ୍ୟରେ ପରିସ୍ରାଜନିତ ସମସ୍ୟା ବାର୍ଦ୍ଧକ୍ୟକୁ ଦୁର୍ବିସହ କରିଦେଇପାରେ। ସେଗୁଡ଼ିକୁ ବୟସର ପ୍ରଭାବ ବୋଲି ଧରିନେଇ ସହିଯିବା ଉଚିତ ନୁହେଁ। ଉପଯୁକ୍ତ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହୋଇ ଏକ ସାଧାରଣ ଜୀବନ ବିତାଇପାରିବେ।
1: ଅମର ସୁସ୍ଥ କାର୍ଯ୍ୟକ୍ରମରେ ଶୁଣୁଥିଲେ ବାର୍ଦ୍ଧକ୍ୟରେ ପରିସ୍ରାଜନିତ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ଲକ୍ଷ୍ମୀକାନ୍ତ ସାହୁ। ଆକାଶବାଣୀ କଟକ, ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସେସେଲ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। ଘରୋଇ ଟୁର୍ ଅପରେଟରଙ୍କ ମାଧ୍ୟମରେ କୈଳାଶ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶବଳୀ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1430କୁ ବୃଦ୍ଧି ଏବଂ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗ ଫାଇନାଲ୍ରେ ପହଞ୍ଚିଲେ ଭାରତର କିଦାମ୍ବି ଶ୍ରୀକାନ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 135ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ ହେବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେସେଲ୍ସର ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ସହ ଆଲୋଚନା କରିବେ। ଦ୍ୱିପାକ୍ଷିକ ସହଯୋଗ ତଥା ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ଶ୍ରୀ ମୋଦି ସେସେଲ୍ସରେ ଜାତୀୟ ସଂସଦକୁ ଆଜି ସମ୍ବୋଧନ କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ସେ ଭାବ ବିନିମୟ କରିବେ। ସେସେଲ୍ସର ରୋଚେ କଇମାଲ୍ଠାରେ ସ୍ୱାଧୀନତା ଦିବସ ସମାରୋହରେ ଶ୍ରୀ ମୋଦି ଅଂଶଗ୍ରହଣ କରିବେ। ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ଏବଂ ଦୁଇଟି ଭାରତୀୟ ନୌସେନା ଜାହାଜ ଏହି ସମାରୋହରେ ଅଂଶଗ୍ରହଣ

କରିବେ। ସେସେଲ୍ସର ଐତିହାସିକ ଏହି 50ତମ ସ୍ୱାଧୀନତା ଦିବସ ସମାରୋହରେ ଶ୍ରୀ ମୋଦି ସମ୍ମାନିତ ଅତିଥି ଭାବେ ଯୋଗଦେବେ। ସେଠାକାର ଜାତୀୟ ଦିବସ ସମାରୋହରେ ଅତିଥି ଭାବେ ଯୋଗଦେବାରେ ଶ୍ରୀ ମୋଦି ହେବେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ସେସେଲ୍ସକୁ ଶ୍ରୀ ମୋଦିଙ୍କର ଏହି ତିନିଦିନିଆ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଉଭୟ ପକ୍ଷଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଗୁଜରାଟକୁ ତିନିଦିନିଆ ଗସ୍ତରେ ଥିବା ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ସନ୍ଧ୍ୟାରେ ଗାନ୍ଧୀନଗରଠାରେ ପ୍ରଧାନମନ୍ତ୍ରୀ ପରିବାର ଯତ୍ନ ଟ୍ରାକର ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରିବେ। ପରିବାର ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ର ଚିହ୍ନଟ ଏବଂ ସୁଗମ ଚିକିତ୍ସାକୁ ଅଧିକ ବ୍ୟବସ୍ଥିତ କରିବା ଏହି ନୂତନ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ଅହମ୍ମଦାବାଦଠାରେ ଶ୍ରୀ ଶାହା ଆଜି ପୂର୍ବାହ୍ନରେ ଦଳୀୟ ସ୍ୱତନ୍ତ୍ର ଚିନ୍ତନ ଶିବିରରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତୃଣମୂଳ ସ୍ତରରେ ଦଳୀୟ ରଣନୀତି ପ୍ରସ୍ତୁତି ନେଇ କର୍ମକର୍ତ୍ତାଙ୍କ ସହ ସମୀକ୍ଷା ଏବଂ ଆଲୋଚନା କରିବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି ଗତ 12 ବର୍ଷ ମଧ୍ୟରେ ଭାରତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଏକ ଘରୋଇ ଗଣମାଧ୍ୟମ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଗତକାଲି ଯୋଗଦେଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି ପ୍ରତ୍ୟେକ ନାଗରିକଙ୍କ ପାଖରେ ସୁଲଭ ଏବଂ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟ ନେଇ ସାର୍ବଜନୀନ ସ୍ୱାସ୍ଥ୍ୟବୀମା କ୍ଷେତ୍ରକୁ ବ୍ୟାପକ କରାଯାଉଛି। ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନା ଉପରେ ଆଲୋକପାତ କରି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ପ୍ରାୟ 62 କୋଟି ଲୋକ ଏହାର ସୁଫଳ ପାଉଛନ୍ତି। ଏହି ପଦକ୍ଷେପ ପରିବାରଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହଜ ଏବଂ ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିପାରୁଛି। ଦେଶରେ ଏବେ ପ୍ରାୟ 1,84,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ରହିଛି। ତୃଣମୂଳ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ଏହା ସଶକ୍ତ କରୁଛି ବୋଲି ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି। ତେବେ ମଧୁମେହ, ରକ୍ତଚାପ ଏବଂ କେତେକ କର୍କଟ ରୋଗର ବର୍ଦ୍ଧିତ ସଂଖ୍ୟା ଜନସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ଚିନ୍ତାର ପ୍ରସଙ୍ଗ ପାଲଟିଛି। ସେ କହିଛନ୍ତି ସମୟୋଚିତ ପରୀକ୍ଷଣ ଏ କ୍ଷେତ୍ରରେ ଆର୍ଥିକ ଚାପ ହ୍ରାସ କରିବାରେ ସହାୟକ ହୋଇପାରିଛି। ଆକାଶବାଣୀର ପ୍ରକୃତି କେ ବାଦ୍ ଆକାଶବାଣୀ କେ ସାଥ୍ ଧାରାବାହିକ କାର୍ଯ୍ୟକ୍ରମରେ ଆଜି ଛତିଶଗଡ଼ର କୋଡେନ୍ସ କାଫେ ଉପରେ ଆଲୋଚନା ପ୍ରସାରଣ କରାଯିବ। ଅମ୍ବିକାପୁରୀ ମହାନଗର ନିଗମ ଦ୍ୱାରା ପରିଚାଳିତ ଏହି କାଫେ ପ୍ଲାଷ୍ଟିକ୍ ଅଳିଆ ବଦଳରେ ଖାଦ୍ୟ ପ୍ରଦାନ କରୁଛି। କାର୍ଯ୍ୟକ୍ରମରେ କାଫେର କାର୍ଯ୍ୟକାରୀ ମୁଖ୍ୟ ରିତେଶ ସୈନୀଙ୍କ ସହ ଆଲୋଚନା କରାଯିବ। 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ଏହି କାର୍ଯ୍ୟକ୍ରମ ସକାଳ 9:10 ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଘରୋଇ ଟୁର୍ ଅପରେଟରଙ୍କ ଦ୍ୱାରା କୈଳାସ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ପରାମର୍ଶବଳୀ ଜାରି କରିଛି। ଯାତ୍ରା ପାଇଁ ସମସ୍ତ ଆବଶ୍ୟକୀୟ କାଗଜପତ୍ର ସାଙ୍ଗରେ ରଖିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଦସ୍ତାବିଜ୍ ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ଭାରତରୁ ଯାତ୍ରା ଆରମ୍ଭ ନ କରିବାକୁ କୁହାଯାଇଛି, ଅନ୍ୟଥା ଯାତ୍ରା ପଥରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏପରିକି ଘରୋଇ ଟୁର୍ ଅପରେଟରଙ୍କ ପଞ୍ଜୀକରଣ ଏବଂ କୈଳାସ ମାନସରୋବର ଯାତ୍ରା ପାଇଁ ସେମାନେ ଅଧିକୃତ କି ନୁହଁ ତାହାର ମଧ୍ୟ ଯାଞ୍ଚ କରିବା ପାଇଁ ମନ୍ତ୍ରଣାଳୟ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦେଇଛି। କୈଳାସ ମାନସରୋବର ଯାତ୍ରା କରୁଥିବା ପ୍ରାୟ 52 ଜଣ ଭାରତୀୟ ନାଗରିକ ଏବେ ଆବଶ୍ୟକ ନଥିପତ୍ର ଅଭାବରୁ ନେପାଳର କାଠମାଣ୍ଡୁଠାରେ ଅଟକି ରହିଛନ୍ତି। ସୁରକ୍ଷିତ ପରବର୍ତ୍ତୀ ଯାତ୍ରା ପାଇଁ ସେମାନେ ଜରୁରୀ ସହାୟତା ଆବଶ୍ୟକ କରୁଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ କୈଳାସ ମାନସରୋବର ଯାତ୍ରାର ପ୍ରଥମ ତୀର୍ଥଯାତ୍ରୀ ଦଳ ଗତ 20 ତାରିଖରେ ନଥୁଲା ପଥ ଦେଇ ଭାରତ ଚୀନ୍ ସୀମା ଅତିକ୍ରମ କରି ଚୀନ୍ରେ ପ୍ରବେଶ କରିଛନ୍ତି। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1,430କୁ ବୃଦ୍ଧି ପାଇଛି। ଦକ୍ଷିଣ ଆମେରିକୀୟ ଏହି ଦେଶରେ ଗତ ବୁଧବାର ଦିନ ଲଗାତାର 2 ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା 7.2 ଏବଂ 7.5 ରହିଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ 68,900ରୁ ଅଧିକ ଲୋକ ନିଖୋଜ ଥିବା ସେମାନଙ୍କର ନିକଟ ସମ୍ପର୍କୀୟ ରିପୋର୍ଟ କରିଛନ୍ତି। ଲା ଗୁୟାଇରା ପ୍ରଦେଶ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଫାଉଣ୍ଡେସନ ଫର ସିସ୍ମୋଲୋଜିକାଲ ରିସର୍ଚ୍ଚ ପ୍ରତିଷ୍ଠାନ ଦେଇଥିବା ରିପୋର୍ଟ ଅନୁଯାୟୀ ଦେଶର କେନ୍ଦ୍ରୀୟ ଅଞ୍ଚଳରେ ପୁଣି 1.1 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ବିଜ୍ଞାନ ସଂସ୍ଥା ଦେଇଥିବା ସୂଚନା ଅନୁଯାୟୀ ଏହାର କେନ୍ଦ୍ରସ୍ଥଳ ଲା ଗୁଆଇରାଠାରୁ 35 କିଲୋମିଟର ପଶ୍ଚିମରେ ରହିଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଇରାନ୍ର ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରାଯାଇଥିବା ନେଇ ଆମେରିକା ସେନା ସ୍ୱଷ୍ଟ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି ଗତ ଶୁକ୍ରବାର ଦିନ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣର ଜବାବରେ ଆମେରିକା ଆକାଶମାର୍ଗରୁ ଇରାନ୍ର ସାମରିକ ଭିଭିଭୂମି, ଯୋଗାଯୋଗ ବ୍ୟବସ୍ଥା, ବାୟୁ ପ୍ରତିରକ୍ଷା ସ୍ଥଳ ଏବଂ ଡ୍ରୋନ୍ ସଂଗ୍ରହ

ସଂରକ୍ଷଣ କ୍ଷେତ୍ର ଆଦିକୁ ଲକ୍ଷ୍ୟ କରି ଆକ୍ରମଣ କରିଛି। କେନ୍ଦ୍ରୀୟ କମାଣ୍ଡ କହିଛି ଇରାନୀ ସେନା ଡ୍ରୋନ୍ ମାଧ୍ୟମରେ ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରୁଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲା। ଏହି ଜାହାଜରେ ଦୁଇ ନିୟୁତ ବ୍ୟାରେଲ୍ରୁ ଅଧିକ ଅଶୋଧିତ ତୈଳ ପରିବହନ କରାଯାଉଥିଲା। ଆମେରିକା ସହ ଯୁଦ୍ଧବିରତି ଚୁକ୍ତିକୁ ପାଳନ କରିବା ପାଇଁ ଇରାନ୍ ପାଖରେ ସୁଯୋଗ ରହିଥିବାବେଳେ ଏହାକୁ ଅମାନ୍ୟ କଲେ ଇରାନ୍ ଏଭଳି ଆକ୍ରମଣ କରିଥିବା ଆମେରିକା ସେନା କହିଛି। ଅନ୍ୟପକ୍ଷରେ ହର୍ମୁଜ୍ ପ୍ରଣାଳୀର ଉତ୍ତର ଭାଗରେ ଏକ ସ୍ଥାନରେ ବିସ୍ଫୋରଣ ଘଟିଥିବା ନେଇ ଇରାନ୍ର ସରକାରୀ ଟେଲିଭିଜନ ସଂସ୍ଥା ସୂଚନା ପ୍ରଦାନ କରିଛି। ଉତ୍ତରପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ ଦୁଇଜଣ ମହିଳାଙ୍କ ସମେତ ତିନିଜଣଙ୍କର ମୃତ୍ୟୁ ହୋଇଛି। କୁଶିନଗର ଜିଲ୍ଲା ଅନ୍ତର୍ଗତ ଅହିରୁଳି ବଜାର ଥାନା ଅଞ୍ଚଳରେ ହଟ୍ପ୍ରିପ୍ରାଇଚ୍ ରାସ୍ତାରେ ଏକ କାର୍ ଏବଂ ମୋଟରସାଇକେଲ୍ ମୁହାଁମୁହିଁ ଧକ୍କା ହୋଇଥିଲା। ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ ଘଟଣାସ୍ଥଳରେ ମୋଟରସାଇକେଲ୍ରେ ତିନିଜଣ ଯାକ ଆରୋହୀଙ୍କର ମୃତ୍ୟୁ ହୋଇଛି। ଅଭିଯୁକ୍ତ କାର୍ ଚାଳକକୁ ଅଟକ ରଖାଯାଇଥିବା ପୁଲିସ୍ କହିଛି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର କିଦାମ୍ବି ଶ୍ରୀକାନ୍ତ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ଏକକ ବର୍ଗ ମ୍ୟାଚ୍ରେ ଶ୍ରୀକାନ୍ତ ଜାପାନ ପ୍ରତିପକ୍ଷ ୟୁଦାଇ ଓକିମୋଟୋଙ୍କୁ 22-10, 15-21 ଏବଂ 21-19 ସେଟ୍ରେ ପରାସ୍ତ କରିଛନ୍ତି। ଭାରତର ରୌନକ ଚୌହାନ ଆଜି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଚାଇନିଜ୍ ତାଇପେଇର ସୁ ଲି ୟାଙ୍ଗ୍ଙ୍କୁ ଭେଟିବେ। ଅନ୍ୟପକ୍ଷରେ ମହିଳା ଏକକ ବର୍ଗରେ ଭାରତର ଦେବିକା ସିହାଗ ସେମିଫାଇନାଲ୍ ପର୍ଯ୍ୟାୟରେ ଡେନ୍ମାର୍କର ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପରାଜିତ ହୋଇଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଇଂଲଣ୍ଡ ବିଜୟୀ ହୋଇଛି। ଆମେରିକାର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପାନାମାକୁ 2-0 ଗୋଲ୍ରେ ଇଂଲଣ୍ଡ ପରାସ୍ତ କରିଛି। ଗ୍ରୁପ୍ ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ କ୍ରୋଏସିଆ ଘାନାକୁ 2-1 ଗୋଲ୍ରେ ପରାସ୍ତ କରିଛି। ଚେସ୍ ଖେଳରେ ଗୋଆର 14-ବର୍ଷୀୟ ଅନ୍ତର୍ଜାତୀୟ ମାଷ୍ଟର ଇଥାନ ଭାଜ ଭାରତର 96ତମ ଚେସ୍ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ବୋସ୍ନିଆ ହର୍ଜଗୋଭିନାରେ ଅନୁଷ୍ଠିତ ସାରାଜେଭୋ ଜିଏମ୍ଏ ମିକ୍ସ ଟୁର୍ଣ୍ଣାମେଣ୍ଟରେ ତୃତୀୟ ତଥା ଅନ୍ତିମ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରି ଶ୍ରୀ ଭାଜ ଏହି ସଫଳତା ପାଇଛନ୍ତି। ଇଥାନ ଅନୁରାମ ମହାମଲ ଏବଂ ଲିଓନ୍ ମେଣ୍ଡନକାଙ୍କ ପରେ ଶ୍ରୀ ଭାଜ ଗୋଆର ତୃତୀୟ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସେସେଲ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। ଘରୋଇ ଟୁର୍ ଅପରେଟରଙ୍କ ମାଧ୍ୟମରେ କୈଳାସ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶବଳୀ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଭେଞ୍ଜୁଆଲ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1430 ବୃଦ୍ଧି ଏବଂ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗ ଫାଇନାଲ୍ରେ ପହଞ୍ଚିଲେ

0: ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆରମ୍ଭ କରୁଛୁ ଶିଶୁ ସଂସାର।

ଆରେ ମୋର କୁନି କୁନି ପିଲାମାନେ, ଶୁଭ ସକାଳ। ଶିଶୁ ସଂସାର କାର୍ଯ୍ୟକ୍ରମକୁ ତମମାନଙ୍କୁ ସ୍ୱାଗତ। ଆଚ୍ଛା କହିଲ ପିଲେ, ତମକୁ ଏଇ ଗରମରେ ଅଧିକ ସମୟ ଗାଧୋଇବାକୁ ଇଚ୍ଛା ହୁଏ ନା? ବେଳେବେଳେ ଏମିତି ହୁଏ କି ତମେ ଦିନକୁ ଦୁଇଥର ବି ଗାଧୋଇ ପଡ଼। ହେଲେ ମା ମନା କରନ୍ତି, ଏତେ ସମୟ ଗାଧୋଇଲେ ପରା ଥଣ୍ଡା ଜ୍ୱର ହବ। ଠିକ୍ ସେମିତି ଆମ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ବହୁତ ଗରମ ହେଉଥିବାରୁ ସେମାନେ ସ୍ନାନ ବେଦୀକୁ ଆସି 108 ଗରା ପାଣିରେ ଗାଧାନ୍ତି। ଆଉ ଏଇ ଦିନକୁ ଆମେ ଦେବସ୍ନାନ

0: ପୂର୍ଣ୍ଣିମା ବୋଲି କହୁ। ଆଉ ଜାଣିଛ ପିଲେ, ଆସନ୍ତାକାଲି ସୋମବାର ହେଉଛି ଦେବସ୍ନାନ ପୂର୍ଣ୍ଣିମା। ଠାକୁରମାନେ ଗାଧୋଇ ସାରିବା ପରେ ହାତୀ ବେଶ ହୋଇ ସମସ୍ତଙ୍କୁ ଦର୍ଶନ ଦିଅନ୍ତି। ଏହି ବେଶକୁ ଗଜାନନ ବେଶ ବୋଲି କୁହାଯାଏ। ହେଲେ ତାପରେ କଣ ହୁଏ ଜାଣିଛ? ଏତେ ପାଣିରେ ଗାଧୋଇଥିବାରୁ ଆମ ଠାକୁରଙ୍କୁ ଜ୍ୱର ହୁଏ। ସେଥିପାଇଁ ସେମାନେ କଣ କରନ୍ତି ନା, 15 ଦିନ ପର୍ଯ୍ୟନ୍ତ ଅଣସର ଘରେ ରହି ଔଷଧ ଖାଆନ୍ତି ଆଉ ବିଶ୍ରାମ ନିଅନ୍ତି। ତାହେଲେ ଆସ ପିଲେ, ଏଇ ପବିତ୍ର ଦିନ ମାନେ ଦେବସ୍ନାନ ପୂର୍ଣ୍ଣିମା ବିଷୟରେ ଆହୁରି ଅଧିକ କିଛି ଶୁଣିବା। ତମମାନଙ୍କ ପାଇଁ କହିଛନ୍ତି ଶୁଭେନ୍ଦୁ ଶେଖର ସ୍ୱାଇଁ।
1: ପିଲାମାନେ, ଆମର 12 ମାସରେ ସବୁଠୁ ବେଶୀ ଖରା ହୁଏ, ଗରମ ଲାଗେ, ଗୁଳୁଗୁଳି ହୁଏ। ଏଇ 2ଟି ମାସରେ ବୈଶାଖ ଆଉ ଜ୍ୟେଷ୍ଠ ଏତେ ଗରମ ହୁଏ ଯେ ବାରମ୍ବାର ଆମକୁ ଗାଧୋଇବାକୁ ଇଚ୍ଛା ହୁଏ। ଏହି ଗରମରୁ ଆମ ଠାକୁର, ବଡ଼ ଠାକୁର ବା ବାଦ ଯାଆନ୍ତେ କିପରି।

ଗରମ ଲାଗେ, ଗୁଳୁଗୁଳି ହୁଏ। ଏଇ ଦୁଇଟି ମାସରେ ବୈଶାଖ ଆଉ ଜ୍ୟେଷ୍ଠ ଏତେ ଗରମ ହୁଏ ଯେ ବାରମ୍ବାର ଆମକୁ ଗାଧୋଇବାକୁ ଇଚ୍ଛା ହୁଏ। ଏହି ଗରମରୁ ଆମ ଠାକୁର ବଡ଼ ଠାକୁର ବା ବାଦ ଯାଆନ୍ତେ କିପରି? ଆମ ଠାକୁର ତ ପୁରା ମଣିଷ ପରି। ସ୍କନ୍ଦ ପୁରାଣରେ କୁହାଯାଇଛି, ଶ୍ରୀଶ ମାନୁଷ ଲୀଳୟା, ଅର୍ଥାତ୍ ମହାପ୍ରଭୁ ମଣିଷ ଭଳି ଲୀଳା କରନ୍ତି। ତୁମେ ଜାଣିଛ ଆମେ ପ୍ରତିଦିନ ସ୍ନାନ କରୁ, ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ପ୍ରତିଦିନ ସ୍ନାନ କରନ୍ତି। ହେଲେ ତାଙ୍କର ପ୍ରତିଦିନର ସ୍ନାନ ହେଉଛି ଦର୍ପଣ ସ୍ନାନ। ତାଙ୍କ ସେବକମାନେ ଏକ ବୃହତ ଦର୍ପଣ ଧରି ତାଙ୍କ ସାମ୍ନାରେ ତାଙ୍କୁ ସ୍ନାନ କରି ଦିଅନ୍ତି। ଜାଣିଛ ପିଲେ, ଠାକୁର ଏ ଯେଉଁ ପ୍ରତିଦିନ ସ୍ନାନ କରନ୍ତି ତାକୁ ବିମ୍ବ ସ୍ନାନ ମଧ୍ୟ କୁହାଯାଏ। ହେଲେ ପୁରା ସଶରୀର ସ୍ନାନ କେତେବେଳେ କରିବେ? ନା ଅତ୍ୟଧିକ ଗରମ ହେଲେ ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ତିଥିରେ, ସବୁଦିନ ଯେମିତିକି ଜଗନ୍ନାଥ, ମା ସୁଭଦ୍ରା, ବଳଭଦ୍ର, ସୁଦର୍ଶନ ଠାକୁରଙ୍କୁ ତାଙ୍କ ସେବକମାନେ ପହଣ୍ଡି କରି ସ୍ନାନ ମଣ୍ଡପକୁ ଆଣିବେ। ଆଉ ଜାଣିଛ ଆନନ୍ଦ ବଜାର ମଧ୍ୟରେ ଆମର ସ୍ନାନ ମଣ୍ଡପ ରହିଛି। ତମେ ଜାଣିଛ ଯେ ଠାକୁର ବର୍ଷକୁ ଦୁଇଥର ରତ୍ନ ସିଂହାସନ ଛାଡ଼ି ବାହାରକୁ ଆସନ୍ତି। ଜାଣିଛ କ'ଣ କ'ଣ? ସ୍ନାନ ଓ ଗୁଣ୍ଡିଚା। ତେଣୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି, ସ୍ନାନ ଗୁଣ୍ଡିଚା ଏ ସ୍ୱୟଂ ଲୀଳା ଅଟେ ଯାର, ପତିତ ପାବନ ଅର୍ଥେ ପ୍ରାସାଦୁବା ହାର। ଆଉ ଏହି ସ୍ନାନ ଯାତ୍ରାକୁ ରଥଯାତ୍ରାର ଆଦ୍ୟ ଯାତ୍ରା ମଧ୍ୟ କୁହାଯାଏ। ପୁରାଣରୁ ଜଣାଯାଏ ଯେ ମହାରାଜା ଇନ୍ଦ୍ରଦୁମ୍ନ ଶୂନ୍ୟବାଣୀ ଶ୍ରବଣ କଲେ ଯେ ମହୋଦଧି ମାନେ ଆମର ଯେଉଁ ବଙ୍ଗୋପସାଗର, ତାରି କୂଳରେ ଅପୁରୁଷେୟ ଦିବ୍ୟ ଦାରୁ ଲାଗିଛନ୍ତି, ସେଠାକୁ ଯାଇ ଦର୍ଶନ କରନ୍ତେ। ବିଶ୍ୱାବସୀଙ୍କ ସହଯୋଗରେ ତାଙ୍କୁ ମହାବେଦକୁ ଆଣି 108 କୁମ୍ଭ ମାନେ ଗରାରେ ଜଳରେ ଅଭିଷେକ କରି ପୂଜା କରିଥିଲେ। ଆଉ ସେହି ଦିନଟି ଥିଲା ଜ୍ୟେଷ୍ଠ ମାସ ପୂର୍ଣ୍ଣିମା। ଜାଣିଛ ପିଲେ, ସେହି ଦିନଠାରୁ ଏ ଦିନଟିକୁ ସ୍ନାନ ଉତ୍ସବ ରୂପରେ ବା ଦେବ ସ୍ନାନ ଉତ୍ସବ ରୂପରେ ପାଳନ କରାଯାଉଛି। ଏହାକୁ ମହାପ୍ରଭୁଙ୍କର ପ୍ରକଟ ଦିବସ ବୋଲି ମଧ୍ୟ କୁହାଯାଏ। ଆଉ ଇନ୍ଦ୍ର ନୀଳମଣି ପୁରାଣରେ ଏହାକୁ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଏହି ଦିନ ସ୍ନାନ ପୂର୍ଣ୍ଣମୀରେ ସର୍ବତୀର୍ଥ ଜଳ ଏକାଠି ହୋଇଯାଆନ୍ତି। ଶ୍ରୀମନ୍ଦିରର ଉତ୍ତର ଦ୍ୱାର ବାହାର ବେଢ଼ାରେ ଗୋଟିଏ କୂଅ ଅଛି, ଯାହାକୁ ସୁନା କୂଅ କୁହାଯାଏ। ସବୁ ତୀର୍ଥର ଜଳ ଏଠି ଏକାଠି ହୋଇଯାଆନ୍ତି। ଜ୍ୟେଷ୍ଠ ମାସ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ହୋମଯଜ୍ଞ ହୁଏ। ଏହି ସୁନା କୂଅକୁ ପୂଜା କରି ସଂସ୍କାର କରାଯାଏ। ପିଲାମାନେ, ତା ପରଦିନଟା ହେଉଛି ପୂର୍ଣ୍ଣିମା, ଦେବସ୍ନାନ ପୂର୍ଣ୍ଣିମା। ତେଣୁ ଠାକୁରଙ୍କୁ ସେନାପଟା ଲାଗିକରି ଧାଡ଼ି ପହଣ୍ଡିରେ ସ୍ନାନ ମଣ୍ଡପକୁ ସେବକମାନେ ନିଅନ୍ତି। ସେଠାରେ ଜଗନ୍ନାଥଙ୍କୁ 35 ଗରା, ବଳଭଦ୍ରଙ୍କୁ 33 ଗରା, ସୁଭଦ୍ରାଙ୍କୁ 22 ଗରା ଓ ସୁଦର୍ଶନଙ୍କୁ 18 ଗରା ଜଳରେ ଅଭିଷେକ କରି ସ୍ନାନ ଇତ୍ୟାଦି କରିଦିଅନ୍ତି। ଦୈତା, ତଳଛୁ, ଗରାବଡ଼ୁ ସେବକମାନେ ଏହି ଦେବସ୍ନାନ କାର୍ଯ୍ୟ କରୁଥାନ୍ତି। ଏହି ସ୍ନାନ ଦେଖିବା ପାଇଁ ଦେଶ ବିଦେଶରୁ ବହୁତ ଭକ୍ତ ଆସି ପହଞ୍ଚନ୍ତି। ଏହାକୁ କୁହାଯାଏ ଯେ ସ୍ୱର୍ଗରୁ ଦେବତାମାନେ ମଧ୍ୟ ଏହି ସ୍ନାନକୁ ନେଇ ଦେଖିବାକୁ ଆସିଥାନ୍ତି। ଗୋଟେ ସୁନ୍ଦର କିମ୍ବଦନ୍ତୀ କହୁଛି, 1432 ମସିହା ବେଳର ଘଟଣା। ମହାରାଷ୍ଟ୍ର ଆର୍ନରର ଏକ ଗ୍ରାମ, ସେ ଗାଁରେ ଜଣେ ଭକ୍ତ ଗଣପତି ଭଟ୍ଟ ଥିଲେ। ସେ ଥିଲେ ଭଗବାନ ଗଣେଶଙ୍କର ଭକ୍ତ। ହେଲେ ସେ ଚାଲି ଆସିଲେ ପୁରୀକୁ। ଯେମିତି ଆସିଲେ ଦେଖିଲେ ଜଗନ୍ନାଥଙ୍କର ଚକା ଆଖି, ସେ ଭକ୍ତଙ୍କର ଆଖି ମାନିଲାନି। ତ ଦେଖିଲେ ଭାଲୁଣୀ ମୁହଁକୁ ଚାଲୁଣୀ ଆଖି, ଏ କି ଠାକୁର? ତେଣୁ ତାଙ୍କ ମନ ଦୁଃଖ ହେଲା, ସେ ଫେରିଗଲେ। ପରେ ମହାପ୍ରଭୁ ଭକ୍ତ ପାଇଁ ତ ପାଗଳ, ତେଣୁ ସେ କ'ଣ କଲେ, ତାଙ୍କ ପରିଚା ସେବକଙ୍କୁ ସ୍ୱପ୍ନରେ ସେ ଭକ୍ତଙ୍କୁ ଫେରେଇ ଆଣିବା ପାଇଁ ନିର୍ଦ୍ଦେଶ ଦେଲେ। ତା ପରଦିନ ସେ ଭକ୍ତଙ୍କୁ ଫେରେଇ ଆଣିକରି ଯେତେବେଳେ ଦେଖନ୍ତି, ସେଦିନ ଥାଏ ଏହି ସ୍ନାନ ପୂର୍ଣ୍ଣିମା। ତେଣୁ ମହାପ୍ରଭୁ ଜଗନ୍ନାଥ କଳା ହାତୀ ଆଉ ବଳଭଦ୍ର ଧଳା ହାତୀ ହୋଇ ଶୁଣ୍ଢ ବଢ଼ାଇ ଭୋଗ ଖାଉଛନ୍ତି। ଭକ୍ତ ଗଣପତି ଭଟ୍ଟ ଦେଖିଲେ ସେ ଦିନଟି ସୌଭାଗ୍ୟକ୍ରମେ ଥିଲା ସ୍ନାନ ପୂର୍ଣ୍ଣିମା। ତେଣୁ ମହାପ୍ରଭୁ ସେ ଦିନଟିକୁ ଆମ ସମସ୍ତଙ୍କ ପାଇଁ

0: ଗଜାନନ ବେଶରେ ସଜେଇ ହୋଇ ଆମ ସମସ୍ତଙ୍କୁ ଦର୍ଶନ ଦିଅନ୍ତି। ତେଣୁ କୁହାଯାଏ ସାକ୍ଷାତ ଦେବ ଜଗନ୍ନାଥଂ ବିଘ୍ନ ବିନାୟକ ସ୍ୱୟଂ, ଅର୍ଥାତ୍ ନିଜେ ଜଗନ୍ନାଥ ଗଣନାଥ ବା ବିନାୟକ ହୋଇ ଆମକୁ ଦର୍ଶନ ଦିଅନ୍ତି। ତେବେ ପିଲାମାନେ ଅଧିକ ସ୍ନାନ କଲେ ତୁମକୁ ଥଣ୍ଡା ହେଇଯାଏ, ଜ୍ୱର ହେଇଯାଏ, ସେମିତି ମହାପ୍ରଭୁଙ୍କୁ ମଧ୍ୟ ଜ୍ୱର ହୋଇଗଲା। ଆଉ ଏ ଜ୍ୱର ପୁରା 15 ଦିନ ହୋଇଥାଏ, ଜାଣିଛ ପିଲେ। ଏହି 15 ଦିନକୁ ଅଣସର ବା ଅଣବସର କୁହାଯାଏ। ଆଗକୁ ଆସୁଛି ରଥଯାତ୍ରା, ସୁଯୋଗ ମିଳିଲେ ବାପା ମା ଆଉ ତମ ପରିବାର ସହିତ ତୁମେ ନିଶ୍ଚୟ ପୁରୀ ଯିବ, ଆଉ ମହାପ୍ରଭୁଙ୍କୁ ଜଗନ୍ନାଥଙ୍କୁ ରଥରେ ଦର୍ଶନ କରିକି ଆସିବ, ଆନନ୍ଦରେ ରହିବ।
1: ହଁ ବିଲେ, ଆମ ଠାକୁରଙ୍କ ଦେହ ଭଲ ହେବା ପରେ ସେମାନେ ରଥଯାତ୍ରାରେ ବୁଲି ବାହାରିବେ ହେଲା। ତମେମାନେ ତ ଜାଣିଛ ଆଜି ହଉଛି ଏଇ ଜୁନ୍ ମାସର ଶେଷ ରବିବାର। ଆଜି ତମମାନଙ୍କ ପାଇଁ ବିଚିତ୍ର କାର୍ଯ୍ୟକ୍ରମ ରହିଛି, ଏଥିରେ ତମେ କେତେ କ'ଣ ସବୁ ଶୁଣିବ। ଏଇ ଟିକିଏ ଆଗରୁ ଠାକୁରଙ୍କ ବିଷୟରେ ତ ଶୁଣିଲ, ଏବେ ଆସ ତମ ପରି ଜଣେ କୁନି ଭାଇ ଅନୁଭବ ପାଣି ପୁରାତନ ରଚନାରୁ କାଳିଆ ସାଆନ୍ତଙ୍କ ପାଇଁ ଗୀତଟିଏ ଗାଇବେ। ଚାଲ ମିଶିକି ଶୁଣିବା।

0: ଠାକୁର ତମମାନଙ୍କୁ ଭଲ ବୁଦ୍ଧି ଦିଅନ୍ତୁ। ତମେ ସବୁ ଭଲ ପିଲା ହୁଅ, ଆଉ ଭଲ ପିଲା ହେବାକୁ ହେଲେ ଭଲ କାମ କରିବାକୁ ପଡ଼ିବ। ଏଇ ଯେମିତି ମିଛ କହିବନି, କାହା ସହ ଛଳନା କରିବନି, ଆଉ ଯଦି ଏମିତି କର ତାହେଲେ କ'ଣ ହୁଏ ଆସ ଶୁଣିବା ଏଇ ଗପରୁ। ଗପଟିକୁ ତମମାନଙ୍କୁ କହିଛନ୍ତି କୁନି ଭଉଣୀ ପ୍ରୀତିରେଖା ସାହୁ।
1: ଗୋଟେ ନଈ କୂଳରେ ଗୋଟେ ଜାମୁକୁଳି ଗଛଟେ ଥିଲା। ସେଇ ଜାମୁକୁଳି ଗଛରେ ଗୋଟେ ମାଙ୍କଡ଼ଟେ ରହୁଥିଲା। ତାପରେ ନଈ କୂଳରେ ଗୋଟେ କୁମ୍ଭୀରଟେ ଆସିଲା। ତାପରେ ମାଙ୍କଡ଼ କହିଲା, ମାଙ୍କଡ଼ ଭାଇ ମୋତେ କିଛି ଜାମୁକୁଳି ଦିଅ। ତାପରେ ସେ ଜାମୁକୁଳି କିଛି ତା ପାଟିରେ ପକେଇଲା। ତାପରେ କୁମ୍ଭୀର ଜାମୁକୁଳି ଖାଇକି ଖୁସି ହେଇଗଲା। ତାପରେ ସେ କହିଲେ ଯେ ଆଉ ଟିକେ ଜାମୁକୁଳି ପକାଅ ବୋଲିକି। ତାପରେ ଟିକେ ଆଉ ଟିକେ ଜାମୁକୁଳି ପକେଇଲା ମାଙ୍କଡ଼। ତାପରେ ସିଏ ତା ଘରକୁ ଗଲା କୁମ୍ଭୀର। ତାପରେ ତା ସ୍ତ୍ରୀକୁ ସେ ଖାଇବା ପାଇଁ ଦେଲା। ତା ସ୍ତ୍ରୀକୁ ତ ବହୁତ ମିଠା ଲାଗିଲା। ତା ସ୍ତ୍ରୀ କହିଲା ଯେ ମାଙ୍କଡ଼ ତ ସବୁଦିନ ଜାମୁକୁଳି ଖାଏ, ତା କଲେ ଯା ବି ଟିକେ ଟିକେ ମିଠା ହେଇଥିବ। ତାପରେ

ବସି ପଡିଲା। କୁମ୍ଭୀର ଗଲା ଅଧା ବାଟରେ ରହିକି କହିଲା, ମୁଁ ତ ଆଜି ତତେ ଖାଇବି, ତ କଲିଜା ଖାଇବି। ତାପରେ ମାଙ୍କଡ଼ଟ ପଚାରିଲା, ସିଏ କହିଲା ଯେ କୁମ୍ଭୀର ଭାଇ, ମୁଁ ମୋ କଲିଜାଟା ସେ ଜାମୁକୁଳି ଗଛରେ ଛାଡି ଦେଇକି ଆସିଛି। ତାପରେ କୁମ୍ଭୀର ସେ ଜାମୁକୁଳି ଗଛ ପାଖକୁ ଗଲା। ଯେମିତି ସେ ଜାମୁକୁଳି ଗଛ ପାଖକୁ ଯାଇଛି, ମାଙ୍କଡ଼ ଡେଇଁକି ସେ ଜାମୁକୁଳି ଗଛ ପାଖକୁ ପଳେଇଲା। ତାପରେ ମାଙ୍କଡ଼ କହିଲା, ହେ ଭକା କୁମ୍ଭୀର, ଗଛରେ କଣ କଲିଜା ରହେ? କଲିଜା ଦେହ ଭିତରେ ଥାଏ। ତାପରେ

0: କୁମ୍ଭୀର ସେଠୁ ଚାଲିଗଲା।
1: ପିଲି କହିଲ, ଦେଖି କିଏ ଜମାରୁ ବି ନ ଥକି ସବୁବେଳେ ଚାଲୁଥାଏ। କଣ କଣ କହିଲ?
2: ଘଣ୍ଟା।
1: ହଁ ଠିକ କହିଛ, ଦିନ ରାତି ଚବିଶ ଘଣ୍ଟା ଟିକ୍ ଟିକ୍ କରି ଚାଲୁଥାଏ, କେବେ ବି ବିଶ୍ରାମ ନିଏନି କି କାହାକୁ ଅପେକ୍ଷା କରେନି। ଆଉ ତମେ ସବୁ ଆମର କୁନି କୁନି ପିଲା, କୋଉ କାମରେ ହେଳା ନ କରି ସବୁ କାମକୁ ଠିକ୍ ସମୟରେ ସାରିବ। ଏଇ ଯେମିତି ସକାଳୁ ଠିକ୍ ସମୟରେ ଉଠିବ, ନିତ୍ୟକର୍ମ ସାରିବ, ସ୍କୁଲ ଯିବ, ପାଠ ବେଳେ ପାଠ ପଢ଼ିବ, ଖେଳ ବେଳେ ଖେଳିବ, ସବୁ କିଛି କାମ ଠିକ୍ ଠିକ୍ କରିବ। ଏଇ କଥା ଖାଲି ମୁଁ କହୁନି, ଭାଇ ଅନୁଭବ ପାଣି ବି ଗୀତରେ ଗୀତରେ ଗାଇଲେଣି। ଆସ ଶୁଣିବା ଏଇ ଶିଶୁ ସଙ୍ଗୀତଟି, ଯାହାକୁ ଲେଖିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ।

0: ପିଲାମାନେ ମୁଢି ସାଙ୍ଗକୁ କଣ ଭଲ ଲାଗେ କହିଲ?
1: ହଁ, ବାର ମଜା।
0: ଠିକ ସେମିତି ଗୀତ ସାଙ୍ଗକୁ ଭଲ ଲାଗେ ବାଜା। ତାହେଲେ ଆସ ଶୁଣିବା ତବଲା ବାଦନ। ରୂପକ ତାଳରେ ତବଲା ବଜେଇଛନ୍ତି ବୈଭବ ସ୍ୱାଇଁ।

କର ବୀରକୁ ଚମ୍ପା ହଳଦୀ ସେ ହଳଦୀ ପୁଣି ସୁନା ବଡ ହଳଦୀ ମୋର ଜଗନ୍ନାଥ ତାର ନାକର ଯେଉଁ ଗୁଣ ଲାଲା ଲାଲା କର ବୀରକୁ ଚମ୍ପା।

0: ଜୟଙ୍କର ଜଗନ୍ନାଥ ତାର ଦୁଇ ଆଖିର ଡୋଳା ତାର ଦୁଇ ଆଖିର ଡୋଳା ତାର ଦୁଇ ଆଖିର ଡୋଳା ତାର ଦୁଇ ଆଖିର ଡୋଳା କାଉଦ କଳା।
1: ବାଃ ବହୁତ ବଢିଆ। ପିଲାମାନେ ହସିବା ଗୋଟେ ଭଲ ବ୍ୟାୟାମ। ଆମେ ଯେତେ ହସିବା ଖୁସି ରହିବା ଆମ ଦେହ ପାଇଁ ସେତେ ଭଲ। ଆସ ତାହେଲେ ମିଶିକି ହସିବା, ଶୁଣିବା ହସ କଥା। କହିଛନ୍ତି ଆଦିତ୍ୟ ନନ୍ଦନ ଦାସ।
2: ଶିକ୍ଷକ, ଯଦି ମାଙ୍କୁ ଇଂରାଜୀରେ ମମ୍ କୁହନ୍ତି ତାହେଲେ ମାର ବଡ଼ ଭଉଣୀ ଆଉ ସାନ ଭଉଣୀକୁ କ'ଣ କୁହନ୍ତି? ନାଟୁ ସାର୍, ମୁଁ ଜାଣିଛି ଏତେ ସହଜ ପ୍ରଶ୍ନ। ଶିକ୍ଷକ, ତାହେଲେ କହିଲୁ ଦେଖିବା। ନାଟୁ

0: ଯଦି ମାଆକୁ ଇଂଲିଶରେ ମମ୍ କହନ୍ତି, ତାହେଲେ ମାଆର ବଡ଼ ଭଉଣୀକୁ ମ୍ୟାକ୍ସିମମ୍ ଓ ସାନ ଭଉଣୀକୁ ମିନିମମ୍। ଶିକ୍ଷକ, ସବୁ ଛାତ୍ରମାନେ ତମ ନିଜ କପିରେ ନିଜ ବାପାଙ୍କ ନାଁ ଇଂରାଜୀରେ ଲେଖିକି ଆଣ। ଗୋଟେ ଛାତ୍ର କପିରେ ଲେଖା ହେଇଥିଲା ଫୁଲ୍ ମୁନ୍ ବିଗ୍ ପଟ। ସାର୍ ପଚାରିଲେ, ହେ ରେ, ଏ କଣ ଲେଖିଛୁ ଛାତ୍ର? ଆପଣ ତ କହିଥିଲେ ଇଂରାଜୀରେ ଲେଖିକି ଆଣିବ, ମୁଁ ତ ସେୟା କରିଛି। ମୋ ବାପାଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ତେଣୁ ଫୁଲ୍ ମୁନ୍ ବିଗ୍ ପଟ।
1: ହଉ ପିଲେ, ଖିଲି ଖିଲି ହେଇ ଏମିତି ହସୁଥାଅ, ମଜା କରୁଥାଅ, ଖୁସିରେ ଥାଅ। ଏତିକି କାମନା କରି ଆଜିର ଶିଶୁ ସଂସାରକୁ ଏଇଠି ରଖି ଉଠୁଛୁ। ପୁଣି ଅପେକ୍ଷା କରିଥିବ ଆଗାମୀ ରବିବାରକୁ।

ଶୁଣୁଥିଲେ ଶୈଳଭମା ମହାପାତ୍ରଙ୍କ କଣ୍ଠରୁ କେତେଗୋଟି ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 975 କିଲୋହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦିଶ ବୈଳାସର 68ତମ ଭାଗ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର 68ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଭିକାରୀ ଚରଣ ବଳ, ରାମହରି ଦାସ, ମମତାରାଣୀ ସାହୁ ଏବଂ

ସଙ୍ଗୀତା ଗୋସାଇଁ ମନନରେ ଥିଲେ ଝରଣା ଦାସ, ସଙ୍ଗୀତ ପରିଚାଳନା ଅଖିଳ କୁମାର ଲେଙ୍କା, ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି।

ଶ୍ରୋତାବନ୍ଧୁ ମାନଙ୍କୁ ଏଠି କହି ରଖୁଛୁ, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଆଜି ଦିନ 11:00 ଏବଂ ପରେ ପରେ ଏହାର ଓଡ଼ିଆ ଭାଷାନ୍ତର ଆମ କେନ୍ଦ୍ରରୁ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ମୋ ପସନ୍ଦ ପ୍ରଯୋଜନା ଦୁର୍ଗା ମାଝୀ ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ୍ ପ୍ରିୟଦର୍ଶିନୀ।

0: তেবে বন্ধু, এমতি সুন্দর ভাবনা আউ সুন্দর চেতনার আরম্ভ করিবা
1: আপনক সহিত মধুর আলাপ আউ মনুছুয়া গীতর যুগলবন্দী মো পছন্দ।
0: দেখিনবা কি অছন্তি আম সাথী আম পাখরে পুনি ফোন কলরে।
1: হ্যালো মো পছন্দ, কি কোচন্তি?
2: আজ্ঞা নমস্কার, আজ্ঞা মু নবঘন স্বাইঁ কইছি, জয় জগন্নাথ।
0: নবঘন স্বাইঁ আজ্ঞা নমস্কার, জয় জগন্নাথ। কেমিতি অছন্তি
2: আজি? কি ভাগ্য মোর প্রকৃতরে।
0: আচ্ছা, থ্যাঙ্ক ইউ।
2: শুনন্ত আজ্ঞা, জগন্নাথ মু প্রার্থনা করি করি মু আ বহুত লগাউছি, ফিল্ড কামরে বহুত ব্যস্ত অছি আজ্ঞা, তথাপি মু ফোনটাকে পকেটে রাখি বারম্বার বারম্বার মারুছি কিন্তু সে আসে নাহি।
0: ଓହୋ,
2: ମୁଁ ରେଡିଓର ଏକଦମ ଜଣେ ପ୍ରକାଣ୍ଡ ଶ୍ରୋତା।
0: ପ୍ରକାଣ୍ଡ ଶ୍ରୋତା, ବାବା, ସେ ପ୍ରଥମ ଥର ପାଇଁ ଏଇ ୱାର୍ଡଟା ଶୁଣିଲୁ। ରେଡିଓର ଯୋଉ ପ୍ରକାଣ୍ଡ ଶ୍ରୋତା କୋଉଠୁ କହୁଛନ୍ତି ଆପଣ ଟିକେ କହିଦିଅନ୍ତୁ ଆପଣଙ୍କର ଘର ଠିକଣା।
2: ଆମ ଘର କେନ୍ଦୁଝର ଜିଲ୍ଲା ଥାନା ରାମଚନ୍ଦ୍ରପୁର, ଗ୍ରାମ ନାମ ଉଜୁଣୀ।
0: ଉଜୁଣୀ, ଗୋଟେ ଅଲଗା ପ୍ରକାର ଆମେ କେବେ ଶୁଣିନଥିଲୁ, ବଢିଆ ନା?
2: ଆଜ୍ଞା, ସେଟା ଉଜୁଣୀ ଥିଲା, ଅପଭ୍ରଂଶଟାକୁ ଉଜୁଣୀ ହେଇଗଲା।
0: ଆଚ୍ଛା, ଆମେ ଓଡିଆ ତ ଆମେ ଅପଭ୍ରଂଶଟା ନୁହେଁ, ଆମେ ଆମ ଷ୍ଟାଇଲରେ ନାଁଟାକୁ ଚେଞ୍ଜ କରିଦେବୁ।
2: ବ୍ରିଟିଶ ସମୟରେ ଯେତେବେଳେ ବ୍ରିଟିଶ ହେଲା ସେବେ ଯିବା ସହ ଜଣେ ସାଧୁ ସେଠି ଗୋଟେ ହୁଙ୍କା ପାଖରେ ବସି ଗୀତ ବୋଲୁଥିଲେ, ଉଜାଣୀ ବୃକ୍ଷ ଖେଳୁଛି ଲୋଟଣୀ ପାରା।
0: ସେ
2: ତାକୁ ପଚାରିଛନ୍ତି ହ୍ୱାଟ ଡୁ ବି ସେ ଉଜାଣୀ କହିଦେଇଛି, ସେଇଟା ସେ ଉଜାଣୀ କରିଦେଇ ପଳେଇଲେ। ଆଉ
0: ସିଏ କଣ କରିଦେଲେ? ଆମେ
2: ବଡ଼ଜାତ ଅଞ୍ଚଳ ଯୋଉ ଇତିହାସ ଥିଲା, ଇତିହାସରୁ ଆଜ୍ଞା ସଂଗ୍ରହ କରିକି ଲାଇବ୍ରେରୀରୁ ମୁଁ ପଢିକି ଏଟାକୁ ବାହାର କରିଥିଲି। ମୁଁ ଆମକୁ ସେଥର କହିଥିଲି,
0: ଯାହା ହଉ ଆମେ ଗୋଟେ ବଢିଆ କିମ୍ବଦନ୍ତୀ କଥା ଜାଣିବାକୁ ପାଇଲୁ।
2: ଆମର ଗ୍ରାମଦେବ କ୍ଷେତ୍ରପାଳିନୀ ଥିଲେ, ତାକୁ କ୍ଷେତ୍ରପାଳ କରିଦେଇକି ପଳେଇଲେ।
0: ସେ ଯାହା କରିଦେଲେ ଆମେ ସେଟାକୁ ଗ୍ରହଣ କରିଦେଲେ।
2: ଆମର ଅନୁସୂତ ହେଇଗଲା ଧାରାରେ ଜସ୍ ହୋଇ ଫଲ ଦେନା, ଆଉ କିଛି ଉପାୟ ନାହିଁ।
0: କାହିଁ ଉପାୟ ନାହିଁ, ଉପାୟ ଅଛି, ଆମେ ଏବେ ବି ଚେଞ୍ଜ କରିପାରିବା। ଆମେ ତାକୁ ସଂଶୋଧନ କରୁଛନ୍ତି, ଆମେ ଯଦି ସମସ୍ତେ ମିଶି ଆମର ଗ୍ରାମବାସୀ ମାନେ ଆମର ଯୋଉ ପସନ୍ଦର ଜିନିଷଟାକୁ ଆମେ ଚେଞ୍ଜ କରିବାକୁ ଚାହିଁବା,
1: ସବୁ
0: ହେଇପାରିବ। ସେମାନେ କୋଉଠି ଯାଇ ରହିଲେଣି, ଆମେ ସେ ତାଙ୍କରି ନାମକୁ ଜପୁଥିବା କି?
1: ଏତେ ସୁନ୍ଦର ନା ଉଜ୍ଜୟିନୀ,
0: ଯୋଉଟା ସଂଶୋଧନ ଆଣିବା କଥା, ସମସ୍ତେ ମିଶିକି ଚେଷ୍ଟା କଲେ ଯାଇକି ହେଇପାରିବ।
1: ଆଉ ଆପଣ ଟିକେ ଟିକେ ଚେଷ୍ଟା କରନ୍ତୁ, ହେଇପାରିବ। ଆମେ ନେକ୍ସଟ ଟାଇମ୍ ଯେତେବେଳେ ଶୁଣିବୁ ଆଉ ଉଜୁଣୀ ଶୁଣିବୁନି, ଆମେ ଉଜ୍ଜୟିନୀ ଶୁଣିବୁ।
2: ଆପଣଙ୍କ ଉପଦେଶ ମୋର କର୍ଣ୍ଣଗହର ଅବସ୍ଥା ଦେଇକି ରହିଲା, ମୁଁ ନିଶ୍ଚିତ ଭାବରେ ଚେଷ୍ଟା କରିବି।
1: ଲାଗୁଛି ସାହିତ୍ୟରେ କିଛି ଆଗକୁ ଯାଇଛନ୍ତି।
2: ମୁଁ ଏହା ସାହିତ୍ୟ ଅନୁରାଗୀ, ଇତିହାସ ଅନୁରାଗୀ, ପ୍ରକୃତରେ ମୁଁ ଭାବିନି ସବୁବେଳେ ଇତିହାସ ହେଉଛି ଆମର ଗୁରୁ। ଆମ ବାପା ମାନେ କେମିତି ଚାଷ କରୁଥିଲେ, ଆମେ କଣ କଲେ ଭଲ ଚାଷ ହେଇପାରିବ, ସେଇଟା ସେ ପେଜ୍କୁ ଓଲଟେକି ଦେଖୁ ଆଗେ। ମୁଁ ଆଜ୍ଞା ଭେଟେନାରୀ ସର୍ଜନ ରିଟାୟାର୍ଡ।
1: ଆପଣ ରିଟାୟାର୍ଡ କଲେ?
2: ଆଜ୍ଞା, ଏବେ ଗୋଟେ ପେସେଣ୍ଟ ପାଖରେ ଅଛି, ମୁଁ ଗାଁ ଠାରୁ ଆସି 9 କିଲୋମିଟର ଦୂରକୁ ଗୋଟେ ରିଟାୟାର୍ଡ କଲେ 21 ଏପ୍ରିଲରୁ।
1: ବିଲକୁଲ ନୁହେଁ, ମିଛ କଥା କହୁଛନ୍ତି।
2: ନା ଆଜ୍ଞା, ମିଛ ସତ କଥା ଆଜ୍ଞା, ମାନେ ମତେ ସମସ୍ତେ କହୁଛନ୍ତି ଆପଣଙ୍କ ଏଜ୍ ହେଇନି, ଆପଣ ରିଟାୟାର କଲେ କେମିତି? ଜାଣନ୍ତି,
0: ଆମେ ତ ଆପଣଙ୍କୁ ଦେଖିପାରୁନୁ, କିନ୍ତୁ ଆପଣଙ୍କର ଭଏସ୍, ଆପଣଙ୍କର କଥାବାର୍ତ୍ତା, ଆପଣଙ୍କର ହସରୁ ଆମେ ଜାଣୁଛୁ ଯେ ଆପଣ ପୁରା ଜଣେ ପିଲା କହୁଛନ୍ତି, ଆପଣ 60 ବର୍ଷରୁ ଉର୍ଦ୍ଧ ବୋଲି ଜଣାପଡୁନାହାନ୍ତି।
2: ନା ଆଜ୍ଞା, ମୋର ଡେଟ୍ ଅଫ୍ ବାର୍ଥ ହେଉଛି 23/4/1961, ମୁଁ ରିଟାୟାର କଲି 30/4/2021।
0: ଆପଣ ବଞ୍ଚେଇକି ରଖିଛନ୍ତି ଆପଣଙ୍କର ପୁରା ଜୋସ୍ ଆଣ୍ଡ ହୋସ୍,
1: ଆଉ ତା ସହିତ ଭଏସ୍
0: ବି ବଢିଆ ରଖିଛନ୍ତି।
2: ସବୁ କଥାଟାକୁ ହସରେ ମୁଁ ତାକୁ କଭର କରିଦିଏ, କାରଣ ମୁଁ ଯେତେ ହସି ପାରିବି ମୋ ଦେହ ଭଲ
0: ରହିବ,
2: ଯାହାକୁ ଦେଖିଲେ କାଇଁ ହସି ଦିଏ। ମୁଁ ବାବୁ ସମସ୍ତେ ହସିବାକୁ ଚେଷ୍ଟା କର, ଆମର ହସଟା ଏମିତି ଗୋଟେ ଔଷଧ ଯେ ଆମ ରୋଗକୁ, ଦେହ କିଛି ରୋଗ ସେ ଆଦୌ ଆଣିବ ନାହିଁ।
1: ଆଉ ଆପଣ ହସନ୍ତି ବୋଲି ସବୁବେଳେ ସ୍ମାର୍ଟ ରୁହନ୍ତି, ଆଉ ବହୁତ ଫୁର୍ତ୍ତିରେ ରୁହନ୍ତି, ସ୍ପିଡ୍ ସ୍ପିଡ୍ କଥାବାର୍ତ୍ତା କରୁଛନ୍ତି, ବହୁତ ବଢିଆ କଥା,
0: ବହୁତ ବଢିଆ କଥା। ଆପଣ ସବୁ କରନ୍ତି, ଘରେ କଣ କରନ୍ତି ଆପଣଙ୍କ ଶ୍ରୀମତୀ?
2: ଶ୍ରୀମତୀ ରୋଷେଇବାସ କରନ୍ତି, ଏମିତି ପ୍ରାର୍ଥନା କରନ୍ତି, ସନ୍ଧ୍ୟା ହେଲେ ଭାଗବତ ପଢନ୍ତି, ସକାଳେ ଗୀତା ପଢନ୍ତି। ବାପା ମା ଚାଲିଗଲେଣି ଆଜ୍ଞା, 2014 ମସିହାରୁ ବସ୍ ଗଲେ ବାପା, 14 ବୋଉ ଗଲେ, ଆଉ ଜଣେ ଆମର ଯଶୋଦାମା, ତାଙ୍କୁ ସାବତ ମା କହିଲେ ଅତ୍ୟୁକ୍ତି ହବ, ସିଏ ଗଲେ ଜଷ୍ଟ 2025 ମସିହା, ତାଙ୍କର ବାର୍ଷିକ ଶ୍ରାଦ୍ଧ ଏଇ ଜୁନ୍ 3 ତାରିଖରେ ପଡିବ।
1: ଆଉ ଘରେ ଛୁଆମାନେ?
2: ଘରେ ଆଜ୍ଞା ଆମେ ଗୋଟେ ବଡ ପରିବାର, ଆମେ 7 ଭାଇ ଆଜ୍ଞା, 7 ଭାଇରେ 5 ଭଉଣୀ, ମୁଁ ହେଲି ଭାଇ ନମ୍ବର ଭିତରେ 2 ଆଜ୍ଞା। ଆଉ ବଡ ଭାଇ ହଉଛି OPS1, ରିଟାୟାର୍ଡ ଆଡିସନାଲ SP।
0: ଆଚ୍ଛା,
2: ମୋ ତଳ ଭାଇଟା ହଉଛି ଆଜ୍ଞା ଡିପ୍ଲୋମା ଅଟୋମୋବାଇଲ ଇଞ୍ଜିନିୟର, ସେ ବି ରିଟାୟାର୍ଡ କଲାଣି, ସ୍ପନ୍ଦରନରେ ଥିଲେ।
1: ସମସ୍ତେ ରିଟାୟାର୍ଡ କରିଗଲେଣି?
2: ନାଇଁ, ଆଉ ଗୋଟିଏ ଭାଇ 4 ନମ୍ବର ସେ ଅଛନ୍ତି ବର୍ତ୍ତମାନ ପ୍ରିନ୍ସିପାଲ ଗୋଟେ କଲେଜରେ, କେଉଁଝର ପାଖରେ ସୁଆକାଟି ପଟେଶ୍ୱର ମହାବିଦ୍ୟାଳୟ।
0: ଆପଣଙ୍କର ତାହେଲେ ସମସ୍ତେ ବହୁତ ଭଲ ଭାବରେ ଏଷ୍ଟାବ୍ଲିଶ ହେଇଯାଇଛନ୍ତି।
2: ଆଜ୍ଞା, 5 ନମ୍ବର ଭାଇଟି ଇଲେକ୍ଟ୍ରିକାଲ ଇଞ୍ଜିନିୟର, 6 ନମ୍ବର ଭାଇଟି ସିଭିଲ ଇଞ୍ଜିନିୟର, ଆଉ 7 ନମ୍ବର ଭାଇଟି ବିଜନେସ୍ କରିଛି, ପ୍ଲାଣ୍ଟରେ ସପ୍ଲାଏ କରୁଛି, କଳିଙ୍ଗ ନଗର ପ୍ଲାଣ୍ଟ।

0: ଆପଣଙ୍କର ବଡ ଫ୍ୟାମିଲି ଭିତରେ ସମସ୍ତଙ୍କ ଭିତରେ ଭଲ ସହଯୋଗ ଅଛି, ତାହେଲେ ସମ୍ପର୍କ ଅଛି,
1: ଏକ ମନରେ ଅଛନ୍ତି, ଆମ ଭିତରେ କିଛି ଫ୍ରାକ୍ଚର ଏବଂ ଡେଭଲପ କରି ନାହିଁ, ମାନେ ଆମ ପରିବାର ଗୋଟେ ବଡ ଇତିହାସ ହେଉଛି। ସେ ଗୁରୁଜନ କଣ କହିଲେ ଆମେ ପ୍ରଥମେ ଶୁଣିବୁ, ସେ କଥାଟାକୁ ଶୁଣିକି ନୀରବ ରହିବୁ, ପରବର୍ତ୍ତୀ କ୍ଷେତ୍ରରେ ବାପା ମତେ କହିଲେ ତୁ ଏ ପଥରଟା ଉଠା, ମୁଁ ହଠାତ୍ କେବେ କହିବିନି ବାପାଟା ଉଠେଇବି ନାହିଁ, କିନ୍ତୁ ପରବର୍ତ୍ତୀ କିଛି ସମୟ ପରେ ବା କିଛି ଘଣ୍ଟା ପରେ ବା ଗୋଟେ ଦିନ ପରେ ବାପା ଏ ପଥରଟା କାହିଁକି ଉଠେଇବା କଣ ପାଇଁ ଉଠେଇବା ଆମେ ସେଇ ସାଧାରଣ ହିସାବରେ ପ୍ରଶ୍ନଟା ପଚାରୁ।
0: ଆପଣଙ୍କ ପରିବାରର ଇତିହାସ ନୁହେଁ, ଏଇଟା ଆପଣଙ୍କ ପରିବାରର ପରମ୍ପରା, ଇତିହାସ ହେଲେ ତ ଇତିହାସ ହେଇଗଲା, ଆଉ ତାକୁ ସେଟା
2: ଆଉ ପୁନରାଲୋଚନା କରାଯାଏନି,
0: ଏଇଟା ଆପଣଙ୍କ ଘରର ପରମ୍ପରା, ସେଇ ପରମ୍ପରାରେ ଆପଣ ସୁନ୍ଦର ଭାବରେ ଭଲ ଭାବରେ ଭଲ ସମ୍ପର୍କରେ ରହନ୍ତୁ।
2: କିନ୍ତୁ ଆପଣଙ୍କର ପୁଅ ଝିଅଙ୍କ କଥା କହିଲେନି।
1: ଆଜ୍ଞା, ପୁଅ ହଉଛି ଡକ୍ଟର, ମେଡିକାଲ ଡକ୍ଟର, ସିଏ MBBS ପରେ ଆପଣ ଏବେ ଗାଇନିକୋଲୋଜିର ଫେଲୋସିପ୍ରେ ଅଛି, ସର୍ଭିସ କରୁଛି ଆପଣ ଜଗନ୍ନାଥପୁର ମେଡିକାଲ ଆଶ୍ରମ ଆଙ୍ଗା ବ୍ଲକରେ ରହୁଛି କଟକରେ। ଝିଅ ହଉଛି ବ୍ୟାଚଲର ଅଫ ହୋମିଓ ମେଡିସିନ,
2: ସବୁ ମେଡିସିନ ଡିପାର୍ଟମେଣ୍ଟରେ ଅଛନ୍ତି।
0: ଆପଣ ଡାକ୍ତର, ସେମାନେ ବି ଡାକ୍ତର।
1: ଆଜ୍ଞା ଆଜ୍ଞା, ପୁଅ ଝିଅ ଜଣେ ଡାକ୍ତର।
0: ଆଚ୍ଛା, ଭଲ କଥା, ଭଲରେ ସମସ୍ତେ ଆଗକୁ ବଢ଼ନ୍ତୁ,
2: ଖୁସିରେ
0: ରୁହନ୍ତୁ, କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ।
1: ସେଇ ଚକାନକୁ ସବୁବେଳେ ଭରସା କରି ଚାଲିଛୁ, ମା ତାରିଣୀ ଅଛନ୍ତି ଏପଟରେ, ଜଗନ୍ନାଥ ଅଛନ୍ତି ସେପଟରେ, ଯାହା ଯେତେବେଳେ ପଳା ତାଙ୍କ ଉପରେ ପକେଇ ଦଉଛୁ, ତାଙ୍କୁ ହିଁ ଜଣଉଛୁ, ପ୍ରଭୁ ଏଇ ବାଟରେ ଆମେ ଯାଉଛୁ, ପିଲାମାନେ ଏଇ ବାଟ ଯାଉଛନ୍ତି, ଆପଣ ଦେଖୁଥାନ୍ତୁ କୋଉଠି ଠିକ ହେଲା ଭୁଲ ହେଲା, ଆପଣ ସଚେତନ କରେଇବେ।
0: ନିଶ୍ଚୟ, ଆପଣ କହିଦିଅନ୍ତୁ ଆଜି କଣ ଗୀତ ଶୁଣିବେ।
1: ଆଜ୍ଞା, ମୁଁ ଜଣେ ପ୍ରକୃତି ପ୍ରେମୀ, ଯେତେବେଳେ ଆପଣଙ୍କର ଫୁଲ ଚନ୍ଦନ ଫିଲ୍ମ ସୁଟିଂ ହଉଥିଲା ଆପଣ ଚିକିଣିଆ ଡିଷ୍ଟ୍ରିକ୍ଟ ଫାର୍ମରେ କେଉଁଝରରେ, ସେତେବେଳେ ମୁଁ ସର୍ଭିସ ଆରମ୍ଭ ବଜାଇଛି ବିଷୟରେ, ଆମେ ଯାଇଥିଲୁ ଦେଖିବା ପାଇଁ ସେ ଗୀତଟି ଏଇ ଯେ ବନଲତା ପାହାଡ
0: କେତେ ସୁନ୍ଦର। ଆମେ ତାହେଲେ ଶୁଣେଇ ଦଉଛୁ ଆପଣଙ୍କୁ ଏଇ ସୁନ୍ଦର ଗୀତଟି।
1: ଆଜ୍ଞା ହଉ,
0: ନମସ୍କାର।

0: କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୋଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରେଇବେ।
2: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ପତ୍ରଟିଏ ନୁହେଁ ଫୁଲଟିଏ ପ୍ରିୟ, ପାଖୁଡ଼ାରେ ଅଛି ତୁମରି ନା।
4: ଏ ଫୁଲ ରଙ୍ଗରେ ପ୍ରୀତି ଯେ ଭରିଛି, ହୃଦୟ ସାଇତିବ ତାହା।
3: ଲେଖିଛନ୍ତି ବିଜୟ କୁମାର ସ୍ୱାଇଁ, ଅକ୍ଷୟ କୁମାର ସ୍ୱାଇଁ, ପ୍ରଧାନପଡ଼ା ଗୋପୀନାଥପୁର ବହୁଗ୍ରାମ କଟକରୁ।
4: କାଳିଆ ସୁନାରେ ମୁଁ ଚକା ଟୋଳା, ଭାଇ ଭଗ୍ନୀ ନେଇ କରୁଛ ଲୀଳା।
3: ବାର ମାସେ ତୁମ ତେର ଯାତରା, ସବୁ ଯାତରାରେ ଚମକେ ଧରା।
4: ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନ ଯାତରା, ଚତୁର୍ଥ ମୂରତି ଦିଶନ୍ତି ତୋରା।
3: ଧାଡ଼ି ପହଣ୍ଡିରେ ଆସନ୍ତି ଧାଇଁ, ସ୍ନାନ ମଣ୍ଡପରେ ବସିବା ପାଇଁ।
4: ହଲିଚୁଲି ପ୍ରଭୁ ଆସୁଥାନ୍ତି, ଭକତର ମନ ମୋହି ନିଅନ୍ତି।
3: 108 ଗରା ଜଳେ ସ୍ନାନ, କରିବେ ପରାମ ଚକାନୟନ।
4: ସାରା ଜଗତରୁ ଭକତ ଜନ, ଦର୍ଶନ କରିବେ ପ୍ରଭୁଙ୍କ ସ୍ନାନ।
3: ମାନବୀୟ ଲୀଳା ପ୍ରଭୁ କରିବେ, ଭକତ ଜନଙ୍କ ମନ ମୋହିବେ।
4: ସ୍ୱର୍ଗ ଦେବତା ଆସନ୍ତି ଧାଇଁ, ଏ ଦିବ୍ୟ ଲୀଳାର ଦର୍ଶନ ପାଇଁ।
3: ତୁମ୍ଭ ଦିବ୍ୟ ସ୍ନାନ ଦେଖିବା ପାଇଁ, ନିଅ ପ୍ରଭୁ ତୁମ ଡୋରି ଲଗାଇ।
4: ନମିତା ଜସ୍ମିନ ଭଗ୍ନୀ ମଥର, ଢାଳି ଦିଅ ତୁମ ଆଶିଷ ଧାର।
3: ମୋ ପସନ୍ଦର ସବୁ ଶ୍ରୋତାଙ୍କୁ କର ଆଶୀର୍ବାଦ ଟେକି କରକୁ।
4: ସ୍ନାନ ପୂର୍ଣ୍ଣିମାର ସ୍ନାନ ଜଳରେ ଜଗତର ପାପ ଧୋଇଯିବରେ, ଜଗତର ପାପ ଧୋଇଯିବରେ।

0: ଲେଖିଛନ୍ତି ଅବିନାଶ ଦାସ ଅନ୍ତର୍ଗଡ ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡାରୁ।
1: ରଥଯାତ୍ରାର ପ୍ରାରମ୍ଭ ପର୍ବ ଆଜି ଏହି ସ୍ନାନ ପୂର୍ଣ୍ଣିମା ସ୍ନାନ ମଣ୍ଡପରେ ବିଜେ କରିଛନ୍ତି ତିନି କମନୀୟ ପ୍ରତିମା।
0: 108 କୁମ୍ଭଚଳେ ସ୍ନାନ କରି ଝଲସୁ ଅଛନ୍ତି ମଣିମା, ଗଜାନନ ବେଶ ଧାରଣ କରି ସେ ପ୍ରକଟନ୍ତି ତାଙ୍କ ମହିମା।
1: ଅସମରି ଶ୍ରଦ୍ଧାଳୁ ଜନଙ୍କ ଭିଡ଼, ଉତ୍କଣ୍ଠାର ନାହିଁ ଉପମା, ଅମାବାସ୍ୟା ରାତ୍ରେ ତାରକା ଜେସନୀ ଗଣିବା ସମ୍ଭବ ହୁଏ ନା।
0: ବଳିଆ କାଳିଆ ମଧ୍ୟ ବିରାଜିତା ପିତବନ୍ନା ସୁଭଦ୍ରା ମା, କି ଉପମା ଦେବା ଜଗଜ୍ଜନନୀକୁ, ସବୁ ତ ତାଙ୍କର ସର୍ଜନା।
1: ତ୍ରିଦେବ ଦର୍ଶନୀ ଇନ୍ଦ୍ରଦେବ ପ୍ରୀତ ରଚନ୍ତି ବୌଦ୍ଧ କାଳୀମା, ବରଷା ଜଳରେ ତୃପତ ହୋଇବ ପ୍ରତୀକ୍ଷାରେ ବସୁମତୀ ମା'।

0: ଲେଖିଛନ୍ତି ଦେଶଦୀପ ଇଚ୍ଛାପୁର ଶ୍ରୀ ବଳଦେବଜୀ କେନ୍ଦ୍ରାପଡ଼ାରୁ।
1: ଜ୍ୟେଷ୍ଠ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ର ଧାମରେ କାଳିଆର ସ୍ନାନ ଜାତ ଉତ୍କଳ ପ୍ରଦେଶେ ପଢୁଆଁ ହୁଏ ପ୍ରତି ଘରେ ଜ୍ୟେଷ୍ଠ ସୁତ।
0: ପ୍ରାତଃ ସମୟରେ ସ୍ନାନ ସାରି ସିଏ ନବ ବସ୍ତ୍ରରେ ଆବୃତ ବାପା ବୋଉ ଦେବଦେବୀଙ୍କୁ ପ୍ରଣାମୀ ଲଭିଥାଏ ଆଶୀର୍ବାଦ।
1: ଆମ ସଂସ୍କୃତିରେ ଜ୍ୟେଷ୍ଠ ସନ୍ତାନର ଥାଏ ଯଥେଷ୍ଟ ମହତ୍ଵ। ପିତାମାତା ଅନ୍ତେ ସିଏ ବାହିଥାଏ ସଂସାର ରୂପକ ପୋତ।
0: କନିଷ୍ଠମାନଙ୍କୁ ସ୍ନେହାଦର ସହ କରେ ସେ ଅନୁଶାସିତ ସତ୍ଶିକ୍ଷା ସାଙ୍ଗକୁ ସତ୍ମାର୍ଗରେ ତାଙ୍କୁ କରେ ସେ ପରିଚାଳିତ।
1: ବିବେକ ବିଚାରେ ଜ୍ୟେଷ୍ଠ ସୁତ ହେଲେ ବଂଶର ଉଡ଼ଇ ନେତା।

0: ଲେଖିଛନ୍ତି ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରାବିସ୍ କେନ୍ଦ୍ରାପଡ଼ା।
1: ଗଣପତି ଭଟ୍ଟ ଗଣେଶଙ୍କ ଭକ୍ତ ଶ୍ରୀକ୍ଷେତ୍ରକୁ ଆସିଥିଲେ। ଶ୍ରୀମନ୍ଦିରରେ ଗଣେଶଙ୍କୁ ନ ଦେଖି ଫେରି ଚାଲି ଯାଉଥିଲେ।
0: ଭକ୍ତର ମନକୁ ଜାଣି ଜଗନ୍ନାଥ ଗଣପତି ରୂପ ହେଲେ। ସ୍ନାନ ପୂର୍ଣ୍ଣିମାରେ ଗଣେଶଙ୍କ ରୂପ ଗଣପତି ଭଟ୍ଟ ଦେଖିଲେ।
1: ସେହି ଦିନଠାରୁ ସ୍ନାନ ପୂର୍ଣ୍ଣିମାରେ ହେଲେ ଗଜାନନ ବେଶ, ଭକ୍ତଙ୍କ ପାଇଁକି ଭିନ୍ନ ଭିନ୍ନ ବେଶ ହୁଅନ୍ତି ଶ୍ରୀଜଗନ୍ନାଥ।
0: 108 ଗର ଜଳରେ ସ୍ନାନ କରନ୍ତି କାଳିଆ ଦିଅ, ଗଜାନନ ବେଶେ ଦର୍ଶନ ଦିଅନ୍ତି ଛୁଟଇ ଭକ୍ତଙ୍କ ସୁଅ।
1: ତୁଳସୀ ରସିଆ ଭାବ ବିନଦିଆ, ହେ ପ୍ରଭୁ ଶ୍ରୀକ୍ଷେତ୍ରବାସୀ, ହୃଦୟ ମନରୁ ଭକ୍ତି ପୁଷ୍ପାଞ୍ଜଳି ତୁମ ଚରଣରେ ଦେଲି ଅର୍ପି।
0: ଏତିକି କରୁଣା କର ଦୀନବନ୍ଧୁ, ଦୁଃଖ ଯାତନାକୁ ହରି ନିଅ, ଭଲରେ ଭଲରେ ଦିନ କଟିଯାଉ, ବୈକୁଣ୍ଠରେ ସ୍ଥାନ ଦିଅ।

0: ଲେଖିଛନ୍ତି ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ।
1: ଏମିତି ଠାକୁର ଦେଖିଛ କି କେବେ, ମାନବ ଶରୀର ପରି ମହାସ୍ନାନ କରେ ଗ୍ରୀଷ୍ମର ତାତିରେ।

0: ଭାଇ ଭଉଣୀଙ୍କୁ ଧରି
1: ଜ୍ୟେଷ୍ଠ ମାସ ଶୁକ୍ଳ ପୂର୍ଣ୍ଣିମା ତିଥିରେ ସ୍ନାହାନ ମଣ୍ଡପେ ବସି ଚକା ନୟନରେ ଦେଖୁଥାଏ ପୁଣି ମୁରୁକି ମୁରୁକି ହସେ
0: ମନ୍ତ୍ରସ୍ନାନେ ପ୍ରଭୁ ମନନ ବୁଝିଲା ଜଳେ କଲ ମହାସ୍ନାନ ଅଗୁରୁ ଚନ୍ଦନ କର୍ପୂର ମହକେ ମହକିତ ଭକ୍ତ ମନ
1: ସୁଷମ ସମ୍ଭାରେ ସୁସଜ୍ଜିତ ବେଦୀ ଦିଶୁଅଛି ଶୋଭାପନ୍ନ ଭକତ ଗହଳି ବଢୁଅଛି ଧୀରେ କରିବାକୁ ତୁମ ଦର୍ଶନ
0: ଚାତକ ପରିକା ଆତୁର ପରାଣେ ରହିଛନ୍ତି ସର୍ବେ ଚାହିଁ ତବ ନାମ ଜପି ଡାକନ୍ତି ଭକତେ ଜୟ ପ୍ରଭୁ ଭାବ ଗ୍ରାହୀ
1: ଶଙ୍ଖ ହୁଳହୁଳି ଉଛୁଳି ପଡୁଛି ବଡ଼ଦାଣ୍ଡେ ଭିଡ଼ ଭାରି ନୃତ୍ୟାଙ୍ଗନାମାନେ ନୃତ୍ୟ କରନ୍ତି ହୃଦୟରେ ଭକ୍ତି ଭରି
0: ଶହେ ଆଠଗରା ସୁନା କୂପ ଚଳେ ମନ୍ତ୍ର ଶୁଦ୍ଧେ ଶୁଦ୍ଧ କରି ଗରବଡୁମାନେ ଯତ୍ନେ ରଖନ୍ତି ଗନ୍ଧ କର୍ପୂରକୁ ଭରି
1: ମହମହ ବାସେ ଶ୍ରୀଅଙ୍ଗ ତୁମର ରୂପ ଦିଶେ ବିବର୍ଣ୍ଣ ଗଜାନନ ବେଶେ ଭକତଙ୍କୁ ପ୍ରଭୁ ଦିଅ ଦିବ୍ୟ ଦର୍ଶନ
0: ସାହାଣ ମେଳାରେ ଭକତ ହରସେ ଲଭି ତୁମ ଦର୍ଶନ ଭକତି ଚିତ୍ତରେ ଶ୍ରୀପୟର ତୁମ କରିଥାନ୍ତି ଭକ୍ତି ଧ୍ୟାନ
1: ଧନ୍ୟ ଧନ୍ୟ ପ୍ରଭୁ ଧନ୍ୟ ତୁମ ଲୀଳା କିଏ ବା କରିବ ଆନ ମାନବ ପରିକା ଲୀଳା ଖେଳାକର ଭକତ ଜୀବନ ଧନ
0: ଜୟ ଜଗନ୍ନାଥ ପତିତ ପାବନ ଜୟ ପ୍ରଭୁ ଦାରୁ ବ୍ରହ୍ମ ତୁମରି ପୟରେ ମନ ମୋର ଥାଉ ତୁଣ୍ଡେ ଜପି ତୁମ ନାମ ତୁଣ୍ଡେ ଜପି ତୁମ ନାମ
2: ହ୍ୟାଲୋ
1: ମୋ ପସନ୍ଦ
2: ଅପା ନମସ୍କାର ଜୟ ଜଗନ୍ନାଥ
1: ନମସ୍କାର ଜୟ ଜଗନ୍ନାଥ ଆପଣଙ୍କର ପରିଚୟ ଆମେ ଦବୁ ନା ଆପଣ ଦେବେ କୁହନ୍ତୁ
2: ଆପଣ ଦେଇଦେଲେ
3: ରଶ୍ମି ରଞ୍ଜନ ସାହୁ
1: ତିନତା ବଜାର
2: ଘର ହରିଲ ଜନାର୍ଦ୍ଦନଙ୍କ ପାଖରେ
3: ରଶ୍ମି ରଞ୍ଜନ ନମସ୍କାର କେମିତି ଅଛନ୍ତି ଆପଣ
2: ମୁଁ ବା ସବୁବେଳ ପାଇଁ ବୋବାଲ
1: ବୋବାଲି ଆଉ ଶ୍ରୋତା ଆମର ହଜି ଯାଇଥିଲେ ବହୁତ ଦିନ ତଳୁ
3: ଆମେ ତ ଜାଣିଛୁ ଆପଣ ବୋବାଲ କିନ୍ତୁ ସେଇ ବୋବାଲ ୱାଟର ଟିକେ ଆପଣଙ୍କ ମୁହଁରୁ ଅଲଗା ଲାଗେ ତ ସେଇଟା ଶୁଣିବା ପାଇଁ ଆମେ ଇଚ୍ଛା କରୁଥିଲୁ
2: ଆଜ୍ଞା
1: ଆକ୍ଚୁଆଲି ଅଲଗା ଏଇଥିପାଇଁ ଲାଗେ କାରଣ ସବୁବେଳେ ବୋବାଲ ଥାନ୍ତି ସେଇଥିପାଇଁ ଅଲଗା ଲାଗେ
2: ଅଇଖା ରଜ ସରଗରମ ଚାଲିଛି ଆଉ ଟିକେ ଅଧିକା ମୋବାଇଲ ଅଛି
3: ରଜ ସରିଲାଣି ଆପଣଙ୍କର କଣ ରଜ ମହଲଟା ଯାଇନି କି ରଥ ଆସିବାକୁ ହେଲାଣି ଆଉ ଆପଣଙ୍କର ବୋଧେ ରଜ ବଜାର ସରିନି ସେଥିପାଇଁ ରଜକୁ ମନେ ପକାଉଛନ୍ତି
2: ଖରାଗଲା ବର୍ଷା ଆରମ୍ଭ ହେଇଯାଇଛି ନା ରଜରେ ତେଣୁକରି ଟିକେ ପାଗଟା ଭଲ ଅଛି ତେଣୁକରି ଭଲ ଲାଗୁଛି
3: ଏ ବର୍ଷ ଏତେ ଗରମ ପଡିଲା ସମସ୍ତେ ଅସ୍ତବ୍ୟସ୍ତ ହେଇଗଲେ ସେଥିପାଇଁ ରଜକୁ ଅପେକ୍ଷା କରିଥିଲେ ରଜ ଆସୁ ଆସୁ ସମସ୍ତଙ୍କ ମନ ଶାନ୍ତି ଏବେ ପୁଣି ପ୍ରଭୁଙ୍କର ଆଗମନକୁ ଅପେକ୍ଷା
2: ଆଜ୍ଞା
1: ତାପରେ ନୂଆ ଅଭିଯୋଗ ଆସିବ ବହୁତ ବର୍ଷ ହେଲା ବହୁତ
2: ବର୍ଷା ହେଲା ପ୍ରବଳ ପବନ ହେଲା ଚାଲିବ ନୂଆ ଅଭିଯୋଗ
3: ବନ୍ୟା ବନ୍ୟା ବନ୍ୟା ବନ୍ୟା ଓଡିଶାରେ ତ ବନ୍ୟା ପ୍ରତିବର୍ଷ ବନ୍ୟା କୋଉଠି ନା କୋଉଠି ବନ୍ୟା ହବ
2: ଆଜ୍ଞା
1: ଏଇଟା ତ ଚିରାଚରିତ କଥା ହେଇଗଲାଣି କିନ୍ତୁ ଯୋଉମାନେ କଷ୍ଟଟା ବେଶୀ ଭୋଗୁଛନ୍ତି ସେଇମାନଙ୍କୁ ହିଁ ଜଣା ଯେ କଷ୍ଟଟା କେମିତି ଲାଗୁଛି ଆଉ ଆପଣଙ୍କର ବୋବାଲିଆ କଥା ଦି ଚାରିଟା ହେଇଯାଉ
2: ମୋର ସବୁ ମୋବାଇଲ
1: କୁହନ୍ତୁ କଣ ଖାଇଛନ୍ତି ଆଜି
2: ଆଜି ସକାଳୁ ଖାଇଛି ରୁଟି ବୁଟ ଆଳୁ ତରକାରୀ
1: ବଢିଆ ସକାଳୁ ସକାଳୁ ବୁଟ ଆଳୁ ତରକାରୀ ରୁଟି ଖାଇଦେଲେଣି ଆଉ ଆପଣଙ୍କ ଝିଅ କୁଇନ
2: କୁଇନ ତାର ଗୋଟେ ସାଇକେଲ କିଣା ହେଇଛି ସାଇକେଲ ଧରି ବୁଲୁଛି ସ୍କୁଲ ଯାଉଛି
1: ମାନେ ଆଗରୁ ଯୋଉ ସାଇକେଲ କିଣା ହେଇଥିଲା ଏଇଟା ଛୋଟ ହେଇଗଲାଣି ଏବେ ବଡ ସାଇକେଲ କିଣା ହେଇଛି
2: ଏବେ ବଡ ସାଇକେଲ କିଣା ହେଇଛି
3: ଆଉ କୁଇନ କଣ ଏଇ ଖାଦ୍ୟ ଖାଏ ରୁଟି ଆଉ ବୁଟ ଆଳୁ ତରକାରୀ ନା ସେ ତାର ଅଲଗା
2: କୁଇନ ର ଯାହା ହବ ସବୁ ଚଳିବ କିନ୍ତୁ ତାର ଯଦି ବୁଧବାର ଟିକେ ଚିକେନ ଦରକାର ବୁଧବାର ଯଦି ସଂକ୍ରାନ୍ତି ପଡିଲା କି କୌଣସି ପର୍ବପୂର୍ବାଣି ପଡିଲା ଯିଏ କ୍ୟାଲେଣ୍ଡର ଲେଖିଛି ତାଙ୍କ ମୁଣ୍ଡରେ ଟିକେ ବୁଝି ନାହିଁ ସେଟା ଗୁରୁବାର କରିଦେଇଥାନ୍ତି ମଙ୍ଗଳବାର କରିଦେଇଥାନ୍ତି କି ଜାଣୁଥିଲା ଲେଖା ସରିଲା ପରେ ଅସୁବିଧା ହେଇଯାଉଛି
3: ଖାଲି କଥା କହୁଛି ନା ଭଲ ପାଠ ପଢୁଛି ସେ
2: ପାଠ ବି ଭଲ ପଢେ
3: କୋଉ କ୍ଲାସ ହେଲା ତାର
2: ଚାଲିଲା
3: ସିକ୍ସ କ୍ଲାସ ହେଇଗଲାଣି ଏହା ଭିତରେ ସମୟ କେମିତି ଯାଉଛି
1: ଛୋଟରୁ ବଡ ହେଇଗଲାଣି
3: ହଁ ସମୟ କେମିତି ଧାଉଛି ଯାଉନି ତ ଧାଉଛି
1: ଆପଣଙ୍କ ସ୍ତ୍ରୀ କେମିତି ଅଛନ୍ତି
2: ଭଲ ଅଛନ୍ତି
1: ଭଲ ଅଛନ୍ତି ଟିକେ ଭଲରେ କହିଲେନି
2: ଭଲରେ କହିବା କେମିତି କହିବେ
1: ହଁ ଟିକେ କହିଥାନ୍ତେ ନା ଆଉ ଆପଣଙ୍କ ସ୍ତ୍ରୀଙ୍କ ବିଷୟରେ ପଚାରୁଛି ଟିକେ ବନେଇ ଚୁନେଇ କହିବେ ନା ଆଉ
2: ବନେଇ ଚୁନେଇ ଯେତେବେଳେ ବାହାଘର ପୂର୍ବରୁ କୁହାଯାଉଥିଲା ଏବେ ବାହାଘର ପରେ ଭଲ ଲାଗୁ
3: ଏବେ ବନେଇ ଚୁନେଇ ଖାଲି ଝିଅ ବିଷୟରେ ଆଉ କିଛି ଝିଅ ବିଷୟରେ ବଢିଆ କିନା ବାଗିକି କହୁଛନ୍ତି ହଉ ଆପଣଙ୍କର ଦୋକାନରେ ବିକ୍ରି ବଟା ସବୁ ଭଲ ଚାଲିଛି
2: ସବୁ ଠିକ ଠାକ
1: ପ୍ରଭୁ ଜନାର୍ଦ୍ଦନଙ୍କ କୃପାରୁ ଆପଣଙ୍କ ଦୋକାନରେ ବିକ୍ରି ବଟା ସବୁବେଳେ ଭଲରେ ଚାଲିଥାଉ
2: ଆଜ୍ଞା
3: ସବୁବେଳେ ରହିଥାନ୍ତୁ ସେଠି ବୋବାଲି କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ
2: ଆପଣ କହିଲେନି ତ ରଜରେ କଣ ବୁଲାବୁଲି କଲେ ସବୁ
3: ରଜ ଯେମିତି ହୁଏ ସେମିତି ହେଲା ଆଉ ଏଟା ସିନା ଆଗରୁ ପଚାରିଥିଲେ ହେଇଥାନ୍ତା ଏବେ ଆଉ କଣ ପଚାରନ୍ତି ସେମିତି କହିବାନି ଆଉ କେମିତି କହିବା
1: ରଜ ଆଉ ରଜ।

0: ଅଛି
1: ରଜ ଆଗରୁ ସିନା ପଚାରିଥିଲେ ସେଟା କୁହାଇଥାନ୍ତା ସେମିତି ଯେମିତି ଆପଣ କହିଲେ ବାହାଘର ଆଗରୁ ପଚାରିଥିଲେ କହିଥାନ୍ତେ ରଜ ଆଗରୁ ପଚାରିଥିଲେ କହିଥାନ୍ତେ ଏବେ କହିଲୁ ହଁ ସେମିତି ହେଲା ଯେମିତି ହବା କଥା
2: ରଜଟା ଆକ୍ଚୁଆଲି ଆମ ଆଡେ ଟିକେ ଗରମ ଫରମ ଅଧିକା ହେଲା କାରଣ ବାଲେଶ୍ୱର ଆଡେ ଗରମ ହବନି କି ଆମର ଆଠଗଡ ଆଡେ ବି ଗରମ ହବନି ଗଛ ବୃକ୍ଷ ଆଠଗଡରେ ଅଧିକା ବାଲେଶ୍ୱରରେ ପବନ ପାଣି ଅଧିକ
0: ଆପଣଙ୍କ ଏରିଆରେ ଗଛ କାହିଁ କାଟୁଛନ୍ତି
1: ସେ ଗରମ କଥା ଛାଡ଼ନ୍ତୁ ଆମେ ଯାହାକୁ ଭୁଲିଗଲେଣି ଭୁଲିଗଲେଣି ଖରାପ କଥା ଗୁଡାକୁ ମନେ ପକେଇବାନି
0: ଯୋଉଟା ବାଧିଲା ବହୁତ ସେଇଟା ମନେ ରଖିବାନି ଯୋଉଟା ଭଲ ଲାଗିବ ଭଲ ଲାଗୁଛି ସେଇଟା ମନେ ରଖିବା ତାରି ବିଷୟରେ କଥା
1: ଆମର ପ୍ରଭୁ ଆସୁଛନ୍ତି ଆପଣଙ୍କର ଜନାର୍ଦ୍ଦନଙ୍କ ଦୟାରୁ ଆପଣମାନେ ସମସ୍ତେ ଭଲରେ ରହନ୍ତୁ ଯୋଉ ଆସୁଛି ସ୍ନାନ ପୂର୍ଣ୍ଣମୀ ରଥଯାତ୍ରା ଏସବୁକୁ ଆମେ ଅପେକ୍ଷା କରି ରହିଛୁ କେବେ ଆମର ପ୍ରଭୁ ବଡ଼ଦାଣ୍ଡକୁ ଓହ୍ଲେଇ ଆସିବେ
0: ଆମେ ଦର୍ଶନ ପାଇବୁ ତାଙ୍କର ସବୁ ଚାଲିବ ଲୀଳା ଖେଳ ତାପରେ ଆମେ ସମସ୍ତେ ତାଙ୍କୁ ଆଖି ସାମ୍ନାରେ ବହୁ ପାଖରେ ଦେଖିବାର ସୁଯୋଗ ପାଇବୁ ମତେ ଲାଗୁଛି ଆପଣ ବି ଯିବେ ବୋଧେ ପୁରୀ ସେ ଟାଇମ୍ରେ
1: ସେ ତ ଆହୁରି ପାଖ ଲୋକ
2: ଆମେ ତ ପାଖ ଲୋକ ଆମର କିଛି ନାହିଁ ବାଇକ୍ ଷ୍ଟାର୍ଟ ମାରିଲେ ଚାଲିଲୁ ମାତ୍ର 45 ମିନିଟ୍ ଲାଗିବ
0: ଏମିତି ସୁବିଧା ଯଦି ଆମର ଥାନ୍ତା ନା ବଢିଆ ହେଇଥାନ୍ତା ଅପାଙ୍କର ମୋର ବାଇକ୍ ଷ୍ଟାର୍ଟ ମାରନ୍ତୁ ପଳାନ୍ତୁ
2: ଆମ ଠାରୁ ତ ଆପଣ 9 କିଲୋମିଟର ଦୂରରେ ଅଛନ୍ତି ନା ଆହୁରି ଟିକେ ଶୀଘ୍ର ପଳେଇବେ ମେନ୍ ରୋଡ୍ ପାଖରେ ଅଛନ୍ତି ଆମ ଠାରୁ ଆପଣ 9 କିଲୋମିଟର ଦୂରରେ ଆମକୁ 45 ଲାଗିଲେ ଆପଣଙ୍କୁ 55 କି ଘଣ୍ଟାଟେ ଲାଗିବ ଆପଣ ଆରାମସେ ଯାଇପାରିବେ
1: ହଉ ଦେଖିବା ଭଗବାନଙ୍କ ଡୋରି କାହା ପାଖରେ ଲାଗୁଛି ଆଜ୍ଞା ଆଉ
0: ହଁ ଯିଏ ଯେତେ ଚେଷ୍ଟା କଲେ ବି ଯଦି ଜଗନ୍ନାଥଙ୍କର ଡୋରି ନ ଲାଗିଛି ସେଇ ପଡିଶା ଘର ଛାତ ଉପରେ ଥିଲେ ବି ଜଗନ୍ନାଥଙ୍କୁ ଦେଖିପାରିବନି
2: ସେଇଟା ଠିକ କଥା ଡୋରି ଲାଗିଛି ମାନେ ଯୋଉଠି ଥିଲେ ବି ଯାଇ ପହଞ୍ଚିବ ଆକ୍ଚୁଆଲି କିନ୍ତୁ ଜଗନ୍ନାଥଙ୍କର ଗୋଟେ ବହୁତ ବଡ ମହିମା ମୁଁ 2 ବର୍ଷ ତଳେ ଯାଇଥିଲି ରଥଯାତ୍ରାକୁ ରାତିବେଳା ଯାଇଥିଲି ବୁଲିବାକୁ ଦୋକାନ ବନ୍ଦ କରି ଗଲା ବେଳକୁ ମୁଁ ବଳଭଦ୍ର ରଥ ପାଖେ ଭୋଗ କଲି ପର୍ସ ଆଗରେ ପୁରେଇଲି ତାପରେ ସୁଦ୍ରାଙ୍ଗ ରଥର ଭୋଗ କରିକି ପର୍ସ କିନ୍ତୁ ଜଗନ୍ନାଥଙ୍କ ରଥ ପାଖେ ଭୋଗ କରି ପର୍ସ ପଛ ପ୍ୟାକେଟ୍ରେ ପୁରେଇଲି କିନ୍ତୁ ଯେତେବେଳେ ଭାଇନା ବିଦା କି ମାଗନ୍ତି ମୋ ପର୍ସ ନାହିଁ ପର୍ସ ଯେତେବେଳେ ନାହିଁ ମୁଁ ସେଠୁ ବହୁତ ମନ ଦୁଃଖ ହେଲା ମୋ ଉପର ପ୍ୟାକେଟ୍ ଗାଡିରେ ତେଲ ଫୁଲ୍ ଥିଲା ମୋ ସାଙ୍ଗସାଥି ଯାଇଥିଲେ ଜଣେ ମନ ଦୁଃଖ ବହୁତ ହେଲା ମୋ ତାପରେ ସବୁ ଯାକ ଡିଏଲ ଆଧାର କାର୍ଡ ସବୁ ଅରିଜିନାଲ ଥିଲା ପ୍ରଭୁ ମୁଁ ସେଠି ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିକି ଆସିଥିଲି ଯେ ପ୍ରଭୁ ମୋର ଯଦି ପର୍ସ ପଇସା ପଛେ ଯାଉ କିନ୍ତୁ ପର୍ସ ମିଳିଯାଉ ମୋ ଡକ୍ୟୁମେଣ୍ଟ ମିଳିଯାଉ ମୋ କାହିଁ କିଛି ଡିଏଲ ର କୌଣସି ଜେରକ୍ସ ବି ମୋ ପାଖେ ନଥିଲା ତେଣୁକରି ସେଇଠି ଜଗନ୍ନାଥଙ୍କୁ ମୁଣ୍ଡିଆ ମାରିକି ଆସିଲି ପ୍ରଭୁ ଆସିଲେ ଭୋଗ କରିବି ତାପରେ ଆସି ଆମ ଗାଁ ଜନାର୍ଦ୍ଦନକୁ ମୁଣ୍ଡିଆ ମାରିଥିଲା ମୋର ବିଶ୍ୱାସ ଥିଲା ମିଳିଯିବ ବୋଲି ଏମିତି ଘରେ ବି ମୁଁ କାହାକୁ କହିଲି ନାହିଁ ସଦାକାଳି ହବ ବୋଲି ତାପରେ 5-7 ଦିନ ପରେ ବସିଛି ଆମ ବୋଉ ଗୋଟେ ବଡ ପୋଷ୍ଟାଲ ଆସିଥିଲା ଗୋଟେ ବଡ ଫାର୍ମଟେ ଆଣି ଦେଲା କହିଲା ଏ ପୋଷ୍ଟାଲ କଣ ଦେଇକି ଯାଇଛନ୍ତି ମୁଁ ଖୋଲିଲା ବେଳକୁ ତା ଭିତରେ ମୋର ସବୁଯାକ ଅରିଜିନାଲ ଡକ୍ୟୁମେଣ୍ଟ ପଇଛି
0: ବହୁତ ବଢିଆ ଚମତ୍କାର କଥା
2: ଡକ୍ୟୁମେଣ୍ଟ ପଇଛି ଡକ୍ୟୁମେଣ୍ଟ ଯେତେବେଳେ ପଶିଛି ତା ଦେହରେ ଗୋଟେ ଦାଣ୍ଡ ମୁକୁନ୍ଦ ପୁରୀ ପିପିଲିର ଦାଣ୍ଡ ମୁକୁନ୍ଦପୁର ର ପିଲାଟି ପାଇଛି ସେ ତା ନମ୍ବର ଦେଇଛି ମୁଁ ସାଙ୍ଗେ ସାଙ୍ଗେ ତା ନମ୍ବର କୁ ଫୋନ କଲି ଫୋନ କଲା ବେଳେ କହିଲା ଭାଇ ଆମେ 2 ଜଣ ପିଲା ସକାଳୁ ସକାଳୁ ଚାହା ପିଉଥିଲୁ ଗୋଟେ ପର୍ସ କାଦୁଅ ହେଇଛି ପର୍ସ ଉପରେ ଜଣେ ଗୋଡ଼ ପକେଇ ପଳେଇଲା ବେଳକୁ ପର୍ସ ଟା ଦେଖାଲେ ଆମେ ଯେ ଧୋଇଲୁ ଦେଖିଲା ବେଳକୁ ଆପଣ ମୋବାଇଲ ନମ୍ବର ନାହିଁ ଡକ୍ୟୁମେଣ୍ଟ ସେମ୍ ସେଇ ଆଡ୍ରେସ ରେ ପଠେଇଥିଲେ ଆପଣ ଟିକେ ଲେଟ୍ ହେଲା ପାଇବା ତାପର ଠାରୁ ବହୁତ କଥା ହେଲି ମୁଁ କହିଲି ପର୍ସଟା ପୋଷ୍ଟାଲ ପଠେଇବା ସମ୍ଭବ ହେଲାନି ପର୍ସ ଟା ମୋ ପାଖେ ଅଛି ଆମ ଗାଁ ଏପଟର ଗୋଟେ କାକଟପୁର ଲାଇନ ଚୈତକ ବସ୍ ଯାଏ ପୁରୀ ମୁଁ କହିଲି ସେ ବସ୍ ମୋର ତ ସମସ୍ତଙ୍କ ସାଙ୍ଗେ ସମ୍ପର୍କ ଭଲ ନା ସେ ବସ୍ ରେ ପଠେଇଥିଲେ ମୋ ଦୋକାନ ଠେଇ ମୋ ପର୍ସ ପାଇଗଲି ସବୁ ଡକ୍ୟୁମେଣ୍ଟ ପାଇଲା ସେ ଭାଇଙ୍କି ମୁଁ କେବେ ବି ଭୁଲି ପାରିବିନି ମୁଁ ବି ତାଙ୍କ ସାଙ୍ଗେ କଥା ହୁଏ ପ୍ରକୃତରେ ଜଗନ୍ନାଥ ଆଉ ପ୍ରକୃତରେ ଜନାର୍ଦ୍ଦନ ମୋ ପାଇଁ ସବୁବେଳ ପାଇଁ ଅଛି
0: ଆଉ ଏତେ ବଢିଆ କଥା ଶୁଣିକିରି ମନ ଖୁସି ହେଇଗଲା ଯାହା ହଉ ଏମିତି ଗୋଟେ ବହୁ ଦରକାରୀ ଜିନିଷଟି ହଜି ଯାଇକି ପୁଣି ଥରେ ମିଳିଗଲା
2: ଏବେ ବି ସେ ପର୍ସ କୁ ମୁଁ ଲକି ପର୍ସ ଏବେ ବି ସେ ପର୍ସ କୁ ମୁଁ ୟୁଜ କରେ
1: ବଢିଆ ସମୟରେ ଆପଣ ବଢିଆ କଥା କହିଲେ ଆପଣ ଠାକୁରଙ୍କ ଦୟାରୁ ସପରିବାରେ ଭଲରେ ଥାନ୍ତୁ କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ
2: ଯେହେତୁ ଆଗକୁ ସେଇ ରଥଯାତ୍ରା ଆସୁଛି ଆପଣଙ୍କ ଦି ଅପାଙ୍କର ଚଏସ ରେ ପ୍ରଭୁ ସେଇ ଜଗନ୍ନାଥ ଜଗନ୍ନାଥଙ୍କ ଉପରେ ବହୁତ ଭଲ ଭଜନ ଦେବେ ଆଉ ଗୋଟେ କଥା ଆମ ଗାଁ ପ୍ରଭୁ ଜନାର୍ଦ୍ଦନଙ୍କ ମନ୍ଦିରରେ ବି ଜଗନ୍ନାଥ ବଳଭଦ୍ର ଦେବୀ ସୁଭଦ୍ରା ବି ଅଛି
1: ଠିକ ଅଛି ଶୁଣି ଦଉଛୁ ଆପଣଙ୍କୁ ଏଇ ସୁନ୍ଦର ଗୀତଟି
2: ପ୍ରଭୁ ଜଗତର ନାଥ ଜଗନ୍ନାଥ ପ୍ରଭୁ ଜନାର୍ଦ୍ଦନ ସମସ୍ତେ ଭଲରେ ରହିଲେ ନମସ୍କାର
1: ନମସ୍କାର ଧନ୍ୟବାଦ।

0: ଆମ ଆଦରର ଶ୍ରୋତା ଭଉଣୀ ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରାବେସ୍ କେନ୍ଦ୍ରାପଡ଼ାରୁ ଲେଖନ୍ତି,
1: ଦୁଇ ଅପାଙ୍କର ମଧୁର ବାଣୀ ମନକୁ କିଣନ୍ତି ଭାଷାରେ ପୁଣି,
0: ସଚେତନ ଧର୍ମୀ କଥା କହନ୍ତି, କଳୁଷ କାଳିମା ଦୂରେଇ ଦିଅନ୍ତି,
1: କାର୍ଯ୍ୟକ୍ରମ ହୁଏ ଭାରି ମଧୁର, ଦୁଇ ଅପାଙ୍କର ମଧୁର ସୁର,
0: ମନ ଦୁଃଖ ଥିଲେ ଭରନ୍ତି ହସ, ଭାଷା ଯାଦୁ କରି ଭରେ ପିଉଷ।
1: କାର୍ଯ୍ୟକ୍ରମରେ ସବୁ ଶ୍ରୋତା ଭାଇ ଭଉଣୀଙ୍କର କବିତା ମନକୁ ଛୁଇଁ ପାରିଥିଲା, ମା ଉପରେ କବିତା ଗୁଡ଼ିକ ଭଲ ଲାଗିଥିଲା। ଶ୍ରୋତା ଭାଇ ଭଉଣୀଙ୍କର ମତାମତ ଚିଠିର ଉପସ୍ଥାପନ ସାଙ୍ଗକୁ ପଦେ ପଦେ ଗୀତ ବେଶ ଖାପ ଖୁଆଇ ଦିଆଯାଇଥିଲା।
0: ଦୁଇ ଅପାଙ୍କର ମୁଖ ନିସୃତ କବିତା ମଧ୍ୟ ଭଲ ଲାଗିଥିଲା। ଶ୍ରୋତାଙ୍କର କବିତା ସାଙ୍ଗକୁ ଗୀତ ମନରେ ଆନନ୍ଦ ଭରିଥିଲା।
1: ମୋ ପସନ୍ଦର ମୋ ଉଡ଼ମଣି, ଦୁଇ ଅପାଙ୍କର ମଧୁର ପାଣି,
0: ଭାରି ଭଲ ଲାଗେ ବାର୍ତ୍ତାଳାପ, ଶ୍ରୋତାମାନଙ୍କର ହରନ୍ତି ଚିତ,
1: କେତେ ଭଲ ଲାଗେ ତାଙ୍କରି କଥା,
0: ସଚେତନ ପାଇଁ ଦିଅନ୍ତି ବାର୍ତ୍ତା। ଆମ ଆଦରର ଶ୍ରୋତା ଅବିନାଶ ଦାସ ଅନ୍ତର୍ଗଡ଼ ଶ୍ରୀ ବଳଦେବଜୀ କେନ୍ଦ୍ରାପଡ଼ାରୁ ଲେଖନ୍ତି,
1: କାର୍ଯ୍ୟକ୍ରମ ଅତୀବ ମନଛୁଆଁ ଓ ଉପଭୋଗ୍ୟ ଥିଲା। ପ୍ରାରମ୍ଭରେ ଶିହରଣ ସୃଷ୍ଟିକାରୀ ପାରମ୍ପରିକ ରଜଗୀତର ପ୍ରସାରଣ, ରଜ ସମ୍ବନ୍ଧିତ କବିତା ଆବୃତ୍ତି ଓ ଫୋନ୍ ମାଧ୍ୟମରେ ବାର୍ତ୍ତାଳାପ ମନମୁଗ୍ଧକର ଥିଲା।
0: ଚିର ପରିଚିତ ଗୋବିନ୍ଦ ଭାଇ ମହୋଦୟ ଓ ସ୍ୱର୍ଣ୍ଣଲତା ଭଉଣୀ ମହୋଦୟଙ୍କର ରଜ ଉପଲକ୍ଷେ କବିତା ଏକ୍ସଲେଣ୍ଟ ଥିଲା।

0: ଅଛନ୍ତି।
1: କାର୍ଯ୍ୟକ୍ରମ ଅତୀବ ଉପଭୋଗ୍ୟ ଥିଲା। ପ୍ରାରମ୍ଭରେ ରଜ ସଙ୍ଗୀତର ମୂର୍ଚ୍ଛନା ମନ ପ୍ରାଣକୁ ପୁଲକିତ କଲା।
0: ରଜ ସମ୍ବନ୍ଧିତ କବିତା ଗୁଡିକ ଚମତ୍କାର ଥିଲା। ଟେଲିଫୋନ ମାଧ୍ୟମରେ ବାର୍ତ୍ତାଳାପ ଗୁଡିକ ମଧ୍ୟ ଶ୍ରୁତି ମଧୁର ଥିଲା।
1: ନୋ ଟବାକୋ ଡେ ଉପଲକ୍ଷେ ମା ଦୁଇ ଜଣଙ୍କର ଉପଦେଶାତ୍ମକ ବାର୍ତ୍ତା ପାଇଁ ଅଶେଷ କୃତଜ୍ଞତା ଜଣାଉଛି।
0: ଶ୍ରୋତାମାନଙ୍କର ମତାମତ ଓ ଶୁଭକାମନା ଭରା ପତ୍ର ପଠନ ବହୁତ ଆନନ୍ଦଦାୟୀ ହେଲା।
1: ମୌସୁମୀ ଦେବୀଙ୍କ ପରସ ଲାଗିଛି, ମୃଦୁ ବୃଷ୍ଟିପାତ ହୋଇଛି,
0: ନିଷ୍ଠୁର ଗ୍ରୀଷ୍ମର ଅଗ୍ନିବର୍ଷିତାପ ଅନେକ ଲାଘବ ହୋଇଛି।
1: ମୋ ପସନ୍ଦ ଡଙ୍ଗା ଚାଲିଛି,
0: ମହାନଦୀ ବକ୍ଷେ ଭାସି ଭାସି ଆସି ଗଡ଼ଗଡ଼ିଆରେ ଲାଗିଛି।

0: ଆମ ଆଦରର ଶ୍ରୋତା ନରେନ୍ଦ୍ର ମହାକୁଡ ବାସୁଦେବପୁର ଭଦ୍ରକରୁ ଲେଖନ୍ତି, ଋତୁଚକ୍ରର ଆବର୍ତ୍ତନରେ ଗୋଟିଏ ପରେ ଗୋଟିଏ ଋତୁ ଧରା ପୃଷ୍ଠରେ ଅବତୀର୍ଣ୍ଣ ହୋଇ ନିଜର ଲୀଳାଖେଳା କରି ବିଦାୟ ନିଅନ୍ତି, କିନ୍ତୁ ଏବେ ଦେଖିବାକୁ ଗଲେ କେତୋଟି ଋତୁକୁ ଆଉ ଅନୁଭବ କରିହେଉ ନାହିଁ। ଶୀତର ପ୍ରଭାବ କମିଯାଉଥିବା ବେଳେ ବସନ୍ତର ମାଦକତା ନାହିଁ କହିଲେ ଚଳେ। ଅନେକ ସମୟରେ ଡହ ଡହ ତାତିରେ ମଣିଷ ସନ୍ତୁଳି ହେଉଥିବା ବେଳେ ଅଦିନିଆ ବର୍ଷାରେ ଦୁଃଖଦ ପରିସ୍ଥିତିର ସାମ୍ନା କରୁଛି।
1: ଏ ପରିସ୍ଥିତିରୁ ମୁକୁଳିବାକୁ ହେଲେ ପ୍ରତ୍ୟେକ ମଣିଷକୁ ପ୍ରକୃତି ଓ ପରିବେଶକୁ ଭଲ ପାଇବାକୁ ହେବ, ସବୁଜ ସୁନ୍ଦର ଧରଣୀ ସୃଜିବାକୁ ହେବ,
0: ପ୍ରଚୁର ପରିମାଣରେ ବୃକ୍ଷରୋପଣ କରିବାକୁ ହେବ, ଯଦ୍ୱାରା ନିଜେ ସୁରକ୍ଷିତ ରହିବା ସଙ୍ଗେ ସଙ୍ଗେ ଜୀବଜନ୍ତୁ ମଧ୍ୟ ସୁରକ୍ଷିତ ରହିବେ।
1: ପ୍ରିୟ ଶ୍ରୋତାବନ୍ଧୁ, ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ ଲେଖନ୍ତି,
0: ଦୁଇ ଅପାଙ୍କର ଉଚ୍ଚକୋଟୀର ଉପସ୍ଥାପନା ଏବଂ ମନ୍ତ୍ରମୁଗ୍ଧ କବିତା ସହିତ ଶ୍ରୋତାଙ୍କର ଆଳାପ ବିମୋହିତ କରିଥିଲା କାର୍ଯ୍ୟକ୍ରମକୁ।
1: ସତରେ ଦୁଇ ଅପାଙ୍କର ଉପସ୍ଥାପନାର ତୁଳନା ନାହିଁ କି କଳନା ନାହିଁ।

0: ଆମ ପ୍ରିୟ ଶ୍ରୋତା କବିରାଜ ପରିଡ଼ା, ଷ୍ଟାରିନା ପ୍ରିୟଦର୍ଶିନୀ, ସୂର୍ଯ୍ୟକୁମାର ବାବୁନି, ସିଲୁ, ଲତାହରଣ କାକଟପୁର ପୁରୀରେ ଲେଖନ୍ତି। ତୋୟ ଭଗିନୀମାନଙ୍କର ସୁନ୍ଦର ଉପସ୍ଥାପନା ଶୈଳୀ ପାଇଁ ଏବଂ ମୋ ପସନ୍ଦକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବାର ଆପ୍ରାଣ ଉଦ୍ୟମ ପାଇଁ ଏବଂ ମନ ହୃଦୟରେ ଅହେତୁକ ଆଶା ସଞ୍ଚାର ପାଇଁ ସପରିବାର ଆମେ ଜଣାଉଛୁ ଅନେକ ଶୁଭେଚ୍ଛା ଆଉ ଶୁଭକାମନା।
1: ଆଶା ଏବଂ ବିଶ୍ୱାସ ଭାଗ୍ୟ ବିଧାତା ଆପଣମାନଙ୍କୁ ସର୍ବଦା ସୁଖ ଓ ଶାନ୍ତି ରୂପକ ପରିବେଶରେ ରଖିଥାଏ।

0: ଆଦରର ଶ୍ରୋତା ଭଉଣୀ, ଇନ୍ଦୁମତୀ ବାରିକ ଶ୍ୟାମପୁର ଧାମନଗର ଭଦ୍ରକରୁ ଲେଖନ୍ତି।
1: ସତି ମୋ ପସନ୍ଦ, ତୁମେ ଖାଲି ମୋର ପସନ୍ଦ ନୁହେଁ, ତୁମେ ଆମ ସଭିଙ୍କର ପସନ୍ଦ।
0: ତୁମେ ଆମ ସଭିଙ୍କ ପାଇଁ ଅମୂଲ୍ୟ ରତ୍ନଟିଏ। ତୁମର କୈବଦ ସଙ୍ଗୀତ ଭରା ସୁମଧୁର ବାଣୀ ଶୁଣିବା ପାଇଁ ନିଷ୍ଠା ଏକଗ୍ରତାରେ ଚାହିଁ ବସିଥାନ୍ତି ଗୋଟିଏ ସପ୍ତାହ ଯାଏ।
1: ତୁମେ ଆମ ସୁଖ ଦୁଃଖର ସାଥି, ଯିଏ ଯେତେ ଦୁଃଖରେ ଥିଲେ ବି ତୁମର ସ୍ନେହବଳେ ମିଠା କଥାପଦେ ଶୁଣିଦେଲେ ତା ଦୁଃଖ।

ଦୂରେଇ ଯାଏ। ତୁମକୁ ସାଥିରେ ଆଣି ଯୋଉ ଅପା ଦୁଇ ଜଣ ଆମକୁ ଉପହାର ଦେଇଛନ୍ତି, ସେଇ ଅପା ଦୁଇ ଜଣଙ୍କ ଉପରେ କାହାର ନଜର ନ ଲାଗୁ। ତୁମେ ଯେତେ ପୁରୁଣା ହେଉଛ ସେତେ ନୂଆ ନୂଆ ଲାଗୁଛ। ତୁମକୁ ସରସ ସୁନ୍ଦର ଭାବରେ ଗଢି ତୋଳିଛନ୍ତି ସେହି ଅପା ଦୁଇ ଜଣ। ସେହି ଅପା ଦୁଇ ଜଣଙ୍କ ପାଖରେ ଆମେ ଚିର ଋଣୀ।

0: ସପ୍ତାହରେ ଥରେ ଯେବେ ତୁମେ ଆସିଯାଅ ସାଥୀ, ମନ ହୁଏ ବନ୍ଧୁ କାଟିବାକୁ ତୁମ ସହ କେତେ ଦିନ କେତେ ପୁଣି ରାତି।
1: ହାତ ଲେଖା ଚିଠି ତୁମ ସତରେ ଲାଗେ ଭାରି ନିଆରା, କବିତାରେ ରହିଥାଏ ପ୍ରୀତି ଭରା ଭରା।
0: ତୁମ ପସନ୍ଦର ଗୀତ ତୁମେ କହିଯାଅ ସିନା, ସମସ୍ତଙ୍କୁ ଭଲ ଲାଗେ ଭାରି ମନଜିଣା।
1: ଏକଥା କି ବୁଝେ ସେହି ଅବୁଝା ସମୟ, ହେଇପରା ଦେଲାଣି ଇସାରା, ଖେଳ ସରିଗଲା ତୁମ, ଏବେ ଯାଅ ଯାଅ।

0: ହେଲେ ବନ୍ଧୁ ଭୁଲିବେନି ଫୋନ କରିବାର ସେଇ ବେଳ ଆଉ ବାର ଦିନ ବାରଟାରୁ ଗୋଟାଏ ପ୍ରତି ଶୁକ୍ରବାର
1: 0671230-3149
0: 0671230-3149
1: ଏଇଟି ଆମର ଫୋନ ନମ୍ବର
0: ମନରେ ଦୁଃଖ ଆଣିବାନି ବନ୍ଧୁ ଆସିଥିଲେ ଫେରିବାକୁ ହବ ଇଏ ପରା ସୃଷ୍ଟିର ବିଚାର

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ନାଟକ ଧ୍ରୁବ ସ୍ୱାମିନୀ, ମୂଳ ହିନ୍ଦୀ ମଞ୍ଚ ନାଟକ ଜୟଶଙ୍କର ପ୍ରସାଦ, ବେତାର ନାଟ୍ୟ ରୂପାନ୍ତର ସୁଦର୍ଶନ କୁମାର, ଓଡ଼ିଆ ଅନୁବାଦ ଡକ୍ଟର ରଘୁନାଥ ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ।

0: ମୋ ସମ୍ମୁଖରେ ନିଜ ପ୍ରଭୁତ୍ୱର ସ୍ୱରୂପ ଧାରଣ କରିଥିବା ଏହି ଉନ୍ମୁକ୍ତ ଶିଖରର ପାଦଦେଶକୁ ବୃକ୍ଷରାଜି ଆଉ ଏ କୋମଳ ନିରୀହ ଲତାମାନେ ଫେରିଆସିବାଟା ସ୍ୱାଭାବିକ ନା? ମନ୍ଦାକିନି ଆସିଲାନି, କହୁନୁ କ'ଣ ପାଇଁ? ଦାସୀ, ତୁ ଏହି ପର୍ବତମାଳା ଭଳି ମୌନ ରହିବାର ଅଭିନୟ କରନା, କହ ହେ ମୋର ଭାଗ୍ୟ ବିଧାତା, ଏହା କିଭଳି ଇନ୍ଦ୍ରଜାଲ? ସେଦିନ ପୂର୍ଣ୍ଣାହୁତି ଦେଲା ପରେ ରାଜପୁରୋହିତ ମୋତେ ଯେଉଁ ଆଶୀର୍ବାଦ ଦେଇଥିଲେ ତାହା କ'ଣ ଅଭିଶାପ ଥିଲା? ଏହି ରାଜକୀୟ ଅନ୍ତଃପୁର ଭିତରେ ସମସ୍ତେ ଯେମିତି କିଛି ଗୋଟିଏ ରହସ୍ୟ ଲୁଚାଇ ରଖି ଚାଲିଛନ୍ତି, କହୁଛନ୍ତି ପୁଣି ମୌନ ହେଇଯାଉଛନ୍ତି, ତାହେଲେ ଦାସୀ ତୁ ବି କ'ଣ ମୁକ, କିଛି କହିପାରିବୁନି, ମୋ କଥାର ଉତ୍ତର ବି ଦେବୁନି, ସେଇଥିପାଇଁ କ'ଣ ତୁ ମୋ ସେବାରେ ନିଯୁକ୍ତ ହେଇଛୁ? ନା, ଏହାକୁ ସହ୍ୟ କରିହଉନି, ଏ ରାଜବଂଶରେ କ'ଣ ଜଣେ ହେଲେ ପୂର୍ଣ୍ଣ ମାନବ ଗୁଣ ସମ୍ପନ୍ନ ଲୋକ ଦେଖିବାକୁ ମିଳିବନି?
1: ଦେବୀ, ପ୍ରତ୍ୟେକ ସ୍ଥାନ ସମୟ କହିବା ଯୋଗ୍ୟ ହୋଇନଥାଏ।
0: ଆରେ, ତୁ କଥା ବି କହୁଛୁ,
1: ବେଳେବେଳେ ମୌନ ରହିଯିବାଟା ମନ୍ଦ ନୁହେଁ। ମୋତେ ଆପଣ ନିଜର ଦାସୀ ବୋଲି ଭାବନ୍ତୁ, ଅବରୋଧରେ ଥାଇ ମୋ ମୁକ ପାଲଟି ଯାଇଛି, କେବଳ ସନ୍ଦେହରୁ ରକ୍ଷା ପାଇବା ପାଇଁ ମୋତେ ଏପରି କରିବାକୁ ପଡ଼ୁଛି। ଦେବୀ,
0: ଏପରି ଆଚରଣ କ'ଣ ପାଇଁ?
1: ଜଣେ ପୀଡ଼ିତର ପ୍ରାର୍ଥନା ଶୁଣାଇବା ପାଇଁ କୁମାର ଚନ୍ଦ୍ରଗୁପ୍ତଙ୍କୁ ଆପଣ ଭୁଲିଯାଇ ନଥିବେ ନିଶ୍ଚୟ।
0: ସେହି ନା ଯିଏ ମୋତେ ବନ୍ଦିନୀ କରିବା ପାଇଁ ଯାଇଥିଲେ?
1: ଆପଣ ଏପରି କ'ଣ କହୁଛନ୍ତି? ତାଙ୍କୁ ତ ନିଜର ଭବିଷ୍ୟ ବିଷୟରେ ବି ଜଣା ନାହିଁ, ପ୍ରତ୍ୟେକଟି ମୁହୂର୍ତ୍ତ ତାଙ୍କ ଜୀବନ ପ୍ରତି ସନ୍ଦେହ ସୃଷ୍ଟି କରୁଛି। ସେ ପଚାରିଛନ୍ତି ମୋର ଅପରାଧ କ'ଣ।
0: ମୁଁ ବା କ'ଣ କରିପାରିବି, ମୁଁ ତ ନିଜ ଜୀବନର ମୂଲ୍ୟ ବି ବୁଝିପାରୁନି। ମୋ ପ୍ରତି ରାଜା ରାମଗୁପ୍ତଙ୍କର କେତେ ଅନୁଗ୍ରହ ଅଛି ସେଇଟା ମଧ୍ୟ ମୁଁ ଆଜି ପର୍ଯ୍ୟନ୍ତ ଜାଣିପାରିଲିନି। ତାଙ୍କ ମୁହଁରୁ କେବେ ମଧୁର ବଚନପତି ଶୁଣିପାରିଲିନି। ବିଳାସିନୀମାନଙ୍କ ସହିତ ମଦିରାରେ ଉନ୍ମତ୍ତ ରାଜାଙ୍କୁ ନିଜ ଆନନ୍ଦରୁ କ'ଣ ଅବକାଶ ମିଳେ?
1: ତାହେଲେ ତ କୁମାର ଚନ୍ଦ୍ରଗୁପ୍ତଙ୍କ ଜୀବନକୁ କେବଳ ଅଦୃଷ୍ଟ ହିଁ ସାହାଯ୍ୟ କରିବ। ସେ ତ ନିଜ ପିତୃଦତ୍ତ ସତ୍ତ୍ୱ ଆଉ ରାଜ୍ୟର ଅଧିକାର ପର୍ଯ୍ୟନ୍ତ ସବୁ ଛାଡ଼ି ଦେଇଛନ୍ତି, ଆଉ ତା ସହିତ ନିଜର ଗୋଟିଏ ଅମୂଲ୍ୟ ନିଧିକୁ ମଧ୍ୟ।
0: ନିଜର ଅମୂଲ୍ୟ ନିଧି, ସେଇଟା ପୁଣି କ'ଣ ମନ୍ଦାକିନି?
1: ଦେବୀ, ସେ କଥା ଅତି ଗୋପନୀୟ।
0: ତାହେଲେ ଥାଉ, ଲୁଚାଚରା କଥା ଦ୍ୱାରା ମୁଁ ଖୁବ୍ ଭୟଭୀତ ହୋଇଯାଉଛି। ତାଙ୍କୁ ମୁଁ ଦେଖିଥିଲି, ସେ ପୂର୍ବ ଦିଗର ବାଳ ସୂର୍ଯ୍ୟ ପରି ଜ୍ୟୋତିହୀନ। ଆହ, ରାଜଚକ୍ର ସମସ୍ତଙ୍କୁ ମନ୍ଥନ କରୁଛି, ଆମ ଭଳି ନିଃସହାୟ ଆଉ ଦୁର୍ବଳମାନଙ୍କୁ ବି ମନ୍ଥନ କରୁ।
1: ଦେଖନ୍ତୁ ଦେବୀ, ଝରଣା ପାଖରେ ସେ ଲତାଟି ଯିଏ ପାହାଡ଼ ଉପରକୁ ମାଡ଼ିଯାଇଛି, ତାର ଛୋଟ ଛୋଟ ପତ୍ରଗୁଡ଼ିକ ନିରୀକ୍ଷଣ କରି ଦେଖିଲେ ଆପଣ ଜାଣିପାରିବେ ଯେ ସେଗୁଡ଼ିକ ଖୁବ୍ ଚିକ୍କଣ। ଜୀବନର କ୍ଷମତା ବଢ଼ିଗଲେ ସେହି ଚିକ୍କଣତ୍ୱ ଅନ୍ୟକୁ ଓଟାରି ତଳେ ପକାଇ ପାରିଥାନ୍ତା। ଏବେ କିନ୍ତୁ ସେ ଅନ୍ୟମାନଙ୍କର ଉପରକୁ ଚଢ଼ିବା ପାଇଁ ଅବଲମ୍ବନ ହୋଇଯାଇଛି।
0: ଓହ, ମନୁଷ୍ୟ ହୃଦୟରୁ ଦେବତାକୁ ତଡ଼ିଦେଇ ରାକ୍ଷସ କୋଉଠୁ ଆସି ପଶିଯାଏ? କୁମାର ଚନ୍ଦ୍ରଗୁପ୍ତଙ୍କର ସରଳ, ସୁନ୍ଦର

0: ଆଉ ସ୍ନିଗ୍ଧ ମୂର୍ତ୍ତିକୁ ଦେଖି ଯିଏ କେହି ମଧ୍ୟ ପ୍ରେମ ଭାବରେ ପୁଲକ ଅନୁଭବ କରିପାରିବ। କିନ୍ତୁ କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି, ରାମଗୁପ୍ତ ତାଙ୍କରି ଭାଇ ହେଇ
1: କୁମାର ଏତିକିରେ ସନ୍ତୋଷ ଲାଭ କରିବେ ଯେ କେହି ତାଙ୍କୁ ବିଶ୍ୱାସ କରି ସ୍ମରଣ ତ କରୁଛି। ଅଭ୍ୟୁଦୟ କଥା ପାଇଁ ଚିନ୍ତା କ'ଣ, ନିଜର ବାହୁବଳ ଓ ଭାଗ୍ୟ ଉପରେ ତାଙ୍କର ଅଟଳ ବିଶ୍ୱାସ ରହିଛି।
0: କିନ୍ତୁ ସେ ଏପରି କୌଣସି ସାହସିକ କାମ କରିବା ଉଚିତ ନୁହେଁ ଯାହାଦ୍ୱାରା ତାଙ୍କ ପରିସ୍ଥିତି ଅଧିକ ଭୟାନକ ହୋଇଯିବ। ଆଚ୍ଛା, ତୁ ଯା ମନ୍ଦାକିନୀ, ଆଉ ନିଜର ମୌନ ସଙ୍କେତ ଦ୍ୱାରା କୌଣସି ଦାସୀକୁ ଏଠି ପଠାଇଦେ। ମୁଁ ଏବେ ଏଠାରେ ବସି ରହିବାକୁ ଇଚ୍ଛା କରୁଛି।
1: ଆସୁଛି ତେବେ ଦେବୀ, ପ୍ରଣାମ।

0: ଦେବୀ, ସନ୍ଧ୍ୟାକାଳ ଉପଗତ, କଣ ଭିତରକୁ ଯିବା ପାଇଁ ଇଚ୍ଛା କରୁନାହାନ୍ତି?
1: ଯିବି ନାହିଁ କାହିଁକି ଦାସୀ, ଚାଲ।
2: ମହାଦେବୀ କେଉଁଠାରେ? ଆରେ ତାଙ୍କୁ ଡାକିବାକୁ କିଏ ଯାଇଛି?
1: ଦାସୀ, ବାହାରେ କିଏ ପାଟି କରୁଛି?
3: ନାହିଁ, ମୁଁ ଜାଣିବାକୁ ଚାହୁଁଥିଲି ଭଟ୍ଟାରକ ଇଆଡ଼େ ଆସିଛନ୍ତି କି।
1: ମୋ ଅଞ୍ଚଳରେ ତ ଲୁଚି ନାହାନ୍ତି, ଯାଇ ଖୋଜ କୋଉ କୁଞ୍ଜାରେ କାଳେ।
3: ମହାଦେବୀ କ୍ଷମା କରିବେ, ଯୁଦ୍ଧ ସମ୍ବନ୍ଧୀୟ ଗୋଟିଏ ଜରୁରୀ ସମ୍ବାଦ ଦେବା ପାଇଁ ମହାରାଜାଙ୍କୁ ଖୋଜି ଖୋଜି ମୁଁ ଏପଟକୁ ଚାଲି ଆସିଛି, ଯାଏ ଦେଖେ ତାଙ୍କୁ। ମହାରାଜାଙ୍କର ଜୟ ହେଉ।
4: କି ସମ୍ବାଦ ପ୍ରତିହାରି?
3: ଆପଣଙ୍କୁ ଗୋଟିଏ ଚିନ୍ତାଜନକ ସମାଚାର ଦେବା ପାଇଁ ଅମାତ୍ୟ ମୋତେ ପଠାଇଛନ୍ତି।
4: ଦେଖୁଛି ଦେଖୁଛି, ଚିନ୍ତା କରି କରି ମୁଁ ଶେଷକୁ ମରିଯିବି, କୁହ କଣ କହିବ।
3: ରାଜାଧିରାଜ, ଶକମାନେ କୌଣସି ପର୍ବତ ରାସ୍ତାରେ ଓହ୍ଲାଇ ଆସି ସବୁ ଗିରିପଥ ବନ୍ଦ କରିଦେଇଛନ୍ତି। ରାଜପଥ ସହିତ ଆମ ଶିବିରର ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଛି, ଶକମାନେ ଦୁଇପଟରୁ ଘେରି ଯାଇଛନ୍ତି, ଅମାତ୍ୟ ଯୁଦ୍ଧ ପରିଷଦରେ ଆପଣଙ୍କୁ ପ୍ରତୀକ୍ଷା କରୁଛନ୍ତି।
4: ଯୁଦ୍ଧ ତ ମୋ ହୃଦୟ ଭିତରେ ବି ଚାଲିଛି, ଦେଖୁନୁ ମୁଁ ଏ ଦେଶର ରାଜାଧିରାଜ ହୋଇ ସୁଦ୍ଧା ଜଗତର ଅନୁପମ ସୁନ୍ଦରୀ ମୋତେ ସ୍ନେହ କରୁନି।
3: ମହାରାଜ, ଶକ ରାଜାଙ୍କର ସନ୍ଦେଶ ନେଇ ଜଣେ ଦୂତ ମଧ୍ୟ ଆସିଛି।
4: ଆହ, କିନ୍ତୁ ଧ୍ରୁବଦେବୀ, ତା ମନରେ ବି ଦୁଃଖ ଅଛି। ଯେଉଁ ସ୍ତ୍ରୀ ଜଣକ ଶାସନ ରହି ସୁଦ୍ଧା ଅନ୍ୟ ପୁରୁଷକୁ ପ୍ରେମ କରେ, ତାହା ଭିତରେ ଗୋଟିଏ ଗଭୀର ଓ ବ୍ୟାପକ ରସ ଆନ୍ଦୋଳିତ ହେଉଥିବ। କେବଳ ସେତିକି ନୁହେଁ, ଯିଏ ଚନ୍ଦ୍ରଗୁପ୍ତ ସହିତ ପ୍ରେମ କରିବ ସେ ସ୍ତ୍ରୀ ଯେ କୌଣସି ମୁହୂର୍ତ୍ତରେ ଆଘାତ ନ କରିବ, କି ଜାଣେ କେତେ କୁଚକ୍ର ଯେ ଘୂର୍ଣ୍ଣାୟମାନ ହେବେ, ଭିତରେ ଭିତରେ କିଛି ଜଣାପଡ଼େ ନାହିଁ। କଣ ଶୁଣିଲୁ ତ ମନ୍ଦାକିନୀ? ଧ୍ରୁବ ସ୍ୱାମିନୀଙ୍କୁ କହିଦେବୁ ଯେ ସେ ମତେ ହିଁ ପ୍ରେମ କରୁ, କେବଳ ମହାଦେବୀ ହୋଇଯିବା ଠିକ ନୁହେଁ।
3: ମୁଁ ତେବେ ବିଦାୟ ଘେନୁଛି ମହାରାଜ।
4: ତେବେ କଣ ଏ ଧ୍ରୁବଦେବୀ ପାଇଁ ସାମ୍ରାଜ୍ୟ ବି ହରାଇବାକୁ ପଡ଼ିବ? ନହେଲେ କରାଯିବ କଣ? ଏକଥା ବି ଠିକ ଯେ ମୁଁ ହଠାତ୍ ରାଜଦଣ୍ଡ ଗ୍ରହଣ କରିନେବା ଯୋଗୁଁ ପୁରୋହିତ, ଅମାତ୍ୟ ଆଉ ସେନାପତିମାନେ ଭିତରେ ଭିତରେ ବିଦ୍ରୋହ ଭାବନା ରଖିଛନ୍ତି। ମୁଁ ଠିକ କହିଲି ନା ଶିଖର ସ୍ୱାମୀ? କେବଳ ତୁମେ ହିଁ ଜଣେ ମୋର ବିଶ୍ୱାସର ପାତ୍ର। ସେହି ଗିରିପଥଗୁଡ଼ିକ ହିଁ ସମସ୍ତ ବିରୋଧ ଆଉ ଝଗଡ଼ାର ଶେଷ ନିର୍ଣ୍ଣୟ ହେବ। ଅମାତ୍ୟ, ଯାହା ବାହୁରେ ବଳ ନାହିଁ ତାହା ମସ୍ତିଷ୍କରେ ତ କିଛି ରହିଥିବ ନା ନାହିଁ?
5: ନିଅନ୍ତୁ, ଏ ଚିଠିଟା ଆଗ ପଢ଼ି ନିଅନ୍ତୁ। କମ୍ପମାନ ହୁଅନ୍ତୁନି, ଘଟଣାଟି ଏପରି ଆକସ୍ମିକ ଯେ କିଛି ଭାବିବାକୁ ବି ବେଳ ମିଳିଲାନି।
4: ଏପରି କଥା ଏପରି ହେବ ବୋଲି ମୁଁ ବହୁ ଆଗରୁ ଭାବିଥିଲି।
5: ତେବେ ତ ମହାରାଜ ଅବଶ୍ୟ କିଛି ଉପାୟ ଚିନ୍ତା କରିସାରିଥିବେ, ମେଘାଚ୍ଛନ୍ନ ଆକାଶ ଭଳି ଭବିଷ୍ୟ ଆଚ୍ଛାଦିତ ହୋଇଯାଇଥିବ, ତାର ବୁଦ୍ଧି ମଧ୍ୟ ବିଜୁଳି ଭଳି ଆଲୋକିତ ହେବା ଉଚିତ।
4: ଯାହା ମୁଁ ଚିନ୍ତା କରିଛି କହିବି, କିନ୍ତୁ ତୁମେ କଣ ତାକୁ ସମର୍ଥନ କରିବ?
5: ତାହା ଯଦି ନୀତିଯୁକ୍ତ ହୋଇଥାଏ ତାହେଲେ ମୁଁ ଅବଶ୍ୟ ସମର୍ଥନ କରିବି। ସମସ୍ତେ ବିରୁଦ୍ଧ ଥିଲେ, ତାହା ସତ୍ତ୍ୱେ ସ୍ୱର୍ଗତ ଆର୍ଯ୍ୟ ସମୁଦ୍ରଗୁପ୍ତଙ୍କ ଆଜ୍ଞାର ପ୍ରତିକୂଳ ମୁଁ ହିଁ ଆପଣଙ୍କୁ ସମର୍ଥନ କରିଥିଲି। ନୀତି ସିଦ୍ଧାନ୍ତ ଆଧାରରେ ଜ୍ୟେଷ୍ଠ ରାଜପୁତ୍ରଙ୍କୁ,
4: ତାହା ତ ମୁଁ ଜାଣେ, କିନ୍ତୁ ଏହି ସମୟରେ ଆମ ଆଗରେ ଯେଉଁ ପ୍ରଶ୍ନ ଉପସ୍ଥିତ ହୋଇଛି ତାହା ଉପରେ ବିଚାର କରାଯିବା ଉଚିତ। ତୁମେ ତ ଏକଥା ଜାଣ ଯେ ମୋର ଏହି ବିଜୟ ଯାତ୍ରାର ନିଶ୍ଚିତ କୌଣସି ଗୁପ୍ତ ଉଦ୍ଦେଶ୍ୟ ଅଛି, ତାହାର ସାଫଲ୍ୟ ମଧ୍ୟ ଜଳଦ ହୋଇ ଦିଶୁଛି, ଅବଶ୍ୟ ଟିକେ ସାହସ ଦରକାର।
5: ତାହା କଣ ମହାରାଜ?
3: ମହାରାଜ, ଶକଦୂତ ସନ୍ଧି ପାଇଁ ଯେଉଁ ପ୍ରମାଣ ଇଚ୍ଛା କରୁଛି ତାକୁ ଅସ୍ୱୀକାର ନ କରିବା ଉଚିତ। ଏପରି କରିବା ଦ୍ୱାରା ଏହି ସଙ୍କଟ ସାହାଯ୍ୟରେ ଆମର ଯେତେକ ବିରୋଧୀ ପ୍ରକୃତି ଅଛି ସେସବୁକୁ ଆମେମାନେ ସହଜରେ ଦୂର କରିପାରିବା।
5: ଭବିଷ୍ୟତ ପାଇଁ ତାହା ଭଲ ହୋଇପାରେ, କିନ୍ତୁ ଏବେ ଆମମାନଙ୍କୁ ଅନେକ ବିଘ୍ନର ସାମ୍ନା କରିବାକୁ ପଡ଼ିବ।
4: ତାହେଲେ ତୁମ

0: ବୁଦ୍ଧି କେତେବେଳେ କାମରେ ଲାଗିବ? ଆଚ୍ଛା କୁହ ତ, ଚନ୍ଦ୍ରଗୁପ୍ତର ମନର ଭାବ କିଛି ଜାଣିପାରିଲ?
1: ନା, କୌଣସି ନୂଆ କଥା ନାହିଁ।
0: ଯାହା ମୁଁ ଦେଖୁଛି, ପ୍ରଥମେ ମୋତେ ନିଜ ଅନ୍ତପୁରର ବିଦ୍ରୋହକୁ ଦମନ କରିବାକୁ ପଡ଼ିବ। ଧ୍ରୁବସ୍ୱାମିନୀର ହୃଦୟରେ ଚନ୍ଦ୍ରଗୁପ୍ତ ପାଇଁ ଇଚ୍ଛା ଧୀରେ ଧୀରେ ଜାଗ୍ରତ ହେଉଛି।
1: ଏହା ଅସମ୍ଭବ ନୁହେଁ। କିନ୍ତୁ ମହାରାଜ, ବର୍ତ୍ତମାନ ପରିସ୍ଥିତିରେ ଆପଣ ଦୂତକୁ ସାକ୍ଷାତ କରନ୍ତୁ ଆଉ ଉପସ୍ଥିତ ରାଜନୀତି ଉପରେ ଧ୍ୟାନ ଦିଅନ୍ତୁ। ଏହା ବିଚିତ୍ର କଥା ଯେ ପ୍ରବଳ ପକ୍ଷ ସନ୍ଧି ପାଇଁ ସନ୍ଦେଶ ପଠାଇବ।
0: ବିଚିତ୍ର ହେଉ କି ସଚିତ୍ର, ଅମାତ୍ୟ ତୁମର ରାଜନୀତିଜ୍ଞତା ଏହିଥିରେ ନିହିତ ଯେ ଭିତର ଓ ବାହାରର ଶତ୍ରୁ ଗୋଟିଏ ଖେଳରେ ପରାସ୍ତ ହୋଇଯାଆନ୍ତୁ। ତାହେଲେ ଚାଲ। ମହାଦେବୀଙ୍କର ଜୟ ହେଉ।
2: ସ୍ୱାଗତ ମହାରାଜ।
1: ମହାଦେବୀଙ୍କର ଜୟ ହେଉ।
0: ଅମାତ୍ୟ, ମୁଁ ମହାଦେବୀଙ୍କ ପାଖକୁ ଆଜି ଆସିଲି ଆଉ ଆପଣ ମଧ୍ୟ ଆସି ପହଞ୍ଚିଗଲେ। ଏହା ବିଲକ୍ଷଣ ଘଟଣା ନୁହେଁ କି? ପାନପତ୍ର କାହିଁ?
1: ମହାରାଜ, ଏତେବେଳେ ମୁଁ ଗୋଟାଏ ଆବଶ୍ୟକ କାର୍ଯ୍ୟରେ ଆସିଛି।
0: ଓ, ମୁଁ ତ ଭୁଲି ଯାଇଥିଲି। ଆଚ୍ଛା, ସେ ବର୍ବର ଶକରାଜ କଣ ଚାହୁଁଛି? ମୁଁ ଆକ୍ରମଣ ନ କରେ ଏତିକି ତ? ଯୁଦ୍ଧ କରିବା କିଛି ଭଲ କଥା ତ ନୁହଁ।
1: ସେ ଆଉ କିଛି ମଧ୍ୟ ଇଚ୍ଛା କରୁଛି।
0: କଣ, କିଛି ସାହାଯ୍ୟ ମାଗୁଛି?
1: ନା ମହାରାଜ, ସେ ଅତି ଅସଙ୍ଗତ ଆଉ ଅଶିଷ୍ଟ ଯାଚନା କରୁଛି।
0: କୁହ, ସେ କଣ ଚାହୁଁଛି?
1: କ୍ଷମା କରିବେ ମହାରାଜ, ଯେହେତୁ ଦୂତ ଜଣେ ମଣିଷ, ସେଇଥିପାଇଁ ତାର ସନ୍ଦେଶ ଶୁଣିବାକୁ ହେଲା। ସେ କହୁଥିଲା ଯେ ଶକରାଜ ସହିତ ମହାଦେବୀ ଧ୍ରୁବସ୍ୱାମୀଙ୍କ ବିବାହ ସମ୍ବନ୍ଧ ସ୍ଥିର ହୋଇଯାଇଥିଲା। ମଝିରେ ଆର୍ଯ୍ୟ ସମୁଦ୍ରଗୁପ୍ତଙ୍କ ବିଜୟ ଯାତ୍ରା କାଳରେ ମହାଦେବୀଙ୍କ ପିତା ମହାଦେବୀ ଧ୍ରୁବସ୍ୱାମିନୀଙ୍କୁ ଉପହାର ସ୍ୱରୂପ ଗୁପ୍ତକୂଳକୁ ପଠାଇଦେଲେ। ସେହି ଦାବିରେ ସେ ମହାଦେବୀଙ୍କୁ
0: କଣ କହୁଛ ଅମାତ୍ୟ? ତେବେ କଣ ସେ ମହାଦେବୀଙ୍କୁ ମାଗୁଛି?
1: ଖାଲି ସେତିକି ନୁହେଁ ମହାରାଜ, ତା ସାମନ୍ତମାନଙ୍କ ଲାଗି ଆମ ମଗଧର ସାମନ୍ତମାନଙ୍କ ସ୍ତ୍ରୀମାନଙ୍କୁ ମାଗୁଛି।
0: ଠିକ କଥା ତ, ଯେତେବେଳେ ତାଙ୍କ ସାମନ୍ତମାନେ ଆସିଛନ୍ତି ସେମାନଙ୍କ ଲାଗି ସ୍ତ୍ରୀମାନେ ତ ନିହାତି ଦରକାର। ଆଚ୍ଛା, ଇଏ କଣ ସତ ଯେ ମହାଦେବୀ ଧ୍ରୁବସ୍ୱାମିନୀଙ୍କ ପିତା ପ୍ରଥମେ ଶକରାଜ ସହିତ ତାଙ୍କର ସମ୍ବନ୍ଧ ସ୍ଥିର କରିଦେଇଥିଲେ?
1: ତାହା ମୁଁ ଜାଣିନି ମହାରାଜ।
0: ମହାଦେବୀ, ତୁମେ କୁହ, ତୁମେ କୁହ ମହାଦେବୀ, ଅମାତ୍ୟ ଯାହା କହିଲେ।
2: ଏହି ପ୍ରଥମ ସମ୍ଭାଷଣ କରିଥିବାରୁ ମୁଁ କୃତଜ୍ଞ ହେଲି ମହାରାଜ। କିନ୍ତୁ ମୁଁ ମଧ୍ୟ ଏକଥା ଜାଣିବାକୁ ଚାହେଁ ଯେ କଣ ସ୍ତ୍ରୀ ସମ୍ପ୍ରଦାନ ଦ୍ୱାରା ଏହି ଗୁପ୍ତ ସାମ୍ରାଜ୍ୟର ବୃଦ୍ଧି ଘଟିଛି?
0: ଉତ୍ତର ଦିଅ ଅମାତ୍ୟ, ଉତ୍ତର ଦିଅ।
1: ମୁଁ ଆଉ କଣ କହିବି, ଶତ୍ରୁ ପକ୍ଷରୁ ଏହା ହିଁ ହେଉଛି ସନ୍ଧିର ବାର୍ତ୍ତା। ଯଦି ସ୍ୱୀକାର ନ କରିବେ ତେବେ ଅନ୍ୟ ଉପାୟ କରନ୍ତୁ, କାରଣ ଶିବିର ଦୁଇପଟରୁ ସେମାନେ ଘେରି ରହିଛନ୍ତି। ଶକରାଜର ପ୍ରସ୍ତାବ ମାନି ଯାଆନ୍ତୁ ଆଜ୍ଞା, ନଚେତ ପ୍ରାଣ ଦେଇ ନିଜର କୁଳମର୍ଯ୍ୟାଦା ରକ୍ଷା କରନ୍ତୁ, ଏହା ଛଡ଼ା ଆଉ କିଛି ଉପାୟ ନାହିଁ।
0: ଆଚ୍ଛା, ପ୍ରାଣ ଦେବା ଛଡ଼ା ଆଉ କ'ଣ କିଛି ଉପାୟ ନାହିଁ? ତାହେଲେ ମହାଦେବୀଙ୍କୁ ପଚରାଯାଉ।
2: ତା ପୂର୍ବରୁ ମୁଁ ଜାଣିବାକୁ ଚାହେଁ ଯେ ସୁଖ ଦୁଃଖରେ ମୋ ସାଙ୍ଗ ନ ଛାଡ଼ିବା ପାଇଁ ବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖି କିଏ ପ୍ରତିଜ୍ଞା କରିଛି?
0: ହଁ, କୁହ କୁହ, କିଏ କରିଛି? ଆରେ କହୁନା, କଣ ପାଇଁ?
2: ତାହେଲେ ମୁଁ କଣ ରାଜାଧିରାଜ ରାମଗୁପ୍ତଙ୍କ ମହାଦେବୀ ନୁହେଁ?
0: କାହିଁକି ନୁହଁ, କିନ୍ତୁ ଏ ରାମଗୁପ୍ତ ଏପରି କୌଣସି ପ୍ରତିଜ୍ଞା କେବେ କରିନଥିବ। ମୁଁ ତ ସେଦିନ ସୁରାସାଗରରେ ବୁଡ଼ ପକାଉଥିଲି, ସେ ପୁରୋହିତମାନେ କଣ ନାଇଁ କଣ ପଢ଼େଇ ଦେଇଥିବେ, ସେସବୁ କଥାଗୁଡ଼ାକର ବୋଝ ମୋ ମୁଣ୍ଡ ଉପରେ କଦାପି ନା।
2: ଏହା ହିଁ ତେବେ ରାଜାଙ୍କର ବ୍ୟବସ୍ଥା। ଏବେ ମନ୍ତ୍ରୀ ମହୋଦୟ କଣ କହୁଛନ୍ତି ଶୁଣିବି।
1: ମୁଁ କହିବି ଦେବୀ, ସମୟ ଦେଖି ରାଜ୍ୟର ରକ୍ଷା ହେବା ଭଳି ଉଚିତ ପରାମର୍ଶ ଦେବା ହିଁ ମୋର କର୍ତ୍ତବ୍ୟ। ରାଜନୀତିର ସିଦ୍ଧାନ୍ତରେ ସବୁ ପ୍ରକାର ଉପାୟ କରି ରାଷ୍ଟ୍ରକୁ ରକ୍ଷା କରିବା ପାଇଁ ଆଦେଶ ରହିଛି। ସେଥିପାଇଁ ଆବଶ୍ୟକ ପଡ଼ିଲେ ରାଜା, ରାଣୀ, କୁମାର, ଅମାତ୍ୟ ସମସ୍ତଙ୍କର ବିସର୍ଜନ କରାଯାଇପାରେ, କିନ୍ତୁ ରାଜାଙ୍କର ବିସର୍ଜନ ହେଉଛି ଶେଷ ପନ୍ଥା।
0: ତୁମେ କଣ ନ କହିଲ ମୋ ଅମାତ୍ୟ ଶିଖର ସ୍ୱାମୀ?

0: ସେଥିପାଇଁ ତ ତୁମକୁ ଲୋକମାନେ ନୀତିଶାସ୍ତ୍ର ବୃହସ୍ପତି ବୋଲି
1: ଅମାତ୍ୟ। ତୁମେ ବୃହସ୍ପତି ହୁଅ କି ଶୁକ୍ର ହୁଅ, କିନ୍ତୁ ଯେତେ ଧୂର୍ତ୍ତ ହେଲେ ବି ମଣିଷ କଣ ଭୁଲ କରେ ନାହିଁ? ଆର୍ଯ୍ୟ ସମୁଦ୍ରଗୁପ୍ତଙ୍କ ପୁତ୍ରକୁ ଚିହ୍ନିବାରେ ତୁମେ ଭୁଲ କରିନାହ ତ? ସିଂହାସନ ଉପରେ ଭୁଲ ବଶତଃ ଆଉ କାହାକୁ ବସେଇ ଦେଇନାହ ତ?
0: କଣ କହିଲ?
1: ମୁଁ ଏତିକି କହିବାକୁ ଇଚ୍ଛା କରେ ଯେ ଏଠାରେ ପୁରୁଷମାନେ ସ୍ତ୍ରୀମାନଙ୍କୁ ନିଜର ପଶୁ ସମ୍ପତ୍ତି ଭାବି ତାଙ୍କ ଉପରେ ଅତ୍ୟାଚାର କରିବା ଅଭ୍ୟାସ କରି ନେଇଛନ୍ତି। ସେ କଥା ମୋ ସହିତ ଚଳିବନି। ଯଦି ତୁମେ ମୋର ନିଜର କୁଳ ମର୍ଯ୍ୟାଦାର ଆଉ ନାରୀର ଗୌରବ ରକ୍ଷା କରି ନପାରିବ, ତେବେ ମୋତେ କଦାପି ବିକ୍ରି କରିପାରିବନି। ତୁମମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ମୁଁ ନିଜେ ଏଠାରୁ ଚାଲିଯିବି।
2: ରାଜନୀତିରେ ଏ କଥାଗୁଡ଼ିକର ସ୍ଥାନ ତ ନାହିଁ। ଯେପର୍ଯ୍ୟନ୍ତ ନିୟମାନୁବର୍ତ୍ତୀ ସନ୍ଧିର ପୂର୍ଣ୍ଣ ଭାବରେ ପାଳନ କରାନଯାଇଛି, ସେ ପର୍ଯ୍ୟନ୍ତ ସନ୍ଧିର କୌଣସି ଅର୍ଥ ନାହିଁ।
1: ଦେଖୁଛି ଏ ରାଷ୍ଟ୍ର ରକ୍ଷା ଯଜ୍ଞରେ ରାଣୀ ଶେଷକୁ ବଳି ପଡ଼ିବେ।
2: ଏହା ବ୍ୟତୀତ ଅନ୍ୟ ଉପାୟ କିଛି ନାହିଁ।
1: ଉପାୟ ନଥିଲେ ନଥାଉ, ନିର୍ଲଜ ଅମାତ୍ୟଙ୍କର ଏପରି ହୀନ ପ୍ରସ୍ତାବ ପୁନର୍ବାର ଶୁଣିବାକୁ ମୁଁ ଇଚ୍ଛା କରୁନି।
0: ଏଇ ଛୋଟ କଥାଟି ପାଇଁ ଏତେ ବଡ଼ ଉପଦ୍ରବ କାହିଁକି? ଦାସୀ, ମୋ କଣ୍ଠ ଶୁଖିବାକୁ ଲାଗିଲାଣି।
1: ହଉ, ମୁଁ ଏବେ ଇଚ୍ଛା କରୁଛି ଯେ ଅମାତ୍ୟ ନିଜ ମନ୍ତ୍ରଣା କକ୍ଷକୁ ଯାଆନ୍ତୁ। ମୁଁ ଏଠାରେ କେବଳ ରାଣୀ ନୁହେଁ, ଜଣେ ସ୍ତ୍ରୀ ମଧ୍ୟ। ନିଜକୁ ସ୍ୱାମୀ କହୁଥିବା ପୁରୁଷକୁ ମୁଁ କିଛି କହିବାକୁ ଚାହୁଁଛି, ରାଜାଙ୍କୁ ନୁହେଁ।
0: ଆରେ ଆରେ ରୁହ ଅମାତ୍ୟ, ରୁହ, ମୁଁ ମଧ୍ୟ ବି ଯାଉଛି।
1: ନା, ବସନ୍ତୁ ଏଠି।
0: ତୁ ମତେ କଣ କହିବାକୁ ଚାହୁଁଛୁ?
1: କଣ ଏକୁଟିଆ ଏଠାରେ ଭୟ ଲାଗୁଛି? ବସନ୍ତୁ ଆଉ ଶୁଣନ୍ତୁ। ମୋ ପିତା ଉପହାର ସ୍ୱରୂପ କନ୍ୟାଦାନ କରିଥିଲେ, ତା ବୋଲି ଗୁପ୍ତ ସମ୍ରାଟଙ୍କ ନିଜ ପତ୍ନୀକୁ ଉପହାର ଭାବରେ ଶତ୍ରୁ ହାତରେ ଟେକିଦେବେ? ମୋ ଆଡ଼କୁ ଚାହାନ୍ତୁ, ମୋ ସ୍ତ୍ରୀତ୍ୱ କଣ ଏତିକିର ଅଧିକାରିଣୀ ନୁହଁ ଯେ ନିଜକୁ ସ୍ୱାମୀ ବୋଲି ବୁଝୁଥିବା ପୁରୁଷ ତା ଜୀବନକୁ ପଣ ଲଗାଇ ପାରିବ?
0: କେତେ ସୁନ୍ଦର, କିନ୍ତୁ ସ୍ୱର୍ଣ୍ଣ ନିର୍ମିତ କଟୁରୀ ଉପରେ ମୁଗ୍ଧ ହୋଇ ତାକୁ କିଏ କଣ ନିଜ ହୃଦୟରେ ବିଦ୍ଧ କରିପାରିବ? ତୋ ସୌନ୍ଦର୍ଯ୍ୟ, ତୋ ନାରୀତ୍ୱ ଅମୂଲ୍ୟ ହେଇପାରେ, ହେଲେ ନିଜ ପାଇଁ ମୁଁ ନିଜେ କେତେ ଆବଶ୍ୟକ, ତୁ ସେ କଥା ମୋଟେ ଜାଣି।
1: ମୁଁ ତୁମ ପାଦ ଧରୁଛି, ମୁଁ ଗୁପ୍ତ କୂଳର ବଧୁ ହୋଇ ଏ ରାଜ ପରିବାରକୁ ଏଇ ବିଶ୍ୱାସ ନେଇ ଆସିଛି ଯେ
0: ସେସବୁ ମୁଁ ଶୁଣିବାକୁ ଇଚ୍ଛା କରେ ନାହିଁ।
1: ମୋର ଆଉ ନିଜ ଗୌରବର ରକ୍ଷା କର ମହାରାଜ। ଆଜି ମୁଁ ଶରଣ ପ୍ରାର୍ଥିନୀ, ମୁଁ ସ୍ୱୀକାର କରୁଛି ଯେ ଆଜି ପର୍ଯ୍ୟନ୍ତ ମୁଁ ତୁମର ବିଳାସ ସହଚରି ହେଇନାହିଁ, କିନ୍ତୁ ମୋର ସେ ଅହଙ୍କାର ଭାଙ୍ଗି ଯାଇଛି। ମୁଁ ତମର ହେଇ ରହିବି। ରାଜ୍ୟ ଆଉ ସମ୍ପତ୍ତି ଥିଲେ ରାଜାକୁ ଅନେକ ରାଣୀ ଆଉ ପୁରୁଷକୁ ଅନେକ ସ୍ତ୍ରୀ ମିଳିଯିବେ, କିନ୍ତୁ ବ୍ୟକ୍ତିର ସମ୍ମାନ ନଷ୍ଟ ହେଇଗଲେ ତାହା ପୁନର୍ବାର ମିଳିବନି।
0: ତୋର ସେ ଘାତକ ସ୍ପର୍ଶ ମୋତେ ଉତ୍ତେଜନା କରୁ। ମୁଁ ତୋର ନା ତୁ ମୋର ରାଣୀ, ଯା ତତେ ଯିବାକୁ ହବ, ତୁ ଉପହାରର ସାମଗ୍ରୀ। ଆଜି ଯଦି ମୁଁ ତତେ ଅନ୍ୟ କାହାକୁ ଦେବାକୁ ଇଚ୍ଛା କରେ ସେଥିରେ ତୋର ଆପତ୍ତି କରିବ?
1: ନିର୍ଲଜ ମଦ୍ୟପ କ୍ଲିବ, ମୋର ତାହେଲେ କେହି ରକ୍ଷକ ନାହିଁ? ନା, ମୁଁ ନିଜେ ନିଜକୁ ରକ୍ଷା କରିବି। ମୁଁ ଉପହାରରେ ସମର୍ପିତ ହେଲା ଭଳି ବସ୍ତୁ ଶୀତଳ ମଣି ନୁହେଁ। ମୋ ଭିତରେ ରକ୍ତର ତରଳ ଲାଲ ରଙ୍ଗ ରହିଛି, ମୋର ହୃଦୟ ଉଷ୍ମ, ସେଥିରେ ଆତ୍ମସମ୍ମାନର ଜ୍ୟୋତି ପ୍ରଜ୍ୱଳିତ ହେଉଛି। ତାର ରକ୍ଷା ମୁଁ ନିଜେ ହିଁ କରିବି ଏହି କୃପାଣରେ।
0: ତୁ କଣ ମତେ ହତ୍ୟା କରିବୁ?
1: ତମକୁ ହତ୍ୟା? ନା, ତମେ ବଞ୍ଚି ରୁହ, ମେଣ୍ଢା ଭଳି ତୁମ ଜୀବନଟା ଛୋଟ, ତାକୁ ମୁଁ ନେବିନି, ମୁଁ ନିଜ ଜୀବନକୁ ଶେଷ କରିଦେବି।
0: ହତ୍ୟା?

0: ଏପର୍ଯ୍ୟନ୍ତ ଫେରି ନାହିଁ। ତାକୁ ସେଠାରେ ବନ୍ଦୀ କରିନାହାନ୍ତି ତ? ନା ନା ନା,
1: ଯଦି ସେମାନେ ଅନ୍ଧ ନୁହନ୍ତି ତେବେ ତ ତାଙ୍କ ମୁଣ୍ଡ ଉପରେ ଥିବା ବିପତ୍ତି ତାଙ୍କୁ ଜଳ ଜଳ ଦିଶିବା କଥା।
0: ନା, ବିପତ୍ତି କେବଳ ସେମାନଙ୍କ ଉପରେ ପଡ଼ିନାହିଁ,
1: ଆମମାନଙ୍କୁ ମଧ୍ୟ ରକ୍ତ ନେଇ ବୁହାଇବାକୁ ପଡ଼ିବ।
0: କିଏ କିଏ କାହାର ଏ ପାଦ ଶବ୍ଦ? କିଏ? ଆରେ କୋମା।
2: ହଁ ମହାରାଜ, ଅଧିନାକୁ ଆଦେଶ କରନ୍ତୁ।
1: ଆରେ ନା ନା, ଆଉ ତତେ ଆଦେଶ ଦେବି ନାହିଁ। ତୁ କଣ ଅଭିମାନ କଲା ଭଳିଆ କଥା କହୁଛୁ?
2: ଅଭିମାନ ଅଭିମାନ କଲା ଭଳି ସୌଭାଗ୍ୟ ମତେ କେବେ କଣ ମିଳିଛି ସକରାଜ?
1: ଆଜିକାଲି ମୁଁ ଯେପରି ଭୀଷଣ ପରିସ୍ଥିତି ଦେଇ ଗତି କରୁଛି ସେଥିରେ ଅନ୍ୟମନସ୍କ ହୋଇଯିବା ସ୍ୱାଭାବିକ କମା।
2: ଅଭାବମୟ ଲଘୁତ୍ୱରେ ମଣିଷ ନିଜକୁ ମହତ୍ୱପୂର୍ଣ୍ଣ ବୋଲି ଦେଖେଇ ହେବାର ଅଭିନୟ ନ କରିବା କଣ ଭଲ ନୁହେଁ?
1: ଏପରି ଶିକ୍ଷା ଏବେ ଥାଉ କୁମା, ମୁଁ କାହାଠାରୁ ବଡ଼ ନ ହେଲେ ମଧ୍ୟ ଛୋଟ ହେବାକୁ ଇଚ୍ଛା କରେ ନାହିଁ। ଆରେ ତୁ ଏପର୍ଯ୍ୟନ୍ତ ସେଠାରେ ପାଷାଣୀ ପ୍ରତିମା ଭଳି ଠିଆ ହୋଇଛୁ। କୁମା, ମୋ ଦେହ ଆଉ ମନର ସ୍ଫୁର୍ତ୍ତି ପାଇଁ ମତେ ଟିକେ ମଦିରା ଦେବୁ ନାହିଁ?
2: ଆପଣ ବସନ୍ତୁ, ଏଇ ସାଙ୍ଗେ ସାଙ୍ଗେ ଆଣୁଛି।
3: ସକରାଜଙ୍କର ଜୟ ହେଉ।
1: କିଏ? ଖିଙ୍ଗଳ? କୋ ଖିଙ୍ଗଳ, ସମାଚାର କଣ?
3: ମୁଁ ସେମାନଙ୍କୁ ଭଲ ଭାବରେ ବୁଝେଇ ଦେଇଛି ଯେ ଆମ ପକ୍ଷର ଅବରୋଧ ଖୁବ୍ ଦୃଢ଼, ସେମାନଙ୍କୁ ଦୁଇଟି କଥାରୁ ଗୋଟିଏ କରିବାକୁ ହିଁ ପଡ଼ିବ। ସେମାନେ ନିଜର ପ୍ରାଣ ଦିଅନ୍ତୁ, ନଚେତ ମୋ ସନ୍ଧିର ସର୍ତ୍ତଗୁଡ଼ିକୁ ପାଳନ କରନ୍ତୁ।
1: ତାହେଲେ ତାହେଲେ ସେମାନେ କଣ ମାନିଗଲେ?
3: ନ ମାନିବା ଛଡ଼ା ତାଙ୍କର ଅନ୍ୟ କିଛି ଉପାୟ ହିଁ ନଥିଲା। ରାମଗୁପ୍ତ ସମୁଦ୍ର ଭଳି ଦିଗ୍ବିଜୟ କରିବ ବୋଲି ବାହାରିଥିଲା।
1: ତମେ ତମେ ସତ କହୁଛ ତ? ମୋର ତ ଆଶା ନଥିଲା। ଆଉ ମୋର ଦ୍ୱିତୀୟ ପ୍ରସ୍ତାବ, ରାମଗୁପ୍ତ କଣ ମାନିନେଲା?
3: ହଁ ମହାରାଜ, ଆପଣ ମାଗିଥିବା ସବୁ ଉପହାର ଦେବାକୁ ସେ ସ୍ୱୀକାର କଲେ। ଆଉ ଧ୍ରୁବ ସ୍ୱାମିନୀ ମଧ୍ୟ ଆପଣଙ୍କ ସେବାରେ ଅତି ଶୀଘ୍ର ଆସି ଉପସ୍ଥିତ ହେଉଛନ୍ତି।
1: ବା ସତରେ ଖିଙ୍ଗଳ, ତମେ ଆଜି କେତେ ଭଲ ସମାଚାର ଶୁଣେଇଲ। ଆଜି ଦେବପୁତ୍ର ମାନଙ୍କର ସ୍ୱର୍ଗୀୟ ଆତ୍ମାଗଣ ପ୍ରସନ୍ନ ହେବେ, ତାଙ୍କ ପରାଜୟର ଏହା ହେବ ଉପଯୁକ୍ତ ପ୍ରତିଶୋଧ। ଆମ୍ଭେମାନେ ସେ ଗୁପ୍ତମାନଙ୍କ ଦୃଷ୍ଟିରେ ଜଙ୍ଗଲୀ ବର୍ବର ଆଉ ଅସଭ୍ୟ ଅଟୁ। ତାହେଲେ ତାହେଲେ ମୋର ପ୍ରତିହିଂସା ମଧ୍ୟ ସେହି ବର୍ବରତର ଅନୁକୂଳ ହେବ। ଆଚ୍ଛା, ମୁଁ ମୋ ବୀର ସାମନ୍ତମାନଙ୍କ ପାଇଁ ଯେଉଁ ସ୍ତ୍ରୀମାନଙ୍କୁ ମାଗିଥିଲି
3: ସେମାନେ ମଧ୍ୟ ସାଙ୍ଗରେ ଆସୁଛନ୍ତି।
1: ଆଚ୍ଛା, ତାହେଲେ ତାହେଲେ ଅବିଳମ୍ବେ ବିଜୟ ଉତ୍ସବ ପାଳନ କରାଯାଉ, ଆଉ ମୋର ସାମନ୍ତମାନଙ୍କୁ ଶୀଘ୍ର ଆସିବା ପାଇଁ କୁହ।
3: ଯଥାଜ୍ଞା ମହାରାଜ।

0: ନିକଟରେ ଶିବିକା ଗୁଡ଼ିକ ପହଞ୍ଚିଗଲେଣି।
1: ତାହେଲେ ତାହେଲେ ବିଳମ୍ବ କାହିଁକି, ବିଳମ୍ବ କାହିଁକି ସେମାନଙ୍କୁ ନେଇ ଆସ।
0: କିନ୍ତୁ ରାଣୀଙ୍କର ଗୋଟିଏ ପ୍ରାର୍ଥନା ଅଛି।
1: ସେ ପୁଣି କ'ଣ?
0: ପ୍ରଥମେ ସେ କେବଳ ସ୍ୱୟଂ ମହାରାଜାଙ୍କ ସହିତ ସିଧା ସାକ୍ଷାତ କରିବାକୁ ଚାହାନ୍ତି, ଏହା ତାଙ୍କର ମର୍ଯ୍ୟାଦାର କଥା।
1: ମର୍ଯ୍ୟାଦା? ଭାଗ୍ୟ ଯାହାଙ୍କର ଝୁଙ୍କି ପଡ଼ିବା ପାଇଁ ପରର ବସିଭୂତ କରିଦେଇଛି, ସେଇମାନଙ୍କ ମନରେ ମର୍ଯ୍ୟାଦାର ଧ୍ୟାନ ବେଶୀ ମାତ୍ରାରେ ରହିଥାଏ, ଏହା ହେଉଛି ତାଙ୍କର ଦୟନୀୟ ଦଶା।
0: ଧ୍ରୁବ ସ୍ୱାମିନୀ ପରା ମହାରାଜାଙ୍କର ରାଣୀ ହେବା ପାଇଁ ଆସୁଛନ୍ତି।
1: ଆଚ୍ଛା ଆଚ୍ଛା, ତୁ ଏଥିରେ ମଧ୍ୟସ୍ଥ ପରା। ହଉ ହଉ, ତୋରି କଥା ମାନି ମୁଁ ତା ସହିତ ଏକାନ୍ତରେ ଭେଟ ହେବି, ଯାଅ।
0: ଯଥାଜ୍ଞା ମହାରାଜ।
2: ମହାରାଜ, ମୋ ପାଇଁ ତେବେ କି ଆଦେଶ?
1: କିଏ? ଆରେ କୁମା, ତମେ ସେତିକିବେଳୁ ସେଇଟାରେ ଛିଡ଼ା ହେଇଛ, ମୁଁ ତ ପୁରାପୁରି ଭୁଲି ଯାଇଥିଲି। ହୃଦୟ ବଡ଼ ଚଞ୍ଚଳ ହେଉଛି, ଆସ ମୋ ପାଖକୁ ଆସ।
2: କଣ ନୂତନ ରାଣୀଙ୍କ ଆଗମନର ଖୁସିରେ?
1: ନୂତନ ରାଣୀଙ୍କର ଆସିବାଟା ତମକୁ କଣ ଭଲ ଲାଗିଲା ନାହିଁ କୁମା?
2: ଏ ସଂସାରରେ ଅନେକ ଗୁଡ଼ିଏ କଥା ଭଲ ନ ହେଇ ମଧ୍ୟ ଭଲ ଲାଗେ, ଆଉ ଅନେକ ଗୁଡ଼ିଏ ଭଲ କଥା ଭେଲ ବୋଲି ଜଣାପଡ଼େ।
1: ଏ କଣ, ତମେ ତ କଣ ମୀର ଦେବଙ୍କ ଭଳି ଦାର୍ଶନିକ ତତ୍ତ୍ୱ ବଖାଣି ଯାଉଛ?
2: ହଁ, ସେ ମୋ ପିତା ତୁଲ୍ୟ, ତାଙ୍କରି ଶିକ୍ଷା ଦୀକ୍ଷାରେ ମୁଁ ବଢ଼ିଛି। ହଁ, ଏ କଥା ଠିକ୍ ଯେ

0: କଥାଗୁଡ଼ିକ ରାଜାଙ୍କୁ ଭଲ ଲାଗିବ, ସେଗୁଡ଼ିକ ମତେ ମଧ୍ୟ ରୁଚିକର ହେବା ଉଚିତ।
1: ତମେ ଯେ ଏତେ ଅନୁଭୂତି ସମ୍ପନ୍ନ, ସେ କଥା ମୁଁ ଆଜି ଜାଣିପାରିଲି।
0: ମହାରାଜ, ଯେଉଁଦିନ ଆପଣଙ୍କର ସ୍ନେହ ସୂଚନା ସମ୍ବଳିତ ସହଜ ଆନନ୍ଦ ଆଉ ମଧୁର କଥାବାର୍ତ୍ତାଗୁଡ଼ିକ ମୋ ମନର ନିରସ ଆଉ ନିରବ ଶୂନ୍ୟତାରେ ସଙ୍ଗୀତ ବସନ୍ତ ଆଉ ମକରନ୍ଦ ସୃଷ୍ଟି କରିଥିଲେ, ସେଇ ଦିନଠାରୁ ମୁଁ ଅନୁଭୂତି ସମ୍ପନ୍ନ ହେଇଯାଇଛି। ତାହା କଣ ମୋର ଭ୍ରମ ଥିଲା? କହିଦିଅନ୍ତୁ ଯେ ତାହା ତୋର ଭୁଲ ଥିଲା।
1: ନା କୁମା, ତାହା ତମର ଭ୍ରମ ନଥିଲା। ମୁଁ ସତରେ ସତରେ ତୁମକୁ ଖୁବ୍ ଭଲ ପାଏ।
0: ତାହେଲେ ଏ କଥା?
1: କେଉଁ କଥା?
0: ଯାହା ଆଜି ଘଟିବାକୁ ଯାଉଛି। ମୋ ରାଜା, ଆଜି ତମେ ଜଣେ ସ୍ତ୍ରୀକୁ ତା ନିଜ ସ୍ୱାମୀଠାରୁ ବିଚ୍ଛିନ୍ନ କରି ନିଜ ଗର୍ବର ତୃପ୍ତି ପାଇଁ ଅନର୍ଥ ସୃଷ୍ଟି କରୁନାହ ତ?
1: ପାଗଳି କୁମା, ତାହା ଯେ ମୋ ରାଜନୀତିର ପ୍ରତିଶୋଧ କେବଳ।
0: କିନ୍ତୁ ଜଣେ ନାରୀକୁ ପଦଦଳିତ ନ କରି ରାଜନୈତିକ ପ୍ରତିଶୋଧ କଣ ପୂର୍ଣ୍ଣ କରାଯାଇ ପାରିବନି?
1: କୁମା।

0: ସମ୍ପନ୍ନ ହେଇଯାଇଛି। ତାହା କ'ଣ ମୋର ଭ୍ରମ ଥିଲା? କହିଦିଅନ୍ତୁ ଯେ ତାହା ତୋର ଭୁଲ ଥିଲା।
1: ନା କୁମା, ତାହା ତମର ଭ୍ରମ ନଥିଲା। ମୁଁ ସତରେ ସତରେ ତୁମକୁ ଖୁବ୍ ଭଲ ପାଏ।
0: ତାହେଲେ ଏ କଥା
1: କେଉଁ କଥା
0: ଯାହା ଆଜି ଘଟିବାକୁ ଯାଉଛି? ମୋ ରାଜା, ଆଜି ତମେ ଜଣେ ସ୍ତ୍ରୀକୁ ତା ନିଜ ସ୍ୱାମୀଠାରୁ ବିଚ୍ଛିନ୍ନ କରି ନିଜ ଗର୍ବର ତୃପ୍ତି ପାଇଁ ଅନର୍ଥ ସୃଷ୍ଟି କରୁନାହ ତ?
1: ପାଗଳି କୁମା, ତାହା ଯେ ମୋ ରାଜନୀତିର ପ୍ରତିଶୋଧ କେବଳ।
0: କିନ୍ତୁ ଜଣେ ନାରୀକୁ ପଦଦଳିତ ନ କରି ରାଜନୈତିକ ପ୍ରତିଶୋଧ କ'ଣ ପୂର୍ଣ୍ଣ କରାଯାଇ ପାରିବନି?
1: କୁମା, ଯେଉଁ ବିଷୟକୁ ତମେ ବୁଝିପାରିବନି ସେ ବିଷୟରେ ଅଯଥା ତର୍କ କର ନାହିଁ।
2: ମହାରାଜ,
1: ଧର୍ମପୂଜ୍ୟ, ମୋ ପ୍ରଣାମ ସ୍ୱୀକାର କରନ୍ତୁ।
2: ତୁମ୍ଭର ମଙ୍ଗଳ ହେଉ।
1: ଆଚାର୍ଯ୍ୟ, ରାମଗୁପ୍ତର ଦର୍ପ ଦଳନ କରିବା ନିମିତ୍ତ ଧ୍ରୁବ ସ୍ୱାମୀଙ୍କୁ ଉପହାର ସ୍ୱରୂପ ପଠାଇବା ପାଇଁ ମୁଁ ଆଦେଶ ଦେଇଥିଲି। ଆଜି ରାମଗୁପ୍ତର ରାଣୀ ମୋ ଦୁର୍ଗକୁ ଆସିଛନ୍ତି, ଏଥିରେ କୁମା ଆପତ୍ତି କରୁଛି।
2: ରାଜନ, ଏପରି କୁକର୍ମରେ ତ ଆପତ୍ତି ହେବା ଉଚିତ। ସ୍ତ୍ରୀର ସମ୍ମାନକୁ କ୍ଷୁର୍ଣ୍ଣ କରି ତୁମେ ଯେଉଁ ଭୟଙ୍କର ଅପରାଧ କରି ବସିବ, ତାର ଫଳ କ'ଣ ମଙ୍ଗଳ ସୂଚକ ହେବ?
1: ତଥାପି ଆପଣ ମୋ ରାଜନୀତିରେ ହସ୍ତକ୍ଷେପ ନ କରିବା ଭଲ।
2: ରାଜନୀତି? କେବଳ ରାଜନୀତି ମନୁଷ୍ୟମାନଙ୍କ ଲାଗି ସବୁକିଛି ନୁହେଁ ରାଜନ। ରାଜନୀତି ପଛରେ ଧାବମାନ ହୋଇ ନୀତିରୁ ଦୂରେଇ ଯିବା ଠିକ୍ ନୁହେଁ। ବିଶ୍ୱ ମାନବିକତା ସହିତ ନୀତିର ଯେ ବ୍ୟାପକ ସମ୍ବନ୍ଧ ରହିଛି।
1: ବାସ୍ ବାସ୍, ଯଥେଷ୍ଟ ହେଲା। ଆପଣଙ୍କ ମହତ୍ତ୍ୱର ବି ଗୋଟେ ସୀମା ଥିବ। ଏବେ ଏବେ ଆପଣ ଦୟାକରି ଏଠୁ ନଗଲେ ମୁଁ ବରଂ ଚାଲିଯାଉଛି।
2: କୋମା, ଚାଲ ଯିବା। ମା
0: ପିତା,
2: ପୁତ୍ରୀ, ଏ ବନ୍ଧନକୁ ତୁ ଛିଡ଼ାଇ ଦେ। ମା
0: ଛିଡ଼ାଇ ଦେବି? ନା ପିତା, ଏପରି କଠୋର ଆଦେଶ ଦିଅନ୍ତୁ ନାହିଁ।
2: ଏଠାରେ ଯଦି ତୋର ମଙ୍ଗଳ ହୁଅନ୍ତା ତେବେ ମୁଁ ଯିବା ପାଇଁ କହିନଥାନ୍ତି।
0: ହଉ, ତେବେ ଯିବି। ଆଉ କିଛି କ୍ଷଣ ପାଇଁ ମୋତେ
2: ତୁ ମାନୁନାହୁଁ କାହିଁକି? ମା, ଏଇ ଆକାଶକୁ ଚାହା। ନୀଳ ଲୋହିତ ରଙ୍ଗର ଧୂମକେତୁ କିପରି ଅବିଚଳିତ ଭାବରେ ଏଇ ଦୁର୍ଗ ଆଡ଼କୁ ଭୟଙ୍କର ସଂକେତ କରୁଛି।
0: ତାହେଲେ ଆଉ ମୁହୂର୍ତ୍ତେ ମାତ୍ର।
2: ପାଗଳି ଝିଅ, ଠିକ ଅଛି, ତୁ ଭଲ ଭାବରେ ବିଚାର କର, ମୁଁ ଆଉ ଥରେ ଆସିବି।
0: ମୁଁ ଏଠାରେ ରହିଲେ ନିଜ ଭାବନା ଗୁଡ଼ିକୁ ଲୁଚେଇବା ପାଇଁ ତାଙ୍କୁ କପଟ ଆଚରଣ କରିବାକୁ ପଡ଼ିବ। ପ୍ରତି ପଦକ୍ଷେପରେ ଅପମାନିତ ହୋଇ ମୋ ହୃଦୟ ତାହାକୁ ସହ୍ୟ କରିପାରିବନି। ରୁହନ୍ତୁ ପିତା, ମୁଁ ଯିବି।
1: କୁମା,
0: ମୁଁ ଯାଉଛି ରାଜା। ଆକାଶରେ ଧୂମକେତୁକୁ ଦେଖି ପିତା ମୋତେ କହିଛନ୍ତି ଯେ ମୁଁ ଏ ଦୁର୍ଗରେ ରହିଲେ ଅମଙ୍ଗଳ ହେବ। ପିତା ମୋ ପାଇଁ ପ୍ରତୀକ୍ଷା କରିଥିବେ।
1: କୁମା,
0: ମୁଁ ଆସୁଛି।
1: କୁମା।

0: ମହାରାଜ ଧ୍ରୁବସ୍ୱାମିନୀ ପଚାରିଛନ୍ତି, ଆପଣ ଏକାନ୍ତ ଥିଲେ ଆଗମନ କରିବେ?
1: ହଁ, ମୁଁ ଏକାନ୍ତ ବୋଲି କହିଦିଅ। ଆଉ ଦେଖ, ଅନ୍ୟ କେହି ଯେପରି ଏଠାକୁ ପ୍ରବେଶ ନ କରେ।
0: ଯଥାଜ୍ଞା ମହାରାଜ।
1: ଆଜି ଆଜି କଣ ପାଇଁ କେଜାଣି ଉଦ୍ଭୁତ ବଡ଼ ଚିନ୍ତିତ ହେଉଛି। ଆସିଗଲେ ଅଦ୍ଭୁତ, ତୁମେ ଏକା ପରି ମୁଁ କାହାକୁ ତେବେ ଆଣି ବୋଲି ଭାବି ସୌନ୍ଦର୍ଯ୍ୟ ପରି ତୀବ୍ର ଜ୍ୟୋତି ମୁଁ କେବେ ଦେଖି ନଥିଲି। ପ୍ରକୃତ ଧୁବ ସ୍ୱାମିନୀ ତେବେ କିଏ?
2: ମୁଁ ପରା ଆସିଯାଇଛି।
3: ଶଙ୍କରାଜଙ୍କୁ ତୁ ଠକି ପାରିବୁନି। ଧ୍ରୁବ ସ୍ୱାମିନୀ କିଏ ସେ କଥା ଜଣେ ଚକ୍ଷୁ ନା ବି କହିଦେଇପାରିବ।
2: ଚଣ୍ଡୀ, ଆଜିକାଲି କଣ ହେଇଛି କି?
1: ମୁଁ ଯଦି ତମ ଧ୍ରୁବଙ୍କୁ ଆଣି ବୋଲି ଭାବିନି ଅସୁବିଧା କଣ? ସେପରି ହେଇପାରିବନି। ଧ୍ରୁବ ସ୍ୱାମିନୀ କିଏ ପ୍ରଥମେ ସେଇ କଥା ସ୍ଥିର ହୋଇଥିବା ଉଚିତ।
3: ଚନ୍ଦ୍ରଗୁପ୍ତ, ତୁମର କାଳ। ମୁଁ ଏକୁଟି ଆସିଛି ତୁମର ବୀରତ୍ୱର ପରିଚୟ ନେବା ଲାଗି।

Thank you.

0: ଟିକେ ଦଣ୍ଡ ଗ୍ରହଣ କରୁଛ।
1: କୁଚକ୍ର ଚଳାଳକୁ କଣ କଥା କହିବ?
0: କୁମାର, ତମ ଜିଭରେ ଯେତେବେଳେ ବନ୍ଧନ ନାହିଁ, ତମେ କହୁନାହ କାହିଁକି ଯେ ତମେ କୌଣସି ଅପରାଧ କରିନ ବୋଲି।
1: ମହାଦେବୀ,
0: କୁମାର, ତମେ ଅବିଳମ୍ବରେ ଲୌହ ଶୃଙ୍ଖଳ ଗୁଡିକୁ ଛିଣ୍ଡେଇ ଦିଅ।

ଆଜ୍ଞା ସମ୍ପନ୍ନ ନାରୀକୁ

ଦେବ ନା ନାହିଁ ମୁଁ ସମ୍ବନ୍ଧରେ କିଛି କହିବାକୁ ଚାହୁଁଛି ସେ କଥା ଆଜି ଥିଲା।

0: ella.
1: महाराज निजको बचन्तु पिसा तो रामगुप्त तो रेणी सह।

ଶୁଣୁଥିଲେ ନାଟକ ଧ୍ରୁବ ସ୍ୱାମିନୀ, ମୂଳ ହିନ୍ଦୀ ମଞ୍ଚ ନାଟକ, ଜୟଶଙ୍କର ପ୍ରସାଦ, ବେତାର ନାଟ୍ୟ ରୂପାନ୍ତର ସୁଦର୍ଶନ କୁମାର, ଓଡ଼ିଆ ଅନୁବାଦ ଡକ୍ଟର ରଘୁନାଥ ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। ଏଥିରେ ବିଭିନ୍ନ ଭୂମିକାରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ ଚନ୍ଦ୍ରଗୁପ୍ତ, ବିକ୍ରମ କେଶରୀ ଚେନା, ପ୍ରମୋଚନ୍ଦ୍ର ବ୍ରହ୍ମା ଥିଲେ ରାମଗୁପ୍ତ ଭୂମିକାରେ, ଶକରାଜ ଭୂମିକାରେ ଥିଲେ ଦେବଦୟାଲ ଦେବଚଣ୍ଡୀ, ପ୍ରଫୁଲ୍ଲ କୁମାର ମହାନ୍ତ ଥିଲେ ଶିବସ୍ୱାମୀ ଭୂମିକାରେ, ସିଙ୍ଗଳ ଭୂମିକାରେ ଅଂଶଗ୍ରହଣ କରିଥିଲେ ଭିନ୍ନ କୁମାର ରାଉତରାୟ, ଗଣେଶ ନାୟକ ଥିଲେ ପ୍ରହରୀ ଭୂମିକାରେ, ପୁରୋହିତ ଭୂମିକାରେ ଥିଲେ ରାମଚନ୍ଦ୍ର ସମଲ, ସୁଚିସ୍ମିତା ମିଶ୍ର ଥିଲେ ମନ୍ଦାକିନୀ ଭୂମିକାରେ, ଚେମା ଭୂମିକାରେ ଥିଲେ କ୍ରିଷ୍ଣା ମହାନ୍ତି ଏବଂ ଧ୍ରୁବସ୍ୱାମିନୀ ଭୂମିକାରେ ଥିଲେ ଶ୍ୱେତା ଆଚାର୍ଯ୍ୟ। ଏଥର ଶୁଣନ୍ତୁ ଅନ୍ତର ଚକ୍ରବର୍ତ୍ତୀଙ୍କ କଣ୍ଠରୁ ଏହି ଗୀତଟି, ଶିଳ୍ପୀଙ୍କ କଣ୍ଠରେ ମୋହିତ ଚକ୍ରବର୍ତ୍ତୀଙ୍କ ରଚନା।

ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଠିକ୍ ଦିନ 11ଟାରେ। ତା ପୂର୍ବରୁ କିଛି ବିଜ୍ଞାପନ ଆକାଶବାଣୀ ଦିଲ୍ଲୀରୁ।

ପନ୍ଦର ଚକ୍ରବର୍ତ୍ତୀଙ୍କ କଣ୍ଠରୁ ଶୁଣୁଥିଲେ କେତେଗୋଟି ଗୀତ ଆକାଶବାଣୀ କଟକ ସମୟ ଦିନ 10:55 ହେବାକୁ ଯାଉଛି। ମନ୍ କି ବାତ୍ ଶୀର୍ଷକରେ

0: बूंद को हमें बचाना है। कैच द रेन, ये अभियान जरा भी ढीला नहीं होने देना है। तो मेरा खास आग्रह है, वर्षा का बूंद बूंद पानी हम मिलकर के बचाएं। बहुत बहुत धन्यवाद, नमस्कार।
1: मन की बात आकाशवाणी के माध्यम से माननीय प्रधानमंत्री श्री नरेंद्र मोदी अपने मन की बातें साझा कर रहे थे। हम आपको बता दें कि माननीय प्रधानमंत्री के इस प्रसारण के बाद मन की बात के क्षेत्रीय भाषा में अनुवाद का प्रसारण आकाशवाणी और दूरदर्शन के संबद्ध प्रादेशिक केंद्रों से तथा संस्कृत भाषा में अनुवाद का प्रसारण आकाशवाणी दिल्ली के इंद्रप्रस्थ चैनल मीडियम वेव 366.3 मीटर अर्थात 819 किलोहर्ट्ज और FM गोल्ड 100.1 मेगाहर्ट्ज पर अभी किया जाएगा। मन की बात के क्षेत्रीय भाषाओं का पुनः प्रसारण आज रात 8 बजे आकाशवाणी के संबद्ध प्रादेशिक केंद्रों से और अंग्रेजी अनुवाद का प्रसारण FM रेनबो 102.6 मेगाहर्ट्ज पर किया जाएगा। ये कार्यक्रम आकाशवाणी के दिल्ली केंद्र से प्रसारित किया गया।
2: ଶୁଣିଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ। ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ। ଶୁଣନ୍ତୁ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର।
3: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣ ସମସ୍ତଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। 2026 ବର୍ଷର ପ୍ରଥମାର୍ଥ ବିତିବାକୁ ବସିଲାଣି। ଏହି 6 ମାସରେ ଆମେ ମନ୍ କି ବାତ୍ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ। ଜୁନ୍ରେ ମଧ୍ୟ ଦେଶ ଏଭଳି କିଛି ଉପଲବ୍ଧି ହାସଲ କରିଛି ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି। ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ। ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା। ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା। ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ମାନୁଫ୍ୟାକ୍ଚରିଂ ସବୁକିଛି ସ୍ୱଦେଶୀ। ବନ୍ଧୁଗଣ, ଜୁନ୍ ମାସରେ ହିଁ ଆଭିଏସନ୍ ସେକ୍ଟରରେ ମଧ୍ୟ ଦେଶ ଗୋଟିଏ ବଡ଼ ସଫଳତା ପ୍ରାପ୍ତ କରିଛି। C-295 ଏହି ବିମାନ ମେଡ୍ ଇନ୍ ଇଣ୍ଡିଆ ଏବଂ ଏହି C-295 ବିମାନ ନିଜର ପ୍ରଥମ ଉଡ଼ାଣ ସମ୍ପୂର୍ଣ୍ଣ କରିଛି ଏବଂ ଏହିଭଳି 40 ବିମାନ ଭାରତରେ ହିଁ ତିଆରି କରାଯାଉଛି। ଏଥିରେ MSME ଏବଂ ଏରୋସ୍ପେସ୍ ସେକ୍ଟରକୁ ନୂତନ ଶକ୍ତି ମିଳୁଛି, ରୋଜଗାରର ସୁଯୋଗ ବୃଦ୍ଧି ପାଉଛି ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପ ମଧ୍ୟ ସୁଦୃଢ଼ ହେଉଛି। ଏହି ମାସରେ DRDO ସ୍ୱଦେଶୀ ଲଙ୍ଗ୍ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ଏହାକୁ DRDO'ର ଲାବୋରେଟୋରିଜ୍ ଏବଂ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ପାର୍ଟନର୍ସ ମିଳିତ ଭାବେ ତିଆରି କରିଛନ୍ତି। ଅର୍ଥାତ୍ ଆଜି ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଆମ ଭାରତ ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭର ହେବାକୁ ଯାଉଛି। ବନ୍ଧୁଗଣ, ଜୁନ୍ରେ ଆଉ ଗୋଟିଏ ଆୟୋଜନ ହୋଇଥିଲା ଯେଉଁଥିରେ ସମଗ୍ର ବିଶ୍ୱ ଭାରତର ପ୍ରଚେଷ୍ଟା ସହ ଯୋଡ଼ି ହେଲେ ଏବଂ ଏହି କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିକ ଯୋଗ ଦିବସ। ଏଥର ବିଶ୍ୱର 2500 ଅଧିକ ସ୍ଥାନରେ ଯୋଗର ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମ ଦେଶରେ କୋଟି କୋଟି ଲୋକେ ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଏହି ମାସରେ ଅହମ୍ମଦାବାଦରେ ଆୟୋଜିତ ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ ମଧ୍ୟ ବଡ଼ ଆଲୋଚନାର ବିଷୟ ରହିଲା। ଏଥିରେ ଭାରତ ମୋଟ 114 ପଦକ ଜିତିଛି, ଯେଉଁଥିରେ ରହିଛି 102 ସ୍ୱର୍ଣ୍ଣ ପଦକ। ଭାରତ ଏହି ଚମ୍ପିୟନ୍ସିପ୍ର ପଦକ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲା। ମୁଁ ସମସ୍ତ ବିଜୟୀ ଖେଳାଳିମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଯେକୌଣସି ରାଷ୍ଟ୍ରର ଆତ୍ମା ହେଉଛନ୍ତି ସେଠାକାର ଜନସାଧାରଣ। ଯେତେବେଳେ ସେହି ଦେଶର

ଲୋକେ କୌଣସି ସଂକଳ୍ପ ଗ୍ରହଣ କରନ୍ତି, ସେତେବେଳେ କୌଣସି ଶକ୍ତି ସେମାନଙ୍କୁ ଲକ୍ଷ୍ୟଚ୍ୟୁତ କରିପାରେ ନାହିଁ। ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀର ଏହି ଶକ୍ତି ଭାରତର ବହୁତ ବଡ଼ ପୁଞ୍ଜି ଏବଂ ଏହି ଜନଭାଗିଦାରୀକୁ ଆମେ ବାରମ୍ବାର ଅନୁଭବ କରୁଛୁ। ବନ୍ଧୁଗଣ, ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧର ସ୍ଥିତିକୁ ଦେଖି ମୁଁ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲି। ମୁଁ କହିଥିଲି ଯେ ଯଥାସମ୍ଭବ କିଛି ସମୟ ପାଇଁ ସୁନା କ୍ରୟ କରିବାରୁ ବିରତ ରୁହନ୍ତୁ। ଲୋକଙ୍କୁ କହିଥିଲି ଯେ ବିଦେଶରେ ଛୁଟି କଟାଇବାରୁ ନିବୃତ ରୁହନ୍ତୁ। ମୁଁ ଲୋକମାନଙ୍କୁ କାର୍ ପୁଲିଂକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲି। ମୁଁ ଚାଷୀମାନଙ୍କୁ କେମିକାଲ ମୁକ୍ତ ଚାଷ କରିବା ପାଇଁ, ଜମିକୁ ସୁରକ୍ଷିତ ରଖିବା ପାଇଁ ଏବଂ ପ୍ରାକୃତିକ ସାରର ଅଧିକରୁ ଅଧିକ ବ୍ୟବହାର ପାଇଁ ଅନୁରୋଧ କରିଥିଲି। ବନ୍ଧୁଗଣ, ମୁଁ ଦେଶର ପ୍ରତ୍ୟେକ ନାଗରିକ ପ୍ରତି କୃତଜ୍ଞ, କାରଣ ସେମାନେ କେବଳ ମୋ ଅନୁରୋଧ ପ୍ରତି ସମର୍ଥନ ପ୍ରକାଶ କଲେ ତାହା ନୁହେଁ, ବରଂ ଯଥାସମ୍ଭବ ସେଥିରେ ନିଜର ସହଯୋଗ କରୁଛନ୍ତି। ଅନେକ ପରିବାର ମୋତେ ବାର୍ତ୍ତାମାନ ପଠାଇ ନିଜର ଅନୁଭୂତି ବାଣ୍ଟୁଛନ୍ତି। ଅନେକ ପରିବାର ସ୍ଥିର କରିଛନ୍ତି ଯେ ଘରେ ବିବାହ କାର୍ଯ୍ୟ ଆଦିରେ ଏଥର ସୁନା କିଣିବେ ନାହିଁ, ଆବଶ୍ୟକ ପଡ଼ିଲେ ପୁରୁଣା ସ୍ୱର୍ଣ୍ଣ ଅଳଙ୍କାରରୁ ହିଁ ନୂଆ ଅଳଙ୍କାର ତିଆରି କରିଦେବେ। ଅନେକ ଲୋକେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲେଖିଛନ୍ତି ଯେ କିଭଳି ସେମାନେ ଏଥର ବିଦେଶ ଯାତ୍ରାକୁ ଏଡ଼ାଇ ଦେଇଛନ୍ତି। ବନ୍ଧୁଗଣ, କାର୍ ପୁଲିଂକୁ ନେଇ ମଧ୍ୟ ଲୋକେ ଅନେକ ଅନୁଭୂତି ବାଣ୍ଟିଛନ୍ତି। ଯେଉଁମାନେ ପ୍ରତିଦିନ ଗୋଟିଏ ରାସ୍ତାରେ ହିଁ ନିଜ ନିଜ ଗାଡ଼ିରେ ଯାଉଥିଲେ, ଏବେ ସେମାନେ ଏକାଠି ମିଶି ଯାଉଛନ୍ତି। ଲୋକେ ଯଥାସମ୍ଭବ ବସ୍ ଏବଂ ମେଟ୍ରୋ ବ୍ୟବହାର କରୁଛନ୍ତି, ଏହାଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ ହୋଇପାରୁଛି। ସେହିଭଳି ଦେଶର ବିଭିନ୍ନ ଭାଗରେ ପ୍ରାକୃତିକ ସାରର ଚାହିଦା ବୃଦ୍ଧିର ମଧ୍ୟ ଖବର ମିଳୁଛି। ବନ୍ଧୁଗଣ, ଆମେ ଭାରତୀୟମାନେ ଏହି ବୈଶ୍ୱିକ ସଂକଟର ଏକତ୍ରିତ ଭାବେ ମୁକାବିଲା କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜନଭାଗିଦାରୀର ଏହି ଶକ୍ତି ଆମକୁ ସୁଦୃଢ଼ କରିବ, ଆମକୁ ସଫଳ କରିବ ବୋଲି ମୋର ବିଶ୍ୱାସ। ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଜନ୍ମଦିନ, ବିବାହ ଆଦି ପାରିବାରିକ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ସାମାଜିକ ଉତ୍ସବ ମଧ୍ୟ ହୋଇଥାଏ। ପ୍ରତ୍ୟେକ ପରିବାର ଚାହେଁ ଯେ ସେମାନେ ନିଜ ଖୁସି ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ। ଲୋକେ ଅତିଥିମାନଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ବନ୍ଧୁଗଣ, ମହାରାଷ୍ଟ୍ରର ନାନ୍ଦେଡ଼ରେ ଗୋଟିଏ ପରିବାର ନିଜ ଖୁସି ବାଣ୍ଟିବା ପାଇଁ ଏଭଳି ଗୋଟିଏ କାମ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ନାନ୍ଦେଡ଼ର ବାହାଦୁରପୁରା ଗାଁରେ ପେଟକର ପରିବାର ବାସ କରନ୍ତି। ଏହି ପରିବାର ଚିନ୍ତା କଲେ ଯେ ଯଦି ଖୁସି ବାଣ୍ଟିବା, ତେବେ ଏଭଳି କୌଣସି ବସ୍ତୁ କାହିଁକି ନ ଦେବା ଯାହା ଅସୁବିଧା ସମୟରେ କୌଣସି ପରିବାରର କାମରେ ଲାଗିବ। ନିଜ ଘରେ ବିବାହ ଅବସରରେ ଏହି ପରିବାର ଗାଁର ପ୍ରାୟ 3,500 ଲୋକଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କଲେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ 1,00,000 ଟଙ୍କାର ବୀମା କଭର ଦିଆଗଲା। ଏହି ନୂତନ ଧାରା ପଛରେ ରହିଥିବା ଭାବନା ବହୁତ ହୃଦୟସ୍ପର୍ଶୀ। ଏହି ପରିବାର ଆଗରୁ ଦେଖିଥିଲେ ଯେ କୌଣସି ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ସମୟରେ ଏକ ଛୋଟ ସହାୟତା ମଧ୍ୟ ବହୁତ ବଡ଼ ସମ୍ବଳ ପାଲଟିଯାଏ। ବନ୍ଧୁଗଣ, ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ କେବଳ ବାର୍ଷିକ 20 ଟଙ୍କା ପ୍ରିମିୟମ, ଅର୍ଥାତ୍ ମାତ୍ର ବର୍ଷକୁ 20 ଟଙ୍କା ପ୍ରିମିୟମରେ 2,00,000 ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳିଥାଏ। ଏଯାବତ୍ ଏହି ଯୋଜନାରେ 58 କୋଟିରୁ ଅଧିକ ଲୋକ ଯୋଡ଼ି ହୋଇସାରିଲେଣି। ଏଥିରୁ ପ୍ରାୟ 28 କୋଟି ହେଉଛନ୍ତି ଆମର ମା, ଭଉଣୀ, କନ୍ୟା ଏବଂ ମହିଳାମାନେ। ମିଳିଥିବା ହିସାବ ଅନୁଯାୟୀ ଏହି ଯୋଜନା ଅଧୀନରେ ଏଯାବତ୍ ପୀଡ଼ିତ ପରିବାରଙ୍କୁ 3,700 କୋଟି ଟଙ୍କାଠାରୁ ମଧ୍ୟ ଅଧିକ ସହାୟତା ପ୍ରାପ୍ତ ହୋଇସାରିଛି। ବନ୍ଧୁଗଣ, ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଏହି ଯୋଜନା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ଯୋଜନା କୌଣସି ବ୍ୟକ୍ତିର ଦୁଃଖଦ ମୃତ୍ୟୁ ହେବା ଘଟଣାରେ ତା'ର ପରିବାରକୁ 2,00,000 ଟଙ୍କାର ବୀମା କଭର ପ୍ରଦାନ କରୁଛି। ଏହାର ବାର୍ଷିକ ପ୍ରିମିୟମ ମାତ୍ର 436 ଟଙ୍କା, ଅର୍ଥାତ୍ ଦିନକୁ ଅତି ବେଶୀରେ 1.5 ଟଙ୍କା। ଏହି ଯୋଜନା ସହ ଏଯାବତ୍

27 କୋଟିରୁ ଅଧିକ ଲୋକ ଜଡ଼ିତ ହୋଇଛନ୍ତି। ଏହା ଅନ୍ତର୍ଗତ ଦେଶର ପ୍ରାୟ 11 ଲକ୍ଷ ପରିବାରଙ୍କୁ ପ୍ରାୟ 22,000 କୋଟି ଟଙ୍କାର ସହାୟତା ମିଳିସାରିଛି। ଏ ରାଶିଗୁଡ଼ିକ ବହୁତ ବଡ଼। ଏହି ପରିସଂଖ୍ୟାନ ପଛରେ ରହିଛି ଲକ୍ଷ ଲକ୍ଷ ପରିବାରର ନିଜ ନିଜ କାହାଣୀ। କେଉଁଠି କୌଣସି ମା'କୁ ନିଜ ପିଲାର ଶିକ୍ଷା ଜାରି ରଖିବା ପାଇଁ ସହାୟତା ମିଳିଗଲା, ତ କେଉଁଠି କୌଣସି ପତ୍ନୀକୁ ଘରର ଦାୟିତ୍ୱ ସମ୍ଭାଳିବାରେ ସାହାଯ୍ୟ ମିଳିଗଲା। ବନ୍ଧୁଗଣ, ଅନେକ ଥର ବହୁତ ବଡ଼ ସୁରକ୍ଷାର ଆରମ୍ଭ ବହୁତ ଛୋଟ ରାଶି ଏବଂ ଗୋଟିଏ ଛୋଟ ପଦକ୍ଷେପରୁ ହୋଇପାରେ। ଛୋଟ ନିଷ୍ପତ୍ତିଟିଏ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆଣିଦେଇପାରେ। ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ନିଜ ପରିବାରକୁ ଏହି ଯୋଜନାଗୁଡ଼ିକ ସମ୍ପର୍କରେ ନିଶ୍ଚିତ ଭାବେ ସୂଚନା ଦିଅନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ରେ ବର୍ତ୍ତମାନ ଏପରି ବିଷୟରେ କଥା ହେବା ଯାହା ହଜାର ବର୍ଷ ତଳର ପୁରୁଣା। ହଜାର ହଜାର ବର୍ଷ ଧରି ଏହା ମାନବ ସମାଜରେ ବସାବାନ୍ଧି ରହିଆସୁଛି। ଏ ବିଷୟ ହେଉଛି ଅନ୍ଧବିଶ୍ୱାସ। ଅନେକ ଥର ଦେଖାଯାଏ ଅନ୍ଧବିଶ୍ୱାସ କେବଳ ମାତ୍ର ଭ୍ରାନ୍ତ ଧାରଣା ନୁହେଁ, ତାହା ଡର ସୃଷ୍ଟି କରେ। ଆଉ ଯେବେ ଡର ମନ ଉପରେ ପ୍ରଭୁତ୍ୱ ବିସ୍ତାର କରେ, ସେତେବେଳେ ମଣିଷ ସତ୍ୟକୁ ଦେଖିବା ବନ୍ଦ କରିଦିଏ। ଅନ୍ଧବିଶ୍ୱାସରେ ବୁଡ଼ି ରହୁଥିବା ଲୋକମାନେ ବିନା ତର୍କରେ ସତ୍ୟ ନ ଜାଣି ଏପରି ନିଷ୍ପତ୍ତି ନିଅନ୍ତି, ଯାହା ବହୁତ କ୍ଷତିକାରକ ହୋଇଥାଏ। ଏପରି ସ୍ଥଳେ ସମାଜରେ ଏପରି ଲୋକ ବି ଅଛନ୍ତି ଯେଉଁମାନେ ବିଜ୍ଞାନ, ଅନୁଭବ ଓ ତର୍କ ଆଧାରରେ ଏହିସବୁ ଧାରଣାକୁ ଆହ୍ୱାନ ରୂପେ ସ୍ୱୀକାର କରନ୍ତି। ଅନ୍ଧବିଶ୍ୱାସରୁ ବିଶ୍ୱାସ ପର୍ଯ୍ୟନ୍ତ ଏହି ଯାତ୍ରା ସହଜ ସାଧ୍ୟ ନୁହେଁ। ଆଜି ମୁଁ ଏପରି ଏକ ସଫଳ ଯାତ୍ରା ସମ୍ପର୍କରେ ଆପଣମାନଙ୍କୁ ନିଶ୍ଚିତ ରୂପେ କହିବାକୁ ଚାହେଁ। ବନ୍ଧୁଗଣ, ଆସାମରେ ଏକ ପକ୍ଷୀ ଦେଖାଯାଏ। ସେହି ପକ୍ଷୀର ନାଁ ହେଲା ହାଡ଼ବିଳା ପକ୍ଷୀ। ଏହା ଏକ ଦୁର୍ଲଭ ପକ୍ଷୀ। ପରିବେଶକୁ ସଫାସୁତୁରା ରଖିବାରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, କିନ୍ତୁ ଦୀର୍ଘ ବର୍ଷ ଧରି ଆସାମର କିଛି ଅଞ୍ଚଳରେ ଏହି ପକ୍ଷୀକୁ ଅଶୁଭ ବୋଲି ବିବେଚିତ କରାଯାଉଥିଲା। ଲୋକମାନେ ଏହାକୁ ନିଜ ଆଖପାଖରେ ଦେଖିବାକୁ ପସନ୍ଦ କରୁନଥିଲେ। ଯେଉଁ ଗଛମାନଙ୍କରେ ହାଡ଼ଗିଳା ପକ୍ଷୀ ବସା ବାନ୍ଧେ, ଅନେକ ଥର ସେହି ଗଛଗୁଡ଼ିକୁ କାଟି ଦିଆଯାଏ। ଭାବନ୍ତୁ, ଏପରି ଏକ ପକ୍ଷୀ ଯାହା ପରିବେଶକୁ ପରିଷ୍କାର ରଖିବାରେ ସାହାଯ୍ୟ କରେ, ସେହି ହାଡ଼ଗିଳା ପକ୍ଷୀ ଲୋକମାନଙ୍କ ଭୟର ଶିକାର ହୋଇଥିଲା। ଏପରି ସ୍ଥିତିରେ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ ଏସବୁ ଦେଖିଲେ। ସେ ଲୋକମାନଙ୍କ ମନରେ ବସା ବାନ୍ଧିଥିବା ଏହି ଭ୍ରାନ୍ତ ଧାରଣାକୁ ବଦଳାଇବା ପାଇଁ ସଂକଳ୍ପ ନେଲେ। ସେ ମହିଳାମାନଙ୍କ ସହ କଥାବାର୍ତ୍ତା କଲେ, ବିଜ୍ଞାନ ଆଧାରରେ ଲୋକମାନଙ୍କୁ ବୁଝାଇଲେ। ଧୀରେ ଧୀରେ ମହିଳାମାନେ ଏହି ଅଭିଯାନରେ ସାମିଲ ହେଲେ। ତାପରେ ଏକ ବଡ଼ ପରିବର୍ତ୍ତନର ଆରମ୍ଭ ହେଲା। ଯେଉଁ ପକ୍ଷୀକୁ ଦିନେ ଅଶୁଭ ଭାବେ ଘୋଉଡ଼ାଇ ଦିଆଯାଉଥିଲା, ସେହି ପକ୍ଷୀ ଗାଁମାନଙ୍କ ପରିଚୟ ସାଜିଲା। ହଜାର ହଜାର ଗ୍ରାମୀଣ ମହିଳା ହାଡ଼ଗିଳା ପକ୍ଷୀ ବଞ୍ଚାଇବା ପାଇଁ ଆଗକୁ ବାହାରିଲେ। ଆଜି ସେମାନେ ହରଗିଲା ଆର୍ମି ନାମରେ ପରିଚିତ। ଏହି ମହିଳାମାନେ ସମାଜ ସହ ସଂଘର୍ଷ କଲେ, ସମାଜକୁ ବୁଝାଇବା ପାଇଁ ଦିନରାତି କାମ କଲେ, ଆଉ ପରିଶେଷରେ ଅନ୍ଧବିଶ୍ୱାସକୁ ଦୂରେଇ ଦେଲେ। ସେମାନେ ସାବ୍ୟସ୍ତ କରିଦେଲେ ଯେ ଯେତେବେଳେ ସଠିକ୍ ତଥ୍ୟ ଜଣାପଡ଼ିଯାଏ, ସେତେବେଳେ ବର୍ଷ ବର୍ଷର ପୁରୁଣା ମାନସିକତା ମଧ୍ୟ ବଦଳିଯାଏ। ବନ୍ଧୁଗଣ, ମୁଁ ପ୍ରାୟତଃ କହେ ଯିଏ ଖେଳେ ସେ ପ୍ରସ୍ଫୁଟିତ ହୁଏ। ଦେଶରେ ଏପରି ଯୁବକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯେଉଁମାନେ ଖେଳୁଛନ୍ତି, ଉନ୍ନତି ମଧ୍ୟ କରୁଛନ୍ତି। ପୂର୍ବ ତୁଳନାରେ ବର୍ତ୍ତମାନ ବହୁ ସଂଖ୍ୟକ ଯୁବକ ଖେଳକୁ କ୍ୟାରିୟର ରୂପେ ଗ୍ରହଣ କରୁଛନ୍ତି। ନାଗାଲାଣ୍ଡର ଏପରି ଦୁଇଟି ପ୍ରଚେଷ୍ଟା ସମ୍ପର୍କରେ ମୋତେ ସୂଚନା ମିଳିଛି, ଯାହା ଖୁବ୍ ରୋମାଞ୍ଚକର। ପ୍ରଥମ ପ୍ରଚେଷ୍ଟାଟି ହେଉଛି ନାଗାଲାଣ୍ଡ ବେବି ଲିଗ୍। ନାଁ ଶୁଣି ଆପଣମାନଙ୍କୁ ନିଶ୍ଚୟ ଲାଗୁଥିବ ଏହା ଖୁବ୍ ଛୋଟ ଛୋଟ ପିଲାମାନଙ୍କର କୌଣସି ସାଧାରଣ ଲିଗ୍ ହୋଇଥିବ, ମାତ୍ର ଏହା ସେପରି ନୁହେଁ। ଏହା 5-10-12 ବର୍ଷ ବୟସର ଛୋଟ ଛୋଟ ଫୁଲଠାରୁ କୋମଳ ପିଲାମାନଙ୍କର ଏକ ଅସାଧାରଣ ଲିଗ୍। ଆଉ ଏହି ପିଲାମାନଙ୍କୁ ନେଇ ଫୁଟବଲ ଖେଳାଳିମାନଙ୍କର ଏପରି ଏକ ଲିଗ୍ ହୋଇଛି ଯେଉଁଠାରେ ସେମାନଙ୍କ ପ୍ରଗତି ଓ ପ୍ରତିଭାକୁ ବିକଶିତ କରୁଛନ୍ତି ଓ ସେମାନଙ୍କ ପରିଚୟ ସୃଷ୍ଟି କରୁଛନ୍ତି।
ନାଗାଲାଣ୍ଡରେ ଅଧିକରୁ ଅଧିକ ପିଲାମାନଙ୍କୁ ଫୁଟବଲ

ସହ ଯୋଡ଼ିବା ପାଇଁ ଏହା ଆରମ୍ଭ କରାଯାଇଥିଲା। 5ରୁ 12 ବର୍ଷ ବୟସ ପର୍ଯ୍ୟନ୍ତ ପୁଅ ଝିଅମାନେ ଏଥିରେ ଭାଗ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ଏହି ଲିଗ୍ 3 ବର୍ଷ ପୂରଣ କରିସାରିଲାଣି। ପିଲାମାନଙ୍କ ମନ ଉପରେ ଏହି ଲିଗ୍ର ଖୁବ୍ ଭଲ ପ୍ରଭାବ ପଡ଼ିଛି। ବନ୍ଧୁଗଣ, ନାଗାଲାଣ୍ଡରେ ଆଉ ଏକ ଭଲ ପ୍ରଚେଷ୍ଟା ହେଉଛି, ଏହାର ନାଁ ହେଲା ନାଗାଲାଣ୍ଡ ଓମେନ୍ ଫୁଟସାଲ୍ ଲିଗ୍। ହୋଇପାରେ ଆପଣମାନଙ୍କ ପାଇଁ ଏହି ଫୁଟସାଲ୍ ଏକ ନୂଆ ନାଁ ହୋଇଥିବ। ମୁଁ ଆପଣମାନଙ୍କୁ କହୁଛି, ଶୁଣନ୍ତୁ, ଫୁଟସାଲ୍କୁ ଇଣ୍ଡୋର ଫୁଟବଲ୍ ବି କୁହାଯାଏ। ଏଥିରେ ଗୋଟିଏ ଟିମ୍ରେ ମାତ୍ର 5 ଜଣ ଖେଳାଳି ଥାଆନ୍ତି। ଖେଳ ପଡ଼ିଆ ବି ଫୁଟବଲ୍ ଖେଳ ପଡ଼ିଆଠାରୁ ବହୁତ ଛୋଟ ହୋଇଥାଏ। ଏଥିପାଇଁ ଖେଳାଳିମାନଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ପଡ଼େ। ସେମାନଙ୍କୁ ତାଙ୍କ ଟେକ୍ନିକ୍ ଓ ସ୍କିଲ୍ର ସର୍ବଶ୍ରେଷ୍ଠ ଉପଯୋଗ କରିବାକୁ ପଡ଼ିଥାଏ। ନାଗାଲାଣ୍ଡର ଓମେନ୍ ଫୁଟସାଲ୍ ଲିଗ୍ ଆମ ଝିଅମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଖୁବ୍ ସୁନ୍ଦର ସୁଯୋଗ ପ୍ରଦାନ କରୁଛି। ଏପରି ପ୍ରଚେଷ୍ଟା ପାଇଁ ମୁଁ ନାଗାଲାଣ୍ଡ ଲୋକମାନଙ୍କୁ ପ୍ରଶଂସା କରୁଛି। ଏପରି ପ୍ରଚେଷ୍ଟା ଦେଶର ଅନ୍ୟ ଅଞ୍ଚଳମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ। ବନ୍ଧୁଗଣ, ଏହା ହେଉଛି ଟେକ୍ନୋଲୋଜିର ଯୁଗ। ପ୍ରତିଦିନ ନୂଆ ନୂଆ ଗବେଷଣା ହେଉଛି, ନୂଆ ନୂଆ ଏଆଇ ଇନୋଭେସନ୍ ସାମ୍ନାକୁ ଆସୁଛି। ଏପରି ସମୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା, ଲୋକମାନଙ୍କ କ୍ରିଏଟିଭିଟିକୁ କିପରି ସୁରକ୍ଷିତ ରଖାଯାଇପାରିବ। ନୂଆ ଟେକ୍ନୋଲୋଜି ସହ ଆଗକୁ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଆମେମାନେ କିପରି ମୂଳ ସହ ଯୋଡ଼ି ହୋଇ ରହିପାରିବା। ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହି ପ୍ରଶ୍ନର ସମାଧାନ ଖୋଜି ବାହାର କରିଛି। 1000 ବର୍ଷର ପୁରୁଣା ଆମ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବେ ନୂଆ ଅବତାରରେ ଭାରତର ଭାଗ୍ୟ ନିର୍ମାଣ କରୁଛି। 2 ବର୍ଷ ତଳେ ମୋତେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ ପରିସରକୁ ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା। ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁଣିଥରେ ଶାସ୍ତ୍ରାର୍ଥ କରିବାର ଆମ ପ୍ରାଚୀନ ପରମ୍ପରାକୁ ଜୀବନ୍ତ କରିଛି। ଶାସ୍ତ୍ରାର୍ଥ କେବଳ ମାତ୍ର ନିଜ କଥା ଉପସ୍ଥାପନ କରିବାର ମାଧ୍ୟମ ନୁହେଁ, ଏହା ହେଉଛି ତର୍କ ବିତର୍କ ଓ ମନ୍ଥନର ଏକ ଅନୁଶାସିତ ପ୍ରକ୍ରିୟା। ଏଥିରେ ତର୍କ ଓ ତଥ୍ୟ ସହ ନିଜର କଥା ରଖିବା ଆବଶ୍ୟକ, ଆଉ ଏଥିରେ ଆପଣଙ୍କର ଦକ୍ଷତା ଥିବା ଦରକାର। ଅନ୍ୟର ବିଚାରକୁ ଧୈର୍ଯ୍ୟର ସହ ଶୁଣିବା ଓ ବୁଝିବାର ଶିକ୍ଷା ମଧ୍ୟ ଏହି ଶାସ୍ତ୍ରାର୍ଥ ପ୍ରକ୍ରିୟାରେ ହିଁ ମିଳିଥାଏ। ମୁଁ ଖୁବ୍ ଆନନ୍ଦିତ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହାକୁ ନିଜ ସମାବର୍ତ୍ତନ ସମାରୋହର ଅଂଶ ରୂପେ ଗ୍ରହଣ କଲା। ଏଥିରେ ଅଂଶଗ୍ରହଣ କରିଥିବା ପାଖାପାଖି 20 ବିଦ୍ୟାର୍ଥୀ ଅନ୍ୟ ଦେଶରୁ ଆସିଥିଲେ। ଏକ ପ୍ରାଚୀନ ପରମ୍ପରାକୁ ଆଜିର ସମୟ ସହ ଯୋଡ଼ିବା ନିମନ୍ତେ ଏହା ହେଉଛି ଖୁବ୍ ପ୍ରଶଂସନୀୟ ପ୍ରଚେଷ୍ଟା। ଏଥିପାଇଁ ମୁଁ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ମୁଁ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟଙ୍କୁ ଆହ୍ୱାନ କରୁଛି ଯେ ସେମାନେ ଏପରି ନୂତନ ପଦକ୍ଷେପ ସମ୍ପର୍କରେ ବିଚାର କରନ୍ତୁ। ବନ୍ଧୁଗଣ, ମୂଳ ସହ ଯୋଡ଼ି ହୋଇ ଯୁବକମାନଙ୍କୁ ନୂଆ ଟେକ୍ନୋଲୋଜି ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଏକ ସୁନ୍ଦର ପ୍ରୟାସ ଜାରି ରହିଛି। ଦିଲ୍ଲୀରେ ଅବସ୍ଥିତ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡାଟା ସାଇନ୍ସରେ ବିଟେକ୍ ପ୍ରୋଗ୍ରାମ ଆରମ୍ଭ କରିବାକୁ ଯାଉଛି। ଏହା ଆଧୁନିକ ଟେକ୍ନୋଲୋଜିକୁ ଭାରତୀୟ ପାରମ୍ପରିକ ଜ୍ଞାନ ସହ ଯୋଡ଼ିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଭାରତୀୟ ଭାଷାମାନଙ୍କ ପାଇଁ ଏକ ନୂଆ ଏଆଇ ଟୁଲ୍ସ ପ୍ରସ୍ତୁତ କରିବା କ୍ଷେତ୍ରରେ ସହାୟତା ମିଳିବ। ଆମର ପ୍ରାଚୀନ ଗ୍ରନ୍ଥ ଓ ପାଣ୍ଡୁଲିପିମାନଙ୍କୁ ଡିଜିଟାଲ ରୂପେ ସଂରକ୍ଷିତ କରିବାର କାମ ମଧ୍ୟ ତ୍ୱରିତ ହେବ। ମୁଁ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟିକୁ ଏହି ପ୍ରଚେଷ୍ଟା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ବନ୍ଧୁଗଣ, ଆଜି ଭାରତୀୟ ସଂସ୍କୃତି ବିଶ୍ୱର ଭିନ୍ନ ଭିନ୍ନ ଭାଗରେ ପହଞ୍ଚିବାରେ ଲାଗିଛି। ଆମ ଗୀତ, ସଙ୍ଗୀତ ଓ ଆଧ୍ୟାତ୍ମିକତାକୁ ସମଗ୍ର ବିଶ୍ୱର ଲୋକମାନେ ଜାଣୁଛନ୍ତି ଆଉ ଆପଣାଉଛନ୍ତି। ଭାରତଠାରୁ 1000 କିଲୋମିଟର ଦୂରରେ କାରବିଆନ ସାଗରରେ ଡୋମିନିକାନ ରିପବ୍ଲିକ ନାମରେ ଏକ ଦେଶ ଅଛି। ସେଠାରେ ଭାରତୀୟଙ୍କ ସଂଖ୍ୟା ପାଖାପାଖି 100, ବୋଧହୁଏ ତାଠାରୁ ବି କମ୍ ହେବ। ଏହାପରେ ବି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା ସହ ଜଡ଼ିତ ଏକ ସୁନ୍ଦର ପ୍ରଚେଷ୍ଟା ସେଠାରେ ହେଉଛି। ସେଠାରେ ସ୍ପାନିଶ କହୁଥିବା କିଛି ଲୋକ
ଏକ ଟିମ୍

ତିଆରି କରିଛନ୍ତି। ଏହି ଟିମ୍ର ନାଁ ହେଉଛି ବ୍ରହ୍ମକମଳ ଡୋମିନିକାନା। ଟିମ୍ର ସଦସ୍ୟ ସମ୍ମିଳିତ ଭାବେ ବୈଦିକ ସାହିତ୍ୟର ଅଧ୍ୟୟନ କରନ୍ତି। ସେମାନେ ବୈଦିକ ମନ୍ତ୍ରର ଉଚ୍ଚାରଣ ମଧ୍ୟ ଶିଖୁଛନ୍ତି। ଏଥିପାଇଁ ସେମାନଙ୍କୁ କୌଣସି ଔପଚାରିକ ପ୍ରଶିକ୍ଷଣ ଦିଆଯାଇ ନାହିଁ, କିନ୍ତୁ ସେମାନେ ଅଡିଓ ରେକର୍ଡିଂ ଶୁଣି ଶୁଣି ବୈଦିକ ମନ୍ତ୍ରର ସଠିକ୍ ଉଚ୍ଚାରଣ ଶିଖିଛନ୍ତି। ଆଜି ସେମାନେ ଅନେକ ମନ୍ତ୍ରକୁ ଖୁବ୍ ସୁନ୍ଦର ଭାବେ ଜପିପାରୁଛନ୍ତି। ଏଥିମଧ୍ୟରେ ପୁରୁଷ ସୂକ୍ତମ୍, ଶ୍ରୀ ସୂକ୍ତମ୍, ଶ୍ରୀ ରୁଦ୍ରମ୍, ଦୁର୍ଗା ସୂକ୍ତମ୍ ଓ ଦେବୀ ମହାତ୍ମୟମ୍ ଆଦି ରହିଛି। ଭାରତଠାରୁ ଏତେ ଦୂରରେ ରହି ଆମ ପରମ୍ପରାକୁ ଶିଖିବା ନିମନ୍ତେ ସେମାନଙ୍କର ଏହି ପ୍ରୟାସ ଖୁବ୍ ପ୍ରେରଣାଦାୟୀ। ମୁଁ ବ୍ରହ୍ମକମଳ ଡୋମିନିକାନାର ସମସ୍ତ ସଦସ୍ୟମାନଙ୍କୁ ସେମାନଙ୍କର ପ୍ରଚେଷ୍ଟା ପାଇଁ ଶୁଭକାମନା ଜଣାଉଛି। ମୁଁ ହୃଦୟରୁ ଏପରି ଲୋକମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା କରିଆସୁଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ବାଦଲ ଓ ତା'ର ମନମୋହକ ଦୃଶ୍ୟ ହିଁ ମେଘାଳୟର ପରିଚୟ। ଯିଏ ମେଘାଳୟ ଯାଆନ୍ତି ତାଙ୍କୁ ସେଠାକାର ଲୋକମାନଙ୍କର ଆପଣାପଣ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ମନେ ରହେ। କିନ୍ତୁ ମେଘାଳୟର ଆହୁରି ଗୋଟିଏ ବିଶେଷତ୍ୱ ଅଛି ଯାହା ଆଜି ମୁଁ ମନ୍ କି ବାତ୍ରେ ଆପଣମାନଙ୍କୁ ଜଣାଇବାକୁ ଚାହେଁ। ସେ ହେଲା ମେଘାଳୟର ରୁଟ୍ ବ୍ରିଜ୍। ରାସ୍ତାକୁ ବୁଝାଉଥିବା ରୁଟ୍ ନୁହେଁ, ମୂଳ ବା ଚେରକୁ ବୁଝାଉଥିବା ରୁଟ୍ କଥା କହୁଛି। ଏହି ରୁଟ୍ ବ୍ରିଜ୍ଗୁଡ଼ିକ ଅତ୍ୟନ୍ତ ମନମୁଗ୍ଧକର। ଏହି ବ୍ରିଜ୍ଗୁଡ଼ିକ କେତୋଟି ଦିନ ବା କେତୋଟି ବର୍ଷରେ ତିଆରି ହୋଇନଥାଏ। ଏଗୁଡ଼ିକ ତିଆରି ହେବା ପାଇଁ ଦଶନ୍ଧି ଦଶନ୍ଧି ଲାଗିଥାଏ। ରବର ଗଛର ମୂଳ ବା ଚେରକୁ ଧୀରେ ଧୀରେ ବାଟ କଢ଼େଇ ଗୋଟିଏ ଦିଗକୁ ମଡ଼େଇ ଦିଆଯାଏ। ଏହି ଚେରଗୁଡ଼ିକୁ ଜଳଧାରର ଆରପାରିକୁ ନେଇ ନିଆଯାଏ। ସମୟାନ୍ତରେ ସେହି ଚେରଗୁଡ଼ିକ ଗୋଟିଏ ଗୋଟିଏ ମଜବୁତ ବ୍ରିଜ୍ର ରୂପ ଧାରଣ କରନ୍ତି। ଏହି ବ୍ରିଜ୍ଗୁଡ଼ିକର ଆଉ ଗୋଟିଏ ବିଶେଷତ୍ୱ ହେଲା ଏଗୁଡ଼ିକ ଜୀବିତ ବ୍ରିଜ୍। ସମୟ ବିତିବା ସଙ୍ଗେ ଏଗୁଡ଼ିକ ଆହୁରି ମଜବୁତ ହୋଇଥାନ୍ତି। ଏଥିରେ ମେଘାଳୟର ଲୋକମାନଙ୍କର ସୃଜନଶୀଳତା ମଧ୍ୟ ଦେଖାଯାଏ। ଏହା ଲୋକମାନଙ୍କର ବର୍ଷ ବର୍ଷର ଧୈର୍ଯ୍ୟ ଏବଂ ପ୍ରକୃତି ପ୍ରତି ଗଭୀର ସମ୍ମାନର ଉଦାହରଣ। ମନୁଷ୍ୟ ପ୍ରକୃତି ସହିତ ମିଶି କେତେ ଅଭୂତ ବସ୍ତୁ ତିଆରି କରିପାରେ, ଏହି ବ୍ରିଜ୍ଗୁଡ଼ିକ ତା'ର ନିଦର୍ଶନ। ଏଗୁଡ଼ିକ ଆମ ଦେଶର, ଆମ ପୃଥିବୀର ଐତିହ୍ୟ ଅଟନ୍ତି। ଏବେ ଭାରତ ମେଘାଳୟର ଏହି ରୁଟ୍ ବ୍ରିଜ୍ଗୁଡ଼ିକୁ ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସାଇଟ୍ ନେଟୱାର୍କରେ ସାମିଲ କରିବା ପାଇଁ ଆବେଦନ କରିଛି। ବନ୍ଧୁଗଣ, ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ରୁଟ୍ ବ୍ରିଜ୍ଗୁଡ଼ିକ ଏବେ କେତେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଏଭଳି ସମୟରେ ମେଘାଳୟର ଲୋକମାନେ ଏହି ପ୍ରାକୃତିକ ଐତିହ୍ୟର ସଂରକ୍ଷଣର ଦାୟିତ୍ୱ ସୁନ୍ଦର ଭାବରେ ତୁଲାଇଛନ୍ତି। ଏହି ରୁଟ୍ ବ୍ରିଜ୍ଗୁଡ଼ିକର ସଂଖ୍ୟା କେତେ ପ୍ରଥମେ ତାହା ଜାଣିବା ସହଜ ନଥିଲା। ସ୍ଥାନୀୟ ଲୋକମାନେ ନିଜେ ଏଗୁଡ଼ିକର ଗଣତି ଆରମ୍ଭ କଲେ। ଏହାପରେ ସେଠାକାର ଜନସାଧାରଣ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ଦାୟିତ୍ୱ ବହନ କଲେ। ଆଜିକାଲି ସ୍ଥାନୀୟ ଲୋକମାନେ 120ରୁ ଅଧିକ ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେଉଛନ୍ତି। କେତେକ ଗୋଷ୍ଠୀ ପ୍ରତିବର୍ଷ ଏହି ବ୍ରିଜ୍ଗୁଡ଼ିକର ସ୍ଥିତି ସମ୍ପର୍କରେ ଯାଞ୍ଚ କରୁଛନ୍ତି। କେତେକ ଲୋକ ଆଖପାଖ ଅଞ୍ଚଳକୁ ମଜବୁତ କରିବା ପାଇଁ ନର୍ସରୀ ମଧ୍ୟ ତିଆରି କରିଛନ୍ତି। ଏହିଭଳି ଭାବରେ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ପାଇଁ ଇକୋସିଷ୍ଟମ୍ ପ୍ରସ୍ତୁତ ହୋଇଯାଇଛି। ଆପଣ ଦେଖିଥିବେ ଏ ବର୍ଷ ହେଲି ବାର୍ଜିଙ୍କୁ ପଦ୍ମ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି। ସେ ନିଜ ଜୀବନର 50ରୁ ଅଧିକ ବର୍ଷ ଏହି ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେବାରେ ବିନିଯୋଗ କରିଛନ୍ତି। ତାଙ୍କର ସମର୍ପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ବନ୍ଧୁଗଣ, ଆପଣ ଯଦି କେବେ ଏହି ରୁଟ୍ ବ୍ରିଜ୍ଗୁଡ଼ିକରେ ଯାତ୍ରା କରିଛନ୍ତି ତ ତାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ସେୟାର କରନ୍ତୁ। ଆପଣଙ୍କ ଫଟୋ ଅନ୍ୟ ଲୋକମାନଙ୍କୁ ମଧ୍ୟ ମେଘାଳୟର ଏହି ନିଆରା ଐତିହ୍ୟ ବିଷୟରେ ଜାଣିବାକୁ ଉତ୍ସାହିତ କରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଚାହୁଁ ଯେ ଆମ ଗାଁ ସଫାସୁତୁରା ହେଉ ଏବଂ ଆମ ସହର ସୁନ୍ଦର ଦେଖାଯାଉ, କିନ୍ତୁ ଆମେ ବୋଧହୁଏ କେତେବେଳେ ବି ଟିକେ

ଅଟକି ରହି ଭାବିନଥିବା ଆମ ଆଖପାଖର ଏହି ଆବର୍ଜନାଗୁଡ଼ିକୁ କିଏ ସଫା କରୁଛି? ଅଧିକାଂଶ ଲୋକ ତ ଧରି ନେଇଥାନ୍ତି ଯେ ଏହା ଅନ୍ୟ କାହାର ଦାୟିତ୍ୱ ଏବଂ ସେ ହିଁ ଏହାକୁ ସଫା କରିବ, କିନ୍ତୁ ଆମ ଭିତରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଚିନ୍ତାଧାରା ଦ୍ୱାରା ଆମକୁ ବହୁତ ପ୍ରଭାବିତ କରନ୍ତି। ମୋତେ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ବ୍ୟାବ୍ରାର କିଛି ଭଉଣୀମାନଙ୍କ ବିଷୟରେ ଜାଣିବାକୁ ମିଳିଲା। ସେମାନେ ନିଜ ଆଖପାଖରେ ପଡ଼ିଥିବା ପ୍ଲାଷ୍ଟିକ୍ ଆବର୍ଜନାଗୁଡ଼ିକୁ ସଫା କରିବାର ସଂକଳ୍ପ ନେଲେ। ସେମାନେ ଭାବିଲେ ନାହିଁ ଯେ ଆଉ କେହି ଆସି ଏଥିରେ ପରିବର୍ତ୍ତନ ଆଣିବ। ସେମାନେ ନିଜେ ସାରା ସହରରୁ ପ୍ଲାଷ୍ଟିକ୍ ଆବର୍ଜନା ଏବଂ ଖାଲି ବୋତଲ ଏକାଠି କରିବା ଆରମ୍ଭ କଲେ। ଧୀରେ ଧୀରେ ଏହି ପ୍ରଚେଷ୍ଟା ବଢ଼ି ଚାଲିଲା ଏବଂ ସେଥିରୁ ପ୍ଲାଷ୍ଟିକ୍କୁ ଇକୋ ବ୍ରିକ୍ସରେ ପରିଣତ କରାଗଲା। ଆଜିକାଲି ଏହି ଇକୋ ବ୍ରିକ୍ସର ଉପଯୋଗ ସାଧାରଣ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମରେ ଲଗାଯାଉଛି। ରାଜଗଡ଼ରେ ଗତ କିଛି ମାସରେ ଶହ ଶହ କିଲୋ ପ୍ଲାଷ୍ଟିକ୍କୁ ରିସାଇକେଲ କରି ସେଗୁଡ଼ିକର ଉତ୍ତମ ଉପଯୋଗ କରାଯାଉଛି। ଅର୍ଥାତ୍ ଯେଉଁ ପ୍ଲାଷ୍ଟିକ୍ ଆଗରୁ ସହରକୁ ପ୍ରଦୂଷଣ କରୁଥିଲା, ଆଜି ତାହା ଏହି ଭଉଣୀମାନଙ୍କ ପ୍ରୟାସ ଦ୍ୱାରା ସହରର ସୌନ୍ଦର୍ଯ୍ୟ ବର୍ଦ୍ଧନରେ ସହାୟକ ହୋଇପାରିଛି। ମୁଁ ବ୍ୟାବ୍ରାର ସମସ୍ତ ଭଉଣୀ ଏବଂ ଏହି ଅଭିଯାନରେ ଯୋଗ ଦେଇଥିବା ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ଅନେକ ଲୋକ ମୋତେ ପତ୍ର ଲେଖି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ କହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ବିଷୟଟି ଗଣେଶ ଉତ୍ସବ ସହିତ ଜଡ଼ିତ। ଏମିତି ତ ଗଣେଶ ଉତ୍ସବ ପାଇଁ ଏବେ ଯଥେଷ୍ଟ ସମୟ ବାକି ଅଛି, କିନ୍ତୁ ଲୋକମାନେ ଅନୁରୋଧ କରିଛନ୍ତି ଯେ ସେ ବିଷୟରେ ଏବେ ହିଁ ଚର୍ଚ୍ଚା କରାଯିବା ଉଚିତ। ପ୍ରକୃତରେ ଗଣେଶଙ୍କ ମୂର୍ତ୍ତି ତିଆରିର କାମ ବହୁ ଆଗରୁ ଆରମ୍ଭ ହୋଇଥାଏ। ମୂର୍ତ୍ତି ତିଆରି କରିବା ଏବଂ ମୂର୍ତ୍ତି ବ୍ୟବସାୟ କରୁଥିବା ଲୋକମାନେ ଏବେଠାରୁ ସକ୍ରିୟ ହୋଇଉଠନ୍ତି। ତେଣୁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଘର, ସୋସାଇଟି ଅଥବା ଆଖପାଖ ଜାଗାରେ ଗଣପତି ବପ୍ପାଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ହେବ ତାହା ଆମ ଦେଶର ମାଟିରେ ତିଆରି ହୋଇଥିବ। ତାହା ଆମ ନିଜ କୁମ୍ଭାର ଏବଂ ସ୍ଥାନୀୟ କଳାକାରମାନଙ୍କ ହାତରେ ତିଆରି ହୋଇଥିବ। ଯେଉଁ ଲୋକମାନେ ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମାନେ ମାଟିର ମୂର୍ତ୍ତିକୁ ପ୍ରାଥମିକତା ଦିଅନ୍ତୁ। ଆଉ ଯେଉଁ ଲୋକମାନେ ମୂର୍ତ୍ତି କିଣୁଛନ୍ତି ସେମାନେ ମଧ୍ୟ ନିଶ୍ଚିତ ଦେଖନ୍ତୁ ଯେ ଗଣପତି ବପ୍ପାଙ୍କ ମୂର୍ତ୍ତି କେଉଁଥିରେ ତିଆରି ହୋଇଛି ଏବଂ କେଉଁ ଦେଶରେ ତିଆରି ହୋଇଛି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ତିଆରି ହୋଇଥିବା ମୂର୍ତ୍ତିଗୁଡ଼ିକୁ ଆଦୌ କିଣନ୍ତୁ ନାହିଁ। ବନ୍ଧୁଗଣ, ମାଟିର ମୂର୍ତ୍ତିଗୁଡ଼ିକ ପୂଜା ସରିବା ପରେ ସହଜ ଭାବରେ ପାଣିରେ ବିଲୀନ ହୋଇଯାଇଥାଏ। ଏହାଦ୍ୱାରା ଆମ ନଦୀ, ପୋଖରୀ ଏବଂ ପରିବେଶର ସୁରକ୍ଷା ହୋଇଥାଏ, ଆମ ଆସ୍ଥା ମଧ୍ୟ ବଞ୍ଚି ରହିଥାଏ ଏବଂ ପ୍ରକୃତି ପ୍ରତି ଆମର ଦାୟିତ୍ୱ ମଧ୍ୟ ପୂର୍ଣ୍ଣ ହୋଇଥାଏ। ଯେତେବେଳେ ଆମେ ସ୍ଥାନୀୟ କାରିଗରମାନଙ୍କଠାରୁ ମୂର୍ତ୍ତି କିଣୁ, ଆମେ ଭୋକାଲ ଫର ଲୋକାଲ ର ସଂକଳ୍ପକୁ ମଧ୍ୟ ଦୃଢ଼ କରିଥାଉ। ମୋର ବିଶ୍ୱାସ ଯେ ଏଥର ଗଣେଶ ଉତ୍ସବରେ ଏବଂ ଏହିଭଳି ପ୍ରତ୍ୟେକ ଉତ୍ସବରେ ଆମେ ଏ ସମସ୍ତ କଥା ଉପରେ ନିଶ୍ଚୟ ଗମ୍ଭୀରତାର ସହିତ ଚିନ୍ତା କରିବା ଏବଂ ଦେଶ ହିତରେ ପଦକ୍ଷେପ ନେବା। ବନ୍ଧୁଗଣ, ଆମ ଦେଶରେ ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଆମ ଦେଶର ଜନସାଧାରଣ। ଦେଶର ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବା ଛୋଟ ବଡ଼ ପ୍ରଚେଷ୍ଟାଗୁଡ଼ିକରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ। ଏହିଭଳି ପ୍ରୟାସ ଆମକୁ କହିଦିଏ ଯେ ଯେବେ ମନରେ ସଂକଳ୍ପ ଥାଏ ଏବଂ ସମାଜର ସହଯୋଗ ମିଳେ, ତେବେ କୌଣସି ବି ବଡ଼ ପରିବର୍ତ୍ତନ ଅଣାଯାଇପାରେ। ଆପଣଙ୍କ ଆଖପାଖରେ ହେଉଥିବା ଏହିଭଳି ପ୍ରଚେଷ୍ଟାଗୁଡ଼ିକ ବିଷୟରେ ଆପଣମାନେ ମୋ ପାଖକୁ ନିଶ୍ଚୟ ଲେଖନ୍ତୁ। ଆପଣଙ୍କର ବିଚାର ଏବଂ ପରାମର୍ଶ ପଠାଇ ଚାଲନ୍ତୁ। ହୋଇପାରେ ଆପଣଙ୍କ ଆଖପାଖର ଗୋଟିଏ ଛୋଟିଆ ପ୍ରୟାସ ସାରା ଦେଶ ପାଇଁ ପ୍ରେରଣା ହୋଇପାରିବ। ଆସନ୍ତା ମାସରେ ଆମେ ପୁଣି ଭେଟିବା, ଦେଶବାସୀମାନଙ୍କ ପାଇଁ କିଛି ନୂତନ ପ୍ରୟାସର ଚର୍ଚ୍ଚା କରିବା। ସେ ପର୍ଯ୍ୟନ୍ତ ଆପଣ ନିଜର ଏବଂ ନିଜର ପରିବାରର

0: ଧ୍ୟାନ ରଖନ୍ତୁ। ଆଉ ହଁ, ଜଳ ସଞ୍ଚୟ ତ କରିବା ହିଁ କରିବା, ବର୍ଷା ପାଣିର ଗୋଟିଏ ଗୋଟିଏ ବିନ୍ଦୁକୁ ଆମକୁ ସଞ୍ଚୟ କରିବାକୁ ପଡ଼ିବ। କ୍ୟାଚ୍ ଦ ରେନ୍ ଅଭିଯାନକୁ ସାମାନ୍ୟ ମନ୍ଥର ହେବାକୁ ଦେବା ନାହିଁ। ମୋର ଅନୁରୋଧ, ବର୍ଷାର ବିନ୍ଦୁ ବିନ୍ଦୁ ଜଳ ଆମେ ମିଳିମିଶି ସଞ୍ଚିବା। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11:00 ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଆଜି ରାତି 8:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ହେଉଛି ମଞ୍ଜୁଳା ମଧ୍ୟାହ୍ନର। ଏଥିରେ ଶୁଣନ୍ତୁ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆପଣମାନଙ୍କର ଏସ୍ଏମ୍ଏସ୍ ଜରିଆରେ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣିବା ପାଇଁ ଲେଖିଛନ୍ତି ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର, ରଥ ଭାଇ, ସୁଦାମ ଭାଇ, ମଦନପୁର ବିଲହାଟ କଟକରୁ। ଆପଣମାନଙ୍କର ଅନୁରୋଧର କଥାଚିତ୍ରଟି ହେଲା ଶେଷ ଶ୍ରାବଣ। ଗୀତଟିକୁ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ।

ପରବର୍ତ୍ତୀ କଥାଚିତ୍ରଟି ହେଲା ଖୁଦ୍ଦାର। ଗୀତଟିକୁ ଗାଇଛନ୍ତି କିଶୋର କୁମାର, ଲତା ମଙ୍ଗେସ୍କର ଏବଂ ସାଥୀମାନେ। ଆଉ ଆପଣମାନେ ହେଲେ ବିଜୟ କୁମାର ଦାସ, ସସ୍ମିତା ଦାସ, ପ୍ରଜ୍ଞା ଏବଂ ବନ୍ଦନା। ସୌରୀ ମହାସିଂହପୁର ବାଲୁଗ୍ରାମ କଟକରୁ। ତାହେଲେ ଶୁଣେଇ ଦେଉଛୁ ଆପଣଙ୍କର ମନପସନ୍ଦର ଏହି ଗୀତଟିକୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟିକୁ ପଠାଇଛନ୍ତି ପ୍ରମୋଦ କୁମାର ସାହୁ, ଡିଓସାଇ କେଦୁଆପଡ଼ା ଜଗତସିଂହପୁରରୁ, କାଦୁଅପଡ଼ା ଜଗତସିଂହପୁରରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ବର୍ଡର କଥା ଚିତ୍ରର ଏହି ଗୀତଟିକୁ। ଗୀତଟିକୁ ଗାଇଛନ୍ତି ରୂପ କୁମାର ରାଠୋର।

ଗୀତଟି ଶୁଣିବା ପାଇଁ ଅନୁରୋଧ କରି ଲେଖିଛନ୍ତି ସେକ୍ଟର 11 ସିଡିଏ କଟକରୁ ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର। କଥାଚିତ୍ରଟି ହେଲା ଉଲ୍କା। ଗୀତଟିକୁ ଗାଇଛନ୍ତି ଆରତୀ ମୁଖାର୍ଜୀ।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି, ଗୋପପୁର, ନିଶ୍ଚିନ୍ତ କୋଇଲି, କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ସିର୍ଫ ତୁମ୍ କଥାଚିତ୍ରର ଏହି ଗୀତଟି। ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ସାଥୀମାନେ।

ମଞ୍ଜୁର ମଧ୍ୟାହ୍ନରେ ଆପଣମାନେ ଶୁଣୁଛନ୍ତି ଆପଣମାନଙ୍କର ଏସ୍ଏମ୍ଏସ୍ ଜରିଆରେ କେତୋଟି ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ। ପରବର୍ତ୍ତୀ କଥାଚିତ୍ରଟି ହେଲା ଖଳନାୟକ। ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ, ମନହର ଉଦାସ ଏବଂ ସାଥୀ। ଗୀତଟିକୁ ଶୁଣିବାକୁ ଲେଖିଛନ୍ତି ଇଶାନ୍ତ ମନ୍ତ୍ରୀ ମାଣିଆ ବନ୍ଧରୁ।

ମଞ୍ଜୁର ମଧ୍ୟାହ୍ନରେ ଆପଣମାନେ ଶୁଣୁଛନ୍ତି ଆପଣମାନଙ୍କର ଏସ୍ଏମ୍ଏସ୍ ଜରିଆରେ କେତୋଟି ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ। ପରବର୍ତ୍ତୀ କଥାଚିତ୍ରଟି ହେଲା ଖଳନାୟକ। ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ, ମନହର ଉଦାସ ଏବଂ ସାଥୀ। ଗୀତଟିକୁ ଶୁଣିବାକୁ ଲେଖିଛନ୍ତି ଇଶାନ୍ତ ମନ୍ତ୍ରୀ ମାଣିଆ ବନ୍ଧରୁ।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଲେଖିଛନ୍ତି ଜଲିଲ ଖାନ ସିମରନ କଟକରୁ। ସେ ଏ ଗୀତଟିକୁ ଡେଡିକେଟେଡ୍ କରିଛନ୍ତି ଶହୀଦନଗର ଭୁବନେଶ୍ୱରର ଟୁନା ଭାଇନା, ଦେବମିତ୍ରା ମ୍ୟାଡାମ, ରାଜେଶ ନାୟକ, ଗରିବ ଖାନ ଏବଂ ବସନ୍ତ ଖଟୁଆଙ୍କୁ। କଥାଚିତ୍ରଟି ହେଲା ବେଟା। ଗୀତଟିକୁ ଗାଇଛନ୍ତି ଅନୁରାଧା ପୌଡ଼ୱାଲ ଏବଂ ଉଦିତ ନାରାୟଣ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ସୋମନାଥ ସାହୁ ଜିଗରଣ ପଟାମୁଣ୍ଡାଇ କଟକେନ୍ଦ୍ରାପଡ଼ାରୁ। କଥାଚିତ୍ର ଖତ୍ରୁଙ୍କି ଖିଲାଡ଼ି। ଗୀତଟିକୁ ଗାଇଛନ୍ତି ଅନୁରାଧା ପୋଡ଼ୱାଲ ଏବଂ ମହମ୍ମଦ ଅଜିଜ୍।

କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ରଟି ହେଲା ଜାନି ଦୁଶ୍ମନ୍। ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି। ଆଉ ଆପଣ ହେଲେ ହେମନ୍ତ କୁମାର ମହାରଣା, ସୁଭଦ୍ରପୁର, ଉତ୍ତମପୁର, କଟକରୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ କବାଟବନ୍ଧ ଯାଜପୁରରୁ। ଆପଣମାନଙ୍କର ଅନୁରୋଧର କଥାଚିତ୍ରଟି ହେଲା ମୁକ୍ତି। ଗୀତଟିକୁ ଗାଇଛନ୍ତି ମହମ୍ମଦ ସିକନ୍ଦର ଆଲାମ।

ନରେନ୍ଦ୍ର ମହାକୁଡ଼ ବାସୁଦେବପୁର ଭଦ୍ରକରୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଭୁଲ କାହାର କଥାଚିତ୍ରର ଏହି ଗୀତଟିକୁ ଗାଇଛନ୍ତି ଲତା ଘୋଷ।

କାର୍ଯ୍ୟକ୍ରମର ଶେଷରେ ସାଥିଆ କଥଚିତ୍ର ପାଇଁ କଣ୍ଠଦାନ କରିଛନ୍ତି ସାଧନା ସରଗମ ଆଉ ଏସ୍ଏମ୍ଏସ୍ କରି ପଠାଇଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର କୁମାର ରାୟ, ସୌମ୍ୟ ରଞ୍ଜନ ରାୟ, ଭୂୟାସ ଗୁଆମଳ କଟଭଦ୍ରକରୁ।

0: ଶୁଣୁଥିଲେ ଏକତାରା ଭଜନ, ପରିବେଷଣ କରିଥିଲେ କୁଳମଣି ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଶୁଣ ଶୁଣ ଶୁଣ ଗାଁ ଭାଇ ଭଉଣୀ ମାନେ, KYC ଅପଡେଟ ର ମେସେଜ କୁ ଅଣଦେଖା କରନ୍ତୁ ନାହିଁ, ତୁରନ୍ତ KYC ଅପଡେଟ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ATM କିମ୍ବା ବିଜନେସ କରେସ୍ପଣ୍ଡେଣ୍ଟ ମାନେ BCଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ। ଏବଂ ଯଦି କୌଣସି ପରିବର୍ତ୍ତନ ଅଛି, ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଙ୍ଗ ସେବାର ଲାଭ ଉଠାନ୍ତୁ। ନିଜର KYC ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
5: RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆରମ୍ଭ କରୁଛୁ ନାରୀ ମହଲ।

0: ଆଜିର କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ପ୍ରଚାର କରୁଛୁ ନାଟକ ଆଖି, ମୂଳ ଗଳ୍ପ ଦୁଃଖୀଶ୍ୟାମ ମହାପାତ୍ର, ବେତା ରୂପାନ୍ତର ହିମାଂଶୁ ଭୂଷଣ ସାବତ, ପରିଚାଳନା ଗୋପା ଦାସ। ତାହେଲେ ଆସନ୍ତୁ ଶୁଣିବା ନାଟକ ଆଖି।
1: ଏକ୍ସକ୍ୟୁଜ୍ ମି, ଏ ଶପ୍ ତ ବିମଳ ରତ।
2: ଅଫକୋର୍ସ, କିନ୍ତୁ ଆପଣ?
1: ମୁଁ ମୋହନ, ମୋହନ ମହାପାତ୍ର, ବିମଳର ବାଲ୍ୟ ବନ୍ଧୁ।
2: ଆଇ ଆମ୍ ବଙ୍କିମ୍ ସେଲ, ସିନିୟର ମାର୍କେଟିଂ ମ୍ୟାନେଜର, ହଲ୍ ଖୁରିଓ।
1: ଓ ଆଇ ସି, ପ୍ଲିଜ୍ ଟୁ ମିଟ୍ ୟୁ। କାଇଣ୍ଡଲି ବିମଳକୁ ଟିକେ ଖବର ଦେବେ।
2: ସରି ମିଷ୍ଟର ମହାପାତ୍ର, ଆଜି ଶୁକ୍ରବାର, ବସ୍ ଦୋକାନକୁ ଆସନ୍ତିନି। ତଥାପି ପ୍ଲିଜ୍ ୱେଟ୍ ଏ ବିଟ୍, ମୁଁ ବସ୍କୁ କନେକ୍ଟ କରୁଛି। ହ୍ୟାଲୋ, ଗୁଡ୍ ମର୍ଣ୍ଣିଂ ବସ୍।
3: ଭେରି ଗୁଡ୍ ମର୍ଣ୍ଣିଂ
2: ବସ୍। ସାର୍, ମିଷ୍ଟର ମୋହନ ମହାପାତ୍ର ଆପଣଙ୍କ ଫ୍ରେଣ୍ଡ।
3: ୱାଟ୍, ମୋହନ କାହିଁ? ସେ
2: ଆପଣଙ୍କ ଅପେକ୍ଷା କରିଛନ୍ତି।
3: ତାକୁ ଇମିଡିଏଟ୍ଲି ଏଠିକି ନେଇ ଆସ। ଓକେ
2: ଓକେ ବସ୍, ଚାଲନ୍ତୁ ସାର୍ ଯିବା। ଆସନ୍ତୁ ସାର୍।
3: ହାଲୋ ମୋହନ, ହାଉ ଡୁ ୟୁ ଡୁ?
1: ହ୍ୟାଲୋ,
3: ଥ୍ୟାଙ୍କ ୟୁ ବଙ୍କିମ, ତମେ ବର୍ତ୍ତମାନ ଯାଇପାର। ଅଲିସିନ, ଆଜି ମୋତେ କେହି ଡିଷ୍ଟର୍ବ କରିବନି।
2: ଓକେ ବସ୍।
3: ଭିତରକୁ ମୋହନ।
1: ବାପରେ, ତୁ ତ ଗୋଟେ ରାଜମହଲ ଭିତରେ ରହିଛୁ ବିମଳ।
3: ଆରେ ଭାଇ, ସବୁ ସେଇ ଭଗବାନଙ୍କ ଆଶୀର୍ବାଦରୁ। ପ୍ରଥମେ ଯେତେବେଳେ ଆସିଥିଲି ହାତରେ ଖୁବ୍ କମ୍ ପୁଞ୍ଜି ଥିଲା,
1: ଅଥଚ ଆଜି ତୁ ହେଇଛୁ ପୁଞ୍ଜିପତି। ଆଚ୍ଛା ୟାର, ୟାର ସିକ୍ରେଟଟା କ'ଣ କହିଲୁ?
3: ସିକ୍ରେଟ କିଛି ନାହିଁ, ତିବତରୁ ପଳାଇ ଆସିଥିବା ଶରଣାର୍ଥୀମାନଙ୍କ ପାଖରୁ ତିବତର ସିନ୍ ସିନେରୀ, ଅଳଙ୍କାର, କାଠର ସୁନ୍ଦର ସୁନ୍ଦର ଜିନିଷ କିଣି ମୁଁ ସେ ସବୁକୁ ସିମଳା ବଜାରରେ ବିକ୍ରି କରୁଥିଲି। ସେହି ବ୍ୟବସାୟ ବଢି ବଢି ଏବେ ହେଇଛି ସପିଂ ସେଣ୍ଟର ହଲ୍ କୁରିଓ।
1: ଖୁବ୍ ଲାଭଜନକ ବ୍ୟବସାୟ ନିଶ୍ଚୟ।
3: ଲାଭ ଯେ ହଉନି ତା ନୁହେଁ, ତେବେ ମୋ ଏଷ୍ଟାବ୍ଲିଶମେଣ୍ଟର ବ୍ୟାପକତା ଦେଖୁଛୁ ତ?
1: ସେ ଯାହା ହଉ, ହ୍ୟାପି ଲାଇଫ।
3: ଆଉ ରତି ଭାଉଜ ଖବର କ'ଣ?
1: ତୁ ପଚାରୁଥିଲୁ ନା, ଆଗରୁ କିଛି ଖବର ନ ଦେଇ ହଠାତ୍ ମୁଁ କାହିଁକି ସିମଳାକୁ ଚାଲି ଆସିଲି? ତୋର ସେ ରତି ଭାଉଜ ହେଉଛି ତାର କାରଣ।
3: ରତି ଭାଉଜ? ତା ମାନେ ତୁ
1: ତୁ ତ ଜାଣୁ ବିମଳ, ପିଲାଦିନଠୁ ଆଥଲେଟିକ୍ସରେ ମୋର ଆଗ୍ରହ କେତେ ବେଶୀ।
3: ଆରେ ସେ କଥା କିଏ ନ ଜାଣେ, ୟୁନିଭର୍ସିଟିରେ ତୁ ତ ପୁଣି ଷ୍ଟେଟ୍ ରିପ୍ରେଜେଣ୍ଟ କରୁଥିଲୁ। କାହିଁକି ତା ସାଙ୍ଗେ ରତି ଭାଉଜଙ୍କ ସମ୍ପର୍କ କ'ଣ?
1: ସେଇ ସ୍ପୋର୍ଟସ୍ ଆଉ ଆଥଲେଟିକ୍ସ ଆମ ଦୁହିଁଙ୍କ ଭିତରେ ତିକ୍ତତାର ବଡ଼ କାରଣ ହେଇ ଠିଆ ହେଲା। ଆଚ୍ଛା, ତୁ କହିଲୁ ରତି ଏସବୁ ପସନ୍ଦ କରେନି ବୋଲି ମୁଁ କ'ଣ ମୋ ଆଥଲେଟିକ୍ ବନ୍ଧୁମାନଙ୍କୁ ଉପେକ୍ଷା କରିଥାନ୍ତି?
3: ସେମିତି କ'ଣ କିଛି ସିଚୁଏସନ୍ ଏମିତି?
1: ହଁ ବିମଳ, ମୋର ସ୍ପଷ୍ଟ ମନେ ଅଛି, ଶୀତ ଦିନ ହୋଇଥାଏ, ସେଦିନ ସଞ୍ଜବେଳେ ମୁଁ ମୋର କେତେ ଜଣ ଆଥଲେଟିକ୍ ବନ୍ଧୁଙ୍କୁ ଇନଭାଇଟ୍ କରିଥାଏ।
3: ରତି, ରତି, ଆରେ କୁଆଡ଼େ ଗଲ? ରତି, ରତି, ଏ ରତି, କି ଆଶ୍ଚର୍ଯ୍ୟ, ଏତେ ବଡ଼ ପାର୍ଟିରେ ମୁଁ ଡାକୁଛି, ତମେ ଶୁଣିପାରୁ ନା?
4: କ'ଣ କହୁଛ?
3: ଏଠି ଏ ଛାତ ଉପରେ କ'ଣ କରୁଛ?
4: କିଛି ନାହିଁ।
3: କିଛି ନାହିଁ ତ ଏଠି ବସିଛ କାହିଁକି?
4: ଦେଖୁଛି।
3: କ'ଣ ଦେଖୁଛ?
4: ଆକାଶରେ ବ୍ୟାପକତା, ତାର ଶାନ୍ତ ନୀଳ ଆସ୍ତରଣକୁ।
3: ରବିଶ, ତମକୁ କେତେ ଥର କହିଛି ଏମିତି ଆଇଡଲ ହେଇ ବସିବନି।
4: ଏଇଟା ମୋର ବ୍ୟକ୍ତିଗତ ରୁଚିର କଥା।
3: ଆଉ ମୋ ରୁଚି?
4: ତମ ରୁଚି ମାନେ?
3: ତମେ କ'ଣ ଜାଣିନ, ଆଜି ମୋ ଫ୍ରେଣ୍ଡ ମାନେ ଆସିବେ, ସେମାନଙ୍କ ପାଇଁ ଚା ସ୍ନାକ୍ସ।
4: ସେମାନେ ଆସିବା ପରେ ତିଆରି ହେବ।
3: ଉଠ ଏଠୁ।
4: କାହିଁକି?
3: ସେ ଶାଢ଼ୀ ଚେଞ୍ଜ କର, ହଜାର ବାର ତମକୁ କହିଛି ଏମିତି ସାବିଲି ଡ୍ରେସ୍ ହବନି, ଏକୁଟିଆ ବସି ବସି କ'ଣ ଏତେ ଚିନ୍ତା କରୁଛ? ଉଠି ଆସ।
4: ନା
3: ନା,
4: ଚିତ୍କାର କରୁଛୁ କାହିଁକି? ମୁଁ କାଲା ନୁହେଁ, ଯାହା କହିବ ଥିଲେ କୁହ।
3: ମୁଁ କହୁଛି ଶୀଘ୍ର ଯାଇ ଚା ସ୍ନାକ୍ସ ର ବନ୍ଦୋବସ୍ତ କର, ଆଉ ଟିକେ କପାରେ ସେମାନେ ଆସିଯିବେ।
4: ମୋ ଦେହ ଭଲ ନାହିଁ, ଦୋକାନରୁ ମଗେଇ ଦିଅ।
3: କ'ଣ ହେଲା ତମର?
4: ଜାଣିପାରୁନ କ'ଣ ହେଇଥିବ, ମତେ ମୁହଁ ଖୋଲି କହିବାକୁ ପଡିବ।
3: ସେ ବାଜେ କଥା ବନ୍ଦ କର, ମୋ ବନ୍ଧୁମାନେ ତମ ହାତ ତିଆରି ଚା ଖାଇବାକୁ ପସନ୍ଦ କରନ୍ତି।
4: ତମ ବନ୍ଧୁମାନଙ୍କ ପସନ୍ଦ ପାଇଁ ମୁଁ ଗୋଲାପଗିରି କରିପାରିବିନି।
3: କ'ଣ କହିଲ, ଚା ପାଞ୍ଚ ସାତ କପ୍ ତିଆରି କରିବାଟା ଗୋଲାମଗିରି?
4: ଦେଖ, ମୁଁ ପୁଣି ଥରେ କହିଦେଉଛି, ମତେ ଟିକେ ଏକା ରହିବାକୁ ଦିଅ, ମୁଁ କିଛି କରିପାରିବିନି।
3: ତମେ ଆଉ ବତ କରିବ, ଉଠ ଉଠ ସେଠୁ।
4: ନା, ମୁଁ ଉଠିବିନି।

0: Τζάνιο.
1: Ρωτή. Ρωτή, καλή ρωτή, ρε, το με κάνει και νοχέ σου, ήλω.
0: Εγώ κόνο τίλα.
1: Μη σο κότσο. Δεν έχω ρωτή.
0: Μου τζιπί, ρωσή άραμπο είναι.
1: Πλείς ρωτή. Μόνο που λέει τσι. Καλή το μου πουρκο χάτου ούτε. Σότερο μου μπορώ να έκορτσι. Δεν έχω. Μου πρόμις κορτσι. Αω και μπήλε το μόσαν γρέμι τη ρουκκέ βεβαρ κορυβίνη. Πλείς. Έχει τώρα κοπάει μόνο τη χιόμα κορυβίω.
0: Θαω, κατά βαράνι. Τα με αζωτή και σίγρο αφήστρο φέρυβα.
1: Σίγρο. Κάνει κι.
0: Μου σάρι τα πέκκου τζιπί.
1: Κάνει. Κόν που είναι το μωρό. Έχει δίνει τώρα το σε check-up κορυβίω.
0: Sorry, το doctor έλεγε πως είμαι ροαντορανγκ. Τα άπεκα κουτσι πέρα όσοι πήγα κόρ.
1: Να, να. Μου φαβίλη, καλέ το μωρό δίχω κίτσι όσοι πήγα έλεγε. Τε με το άμεσο κάμα κορυβό. Άγι όμως sports association ρε meeting όσοι. Το άμεσο άντια τσότα πόρτζον το μωτέ όπεκα κορυβό. Μου τι είπαν τζιβί.
0: Το άμεσο τζιπέ τα κανέ. Το άμεσο χαρί ροχίλε μου τζιπί. Σε είπα εγώ τζιπί.
1: Οκ. Hi,
2: Ρατή.
0: Ερε, sorry, το του.
2: Χα, μου. Καί. ତୁ ଆଉ କିଏ ବୋଲି ଭାବିଥିଲୁ ନା କ'ଣ
0: ନା ମୋହନ ଶୀଘ୍ର ଫେରିବ ବୋଲି କହିଯାଇଥିଲା ସେ ଘରେ ରହିଲେ ମୁଁ ତୋ କ୍ଲିନିକକୁ ଯାଇଥାନ୍ତି
2: ଆରେ କାହିଁକି ତୋ ଦେହ କ'ଣ ପୁଣି ଖରାପ ହେଲା ନା କ'ଣ
0: ଆଚ୍ଛା ତୁ କହିଲୁ ସରିତା ଏଇଟା କ'ଣ ମୋହନର ଅନ୍ୟାୟ ନୁହେଁ
2: କାହିଁ ମୋହନ ବାବୁ କ'ଣ କଲେ
0: କାହିଁକି କୋଉ ଅଧିକାରେ ସେ ମୋ ଉପରେ ଅନିଚ୍ଛାକୃତ ମାତୃତ୍ୱର ବୋଝ ଲଦି ଦେଇଛି
2: ରତି
0: କାହିଁକି ମୁଁ ମାସ ମାସ ଧରି ତା ରକ୍ତକଣିକାକୁ ମୋ ଦେହ ଭିତରେ ସାଇତି ରଖିବି କହ ସରିତା ବାପ ହେବାର ଗୌରବ ମୋହନ ବାବା କାହିଁକି
2: କି ଆଶ୍ଚର୍ଯ୍ୟ କଥା ତୁ କହୁଛୁ ତୋ ମୁଣ୍ଡ ଫୁଣ୍ଡ କ'ଣ ଖରାପ ହେଇଗଲାଣି ନା କ'ଣ କ'ଣ ଏମିତି ସବୁ ବାଜି କଥା କହିଯାଉଛୁ
0: ମୁଁ ଠିକ କହୁଛି ମୋହନ ବାପ ବୋଲି ଗର୍ବରେ ଛାତି ଫୁଲେଇ ଚାଲିବ ଅଥଚ ମୁଁ ଗୋଟେ କାଳାନ୍ତକ ଯନ୍ତ୍ରଣାକୁ ପ୍ରତି ମୁହୂର୍ତ୍ତରେ ପ୍ରତୀକ୍ଷା କରି ରହିଥିବି
2: ରତି ବି କ୍ୱାଇଟ୍ ତୁ କ'ଣ ଜାଣୁନି ମୋହନ ସାଙ୍ଗେ ତୋର ସମ୍ପର୍କ କ'ଣ ସେ ପରା ତୋ ସ୍ୱାମୀ ତା ସନ୍ତାନକୁ ଗର୍ଭରେ ଧାରଣ କରିବା ହେଉଛି ତୋର କର୍ତ୍ତବ୍ୟ ସେଇଟା ତୋର ଗୌରବ
0: ଅସମ୍ଭବ ଅନିଚ୍ଛାକୃତ ମାତୃତ୍ୱକୁ ମୁଁ ନ ଜାଣି ଗୌରବ ବୋଲି ସ୍ୱୀକାର କରିପାରିବିନି
2: ଅନିଚ୍ଛାକୃତ ମାତୃତ୍ୱ ଆରେ ପିଲାଙ୍କ ପରି କ'ଣ ଏମିତି ବାଜି କଥା କହିଯାଉଛୁ ତମ ବିବାହର ପଞ୍ଚମ ବର୍ଷରେ ଏ ତୋର ପ୍ରଥମ ଶିଶୁ ତା ଛଡ଼ା ପ୍ରତ୍ୟେକ ସ୍ତ୍ରୀ ମା ହେବାର ସୁଖକୁ ନିଜ ସ୍ୱପ୍ନର ସାର୍ଥକତା ବୋଲି ଭାବନ୍ତି ଆଉ ଆଉ ତୁ କ'ଣ ତାର ବ୍ୟତିକ୍ରମ ହେବୁ
0: ନା ନା ମୁଁ କଦାପି ତୋର ପରାମର୍ଶ ଗ୍ରହଣ କରିପାରିବିନି ଆଇ ହେଟ୍ ଇଟ୍ ମୋହନ ଆତୁ ପାପ ହେବାର ଯୋଗ୍ୟ ନୁହେଁ ବୁଝିଲୁ
2: ପ୍ଲିଜ୍ ରତି ମୋତେ ଟିକେ ବୁଝିବାକୁ ଚେଷ୍ଟା କରୁଛୁ
0: ତୁ ଆଉ ଅଧିକଟା ମୋତେ କ'ଣ ବୁଝେଇବୁ ମୁଁ ତ କହିବି ମୋତେ ଖାପଚରେ ପକାଇବାକୁ ମୋହନର ଏଇ ଗୋଟେ ଷଡ଼ଯନ୍ତ୍ର
2: ରତି ଛି ଶୁଣଟା ପରା ବିବାହିତ ଜୀବନରେ ବାପା ମା ହେବାରେ ଯେଉଁ ଅଫୁରନ୍ତ ଆନନ୍ଦ ତୁ ଥରେ ମା ହେଇ ଦେଖ ନା ତୋ କୋଳ ଛୁଆକୁ ଗେଲ କଲାବେଳେ ଅନୁଭବ କରିବୁ ଦୁନିଆର ସବୁ ଆନନ୍ଦ ଯେମିତି ତୋ ପାଖେ ଆସି ଠୁଳ ହେଇଯାଉଛି
0: ଥାଉ ଥାଉ ମତେ ତୁ ଆଉ କଥା କହି ଭୁଲେଇ ଦେନା ମୁଁ ଭଲ ଭାବେ ଜାଣେ ମୋ ସ୍ୱାଧୀନତାକୁ ପ୍ରତିହତ କରିବା ଏଇଟା ରୀତିମତ ଗୋଟାଏ ଚକ୍ରାନ୍ତ
2: ଚୁପ୍ କର ସ୍ୱାଧୀନ ଭାବେ ରହିବାକୁ ଯଦି ଏତେ ଚାହୁଁଥିଲୁ ତେବେ ବିବାହ କରୁଥିଲୁ କାହିଁକି ସେ ପାଗଳ ବନ୍ଦ କରୁଛି ଅଯଥା କଥା ନେଇ ଚିନ୍ତିତ ହେଲେ ତୋର କ୍ଷତି ହେବ
0: ପ୍ଲିଜ୍ ସରିତା ତୁ ମୋତେ ଟିକେ ସାହାଯ୍ୟ କର ମୋତେ ଯନ୍ତ୍ରଣାରୁ ମୁକ୍ତି ଦେ
2: ନିର୍ଦ୍ଦିଷ୍ଟ ସମୟ ଆଗରୁ ତୁ ଚାହିଁଲେ ବି ମୁକ୍ତ ହେଇପାରିବୁନି ରତି ଆଉ ସେଇଟା ହୁଏତ ତୋ ବିପର୍ଯ୍ୟୟର ହେତୁ ହୋଇ ଠିଆ ହେବ
0: ସେ ବିପର୍ଯ୍ୟୟକୁ ମୁଁ ବରଂ ମୁଣ୍ଡପାତି ସହିନେବି ସରିତା ହେଲେ ହେଲେ ତୁ ଯେକୌଣସି ଉପାୟରେ
2: ତୋର ବାନ୍ଧବୀ ହେଲେ ବି ମୁଁ ଜଣେ ଡାକ୍ତର ରୋଗୀକୁ ସୁସ୍ଥ କରିବା ମୋର କାମ ତା ମୃତ୍ୟୁ ନୁହେଁ
0: କିନ୍ତୁ ସରିତା
2: ନା ନା

0: ଆଚ୍ଛା
1: ହଁ ଭିତରକୁ ନେଇ ଆସ।
0: ଆଚ୍ଛା ସାର।
1: ବେମଳ ଉଠିଲାଣି?
0: ନା ସାର।
1: ଆରେ ଚା ଧରି ଠିଆ ହେଇଛ କାହିଁକି? ରଖିଦିଅ ସେ ଟେବୁଲ ଉପରେ।
0: ସାର
1: କଣ କିଛି କହିବ? ଆରେ ଏତେ ଦୂରରେ ଠିଆ ହେଇଛ କାହିଁକି? ଆସ ପାଖକୁ ଆସ। ଏଇଥର କୁହ।
0: ନାଇଁ ସାର, ଆପଣଙ୍କର ଆଉ କିଛି ଦରକାର?
1: ତମେ ମାନେ ମୁଁ କିନ୍ତୁ
0: କଣ ହେଲା ସାର?
1: ନା ନା, ମୋର କିଛି ଦରକାର ନାହିଁ। ତମେ ଯାଅ ଏଠୁ ଯାଅ। ଇଏ କଣ ସ୍ୱପ୍ନ ନା ହାଲୁସିନେସନ? ନା ନା, ଅସମ୍ଭବ। ସେଇ ମୋଟା ମୋଟା ଆଖି, ଭସ ଭସ ଚାହାଣି, ନିର୍ଲିପ୍ତ ନିର୍ବିକାର ଡୋଳା, ସେଇ ନୀଳ ରଙ୍ଗ, ସେଇମିତି ଚଳ ଚଞ୍ଚଳ। ଓ
2: ମୋହନ, ମୋହନ କଣ ହେଲା? କଣ ହେଲା ତୋର? ଏମିତି ମୁଣ୍ଡ ବାଡ଼ି ବସିଛୁ?
1: ନା ନା, କିଛି ନୁହଁ।
2: ଆଚ୍ଛା, କାଞ୍ଚିପୁରା ତୋ ପାଇଁ ଚା ନେଇ ଆସିଥିଲା, ତାକୁ ତଡ଼ିଦେଲୁ କାହିଁକି? ଜାଣୁ, ମୋର ଯେତେ ସର୍ଭେଣ୍ଟସ୍ ଅଛନ୍ତି, ଏଇ ଝିଅଟି ସବୁଠୁ ବିଶ୍ୱସ୍ତ ଆଉ ସିନ୍ସିୟର। ବିଚାରି ସାର୍ ମତେ ଗାଳି ଦେଲେ କହି କେତେ କାନ୍ଦୁଛି ସେଠି।
1: କାନ୍ଦୁଛି? ଆଇ ଏମ୍ ସୋ ସରି। ପ୍ଲିଜ୍ ତୁ ତାକୁ ବୁଝେଇ ଦେ, ମୁଁ ଟିକେ ଅପସେଟ୍ ହେଇଯାଇଥିଲି।
2: ଓକେ, ମୁଁ ତାକୁ କହୁଛି ତତେ ବ୍ରେକ୍ଫାଷ୍ଟ ଦେଇଯିବ। ଆରେ ଭାଇ, ଯାହା ତ ହବାର ଥିଲା ହେଇଗଲା, ଆଉ ପଛ କଥା ଗୁଡ଼ା ଭାବି ଲାଭ କ'ଣ? ଉଠ, ଦାନ୍ତ ଘଷିପକା। ବ୍ରେକ୍ଫାଷ୍ଟ ପରେ ଦେହେଁ ବସି ଚେସ୍ ଖେଳିବା। ଆରେ ଗଧ, ବିଳାସ ଭିତରେ ନିଜକୁ ହଜାଇ ଦେ, ମନ ଭିତରୁ ସବୁ ଗ୍ଲାନି ଆପେ ଆପେ ଦୂର ହୋଇଯିବ। କୋ କମନ୍।

0: ମୁଁ ଆଉ କଣ କରିଥାନ୍ତି?
1: ମୋହନ, ପ୍ରକୃତରେ ରତି ମା ହେବାକୁ ଚାହୁଁନଥିଲା, ନା ସେ ଚାହୁଁନଥିଲା ମୋ ବାପା ହେବାର ଗୌରବ ନିଏ। ଶେଷରେ ଏକ ମୃତ ଶିଶୁକୁ ଜନ୍ମ ଦେଇ ସେ ସବୁଦିନ ପାଇଁ ଆଖି ବୁଝିଲା। ଏଇ କଥା ବାରମ୍ବାର ମୋତେ ବିବ୍ରତ କରୁଛି, ମୋତେ ଅପସେଟ୍ କରିଦେଉଛି, ଯେଉଁଥିପାଇଁ ମୁଁ ଶିମିଳାକୁ ଚାଲି ଆସିଲି। ଅଥଚ ଏଠି ମୋତେ ସେଇ ଦୃଷ୍ଟିରେ ରଜୁଛି, ସେଇ କଟାକ୍ଷର ଭୟଙ୍କର। ତ କଣ ହେଲା, ତୁ ହସୁଛୁ ବିନୋଦ? ତୁ ହସି ପାରୁଛୁ?
2: ଆରେ ଭାଇ, ତୋରେ ପାଗଳାମି ଦେଖି ନ ହସି ମୁଁ ମୋଟେ ରହିପାରୁନି।
1: ପାଗଳାମି
2: ନୁହେଁ ତ କଣ ବୁଝିଲୁ ମୋହନ, ଆଇରୋନି ଅଫ୍ ଫେଟ୍।
1: ତା ମାନେ
2: ତୁ ଜାଣୁ, ଏଇ କାଞ୍ଚିକୁ ଯେତେବେଳେ 4 ବର୍ଷ ବୟସ, ନିଆଁ ଝୁଲ ତା ଆଖିରେ ପଡ଼ି ତାର 2ଟା ଯାକ ଆଖି ନଷ୍ଟ ହୋଇଯାଇଥିଲା। ଦିଲ୍ଲୀ ଶକ୍ତି ହସ୍ପିଟାଲର ଆଇ ସର୍ଜନ ଡକ୍ଟର ଥୋମାସ ଅସ୍ତ୍ର ଚିକିତ୍ସା କରି ତା ଆଖିରେ 2ଟା ଜୀବନ୍ତ ନୂଆ ଆଖି ପ୍ଲାଣ୍ଟେସନ କରିଥିଲେ। ସେଇଦିନଠୁ ସେ ତା ଦୃଷ୍ଟିଶକ୍ତି ଫେରି ପାଇଛି, ବୁଝିଲୁ?
1: ଶକ୍ତି ହସ୍ପିଟାଲରେ ସରିତା କହୁଥିଲା ରଥି ତା ଆଖି 2ଟା ଡୋନେଟ କରିଯାଇଛି, ତେବେ କଣ? ତେବେ କଣ ବିମଳ?
2: ଆରେ ବିଚିତ୍ର କଣ ହେଇପାରେ, ରତି ଭାଉଜ ଦାନ କରିଦେଇଯାଇଥିବା ଆଖିରେ ଅନ୍ଧୁଣୀ କାଞ୍ଚି ଏବେ ପୃଥିବୀର ସୌନ୍ଦର୍ଯ୍ୟ ଦେଖିବାକୁ ସକ୍ଷମ ହୋଇପାରିଛି।
1: କିନ୍ତୁ କାଞ୍ଚି ରତିର ସେଇ ବଡ଼ ବଡ଼ ଆଖି, ସେଇ କୁପିତ କଟାକ୍ଷ।
2: ଦେଖ ମୋହନ, ତୁ ଯଦି ଏ ସାମାନ୍ୟ କଥାକୁ ଏତେ ସିରିୟସଲି ଧରି ବସିବୁ, କେବେ ହେଲେ ମନରେ ଶାନ୍ତି ପାଇବୁନି, ବୁଝିଲୁ? ଟ୍ରାଏ ଟୁ ଫର୍ଗେଟ୍ ଦି ପାଷ୍ଟ, ଓକେ? ଫର୍ଗେଟ୍ ଇଟ୍।

0: କାଞ୍ଚି କାଞ୍ଚି
1: ସାହେବ
0: ସେ ବାଲ୍ଟି ନେଇ କୁଆଡ଼େ ଯାଉଛୁ?
1: ନୂଆ ସାହେବ ର ଘର ଦହିବି।
0: ଥାଉ ତୋର ଯିବା ଦରକାର ନାହିଁ, ସେ ରେଷ୍ଟ ନଉଛି, ତୁ ଯା ଅନ୍ୟ କାମ କରିବୁ।
1: ଆଚ୍ଛା ସାହେବ, ସେ ଘରୁ ଟିଫିନ ପ୍ଲେଟ ନେଇ ଆସିବି।
0: ର ମୁଁ ଦେଖୁଛି। କାଞ୍ଚି କାଞ୍ଚି
1: କଣ ହେଲା ସାହେବ?
0: ସେ ନୂଆ ସାହେବ କାହାନ୍ତି?
1: ଥିଲେ ତ ସାର।
0: ପଛ ଦରଜା ଖୋଲା ଅଛି, ମୋହନ ନାହିଁ, ଆସ ଦେଖିବା। ମୋହନ ମୋହନ ସତ କୁଆଡ଼େ ଗଲା ସେ? ମୋହନ ମୋହନ
1: ସାର
0: କଣ ହେଲା?
1: ସାର ଏଠି ଗୋଟେ ଚିଠି ଥିଲା ହେଇଛି।
0: ଚିଠି କାହିଁ ଦେଖି?
2: ଡିଅର ବିମଲ, ମୁଁ ପାରିଲିନି ଭାଇ, କାଞ୍ଚିର ମର୍ମଭେଦୀ ସେ ଦୃଷ୍ଟି ସ୍ୱଚ୍ଛ କରିପାରିଲି ନାହିଁ। ଏଠି ରହିଲେ ସେ ବରାବର ମୋ ପିଛା କରିବ, ମୋତେ ଆହୁରି ବିବ୍ରତ ଆହୁରି ଅସ୍ଥିର କରିବ। ଏହିସବୁ ପ୍ରଶ୍ନର ବୁଢ଼ିଆଣୀ ଜାଲ ମୋତେ ଛନ୍ଦି ଦେଉଛି। ଏଠି ରହି ନିଜେ ଅଶାନ୍ତ ହେଇ ତୋର ଶାନ୍ତି ନଷ୍ଟ କରିବାକୁ ମୁଁ ଚାହିଁଲି ନାହିଁ, ସେଇଥିପାଇଁ ଫେରିଯାଉଛି। ମନ ଦୁଃଖ କରିବୁନି, ଗୁଡ୍ ବାଏ।
0: ଇତି ମୋହନ।
1: ସାହେବ, ସେ ନୂଆ ସାହେବ କଣ ଚାଲିଗଲା?
0: ହଁ କାଞ୍ଚି, ସେ ଚାଲିଗଲା।

ଶୁଣିଲେ ନାଟକ ଆଖି, ମୂଳ ଗଳ୍ପ ଦୁଃଖୀଶ୍ୟାମ ମହାପାତ୍ର, ବେତା ରୂପାନ୍ତର ହିମାଂଶୁ ଭୂଷଣ ସାବତ, ପରିଚାଳନା ଗୋପା ଦାସ। ନାଟକଟିର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ତପନ କୁମାର ମୁଖାର୍ଜୀ, ପ୍ରଶାନ୍ତ କୁମାର ମହାପାତ୍ର, ରମାକାନ୍ତ ମହାପାତ୍ର, ମିନତୀ ଦେଇ, ଦୀପ୍ତି ମିଶ୍ର ଏବଂ ପ୍ଲାବିନୀ ପାଢ଼ୀ। ଆଶା କରୁଛୁ ଶ୍ରୋତା ଭଉଣୀ, ଆପଣଙ୍କୁ ଆମର ଆଜିର ନାଟକ ନିହାତି ଭଲ ଲାଗିଥିବ।

ଆମର ଆଜିର କାର୍ଯ୍ୟକ୍ରମ ଭଉଣୀ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଲେଖି ଜଣେ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ। ନାରୀ ମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ PIN 753001। ତାହେଲେ ଭଉଣୀ ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଇଠୁ ବିଦାୟ ନେଇ ରହୁଛି। ନମସ୍କାର।

0: ଯୋଗ ବଢ଼ିବ ଏବଂ ଆତ୍ମନିର୍ଭର ଭାରତ ସ୍ୱପ୍ନ ଆହୁରି ମଜବୁତ ହେବ।
1: एविएशन सेक्टर में भी देश ने एक बड़ी सफलता पाई है। C-295 यह विमान मेड इन इंडिया है और C-295 विमान ने अपनी पहली उड़ान पूरी की है और ऐसे 40 विमान भारत में ही बनाए जा रहे हैं। इससे एमएसएमई और एरोस्पेस सेक्टर को नई शक्ति मिल रही है। आज समुद्र से लेकर आकाश तक हमारा भारत अधिक सुरक्षित और आत्मनिर्भर बन रहा है।
0: ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତ ମାସରେ ଦେଶର ସୁରକ୍ଷା ଓ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଆମକୁ ଅନେକ ସଫଳତା ମିଳିଛି। ନିକଟରେ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଏହିସବୁ ଯୁଦ୍ଧ ଜାହାଜର ଡିଜାଇନ୍ଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ସବୁକିଛି ଆମ ଦେଶରେ ହିଁ ହୋଇଛି। ଏଥିସହ ଡିଆର୍ଡିଓ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ଥଳଭାଗକୁ ଆକ୍ରମଣ କରିବାର କ୍ଷମତା ରଖୁଥିବା ବହୁ ଦୂରଗାମୀ କ୍ରୁଜ୍ ମିସାଇଲ୍ର ସଫଳ ପରୀକ୍ଷଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି। ଚଳିତଥର ଅନ୍ତର୍ଜାତୀୟ ଯୋଗ ଦିବସରେ ସାରା ବିଶ୍ୱ ଭାରତ ସହ ସାମିଲ ହୋଇଥିଲା। ଅହମ୍ମଦାବାଦଠାରେ ହୋଇଥିବା ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ସଫଳତା ପାଇଁ ସମସ୍ତ ବିଜେତା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
1: ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ ବଡ଼ି ଚର୍ଚ୍ଚା ହୁଏ। ଇସମେ ଭାରତ ନେ କୁଲ 114 ପଦକ ଜିତେ, ଇନମେ 102 ଗୋଲ୍ଡ ମେଡଲ ବି ସାମିଲ ହେ। ଭାରତ ଇସ ଚାମ୍ପିୟନ୍ସିପ୍ କି ପଦକ ତାଲିକା ମେ ପହଲେ ସ୍ଥାନ ପର ରହା।
0: ଦେଶ ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ସମ୍ପତ୍ତି। ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲେ। ଲୋକମାନେ ତାଙ୍କ କଥା ରଖି ସୁନା କିଣିବା କମାଇ ଦେଇଛନ୍ତି, ବିଦେଶ ଯାତ୍ରା ବାତିଲ କରିଛନ୍ତି ଏବଂ ଗାଡ଼ି ସେୟାର କରି ଯାତ୍ରା କରୁଛନ୍ତି, ଫଳରେ ପେଟ୍ରୋଲ ଓ ଡିଜେଲ ବଞ୍ଚପାରୁଛି। ଚାଷୀ ଭାଇମାନେ ମଧ୍ୟ ରାସାୟନିକ ସାର ବଦଳରେ ଜୈବିକ ସାରର ବ୍ୟବହାର ବଢ଼ାଇଛନ୍ତି। ଦେଶବାସୀ ଏକାଠି ହୋଇ ବିଶ୍ୱ ସଙ୍କଟର ସାମ୍ନା କରୁଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସରକାର ଦେଶର କୋଟି କୋଟି ପରିବାରକୁ ଦୁର୍ଘଟଣାଜନିତ ବୀମା ସୁରକ୍ଷା ଯୋଗାଇ ଦେଉଛନ୍ତି। ଏହି ଅବସରରେ ସେ ସୁରକ୍ଷା ବୀମା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଏହି ବୀମା ଯୋଜନା ବିଷୟରେ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ଅନୁରୋଧ କରିଛନ୍ତି। ଆଜିର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୁସଂସ୍କାର ବା ଅନ୍ଧବିଶ୍ୱାସ ଉପରେ ଚିନ୍ତା ପ୍ରକଟ କରି କହିଛନ୍ତି, ଅନ୍ଧବିଶ୍ୱାସ ମଣିଷ ମନରେ ଭୟ ସୃଷ୍ଟି କରେ, ଯାହାଦ୍ୱାରା ଲୋକେ ସତ ଦେଖିନପାରି ଭୁଲ୍ ନିଷ୍ପଭି ନେଇ ନିଜର ବଡ଼ କ୍ଷତି କରିଥାନ୍ତି। ଏହାର ସମାଧାନ ପାଇଁ ସେ ଆସାମର ହାରଗିଲା ପକ୍ଷୀର ଉଦାହରଣ ଦେଇଛନ୍ତି। ଭାରତୀୟ ସଂସ୍କୃତି ଆଜି ସାରା ବିଶ୍ୱରେ ପହଞ୍ଚପାରିଛି। ପ୍ରଧାନମନ୍ତ୍ରୀ ଡୋମିନିକାଲ ରିପବ୍ଲିକ୍ର ଉଦାହରଣ ଦେଇ କହିଛନ୍ତି, ସେଠାରେ ମାତ୍ର 100 ଜଣ ଭାରତୀୟ ରୁହନ୍ତି, ତଥାପି ସେଠାକାର କିଛି ସ୍ଥାନୀୟ ସ୍ପାନିଶ ଭାଷାଭାଷୀ ଲୋକ ମିଶି ବ୍ରହ୍ମକମଳ ଡୋମିନିକାନା ନାମକ ଏକ ସଂଗଠନ ଗଢ଼ିଛନ୍ତି। ସେଠାରେ ଲୋକମାନେ ବୈଦିକ ସାହିତ୍ୟ ପଢ଼ୁଛନ୍ତି ଏବଂ ପୁରୁଷ ସୂକ୍ତମ୍, ଶ୍ରୀ ସୂକ୍ତମ୍, ଦେବୀ ମହାତ୍ମ୍ୟମ୍ ଭଳି ଜଟିଳ ମନ୍ତ୍ରଗୁଡ଼ିକ ସ୍ୱଷ୍ଟ ଭାବେ ଗାନ କରିପାରୁଛନ୍ତି, ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ପ୍ରଧାନମନ୍ତ୍ରୀ ଆଜିର କାର୍ଯ୍ୟକ୍ରମରେ ମେଘାଳୟର ଲିଭିଙ୍ଗ୍ ରୁଟ୍ ବ୍ରିଜ୍ ବା ଗଛ ଚେରରେ ତିଆରି ଜୀବନ୍ତ ପୋଲର ପ୍ରଶଂସା କରିଛନ୍ତି। ଏହାକୁ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ ମାନ୍ୟତା ଦେବା ପାଇଁ ଭାରତ ଆବେଦନ କରିଛି। ସ୍ୱଚ୍ଛତା କ୍ଷେତ୍ରରେ ମଧ୍ୟପ୍ରଦେଶ ରାଜଗଡ଼ର ମହିଳାମାନଙ୍କର ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେମାନେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରୁ ପରିବେଶ ଅନୁକୂଳ ଇଟା ତିଆରି କରୁଛନ୍ତି, ଯାହାକୁ ସହରର ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟବହାର କରାଯାଉଛି। ଏଥିସହ ଆଗକୁ ଆସୁଥିବା ଗଣେଶ ପୂଜା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ନିବେଦନ କରିଛନ୍ତି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ବଦଳରେ କେବଳ ସ୍ଥାନୀୟ କାରିଗରଙ୍କ ଦ୍ୱାରା ତିଆରି ମାଟିର ଗଣେଶ ମୂର୍ତ୍ତି ହିଁ କିଣିବାକୁ ସେ କହିଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ ବର୍ଷା ଜଳ ସଂରକ୍ଷଣ ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ଜୋରଦାର କରିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଚାଲିଛି। ଏହି ଆଲୋଚନାରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ସହଯୋଗ ବଢ଼ାଇବା ସହ ଆଞ୍ଚଳିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବେ। ଏହା ପୂର୍ବରୁ ଷ୍ଟେଟ୍ ହାଉସ୍ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ସେଠାରେ ରାଷ୍ଟ୍ରପତି ହର୍ମିନି ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ସଂସଦ ବା ନ୍ୟାସନାଲ୍ ଆସେମ୍ବ୍ଲିକୁ ସମ୍ବୋଧନ କରିବେ ଏବଂ ସେଠାରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଭେଟିବେ। ଏହାପରେ ସେ ସେସେଲ୍ସ ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଉତ୍ସବରେ ଭାରତୀୟ ସେନାର ଏକ ସ୍ୱତନ୍ତ୍ର ଦଳ ସହିତ ନୌସେନାର ଦୁଇଟି ଯୁଦ୍ଧ ଜାହାଜ ମଧ୍ୟ ଭାଗ

0: ନେବ। ପ୍ରଧାନମନ୍ତ୍ରୀ ସେସେଲ୍ସକୁ ତିନିଦିନିଆ ସରକାରୀ ଗସ୍ତରେ ଯାଇଛନ୍ତି, ଯାହା ଦୁଇ ଦେଶର ବନ୍ଧୁତାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଜନ୍ମ ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ସଙ୍କଟଜନକ ପରିସ୍ଥିତି ସମୟରେ ଭାରତର ପ୍ରଗତି ପାଇଁ ନରସିଂହ ରାଓଙ୍କ ଅବଦାନ ସଦାସର୍ବଦା ସ୍କରଣୀୟ ହୋଇ ରହିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂହ ତାଙ୍କୁ ଜଣେ ଦୂରଦର୍ଶୀ ନେତା ଏବଂ ମହାନ ଜନନାୟକ ବୋଲି କହିଛନ୍ତି। ଭାରତ ପକ୍ଷରୁ ଅପରେସନ ଆମିଷ୍ଟାଡ ଅଧୀନରେ ପଠାଯାଇଥିବା ସହାୟତା ସାମଗ୍ରୀ ଭେନେଜୁଏଲାରେ ପହଞ୍ଚିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଶା ପ୍ରକଟ କରି କହିଛନ୍ତି, ସେଠାକୁ ପଠାଯାଇଥିବା ଫିଲ୍ଡ ହସ୍କିଟାଲ ୟୁନିଟ୍, ରିଲିଫ୍ ସାମଗ୍ରୀ ଏବଂ ଜରୁରୀକାଳୀନ ଡାକ୍ତରୀ ଉପକରଣ ଭୂକମ୍ପ ପରବର୍ତ୍ତୀ ସହାୟତା କାର୍ଯ୍ୟକୁ ଆହୁରି ଗତି ପ୍ରଦାନ କରିବ। ଆମେରିକା ଏବଂ ଇରାନ୍ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧ ବିରତି ପ୍ରଭାବହୀନ ହୋଇପଡ଼ିଛି। ବିଗତ କିଛି ଘଣ୍ଟା ମଧ୍ୟରେ ଦୁଇ ଦେଶ ପରସ୍କର ଉପରେ ଭୟାବହ ସାମରିକ ଆକ୍ରମଣ କରିଛନ୍ତି। ଇରାନ୍ର ଏକ ଡ୍ରୋନ୍ ଆମେରିକାର ଏକ ବାଣିଜ୍ୟିକ ତେଲ ଟାଙ୍କି ଉପରେ ଆକ୍ରମଣ କରିବା ପରେ ଆମେରିକା ଏହାର ଜବାବ ଦେଇଛି। ଆମେରିକା ସେନା ହର୍ମୁଜ୍ ପ୍ରଣାଳୀ ନିକଟରେ ଇରାନ୍ର 10 ସାମରିକ ଘାଟି ଉପରେ ବଡ଼ ଧରଣର ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ଇରାନ୍ର ଯୋଗାଯୋଗ ବ୍ୟବସ୍ଥା, ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ଡ୍ରୋନ୍ ଗୋଦାମଗୁଡ଼ିକ ଧ୍ୱଂସ କରି ଦିଆଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି, ଇରାନ୍ ପୁଣି ନିୟମ ଉଲ୍ଲଂଘନ କଲେ ଏହାଠାରୁ ଆହୁରି ବଡ଼ ଆକ୍ରମଣ କରାଯିବ। ଆମେରିକା ଆକ୍ରମଣର କିଛି ଘଣ୍ଟା ପରେ ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ କୁଏତ ଏବଂ ବାହାରିନ୍ରେ ଥିବା ଆମେରିକାର ମିଲିଟାରୀ କ୍ୟାମ୍ପଗୁଡ଼ିକ ଉପରେ ମିଜାଇଲ୍ ଏବଂ ଡ୍ରୋନ୍ ମାଡ଼ କରିଛି। ଏହି ହିଂସା ଯୋଗୁଁ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ଇସ୍ରାଏଲ୍ ଏବଂ ଲେବାନନ୍ ସୀମାରେ ମଧ୍ୟ ପରିସ୍ଥିତି ଗମ୍ଭୀର ରହିଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ଦେଶର ସୁରକ୍ଷା ପାଇଁ ସେ ହିଜବୁଲା ବିରୁଦ୍ଧରେ ଯେକୌଣସି ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ହିଜବୁଲା ମଧ୍ୟ ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛି। ଏହା ଯୋଗୁଁ ସାରା ପଶ୍ଚିମ ଏସିଆରେ ଏକ ବଡ଼ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଆଇସିସି ମହିଳା ବିଶ୍ୱକପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ଗ୍ରୁପ୍ ଏ ରେ ତା'ର ଶେଷ ମ୍ୟାଚ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ। ଲଣ୍ଡନର ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 7 ଆରମ୍ଭ ହେବ। ହର୍ମନ୍ପ୍ରୀତ୍ କୌରଙ୍କ ନେତୃତ୍ୱରେ ଭାରତୀୟ ଦଳ ଏପର୍ଯ୍ୟନ୍ତ 4 ମ୍ୟାଚ୍ରୁ 3 ଜିତି ଗ୍ରୁପ୍ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ତା'ର ସମସ୍ତ 4 ମ୍ୟାଚ୍ ଜିତି ଗ୍ରୁପ୍ର ଶୀର୍ଷରେ ରହିଛି। ସେମିଫାଇନାଲ୍ରେ ସ୍ଥାନ ପକ୍କା କରିବା ପାଇଁ ଆଜି ଭାରତୀୟ ଦଳକୁ ଏହି ଅପରାଜେୟ ଅଷ୍ଟ୍ରେଲିଆ ବିରୁଦ୍ଧରେ ଜିତିବାକୁ ହେବ। ଭାରତ ଆୟାର୍ଲାଣ୍ଡ ପୁରୁଷ ଟି20 ଅନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଆଜି ବେଲ୍ଫାଷ୍ଟରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 6 ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ। ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ। ସେସେଲ୍ସଠାରେ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଜାରି ରହିଛି ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ। ଅପରେସନ୍ ଆମିଷ୍ଟାଡ ଅଧୀନରେ ଭୂକମ୍ପ ପ୍ରଭାବିତ ଭେନେଜୁଏଲାରେ ପହଞ୍ଚିଲା ଭାରତର ରିଲିଫ୍ ସାମଗ୍ରୀ। ଆମେରିକା ଏବଂ ଇରାନ୍ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧ ବିରତି ଚୁକ୍ତି ପ୍ରଭାବହୀନ। ପଶ୍ଚିମ ଏସିଆରେ ବୃଦ୍ଧି ପାଇଲା ଯୁଦ୍ଧ ଆଶଙ୍କା ଏବଂ ଆଇସିସି ମହିଳା ବିଶ୍ୱକପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I'm Saira Mujtaba with the midday news. The headlines. Prime Minister Narendra Modi says India is becoming increasingly secure and self-reliant from seas to the skies. With focus on indigenous defense production, highlights completion of maiden flight of C-295 aircraft manufactured in the country. In his Man Ki Baat program on Akashvani, Mr. Modi expresses gratitude to the citizens of the country for actively supporting his recent appeal to avoid buying gold, foreign travels and promoting carpooling for some time. India and Seychelles signed agreements on various subjects including health, agriculture, finance and space following delegation-level talks in Victoria. Government asked Indian citizens not to undertake Kailash Mansarovar Yatra without all required travel documents. Security situation in West Asia deteriorates sharply with both US and Iran launching fresh military strikes against each other. And in ICC Women's T20 World Cup, India to take on Australia in their final Group A match in London today. And now the news in detail.

0: ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରତାକୁ ସୁଦୃଢ଼ କରିଛି କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦିବସର ସଫଳତା ଉପରେ କଲେ ଆଲୋକପାତ। ରାଷ୍ଟ୍ରୀୟ ପଲ୍ସ ପୋଲିଓ ଟିକାକରଣ ଅଧୀନରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ। ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମା, ପୁରୀ ଶ୍ରୀମନ୍ଦିରରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଏବଂ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଦକ୍ଷିଣାଞ୍ଚଳରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବର୍ଷା ପରିମାଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀରେ ମନ୍ କି ବାତ୍ର 135ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ଦେଶର ସୁରକ୍ଷା, ଆତ୍ମନିର୍ଭରତା, ଜନଭାଗିଦାରୀ, ପରିବେଶ ସୁରକ୍ଷା ଏବଂ ଭାରତୀୟ ସଂସ୍କୃତିର ପ୍ରସାର ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଜୁନ୍ ମାସରେ ସ୍ୱଦେଶୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି, ସଂଶୋଧକ ଓ ଅଗ୍ରୟ ଭାରତୀୟ ନୌସେନାରେ ସାମିଲ ହେବା ସହିତ ମେଡ୍ ଇନ୍ ଇଣ୍ଡିଆ C-295 ବିମାନର ପ୍ରଥମ ଉଡ଼ାଣ ହୋଇଛି। ଶ୍ରୀ ମୋଦି କହିଛନ୍ତି ଡିଆର୍ଡିଓ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ଆହୁରି ସୁଦୃଢ଼ କରିଛି। ଆନ୍ତର୍ଜାତିକ ଯୋଗ ଦିବସର ସଫଳ ଆୟୋଜନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱର 2500ରୁ ଅଧିକ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅହମ୍ମଦାବାଦରେ ଅନୁଷ୍ଠିତ ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ରେ ଭାରତ 102 ସ୍ୱର୍ଣ୍ଣପଦକ ସମେତ 114 ପଦକ ହାସଲ କରି ଶୀର୍ଷ ସ୍ଥାନ ଅଧିକାର କରିଥିବାରୁ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
1: ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ ବଡ଼ି ଚର୍ଚ୍ଚା ହୁଏ ଇସ୍ମେ ଭାରତ ନେ କୁଲ 114 ପଦକ ଜିତେ ଇନ୍ମେ 102 ଗୋଲ୍ଡ ମେଡଲ ବି ସାମିଲ ହେ ଭାରତ ଇସ୍ ଚମ୍ପିୟନ୍ସିପ୍ କି ପଦକ ତାଲିକା ମେ ପହଲେ ସ୍ଥାନ ପର ରହା।
0: ପଶ୍ଚିମ ଏସିଆ ପରିସ୍ଥିତି ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ସୁନା କ୍ରୟ ସ୍ଥଗିତ ରଖିବା, ବିଦେଶ ଭ୍ରମଣ କମ୍ କରିବା, କାର୍ ପୁଲିଂ ଏବଂ ପ୍ରାକୃତିକ ସାରର ବ୍ୟବହାର ବୃଦ୍ଧି କରିବା ଭଳି ଆହ୍ୱାନକୁ ଲୋକେ ସକାରାତ୍ମକ ଭାବେ ଗ୍ରହଣ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ଏହି ଜନଭାଗିଦାରିତା ଦେଶକୁ ଯେକୌଣସି ବିଶ୍ୱସ୍ତରୀୟ ସଂକଟର ସଫଳ ମୁକାବିଲା କରିବାର ଶକ୍ତି ପ୍ରଦାନ କରିବ ବୋଲି ସେ କହିଛନ୍ତି।
1: ପଶ୍ଚିମ ଏସିଆ ମେ ବନି ଯୁଦ୍ଧ କି ସ୍ଥିତିକୁ ଦେଖତେ ହୁଏ ମୈନେ ଦେଶବାସୀଓ ସେ କହା ଥା କୁଛ ସମୟ କେ ଲିଏ ସୋନା ଖରିଦନେ ସେ ବଚେ ଲୋଗୋ ସେ କହା ଥା କି ବିଦେଶ ମେ ଛୁଟିଆଁ ମନାନେ ସେ ବଚେ ଲୋଗୋ ସେ କାର୍ ପୁଲିଂ କୋ ଭି ବଢ଼ାବା ଦେନେ କି ଅପିଲ କି ଥି କିସାନୋ ସେ କେମିକାଲ ମୁକ୍ତ ଖେତୀ କେ ଲିଏ ଖେତ ବଚାନେ କେ ଲିଏ ଔର ପ୍ରାକୃତିକ ଖାଦ କା ଜ୍ୟାଦା ସେ ଜ୍ୟାଦା ଇସ୍ତେମାଲ କା ଆଗ୍ରହ କିଆ ଥା ମେରି ଅପିଲ କା ଉନ୍ହୋନେ ନ ସିର୍ଫ ସମର୍ଥନ କିଆ ବଲକି ହର ତରଫ ସେ ଉସମେ ଅପନା ସହଯୋଗ କର ରହେ ହେଁ।
0: ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ଜୀବନଜ୍ୟୋତି ବୀମା ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ ହେବାକୁ ଶ୍ରୀ ମୋଦି ଆହ୍ୱାନ ଜଣାଇଛନ୍ତି। ଅନ୍ଧବିଶ୍ୱାସ ବିରୋଧରେ ବୈଜ୍ଞାନିକ ଚିନ୍ତାଧାରାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ସେ ଆସାମର ହରଗିଲା ପକ୍ଷୀ ସଂରକ୍ଷଣ ପାଇଁ ପୂର୍ଣ୍ଣିମା ଦେବୀ ବର୍ମନ ଓ ହରଗିଲା ଆର୍ମିର ଉଦ୍ୟମର ପ୍ରଶଂସା କରିଛନ୍ତି। ସେହିପରି ନାଗାଲାଣ୍ଡର ବେବି ଲିଗ୍ ଓ ମହିଳା ଫୁଟ୍ସାଲ୍ ଲିଗ୍ ମାଧ୍ୟମରେ ଶିଶୁ ଓ ମହିଳାଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭା ବିକାଶର ପ୍ରୟାସକୁ ସେ ସାଧୁବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ନାଳନ୍ଦା ବିଶ୍ୱବିଦ୍ୟାଳୟ ପ୍ରାଚୀନ ଶାସ୍ତ ପରମ୍ପରାକୁ ପୁନର୍ଜୀବିତ କରିଛି ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ କୃତ୍ରିମ ବୁଦ୍ଧିମତା ଓ ଡାଟା ସାଇନ୍ସରେ ବିଟେକ୍ ପାଠ୍ୟକ୍ରମ ଆରମ୍ଭ କରି ପାରମ୍ପରିକ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ସମନ୍ୱୟ ଦିଗରେ ପଦକ୍ଷେପ ନେଇଛି।
1: ସାଥିଓ ଜଡ଼ୋ ସେ ଜୁଡ଼େ ରହକର ୟୁବାଓଙ୍କୁ ନଇ ଟେକ୍ନୋଲୋଜି କେ ଲିଏ ତୟାର କରନେ କା ଏକ ଔର ଅଚ୍ଛା ପ୍ରୟାସ ହୋ ରହା ହେ। ଦିଲ୍ଲୀ ମେ ସ୍ଥିତ ସେଣ୍ଟ୍ରାଲ ସଂସ୍କୃତ ୟୁନିଭର୍ସିଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଔର ଡେଟା ସାଇନ୍ସ ମେ ବିଟେକ୍ ପ୍ରୋଗ୍ରାମ ଶୁରୁ କରନେ ଯା ରହି ୟେ ଆଧୁନିକ ଟେକ୍ନୋଲୋଜି କୋ ଭାରତ କେ ପାରମ୍ପାରିକ ଜ୍ଞାନ ସେ ଯୋଡ଼ନେ କି ଦିଶା ମେ ଏକ ମହତ୍ୱପୂର୍ଣ୍ଣ କଦମ ହେ।
0: ଶ୍ରୀ ମୋଦି ମେଘାଳୟର ଜୀବନ୍ତ ରୁଟ୍ ବ୍ରିଜ୍ ସଂରକ୍ଷଣ ପାଇଁ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଏବଂ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର ମହିଳାମାନଙ୍କ ଦ୍ୱାରା ପ୍ଲାଷ୍ଟିକ୍ ବର୍ଜ୍ୟରୁ ପରିବେଶ ଅନୁକୂଳ ଇଟା ପ୍ରସ୍ତୁତ କରି ପରିବେଶ ସୁରକ୍ଷା ପାଇଁ କରାଯାଉଥିବା କାର୍ଯ୍ୟର ପ୍ରଶଂସା କରିଛନ୍ତି। ଆଗାମୀ ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ସ୍ଥାନୀୟ କୁମ୍ଭକାରଙ୍କ ଦ୍ୱାରା ନିର୍ମିତ ମାଟିର ଗଣେଶ ମୂର୍ତ୍ତି ବ୍ୟବହାର କରିବାକୁ ଏବଂ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ନିର୍ମିତ ମୂର୍ତ୍ତି କ୍ରୟ ନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ମନ୍ କି ବାତ୍ରେ ଶ୍ରୀ ମୋଦି କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ସୁଦୃଢ଼ କରି ପ୍ରତିଟି ବର୍ଷାବିନ୍ଦୁର ସଂରକ୍ଷଣ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ରାଷ୍ଟ୍ରୀୟ ପଲ୍ସ ପୋଲିଓ ଟିକାକରଣ ଅଧୀନରେ ଆଜି ଦେଶବ୍ୟାପୀ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି।

0: ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଜି ଭୁବନେଶ୍ୱରସ୍ଥିତ ଆଇଆର୍ସି ଭିଲେଜ୍ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଲ୍ସ ପୋଲିଓ ଅଭିଯାନ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଡକ୍ଟର ମହାଲିଙ୍ଗ ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ଏବଂ ଦେଶ ତଥା ରାଜ୍ୟକୁ ସମ୍ପୂର୍ଣ୍ଣ ପୋଲିଓମୁକ୍ତ କରିବା ଲାଗି ମିଳିତ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍ଗନବାଡ଼ି କେନ୍ଦ୍ର, ବସ୍ଷ୍ଟାଣ୍ଡ ଓ ରେଳଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ପୋଲିଓ ବୁଥ୍ ଖୋଲାଯାଇଛି। ଏହି ଅଭିଯାନରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ରାଜ୍ୟର 40-45 ଲକ୍ଷ ପର୍ଯ୍ୟନ୍ତ 5 ବର୍ଷରୁ କମ୍ ବୟସର ଶିଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। 2014 ମସିହାରୁ ଭାରତ ପୋଲିଓମୁକ୍ତ ଦେଶର ମାନ୍ୟତା ପାଇଥିଲେ ମଧ୍ୟ ପୋଲିଓ ଭୂତାଣୁର ପୁନଃ ସଂକ୍ରମଣ ରୋକିବା ଓ ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା ପାଇଁ ନିୟମିତ ଭାବେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅଭିଯାନ ଅନ୍ତର୍ଗତ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମଞ୍ଜୁରାଣୀ ଜେନା କହିଛନ୍ତି ଜିଲ୍ଲାର 66,365 ଜଣ ଶିଶୁଙ୍କୁ 574 ବୁଥ୍ରେ ପୋଲିଓ ବୁନ୍ଦା ପ୍ରଦାନ କରାଯାଉଛି। ଭଦ୍ରକ ଜିଲ୍ଲାରେ 820 କେନ୍ଦ୍ରରେ 1,42,000 ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାୟଗଡ଼ାରେ 1,032 ବୁଥ୍ରେ 1,11,171 ଜଣ ଶିଶୁଙ୍କୁ ପୋଲିଓ ଟିକା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। କଳାହାଣ୍ଡିରେ 1,45,207 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବା କାର୍ଯ୍ୟ ଆରମ୍ଭ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ଆଜି ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି ସମ୍ପନ୍ନ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ଜିଲ୍ଲା ଓ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି ଦେବସ୍ନାନ ପୂର୍ଣ୍ଣିମା ଲାଗି ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
1: ଦେବସ୍ନାନ ପୂର୍ଣ୍ଣିମା ପାଇଁ ଯାହା ପ୍ରସ୍ତୁତିକରଣ ହେବା କଥା ସମସ୍ତ ପ୍ରସ୍ତୁତିକରଣ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କରାଯାଇଛି। ନୀତି ସମ୍ପାଦନରେ ମଧ୍ୟ ସମସ୍ତ ସେବକ ବନ୍ଧୁମାନେ ଆମକୁ ସହଯୋଗ କରୁଛନ୍ତି। ତ ଆସନ୍ତାକାଲି ପହଣ୍ଡି ନୀତି ପରେ ଅନ୍ୟାନ୍ୟ ଯାହା କିଛି ନୀତି ସମ୍ପାଦନ ହେବା କଥା ତାହାର ପର୍ଯ୍ୟାୟରେ ହେବ। ଜଳ ଲାଗି ପାଇଁ ଯାହା ବି ଆମେ ନୀତି ନିର୍ଘଣ୍ଟ ବ୍ୟବସ୍ଥାବଳୀ କରିଛୁ, ସମସ୍ତ ସେବାୟତ ବନ୍ଧୁମାନେ ସେଥିରେ ସହଯୋଗ କରିବେ ବୋଲି ଆମେ ଆଶା ରଖିଛୁ।
0: ନୂଆପଡ଼ା ଜିଲ୍ଲାରେ ଉଦ୍ୟମିତ ବିକାଶ ଓ ଶିଳ୍ପ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଓ ମହିଳା ଉଦ୍ୟମିତା ମଞ୍ଚ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଜୟ ଢୋଲକିଆ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ହୋଇଥିବା ସୁଯୋଗ ଓ ସରକାରୀ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ। ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଗୁଣ୍ଠାବେଡ଼ା ଓ କଦମଗୁଡ଼ା ଗ୍ରାମ ଜଙ୍ଗଲରେ ପୁଲିସ୍ ମାଓବାଦୀଙ୍କ ଦ୍ୱାରା ପୋତାଯାଇଥିବା ବିପୁଳ ପରିମାଣର ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ସୂଚନା ପାଇ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ଡିଭିଏଫ୍ ପକ୍ଷରୁ ତଲାସୀ ଅଭିଯାନ ସମୟରେ 37 ପ୍ରକାରର ମାଓ ସାମଗ୍ରୀ ଉଦ୍ଧାର କରାଯାଇଛି। ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏଭଳି ତଲାସୀ ଅଭିଯାନ ଜାରି ରହିବ। ଜିଲ୍ଲାରେ ଗତବର୍ଷ ଜାନୁଆରୀରୁ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା 2 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ 23 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ସୂଚନା ଅନୁଯାୟୀ କନ୍ଧମାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ଆଜି ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ 97 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପ୍ରତିରକ୍ଷା କ୍ଷେତ୍ରରେ ଦେଶର ଆତ୍ମନିର୍ଭରତାକୁ ସୁଦୃଢ଼ କରିଛି କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦିବସର ସଫଳତା ଉପରେ କଲେ ଆଲୋକପାତ। ରାଷ୍ଟ୍ରୀୟ ପଲ୍ସ ପୋଲିଓ ଟିକାକରଣ ଅଧୀନରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ। ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମା, ପୁରୀ ଶ୍ରୀମନ୍ଦିରରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ଏବଂ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଦକ୍ଷିଣାଞ୍ଚଳରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବର୍ଷା ପରିମାଣ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆପଣଙ୍କ ଚିଠି। ଆପଣମାନଙ୍କ ଚିଠିପତ୍ରର ଉତ୍ତର ଦେଇଛନ୍ତି ପ୍ରଜ୍ଞା ପାରମିତା ସାହୁ ଏବଂ ଜ୍ଞାନରଞ୍ଜନ ସାମନ୍ତରାୟ।
2: ଶ୍ରୋତବନ୍ଧୁ ନମସ୍କାର, ସ୍ୱାଗତ ଜଣାଇ ଆରମ୍ଭ କରିଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ, ଏବଂ ଆପଣମାନଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ପ୍ରଜ୍ଞା ପାରମିତା ସାହୁ।
3: ଶ୍ରୋତାବନ୍ଧୁ ମୋର ମଧ୍ୟ ନମସ୍କାର।
2: ଅନେକଗୁଡ଼ିଏ ଚିଠି ଆମର ହସ୍ତଗତ ହୋଇଛି, ତେବେ ଏହି ଚିଠିଟି ଲେଖିଛନ୍ତି ଶ୍ରୋତାବନ୍ଧୁ ଗୋଲକ ପ୍ରସାଦ ବୟାରୀ, ଅଚକ ମହରମପୁର ଦୋଳସାହି ଭଦ୍ରକରୁ। ଶ୍ରୋତାବନ୍ଧୁ ଅନେକ ଦିନ ପରେ ଆମକୁ ଏହି ଚିଠିଟି ପଠାଇଛନ୍ତି। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ସେ ଆମର କେନ୍ଦ୍ରର ଜଣେ ପୁରାତନ ଶ୍ରୋତା, ପ୍ରାୟ 50-60 ବର୍ଷ ଧରି ପ୍ରତିଦିନ ଆମର ସକାଳର ବିଭିନ୍ନ କାର୍ଯ୍ୟକ୍ରମକୁ ସେ ମନପ୍ରାଣ ଦେଇ ଶୁଣିଥାନ୍ତି, ସେଥିରୁ ତାଙ୍କୁ ଆତ୍ମସନ୍ତୋଷ ମିଳିଥାଏ। ତେବେ ସେ ଲେଖିଛନ୍ତି ଯେ ବିଜୁଳି ବିଭ୍ରାଟ ଯୋଗୁଁ ଅନେକ କାର୍ଯ୍ୟକ୍ରମ ସେ ଶୁଣିପାରୁନାହାନ୍ତି, ଏହା ତାଙ୍କୁ ବହୁତ ଦୁଃଖ ଦେଉଛି। ରଜ ଉପଲକ୍ଷେ ପ୍ରସାରିତ ବିଭିନ୍ନ କାର୍ଯ୍ୟକ୍ରମ ସେ ଶୁଣିଥିଲେ, ଯାହା ତାଙ୍କୁ ବହୁତ ଭଲ ଲାଗିଛି, ସେଥିପାଇଁ ସେ ଆମ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି। ସେହିଭଳି ସେ ଲେଖିଛନ୍ତି ଯେ ଚଳିତ ମାସ 16 ତାରିଖ ରାତିରେ ପ୍ରସାରିତ ସାହିତ୍ୟ ସଂସଦ କାର୍ଯ୍ୟକ୍ରମଟି ସେ ଶୁଣିଲେ। ଏହି କାର୍ଯ୍ୟକ୍ରମଟି ଶୁଣି ସେ ମୁଗ୍ଧ ହୋଇଛନ୍ତି, ସେଥିପାଇଁ ସେ ଆମ କେନ୍ଦ୍ରକୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି।
3: ଶ୍ରୋତାବନ୍ଧୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ବିଭିନ୍ନ କାର୍ଯ୍ୟକ୍ରମ ଶୁଣି ସେ ସମ୍ପର୍କରେ ତ ନିୟମିତ ଚିଠି ଲେଖିଥାନ୍ତି, ତେବେ ଆପଣଙ୍କ ମନରେ ଯେଉଁ କ୍ଷୋଭ ଆସିଛି ବିଦ୍ୟୁତ୍ ସରବରାହରେ ବ୍ୟାହତ ଯୋଗୁଁ କାର୍ଯ୍ୟକ୍ରମ ଶୁଣିପାରି ନାହାନ୍ତି, ଆମର ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ ଅଫିସିଆଲ ୟୁଟ୍ୟୁବ୍ରେ ଆମେ ଅପଲୋଡ କରୁଛୁ, କାର୍ଯ୍ୟକ୍ରମକୁ ଶୁଣିପାରିବେ ସେଠାରେ ଆଉ ଥରେ। ତେବେ ଯଦି ଆପଣ ଆପ୍ଲିକେସନ ମାଧ୍ୟମରେ ଆମର କାର୍ଯ୍ୟକ୍ରମ ଶୁଣିବେ, ଆପଣ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟକ୍ରମକୁ ଶୁଣିପାରିବେ। ଆହୁରି ମଧ୍ୟ ଆପଣ ଆମର ରଜ ପର୍ବ ସମ୍ପର୍କିତ କାର୍ଯ୍ୟକ୍ରମକୁ ପସନ୍ଦ କରିଛନ୍ତି, ବେତାର ସାହିତ୍ୟ ପତ୍ରିକା ସାହିତ୍ୟ ସଂସଦ ଶୁଣି ସେ ସମ୍ପର୍କରେ ଲେଖିଛନ୍ତି, ଆପଣଙ୍କୁ ଆମେ କୃତଜ୍ଞତା ଜଣାଉଛୁ।
2: ବରୀ ଦୁର୍ଗା ଛକରୁ ମିଳିତ ଭାବରେ ଆମକୁ ଏହି ଚିଠିଟି ପଠାଇଛନ୍ତି ଶ୍ରୋତା ଭଉଣୀ ଆରତୀ, ସଂଯୁକ୍ତା, ଚିନ୍ମୟୀ ଆଉ ପଦ୍ମାରାଣୀ। ସେମାନେ ଲେଖିଛନ୍ତି ଯେ ଆମ କେନ୍ଦ୍ରର ବିଭିନ୍ନ କାର୍ଯ୍ୟ

0: କାର୍ଯ୍ୟକ୍ରମ ସେମାନଙ୍କୁ ଶୁଣିବାକୁ ଭଲ ଲାଗୁଛି। ଚଳିତ ମାସର ସଜ ଫୁଲ ଗୀତଗୁଡ଼ିକ ବେଶ୍ ଶ୍ରୁତି ମଧୁର ଆଉ ଏହାର ଗାୟନ ଶୈଳୀ ଖୁବ୍ ଉଚ୍ଚକୋଟୀର ଥିଲା। ସେମାନେ ସେଥିପାଇଁ କଣ୍ଠଶିଳ୍ପୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ସେମାନେ ଲେଖିଛନ୍ତି, ଆଜି ମଧ୍ୟ ଆକାଶବାଣୀ ସମସ୍ତଙ୍କର ହୃଦୟରେ ରହିଛି। ଏହାର କାର୍ଯ୍ୟକ୍ରମ ଶୁଣିବାକୁ ସେମାନେ ଅପେକ୍ଷା କରିଥାନ୍ତି।
1: ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ମିଳିତ ଭାବରେ ଚିଠି ଲେଖିଛନ୍ତି। ତେବେ ଆପଣଙ୍କୁ ଆମର ଜୁନ୍ ମାସର ସଜ ଫୁଲ ଭଲ ଲାଗିଛି ସେ ସମ୍ପର୍କରେ ଲେଖିଛନ୍ତି। ଆମର ବିଭିନ୍ନ କାର୍ଯ୍ୟକ୍ରମକୁ ପସନ୍ଦ କରିଛନ୍ତି ସେ ସମ୍ପର୍କରେ ଲେଖିଛନ୍ତି। ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ।
0: ପ୍ରତିଥର ଭଳି ଅନୁଚିନ୍ତା କାର୍ଯ୍ୟକ୍ରମ ସମ୍ପର୍କରେ ଏହି ଚିଠିଟି ଲେଖିଛନ୍ତି ରମେଶ ଚନ୍ଦ୍ର ବେହେରା, ଆୟତପୁର କଟକରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଶୁକ୍ରବାର ରାତିରେ ପରବର୍ତ୍ତୀ ଦିନର କାର୍ଯ୍ୟକ୍ରମ ପାଇଁ ଯେଉଁ ସୂଚନା ଦିଆଗଲା ସେଥିରେ କୁହାଗଲା ଯେ ଅନୁଚିନ୍ତା କାର୍ଯ୍ୟକ୍ରମରେ ନିବେଦନ କରିବେ ସସ୍ମିତା ଦାସ। ତେବେ ତା ପରଦିନ ଅର୍ଥାତ୍ ଶନିବାର ଅନୁଚିନ୍ତାରେ ଅଖଣ୍ଡାନନ୍ଦ ସ୍ୱାମୀ ନିବେଦନ କରିଥିଲେ। ଏଭଳି ବ୍ୟତିକ୍ରମ କାହିଁକି ହେଲା ବୋଲି ସେ ଜାଣିବାକୁ ଚାହିଁଛନ୍ତି।
1: ଶ୍ରୋତାବନ୍ଧୁ, ଆପଣ ତ ଆମର ଅନୁଚିନ୍ତା କାର୍ଯ୍ୟକ୍ରମ ନିୟମିତ ଭାବରେ ଶୁଣିଥାନ୍ତି। ଯେଉଁ ତ୍ରୁଟି ସମ୍ପର୍କରେ ଆପଣ ଲେଖିଛନ୍ତି, ଉଦ୍ଘୋଷଣା ଜନିତ ତ୍ରୁଟି, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆମକୁ ଜଣାଇଥିବାରୁ। ଆମେ ମଧ୍ୟ ଏ ସମ୍ପର୍କରେ ଅବଗତ। କେବଳ ଆପଣ ଆମର କାର୍ଯ୍ୟକ୍ରମ ନୁହଁ, କାର୍ଯ୍ୟକ୍ରମର ସୂଚନା ମଧ୍ୟ ଶୁଣୁଛନ୍ତି, ଯାହାଫଳରେ ନିବେଦକଙ୍କ ସମ୍ପର୍କରେ ଆଗରୁ ଜାଣିଛନ୍ତି, ସେ ସମ୍ପର୍କରେ ମଧ୍ୟ ଚିଠିରେ ଲେଖିଛନ୍ତି। ତେବେ ଆମର କାର୍ଯ୍ୟକ୍ରମ ନିୟମିତ ଶୁଣିବା ପାଇଁ ଆମେ ଅନୁରୋଧ କରୁଛୁ ଏବଂ ଭବିଷ୍ୟତରେ ଏପରି ତ୍ରୁଟି ନ ହେବା ପାଇଁ ମଧ୍ୟ ଆମେ ଦୃଷ୍ଟି ଦେବୁ।
0: ଏହି ଚିଠିଟି ଲେଖିଛନ୍ତି ଶ୍ରୋତାବନ୍ଧୁ ନୀଳାଦ୍ରି ସାହୁ, ଗୁଳେହି ହିନ୍ଦଳ, ଢେଙ୍କାନାଳରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ସ୍କୃତିର ପାହାଚ କାର୍ଯ୍ୟକ୍ରମରେ ଆକାଶବାଣୀର ଅବସରପ୍ରାପ୍ତ ଉଦ୍ଘୋଷକ ବସନ୍ତ ମହାନ୍ତିଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ତାଙ୍କୁ ବହୁତ ଭଲ ଲାଗିଛି। ତାଙ୍କ ବିଷୟରେ ଅନେକ କଥା ଜାଣିହେଲା ବୋଲି ସେ ଲେଖିଛନ୍ତି। ସେହିଭଳି ଆଉ ଜଣେ ଉଦ୍ଘୋଷକଙ୍କ ସହିତ ସାକ୍ଷାତକାରର ପ୍ରସାରଣ କରିବାକୁ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି।
1: ଶ୍ରୋତାବନ୍ଧୁ, ସ୍କୃତିର ପାହାଚ କାର୍ଯ୍ୟକ୍ରମରେ ଉଦ୍ଘୋଷକ ମହାଶୟ ବସନ୍ତ ମହାନ୍ତିଙ୍କ ସାକ୍ଷାତକାର ସମ୍ପର୍କରେ ଆପଣ ଲେଖିଛନ୍ତି, ଯାହା ପ୍ରସାରଣ କରାଯାଇଥିଲା ଏବଂ ଆପଣଙ୍କୁ ବହୁତ ଭଲ ଲାଗିଛି। ଏହି କାର୍ଯ୍ୟକ୍ରମ ଆମର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ, କାର୍ଯ୍ୟକ୍ରମକୁ ଆଉଥରେ ଶୁଣିପାରିବେ। ତେବେ ଅନ୍ୟାନ୍ୟ ସାକ୍ଷାତକାର ଯାହା ପ୍ରସାରଣ କରିବା ପାଇଁ ଲେଖିଛନ୍ତି, ସମୟ ସୁବିଧା ଦେଖି ଆମେ ପ୍ରସାରଣର ବ୍ୟବସ୍ଥା କରିବୁ।
0: ଲତାହରଣ କାକଟପୁର ପୁରୀରୁ ଲେଖିଛନ୍ତି ଶ୍ରୋତାବନ୍ଧୁ କବିରାଜ ପରିଡ଼ା। ଶ୍ରୋତାବନ୍ଧୁ ଆମକୁ ଦୁଇଟି ଚିଠି ପଠାଇଛନ୍ତି। ବନ୍ଦନା କାର୍ଯ୍ୟକ୍ରମରେ ସେ କିଛି ଗୀତ ଶୁଣିବାକୁ ଚାହୁଁଛନ୍ତି। କିଶୋର ଚକ୍ରରେ କିମ୍ବା ଶିଶୁ ସଂସାର କାର୍ଯ୍ୟକ୍ରମରେ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର, ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ଆଦି ବିଷୟରେ ଆଲୋଚନା କରିବାକୁ ଶ୍ରୋତାବନ୍ଧୁ ପ୍ରସ୍ତାବ ଦେଇଛନ୍ତି। ତେବେ ପୂର୍ବରୁ ସେ ଯୁବବଣୀର କ୍ୟାମ୍ପସ ବିଚିତ୍ରା କାର୍ଯ୍ୟକ୍ରମରେ କାକଟପୁର ମଙ୍ଗଳା ମହାବିଦ୍ୟାଳୟକୁ ସାମିଲ କରିବା ପାଇଁ ଲେଖିଥିଲେ, ଏପର୍ଯ୍ୟନ୍ତ ତାହା ସମ୍ଭବ ହୋଇପାରିନାହିଁ। ଆଉ ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି, ଯଦି ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ଉପରେ କାର୍ଯ୍ୟକ୍ରମମାନ ପ୍ରସାରଣ କରନ୍ତେ ତେବେ ଭଲ ହୁଅନ୍ତା। ସେ ପ୍ରସ୍ତାବ ଦେଇଛନ୍ତି ଯେ ବର୍ଷିଆନ ଅଭିନେତା ପିରୋ ମିଶ୍ରଙ୍କ ସହିତ ଯଦି କିଛି ରେକର୍ଡିଂ ଉପଲବ୍ଧ ଥାଏ ତେବେ ତାହାର ପ୍ରସାରଣ କରନ୍ତୁ। ଆଉ ଏକ ଚିଠିରେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ସ୍କୃତିର ପାହାଚ କାର୍ଯ୍ୟକ୍ରମରେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସୁଧା ମିଶ୍ରଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ତାଙ୍କୁ ବହୁତ ଭଲ ଲାଗିଛି। ସେହିଭଳି ସ୍ୱର ନିର୍ଝରରେ ବିଶିଷ୍ଟ ଗାୟକ ଅତୀଶ କୁମାର ମଜୁମଦାରଙ୍କ ସଙ୍ଗୀତମୟ ଜୀବନ ସମ୍ପର୍କରେ ଅନେକ ରୋଚକ ତଥ୍ୟମାନ ଶୁଣିବାକୁ ମିଳିଲା ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ଆଉ ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଅନୁଚିନ୍ତା କାର୍ଯ୍ୟକ୍ରମରେ ସୁଲୋଚନା ଦାସ, ନୃସିଂହ ମଲ୍ଲିକ, ମାଳବିକା ରାୟ, ଭୀମସେନା ଦାସ, ଅଖଣ୍ଡାନନ୍ଦ ସରସ୍ୱତୀଙ୍କର ଅନୁଚିନ୍ତାଗୁଡ଼ିକ ବହୁତ ସରସ, ସୁନ୍ଦର ଆଉ ସାବଲୀଳ ହୋଇପାରୁଛି। ଅଧିକାରେ ଶନିବାର ଦିନ ବ୍ୟାକରଣ ସମ୍ବନ୍ଧୀୟ ଯେଉଁ ବିଷୟବସ୍ତୁ ଉପରେ ଆଲୋଚନା କରାଯାଉଛି ତାହା ଛାତ୍ରଛାତ୍ରୀଙ୍କ ସମେତ ସମାଜର ସବୁ ବର୍ଗଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇପାରିବ ଏବଂ ବ୍ୟାକରଣ ସମ୍ବନ୍ଧୀୟ ତ୍ରୁଟିକୁ ଅନାୟାସରେ ସଂଶୋଧନ କରିପାରିବ ବୋଲି ସେ ଲେଖିଛନ୍ତି। ଦିବ୍ୟ ଫଳ, ଅଶାନ୍ତ ଗ୍ରହ, ନଷ୍ଟ ଉର୍ବଶୀ, ବାଉଁଶ ରାଣୀ, ଏହି ନାଟକ ଓ ଗୀତନାଟ୍ୟଗୁଡ଼ିକ ଅତ୍ୟନ୍ତ ଚିଦାକର୍ଷକ ଆଉ ଉଚ୍ଚକୋଟୀର ହୋଇପାରିଛି ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ସେଥିପାଇଁ ସେ ଆମ କେନ୍ଦ୍ରକୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି।
1: ଶ୍ରୋତାବନ୍ଧୁ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ବିଭିନ୍ନ ପ୍ରସ୍ତାବ ଲେଖି ଚିଠି ଆମକୁ ପଠାଇଛନ୍ତି। ତେବେ ନିୟମିତ ଭାବରେ ଆମର ବିଭିନ୍ନ ମନ୍ଦିର ସମ୍ପର୍କରେ କିଶୋର ଚକ୍ରରେ ପ୍ରସାରଣ କରାଯାଏ। ଯେଉଁ ନିର୍ଦ୍ଦିଷ୍ଟ ବିଷୟ ସମ୍ପର୍କରେ ଲେଖିଛନ୍ତି ଅତୀତରେ ପ୍ରସାରଣ କରାଯାଇଛି, ତଥାପି ଆମେ ଏ ସମ୍ପର୍କରେ କିଶୋର ଚକ୍ରର ପ୍ରଯୋଜିକା ମହାଶୟଙ୍କୁ ଜଣାଇଦେବୁ, ସେ ପ୍ରସାରଣର ବ୍ୟବସ୍ଥା କରିବେ। ଆହୁରି ମଧ୍ୟ ଆପଣ ସାକ୍ଷାତକାରର ପ୍ରସାରଣ କରିବା କଥା ଯାହା ଲେଖିଛନ୍ତି, ଆମ ଅଭିଲେଖାଗାରରେ ଯଦି କୌଣସି ସାକ୍ଷାତକାର ଗଚ୍ଛିତ ଥାଏ ତେବେ ପ୍ରସାରଣର ବ୍ୟବସ୍ଥା କରିବୁ। ବନ୍ଦନା କାର୍ଯ୍ୟକ୍ରମ କଥା ଯାହା ଲେଖିଛନ୍ତି, ଏ ସମ୍ପର୍କରେ ସଙ୍ଗୀତ ବିଭାଗ विभाग को जनईदेव बंदनारे विभिन्न भजन प्रसारण करें नुआ एवं पुराणा मिसेई करी तबे एही गीत जहां लेखिछन्ते ताहा मध्ये प्रसारण करा जीव तबे श्रोता बंधु आउ गोटिए कथा देवस्नान पूर्णिमा ठारु माने आसंता कालीरु आमर स्वतंत्र वंदना कार्यक्रम प्रसारण करा जीव आपण मानको सुनिबा पई अनुरोध करूछु।
0: सूर्यमणिनाथ लेखिछन्ते हातीबारी सुकिंदा जाजपुर रु। श्रोता बंधु प्रतिथर भली आमर विभिन्न कार्यक्रम को प्रशंसा करी एही चिठीटी

0: ଲେଖିଛନ୍ତି, ଆମର ସମସ୍ତ କାର୍ଯ୍ୟକ୍ରମ ସେ ନିୟମିତ ଭାବରେ ଶୁଣିଆସିଥିବା ଜଣାଇଛନ୍ତି। ବିଶେଷକରି ସେ ଲେଖିଛନ୍ତି ଯେ ମଇ ମାସ 22 ତାରିଖ ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମରେ ଡାକ୍ତର ସିଦ୍ଧାର୍ଥ ଦାସ ମହୋଦୟ ଚକ୍ଷୁର ରେଟିନା ବିଷୟରେ ଖୁବ୍ ଉପଯୋଗୀ ତଥ୍ୟ ପ୍ରଦାନ କରିଥିଲେ, ସେଥିପାଇଁ ସେ ଡାକ୍ତର ମହାଶୟଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ନାରୀମହଲ କାର୍ଯ୍ୟକ୍ରମରେ ବରିଷ୍ଠ ମନସ୍ତତ୍ତ୍ୱବିତ୍ ପ୍ରଫେସର ଡକ୍ଟର ଗୀତିକା ପଟ୍ଟନାୟକ ମହୋଦୟା ଯୁବଶକ୍ତି ମଧ୍ୟରେ ବଢ଼ୁଥିବା ମାନସିକ ଚାପ ବିଷୟରେ ଅତ୍ୟନ୍ତ ମୂଲ୍ୟବାନ ତଥ୍ୟ ରଖିଥିଲେ, ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତୃପ୍ତି ଦାସଙ୍କ କଣ୍ଠରେ ବିଭିନ୍ନ ଗୀତ ଶୁଣିବାକୁ ମିଳିଲା, ସେହି ଗୀତଗୁଡ଼ିକ ଶୁଣିବାକୁ ତାଙ୍କୁ ଭଲ ଲାଗେ ବୋଲି ସେ ଲେଖିଛନ୍ତି। ସେହିଭଳି ମଇ ମାସ 25 ତାରିଖ କଥିକାରେ ଡକ୍ଟର ଶ୍ୟାମସୁନ୍ଦର ମିଶ୍ର ମହୋଦୟ ଓଡ଼ିଆ ସାହିତ୍ୟରେ ହାସ୍ୟ ବ୍ୟଙ୍ଗ କମିଯାଉଛି ଏହି ସମ୍ପର୍କରେ ମନଛୁଆ ଆଲୋଚନା କରିଥିଲେ, ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।
1: ଶ୍ରୋତାବନ୍ଧୁ, ପ୍ରତିଥର ପରି ଏଥର ମଧ୍ୟ ଆପଣ ଆମକୁ ପ୍ରଶଂସା ପତ୍ରଟିଏ ପଠାଇଛନ୍ତି, ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ବହୁତ ବହୁତ ଧନ୍ୟବାଦ ଜଣାଉଛୁ ଆପଣଙ୍କୁ।
0: ଶ୍ରୋତାବନ୍ଧୁ ନିରାକର ପଣ୍ଡା ଲେଖିଛନ୍ତି ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ SMS ମାଧ୍ୟମରେ ପ୍ରସାରିତ ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମଟି ଖୁବ୍ ସୁନ୍ଦର ହୋଇପାରୁଛି, ଏହି କାର୍ଯ୍ୟକ୍ରମକୁ ସେ SMS କରିବାକୁ ଚାହୁଁଛନ୍ତି, ତେବେ କିଭଳି କରିପାରିବେ ଜଣାଇବାକୁ ଅନୁରୋଧ କରିଛନ୍ତି। ଯେତେଥର ଏ ସମ୍ପର୍କରେ ପ୍ରଶ୍ନ କଲେ ମଧ୍ୟ ସେ ତାର ଉତ୍ତର ପାଇପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଏହି କାର୍ଯ୍ୟକ୍ରମର ପ୍ରସାରଣ ଆରମ୍ଭରୁ ବା ଶେଷରେ ଯଦି SMS କିଭଳି କରାଯିବ ସେ ସମ୍ପର୍କରେ କୁହାଯାଆନ୍ତା, ତାହେଲେ ତାଙ୍କ ଭଳି ଅନେକ ଶ୍ରୋତା ଉପକୃତ ହୋଇପାରନ୍ତେ।
1: ଶ୍ରୋତାବନ୍ଧୁ, ଆପଣଙ୍କୁ ଆମେ ଏହି ଆପଣଙ୍କ ଚିଠି ମଞ୍ଚରୁ ବହୁତ ଥର ମଞ୍ଜୁଳ ମଧ୍ୟାହ୍ନର ଫୋନ୍ ନମ୍ଘର ଏବଂ ଚିରହରିତ କାର୍ଯ୍ୟକ୍ରମରେ SMS ଦେବା ପାଇଁ ଯେଉଁ ଫୋନ୍ ନମ୍ଘର ରହିଛି କହିସାରିଛୁ। ଆପଣ ବୋଧହୁଏ ଆମର ଏହି ଆପଣଙ୍କ ଚିଠି କାର୍ଯ୍ୟକ୍ରମ ଶୁଣିପାରି ନାହାନ୍ତି, ତେବେ ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମ ଆରମ୍ଭରୁ ହିଁ ଆମର ଯିଏ ଉଦ୍ଘୋଷକ ରହିଥାନ୍ତି ସେମାନେ ଫୋନ୍ ନମ୍ଘରଟି ଘୋଷଣା କରିଥାନ୍ତି ଏବଂ SMS କିପରି କରିବେ ତାହା ମଧ୍ୟ କହିଥାନ୍ତି। ତଥାପି ଆପଣଙ୍କୁ ଆଉ ଥରେ କହି ରଖୁଛୁ, ଆପଣ ଆମର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ହେଲେ ପ୍ରଥମେ ଆପଣ ଟାଇପ୍ କରିବେ ACTC, ତାପରେ ସ୍ପେସ୍ ଦେଇ ଗୀତର ନାଁ, ତାପରେ ପୁଣି ସ୍ପେସ୍ ଦେବେ, ଗୀତଟି ଯେଉଁ ଚଳଚ୍ଚିତ୍ରରୁ ଆସିଛି ବା ଆଲବମ୍ରୁ ଆସିଛି ତାହା ଲେଖିବେ, ତାପରେ ନିଜର ନାଁ, ଗାଁ, ଠିକଣା ଦେଇ ଫୋନ୍ ନମ୍ଘର ଯାହା ରହିଛି 0949596310 ଏହି ନମ୍ଘରରେ ପଠାଇ ପାରିବେ। ବହୁତ ବହୁତ ଧନ୍ୟବାଦ ଆମର କାର୍ଯ୍ୟକ୍ରମକୁ ପସନ୍ଦ କରୁଥିବାରୁ।
0: ଶ୍ରୋତାବନ୍ଧୁ ନରେନ୍ଦ୍ର ମହାକୁଡ ଲେଖିଛନ୍ତି ବାସୁଦେବପୁର ଭଦ୍ରକରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଆମ କେନ୍ଦ୍ରରୁ ପ୍ରସାରିତ ସମସ୍ତ କାର୍ଯ୍ୟକ୍ରମ ଶିକ୍ଷଣୀୟ, ହୃଦୟସ୍ପର୍ଶୀ ଆଉ ମନଛୁଆଁ ହୋଇପାରୁଛି, ତେବେ ବନ୍ଦନା ଅନୁଚିନ୍ତା, ଗୀତ ଗୀତିକା, SMS ମାଧ୍ୟମରେ ଅନୁରୋଧର ଗୀତ କାର୍ଯ୍ୟକ୍ରମ, ନାରୀ ମହଲ, ପ୍ରତିଦିନର ଯୁବବାଣୀ କାର୍ଯ୍ୟକ୍ରମ, ମୋ ପସନ୍ଦ ଆଉ ସ୍କୃତିର ପାହାଚ କାର୍ଯ୍ୟକ୍ରମ ତାଙ୍କର ପ୍ରିୟ କାର୍ଯ୍ୟକ୍ରମ, ଆକାଶବାଣୀରୁ ପ୍ରସାରିତ ସମସ୍ତ କାର୍ଯ୍ୟକ୍ରମ ତାଙ୍କୁ ଭଲ ଲାଗେ ବୋଲି ସେ ଲେଖିଛନ୍ତି। ସେ ଦୀର୍ଘ 25 ବର୍ଷ ହେଲା ଆମର ବିଭିନ୍ନ କାର୍ଯ୍ୟକ୍ରମ ଶୁଣିଆସୁଥିବା ଲେଖିଛନ୍ତି।
1: ଶ୍ରୋତାବନ୍ଧୁ, ଆମର ବିଭିନ୍ନ କାର୍ଯ୍ୟକ୍ରମକୁ ପସନ୍ଦ କରି ଆପଣ ଲେଖିଛନ୍ତି, ସକାଳର ବନ୍ଦନା ହେଉ, ଗୀତ ଗୀତିକା ହେଉ ବା ଯୁବବାଣୀ କାର୍ଯ୍ୟକ୍ରମ ନିୟମିତ ଶୁଣୁଛନ୍ତି ଏବଂ ଆମର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି, ଯେମିତିକି ମୋ ପସନ୍ଦ କାର୍ଯ୍ୟକ୍ରମ, ସେ ସମ୍ପର୍କରେ ଲେଖିଛନ୍ତି। ବହୁତ ବହୁତ ଧନ୍ୟବାଦ ଜଣାଉଛୁ ଆମ ସହ ଏମିତି ଯୋଡ଼ି ହୋଇ ରହିଥିବାରୁ।
0: ଶ୍ରୋତାବନ୍ଧୁ ରାମଚନ୍ଦ୍ର ସାହୁ ଲେଖିଛନ୍ତି ବଡ଼ମଙ୍ଗଳପୁର ଧର୍ମଶାଳା ଯାଜପୁରରୁ। ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସେ ଆମକୁ ଲେଖିଛନ୍ତି, ଅନୁଚିନ୍ତା କାର୍ଯ୍ୟକ୍ରମରେ ମହାଶୟ ତରୁଣକାନ୍ତି ରାଉତଙ୍କ ଉପସ୍ଥାପନା ତାଙ୍କୁ ଭଲ ଲାଗିଛି, ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ଅହେତୁକ ଭୟ ଏ ସମ୍ବନ୍ଧରେ ସୁଚିନ୍ତିତ ପରାମର୍ଶ ସହିତ ନିରାକରଣର ଉପାୟ ସମ୍ପର୍କରେ ଆଲୋଚନା କରିଥିଲେ, ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଥିକାରେ ଭୁଲିବାର କଳା ଏ ସମ୍ପର୍କରେ ଡକ୍ଟର ପ୍ରସନ୍ନ କୁମାର ବରାଳ ମହାଶୟ ଅତି ସୁନ୍ଦର ଭାବରେ ବୁଝାଇଥିଲେ, ସେଥିପାଇଁ ମହାଶୟଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ନାଟକ କପେ ଚା ଏହି ନାଟକଟି ତାଙ୍କୁ ଭଲ ଲାଗିଛି, ଏହି ନାଟକଟି ଆଦର୍ଶ ଜୀବନର କଥାବସ୍ତୁ ଉପରେ ପ୍ରସ୍ତୁତ ହୋଇଥିଲା, ସେଥିପାଇଁ ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ତେବେ ସେ ଲେଖିଛନ୍ତି ଯେ ଫେବୃୟାରୀ ମାସ 5 ତାରିଖରେ ବନ୍ଦନାର ଶେଷ ଗୀତ ସମବେତ କଣ୍ଠରେ ଶୁଣିବାକୁ ମିଳିଲା, ପ୍ରସାରଣ ସମୟରେ ଉପସ୍ଥାପକ ଏକ ତ୍ରୁଟି କରିଥିବା ସମ୍ପର୍କରେ ସେ ଆମକୁ ଲେଖିଛନ୍ତି, ଗୀତିକାରଙ୍କର ନାଁ ଭୁଲରେ ଉପସ୍ଥାପନା କରାଯାଇଥିବା ସେ ଲେଖିଛନ୍ତି। କଥିକା କାର୍ଯ୍ୟକ୍ରମରେ ଚିତ୍ରିତ ତାଳପତ୍ର ପୋଥି ଏ ସମ୍ପର୍କରେ ଡକ୍ଟର ଭାଗ୍ୟଲିପି ମଲ୍ଲ ମହାଶୟ ଅନେକ ତଥ୍ୟ ସମ୍ବଳିତ ଆଧ୍ୟାତ୍ମିକ ଆଲୋଚନା କରିଥିଲେ, ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।
1: ଶ୍ରୋତାବନ୍ଧୁ, ଆମର ବିଭିନ୍ନ କାର୍ଯ୍ୟକ୍ରମ କଥା ଲେଖିଛନ୍ତି ଯାହା ଆପଣଙ୍କୁ ଭଲ ଲାଗିଛି, ଯେମିତିକି ଆମର ସ୍ୱାସ୍ଥ୍ୟ, ଅନୁଚିନ୍ତା କାର୍ଯ୍ୟକ୍ରମ ଏବଂ କଥିକା କାର୍ଯ୍ୟକ୍ରମ, ତାରିଖ ବି ଲେଖିଛନ୍ତି, ବିଶେଷଜ୍ଞଙ୍କ ନାଁ ଲେଖିଛନ୍ତି, ଯେଉଁ ଆଲୋଚନା କରାଯାଇଥିଲା ବିଷୟବସ୍ତୁ ସମ୍ପର୍କରେ ଲେଖିଛନ୍ତି, ତେବେ ଯେଉଁ ତ୍ରୁଟି ସମ୍ପର୍କରେ ଲେଖିଛନ୍ତି ବନ୍ଦନା କାର୍ଯ୍ୟକ୍ରମରେ ଆମର ଉଦ୍ଘୋଷଣା ଜନିତ ତ୍ରୁଟି ଥିଲା, ଆପଣ ଠିକ୍ ଲେଖିଛନ୍ତି ଏବଂ ଆମେ ମଧ୍ୟ ଏ ସମ୍ପର୍କରେ ଅବଗତ।
0: ଅମ୍ବରୀଶ ପରିଡ଼ା, ମନୋରମା ସାମନ୍ତରାୟ, ଲୋପାମୁଦ୍ରା ପରିଡ଼ା, ସଞ୍ଜୟ କୁମାର ପରିଡ଼ା ଲେଖିଛନ୍ତି ରଘୁନାଥପୁର ରଙ୍କାଳ ଆର୍କେପାଟଣା କେନ୍ଦ୍ରାପଡ଼ାରୁ। ସେମାନେ ଲେଖିଛନ୍ତି ଯେ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଯେଉଁ ସିଧା ପ୍ରସାରଣ କରାଯାଇଥିଲା ତାହା ତାଙ୍କୁ ଭଲ ଲାଗିଛି।

0: ଏଥିରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବାକୁ ମିଳିଲା, ଯାହା ସେମାନଙ୍କୁ ବହୁତ ଭଲ ଲାଗିଛି।
1: ଶ୍ରୋତାବନ୍ଧୁ, ଆପଣ ସମସ୍ତେ ମିଳିତ ଭାବରେ ଚିଠି ଲେଖିଛନ୍ତି ଏବଂ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଆକାଶବାଣୀ ଦିଲ୍ଲୀରୁ ଆମେ ରିଲେ କରି ଯେଉଁ କାର୍ଯ୍ୟକ୍ରମର ପ୍ରସାରଣ କରିଥିଲୁ ଆପଣଙ୍କୁ ଭଲ ଲାଗିଛି। ବହୁତ ବହୁତ ଧନ୍ୟବାଦ ଆପଣ ସମସ୍ତଙ୍କୁ।
0: ଶ୍ରୋତାବନ୍ଧୁ ଅରୁଣ କୁମାର ବେହେରା ଲେଖିଛନ୍ତି ଘାସିବର ଜେନାପୁର ଯାଜପୁରରୁ। ଶ୍ରୋତାବନ୍ଧୁ ଅଭିଯୋଗ କରିଛନ୍ତି ଯେ ସକାଳର ବନ୍ଦନାରେ ପୁରୁଣା ଗୀତଗୁଡ଼ିକ ଆଉ ସ୍ଥାନ ପାଉନାହିଁ, ନୂଆ ସହିତ ପୁରୁଣା ଗୀତର ପ୍ରସାରଣ କରନ୍ତୁ।
1: ଶ୍ରୋତାବନ୍ଧୁ, ଆମର ଏହି ଆପଣଙ୍କ ଚିଠି କାର୍ଯ୍ୟକ୍ରମକୁ କେବଳ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ଚିଠି ଲେଖିବା ପାଇଁ ଆମେ ଅନୁରୋଧ କରୁଛୁ। ତେବେ ବନ୍ଦନା କାର୍ଯ୍ୟକ୍ରମ କଥା ଯାହା ଲେଖିଛନ୍ତି, ପୁରୁଣା ଭୋଜନର ସ୍ଥାନ ଦିଆଯାଇଥାଏ, ନୂଆ ସହିତ ପୁରୁଣା ମିଶାଇ କରି ଦିଆଯାଇଥାଏ। ଏବଂ ଏଇଟିକିଏ ପୂର୍ବରୁ କହିଲୁ, ଦେବସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଆମର ସ୍ୱତନ୍ତ୍ର ବନ୍ଦନା କାର୍ଯ୍ୟକ୍ରମର ତ ପ୍ରସାରଣ କରାଯିବ, ଆପଣ ସମସ୍ତଙ୍କୁ ଶୁଣିବା ପାଇଁ ଅନୁରୋଧ କରୁଛୁ। ଶ୍ରୋତାବନ୍ଧୁ, ଚିଠି ଦେଖୁ ଦେଖୁ ସମୟ ଆମକୁ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମର ଠିକଣା ସମ୍ପର୍କରେ ଏହି ସୂଚନା।
0: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଆପଣଙ୍କ ଚିଠି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 7530001।
1: ଆମର ମେଲ୍ ଆଇଡିଟି ହେଉଛି
0: aarkatak@gmail.com।
1: ପ୍ରତ୍ୟେକଙ୍କୁ ଆମେ ଶୁଭକାମନା ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
0: ନମସ୍କାର।
2: ଶୁଣିଥିଲେ ଆପଣଙ୍କ ଚିଠି। ଉପସ୍ଥାପନା କରିଥିଲେ ପ୍ରଜ୍ଞା ପାରମିତା ସାହୁ ଏବଂ ସହ ଉପସ୍ଥାପନା କରିଥିଲେ ଜ୍ଞାନ ରଞ୍ଜନ ସାମନ୍ତରାୟ। ଶ୍ରୋତାମାନଙ୍କୁ ଏଠି ଜଣାଇ ଦେଉଛୁ, ଅପରାହ୍ନ 4:00ରେ ପ୍ରଚାର କରିବ ଆକାଶବାଣୀରୁ କୃଷି ଶିକ୍ଷା। ଏଥିରେ ବିଷୟ ରହିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ କୃଷି ବୃତ୍ତି ଶିକ୍ଷା। ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ମହାମାୟା ପ୍ରସାଦ ନାୟକ। ରାତି 8:00ରେ ଆଜି ପ୍ରଚାର କରିବ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରଣ।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ କଟକ ସମୟ ତିନିଟା ବାଜି ଦଶ ମିନିଟ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଅସରନ୍ତି ଅପରାହ୍ନର ପରବର୍ତ୍ତୀ କଥାଚିତ୍ର ଆହିସ୍ତା ଆହିସ୍ତା ଦ୍ୱୈତକଣ୍ଠର ଗୀତଟିକୁ ଗାଇଛନ୍ତି ଆଶା ଭୋସଲେ ଏବଂ ଅନୱର।

0: ଅସରନ୍ତି ଅପରାହ୍ନରେ ଆପଣମାନେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଜଲ୍ଦି ଟିଫିନ୍ ପ୍ୟାକ୍ କର ରାଜୁ, ମୋବାଇଲ ଛାଡେ।
5: ଆରେ ଦିଦି, ବ୍ୟାଙ୍କ ର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, କେବେ କଲ କରୁଛି ଦିଦି?
4: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କ ର ନକଲି ୱେବସାଇଟ ଆଉ ମିଛ ନମ୍ବର ଦ୍ଵାରା ଟଙ୍କା ଠକେଇ କରିଥାନ୍ତି।
5: ତ ଠିକ ନମ୍ବର
4: ବ୍ୟାଙ୍କ ର ଅଫିସିଆଲ ୱେବସାଇଟ କିମ୍ବା କାର୍ଡରେ।
5: ତମେ ତ ବଞ୍ଚେଇ ଦେଲ ଦିଦି,
4: କାମରୁ ନୁହେଁ।
6: ଆର୍ବିଆଇ କହେ,
7: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
0: ପ୍ରଚାର କରୁଛୁ ଆକାଶବାଣୀରୁ କୃଷି ଶିକ୍ଷା।

0: ଶ୍ରୋତାବନ୍ଧୁ, କୃଷି ଉପରେ ଆମ ଦେଶ ଯେପରି ନିର୍ଭର କରିଛି, ବର୍ତ୍ତମାନ ଶିକ୍ଷିତ ଯୁବକ ଯୁବତୀମାନେ ମଧ୍ୟ କୃଷିକୁ ବୃତ୍ତି ଭାବରେ ଗ୍ରହଣ କରିବାକୁ ସୁଯୋଗ ଆସିଛି। ଦେଶର ଅର୍ଥନୀତି, ଦେଶର ଲୋକମାନଙ୍କୁ ଖାଦ୍ୟ ଯୋଗାଇବା, ବିଦେଶକୁ ଖାଦ୍ୟ ରପ୍ତାନୀ ଇତ୍ୟାଦି ବହୁ ଗୁରୁଦାୟିତ୍ୱ ସରକାର କୃଷି ଏବଂ କୃଷକଙ୍କ ଉପରେ ନିର୍ଭର କରି କରୁଛନ୍ତି। ଦେଶର ମେରୁଦଣ୍ଡ ଚାଷ ଏବଂ ଚାଷୀ। ଆପଣ ଅମଳ କରୁଥିବା କିଛି ପରିବା କିମ୍ବା ଅଳ୍ପ ଶସ୍ୟ ଆପଣଙ୍କ ପାଇଁ ଅଳ୍ପ ଛୋଟ ହୋଇପାରେ, କିନ୍ତୁ ଏହା ଦେଶର କୃଷି ଉତ୍ପାଦନ ଅଭିବୃଦ୍ଧିରେ ନିଶ୍ଚୟ ସାହାଯ୍ୟ କରୁଛି, ଘରର ଆବଶ୍ୟକତା ପୂରଣ କରୁଛି ଏବଂ ବଜାର ଅଭାବ ପୂରଣ କରୁଛି। ପୁଣି ଚାଷ ବାର ମାସ କାମ ଯୋଗାଉଛି, ସେଥିରେ ସରକାରଙ୍କ ବହୁ ଯୋଜନା କୃଷିକୁ ନେଇ କରାଯାଉଛି, ଯାହା ଆମେ ଜାଣିବା ଦରକାର, ଆପଣେଇବା ଦରକାର। କୃଷି ସହ ଶିକ୍ଷା ଏବଂ ତାଲିମର ଆବଶ୍ୟକତା ଏବେକାର କୃଷି ପାଇଁ ଗୋଟିଏ ଆହ୍ୱାନ। ଆଜିର କୃଷି ଶିକ୍ଷାରେ ଯେଉଁ ବିଷୟ ଅଛି ତାହା ଆପଣଙ୍କୁ ଏ ଦିଗରେ ବହୁତ ସାହାଯ୍ୟ କରିବ, ସଚେତନ କରିବ। ଡେରି ନକରି ଆଲୋଚନାକୁ ଯିବା। ବିଷୟ ଅଛି, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ କୃଷି ବହୁବୃତ୍ତି ଶିକ୍ଷା। ବିଶେଷଜ୍ଞ ଅଛନ୍ତି ଡକ୍ଟର ମହାମାୟା ପ୍ରସାଦ ନାୟକ, ତାଙ୍କ ସହ କଥା ହେଉଛନ୍ତି ଦୁର୍ଗା ମାଝି।
1: ଆଜିର କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରଖିଛୁ ଓୟୁଟିରେ ବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ କୃଷି ବହୁବୃତ୍ତି ଶିକ୍ଷା। ଏହି ବିଷୟରେ ଆଲୋଚନା କରିବା ପାଇଁ ବର୍ତ୍ତମାନ ଆମ ଗଣରେ ଉପସ୍ଥିତ ଅଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କୃଷି ସମ୍ପ୍ରସାରଣ ବିଭାଗର ବିଭାଗୀୟ ମୁଖ୍ୟ ତଥା କୃଷି ବହୁବୃତ୍ତି ଶିକ୍ଷାର ଯିଏକି ନିର୍ଦ୍ଦେଶକ ଅଛନ୍ତି ସେ ଆମ ଗହଣରେ ଆସନ୍ତୁ ଡକ୍ଟର ମହାମାୟା ପ୍ରସାଦ ନାୟକ। ଡକ୍ଟର ନାୟକ, ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର ଏହି କାର୍ଯ୍ୟକ୍ରମକୁ। ତେବେ ଏ ଯେଉଁ ଆମେ କହିଲେ ବିଷୟ ଯେଉଁ ଅଛି ଓୟୁଟିରେ କୃଷି ବହୁବୃତ୍ତି ଶିକ୍ଷା, ଏଟା କ'ଣ, ସେ ବିଷୟରେ ଟିକେ ଧାରଣା ଦେବେ?
2: ଧନ୍ୟବାଦ। ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର। ଆମର ଯେଉଁ ପ୍ରଥମରୁ ପ୍ରଶ୍ନ ଆମ ଆଗରେ ରହୁଛି ଯେ ଆମେ ଯଦି କୃଷି ବହୁବୃତ୍ତି ଶିକ୍ଷା ଉପରେ ଆମେ ଆଲୋଚନା କରିବା ତାହେଲେ ଏ ପ୍ରକାର ଶିକ୍ଷାର ଆବଶ୍ୟକତା କ'ଣ ରହିଛି? ଆମର ସମସ୍ତେ ଜାଣିଛନ୍ତି, ଶ୍ରୋତା ବନ୍ଧୁ ସମସ୍ତେ ଜାଣିଛନ୍ତି, କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ କଥା ଯେତେବେଳେ ଆମେ ଚିନ୍ତା କରେ, ଇଏ ଗୋଟିଏ ଏକକ ବିଶ୍ୱବିଦ୍ୟାଳୟ, ଏକକ କୃଷି ବିଶ୍ୱବିଦ୍ୟାଳୟ, ଯେଉଁଠିକି କୃଷି, ମତ୍ସ୍ୟପାଳନ, ପଶୁ ସମ୍ପଦ, ଇଞ୍ଜିନିୟରିଂ, କମ୍ୟୁନିଟି ସାଇନ୍ସ, ଭେଟନାରୀ ସାଇନ୍ସ, ବିଭିନ୍ନ ପ୍ରକାରର ଶିକ୍ଷାଦାନ ପଦ୍ଧତି ଏଥିରେ ପ୍ରଣୟନ କରାଯାଇଛି ଏବଂ ଏଥିରେ ଗ୍ରାଜୁଏସନ୍ କୋର୍ସ ରହିଛି, ମାଷ୍ଟର୍ସ କୋର୍ସ ରହିଛି, ପିଏଚ୍ଡି କୋର୍ସ ରହିଛି। କିନ୍ତୁ ଆମେ ଯଦି ଦେଖିବା କୃଷି ସମ୍ପ୍ରସାରଣ ବ୍ୟବସ୍ଥାକୁ ଆମେ ଅନୁଧ୍ୟାନ କରିବା, ଦେଖିବା ଯେ କୃଷି ସମ୍ପ୍ରସାରଣ ବ୍ୟବସ୍ଥାରେ ଆମର କଟିଂ ଏଜ୍ ଯାହାକୁ ଆମେ କହୁଛେ ଶେଷ ସ୍ତରରେ ଯେଉଁମାନେ ରହିଲେ ସେମାନେ ରହିଲେ ବ୍ଲକ୍ ସ୍ତରରେ ରହିଲେ, ଯେଉଁମାନଙ୍କୁ ଆମେ କହୁଛେ କୃଷି ସମ୍ପ୍ରସାରଣ ଅଧିକାରୀ କହୁଛେ, ଆମ ପ୍ରାଣୀ ସମ୍ପଦ ଅଧିକାରୀ କହୁଛେ, ମତ୍ସ୍ୟ ସମ୍ପଦ ଅଧିକାରୀ କହୁଛେ, ଏବଂ ଏଇ ଯେଉଁ ଅଧିକାରୀମାନେ ରହିଲେ ମାନେ ବ୍ଲକ୍ ସ୍ତରରେ ରହିଲେ, ଚାଷୀମାନେ ରହିଲେ ଗ୍ରାମ ସ୍ତରରେ, ଏମାନଙ୍କ ମଝିରେ ଯେଉଁ ଗୋଟେ ଲେୟାର ରହୁଛି ସେ ମଝିରେ ଆମକୁ ଦରକାର ହେଉଛି ଯେ ଯେଉଁମାନେ ଏଥିରେ ଅଭ୍ୟସ୍ତ ବା ଯେଉଁମାନେ ଟେକ୍ନିକାଲି କ୍ୟାପାବଲ୍, ଟେକ୍ନିକାଲି ସାଉଣ୍ଡ, ଟେକ୍ନିକାଲି ଟ୍ରେନ୍, ସେଭଳିଆ ଲୋକଙ୍କୁ ଆମକୁ ଦରକାର ପଡୁଛି ଯେଉଁମାନେ କି ଟେକ୍ନୋଲୋଜିକୁ କ୍ୟାରି କରିବେ ବ୍ଲକ୍ ଲେବୁଲ୍ରୁ ବା ବ୍ଲକ୍ ଲେବୁଲ୍ ଅଧିକାରୀମାନଙ୍କଠାରୁ ବା ବୈଜ୍ଞାନିକମାନଙ୍କଠାରୁ ନେଇକି ଚାଷୀମାନଙ୍କ ପାଖରେ ପହଞ୍ଚେଇବେ।
1: ନିଶ୍ଚିତ ଭାବରେ ଆପଣ ଯାହା କହିଲେ ଗୋଟେ ଗୁରୁତ୍ୱପୂର୍ଣ୍ଣ, ସେ ଯେଉଁ ଆପଣଙ୍କର କୃଷି ସମ୍ପ୍ରସାରଣ ଅଧିକାରୀ ବ୍ଲକ୍ ସ୍ତରରେ ଯେଉଁମାନେ ଅଛନ୍ତି ତାଙ୍କୁ ସଂଯୁକ୍ତ କରିବା ପାଇଁ ଏଇ ଯେଉଁ ସ୍ୱତନ୍ତ୍ର ସେ ଯେଉଁ ଆଗ୍ରୋ ପଲିଟେକ୍ନିକ ଯେଉଁଟା ଆପଣ କହୁଛନ୍ତି ବା କୃଷି ବହୁବୃତ୍ତି ଶିକ୍ଷା ଏହି ବ୍ୟବସ୍ଥା ରହିଛି ଓୟୁଟି ମାଧ୍ୟମରେ, ତେବେ ନିଶ୍ଚିତ ଭାବରେ ଯେଉଁ ପିଲାମାନେ ଆସିବେ ସେମାନେ ସେମାନଙ୍କୁ ଏଥିରେ ସହାୟତା କରିବେ, ଯାହାକି ଗୋଟିଏ କାର୍ଯ୍ୟପ୍ରଣାଳୀ ଧାରା ସୁବିଧାରେ ହୋଇପାରିବ। ଏହାର ଆବଶ୍ୟକତା କେତେ ଗୁରୁତ୍ୱପୂର୍ଣ୍ଣ ରହିଛି ଯେଉଁଟାକି ଆମର ଯେଉଁ ଶ୍ରୋତାବନ୍ଧୁମାନେ ଶୁଣୁଥିବେ ସେ ବିଷୟରେ ଟିକେ କୁହନ୍ତୁ।
2: ଦେଖନ୍ତୁ, ବର୍ତ୍ତମାନ ଯଦି ଆପଣ ଯେଉଁମାନେ ଶ୍ରୋତାବନ୍ଧୁ ଶୁଣୁଛନ୍ତି ଅଳ୍ପ ବହୁତ ସମସ୍ତେ କୃଷି ସହିତ ଜଡ଼ିତ ବା କୃଷିକୁ ଅଙ୍ଗେନୀ ହୋଇଛନ୍ତି, ସେମାନେ ଜାଣିପାରୁଥିବେ ଆମର ପୁରାତନ କୃଷି, ବର୍ତ୍ତମାନ କୃଷି ଏବଂ ଭବିଷ୍ୟତ କୃଷିକୁ ଯଦି ଆମେ ଆଖି ଆଗରେ ରଖିବା ବହୁତ ପରିବର୍ତ୍ତନ ଆସିଛି, ବହୁତ ପରିବର୍ତ୍ତନ ଆସିବାକୁ ଯାଉଛି। ଆମର ପୁରାତନ କୃଷି, ଟ୍ରାଡିସନାଲ୍ ଏଗ୍ରିକଲଚର ଯାହାକୁ ଆମେ କହୁଥିଲେ, ଆମେ କହୁଛେ ଆମେ ବଳଦ ଚାଷ କରିବା, ମଞ୍ଜି ଘରେ ରଖିଥିବା ମଞ୍ଜିକୁ ବ୍ୟବହାର କରିବା, ଖତ ବ୍ୟବହାର କରିବା ଏବଂ ଏହି ପ୍ରକାର ଯେଉଁ ଚାଷ ଥିଲା ଏଥିରେ ଜ୍ଞାନକୌଶଳ ଆମେ କହିବା ବହିର୍ଜ୍ଞାନ କୌଶଳ ଯାହାକୁ ଆମେ ବାହାରୁ ମିଳୁଥିବା ଜ୍ଞାନ କୌଶଳ ତାର ପ୍ରୟୋଗ ବହୁତ କମ୍ ଥିଲା। ବର୍ତ୍ତମାନ ଯଦି ଆପଣ କୃଷିକୁ ଦେଖିବେ, କୃଷିରେ ଜ୍ଞାନକୌଶଳର ପ୍ରୟୋଗ ବହୁମାତ୍ରାରେ ହେଉଛି ଏବଂ ବହୁମାତ୍ରାରେ ଜ୍ଞାନକୌଶଳ ଏବଂ ଦକ୍ଷତାର ଆବଶ୍ୟକତା ରହିଛି, ଯେଉଁଟାକୁ ଆମେ କହୁଛେ ସ୍କିଲ୍ ବୋଲି କହୁଛେ, ଏବଂ ଜ୍ଞାନକୌଶଳକୁ କାମରେ ଲଗାଇବାର ଯେଉଁ ଦକ୍ଷତା ସେଇଟା ରହିବାର ଆବଶ୍ୟକତା ରହିଛି। ତେଣୁ ଗୋଟେ ଫୋକସ୍, ମେଜର ଫୋକସ୍ ଗୋଟେ

0: ବଦଳିଛି। ଦ୍ୱିତୀୟ ଜିନିଷ ରହୁଛି ଯେ କୃଷିକୁ ଆମେ ଆଉ କୃଷିକୁ ସାଧାରଣ ବା କୃଷି ଭାବରେ ନ ନେଇ କୃଷିକୁ ବ୍ୟବସାୟୀ କାର୍ଯ୍ୟକ୍ରମ ହିସାବରେ ନେବା ପାଇଁ ସବୁବେଳେ ଆମେ କୃଷକମାନଙ୍କୁ ଉପଦେଶ ଦେଉଛୁ। ଆମେ କହୁଛୁ ଯେ ଏଥିରେ ଚିନ୍ତା ରଖୁନ୍ ଯେ କେତେ ପଇସା ଖର୍ଚ୍ଚ କରିବେ, କେତେ ଲାଭ ପାଇବେ, ତା ମାନେ ଏକ ବ୍ୟବସାୟିକ ଚିନ୍ତାଧାରାକୁ ରଖିକରି ଆମକୁ କୃଷିକୁ ନେବାକୁ ପଡ଼ିବ। ଯଦି ଆମେ ବ୍ୟବସାୟିକ ଚିନ୍ତାଧାରାକୁ ନେବା କୃଷି ସହିତ, ତାହେଲେ ଆମକୁ ଜ୍ଞାନକୌଶଳର ବ୍ୟବହାର ବହୁତ ଅଧିକ କରିବାକୁ ପଡ଼ିବ ଏବଂ ତାହା ସହିତ କୃଷିକୁ ବ୍ୟବସାୟରେ ନେବା ପାଇଁ ଯେଉଁ ଚିନ୍ତାଧାରା ଦରକାର, ଯେଉଁ ଦକ୍ଷତା ଦରକାର, ସେ ଦକ୍ଷତା ମଧ୍ୟ ଦରକାର ପଡ଼ିବ। ତୃତୀୟ ଜିନିଷ ଯେଉଁଟାକି ଆମର ଶ୍ରୋତାବନ୍ଧୁମାନଙ୍କୁ ସେଟା ଆକୃଷ୍ଟ କରିବ, ଗାଁ ଗହଳିରେ ଯଦି ଆଜିକାଲି ଦେଖିବେ, ଗାଁ ଗହଳିରେ ମୁଁ ବହୁତ ସମୟରେ ଦେଖେ, ବହୁତ ସମୟରେ ଆଲୋଚନା କଲାବେଳେ ଜାଣେ ଯେ ପିଲାମାନେ ଯେଉଁମାନେ ମାଟ୍ରିକ ପାସ୍ କରିଗଲେ, ପ୍ଲସ୍ ଟୁ ପାସ୍ କରିଗଲେ, ବରଂ ଚାହୁଁଛନ୍ତି ସହରକୁ ପଳେଇ ଆସିବେ। ସହରରେ କି ପ୍ରକାର କାମ କରନ୍ତି ବାପା ମାମାନେ ହୁଏତ ଜାଣନ୍ତିନି, କିନ୍ତୁ ପିଲାମାନେ ଭଲ ଭାବରେ ଜାଣନ୍ତି ଏବଂ ସେମାନେ 10,000-20,000 ରୋଜଗାର କରନ୍ତି, ଗାଁକୁ ପଠାନ୍ତି। ବାପା ମାମାନେ ହୁଏତ ମନେ ମନେ ଖୁସି ହେଉଥିବେ ଯେ ମୋ ପୁଅ ମୋ ଝିଅ ସେମାନେ କାମରେ ଲାଗିଗଲେ, ରୋଜଗାର କରିବା ଆରମ୍ଭ କଲେ। ପିଲାମାନେ ମଧ୍ୟ ଖୁସି ହେଉଥିବେ, କିନ୍ତୁ ମନରେ ନିହାତି ଦୁଃଖ ରହୁଛି ଯେ ମୋର ଯେଉଁ କୌଳିକ ବୃତ୍ତି କୃଷି ଏବଂ କୃଷିକୁ ପେସା କରି ମୋର ବାପଜା ଯେଉଁ ଚଳିକିରି ଆମେ ଆଜି ପର୍ଯ୍ୟନ୍ତ ଆସିଲେ, ସେ ପେସାକୁ କୋଉଠି ନା କୋଉଠି ଆମେ ଗୋଟେ ଡିସ୍କନେକ୍ଟେଡ୍ କରିଦେଉଛେ, ପିଲାମାନେ ଗ୍ରହଣ କରୁନାହାନ୍ତି। କେବଳ ଗୋଟିଏ ଏଥିରେ ଆଶା ରହୁଛି, ଯଦି ଏହି ପ୍ରକାର ଦକ୍ଷତା ବିକାଶ ପିଲାମାନଙ୍କର କରାଯାଇପାରିବ ଏହି ଡିପ୍ଲୋମା କୋର୍ସ ମାଧ୍ୟମରେ, ତାହେଲେ ହୁଏତ କିଛି ପିଲା ଆଗ୍ରହୀ ହେବେ ଯେ କୃଷିକୁ ଧରିକିରି ସେମାନେ ନିଜ ଜୀବନ ଧାରଣ କରିବେ ଏବଂ କୃଷିକୁ ଉନ୍ନତମାନର କୃଷି କରିକି ଜୀବନ ଧାରଣ କରିବେ, ଯେଉଁଥିରେ ସେମାନଙ୍କୁ ସମାଜରେ ଲୋକ ମୂଲ୍ୟ ଦେବେ ଯେ ନାହିଁ, ଆମର କୃଷକ ହେଲେ ମଧ୍ୟ ଇଏ ଗୋଟେ ଜ୍ଞାନୀ କୃଷକ ଏବଂ ଜାଣିଥିବା କୃଷକ, ଯିଏକି ଠିକ୍ ଭାବରେ ଆମେ କରିପାରୁଛେ।
1: ତେବେ କଥା ହେଉଛି ଯେ ଏଇ ଯେଉଁ ଓୟୁଟିରେ କୃଷି ବହୁବୃତ୍ତି ଶିକ୍ଷା,
0: ଆଜ୍ଞା,
1: ଏଟା କେବେଠାରୁ ଆରମ୍ଭ ହୋଇଛି ଏବଂ ଏହାର ବର୍ତ୍ତମାନ ଯେଉଁମାନେ ବେକାର ଯୁବକ ଯୁବତୀ ବି ଅଛନ୍ତି, ୟୁଥ୍ ସବୁ ଅଛନ୍ତି, ସେମାନେ ଚାହିଁବେ ଯେ କାହିଁକି ନା କୃଷିଟା ଏଭଳି ଜିନିଷ ଯେଉଁଟାକି ଏଟା ଚିରନ୍ତନ ଏବଂ ଅନବରତ, କେବେ ହେଲେ ଏଟା ବନ୍ଦ ହେବ ନାହିଁ। ତେଣୁ ଏଇ ଦୃଷ୍ଟିରୁ ଆମେ ଦେଖିବା ଏହାର ଡିମାଣ୍ଡ ମଧ୍ୟ ସେମିତି ରହିଥିବ, କାହିଁକି ନା ଅନ୍ୟାନ୍ୟ ପାଠ୍ୟକ୍ରମ ମଧ୍ୟ ରହିଛି, କିନ୍ତୁ ଏଇ ଯେଉଁ କୃଷି ବହୁବୃତ୍ତି ଶିକ୍ଷା ଓୟୁଟିରେ ଯୋଉଟା ଅଛି, କେମିତି ଆପଣ ଦେଖୁଛନ୍ତି ବା ସ୍ଥିତି କ'ଣ ଅଛି ପ୍ରକୃତରେ? ଯେହେତୁ ଆପଣ ନିର୍ଦ୍ଦେଶକ ଅଛନ୍ତି, ଅନୁଭବ କରିପାରୁଥିବେ ଏବଂ ସରକାରୀ ରେକର୍ଡ ମଧ୍ୟ ଆପଣଙ୍କୁ ରହିଥିବ, କେମିତି କ'ଣ ଅଛି ସେ ବିଷୟରେ
0: ଦେଖନ୍ତୁ। କୃଷି ବହୁବୃତ୍ତି ଶିକ୍ଷା ଯୋଉଟା ଓଡ଼ିଶାରେ ଆରମ୍ଭ କରାଯାଇଥିଲା, ସେଥିରେ ପ୍ରଥମ ପଦକ୍ଷେପ ନେଇଥିଲା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ। ବହୁ ଅନୁଶୀଳନ ପରେ ଯେତେବେଳେ ଆମେ ଦେଖିଲେ ଯେ ଆମର ଯେଉଁମାନେ ଗ୍ରାଜୁଏଟ୍ ଯାଉଛନ୍ତି, ପୋଷ୍ଟ ଗ୍ରାଜୁଏଟ୍ ଯାଉଛନ୍ତି, ଡକ୍ଟରେଟ୍ ପାସ୍ କରି ଯାଉଛନ୍ତି, ସେମାନେ ବୈଜ୍ଞାନିକ ହୁଅନ୍ତୁ ବା କୃଷି ସମ୍ପ୍ରସାରଣ ବିଜ୍ଞାନୀ ହୁଅନ୍ତୁ, ସେମାନେ ତାଙ୍କର ଜୀବନଧାରଣର ଯାହା କାମ କରୁଛନ୍ତି, ସେମାନେ କେବଳ ଚାକିରି ଉପରେ ମନୋନିବେଶ ଅଧିକା କରୁଛନ୍ତି ଏବଂ ସେମାନେ ଯେଉଁ ଚାକିରି ପାଉଛନ୍ତି ସେ ଯାହା ଆମେ ଆଲୋଚନା କରୁଥିଲେ ବ୍ଲକ୍ ଲେବୁଲ୍ ପର୍ଯ୍ୟନ୍ତ ଆସିପାରୁଛନ୍ତି, ସେମାନେ ତା ତଳକୁ ଗୋଟେ ଗ୍ୟାପ୍ ସବୁବେଳେ ରହୁଛି। ଦ୍ୱିତୀୟ ଜିନିଷ ହେଉଛି ଲୋକମାନଙ୍କର ଯେଉଁ ପିଲାମାନେ ରହିଲେ ପ୍ଲସ୍ ଟୁ ପାସ୍ କରିକି ଗାଁରେ ରହିଲେ, ସେମାନଙ୍କର ବା ଟେନ୍ଥ କ୍ଲାସ୍ କରି ଗାଁରେ ରହିଲେ, ସେମାନେ ବେକାରୀ ଯୁବକ ହିସାବରେ ସବୁବେଳେ ଗଣା ହୋଇକି ରହିଲେ। ତେଣୁକରି ଏମାନଙ୍କ ପାଇଁ କିଛି ନା କିଛି ଗୋଟିଏ ବନ୍ଦୋବସ୍ତ କରିବା, ଏମାନଙ୍କ ଟିକେ ଆଉ ଟିକେ ଦକ୍ଷତା ବୃଦ୍ଧି କରିବା, ଯେଉଁଥିରେ କି ଏମାନେ ନିଜକୁ ଏମ୍ପ୍ଲୟମେଣ୍ଟ ପାଇବା ପାଇଁ ହକଦାର ଭାବିବେ ଏବଂ ସେଲ୍ଫ ଏମ୍ପ୍ଲୟମେଣ୍ଟ ପାଇଁ ନିଜକୁ ମଧ୍ୟ ଦକ୍ଷ କରିପାରିବେ। ଏଇଟାକୁ ରଖିକରି 2012-13 ମସିହାରେ ଏ କୃଷି ବହୁବୃତ୍ତି ଶିକ୍ଷା କେନ୍ଦ୍ରମାନ 10 ଜିଲ୍ଲାରେ ଆରମ୍ଭ କରାଯାଇଥିଲା ଓଡ଼ିଶା କୃଷି ଓ ବୈଷୟିକ ଶିକ୍ଷା ମାଧ୍ୟମରେ। ଏଇ ଯେଉଁ 10 କେନ୍ଦ୍ର ଆମର ସ୍ଥାପନ କରାଯାଇଛି, ଏ 10 କେନ୍ଦ୍ରରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଯେହେତୁ ଗୋଟିଏ ଏକକ ବିଶ୍ୱବିଦ୍ୟାଳୟ, ତେଣୁକରି 10 କେନ୍ଦ୍ରକୁ ମଧ୍ୟ ସେହି ଢାଞ୍ଚାରେ ଗଢ଼ାଯାଇଛି। ଯେମିତିକି ଆମର 6 କେନ୍ଦ୍ର ରହିଛି ଯେଉଁମାନେ କି କୃଷି ବିଜ୍ଞାନ ଉପରେ କେବଳ ଆମର ଡିପ୍ଲୋମା ଶିକ୍ଷା ପ୍ରଦାନ କରାଯାଏ ସେଠି। ସେ ସେଣ୍ଟର ଗୁଡ଼ିକ ଆମର ରହିଛି ରାଣୀତାଲ ଭଦ୍ରକଠାରେ, ମହିଷାପାଟ ଢେଙ୍କାନାଳଠାରେ, ଦେବଗଡ଼ରେ ଗୋଟିଏ କେନ୍ଦ୍ର, ବଲାଙ୍ଗୀରରେ ଗୋଟିଏ କେନ୍ଦ୍ର ଏବଂ ରାଉରକେଲାର ପାନପୋଷ୍ଠାରେ ଗୋଟିଏ କେନ୍ଦ୍ର। ଠିକ୍ ସେମିତି ହର୍ଟିକଲଚରକୁ ଦ୍ୱିତୀୟ ପ୍ରାଧାନ୍ୟ ଦେଇ ହର୍ଟିକଲଚରର 2 ସେଣ୍ଟର କରାଯାଇଛି, ଗୋଟିଏ ହେଉଛି କେଉଁଝରଠାରେ ଏବଂ ଆଉ ଗୋଟିଏ ହେଉଛି କୋରାପୁଟର ସିମିଳିଗୁଡ଼ା ସ୍ଥିତ ଫାର୍ମରେ ଅଛି, ଯୋଡ଼ିଏ ଜାଗାରେ ଆମର କରାଯାଇଛି। ଯେହେତୁ ଫିସେରୀ କଲେଜଟି ଆମର ରହିଛି ରଙ୍ଗେଲୁଣ୍ଡାରେ, ଉପଯୁକ୍ତ ଭାବରେ ସେ ସ୍ଥାନକୁ ଚୟନ କରାଯାଇଛି ଫିସେରୀର ଡିପ୍ଲୋମା କୋର୍ସ କରିବା ପାଇଁ ଏବଂ ଫିସେରୀ ବହୁବୃତ୍ତି ଶିକ୍ଷା କେନ୍ଦ୍ର ସେହି ଜାଗାରେ ରହିଛି। ସେମିତି ଚିପ୍ଲିମାଠାରେ, ସମ୍ବଲପୁରର ଚିପ୍ଲିମାଠାରେ ଆମର ଗୋଟିଏ ରହିଛି ଆନିମଲ୍ ସାଇନ୍ସ ବା ପ୍ରାଣୀ ବିଜ୍ଞାନର ବହୁବୃତ୍ତି କେନ୍ଦ୍ର ମଧ୍ୟ ସେଠିକାର ରହିଛି। ଏବଂ ଏହି କେନ୍ଦ୍ରଗୁଡ଼ିକ ଯେଉଁ ରହିଛି ଏଗ୍ରିକଲଚର, ହର୍ଟିକଲଚର ବା ଫିସେରୀ ବା ଆମର ଆନିମଲ୍ ସାଇନ୍ସର ରହିଛି, ଏମାନଙ୍କର କୋର୍ସ ମଡ୍ୟୁଲ୍ ମଧ୍ୟ ସେହିଭଳି ରହିଛି, ଯେଉଁଗୁଡ଼ିକୁ ଆମେ ନିହାତି ଗ୍ରାଜୁଏସନ୍ କରୁଥିବା ପିଲାଙ୍କ ସହିତ ମ୍ୟାଚ୍ ନ କଲେ ମଧ୍ୟ ଆମେ ଯେଉଁଗୁଡ଼ିକ ପ୍ରାରମ୍ଭିକ ଜ୍ଞାନ କୌଶଳ ତା ଉପରେ ଗୁରୁତ୍ୱ ଦିଆଯାଇଛି, ସେଗୁଡ଼ିକ ଯେମିତି ପିଲାମାନେ ଆୟତ କରିପାରିବେ। ତା ସହିତ ଆଉ ଗୋଟେ ମୁଖ୍ୟ ଜିନିଷ ଏଥିରେ ରହିଛି, ସେମାନଙ୍କର ଜ୍ଞାନ ଅପେକ୍ଷା କୌଶଳ ଉପରେ ଅଧିକ ଗୁରୁତ୍ୱ ରହିଛି, ଯୋଉଟାକି ଏମାନଙ୍କ ପାଇଁ ଉପଯୁକ୍ତ ରହିଛି।
1: ଆପଣଙ୍କର ଧରନ୍ତୁ ଜଣେ ଯଦି ବହୁବିଧ କୃଷି ଶିକ୍ଷା ବା ଆପଣଙ୍କର ଯୋଉ ଆଗ୍ରୋ ପଲିଟେକ୍ନିକ ଆମେ ଯୋଉ କହୁଛେ, ଯୋଉ ବ୍ୟବସ୍ଥା ଅଛି ଓୟୁଟିରେ, ଆପଣଙ୍କର ନିର୍ଦ୍ଦିଷ୍ଟ ଭାବରେ ଆପଣଙ୍କର ଗୋଟେ ଆଡମିସନ ପ୍ରୋସେସ ଗୋଟେ ଥିବ, ସିଲେକ୍ସନ ପ୍ରୋସେସ ଗୋଟେ ଥିବ, ଯାହାକି ଯୋଉ ପିଲାମାନେ ସେ ଶିକ୍ଷା ନେଇପାରିବେ ଏବଂ ପରବର୍ତ୍ତୀ ସମୟରେ ଆମେ ଆଲୋଚନା ବି କରିବା ଯେ ପ୍ରକୃତରେ ସେମାନେ ନିଜକୁ କେମିତି ଆତ୍ମ ନିଯୁକ୍ତିର ପନ୍ଥା ସୃଷ୍ଟି କରିପାରୁଛନ୍ତି ବା ନିଯୁକ୍ତି ସରକାରୀ ବ୍ୟବସ୍ଥା ଭିତରେ ସେମାନେ ମଧ୍ୟ ପାଉଛନ୍ତି।

0: କେମିତି କ'ଣ ଅଛି ତାର ବ୍ୟବସ୍ଥା ସେ ବିଷୟରେ
1: ଦେଖନ୍ତୁ, ଏଇଟା ଯେତେବେଳେ ଆମେ ଠିକଣା କଲୁ ଯେ ଏଇଠି ବହୁକୃତି ଶିକ୍ଷା କେନ୍ଦ୍ର ମାନଙ୍କରେ ଆମେ ପିଲାମାନଙ୍କୁ ଆଡମିସନ ନେବା, ଗୋଟିଏ ଜିନିଷ ଧ୍ୟାନରେ ରହିଲା ଯେ ପାଞ୍ଚ ଜଣ ଗୋଟେ ସମାନ ନୁହଁ, ସେ ନାକି ପାଞ୍ଚ ଜଣ ପିଲା ଯେଉଁମାନେ ପ୍ଲସ୍ ଟୁ ସାଇନ୍ସ ପାସ୍ କରୁଛନ୍ତି ସମସ୍ତେ ଏକାଥରକରି ଅଧିକା ମାର୍କ ରଖିକି ପାସ୍ କରିବା ସମ୍ଭବ ନୁହେଁ ବା ପାସ୍ କରିପାରିବେନି। ତେଣୁକରି ଯେଉଁମାନେ ଭାବୁଛନ୍ତି ସେମାନେ ଶିକ୍ଷାଗତ ଯୋଗ୍ୟତା ହାସଲ କଲାପରେ ସେମାନଙ୍କର ଟିକେ କମ୍ ରହୁଛି, ସେମାନେ ଭାବିପାରିବେ ଯେ ମୁଁ ବହୁବୃତ୍ତି ଶିକ୍ଷା ମାଧ୍ୟମରେ ଯିବି। ଏଥିରେ ଏକରେ ତ ଯୋଗ୍ୟତା ଯାହା ରହିଛି ଆମର ରହିଛି ପ୍ଲସ୍ ଟୁ ସାଇନ୍ସ କିମ୍ବା ଇକ୍ୱିଭାଲେଣ୍ଟ, ଇକ୍ୱିଭାଲେଣ୍ଟ ଏଇଥିପାଇଁ କହୁଛି ଯେଉଁମାନେ ଭୋକେସନାଲ ପାସ୍ କରିଛନ୍ତି ସେମାନେ ମଧ୍ୟ ଏହା ପାଇଁ ଆପ୍ଲାଏ କରିପାରିବେ, ସେମାନେ ଆଡମିସନ ନେଇପାରିବେ।
0: ଆଚ୍ଛା,
1: ଏବଂ ପ୍ଲସ୍ ଟୁ ସାଇନ୍ସ ପାସ୍ କଲାପରେ ଏବଂ ସେହି ସମୟରେ ସେମାନଙ୍କର 17 ବର୍ଷ ହୋଇଥିବା ଦରକାର, ଏଇଟା ଗୋଟେ ଶିକ୍ଷାଗତ ଯୋଗ୍ୟତା ସହିତ ବୟସର ଯୋଗ୍ୟତା ମଧ୍ୟ ରହିଛି। ଏବଂ ଏଇ ଯେଉଁ ଶିକ୍ଷାଗତ ଯୋଗ୍ୟତା ପ୍ଲସ୍ ଟୁ ସାଇନ୍ସ ପଢ଼ିବେ, ଯେଉଁ କମ୍ବିନେସନ ପିଲାମାନେ ଜାଣିପାରୁଥିବେ ଯେଉଁମାନଙ୍କର ଫିଜିକ୍ସ କେମିଷ୍ଟ୍ରି ମାଥମେଟିକ୍ସ ଅଛି କିମ୍ବା ଫିଜିକ୍ସ କେମିଷ୍ଟ୍ରି ବାୟୋଲୋଜି ଅଛି, ଏହି କମ୍ବିନେସନର ଦୁଇଟି କମ୍ବିନେସନର ପିଲାମାନେ କେବଳ ଏଗ୍ରିକଲଚର ହର୍ଟିକଲଚର ପାଇଁ ଆପ୍ଲାଏ କରିପାରିବେ। କିନ୍ତୁ ଯେଉଁମାନେ ଆନିମଲ୍ ସାଇନ୍ସ ଆଉ ଫିସରୀ, ଯେଉଁମାନେ ପଶୁବିଜ୍ଞାନ ଏବଂ ମତ୍ସ୍ୟଚାଷ ବିଜ୍ଞାନ ଉପରେ ବହୁବୃତ୍ତି ଶିକ୍ଷାରେ ଆଡମିସନ ନେବାକୁ ଚାହୁଁଛନ୍ତି, ସେମାନଙ୍କର ମାଥମେଟିକ୍ସର ଜରୁରୀ ନାହିଁ, କିନ୍ତୁ ସେମାନଙ୍କର ଫିଜିକ୍ସ କେମିଷ୍ଟ୍ରି ବାୟୋଲୋଜି କିମ୍ବା ଫିଜିକ୍ସ କେମିଷ୍ଟ୍ରି ବାୟୋଟେକ୍ନୋଲୋଜି ଯଦି ହୋଇଥିବ ବି ଆମେ ଗ୍ରହଣ କରିବା। ଏବଂ ଯେଉଁ ଆପଣ କହିଲେ ଯେ ଆଡମିସନର ଯେଉଁ ପ୍ରୋସିଜିଓର କହିଲେ, ଏମାନଙ୍କ ପାଇଁ କୌଣସି ଏଣ୍ଟ୍ରାନ୍ସ ସାଧାରଣ ଭାବରେ କରାଯାଏ ନାହିଁ, ଏମାନଙ୍କୁ ଆମେ ମାର୍କ ବେସିସ୍ରେ ସିଲେକ୍ସନ କରିଥାଉ, କିନ୍ତୁ ମାର୍କ ବେସିସ୍ରେ ପିଲାମାନେ ଧ୍ୟାନ ଦେବା ଦରକାର, ଏଥିରେ ଗାର୍ଡିଆନ୍ ବା ପ୍ୟାରେଣ୍ଟସ୍ ମାନେ ମଧ୍ୟ ଧ୍ୟାନ ଦେବା ଦରକାର। ଯେଉଁ ମାର୍କ ସେମାନେ ମାଟ୍ରିକୁଲେସନରେ ପାଇଥାନ୍ତି ଏବଂ ଯେଉଁ ମାର୍କ ସେମାନେ ପ୍ଲସ୍ ଟୁ ସାଇନ୍ସରେ ପାଇଥାନ୍ତି, ଦୁଇଟି ଯାକକୁ ସମାନ ଭାବରେ ପ୍ରାଧାନ୍ୟ ଦିଆଯାଇକରି ଆମେ କରୁ, ଯେମିତିକି 50% ସ୍କୋର ରହିବ ମାଟ୍ରିକ୍ ମାର୍କରୁ, 50% ମାର୍କ ରହିବ ଆମର ପ୍ଲସ୍ ଟୁ ସାଇନ୍ସ ମାର୍କ, ଏବଂ ମାର୍କ ବେସିସ୍ରେ ସେମାନେ
0: କ୍ୟାରିୟର ମାର୍କ ବି ଦେଖା,
1: କ୍ୟାରିୟର ମାର୍କକୁ ନେଇକରି ପିଓଲି ଏମାନଙ୍କର ଆଡମିସନ କରାଯାଏ। ଏବଂ ପ୍ରତ୍ୟେକ ପଲିଟେକ୍ନିକ୍ ସେଣ୍ଟରରେ 20 ସିଟ୍ ରହିଛି, ଯଦି ସମଷ୍ଟିଗତ ଭାବରେ ଦେଖାଯିବ ତାହେଲେ 10 ପଲିଟେକ୍ନିକ୍ ସେଣ୍ଟରରେ 200 ସିଟ୍ ରହିଛି ଆମର ଆଡମିସନ ପାଇଁ, ଏବଂ ଏହି 200 ସିଟ୍ରେ ଆମେ ବିଭିନ୍ନ ଧାରା ଯେମିତି ବିଭିନ୍ନ କହିଲେ ଏଗ୍ରିକଲଚର ହର୍ଟିକଲଚର ଫିସରୀ ଏବଂ ଆନିମଲ୍ ସାଇନ୍ସ, ସେହି ହିସାବରେ ଆମେ କରିବା 20 ଆନିମଲ୍ ସାଇନ୍ସର, 20 ଫିସରୀର, 40 ରହିଛି ଆମର ହର୍ଟିକଲଚର ପାଇଁ, ଏବଂ ବାକି ଯେଉଁ ରହିଲା 120 ସେଗୁଡ଼ିକ ରହିଲା ଆମର ଏଗ୍ରିକଲଚର ସାଇନ୍ସରେ ଡିପ୍ଲୋମା କୋର୍ସ କରିବା ପାଇଁ ପିଲାମାନେ ଆଡମିସନ କରିପାରିବେ।
0: ଏ ଯେଉଁ ଆଡମିସନ ନେଲା ପରେ ଯେଉଁମାନେ ଆପଣଙ୍କର ମେରିଟ୍ ଲିଷ୍ଟରେ ରହିଲେ, ଧରନ୍ତୁ ଆପଣ ମାର୍କ ବେସିସ୍ରେ ଯେମିତି ସେମାନଙ୍କୁ ସିଲେକ୍ସନ କରୁଛନ୍ତି, ତାଙ୍କର ପାଠ୍ୟକ୍ରମ କେତେ ବର୍ଷର ଆଉ ପାଠ୍ୟକ୍ରମ ସରିଗଲା ପରେ କ'ଣ କ'ଣ ସବୁ ବ୍ୟବସ୍ଥା ଅଛି ଟିକେ ଜଣେଇବେ।
1: ଦେଖନ୍ତୁ, ମୁଁ ତ ଆପଣଙ୍କୁ ମୂଳରୁ କହୁଥିଲି ଯେ ପାଠ୍ୟକ୍ରମରେ ଫରକ ରହିଲେ ମଧ୍ୟ ପାଠ୍ୟକ୍ରମ ଫରକ ରହିଛି, କାରଣ ଏଗ୍ରିକଲଚର ହର୍ଟିକଲଚର ଆନିମଲ୍ ସାଇନ୍ସ ଫିସରୀ ଏଥିରେ ଫରକ ରହିଛି। ଯେମିତି ଆମେ କହିବା ଯେ ଏଗ୍ରିକଲଚର ଯେଉଁମାନେ ପାଠ ପଢ଼ିଲେ ସେମାନେ ସିଡ୍ ପ୍ରଡକ୍ସନ ସିଷ୍ଟମ, ସଏଲ୍ ହେଲ୍ଥ କେମିତି ମ୍ୟାନେଜ୍ କରିହେବ, ନ୍ୟୁଟ୍ରିସନ୍ କେମିତି କରିହେବ, ବାକି ଆମର ଫସଲ ସୁରକ୍ଷା ଜନିତ ବିଜ୍ଞାନ, ଏସବୁ ଜିନିଷ ଉପରେ କରିବେ, ମାର୍କେଟିଂ ସହିତ ଉପରେ ମଧ୍ୟ ପଢ଼ିବେ। ସେମିତି ହର୍ଟିକଲଚର ଯେଉଁମାନେ କହିଲେ ସେମାନେ କେମିତି ନର୍ସରୀ ମ୍ୟାନେଜମେଣ୍ଟ କେମିତି ହେବ, ଗ୍ରୀନ୍ ହାଉସ୍ କଲ୍ଟିଭେସନ୍ କେମିତି ହେବ, ଆଜିକାଲି ଆଡଭାନ୍ସ ଟେକ୍ନୋଲୋଜିର ହେଉଛି, ଏମାନଙ୍କର ଭେଜିଟେବୁଲ ଫ୍ରୁଟ୍ସ ଫ୍ଲାୱାର୍ସ ଏସବୁ ଜିନିଷ ତାଙ୍କର କଭର ହେବ। ସେମିତି ଆମେ କହୁଛେ ଫିସରୀ ପାଇଁ ଆମେ ସାଇଣ୍ଟିଫିକ୍ ଫିସ୍ ଫାର୍ମିଂ, ହ୍ୟାଚେରୀ ମ୍ୟାନେଜମେଣ୍ଟ, ଯେଉଁମାନେ ଚିଙ୍ଗୁଡ଼ି ଚାଷ କରୁଛନ୍ତି ମିଶ୍ରିତ ଚିଙ୍ଗୁଡ଼ି ଚାଷ, ସେମାନଙ୍କର ଶ୍ରିମ୍ପ ଫାର୍ମିଂ, ଅର୍ଣ୍ଣାମେଣ୍ଟାଲ ମାଛ, ଏସବୁ ଜିନିଷ ଉପରେ ଆଲୋଚନା କରିହେବ ଇଏରେ, ସେମାନଙ୍କର ପାଠପଢ଼ା ଯିବ। ସେମିତି ଯେଉଁମାନେ ଆନିମଲ୍ ହଜବେଣ୍ଡ୍ରି, ସେମାନଙ୍କର ଲାଇଫ୍ ଷ୍ଟକ୍, ଡାଇରୀ, ପୋଲ୍ଟ୍ରି ଏବଂ ଡକେରୀ, ଏସବୁ ଜିନିଷଗୁଡ଼ିକ ସେମାନଙ୍କୁ ଦିଆଯିବ। ଏମାନଙ୍କର ସମସ୍ତଙ୍କର କିନ୍ତୁ ପାଠ୍ୟକ୍ରମର ଯେଉଁ ଡ୍ୟୁରେସନ୍ ରହିଛି ସେଇଟା ହେଉଛି 2 ବର୍ଷର ଡ୍ୟୁରେସନ୍। ଏହି 2 ବର୍ଷର ଡ୍ୟୁରେସନ୍ ଭିତରେ ସେମାନେ 4 ସେମିଷ୍ଟାର କଭର କରିବେ, ଫାର୍ଷ୍ଟ ସେମିଷ୍ଟାର, ସେକେଣ୍ଡ ସେମିଷ୍ଟାର ହେଉଛି ପ୍ରଥମ ବର୍ଷ, ଥାର୍ଡ ସେମିଷ୍ଟାର, ଫୋର୍ଥ ସେମିଷ୍ଟାର ହେଉଛି ଦ୍ୱିତୀୟ ବର୍ଷ। ଏବଂ ପାଠ୍ୟକ୍ରମ ମଧ୍ୟରେ କ୍ଲାସରୁମ୍ ପାଠ୍ୟକ୍ରମ ରହିଛି, ପ୍ରାକ୍ଟିକାଲ ରହିଛି, ଫିଲ୍ଡ ଏକ୍ସପୋଜର ରହିଛି ଏବଂ ଲାବୋରେଟୋରୀ ଆକ୍ଟିଭିଟିସ୍ ରହିଛି, ଏସବୁଗୁଡ଼ିକ ରହିଛି। ଏବଂ ସାଧାରଣ ଭାବରେ ସେମିଷ୍ଟାରରେ ଯେମିତି ଆମର ପରୀକ୍ଷା ପ୍ରଣାଳୀ ଥାଏ, ମିଡ୍ ଟର୍ମ ଏକ୍ଜାମ୍ ଅଛି ମଝିରେ ରହିବ 3 ପରେ, ତାପରେ ପୁଣି ଫାଇନାଲ୍ ଏକ୍ଜାମ୍, ତାପରେ ପ୍ରାକ୍ଟିକାଲ, ଏସବୁ ମିଶିକରି ଯେଉଁ ସ୍କୋର ରହିବ ତା ଉପରେ ସେମାନଙ୍କୁ ସ୍କୋର ଦିଆଯିବ, ସେମାନେ ପାସ୍ ଫେଲ୍ ସେମାନେ କରିକି ଯିବେ।
0: ଆଚ୍ଛା, ଯେଉଁମାନେ ପାସ୍ ଫେଲ୍ ବା ଯାହା ବି ହେଉ ତାଙ୍କର ଯେଉଁ ଫଳାଫଳ ପାଇବେ, ଯେଉଁମାନେ ସପୋଜ 2 ବର୍ଷର ଯେଉଁ କୋର୍ସ କମ୍ପ୍ଲିଟ୍ କଲେ, ଆଉ ତାପରେ କିଛି ସୁବିଧା ଅଛି କି ତାଙ୍କ ପାଇଁ?
1: ହଁ, ଏ ପିଲାମାନଙ୍କର ଯେଉଁ ଭବିଷ୍ୟତ କଥା କହିଲେ, ଆମେ ସାଧାରଣ ଭାବରେ ଦେଖୁଛେ ଯେଉଁମାନେ ଗ୍ରାଜୁଏସନ୍ କରିବା ପାଇଁ ଆଡମିସନ୍ ନେଉଛନ୍ତି ଏଗ୍ରିକଲଚରରେ, ହର୍ଟିକଲଚରରେ, ଫିସରୀରେ, ଭେଟେନାରୀରେ, ସେମାନେ ଏଣ୍ଟ୍ରାନ୍ସ ଦେଇକରି ଆସୁଛନ୍ତି, କିନ୍ତୁ ଏଇ ପିଲାମାନେ ପାସ୍ କରିସାରିଲା ପରେ OUT ଗୋଟିଏ ନିଜର ପଲିସି ନେଇଛି ଯେ ଏଇ ପିଲାମାନଙ୍କ ପାଇଁ ଆମେ 10% ରଖିଛୁ, କୋଟା ରଖିଛୁ କେବଳ ଲ୍ୟାଟେରାଲ୍ ଏଣ୍ଟ୍ରି ପାଇଁ। ଏମାନେ ଏଠୁ ଡିପ୍ଲୋମା କୋର୍ସ କରିସାରିଲା ପରେ ସେମାନେ ଏଗ୍ରିକଲଚର ପିଲାମାନେ BSc କରିପାରିବେ, ହର୍ଟିକଲଚର ପିଲାମାନେ ସେମାନଙ୍କର କରିପାରିବେ BSc ହର୍ଟିକଲଚର କରିପାରିବେ, ଫିସରୀ ପିଲାମାନେ BSc ଫିସରୀ ସାଇନ୍ସ କରିବେ, ଭେଟେନାରୀ ପିଲାମାନେ BVSc କରିପାରିବେ, BSc ଭେଟେନାରୀ ସାଇନ୍ସ। ତେଣୁକରି ଇଏ ରହିଲା OUTରେ, ଯେଉଁଟାକୁ ଆମର ନିଜର ଅନୁଷ୍ଠାନରେ ଆମେ ସେମାନଙ୍କ ପାଇଁ କୋଟା ରଖିଛୁ ଏବଂ ସେମାନଙ୍କୁ ଲ୍ୟାଟେରାଲ୍ ଏଣ୍ଟ୍ରି ଦେଉ। ତା ଛଡ଼ା ଆମେ ଦେଖୁଛେ ବହୁତ ପିଲା ଯେଉଁମାନେ ଡିପ୍ଲୋମା କୋର୍ସ କରିସାରୁଛନ୍ତି, ତାପରେ ଯାଉଛନ୍ତି ବାହାର ୟୁନିଭର୍ସିଟିରେ ସେମାନେ ଗ୍ରାଜୁଏସନ୍ କରୁଛନ୍ତି, ଏବଂ ଖୁସି ଲାଗିବ ଶୁଣିଲେ ଯେ ଏମାନେ କେବଳ ଗ୍ରାଜୁଏସନ୍ କରିନାହାନ୍ତି, ଏମାନେ ପୋଷ୍ଟ ଗ୍ରାଜୁଏସନ୍ କରିଛନ୍ତି, ବର୍ତ୍ତମାନ PhD କରିଛନ୍ତି। ମୁଁ ଏପଟେ ଡାଇରେକ୍ଟର ହିସାବରେ କାମ କରୁଛି, ସେପଟେ ଡିପାର୍ଟମେଣ୍ଟର ହେଡ୍ ହିସାବରେ କାମ କରୁଛି, ମୋ ପାଖରେ ବର୍ତ୍ତମାନ PGରେ PhDରେ ଯେଉଁ ପିଲା କାମ କରୁଛନ୍ତି, ପାଠ ପଢୁଛନ୍ତି, ସେମାନଙ୍କ ଭିତରୁ ଅଛନ୍ତି ପିଲା ଯେଉଁମାନେ କି ପଲିଟେକ୍ନିକ୍ରୁ ପାସ୍ କରି

0: ଗ୍ରାଜୁଏସନ୍ କରି ପୋଷ୍ଟ ଗ୍ରାଜୁଏସନ୍ କରି ବର୍ତ୍ତମାନ ପିଏଚ୍ଡି କରୁଛନ୍ତି। ଆପଣ ଯଦି ପୁରା ଦେଖିବେ 10 ବର୍ଷର 15 ବର୍ଷର ଆପଣ ଦେଖିବେ 2012-13ରୁ ଆମର 24-25 ମଧ୍ୟରେ 382 ପିଲା ଯେଉଁମାନେ କି ଗ୍ରାଜୁଏସନ୍ କରିଛନ୍ତି ତାଧିରୁ କିଛି ପୋଷ୍ଟ ଗ୍ରାଜୁଏସନ୍ କରିଛନ୍ତି କିଛି ପିଏଚ୍ଡି ମଧ୍ୟ କରିସାରିଛନ୍ତି ଏବଂ ସେମାନଙ୍କର ସେଇ ଯେଉଁ ଶିକ୍ଷାଗତ ଯୋଗ୍ୟତା ବର୍ଦ୍ଧିତ ଶିକ୍ଷାଗତ ଯୋଗ୍ୟତା ରହିଲା ତାକୁ ନେଇକରି ସେମାନେ ଠିକ୍ ଭାବରେ ବିଭିନ୍ନ ପ୍ରକାରର ସେକ୍ଟରରେ ଗଭର୍ଣ୍ଣମେଣ୍ଟ ସେକ୍ଟରରେ ପବ୍ଲିକ୍ ସେକ୍ଟରରେ ପବ୍ଲିକ୍ ସେକ୍ଟରରେ ପ୍ରାଇଭେଟ୍ ସେକ୍ଟରରେ ଏବଂ ୟୁନିଭର୍ସିଟିରେ ମଧ୍ୟ ସେମାନେ ବିଭିନ୍ନ ପ୍ରକାର ତାଙ୍କର ପୋଜିସନ୍ ମଧ୍ୟ ପାଇସାରିଛନ୍ତି। ଏଙ୍କର ସେକେଣ୍ଡ ସ୍କୋପ୍ ଯେଉଁଟା ଆମେ ଆଲୋଚନା କରିବାକୁ ଚାହିଁବା ସେଇଟା ହେଉଛି ଏମାନଙ୍କର ଏମ୍ପ୍ଲୟମେଣ୍ଟ।
1: ଆଜ୍ଞା,
0: ଏଇ ତ ତିନୋଟି ଦିଗ ଆମେ ଦେଖୁଛେ, ଗୋଟେ ହେଉଛି ହାୟର ଏଜୁକେସନ, ଗୋଟେ ଏମ୍ପ୍ଲୟମେଣ୍ଟ, ଆଉ ଗୋଟେ ହେଉଛି ସେଲ୍ଫ ଏମ୍ପ୍ଲୟମେଣ୍ଟ। ଏମ୍ପ୍ଲୟମେଣ୍ଟ ଯେଉଁ ଦିଗଟି ଦେଖୁଛେ, ଏମ୍ପ୍ଲୟମେଣ୍ଟ ଏମାନଙ୍କର ବିଭିନ୍ନ ସେକ୍ଟରରେ ହେଇପାରୁଛି, ଗଭର୍ଣ୍ଣମେଣ୍ଟ ସେକ୍ଟରରେ ହେଇପାରୁଛି, ଯେଉଁମାନେ କି ରେଗୁଲାର ଏମ୍ପ୍ଲୟିଜ୍ ହିସାବରେ ଗଭର୍ଣ୍ଣମେଣ୍ଟରେ ଜଏନ୍ କରିପାରୁଛନ୍ତି, ଯେଉଁମାନେ ନିଜର ଶିକ୍ଷାଗତ ଯୋଗ୍ୟତା ବଢ଼ାଇପାରିଲେ ସେମାନେ ବି ପାଉଛନ୍ତି, ଯେଉଁମାନେ ଡିପ୍ଲୋମା କରିଗଲେ ସେମାନେ ମଧ୍ୟ ପାଉଛନ୍ତି। ବାକି କିଛି ଅଛନ୍ତି ଯେଉଁମାନେ କି ପ୍ରୋଜେକ୍ଟ ସ୍କିମ୍ରେ, ଆମର ଯେତେ ପ୍ରୋଜେକ୍ଟ ସ୍କିମ୍ ଓୟୁଟିରେ ଅଛନ୍ତି, ଆପଣ ଦେଖିବେ ଅଧିକାଂଶ ପିଲା ହେଉଛନ୍ତି ଆଗ୍ରୋ ପଲିଟେକ୍ନିକ୍ ସେଣ୍ଟରରୁ ପାସ୍ କରିଥିବା ପିଲାମାନେ ଏବଂ ସେମାନେ ଫିଲ୍ଡ ଆସିଷ୍ଟାଣ୍ଟ, ପ୍ରୋଜେକ୍ଟ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ମ୍ୟାନେଜର, ୟଙ୍ଗ୍ ପ୍ରଫେସନାଲ, ଏଭଳିଆ ପୋଷ୍ଟରେ ସେମାନେ କାମ କରୁଛନ୍ତି ଏବଂ ବିଗତ 10-12 ବର୍ଷ ସେମାନେ କାମ କରି ଆସୁଛନ୍ତି। ବାକି ରହିଛି ଗୋଟେ ସେକ୍ଟର ଯେଉଁଠିକି ଏନ୍ଜିଓ ସେକ୍ଟର, ଯେଉଁଠି ଏନ୍ଜିଓ ମାନଙ୍କର ଆଜିକାଲି ବହୁତ ଡିମାଣ୍ଡ ରହିଛି ଏବଂ ଫାର୍ମର୍ସ ପ୍ରଡ୍ୟୁସର ଅର୍ଗାନାଇଜେସନ ଯେଉଁଠି ଅଛି ସେଠି ବହୁତ ଡିମାଣ୍ଡ ରହିଛି ଯେ ଏହି ସ୍ତରର ପିଲା ଆମକୁ ଦରକାର, ଏତିକି ଏଜୁକେସନ ପିଲା ଦରକାର ଯେଉଁମାନଙ୍କୁ ନେଇକରି ଆମେ ଫିଲ୍ଡରେ ଫିଲ୍ଡ ଫଙ୍କସନାରୀ ହିସାବରେ, ଗ୍ରାସରୁଟ୍ ଲେବୁଲରେ କଟିଂ ଏଜ୍ ଫିଲ୍ଡ ଫଙ୍କସନାରୀ ହିସାବରେ ସେମାନଙ୍କୁ ବ୍ୟବହାର କରିବା ଏବଂ ସେମାନେ ବହୁତ ଭଲ କରୁଛନ୍ତି ସେ ଜାଗାରେ ଯାଇକରି। ବାକି ଗୋଟେ ରହିଲା ଆମର ପ୍ରାଇଭେଟ୍ ସେକ୍ଟର, ଆପଣ ଜାଣିଛନ୍ତି ଆପଣଙ୍କର ସବୁଠି ଆପଣଙ୍କର ସିଡ୍ ପ୍ରଡକ୍ସନ ହେଉ, ଫର୍ଟିଲାଇଜର ହେଉ, ପେଷ୍ଟିସାଇଡ୍ ହେଉ, ୱିଡିସାଇଡ୍ ହେଉ, ବିଭିନ୍ନ ପ୍ରକାର ଆଗ୍ରୋକେମିକାଲ୍ସ କମ୍ପାନୀ ଅଛନ୍ତି ଯେଉଁମାନେ କି ଏହି ପିଲାମାନଙ୍କୁ ପ୍ରାଧାନ୍ୟ ଦେଉଛନ୍ତି ସେମାନଙ୍କ ମାର୍କେଟିଂରେ ନେବା ପାଇଁ, କାରଣ ଏହି ପିଲାମାନଙ୍କର ଯେଉଁ ଦକ୍ଷତା ରହିଛି ସାଧାରଣ ପିଲାଙ୍କଠୁ ଯଥେଷ୍ଟ ଅଧିକା ଏବଂ ସେମାନେ ଠିକ୍ ଜଷ୍ଟିସ୍ ଦେଇପାରୁଛନ୍ତି ଏଇ ଯେଉଁ ଚାକିରିର ରିକ୍ୱାୟାରମେଣ୍ଟକୁ। ଆଉ ଗୋଟିଏ ଯେଉଁଗୁଡ଼ାକ ରହିଛି ଆମେ କହୁଛେ ଡିପାର୍ଟମେଣ୍ଟ ସହିତ ଗଭର୍ଣ୍ଣମେଣ୍ଟ ଡିପାର୍ଟମେଣ୍ଟ ପ୍ରାଇଭେଟ୍ରେ ରହିଛନ୍ତି ଏବଂ ସେମାନେ ଫିଲ୍ଡରେ ମଧ୍ୟ ବିଭିନ୍ନ ଆଲାଏଡ୍ ଏରିଆରେ ରିଲେଭାଣ୍ଟ ଏରିଆରେ ସେମାନେ ଚାକିରି ପାଇଛନ୍ତି, ଯେମିତି ଆମେ କହିବା ବ୍ୟାଙ୍କ ମିତ୍ର ହିସାବରେ ବ୍ୟାଙ୍କରେ କାମ କରୁଛନ୍ତି, ବିଭିନ୍ନ ପ୍ରକାର ବ୍ୟାଙ୍କ ସେମାନଙ୍କୁ ମଧ୍ୟ ନେଉଛନ୍ତି। ତେଣୁକରି ଆମର ବିଭିନ୍ନ ପ୍ରକାରର ଇଣ୍ଡଷ୍ଟ୍ରିଆଲ ହାଉସେସ୍ ଅଛନ୍ତି, କର୍ପୋରେଟ୍ ହାଉସେସ୍ ଅଛନ୍ତି ଯେଉଁମାନେ କି ଏହି ପିଲାଙ୍କୁ ନେଉଛନ୍ତି। ତେଣୁକରି ଏମାନଙ୍କର ପ୍ଲେସମେଣ୍ଟ ପ୍ରକ୍ରିୟା ରହିଛି ଏବଂ ଆମେ ଏଇଟାକୁ ଅନୁଷ୍ଠାନିକ ଭାବରେ ପ୍ଲେସମେଣ୍ଟ ପ୍ରକ୍ରିୟାକୁ ଆମେ ପରିଚାଳନା କରିଥାଉ, ବିଭିନ୍ନ କମ୍ପାନୀମାନଙ୍କ ସହିତ ଟାଇ ଅପ୍ କରିଥାଉ, ସେମାନଙ୍କୁ ଡାକିଥାଉ ଏବଂ ପ୍ଲେସମେଣ୍ଟ ଅନ୍ କ୍ୟାମ୍ପସ୍ ପ୍ଲେସମେଣ୍ଟ କରିଥାଉ, ଯେମିତି ପିଲାମାନେ ଚାହୁଁ ଯେ ପିଲାମାନେ କେମିତି ପ୍ଲେସମେଣ୍ଟ ପାଇଯିବେ। ତେଣୁକରି ଏମାନଙ୍କର ପ୍ଲେସମେଣ୍ଟ ଆଉ ଶିକ୍ଷା ଏଇ ଦୁଇଟି ପରେ ବାକି ଯେତିକି ପିଲା ରହିଲେ ସମସ୍ତେ ଅଳ୍ପ ବହୁତ ନିଜର ରୋଜଗାର ବଢ଼ାଇବା ପାଇଁ ସେଲ୍ଫ ଏମ୍ପ୍ଲୟମେଣ୍ଟ ମୋଡ୍ରେ ଆଗ୍ରିପ୍ରିନିୟର ଆକ୍ଟିଭିଟିଜ୍ କରିଛନ୍ତି ଏବଂ ଏଥିରୁ ବହୁତ ପିଲା ଆଖିଦୃଶିଆ ଭାବରେ ମଧ୍ୟ କରିଛନ୍ତି, ଯେମିତି ନର୍ସରୀ କରିଛନ୍ତି, ଫିସ୍ ହାଚେରୀ କରିଛନ୍ତି, ଫିସ୍ ଫିଲ୍ଡ ପ୍ରଡକ୍ସନ ୟୁନିଟ୍ କରିଛନ୍ତି ଏବଂ ବିଭିନ୍ନ ପ୍ରକାରର ସେମାନେ କରିଛନ୍ତି, ନିଜର ଆଗ୍ରିପ୍ରିନିୟର ଆକ୍ଟିଭିଟିଜ୍ କରିଛନ୍ତି ଯେଉଁଟାକୁ ସେମାନେ ଆଗକୁ ନେଇପାରିବେ ଏବଂ ନିଜର ଜୀବନଚର୍ଯ୍ୟା ପାଇଁ ସେମାନେ ସେଥିରୁ ବହୁତ ଭଲ ଭାବରେ ଇନକମ୍ କରିପାରିବେ। ସବୁଠୁ ଖୁସିର ବିଷୟ ହେଉଛି ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାର କେତୋଟି ସ୍କିମ୍ ଯେଉଁ ଅଛି, ଆମେ କହୁଛେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଆପଣ ଯଦି ଯାହା କାନରେ ପଡ଼ିବ ଜାଣିବେ ଯେ ଉଦ୍ୟୋଗ ଉପରେ ଆମେ କୃଷି ଉଦ୍ୟୋଗ ଉପରେ ଦେଉଛେ, ଯେଉଁଠି ଉଦ୍ୟୋଗ ଉପରେ ଆମର ଏମ୍ଫାସିସ୍ ରହିଛି, ଆମର ଗୁରୁତ୍ୱ ରହିଛି, ସେଠି ନିହାତି ଭାବରେ ଆମେ ଦକ୍ଷ ପିଲାଙ୍କୁ ଖୋଜିବାକୁ ଚେଷ୍ଟା କରୁଛେ ଏବଂ ଗଭର୍ଣ୍ଣମେଣ୍ଟ ସେକ୍ଟରରେ ସେୟା ହିଁ ହେଉଛି, ଯେଉଁମାନେ ଦକ୍ଷ ପିଲା ସେମାନଙ୍କୁ ସେମାନେ ନର୍ସରୀ ପାଇଁ ହେଉ, ଫିସ୍ ହାଚେରୀ ପାଇଁ ହେଉ, ସେମାନେ ବିଭିନ୍ନ ପ୍ରକାର ଉଦ୍ୟୋଗ ପାଇଁ ସେମାନଙ୍କୁ କରାଯାଉଛି ଏବଂ ୟା ସହିତ ରହିଛି ଆଗ୍ରି କ୍ଲିନିକ୍ ଏବଂ ଆଗ୍ରି ବିଜିନେସ୍ ସେଣ୍ଟର୍ ଆଗ୍ରି କ୍ଲିନିକ୍ ଏବଂ ଆଗ୍ରି ବିଜିନେସ୍ ଯେଉଁ ସ୍କିମ୍ଟି ରହିଛି ଗଭର୍ଣ୍ଣମେଣ୍ଟର ସେଥିରେ ମଧ୍ୟ ଆମର ବିଭିନ୍ନ ପ୍ରକାର ଏହି ପିଲାମାନଙ୍କୁ ନେଇକରି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସେମାନେ କରୁଛନ୍ତି, ବିଭିନ୍ନ ପ୍ରକାରର ଭାବରେ ସେମାନେ ସେଥିରେ ଏନ୍ଗେଜ୍ ହୋଇପାରୁଛନ୍ତି। ଆଉ ଗୋଟିଏ ରହୁଛି ଆପଣଙ୍କର ଯେଉଁଠି ଅଛି ଆଗ୍ରି ଏଣ୍ଟରପ୍ରିନିୟରସିପ୍ ଡେଭଲପମେଣ୍ଟ ପ୍ରମୋସନ୍ ସ୍କିମ୍ ରହିଛି, ସେଥିରେ ମଧ୍ୟ ଏହି ପିଲାମାନଙ୍କୁ ସପୋର୍ଟ ଦିଆଯାଉଛି। ତେଣୁକରି ଗଭର୍ଣ୍ଣମେଣ୍ଟର ସପୋର୍ଟ ମଧ୍ୟ ଏହି ପିଲାମାନଙ୍କ ଉପରେ ଅଛି ଏବଂ ଏହି ଯେଉଁ ସପୋର୍ଟ ସେ ସପୋର୍ଟଟି ବିଭିନ୍ନ ପ୍ରକାରର ରିଲାକ୍ସେସନ୍ ସେମାନଙ୍କୁ ଦେବା, ଯେଉଁଠି ଆମେ କହୁଛେ ଯେ ଆମେ ସବ୍ସିଡି ଦେଉଛେ, ସବ୍ସିଡିର ସେମାନଙ୍କ ପାଇଁ ଲିମିଟ୍ ଅଲଗା କରିବା ଏବଂ କିଛିଟା ଫ୍ଲେକ୍ସିବିଲିଟି ତାଙ୍କ ପାଇଁ ରହିଛି, ଯେଉଁଟାକି ପିଲାମାନେ ବହୁତ ଭଲ ଭାବରେ ସେଟାକୁ ଗ୍ରହଣ କରୁଛନ୍ତି, ବ୍ୟବହାର କରୁଛନ୍ତି ଏବଂ ନିଜର ସେଲ୍ଫ ଏମ୍ପ୍ଲୟମେଣ୍ଟ ପାଇଁ ବନ୍ଦୋବସ୍ତ କରିପାରୁଛନ୍ତି ସେମାନେ।
1: ନିଶ୍ଚିତ ଭାବରେ ଆପଣ ଯାହା କହିଲେ, କାହିଁକିନା ଆପଣ ଦେଖନ୍ତୁ ଯେ ବର୍ତ୍ତମାନ ସ୍ଥିତି ଯୋଉ ଆମେ ଆଗେ ଦେଖୁଥିଲେ ଯେ ଇଞ୍ଜିନିୟରିଂ କ୍ଷେତ୍ରରେ ବା ଆପଣଙ୍କର ଡିମାଣ୍ଡଟା ଯେତେ ବଢ଼ିଯାଇଥିଲା, ଏତେ କଲେଜ ଛତୁ ଫୁଟିଲା ଭଳି କଲେଜ ହେଲା, କିନ୍ତୁ ତାର ସ୍ଥିତି ଗୋଟେ ସେଚୁରେସନ୍ ପଏଣ୍ଟକୁ ଆସିଲା, ତେଣୁ ବର୍ତ୍ତମାନ ହାଇଲି କ୍ୱାଲିଫାଏଡ୍ କିନ୍ତୁ ସେମାନେ ବେକାର ହେଇକି ବସୁଛନ୍ତି
0: ଏବଂ
1: କିନ୍ତୁ ଏବେ ଆପଣ ଦେଖନ୍ତୁ କୃଷି ଯୋଉ କଥାଟା ଆମେ କହୁଛେ, ବର୍ତ୍ତମାନ କୃଷିକୁ ଆପଣେଇବା ଦରକାର, କାହିଁକିନା କୃଷି କ୍ଷେତ୍ର ଆମେ ଆଗେ ଏଇଟା ଜାଣିନଥିଲୁ ଯେ ଏଭଳି ସୁଯୋଗ ସବୁ ରହିଛି କୃଷି କ୍ଷେତ୍ରରେ, ବା ବିଶେଷ କରିକି ଯେଉଁମାନେ ସବୁ କୃଷି ଷ୍ଟଡି କରୁଛନ୍ତି ବା ପାଠ ପଢୁଛନ୍ତି ସେମାନେ କିଭଳି ଭାବରେ ସୁବିଧା ସବୁ ପାଉଛନ୍ତି। ଆଉ ଯେମିତି ଆଗ୍ରୋ ପଲିଟେକ୍ନିକ୍ କଥା ଆପଣ କହିଲେ, ଏଇ ଯେଉଁ ଶିକ୍ଷା କେନ୍ଦ୍ର ସବୁ ରହିଛି ସେଥିରୁ ପିଲାମାନେ ନିଶ୍ଚିତ ଭାବରେ ଆତ୍ମନିଯୁକ୍ତିର ଗୋଟେ ପନ୍ଥା ସେମାନେ ପାଇପାରୁଛନ୍ତି। ତେବେ ଏଠି ଆମେ ଜାଣିବା ଯେ ପ୍ରକୃତରେ ଯେଉଁ ପିଲାମାନେ ଆସିବେ ଏଡମିସନ ଯୋଉ

0: ମାଇଟର ଅଫ୍ କେମିତି ଆବେଦନ କରୁଛନ୍ତି, କ'ଣ ଉପାୟ ସବୁ ରହିଛି, ସେ ବିଷୟରେ ଟିକେ ଧାରଣା ଦେବେ କି, ଯୋଉଟାକି କୋଉ ସମୟରେ ବି ନିର୍ଦ୍ଦିଷ୍ଟ କରାଯାଉଛି, ହୁଏତ ଅନେକ ପିଲାମାନେ ସବୁ ସେମାନେ ଜାଣିପାରୁନଥିବେ, ସେ ବିଷୟରେ ଟିକେ ଧାରଣା ଦେବେ।
1: ଏଇ ବିଷୟରେ ଆମେ ଆଲୋଚନା ଟିକେ ଅଧିକ ଗୁରୁତ୍ୱ ଦେଇ କହିବା ଦରକାର, କାରଣ ଆମର ଯୋଉମାନେ ଗ୍ରାମାଞ୍ଚଳରେ ରହୁଛନ୍ତି ସେମାନେ ହୁଏତ ଠିକ୍ ଭାବରେ ଜାଣିପାରୁନାହାନ୍ତି। ଯୋଉ ପିଲାମାନେ ପ୍ଲସ୍ ଟୁ ସାଇନ୍ସ ପାସ୍ କରିଗଲେ କିନ୍ତୁ ହୁଏତ ପିଲାମାନେ ବାପାମାନେ ଦୁଃଖୀ ହେଇଯାଉଛନ୍ତି ଯେ ମୋ ପିଲା ବେଶୀ ମାର୍କ ରଖିପାରିଲାନି, ମୁଁ କିଛି ତାକୁ ଦେଇପାରିଲିନି, ବୈଷୟିକ ଶିକ୍ଷା ଦେଇପାରିଲିନି। କିନ୍ତୁ ଇଏ ଗୋଟେ ମାଧ୍ୟମ ଯୋଉଥିରେ କି ବୈଷୟିକ ଶିକ୍ଷା ଦେଇପାରିବେ, ଏଥିରେ ଆଟେମ୍ପ୍ ନେଇପାରିବେ ପିଲାମାନେ। ଏବଂ ୟାର ସବୁଠୁ ବହୁତ ଇଣ୍ଟରେଷ୍ଟିଂ ଜିନିଷ ହେଉଛି ଏଥିରେ ଆମର କୋର୍ସ ବି ବହୁତ କମ୍।
0: ଆଚ୍ଛା,
1: ପ୍ରଥମ ବର୍ଷ ଆଡମିଶନ କଲାବେଳେ 9000 ନା 12000 ଟଙ୍କା ଭିତରେ ଖର୍ଚ୍ଚ ରହୁଛି ଆମର, ତେଣୁକରି ଆପଣଙ୍କ ବିଭିନ୍ନ ସିଷ୍ଟମ୍ ନେଇକି 9000 ରୁ 12000 ଭିତରେ ଖର୍ଚ୍ଚ, ତେଣୁକରି ବହୁତ କମ୍ ଖର୍ଚ୍ଚରେ ହେଇପାରିବ। ବର୍ତ୍ତମାନ ଏହାର ଆଡମିଶନ ପ୍ରୋସେସ୍ ଚାଲୁ ହୋଇଗଲାଣି। ଯଦି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୱେବ୍ସାଇଟ୍ ଯୋଉଟାକୁ ଆମେ କହୁଛେ oyut.ac.in ଲେଖି ନେଇପାରିବେ, oyut.ac.in, ଯଦି ଏହି ୱେବ୍ସାଇଟ୍କୁ ଆପଣ ଯିବେ ଦେଖିବେ ଆଡମିଶନ ନୋଟିଫିକେସନ ଆସିଯାଇଛି। ଏବଂ ବର୍ତ୍ତମାନ ପିଲାମାନେ ଯେଉଁମାନଙ୍କର ପ୍ଲସ୍ ଟୁ ରେଜଲ୍ଟ ବାହାରିଗଲାଣି ସେମାନେ ବର୍ତ୍ତମାନ ଆମର ଜୁନ୍ 8 ତାରିଖରୁ ଜୁଲାଇ 7 ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ରେ ଆପ୍ଲିକେସନ ସେମାନେ ଦାଖଲ କରିପାରିବେ। ଏବଂ ଏହି ଅନ୍ଲାଇନ୍ ଆପ୍ଲିକେସନ ଦାଖଲ କରିବା ସମୟରେ ସେମାନଙ୍କୁ 750 ଟଙ୍କାର ଆପ୍ଲିକେସନ ଫି ଡିପୋଜିଟ୍ କରିବାକୁ ପଡ଼ିବ, ଯେଉଁଟାକି ଅନ୍ଲାଇନ୍ରେ ଡିପୋଜିଟ୍ ହେବ। ଏବଂ ସେହି ଜୁଲାଇ 7 ତାରିଖ ମଧ୍ୟରେ ଯଦି ତାଙ୍କର ଆପ୍ଲିକେସନ ଭରିବାରେ କିଛି ଭୁଲ ଥିବ ତାହେଲେ ତାକୁ କରେକ୍ସନ କରିପାରିବେ। ଏଡିଟେବୁଲ ସେ ଫର୍ମ ଅଛି, 7 ତାରିଖ ପର୍ଯ୍ୟନ୍ତ ସେମାନେ କରେକ୍ସନ କରିପାରିବେ। ଗୋଟିଏ ଜିନିଷ ସେମାନେ ଧ୍ୟାନ ଦେବେ ଯେ ପ୍ଲସ୍ ଟୁ ଏବଂ ମାଟ୍ରିକୁଲେସନରେ ଯେଉଁ ମାର୍କ ସେମାନେ ସ୍କୋର ପାଇଛନ୍ତି ସେ ସ୍କୋରକୁ ସଠିକ୍ ଭାବରେ ପୂରଣ କରିବେ। ଆମେ ବହୁତ ସମୟରେ ଦେଖିଛୁ ପିଲାମାନେ କେବଳ ସେଇ ତାର ଯେଉଁ ଡିଫରେନ୍ସ ଥାଏ ସେଥିରେ ଅଯୋଗ୍ୟ ଘୋଷିତ ହୋଇଯାଆନ୍ତି ପିଲାମାନେ, ସେଇ ଜିନିଷକୁ ଟିକେ ଧ୍ୟାନ ଦେବେ। ଇଏ ହେଉଛି ପ୍ରଥମ ଡେଟ୍ ଯେଉଁଟାକି ଆମେ ଜୁଲାଇ 7 ତାରିଖ ପର୍ଯ୍ୟନ୍ତ 10 ଦିନ ଅଧିକା ରହିଛି ଆମ ପାଖରେ ସମୟ ଯେଉଁଟା ଆପ୍ଲିକେସନ ଭରିପାରିବା। ଆପଣଙ୍କୁ ଏଇଟା କରିସାରିଲା ପରେ ଅନ୍ଲାଇନ୍ରେ ଆପଣଙ୍କ ପାଖରେ ଆଭେଲେବୁଲ ହୋଇଯିବ, ରାଙ୍କ କାର୍ଡ ଆଭେଲେବୁଲ ହୋଇଯିବ। 28 ଜୁଲାଇ 28 ତାରିଖରେ ଆପଣଙ୍କୁ ୱେବ୍ସାଇଟ୍ରେ ଅନ୍ଲାଇନ୍ରେ ଆପଣଙ୍କର ରାଙ୍କ କାର୍ଡ ଆସିଯିବ। ଆପଣଙ୍କ ରାଙ୍କ କେତେ ରହିଲା ଆପଣଙ୍କର ସେହି ସିଲେକ୍ସନ ସେହି ଅନୁସାରେ ଆପଣ ଜଜ୍ କରିପାରିବେ ଯେ ମୋର ଆସୁଛି ନା ନାହିଁ। ଆମେ ସମସ୍ତେ ଆଲୋଚନା କଲେ ଯେ 200 ସିଟ୍ ଅଛି, ତେଣୁକରି 200 ସିଟ୍ ଭିତରେ ଯଦି ମୋର ଆସିଯାଉଛି ତାହେଲେ ମୁଁ ଆଡମିଶନ କରିପାରିବି। ଏବଂ ଯେଉଁମାନେ ରାଙ୍କ ଆସିଗଲା ସେମାନଙ୍କୁ ଆମେ କଲ୍ ଲେଟର ଦେବୁ କାଉନ୍ସେଲିଂ ପାଇଁ, ସେମାନଙ୍କୁ ଆମେ ଦେଇଦେବୁ 30 ତାରିଖ ଭିତରେ ଆମେ ଇଣ୍ଟିମେସନ ଲେଟର ଦେଇଦେବୁ ଏବଂ ସେମାନଙ୍କୁ ଇନ୍ଭାଇଟ୍ କରିବୁ ଓୟୁଓଟି ହେଡ୍କ୍ୱାର୍ଟର ଭୁବନେଶ୍ୱରଠାରେ। ସେମାନଙ୍କର କାଉନ୍ସେଲିଂ କମ୍ ଆଡମିଶନ ପ୍ରକ୍ରିୟାରେ ସେମାନେ ଯୋଗଦାନ କରିବେ ଏବଂ ସେ ଡେଟ୍ ହେଉଛି 6 ତାରିଖ ଏବଂ 7 ତାରିଖ ଅଗଷ୍ଟ ମାସ 6 ତାରିଖ 7 ତାରିଖରେ ସେମାନଙ୍କର ଆଡମିଶନ ହେବ କାଉନ୍ସେଲିଂ ମାଧ୍ୟମରେ। ମୁଁ ଆଉ ଥରେ କହି ରଖୁଛି ବର୍ତ୍ତମାନ ଆପଣଙ୍କର ଆଡମିଶନ ପ୍ରୋସେସ୍ ଓପନ୍ ଅଛି ଜୁଲାଇ 7 ତାରିଖ ପର୍ଯ୍ୟନ୍ତ। ଯଦି ଏଥିରେ ଆପଣଙ୍କୁ ଅଧିକ ଜାଣିବା ପାଇଁ ଅଛି, ଯଦି କିଛି ଡାଉଟ୍ ରହୁଛି ତାହେଲେ ଆପଣ ଯେଉଁଟା କମନ୍ ସର୍ଭିସ୍ ହେଲ୍ପଲାଇନ୍ ନମ୍ବର ଅଛି ତାକୁ ମଧ୍ୟ ନୋଟ୍ କରି ରଖିପାରିବେ। ମୁଁ ଆପଣମାନଙ୍କ ପାଇଁ କହିଦେଉଛି 9938838538। ଆଉ ଥରେ କହିଦେଉଛି 9938838538। ଏଇଠି ହେଉଛି ଆମର କମନ୍ ସର୍ଭିସ୍ ହେଲ୍ପଲାଇନ୍ ସେଣ୍ଟର। ଆଉ ଗୋଟିଏ ନମ୍ବର ରହିଛି ଯେଉଁଟା ଆପଣ ଆମର ଆସିଷ୍ଟାଣ୍ଟ ରେଜିଷ୍ଟର ଯିଏ ରହିଛନ୍ତି ଆକାଡେମିକ ଏ ବାବଦରେ ଯିଏ ବୁଝାବୁଝି କରନ୍ତି ତାଙ୍କ ନମ୍ବରଟି ମଧ୍ୟ ରହିଛି। ଲ୍ୟାଣ୍ଡଲାଇନ୍ ନମ୍ବରଟି ଆପଣ ଲେଖି ନେଇପାରିବେ 0674239 7070। ଏଇଠି ହେଉଛି ଆମର ପିବିଏକ୍ସ ନମ୍ବର ଯାହାର ଏକ୍ସଟେନ୍ସନ୍ ଆପଣ ମାଗିବେ 111111 କିମ୍ବା 218। ଯୋଡ଼ିଏ ଏକ୍ସଟେନ୍ସନ୍ ତାଙ୍କ ପାଖରେ ଉପଲବ୍ଧ ରହିଛି 111 କିମ୍ବା 218। ତ ଲାଗୁଛି ଆପଣଙ୍କର ଆବଶ୍ୟକତା ପଡ଼ିନପାରେ ଏସବୁ ଜିନିଷ। ଯଦି ଆପଣଙ୍କର ଏଇ ଜିନିଷକୁ ଆପଣ ୟୁଟି ୱେବ୍ସାଇଟ୍ରୁ ଦେଖିବେ ତାହେଲେ ଆପଣ ପାଇଯିବେ ସବୁ ଜିନିଷ। ଯଦି ଆପଣ କୌଣସିଥିରେ ଆପଣଙ୍କର ଅସୁବିଧା ରହୁଛି ଆପଣ ମୋ ସହିତ ଯୋଗାଯୋଗ କରିପାରିବେ। ମୋ ନମ୍ବରଟି ମଧ୍ୟ ଟିପିରୁ ରଖନ୍ତୁ, ଡକ୍ଟର ମହାମାୟା ପ୍ରସାଦ ନାୟକ 9437413943। ଆଉ ଥରେ କହି ନେଉଛି 9437413943।
0: ଧନ୍ୟବାଦ ଡକ୍ଟର ମହାମାୟା ନାୟକ, ଆପଣ ଆସିଲେ ଆମେ ଆଲୋଚନା କଲେ ଯେଉଁ ଓୟୁଟିରେ କୃଷି ବୃତ୍ତି ଶିକ୍ଷା ସମ୍ପର୍କରେ। ଆମେ ଆଶା କରିବା ଶ୍ରୋତା ବନ୍ଧୁମାନେ, ଚାଷୀ ଭାଇମାନେ ଏବଂ ଯେଉଁ ୟୁଥ୍ ବା ଯୁବକ ଯୁବତୀମାନେ ଅଛନ୍ତି ଯେଉଁମାନଙ୍କ ପାଇଁ ଆବଶ୍ୟକ ରହିଛି, ଯେଉଁମାନେ ପ୍ଲସ୍ ଟୁ ପାସ୍ କରିଛନ୍ତି, ସେମାନେ ଏହାକୁ ଏଇ ଯେଉଁ ନିର୍ଦ୍ଦିଷ୍ଟ ସମୟ ସୀମା ଆପଣ କହିଲେ ଯେଉଁ ଆପଣଙ୍କର ଜୁଲାଇ ମାସ 7 ତାରିଖ ପର୍ଯ୍ୟନ୍ତ ଏହି ସମୟରେ ନିଶ୍ଚିତ ଭାବରେ ଆପଣ ଫର୍ମ ପୂରଣ କରନ୍ତୁ ଏବଂ ସେହି ଅନୁସାରେ ଆବେଦନ କରନ୍ତୁ, ଯାହାଫଳରେ ଆପଣଙ୍କର ଆବଶ୍ୟକତା ବା ଯେଉଁ ସମସ୍ୟା ବି ରହିଛି ସିଧାସଳଖ ଯେଉଁ ଫୋନ୍ ନମ୍ବର ମଧ୍ୟ କୁହାଗଲା ତାଙ୍କ ସହିତ ଆପଣ ଯୋଗାଯୋଗ କରିପାରିବେ। ଏହି ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର
1: ଶ୍ରୋତା ବନ୍ଧୁମାନଙ୍କୁ, ନମସ୍କାର, ବହୁତ ବହୁତ ଧନ୍ୟବାଦ।
2: ଶୁଣୁଥିଲେ ଆଲୋଚନା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ କୃଷି ବହୁବୃତ୍ତି ଶିକ୍ଷା। विशेषज्ञ।

0: ଥିଲେ ଡକ୍ଟର ମହାମାୟା ପ୍ରସାଦ ନାୟକ। ତାଙ୍କ ସହ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଦୁର୍ଗା ମାଝି। ଶ୍ରୋତାବନ୍ଧୁ, ଗତ 21 ତାରିଖ କୃଷି ଶିକ୍ଷାରେ ବିଷୟ ଥିଲା କର୍ମଜୀବୀମାନଙ୍କ ନିମନ୍ତେ ଯୋଗ ଓ ପ୍ରାଣାୟମ। ଶିକ୍ଷାଦାନ କରିଥିଲେ ନିରୁପମା ଆଚାର୍ଯ୍ୟ। ସେ ପଚାରିଥିବା ପ୍ରଶ୍ନର ଉତ୍ତର ଏବେ କହୁଛନ୍ତି, ଜାଣି ରଖନ୍ତୁ।
1: ଆମେ କେଉଁ ଦିନକୁ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରୁଛେ? ସମସ୍ତଙ୍କର ଉତ୍ତର, ଆମେ ଜୁନ 21। ପ୍ରତି ବର୍ଷ ଜୁନ 21 କି ଆମେ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରୁଛେ। ଦ୍ୱିତୀୟ ପ୍ରଶ୍ନ ମୋର ଥିଲା, ଯୋଗ ଓ ପ୍ରାଣାୟମ ଆମ ଶରୀର ସହ ମନକୁ ସୁସ୍ଥ ରଖିପାରେ କି? ନିଶ୍ଚୟ ରଖିପାରେ, କାରଣ ଶରୀର ଆମର ଚାହୁଁଛି ବ୍ୟାୟାମ, ଯୋଉଟାକି ଆମେ ଆସନ ମାଧ୍ୟମରେ କରୁଛ। ପ୍ରତିଟି ଆସନ ଆମ ଶରୀରକୁ ସୁସ୍ଥ ରଖୁଛି, ଆଉ ପ୍ରାଣାୟମ ଯୋଉଟାକି ଆମର ଭିତରର ପ୍ରତ୍ୟେକ ଯନ୍ତ୍ରପାତି କି ସଜାଡୁଛି। କାହିଁକି ଭିତର ଯନ୍ତ୍ରପାତି କୋଉଥିରେ ଚାଲୁଛି? ନିଶ୍ୱାସ ପ୍ରଶ୍ୱାସ, ଆଉ ପ୍ରାଣାୟମଟା ହେଲା ନିଶ୍ୱାସ ପ୍ରଶ୍ୱାସର ଖେଳ। ତେଣୁ ଆମେ ଯେତେବେଳେ ଶ୍ୱାସକ୍ରିୟା ନଉଛେ ଛାଡୁଛେ, ଏହାଦ୍ୱାରା ଆମର ମନ କଣ ହଉଛି, ଶାନ୍ତ ରହିପାରୁଛି, ସୁସ୍ଥ ରହିପାରୁଛି। ତେଣୁ ଆମେ ଦୁଇଟି, ଯୋଗ ଆଉ ପ୍ରାଣାୟମ, ଇଏ ଅଙ୍ଗାଙ୍ଗୀ ଅଙ୍ଗୀ ଭାବେ ଜଡିତ, ଆଉ ଆମର ଶରୀର ଆଉ ମନସ୍ତତ୍ଵ ସିଏ ବି ଅଙ୍ଗାଙ୍ଗୀ ଅଙ୍ଗୀ ଭାବେ ଜଡିତ। ମନ ସୁସ୍ଥ ରହିଲେ ଶରୀର ବି ସୁସ୍ଥ ରହିବ, ତେଣୁ ଏଇଟା ଦିଟା ଯାକ ଆମେ କରିପାରିବା। ଆଉ ଗୋଟେ ହେଲା ଅନୁଲୋମ ବିଲୋମ ଦ୍ୱାରା ଆମେ କଣ ଲାଭ ପାଇଥାଉ? ଅନୁଲୋମ ବିଲୋମ କରିବା ଦ୍ୱାରା ଆମର ଯୋଉ ଶ୍ୱାସ ପ୍ରଶ୍ୱାସ ଚାଲେ, ତାଦ୍ୱାରା ଆମ ମୁଣ୍ଡକୁ ବା ବ୍ରେନକୁ ପ୍ରଚୁର ମାତ୍ରାରେ ଅକ୍ସିଜେନ୍ ମିଳିଥାଏ, ଯାହାକି ଆମର କାର୍ଯ୍ୟ କରିବାର ଦକ୍ଷତାକୁ ବଢାଇଥାଏ।
0: ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଆଜି ପାଇଁ ଏତିକି ରହୁଛୁ। ନମସ୍କାର।

0: ଆକାଶବାଣୀରୁ କୃଷି ଶିକ୍ଷା ଶେଷ ହେଲା।
1: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
2: ମୁଁ ଫସଲ ବିଷୟରେ ନୁହେଁ ଏନପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ୍ ସଞ୍ଚୟ କଣ?
2: ଏନପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚିରହରିତ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ ଆପଣମାନଙ୍କ ଅନୁରୋଧରେ SMS ଜରିଆରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ। ଆଜିର ପ୍ରଥମ SMSଟିକୁ ପଠାଇଛନ୍ତି ରଞ୍ଜନ କୁମାର ଗିଲ, କୈଳାସ ଚନ୍ଦ୍ର ଗିଲ, ଭରତ ଚନ୍ଦ୍ର ପାତ୍ର, ମହମ୍ମଦପୁର ବିଲହାଟ କଟକରୁ। ଆପଣଙ୍କର ଅନୁରୋଧର ଗୀତଟିକୁ ଗାଇଛନ୍ତି କୁମାର ସାନୁ।

ଆପଣମାନଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ଶୁଣୁଥିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତ ଚିରହରିତ କାର୍ଯ୍ୟକ୍ରମରେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ ରଚନା କରିଛନ୍ତି ସଚ୍ଚିଦାନନ୍ଦ ରାଉତରାୟ।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସ୍ମୃତିର ପାହାଚ, ପ୍ରଯୋଜନା ସଦ୍ୟସ୍ମିତା ବେହେରା।

ସ୍ମୃତିର ପାହାଚର ଆଜିର ଅଧ୍ୟାୟରେ ଶୁଣିବା ଆକାଶବାଣୀର ଅଭିଲେଖାଗାରରୁ ସଂଗୃହୀତ ଏକ ଅମୂଲ୍ୟ ସାକ୍ଷାତକାର, ଯାହାଙ୍କ ଅବଦାନ ଆକାଶବାଣୀର ଇତିହାସକୁ ସମୃଦ୍ଧ କରିଛି। ସିଏ ଥିଲେ ଆକାଶବାଣୀର ବରିଷ୍ଠ ସମ୍ବାଦ ପାଠକ, ଘୋଷକ ଏବଂ କ୍ରୀଡ଼ା ଭାଷ୍ୟକାର ଗୋପାଳ ଚୌଧୁରୀ। ତାଙ୍କ ସହ କଥାବାର୍ତ୍ତା କରିଛନ୍ତି ଡକ୍ଟର ଋଷିକେଶ ପଣ୍ଡା।

0: ମୋର ମନେ ପଡ଼ୁଛି 1982 ମସିହା ଏସିଆନ୍ ଗେମ୍ସ ନୂଆଦିଲ୍ଲୀରେ ଏସିଆନ୍ ଗେମ୍ସ ଅନୁଷ୍ଠିତ ହେଉଥିଲା। ସେଇ ଗେମ୍ସକୁ କଭର କରିବା ପାଇଁ କଟକରୁ ଗୋଟେ ଟିମ୍ ଯାଇଥିଲା, ଆଉ ସେଇ ଟିମ୍ରେ ମୁଁ ଥିଲି, ଡକ୍ଟର ବରାହ ମହାନ୍ତି ଥିଲେ, ଶ୍ରୀ ନିଶିତ ନାୟକ ଥିଲେ, ଶ୍ରୀ ଅଜୟ ମହାନ୍ତି ଥିଲେ, ଆଉ ରେଡିଓ ବାହାରୁ ଥିଲେ ଡକ୍ଟର ପ୍ରଭାତ ମିଶ୍ର। ଆମେ ସମସ୍ତେ ଏକାଠି ନୂଆଦିଲ୍ଲୀରେ ରହୁଥିଲୁ ଏବଂ ପ୍ରତ୍ୟେକ ଦିନ ଯାଉଥିଲୁ ବିଭିନ୍ନ ଷ୍ଟେଡିୟମକୁ। ସେଠାରେ ଯାହା ଦେଖୁଥିଲୁ ଏବଂ ଯାହା ରେକର୍ଡିଂ କରୁଥିଲୁ ସେଗୁଡ଼ିକୁ ସଂଗ୍ରହ କରି ଆମେ ପୁଣି ଫେରି ଆସୁଥିଲୁ ବ୍ରଡ଼କାଷ୍ଟିଂ ହାଉସ୍କୁ ଏବଂ ସେଠାରେ ସେଗୁଡ଼ିକୁ ଠିକ୍ ଭାବରେ ଯୋଡ଼ାଯୋଡ଼ି କରି ରାତିରେ ତାକୁ ଆମେ କଟକ ଷ୍ଟେସନକୁ ପଠାଉଥିଲୁ ଏବଂ ତାହା ପରଦିନ ସକାଳୁ ପ୍ରଚାର କରାଯାଉଥିଲା। ଏଇ ଯେଉଁ ଜିନିଷଟା ଆମେ 15 ଦିନ କାଳ ରହିଥିଲୁ, ସାଙ୍ଗ ହୋଇ ରହିଥିଲୁ ଏବଂ ଆତ୍ମୀୟତା ବଢ଼ିଥିଲା। କେବଳ ସେତିକି ନୁହେଁ, ଯେଉଁ ଖେଳାଳିମାନେ ବିଭିନ୍ନ ଷ୍ଟାଡିୟମରେ ସବୁ ନିଜ ପ୍ରତିଯୋଗିତାରେ ଯୋଗ ଦେଉଥିଲେ ସେମାନଙ୍କ ସାଙ୍ଗରେ ସମ୍ପର୍କ, ସେମାନଙ୍କୁ ଆମେ ଇଣ୍ଟରଭ୍ୟୁ କରୁଥିଲୁ। କେବଳ ବିଭିନ୍ନ ଦେଶରୁ ଆସିଥିଲେ ପ୍ରତିଯୋଗୀମାନେ, ଏସିଆର ପ୍ରତ୍ୟେକଟି ଦେଶରୁ ଯେଉଁ ପ୍ରତିଯୋଗୀମାନେ ଆସିଥିଲେ ତାଙ୍କ ସଂସ୍ପର୍ଶରେ ଆସୁଥିଲୁ ଏବଂ ସେମାନଙ୍କ କଥା, ସେମାନଙ୍କର ଚାଲିଚଳନ, ଅନେକ ସମୟରେ ସେମାନଙ୍କ ଦେଶର ଯେଉଁ ସଂସ୍କୃତି ସେ ବିଷୟରେ ମଧ୍ୟ ଅବଗତ ହେଉଥିଲୁ ଏବଂ କେତେବେଳେ ଯେ ସମୟ କଟିଯାଉଥିଲା, ଆମର ସକାଳୁ ରାତି ପର୍ଯ୍ୟନ୍ତ ସମୟ କେମିତି କଟିଯାଉଥିଲା ଆମେ ବୁଝିପାରୁନଥିଲୁ ଏବଂ ସେହି କାର୍ଯ୍ୟରେ ଆମେ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଥିଲୁ। ଏଇଟା ଥିଲା ମୋର ଗୋଟିଏ ଜୀବନର ବଡ଼ ସ୍ମରଣୀୟ ଘଟଣା।
1: ହଁ ଶ୍ରୋତା ବନ୍ଧୁ, ଦୀର୍ଘ 87 ବର୍ଷ ବୟସରେ ଯିଏ ସେଦିନର ଜୀବନର କିଛି ମଧୁର ଅନୁଭୂତିକୁ ଆପଣ ଆଗରେ ବାଢ଼ୁଥିଲେ, ତାଙ୍କର କଣ୍ଠସ୍ୱର ସହିତ ଆପଣମାନେ ବହୁ ଭାବରେ ପରିଚିତ। ଦୀର୍ଘକାଳ ଧରି ଓଡ଼ିଶାର ଗାଁ ଗହଳିରେ, ସହର ବଜାରରେ ପ୍ରତ୍ୟେକ ବ୍ୟକ୍ତି ନିକଟରେ ସେ ସ୍ୱର ଅତ୍ୟନ୍ତ ପରିଚିତ ସ୍ୱର। କେତେବେଳେ ତାଙ୍କୁ ଆପଣ ଆକାଶବାଣୀ କଟକର ପୁରାତନ ଘୋଷକ ଭାବରେ ଜାଣିଛନ୍ତି, କେତେବେଳେ ଜାଣିଛନ୍ତି ତାଙ୍କୁ ଜଣେ କମେଣ୍ଟେଟର ଭାବରେ ବା ଘୋଷକ ଭାବରେ, ଯିଏ ଧାରାବିବରଣୀ କ୍ରୀଡ଼ା କ୍ଷେତ୍ରରୁ ଦିଅନ୍ତି, କେତେବେଳେ ଆପଣମାନେ ତାଙ୍କୁ ଆମର ସମ୍ବାଦ ବିଭାଗର ସମ୍ବାଦ ପାଠକ ଭାବରେ ମଧ୍ୟ ବା ସବ୍ ଏଡିଟର ଭାବରେ ତାଙ୍କର ଭୂମିକାକୁ ଆପଣମାନେ ଜାଣିଛନ୍ତି। ଆକାଶବାଣୀ କଟକର ଇତିହାସ ସହିତ ଯେଉଁମାନେ ପରିଚିତ ତାଙ୍କ ଭିତରେ ଆମେ ଏ ନାଁକୁ ଅତ୍ୟନ୍ତ ଗୌରବ ସହିତ ଗ୍ରହଣ କରୁ। ସେ ହେଉଛନ୍ତି ଶ୍ରୀଯୁକ୍ତ ଗୋପାଳ ଚୌଧୁରୀ। ବର୍ତ୍ତମାନ ଅନୁଭୂତିର କଥା କହୁଥିଲେ, ଜୁନ 3 ତାରିଖ 1928 ମସିହାରେ ଏହି କଟକ ସହରରେ ତାଙ୍କର ଜନ୍ମଗ୍ରହଣ। ରେଭେନ୍ସା କଲେଜରୁ ବିଏ ପାସ୍ କଲେ, ମଧୁସୂଦନ ଆଇନ କଲେଜରେ ଯେତେବେଳେ ଅଧ୍ୟୟନ କରୁଥିଲେ ସେହି ମୁହୂର୍ତ୍ତରୁ ସେ ଆସି ଯୋଗ ଦେଲେ ଆକାଶବାଣୀର ଘୋଷକ ଭାବରେ 1949 ମସିହାର କଥା, ଏବଂ ଅବସର ଗ୍ରହଣ କଲେ 1986 ମସିହାରେ। ଆପଣଙ୍କୁ ଗୋପାଳବାବୁ ସ୍ୱାଗତ କରୁଛି ଆମର ଏହି କାର୍ଯ୍ୟକ୍ରମକୁ।
0: ଧନ୍ୟବାଦ
1: ଆଜ୍ଞା। ଆପଣ ଦୀର୍ଘକାଳ ଧରି ଆକାଶବାଣୀରେ ସେବା କରିଛନ୍ତି ଏବଂ ଓଡ଼ିଶାର ଜନମାନସରେ ଆପଣଙ୍କ ନାଁ, ଆପଣଙ୍କ କଣ୍ଠସ୍ୱର, ଆପଣଙ୍କ ବ୍ୟକ୍ତିତ୍ୱ ଗୋଟିଏ ଗଭୀର ଆସନ ପାତି ଆଜି ପର୍ଯ୍ୟନ୍ତ ରହିଛି ଆମ ଶ୍ରୋତାମାନଙ୍କ ହୃଦୟରେ। ତେଣୁ ଆପଣଙ୍କ ପାଖରୁ ହିଁ ଆପଣଙ୍କର ଅନୁଭୂତି କଥା ଟିକେ ଶୁଣିବା ପାଇଁ ଆମେ ଏହି କାର୍ଯ୍ୟକ୍ରମରେ ଆପଣଙ୍କୁ ଆମନ୍ତ୍ରଣ କରୁଛୁ। 1949 ମସିହାରେ ଯେତେବେଳେ ଆପଣ ପ୍ରଥମେ ଆକାଶବାଣୀକୁ ଆସିଲେ,
0: 1950 ମସିହାରେ
1: ଆସିଲେ, ଆପଣ ସେତେବେଳେ ମଧୁସୂଦନ ଆଇନ କଲେଜରେ କଟକରେ ଛାତ୍ର ଥିଲେ। ଏ ଛାତ୍ର ଥିବା ଭିତରେ ହଠାତ୍ ଆକାଶବାଣୀକୁ ଆସିବା ପାଇଁ କିଭଳି ପରିବେଶ ହେଲା, କିଏ ପ୍ରେରଣା ଦେଲା ଏବଂ କେମିତି ଆସିବା ପାଇଁ ଆପଣ ଚାହିଁଲେ?
0: ଗୋଟେ କ୍ଷଣିକ ଉନ୍ମାଦନା।

0: ରେ ମୁଁ କଟକ ବେତାର କେନ୍ଦ୍ର ପରିସରକୁ ପ୍ରବେଶ କରିଥିଲି। ଏ ଯେଉଁ ଉନ୍ମାଦନା ସେ କେବଳ ଯେ ମୋର ଥିଲା ତା ନୁହେଁ, ଓଡ଼ିଶାର ଲୋକଙ୍କ ପାଇଁ ଉନ୍ମାଦନା ସୃଷ୍ଟି କରିଥିଲା ଏହି ବେତାର କେନ୍ଦ୍ର। ଆକାଶବାଣୀ ସେତେବେଳେ ନଥିଲା, ନାମକରଣ ହୋଇନଥିଲା, ସେତେବେଳେ ଅଲ୍ ଇଣ୍ଡିଆ ରେଡିଓ ଥିଲା। ଆଜିର ଛାପା ଗଣମାଧ୍ୟମ ଓ ଇଲେକ୍ଟ୍ରୋନିକ ଗଣମାଧ୍ୟମ ମଧ୍ୟରେ ଯେଉଁ ପ୍ରସାର ସୃଷ୍ଟି ହୋଇଛି ଏହାର ଗୁରୁତ୍ୱପୂର୍ଣ୍ଣ ହୋଇନପାରେ, ଆଜି ମନେ ହୋଇପାରେ ଯେ ଏଗୁଡ଼ା ସବୁ ପୁରୁଣା କଥା, କିନ୍ତୁ 1948 ମସିହା ଜାନୁଆରୀ 28 ତାରିଖରେ ସ୍ଥାପିତ କଟକ ବେତାର କେନ୍ଦ୍ର ଓଡ଼ିଶାର ଲୋକଙ୍କ ପାଇଁ ଯେଉଁ ଉନ୍ମାଦନ ସୃଷ୍ଟି କରିଥିଲା ତାହା ଓଡ଼ିଶା ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ। ଯେତେବେଳେ ଛାପା ଗଣମାଧ୍ୟମରେ ସମ୍ବାଦ ପ୍ରସାରଣ ଅତି ସୀମାବଦ୍ଧ ଥିଲା, ବିଭିନ୍ନ ସାଂସ୍କୃତିକ, ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମ ଦେଖିବା ବା ଶୁଣିବା ପାଇଁ ସଭା ସମିତି ଭବନକୁ ଯିବାକୁ ହେଉଥିଲା, ସେତେବେଳେ ଘରେ ବସି ରେଡିଓ ମାଧ୍ୟମରେ ତାହା ଶୁଣିବା କ'ଣ ରୋମାଞ୍ଚକର ବିଷୟ ନୁହେଁ? ରେଭେନ୍ସା କଲେଜରୁ ବିଏ ପାସ୍ କରି ମଧୁସୂଦନ ଆଇନ କଲେଜର 2 ବର୍ଷିଆ ପାଠ୍ୟକ୍ରମରେ ଯୋଗ ଦେଇଥିଲି। ପ୍ରଥମ ବର୍ଷ ପରେ ଦ୍ୱିତୀୟ ବର୍ଷ ଚାଲିଥିଲା ବେଳେ ବେତାର କେନ୍ଦ୍ରର ଉନ୍ମାଦନା ଦେଖାଦେଲା ମୋ ମଧ୍ୟରେ। ଜଣେ ଘୋଷକ ଭାବେ 1950 ମସିହାରେ ମୁଁ ଯୋଗ ଦେଇଥିଲି।
1: ଆଚ୍ଛା, ଆପଣ କହୁଥିଲେ ଯେ ଆପଣ ଗୋଟିଏ ବର୍ଷ ରହିଲା ପରେ ଏଠି ଆପଣ ପୁଣି ଦିଲ୍ଲୀ ଯାଇଥିଲେ, ସେଇଟା ଗୋଟେ ଦିଲ୍ଲୀ ଯିବା ପାଇଁ କେମିତି ସୁବିଧା ହେଲା ଆପଣଙ୍କର?
0: ସୁବିଧା ଠିକ୍ ନୁହେଁ, ଏଠି ଯୋଉ ମୁଁ କାମ କରୁଥିଲି ହୁଏତ ଦିଲ୍ଲୀରେ ମାନେ ମୋର କାର୍ଯ୍ୟକ୍ରମରେ କୌଣସି ମାନେ ମୋର ଉପରିସ୍ଥ କର୍ମଚାରୀ ହୁଏତ ସନ୍ତୁଷ୍ଟ ହୋଇ ଦିଲ୍ଲୀରେ ସେତେବେଳେ ଜଣେ ନ୍ୟୁଜ୍ ରିଡର ବା ସମ୍ବାଦ ପାଠକ ଆବଶ୍ୟକ ହେଉଥିଲା, ସେ ମୋତେ ପଚାରିଲେ ଦିଲ୍ଲୀ ଯିବ କି, ମୁଁ କହିଲି ଯେ ଯାଇପାରେ।
1: ଆଚ୍ଛା,
0: ତେଣୁ ମୋତେ ଏଠୁ ବଦଳି କରି ଦିଆଯାଇଥିଲା ଦିଲ୍ଲୀକୁ
1: ଗୋଟିଏ ବର୍ଷ ପରେ। ଜଷ୍ଟ
0: ଗୋଟିଏ ବର୍ଷ ପରେ
1: ଦିଲ୍ଲୀରେ ଆପଣ କେତେ ଦିନ ରହିଲେ?
0: ଦିଲ୍ଲୀରେ ପ୍ରାୟ ମୁଁ ବର୍ଷେ ରହିଛି। ସେଠି ଦିଲ୍ଲୀରେ ଗୋଟାଏ ଆବହାୱା ଗୋଟାଏ ଭିନ୍ନ ପ୍ରକାର ଥିଲା। ଦିଲ୍ଲୀ ରାଜଧାନୀ ସହର, ଆଉ ଯେଉଁଠିକି ମୁଁ ବଦଳି ହୋଇ ଯାଇଥିଲି ଓଡ଼ିଆ ୟୁନିଟ୍କୁ, ସେଠି କେବଳ ତ ଓଡ଼ିଆ ୟୁନିଟ୍ ନଥିଲା, ଭାରତର ବିଭିନ୍ନ ରାଜ୍ୟର ବିଭିନ୍ନ ଭାଷାର ୟୁନିଟ୍ ମଧ୍ୟ ସେଠି ରହିଥିଲା। ସମସ୍ତଙ୍କ ସାଙ୍ଗରେ ପରିଚୟ, ସେମାନଙ୍କର ସାଂସ୍କୃତିକ ଜୀବନ ସମ୍ପର୍କରେ ପରିଚିତ ହେବା, ତା ଛଡ଼ା ଓଡ଼ିଆ ସମ୍ବାଦ ପାଠନ କରିବା ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାବେଳେ, ଏବଂ ଦ୍ୱିପହରେ ମଧ୍ୟ ଗୋଟେ ବୁଲେଟିନ୍ ଥିଲା ସମ୍ବାଦ ପାଠ କରିବା, ସେଥିରେ ଗୋଟାଏ ବେଶ ଭଲ ଲାଗୁଥିଲା।
1: ସେତେବେଳେ ଦିଲ୍ଲୀରେ ଆଉ ଓଡ଼ିଆ ବିଭାଗରେ ଆଉ କେଉଁମାନେ ଥିଲେ ଆପଣଙ୍କ ସହିତ ସମ୍ବାଦ?
0: ସେତେବେଳେ ଥିଲେ ଶ୍ରୀ ଶ୍ରୀମନ୍ତ ପଣ୍ଡା ଥିଲେ, ଗୋପକୃଷ୍ଣ ଦାସ ଥିଲେ, ନଦିଆ ବିହାରୀ ମହାନ୍ତି, ମାନେ ଆମରି ନଦିଆ ବିହାରୀ ମହାନ୍ତି ନୁହନ୍ତି, ସେ ଆଉ ଜଣେ ନଦିଆ ବିହାରୀ ମହାନ୍ତି ଥିଲେ, ଏବଂ ଯତୀନ ଦାସ ମଧ୍ୟ ସେତେବେଳେ ସେଠି ଥିଲେ।
1: 1948 ମସିହା ଜାନୁଆରୀ 28 ତାରିଖରେ କଟକ ଆକାଶବାଣୀ ପ୍ରତିଷ୍ଠା ହେଲା, ଆଉ ଆମର ଯାହା ଇତିହାସ କହେ ମନୋରଞ୍ଜନ ବାବୁ ପ୍ରଥମ ଓଡ଼ିଆ ସମ୍ବାଦ ଦିଲ୍ଲୀରୁ ପଢ଼ିଥିଲେ ମନୋରଞ୍ଜନ ଦାସ, ଏବଂ ଯେଉଁ ମହାତ୍ମା ଗାନ୍ଧୀଙ୍କର ଯେଉଁ ନିଧନ ହେଲା ସେ ନିଧନର ଖବର ଆକାଶବାଣୀ କଟକ ଜରିଆରେ ପ୍ରଥମେ ଓଡ଼ିଶାର ଲୋକମାନେ ଶୁଣିଥିଲେ ଜାନୁଆରୀ 30 ତାରିଖର ଏ ଘଟଣା।
0: କେବଳ ସେତିକି ନୁହେଁ
1: ଆଜ୍ଞା,
0: ମହାତ୍ମା ଗାନ୍ଧୀଙ୍କ ତିରୋଧାନ ପରେ 13 ଦିନ ତାଙ୍କର ଦେହାବଶେଷ ଆସିଥିଲା ମହୋଦଧିରେ ବିସର୍ଜନ ହେବା ପାଇଁ।
1: ଆଚ୍ଛା, ପୁରୀକୁ ଆସିଥିଲା?
0: ପୁରୀକୁ ଆସିଥିଲା, ପୁରୀକୁ ଆସିନଥିଲା, ପ୍ରକୃତରେ କଟକକୁ ଆସିଥିଲା। କଟକରୁ ଯେତେବେଳେ ତା ପୁରୀ ଯାଉଥିଲା ଏକ ଶୋଭାଯାତ୍ରାରେ, ତାର ଏକ ଧାରା ବିବରଣୀ ମଧ୍ୟ ଶ୍ରୀ ଯତୀନ ଦାସ ଦେଇଥିଲେ। ତା ପଛେ ପଛେ ଯାଇ ଗୋଟେ ଧାରା ବିବରଣୀ ଯାଇଥିଲେ,
1: ମାନେ ପ୍ରସେସନ ଚାଲିଥିଲା, ତା ପଛରେ ଯାଉଥିଲେ ଯତୀନ ଦାସ, ଏବଂ
0: ବେତାର କେନ୍ଦ୍ରର ଗୋଟେ ଗାଡ଼ି ଥିଲା ଏବଂ ସେଥିରେ ଇଞ୍ଜିନିୟର ମଧ୍ୟ ଥିଲେ, ସେ ଗୋଟେ ଧାରା ବିବରଣୀ ଦେଇ ଯାଇଥିଲେ କଟକ ଛାଡ଼ିବା ପର୍ଯ୍ୟନ୍ତ।
1: ଆମେ ଯୋଉ ଷ୍ଟୁଡିଓରେ ବସି ବର୍ତ୍ତମାନ ଆମେ କଥାବାର୍ତ୍ତା କରୁଛେ ଆକାଶବାଣୀର ଏଇ କ୍ୟାଣ୍ଟନମେଣ୍ଟ ରୋଡ଼ରେ, କଟକ ରେଡିଓ ଷ୍ଟେସନ ଯୋଉଟା ବର୍ତ୍ତମାନ, ଏଇଟା ତ ସେତେବେଳେ ନଥିଲା, ଯେଉଁ ବକ୍ସି ବଜାରରେ ମଧୁପୁର କୋଠିରେ ଆପଣ ବସିକରି କାର୍ଯ୍ୟକ୍ରମ କରୁଥିଲେ, ଯେ ପ୍ରଥମେ ଯେତେବେଳେ ରେଡିଓକୁ ଆସିଲେ ସେ ତ ବହୁତ ଦିନ ତଳର କଥା ମନେ କରନ୍ତୁ, ଧରନ୍ତୁ

0: ଏକାବନ ମସିହା ପଚାଶ ମସିହା ଘଟଣା ଆମେ ଯେତେବେଳେ ମନେ ପକାଉଛେ, ସେତେବେଳେ କଟକ ସହର ଏହାର ସାଂସ୍କୃତିକ ବାତାବରଣ ଆଉ ଆକାଶବାଣୀ ମଧୁପୁର କୋଠିରେ କେମିତି କ'ଣ ଚାଲିଥିଲା? ଆପଣ ସେତେବେଳେ ତ ଯୁବକ ପିଲା, ସେତେବେଳେ ଆସି ଜଏନ୍ କଲେ, ଯୁବକ ଥିଲେ, ସେତେବେଳେ କୋଉ ପ୍ରକାର ପରିସ୍ଥିତି ପରିବେଶ ଥିଲା ଆପଣ ଦେଖିଥିଲେ? ଆପଣ ତ କଟକରେ ଜନ୍ମ ହୋଇଛନ୍ତି, କଟକ ସହର ସେତେବେଳେ କେମିତି ଥିଲା?
1: କଟକରେ ପରିସ୍ଥିତି, କଟକ ତ ପ୍ରକୃତରେ ଦେଖିବାକୁ ଗଲେ କଟକ ଥିଲା ରାଜଧାନୀ, ପୁରୁଣା ରାଜଧାନୀ କଟକ ଥିଲା। ଏବଂ ଏଇଠି ସେକ୍ରେଟେରିଏଟ୍ ଥିଲା, ଓଡ଼ିଶାର ସେକ୍ରେଟେରିଏଟ୍ ସେଇଟା ଥିଲା ଏଇ ଯୋଉ ପାର୍କ,
0: ଆମର ଗୌରୀଶଙ୍କର ପାର୍କ
1: ଠିକ ସାମ୍ନାରେ, ଯୋଉଠି ବର୍ତ୍ତମାନ ହସ୍ପିଟାଲ ହେଇଛି, ସିଟି ହସ୍ପିଟାଲ
0: ପାଖରେ,
1: ସେଇଠି ଥିଲା ଓଡ଼ିଶା ସେକ୍ରେଟେରିଏଟ୍।
0: କଟକ ରାସ୍ତାଘାଟ
1: ସେଇ ନାଲିଗୋଡ଼ିର ରାସ୍ତା, ଇଲେକ୍ଟ୍ରିସିଟି କମ୍ ଥିଲା, ବିଶେଷ ନଥିଲା, ଅନେକ ସମୟରେ ଲାଇଟ୍ ଏ ଯୋଉ କିରାସିନ ଲ୍ୟାମ୍ପ ଜଳୁଥିଲା, ଏବଂ ଚାନ୍ଦିନୀ ଚୌକ ପାଖରେ ଯୋଉ ଗଭର୍ଣ୍ଣର ହାଉସ୍ ଥିଲା ସେଠି ଗଭର୍ଣ୍ଣର ରହୁଥିଲେ, ଏବଂ ସାଇ ବସ୍ତି ଏସବୁ ଭିତରେ ଗୋଟାଏ, ସମସ୍ତଙ୍କ ଭିତରେ ଗୋଟାଏ କେମିତି ଅନ୍ୟ ପ୍ରକାର ବାତାବରଣ ଥିଲା, ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସେତେବେଳେ କଟକରେ ଥିଲା।
0: ପ୍ରଥମେ ଯେତେବେଳେ ରେଡିଓ ଷ୍ଟେସନ ହେଲା, ଆମର ଶ୍ରୋତାମାନେ ବି ଜାଣିଛନ୍ତି ବା ଶୁଣିଛନ୍ତି, ସେହି ସମୟରେ ଆମର ହରିକୃଷ୍ଣ ମହତାବ ଯାହାର ନେତୃତ୍ୱ ନେଇକରି ଓଡ଼ିଶାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସେତେବେଳେ ଆମର ମନ୍ତ୍ରୀ ଥିଲେ, ସୂଚନା ପ୍ରସାରଣ ବିଭାଗ ମନ୍ତ୍ରୀ ଥିଲେ, ପ୍ରଜା ଆନ୍ଦୋଳନ ତାଙ୍କ ସହିତ ସମ୍ପର୍କ ଥିଲା ମହତାବଙ୍କର, ଏବଂ ସେହି ସୂତ୍ରରେ ଓଡ଼ିଶାରେ ମଧ୍ୟ ଗୋଟେ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କଲେ ଏବଂ କଲେ ମଧ୍ୟ।
1: ଅବଶ୍ୟ 1948 ମସିହାରେ ଯୋଉ କେବଳ କଟକରେ ଯେ ହେଇଥିଲା ତା ନୁହେଁ, ଭାରତର ବିଭିନ୍ନ ରାଜ୍ୟର ରାଜଧାନୀ ଏଇଭଳି ସ୍ଥାନରେ ମଧ୍ୟ
0: କେତୋଟି
1: ହେଇଥିଲା।
0: ସେତେବେଳେ ଯେତେବେଳେ ଆପଣ ଏଠିକି ପ୍ରଥମେ ଆସିଲେ ଆକାଶବାଣୀକୁ, ଆକାଶବାଣୀର ପ୍ରଥମ କାର୍ଯ୍ୟକ୍ରମ ଯେତେବେଳେ ଆରମ୍ଭ ହେଲା, ଆପଣଙ୍କୁ କେମିତି ଲାଗୁଥିଲା, କ'ଣ ପରିବେଶ ଥିଲା ସେତେବେଳେ? ବକ୍ସି ବଜାର ଯେତେବେଳେ ମଧୁପୁର କୋଠିରେ ଆସିକି ବସୁଥିଲେ ଏବଂ ଆଞ୍ଚଳିକ ସମ୍ବାଦ ବିଭାଗରେ ପଛରେ ତ ଆସିଲେ, ଘୋଷକ ଭାବରେ ଯେତେବେଳେ କାର୍ଯ୍ୟକ୍ରମ କରୁଥିଲେ କେମିତି ଲାଗୁଥିଲା ଆପଣ?
1: ମୁଁ ତ ଯେତେବେଳେ ଘୋଷକ ହେଇକି ଆସିଲି, କେମିତି ଆସିଲି ସେ ମଧ୍ୟ ଗୋଟିଏ ଜାଣିବା କଥା।
0: ଆଜ୍ଞା,
1: କାରଣ ଆଜିକାଲି ଘୋଷକ ହେବା ପାଇଁ ହେଲେ କେତେ ପରୀକ୍ଷା ଦେବାକୁ ପଡୁଛି, କଣ୍ଠସ୍ୱର ପରୀକ୍ଷା ଦେବାକୁ ପଡୁଛି, ଆଉ ଶିକ୍ଷାଗତ ଯୋଗ୍ୟତା ଅଛି କି ନାହିଁ ସବୁ ଦେଖିବାକୁ ପଡୁଛି। ସେତେବେଳେ ମୋତେ କେବଳ କଣ୍ଠସ୍ୱର ଯୋଗୁଁ ସେଠି ମୋତେ ଗ୍ରହଣ କରାଯାଇଥିଲା।
0: ଆଚ୍ଛା, ସାକ୍ଷାତକାର କିଛି ହେଲା କଣ୍ଠସ୍ୱର ସହିତ ଆପଣ ପରିଚିତ?
1: ନାହିଁ ନାହିଁ, କଣ୍ଠସ୍ୱର କେବଳ ମୋତେ ଡାକିଥିଲେ, ଚିଠି ଦେଇ ଡାକିଥିଲେ, ଏବଂ କଣ୍ଠସ୍ୱର ପରୀକ୍ଷା ଦେଇଥିଲି, ଏବଂ କେବଳ କଣ୍ଠସ୍ୱର ନୁହେଁ, ମାନେ ମାଇକ୍ରୋଫୋନରେ କଥା କହିବାର, ପ୍ରକାଶ କରିବାର ଭଙ୍ଗୀ ବୋଧହୁଏ ଏଇଟା କର୍ତ୍ତୃପକ୍ଷଙ୍କୁ ସନ୍ତୁଷ୍ଟ କରିଥିଲା, ଯୋଉ ସକାଶେ ମୁଁ ସିଲେକ୍ଟେଡ୍ ହେଇଥିଲି।
0: ସେତେବେଳେ ଆପଣ ଦରମା କେତେ ପାଉଥିଲେ ପ୍ରଥମେ?
1: ସେତେବେଳେ ତ କଣ୍ଟ୍ରାକ୍ଟ ଥିଲା, 15 ଦିନିଆ କଣ୍ଟ୍ରାକ୍ଟ, ଯୋଉଟାକି ପରେ ମାସିକିଆ କଣ୍ଟ୍ରାକ୍ଟରେ ପରିଣତ ହେଇଥିଲା।
0: ତାପରେ ଆପଣ ରେଗୁଲାର ହେଲେ ଅସ୍ଥାୟୀ ଇଏରୁ,
1: ପରେ
0: ସାମୟିକ ଉପସ୍ଥାପକରୁ, ତାପରେ ଘୋଷକ ହେଲେ, ସ୍ଥାୟୀ ଘୋଷକ ହେଲେ। ଆଚ୍ଛା, ଆପଣ ଗୋଟାଏ ଯୁଗାନ୍ତକାରୀ ପରିବର୍ତ୍ତନ ଘଟିଲା ଯେ ଆମର ଆଞ୍ଚଳିକ ସମ୍ବାଦ ବିଭାଗ କଟକରେ ଖୋଲିଲା 1958 ମସିହାରେ। ଆଜ୍ଞା, ଆଞ୍ଚଳିକ ସମ୍ବାଦ ବିଭାଗ ଖୋଲିଲା ପରେ ଆପଣ ସେଠି ସହ ସମ୍ପାଦକ ହେଇକରି କାର୍ଯ୍ୟ କଲେ, ସବ୍ ଏଡିଟର ହେଇକରି କାର୍ଯ୍ୟ କଲେ।
1: ଏଇଠି କହିଥାନ୍ତି,
0: ଆଜ୍ଞା କୁହନ୍ତୁ,
1: ଯେ ପ୍ରକୃତରେ ବକ୍ସି ବଜାର ମଧୁପୁର କୋଠି ପ୍ରାଙ୍ଗଣରେ ଯେତେବେଳେ ଆରମ୍ଭ ହେଇଥିଲା, ସେତେବେଳେ କୌଣସି ଷ୍ଟୁଡିଓ ଭଳିଆ ତ ସେ କୋଠି ନଥିଲା, ତାକୁ ଗୋଟେ କୋଠିକୁ କୌଣସି ମତେ ଗୋଟେ ଷ୍ଟୁଡିଓ, 3-4 ଷ୍ଟୁଡିଓ କୌଣସି ମତେ ତିଆରି ହେଇଥିଲା। 1 କିଲୋୱାଟ ବିଶିଷ୍ଟ ଗୋଟେ ଟ୍ରାନ୍ସମିଟର କିଲା ଫୋର୍ଟ ଭିତରେ ରଖାଯାଇଥିଲା,
0: ଆମର ବାରବାଟୀ ଷ୍ଟାଡିୟମ ଯୋଉ କିଲା ଅଛି,
1: କିଲା ଫୋର୍ଟ ଭିତରେ, ଏବଂ ସେଇଠି ଥିଲା ମଧ୍ୟ ରିସିଭିଂ ସେଣ୍ଟର, କୌଣସି ମତେ କାମ ଚାଲୁଥିଲା ସେଠି। କିନ୍ତୁ ଆମେ ଯେତେବେଳେ କାମ କରୁଥିଲୁ ସେତେବେଳେ କୌଣସି ଅନ୍ତତଃ ଶ୍ରୋତାମାନେ କିଛି ଜାଣିପାରୁନଥିଲେ ଯେ ପ୍ରକୃତରେ ଇଏ କ'ଣ ହେଉଛି ବୋଲି। ଆମର ଲକ୍ଷ୍ୟ ଥିଲା ଶ୍ରୋତାମାନଙ୍କୁ ଆକୃଷ୍ଟ କରିବା,

0: ଏବଂ ଶ୍ରୋତାମାନଙ୍କୁ ଆମର କାର୍ଯ୍ୟକ୍ରମ ସହିତ ପରିଚିତ କରାଇବା। ସେ ଯେକୌଣସି ପ୍ରକାର ମାନେ ଅସୁବିଧା ସତ୍ତ୍ୱେ ମଧ୍ୟ ଆମେ ଚେଷ୍ଟା କରୁଥିଲୁ କେମିତି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା।
1: କ'ଣ କ'ଣ କାର୍ଯ୍ୟକ୍ରମ ସବୁ ସେତେବେଳେ ଚାଲିଥିଲା?
0: ସେତେବେଳେ ପ୍ରଥମେ ତ କାର୍ଯ୍ୟକ୍ରମ ମନୋରଞ୍ଜନ ଧର୍ମୀ ଥିଲା, ଯେମିତି ସଙ୍ଗୀତ, ଆମର ନିଜସ୍ୱ ଓଡ଼ିଶୀ ଚମ୍ପୁ ଛାନ୍ଦ ଏସବୁର ପ୍ରଚାର ବେଶୀ ଥିଲା। ନିମାଇଁଚରଣ ହରିଚନ୍ଦନ ଆଉ ପୁରୀର ମାର୍କଣ୍ଡେୟ ମହାପାତ୍ର ଏଇଭଳି ଯେଉଁମାନେ ସବୁ କଳାକାର ଥିଲେ ସେମାନଙ୍କର ଓଡ଼ିଆ ସଙ୍ଗୀତ ଓଡ଼ିଶୀ ସଙ୍ଗୀତ ପ୍ରଚାର ବିଶେଷ ଥିଲା। ତା ଛଡ଼ା ଆଧୁନିକ ସଙ୍ଗୀତ ଭଜନ ପଲ୍ଲୀ ଗୀତ ଏସବୁ ମଧ୍ୟ ପ୍ରଚାର ହେଉଥିଲା। ଆମ କର୍ମଚାରୀମାନଙ୍କ ମଧ୍ୟରେ ଅନେକ ଆର୍ଟିଷ୍ଟ ମଧ୍ୟ ଥିଲେ, ଯେମିତି ଭୁବନେଶ୍ୱର ମିଶ୍ର, ବାଳକୃଷ୍ଣ ଦାସ, ରାଧାକୃଷ୍ଣ ଭଞ୍ଜ ଏବଂ ଦୁଲାଲ ଦାସ, ଏମାନେ ମଧ୍ୟ ଷ୍ଟାଫରେ ଥିଲେ ଏବଂ ସେମାନେ ମଧ୍ୟ ପ୍ରତ୍ୟେକ ଦିନ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିଲେ ଏବଂ ବ୍ରଡକାଷ୍ଟ କରୁଥିଲେ।
1: ସେ ଯେଉଁ କଳାକାରମାନେ ସବୁ ଥିଲେ ପ୍ରଥମେ ରେଡିଓରେ, ଲୋକେ ତ ଓଡ଼ିଶାରେ ଏତେ ଆମର ରେଡିଓ ପ୍ରସାର ହୋଇନଥିଲା, ବେତାର ପ୍ରସାର ନଥିଲା ଏବଂ ପ୍ରଥମେ ନୂଆ ନୂଆ ହୋଇଥିଲା, ଲୋକଙ୍କର ଆଗ୍ରହ କେମିତି ଥିଲା? ଆପଣ କହୁଥିଲେ ବର୍ତ୍ତମାନ ଗୀତ ପ୍ରଚାର ହେଉଥିଲା, ଆଉ କିଛି ଆର୍ଟିଷ୍ଟ ବା କଳାକାର ମଧ୍ୟ ଥିଲେ ଯେଉଁମାନେ ଚାକିରି ବି କରୁଥିଲେ ଏବଂ ସେଠି କରିକି ସେମାନେ ମଧ୍ୟ କାର୍ଯ୍ୟକ୍ରମ ପରିବେଷଣ କରୁଥିଲେ।
0: ତା ଛଡ଼ା କିଛି ଯନ୍ତ୍ର ସଙ୍ଗୀତ ବାଦନ ପାଇଁ ମଧ୍ୟ ରହିଥିଲେ, ଯେମିତି ଭୁବନେଶ୍ୱର ମିଶ୍ର ବେହେଲା ବଜାଉଥିଲେ, ଆଉ ଅନ୍ୟାନ୍ୟ ତବଲା ବଜାଇବା ପାଇଁ ଆଉ ଅନ୍ୟାନ୍ୟ ଯନ୍ତ୍ର ସଙ୍ଗୀତ ବାଦନ ପାଇଁ ମଧ୍ୟ ଅନେକ ଥିଲେ।
1: ଆଚ୍ଛା, କୋଉ କୋଉ କଳାକାରମାନେ ସେତେବେଳେ ଥିଲେ ଆଉ କ'ଣ କ'ଣ ଗୀତ ସେତେବେଳେ ଆମର ରେଡିଓରେ ପ୍ରସାର ପାଇଁ ଚାଲିଥିଲା କାର୍ଯ୍ୟକ୍ରମ?
0: ସଙ୍ଗୀତ ଶିଳ୍ପୀ ନିମାଇଁଚରଣ ହରିଚନ୍ଦନ, ସିଙ୍ଗାରୀ ଶ୍ୟାମସୁନ୍ଦର କର, କାଶୀନାଥ ପୂଜା ପଣ୍ଡା, ବାଳକୃଷ୍ଣ ଦାସ, ସୁମତୀ ଦେବୀ, ଉଦୟନାଥ ସାହୁ, ରାଧାକୃଷ୍ଣ ଭଞ୍ଜ, ବୀଣା ଦେବୀ, ସୁଲକ୍ଷଣା ମହାନ୍ତି, ଲଘୁ ସଙ୍ଗୀତ ଶିଳ୍ପୀ ଅକ୍ଷୟ ମହାନ୍ତି, ପ୍ରଣବ ପଟ୍ଟନାୟକ, ସିକନ୍ଦର ଆଲାମ, ଏଇମାନେ ଆସ୍ତେ ଆସ୍ତେ
1: ବଢ଼ିଲା ସଂଖ୍ୟା ବଢ଼ିଲା, ଏମାନେ ଆସି କାର୍ଯ୍ୟକ୍ରମ ସବୁ କରୁଥିଲେ। ଆପଣ ସେତେବେଳେ ଆରମ୍ଭ କଲାବେଳକୁ ଆମର ବେତାରର ନାଟକ ଆରମ୍ଭ ହେଲାଣି କି ନାହିଁ?
0: ନାଟକ ପୂର୍ବରୁ ଆଉ ଟିକେ କହିଦିଏ ମୁଁ।
1: ଆଚ୍ଛା, କ'ଣ?
0: ଆଉ ଗୋଟେ, ଦେଶରେ ଶାସ୍ତ୍ରୀୟ ସଙ୍ଗୀତକୁ ଜନପ୍ରିୟ କରାଇବା ପାଇଁ ସମୟ ସମୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ସଙ୍ଗୀତ ଶିଳ୍ପୀଙ୍କୁ ନିମନ୍ତ୍ରଣ କରାଯାଇ ଆମନ୍ତ୍ରିତ ଶ୍ରୋତାଙ୍କ ଗହଣରେ କାର୍ଯ୍ୟକ୍ରମ ଷ୍ଟୁଡିଓ ପ୍ରାଙ୍ଗଣରୁ ମଧ୍ୟ ପ୍ରଚାର କରିବାର ବ୍ୟବସ୍ଥା ହୋଇଥିଲା। ଯେମିତି ସେନାଇ ବାଦକ ବିସ୍ମିଲ୍ଲା ଖାନ, କଣ୍ଠଶିଳ୍ପୀ ଅମୀର ଖାନ, ଡି ଭି ପଲୁସ୍କର, ରସୁଲନ ବାଇ, ସିଦ୍ଧେଶ୍ୱରୀ ଦେବୀ, ଗିରିଜା ଦେବୀ, ସରୋଦ ବାଦକ ଆଲି ଅକବର ଖାନ, ବଂଶୀବାଦକ ପାନ୍ନାଲାଲ ଘୋଷ, ତବଲା ବାଦକ ଅହମଦଜାନ ଛିରକୱା, ଶାମତା ପ୍ରସାଦ, ଆଉ ଦକ୍ଷିଣ ଭାରତୀୟ ଭାୟୋଲିନ୍ ବାଦକ ଦ୍ୱାରମ ଭେଙ୍କଟସ୍ୱାମୀ ନାଇଡୁ, ଏହିସବୁ ବିଶିଷ୍ଟ ଶିଳ୍ପୀମାନେ କଟକରେ ଆସି ସେମାନଙ୍କ କାର୍ଯ୍ୟକ୍ରମ ପ୍ରସାରଣ କରିଥିଲେ।
1: ଆଚ୍ଛା, ସେତେବେଳେ ଯେଉଁ ଲୋକମାନେ ଆସୁଥିଲେ ଦର୍ଶକ, ଆପଣ କହିଲେ କି ଆମର ତ କାର୍ଯ୍ୟକ୍ରମ ପ୍ରସାରଣ ବି ହେଉଥିଲା, ଲୋକ ଆସିକି ଦେଖୁଥିଲେ ମଧ୍ୟ
0: ଦେଖୁଥିଲେ
1: ଲୋକଙ୍କ ଭିତରେ କେମିତି ପ୍ରଭାବ ପଡୁଥିଲା ସେତେବେଳେ?
0: ସେତେବେଳେ ଭଲ ପ୍ରଭାବ ପଡୁଥିଲା। ଲୋକମାନେ ରେଡିଓ କାର୍ଯ୍ୟକ୍ରମ ଅନ୍ତତଃ ବାହାରେ ଯେଉଁ ପ୍ରାଙ୍ଗଣରେ ଯେଉଁ କାର୍ଯ୍ୟକ୍ରମ ହେଉଛି ତାକୁ ଦେଖିବା ପାଇଁ ଭିଡ଼ ହେଉଥିଲା ରେଡିଓ ପ୍ରାଙ୍ଗଣରେ।
1: ଆପଣ ଯେତେବେଳେ ଆସିଲେ ତାପରେ କିଛି ସମୟ ପରେ ଆପଣ ଆମର ବେତାର ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ସବୁ ଆରମ୍ଭ ହେଲା, ଆଉ କ'ଣ କ'ଣ ସବୁ କାର୍ଯ୍ୟକ୍ରମ ଆପଣଙ୍କ ସମୟରେ ସେତେବେଳେ ପ୍ରସାରଣ ହେଉଥିଲା?
0: ନାଟକ କାର୍ଯ୍ୟକ୍ରମ, ରେଡିଓ ନାଟକ।
1: ଆଚ୍ଛା, କେମିତି ନାଟକଟା ପ୍ରଥମେ ରେଡିଓରେ କେମିତି ଆମର କହୁଛି ଲୋକପ୍ରିୟ ହେଲା, ଲୋକ କେମିତି?
0: ରେଡିଓ ନାଟକ ମଞ୍ଚ ନାଟକ ଠାରୁ ଅନେକ ଭିନ୍ନ, ସୀମିତ ସମୟ ମଧ୍ୟରେ କେବଳ ଶିଳ୍ପୀଙ୍କ କଣ୍ଠସ୍ୱରରେ ଜୀବନର ସୁଖ ଦୁଃଖ ହସ କାନ୍ଦ ଏସବୁକୁ ପ୍ରକାଶ କରିବା ରେଡିଓ ନାଟକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କେବଳ କଣ୍ଠସ୍ୱରରେ ସବୁ ପ୍ରକାର ପ୍ରକାଶ କରିହେବ, ମଞ୍ଚ ନାଟକରେ ଦୃଶ୍ୟ ରହିଛି, କିନ୍ତୁ ରେଡିଓରେ

0: ଏବଂ ଦେଖୁନାହାନ୍ତି ଖାଲି ଶୁଣୁଛନ୍ତି,
1: କଣ୍ଠସ୍ୱର ମାଧ୍ୟମରେ ସବୁ ପ୍ରକାଶ କରିବାକୁ ହେଉଥିଲା। ବେତାର କେନ୍ଦ୍ର ରେଡିଓ ନାଟ୍ୟକାର ସାମୁଏଲ ନାୟକ ସେ ଲେଖାଲେଖି କରୁଥିଲେ ରେଡିଓ ନାଟକ, ଏବଂ କ୍ରମେ କ୍ରମେ ବାହାରର ଯେତେକ ନାଟ୍ୟକାର ଯେମିତି କବିଚନ୍ଦ୍ର, କାଳୀଚରଣ ପଟ୍ଟନାୟକ, ଭଞ୍ଜକିଶୋର ପଟ୍ଟନାୟକ, ଗୋପାଳ ଛୋଟରାୟ, ରାମଚନ୍ଦ୍ର ଦାସ, ଏମାନଙ୍କ ରେଡିଓ ନାଟକ ପ୍ରଚାରିତ ହେଉଥିଲା। ବେତାର ନାଟକରେ ଅଭିନୟ କରୁଥିବା ଶିଳ୍ପୀମାନଙ୍କ ମଧ୍ୟରେ ଥିଲେ ଦୁର୍ଲଭ ଚନ୍ଦ୍ର ସିଂ, ସାମୁଏଲ ସାହୁ, ପ୍ରିୟନାଥ ମିଶ୍ର, ମାଧବାନନ୍ଦ ଦାସ, କୃଷ୍ଣଚନ୍ଦ୍ର ପାଣ୍ଡେ, ଦୀନବନ୍ଧୁ ଦାସ, ଏହିଭଳି ଅନେକ ପ୍ରଥମ ଶ୍ରେଣୀୟ ଶିଳ୍ପୀ ଆସି ରେଡିଓରେ ରେଡିଓ ନାଟକରେ ଅଂଶଗ୍ରହଣ କରୁଥିଲେ।
0: ଯାହାକୁ ଭଲ କଥା, ଆମେ ତ ମାନେ ଆହୁରି ଆପଣଙ୍କ ପାଖରୁ ଅନେକ ଗୁଡ଼ିଏ ଅନୁଭୂତିର କଥା ଶୁଣିବା। ଆମ ସହିତ ଅଛନ୍ତି ଅନ୍ତରଙ୍ଗ ଆଳାପରେ ବିଶିଷ୍ଟ ଘୋଷକ, ଆମର କ୍ରୀଡ଼ା ଧାରାବିବରଣୀ ପ୍ରଚାରକ, ଆକାଶବାଣୀ କଟକ କେନ୍ଦ୍ରର ଅବସରପ୍ରାପ୍ତ ଶ୍ରୀ ଗୋପାଳ ଚୌଧୁରୀ।

ଆଜିର ସ୍ମୃତିର ପାହାଚରେ ଆମେ ତାଙ୍କର ଜୀବନର କିଛି ଅନୁଭୂତିକୁ ଜାଣିପାରିଲେ, କିନ୍ତୁ ତାଙ୍କ ସ୍ମୃତିର ଅନେକ ପିଢ଼ି ଏଯାଏ ଖୋଲିବାକୁ ବାକି ଅଛି। ଗୋପାଳ ଚୌଧୁରୀଙ୍କ ଜୀବନର ସେହି ଅକୁହା ପୃଷ୍ଠା ମାନେ ଯେଉଁ ଅନୁଭବର କଥାଗୁଡ଼ିକୁ ଆମେ ଜାଣିପାରିଲେନି, ସେଗୁଡ଼ିକ ପୁଣି ଥରେ ଶୁଣିବା ଆଗାମୀ ସପ୍ତାହରେ ଆଉ ଗୋଟିଏ ଅଧ୍ୟାୟରେ ଆଉ ଗୋଟିଏ ସ୍ମୃତିର ପାହାଚରେ। ତେଣୁ ଏହା ଶେଷ ନୁହେଁ, ଏହା କେବଳ ଏକ ବିରାମ। ପୁଣି ଆସିବୁ ଆଜିର ଅତିଥିଙ୍କ ସ୍ମୃତି, ଅନୁଭୂତି ଆଉ ଅକୁହା କଥାକୁ ନେଇ।

ସ୍ମୃତିର ପାହାଚ କାର୍ଯ୍ୟକ୍ରମ ତ ଶୁଣିଲେ, ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠିରେ ଲେଖି ପଠାଇବାକୁ ଜମାରୁ ଭୁଲିବେନି। ଆମର ଠିକଣା ହେଲା ସ୍ମୃତିର ପାହାଚ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ଼ 753001। ତେବେ ଆସନ୍ତା ରବିବାର ଠିକ୍ ଏହି ସମୟରେ ସ୍ମୃତିର ପାହାଚର ଆଉ ଗୋଟିଏ ନୂଆ ଅଧ୍ୟାୟକୁ ନେଇ ଆସିବୁ। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରି ଚଏସ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ବନ୍ଧୁ, ମାତୃ ସ୍ନେହର ମଧୁର ପରଶରୁ ଆରମ୍ଭ କରି ପିତୃ ସ୍ନେହର ଆଶ୍ୱାସନ, ଭାତୃତ୍ୱର ନିବିଡ଼ତା, ବନ୍ଧୁତ୍ୱର ନିର୍ମଳତା ଏବଂ ଗୁରୁ ଶିଷ୍ୟ ସମ୍ପର୍କର ପବିତ୍ରତା ସବୁକିଛି ମିଶି ମାନବ ଜୀବନର ଏକ ସୁନ୍ଦର ଚିତ୍ରପଟ ରଚନା କରିଥାଏ। ଜାଣିଛ ସ୍ୱାତି, କଥାରେ ଅଛି, ସ୍ନେହର ସ୍ପର୍ଶେ ହୃଦୟ ହୁଏ ପୁଲକିତ, ସମ୍ପର୍କର ସୁଧାରେ ଜୀବନ ହୁଏ ଆଲୋକିତ। ବାସ୍ତବରେ ସମ୍ପର୍କ କେବଳ ରକ୍ତ ବନ୍ଧନରେ ସୀମିତ ନୁହେଁ, ଅନ୍ତରର ଆନ୍ତରିକତା ଓ ହୃଦୟର ଉଦାରତା ଯେଉଁଠାରେ ମିଳିଥାଏ ସେଠାରେ ସୃଷ୍ଟି ହୁଏ ଆତ୍ମୀୟତାର ଏକ ନୂତନ ଦିଗନ୍ତ। ହଁ ବନ୍ଧୁ, ଆମ ଭାରତୀୟ ସଂସ୍କୃତି ବସୁଧୈବ କୁଟୁମ୍ବକମ୍ର ମହାନ ଆଦର୍ଶକୁ ଧାରଣ କରି ସମଗ୍ର ବିଶ୍ୱକୁ ଏକ ପରିବାରର ମର୍ଯ୍ୟାଦା ପ୍ରଦାନ କରିଛି। ଏହି ଭାବନା ମାନବତାର ମହନୀୟ ପରିଚୟ।
1: ବନ୍ଧୁ, ସମ୍ପର୍କ ମଣିଷକୁ କେବଳ ଆନନ୍ଦ ଦିଏ ନାହିଁ, ବରଂ ଜୀବନ ପଥରେ ଅଗ୍ରସର ହେବା ପାଇଁ ପ୍ରେରଣା ମଧ୍ୟ ପ୍ରଦାନ କରେ। ଆପଣାର ଲୋକଙ୍କର ଆଶୀର୍ବାଦ ଓ ସ୍ନେହ ହିଁ ମଣିଷର ସର୍ବଶ୍ରେଷ୍ଠ ପାଥେୟ।
0: ତେବେ ସ୍ୱାତି, ଚାଲ ଆଉ ଡେରି ନ କରି ପୁଣି ଶ୍ରୋତା ବନ୍ଧୁଙ୍କ ସହ ଯୋଡ଼ି ହେଇଯିବା ଆଜିର ଫୋନ୍ ଇନ୍ ସମ୍ପର୍କ ମାଧ୍ୟମରେ, ଆଉ ସାଉଣ୍ଟି ଆଣିବା ଶ୍ରୋତା ବନ୍ଧୁଙ୍କର ଆଶୀର୍ବାଦ ଏବଂ ଭଲ ପାଇବା। ତେବେ ସ୍ୱାତି, ଦେଖିନବା ଆମକୁ ପ୍ରଥମ କଲ୍ଟି କିଏ ଏବଂ କେଉଁଠାରୁ କରିଛନ୍ତି। ହ୍ୟାଲୋ, ଫୋନ୍ ଇନ୍ ସମ୍ପର୍କ।
2: ନମସ୍କାର ବୋଥ ଅଫ୍ ୟୁ। ନମସ୍କାର ସ୍ୱାତି ମ୍ୟାମ, ନମସ୍କାର ଶ୍ରୀ ମ୍ୟାମ, ଆପଣଙ୍କ ସହ ଫାର୍ଷ୍ଟ ଟାଇମ୍ କଥା ହେଇକି ବହୁତ ଭଲ ଲାଗିଲା।
0: ସାର୍ ଭଉଣୀ, ଆପଣଙ୍କ ପରିଚୟ ଏବଂ ଆପଣ କେଉଁଠାରୁ କହୁଛନ୍ତି?
2: ଓକେ, ତୁ ବୋଲ ୟା ନା ବୋଲ ତେରେ ବୋଲନେ କା ଗମ ନହିଁ, ତୁ ବୋଲ ୟା ନା ବୋଲ ତେରେ ବୋଲନେ କା ଗମ ନହିଁ, ତୁ ବସ୍ ଏକ ନଜର ଦେଖ ତେରେ ବୋଲନେ ସେ କମ ନହିଁ। ନମସ୍କାର, ମାମା ମିଶ୍ର ଫ୍ରମ ଭୁବନେଶ୍ୱର।
0: ବହୁତ ସୁନ୍ଦର କଥା କହିଲେ ଭଉଣୀ। ଆଚ୍ଛା ଭଉଣୀ, ଆପଣ କଣ କରୁଥିଲେ ଆଉ କେମିତି ଅଛନ୍ତି?
2: ମୁଁ ଏବେ ବାଲକୁନିରେ ବସିଲି, ଗୋଟେ ଚିପ୍ସ ଆଉ ଗୋଟେ ଧରିକି କଫି ମଗ୍। ଆଣ୍ଡ ଏବେ ପାଗ ତ ଟିକେ ରଜ ଗଲା, ରଜ ପରେ ପାଗ ବହୁତ ଭଲ ଲାଗୁଛି। ଆଣ୍ଡ ଆପଣଙ୍କ ସହ କଥା ହଉଥିଲି ଆଉ। ଆଣ୍ଡ ସମସ୍ତଙ୍କୁ ଗୁଡ୍ ଇଭିନିଂ ଆଉ ଥରେ, ଶୁଭ ସନ୍ଧ୍ୟା।
0: ଧନ୍ୟବାଦ ଭଉଣୀ, ଆଶା କରୁଛି ଆପଣଙ୍କର ଏଇ ଯୋଉ ସୁନ୍ଦର ସା କଫି ବାଲା ଇଭିନିଂ ର ମାହୋଲଟା ଆମ ଶ୍ରୋତା ବନ୍ଧୁ ମାନଙ୍କ ମନରେ ମଧ୍ୟ ଖୁସି ଭରି ଦଉଥିବ, ଆଉ ସେମାନେ ବି ମଧ୍ୟ ଆପଣଙ୍କର ଯୋଉ ଫିଲିଂଟାକୁ ମଧ୍ୟ ସେମାନେ ମଧ୍ୟ ଫିଲ୍ କରିପାରୁଥିବେ।
2: ଆପଣଙ୍କୁ ବହୁତ ମିସ୍ କରୁଛି, ବଟ୍ ଆପଣଙ୍କ ସହ କଥା ହେଇଗଲି ତ ମିସ୍ କରିବା ଟିକେ କମିଗଲା।
0: ଧନ୍ୟବାଦ ଭଉଣୀ। ତେବେ ଆପଣ ତ ଆମ ଆକାଶବାଣୀର ଯୁବବାଣୀର କାର୍ଯ୍ୟକ୍ରମର ନିୟମିତ ଶ୍ରୋତା, ତେବେ ଆମର ସପ୍ତାହ ଯାକର କାର୍ଯ୍ୟକ୍ରମ ସମ୍ପର୍କରେ କଣ ଆପଣଙ୍କର ମତାମତ ରହିଛି?
2: ଫାର୍ଷ୍ଟ ଅଫ୍ ଅଲ୍ ସମ୍ପର୍କରେ ମୁଁ କହିବି, ମତେ ଭଲ ଲାଗିଛି ଅନ୍ୱେଷା ପ୍ରୋଗ୍ରାମର ଟାନି କାଟାକ ଉପରେ ଥିଲା, ସେଇଟା ଭଲ ଲାଗିଥିଲା। ଆଣ୍ଡ ଖେଳ କ୍ରୀଡ଼ା ଉପରେ ଏବେ ଯୋଉ ଯୋଉ ଖେଳ ସବୁ ଆମର ସବୁ ସରିଲା ଯୋଉ ଦଉଛି ସେଟା ସବୁ କହୁଛନ୍ତି, ସେଇଟା ବହୁତ ଭଲ ଲାଗୁଛି। ଆଣ୍ଡ ସୁଜନୀରେ ମତେ ବହୁତ ଭଲ ଲାଗିଥିଲା, ଲାଇକ ପରାଜିତା ଭଲ ଲାଗିଥିଲା, ଆଉ ତୃପ୍ତି ରଞ୍ଜନଙ୍କ ଗପଟା ଭଲ ଲାଗିଥିଲା, ପତିକାର ପ୍ରଶ୍ନ। ଆଉ ବୁଧବାର ଗୋଟେ ନାଟକ ଥିଲା ଜୀବନ ଜ୍ୟୋତି, ସେ ନାଟକରେ ଥିଲେ, ନାଟକ ନାଁ ମନେ ପଡୁନି, ଲାଷ୍ଟକୁ ଜୀବନ ନିଜକୁ ସୁଟ କରିଦେବେ। ଆଣ୍ଡ ତାପରେ ସେ ଆଇନାରେ ବି ଭଲ ଲାଗିଥିଲା, କଥା ଦେଇଥିଲି ତମକୁ। ଆଉ ଗୋଟେ ବି ଭଲ ଲାଗିଥିଲା ମଧୁ ମଉସାଙ୍କର ଗଛ। ତାପରେ ପରିବେଶ ଆମର ପ୍ରତିକ୍ରିୟା ଥିଲା ଯୋଉଟା ମୁଁ ପାର୍ଟିସିପେଟ କରିଥିଲି, ଭଲ ଲାଗିଥିଲା। ସମସ୍ତଙ୍କ ମତାମତ ସହିତ ମୋ ମତାମତ ବି ଲିସନର ମାନେ ଭଲ ପାଇଥିଲେ, ଥ୍ୟାଙ୍କ ୟୁ ଫର ଦାଟ୍। ଆଣ୍ଡ ଶୁକ୍ରବାରରେ ମହ୍ଲାରରେ ସମସ୍ତେ ନୂଆ ନୂଆ ଆଡ୍ ହୁଅନ୍ତୁ, ଆହୁରି ଆମର ପ୍ରୋଗ୍ରାମ ମହ୍ଲାର ଗୀତଟା ବଢୁ। ଆଣ୍ଡ ଯଦି ବି ଛୋଟା ନେକ୍ସଟ ଟାଇମ୍ ଆଡ୍ ହେଇଛନ୍ତି ଟିକେ ରହିଯାଆନ୍ତୁ, ତାକି ଆମମାନଙ୍କ କଲ୍ ଲାଗିଯିବ, ଆମେମାନେ ବି ବର୍ଷ ବର୍ଷ ଗୀତ ଶୁଣିବା ପାଇଁ ୱେଟ୍ କରୁଛୁ। ସମସ୍ତଙ୍କୁ ଚାନ୍ସ ଥିଲା ଆମ ଯୁବବାଣୀ ପରିବାର ବହୁତ ବଡ ହବ। ଆଣ୍ଡ ଶନିବାର ଦିନ ମତେ ସାଇ ସୁଦର୍ଶନଙ୍କର ଭଲ ଲାଗିଥିଲା ଯୁବବାଣୀ ନେଟ୍ରେ, ଆଉ ଆମ କ୍ୟାମ୍ପସରେ ବି ଭଲ ଲାଗିଥିଲା। ଆଉ ତାପରେ ସମ୍ପର୍କରେ ପ୍ରୀତି ମ୍ୟାମ, ପ୍ରତୀକ୍ଷା ମ୍ୟାମଙ୍କ ରଜ ବିଷୟରେ ଯୋଉ ଆରମ୍ଭ କରିଥିଲେ, ତାପରେ ସମ୍ପର୍କ କହିଥିଲେ, ସେଟା ବହୁତ ଭଲ ଲାଗିଥିଲା। ଆଣ୍ଡ ତେଜସ୍ୱିନୀ ମ୍ୟାମ ମୋ କଥାର କି କରିବି ରାମାୟଣ ବିଷୟରେ ଗୋଟେ କ୍ୱେଶ୍ଚିନ୍ ପଚାରିଥିଲେ, ସେଟା ବି ଭଲ ଲାଗିଥିଲା, ଥ୍ୟାଙ୍କ ୟୁ ତେଜସ୍ୱିନୀ ମ୍ୟାମ। ଆଉ ମତେ ଭଲ ଲାଗିଥିଲା ଲାଇକ ୟୋଗା ଡେ ଦିଦିନି ପୁରା ପଡିଥିଲା ଲାଗଲା, ବିଶ୍ୱଜିତା ମ୍ୟାମ ଡକ୍ଟରଙ୍କୁ ପଚାରିଥିଲେ, ବହୁତ ଭଲ ଲାଗିଥିଲା କଣ କଣ ଏକ୍ସରସାଇଜ କରିବ କଣ ନାହିଁ। ଆଣ୍ଡ ସାତଟା ଆସନ ଉପରେ ଭଲ ଲାଗିଥିଲା। ଆଣ୍ଡ ଆଉ ତାପରେ ମୁଁ କହିବି, ହଁ ଓଭରଅଲ ମତେ ଆଉ ସବୁ ଭଲ ଲାଗିଥିଲା, ବୋଧେ ମତେ ଲାଗୁଛି କିଛି ଛାଡିନି। ଆଉ ହଁ, ହ୍ୟାଲୋ ଡକ୍ଟର ପ୍ରଦନ୍ତି।

0: କରନ୍ତୁ, ବେଳେ ବେଳେ ଡକ୍ଟରକୁ ଆଣନ୍ତୁ ସପ୍ତାହକୁ ଥରେ। ଆଉ ଯୋଉ ପ୍ରତିକ୍ରିୟାଟା ଆମେ ତାକି ଆମେ ସବୁ ଜାଣିପାରିବୁ। ଆଜିକାଲି ବହୁତ ରୋଗ ସମସ୍ତଙ୍କୁ ହଉଛି, ଆମେ ଜାଣିପାରିବୁ ଆମେ ଆଉ କୋଉଠି ଯିବୁନି, ଏଇ ଯୁବବନରେ କନେକ୍ଟ ହେଇପାରିବୁ। ଆଣ୍ଡ ପ୍ରତିକ୍ରିୟାଟା ମାସକୁ ଥରେ ହେଇଯାଉଛି, ସେମିତି ସେଇଭଳିଆ ପ୍ରୋଗ୍ରାମ ବି ଆଉ ଗୋଟେ ଆଣନ୍ତୁ ବୋଲି ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ରିକ୍ୱେଷ୍ଟ କରୁଛି।
1: ମାମା ମିଶ୍ର ଭଉଣୀ ଧନ୍ୟବାଦ ଆପଣଙ୍କୁ ହୃଦୟରୁ, କାରଣ ଆପଣ ଏତେ ସୁନ୍ଦର ଭାବରେ ଆମର ସପ୍ତାହ ଯାକର କାର୍ଯ୍ୟକ୍ରମକୁ ଏତେ ସୁନ୍ଦର ଭାବରେ ଆମ ସମ୍ମୁଖରେ ଉପସ୍ଥାପନା କରିଥିବାରୁ ଆଶା କରୁଛି ଆପଣମାନଙ୍କୁ ମଧ୍ୟ ଆଗକୁ ଏପରି ମାନ କାର୍ଯ୍ୟକ୍ରମ ମାନ ଆପଣଙ୍କୁ ଉନ୍ନତମାନର କାର୍ଯ୍ୟକ୍ରମ ଆମେ ଭେଟି ଦେଇପାରିବୁ। ଆଉ ଆପଣ କହିଲେ କି ଆପଣଙ୍କୁ ସବୁ କାର୍ଯ୍ୟକ୍ରମ ଭଲ ଲାଗିଲା, ସ୍ପେଶିଆଲି ଆମର ଯୋଗ ଭିତ୍ତିକ କାର୍ଯ୍ୟକ୍ରମ। ପ୍ରକୃତରେ ଆମର ତିନି ଦିନ ଲଗାତାର ଭାବରେ ଯୋଗ ଭିତ୍ତିକ କାର୍ଯ୍ୟକ୍ରମ କରାଯାଇଥିଲା। ବିଭିନ୍ନ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆମେମାନେ ଶ୍ରୋତାବନ୍ଧୁମାନଙ୍କୁ ଏ ସମ୍ପର୍କରେ ଆମେ ଅବଗତ କରାଇଥିଲୁ, ଯୋଗ କେତେ ମାତ୍ରାରେ ଉପକାରୀ ଆମ ଶରୀର ପାଇଁ। ଆଉ ଆପଣ ମଧ୍ୟ କହିଲେ କି ତେଜସ୍ୱିନୀ ଅପା ଆଉ ବିଶ୍ୱଜିତା ଅପାଙ୍କର କାର୍ଯ୍ୟକ୍ରମ ଆପଣଙ୍କୁ ବହୁତ ଭଲ ଲାଗିଲା। ଆଶା କରୁଛି ଆମର ଏହି ସମ୍ପର୍କ ପ୍ରତିକ୍ରିୟା କାର୍ଯ୍ୟକ୍ରମରେ ତାଙ୍କୁ ମଧ୍ୟ ଧନ୍ୟବାଦ ମିଳିସାରିବଣି। ଆଉ ଆପଣଙ୍କର ଯୋଉ ରହିଛି ଅନୁରୋଧ କି ଆମେ ପ୍ରତିକ୍ରିୟା କାର୍ଯ୍ୟକ୍ରମ ଏବଂ କୌଣସି ଡକ୍ଟରକୁ ନେଇକିନା କାର୍ଯ୍ୟକ୍ରମ କରିବାକୁ ନିଶ୍ଚୟ ଏ ନିମନ୍ତେ ଆମେ ନିହାତି ଆମେ ନିଷ୍ପାଦକ ସାର୍ଙ୍କ ସହିତ କଥାବାର୍ତ୍ତା କରିବୁ। ଆଶା କରିବୁ ଆଗକୁ ଆପଣଙ୍କୁ ନିହାତି ଏପରି କାର୍ଯ୍ୟକ୍ରମ ଆମେ ଭେଟି ଦେଇପାରିବୁ।
0: ଆପଣଙ୍କ ଦି ଜଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା। ତ ବେଷ୍ଟ ୱିଶେସ୍ ଆପଣ ଦି ଜଣଙ୍କୁ, ପ୍ରତୀକ୍ଷା ମ୍ୟାମ୍ଙ୍କୁ, ପ୍ରୀତି ମ୍ୟାମ୍ଙ୍କୁ, ତେଜସ୍ୱିନୀ ମ୍ୟାମ୍ଙ୍କୁ, ବିଶ୍ୱଜିତା ମ୍ୟାମ୍ଙ୍କୁ।
1: ଧନ୍ୟବାଦ ଭଉଣୀ, ଆଶା କରୁଛି ଆପଣଙ୍କ ଦିନ ଶୁଭମୟ ହେଉ।
2: ହ୍ୟାଲୋ, ଫୋନ୍ ଇନ୍ ସମ୍ପର୍କ।
3: ହ୍ୟାଲୋ, ଫୋନ୍ ଇନ୍ ସମ୍ପର୍କ। ସୁନିତା ପୁଷ୍ଟି ଗୋପପୁର ନିଶ୍ଚିନ୍ତ କହିଲି, କଟକରୁ କହୁଛି। ମୁଁ ଆପଣଙ୍କର ସେଇ ସୁନିତା
1: ଭଉଣୀ, ଆପଣ ଯୁବବାଣୀର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣଙ୍କର କଣ ମତାମତ ରଖିବେ?
3: ମଇ 5 ତାରିଖରେ ସୁଜନୀରେ କବିତା ଭୋକ ମତେ ବହୁତ ଭଲ ଲାଗିଥିଲା। ଲେଖିଥିଲେ ଆମର ପ୍ରଶାନ୍ତ କୁମାର ମହାନ୍ତି, ତାହାକୁ ଖାଇଲା କିଏ। ଲେଖିଥିଲେ ଆମର ନିର୍ମଳା ବେହେରା, ବହୁତ ଭଲ ଲାଗିଥିଲା। ହିମାଂଶୁ ଭୂଷଣ ସାହୁଙ୍କର ଗଳ୍ପ ବା ବହୁତ ଭଲ ଲାଗିଥିଲା। ମଇ 19 ତାରିଖରେ ସୁଜନୀରେ କବିତା ତୁମେ ଗଲା ପରେ ବହୁତ ଭଲ ଲାଗିଥିଲା। ଲେଖିଥିଲେ ପ୍ରଶାନ୍ତ ମହାନ୍ତି କବିରାଜ ଭାଇଙ୍କର କବିତା ତୁମେ ଆସିବ ବୋଲି ବହୁତ ଭଲ ଲାଗିଥିଲା। ଗଳ୍ପ ଅଭିଶାପ ପଢୁଥିଲେ ପ୍ରଭାସିନୀ ସାହୁ ବହୁତ ଭଲ ଲାଗିଥିଲା। ଏପ୍ରିଲ ମାସ 22 ତାରିଖରେ ନାଟକ ସ୍ୱପ୍ନ କୁମାରୀ ବହୁତ ଭଲ ଲାଗିଥିଲା। ମେ 12 ତାରିଖରେ ସୁଜନୀରେ କବିତା ଏମିତି କାହିଁକି ହୁଏ ବହୁତ ଭଲ ଲାଗିଥିଲା। ଲେଖିଥିଲେ ଆମର ମିନାକୀ ନାୟକ ନିର୍ମଳ ବେହେରାଙ୍କର କବିତା ଲୋଡ଼ା ନାହିଁ ଆଉ କିଛି ବହୁତ ଭଲ ଲାଗିଥିଲା। ପ୍ରତାପ ଚନ୍ଦ୍ର ଭାଇଙ୍କର କବିତା ସ୍ୱଚ୍ଛ ପରିବେଶ ବହୁତ ଭଲ ଲାଗିଥିଲା। ଗଳ୍ପ ଫୁଲର କ୍ଷତିପୂରଣ ପଢୁଥିଲେ ସୌମ୍ୟ ରଞ୍ଜନ ମହାନ୍ତି ବହୁତ ଭଲ ଲାଗିଥିଲା। ମଇ 13 ତାରିଖରେ ଆଇନାର ନାଟକ ଜହ୍ନ ଉଇଲା ପରେ ବହୁତ ଭଲ ଲାଗିଥିଲା। ମେ 20 ତାରିଖରେ ଆଇନାର ନାଟକ ମଝି ଜରିଆରେ ସ୍ୱପ୍ନ ଆଉ ବହୁତ ଭଲ ଲାଗିଥିଲା। ଆଉ ଏବେ ଯୋଉ ଭାଉଜ ନାଟକଟି ଯୋଉ ଜୁନ୍ ମାସରେ ପ୍ରସାରିତ ହେଇଥିଲା ବହୁତ ଭଲ ଲାଗୁଥିଲା। ସମସ୍ତଙ୍କୁ ମୋର ଧନ୍ୟବାଦ, ସମସ୍ତେ ସୁନ୍ଦର ଭାବରେ ଲେଖିଛନ୍ତି। ଆଉ ଅପାମାନଙ୍କୁ ବି ମୋର ଧନ୍ୟବାଦ, ସୁନ୍ଦର ଭାବରେ ପଢୁଛନ୍ତି। ଆଉ ଗଳ୍ପ ଯୋଉମାନେ ପଢୁଛନ୍ତି ସେମାନଙ୍କୁ ବି ଧନ୍ୟବାଦ, ସୁନ୍ଦର ଭାବରେ ଗଳ୍ପ ବି ପଢୁଛନ୍ତି, ମନକୁ ଛୁଇଁ ଯାଉଛି। ଆଉ ଯେତେ ଶୁଣିଲେ ବି ଇଚ୍ଛା ହଉଛି ଆହୁରି ଶୁଣିବାକୁ। ସମସ୍ତଙ୍କୁ ମୋର ଧନ୍ୟବାଦ, ଯୋଉମାନେ ଅଭିନୟ କରିଛନ୍ତି ସେମାନଙ୍କୁ ବି ଧନ୍ୟବାଦ, ସେମାନେ ସୁନ୍ଦର ଭାବରେ ଅଭିନୟ କରୁଛନ୍ତି। ସମସ୍ତେ ସୁନ୍ଦର ଭାବରେ କବିତା ପଢୁଛନ୍ତି ଆଉ ସୁନ୍ଦର ଭାବରେ ଉପସ୍ଥାପନା ଶୈଳୀ ମାନେ କରୁଛନ୍ତି। ଶ୍ରୋତାଙ୍କର ମନକୁ ପୁରା ଛୁଇଁ ଯାଉଛି, ବହୁତ ଭଲ ଲାଗୁଛି। ସବୁ ଅପା ଭାଇଙ୍କୁ ମୋର ଧନ୍ୟବାଦ, ସ୍ୱୟଂ ବାବା ବାପା, ସ୍ତ୍ରୀ ଅପା, ଶୀତଳ ଅପା, ଦେଜସ୍ୱିନୀ ଅପା, ପ୍ରୀତି ଅପା, ସ୍ୱୟଂ ବାବା ବାପା, ଶୀତଳ ଅପା, ଆହୁରି ଆମର ଯେତିକ ଅପା ମାନେ ଅଛନ୍ତି ସମସ୍ତଙ୍କର ମାନେ ଉପସ୍ଥାପନା ଶୈଳୀ ବହୁତ ଭଲ ଲାଗୁଛି। ସମସ୍ତେ ସୁନ୍ଦର ଭାବରେ ଉପସ୍ଥାପନା ଶୈଳୀ କରୁଛନ୍ତି। ଏମିତି ନୂଆ ନୂଆ ନାଟକ ସହିତ ପ୍ରଚାର କଲେ ଆହୁରି ବଢିଆ ଲାଗନ୍ତା, ଆହୁରି ଶ୍ରୋତାମାନେ ଶୁଣିବାକୁ ଆଗ୍ରହ କରନ୍ତି।
1: ଆଶା କରୁଛି ଭଉଣୀ ଆଗକୁ ଭବିଷ୍ୟତରେ ଆମେ ଏମିତି ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ମାନ ଆପଣଙ୍କୁ ଭେଟି ଦେଉଥିବୁ ଏବଂ ଆପଣଙ୍କର ଭଲ ପାଇବା ମଧ୍ୟ ସାଉଣ୍ଟୁଥିବୁ। ନମସ୍କାର ଭଉଣୀ।
3: ଜୟ ଶିବ ଶମ୍ଭୁ, ରହୁଛି, ନମସ୍କାର।
1: ନମସ୍କାର। ହ୍ୟାଲୋ, ଫୋନ୍ ଇନ୍ ସମ୍ପର୍କ।
4: ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ ଭାଇ, ଆପଣଙ୍କ ପରିଚୟ ଏବଂ ଆପଣ କେଉଁଠାରୁ କହୁଥିଲେ?
4: ଖୋର୍ଦ୍ଧା ଜିଲ୍ଲା ମୋଟା ଗ୍ରାମରୁ ଜ୍ଞାନଗୁରୁ କବି କମଳ କବି ତପନ ବାଣୀଶ୍ରୀ ଦିବ୍ୟଲୋଚନ ଭାରି ମୋ ଲୋକ।
1: ଭାଇ ନମସ୍କାର, ଆପଣ କେମିତି ଅଛନ୍ତି?
4: ଜଗନ୍ନାଥଙ୍କ କୃପାରୁ ଭଲରେ ଅଛି, ମୁଁ ମଧ୍ୟ ଆଶା କରୁଛି ପ୍ରଭୁଙ୍କ କୃପାରୁ ଆପଣମାନେ ଭଲରେ ଥିବେ।
1: ଭାଇ ଆପଣଙ୍କର ଏତେ ସାରା ଭଲ ପାଇବା ଆମମାନଙ୍କୁ ମିଳୁଛି ଏବଂ ଭଗବାନଙ୍କର ଆଶୀର୍ବାଦ ରହିଛି, ଆମେ ମଧ୍ୟ ସମସ୍ତେ ଭଲରେ ଅଛୁ। ଆଶା କରୁଛୁ ଆପଣ ମଧ୍ୟ ଆଉ ଏବଂ ଆମ ଶ୍ରୋତା ଭାଇ ଭଉଣୀମାନେ ସମସ୍ତେ ଭଲରେ ଥିବେ। ଭାଇ ଆପଣ ତ ହେଉଛନ୍ତି ଆମ ଆକାଶବାଣୀର ଯୁବବାଣୀ ବିଭାଗର ନିୟମିତ ଶ୍ରୋତା, ତେବେ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ଆପଣଙ୍କର କ'ଣ ମତାମତ ରହିଛି?
4: 15 ତାରିଖ ସୋମବାର ଦିନ ଅନେଶ୍ୱରରେ ବିନ୍ଦୁ ବଳୟ ଦାସଙ୍କ ଆଲୋଚନା ପରିବେଶ ପ୍ରଦୂଷଣ ରୋକିବ ଇଜାନ ବିଜ୍ଞାନ ବିଚିତ୍ରା ଖେଳ ଖବର ବହୁତ ଭଲ ଲାଗିଲା। 12 ତାରିଖ ମଙ୍ଗଳବାର ଦିନ ସୁଜନୀରେ ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସ୍ୱତନ୍ତ୍ର ଉପସ୍ଥାପନା, ଆମ ସଂସ୍କୃତି ପରମ୍ପରା ପର୍ବପର୍ବାଣୀକୁ ଉଜ୍ଜୀବିତ କରିପାରିଥିବାରୁ ଅପା ଭାଇମାନଙ୍କୁ ଧନ୍ୟବାଦ। 17 ତାରିଖ ବୁଧବାର ଦିନ ଆଇନାରେ ପ୍ରଚାରିତ ନାଟକ କଥା ଦେଇଥିଲେ ତୁମକୁ ହୃଦୟ ସ୍ପର୍ଶୀ ଥିଲା। ସମସ୍ତ କଳାକାର ଅପା ଭାଇ ନିଷ୍ପାଦକ ସାରଙ୍କୁ।

0: ଆନ୍ତରିକ ଧନ୍ୟବାଦ। 18 ତାରିଖ ଗୁରୁବାର ଦିନ ସୋପାନରେ ଶୀତଳ ମିଶ୍ରଙ୍କ ଶିଳ୍ପ ଉଦ୍ୟୋଗୀ ଜଗନ୍ନାଥ ଜେଠୀଙ୍କ ସହିତ ସାକ୍ଷାତ ଆଲୋଚନା ଯୁବ ସମାଜ ପାଇଁ ପ୍ରେରଣାଦାୟକ ହୋଇପାରିବ। 19 ତାରିଖ ଶୁକ୍ରବାର ଦିନ ମଲ୍ଲାରରେ ବିଶ୍ୱ ଯୋଗ ଦିବସ ଉପରେ ପ୍ରସାରିତ କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଶିକ୍ଷଣୀୟ ଗ୍ରହଣୀୟ ହୋଇପାରିବ। 20 ତାରିଖ ଶନିବାର ଦିନ ସ୍ୱତନ୍ତ୍ର ଉପସ୍ଥାନରେ ଯୋଗ ପ୍ରତିନିଧି ଶ୍ରୀଯୁକ୍ତ ସମୀର କୁମାରଙ୍କ ସହ ସାକ୍ଷାତ କଲେ ବିଶ୍ୱଜିତ ଅପା, ଯାହାକି ଯୁବପିଢ଼ିମାନଙ୍କ ପାଇଁ ଶିକ୍ଷଣୀୟ ହୋଇପାରିବ। ପିଲାଙ୍କଠାରୁ ବୁଦ୍ଧ ପର୍ଯ୍ୟନ୍ତ ସମସ୍ତେ ଯୋଗ ପ୍ରାଣାୟମ ଆସନ ବ୍ୟାୟାମ କରିଲେ ସୁସ୍ଥ ନିରାମୟ ଜୀବନ ଯାପନ କରି ଦୀର୍ଘଜୀବୀ ହୋଇପାରିବେ। 20 ତାରିଖ ରବିବାର ଦିନ ସମ୍ପର୍କରେ ଉପସ୍ଥାପକ ଉପସ୍ଥାପିକା ସୁନ୍ଦର ଉପସ୍ଥାପନା ଶୈଳୀ ପାଇଁ ଭକ୍ତିଭରା ପ୍ରଣାମ। ଶ୍ରୋତାମାନଙ୍କ ଚିଠିର ଉତ୍ତର ସୁନ୍ଦର ଭାବରେ ଦେଇ ସେମାନଙ୍କ ମନରୁ ସମସ୍ତ ସନ୍ଦେହ ଦୂର କରିଥିବାରୁ ଅନେକ ଅନେକ ଧନ୍ୟବାଦ। 22 ତାରିଖ ସୋମବାର ଦିନ ଅନ୍ୱେଷଣରେ ସୁମନ ପ୍ରିୟା ପଣ୍ଡାଙ୍କ ଆଲୋଚନା, ଆମ ଦୈନନ୍ଦିନ ଜୀବନରେ ସୋସିଆଲ ମିଡିଆର ପ୍ରଭାବ, ବିଜ୍ଞାନ ଭିତ୍ତିକ ଖେଳ ଖବର ସମସ୍ତଙ୍କ ପାଇଁ ଶିକ୍ଷଣୀୟ ହୋଇଥିଲା, ଅପାଦ୍ୱୟଙ୍କୁ ଧନ୍ୟବାଦ। 23 ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟ ସ୍ମୃତି ରଞ୍ଜନ ସେଠୀଙ୍କ ସହିତ ଆଲୋଚନା, ଆଧୁନିକ କବିତାରେ ମୂର୍ଚ୍ଛା, ବିନ୍ଦୁ ବଳୟ ସାହୁଙ୍କ ଗଳ୍ପ ଅପରାଜିତା, ଶ୍ରୋତାଙ୍କ କଲମରୁ କବିତା ଭଲ ଲାଗିଲା।
1: ଧନ୍ୟବାଦ ଭାଇ, ଏତେ ସୁନ୍ଦର ଭାବରେ ଆମର ସପ୍ତାହଯାକର କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ନିଜର ମତାମତ ଆମ ସମ୍ମୁଖରେ ରଖିଲେ। ଆଶା କରୁଛି ଆମେ ମଧ୍ୟ ଭବିଷ୍ୟତରେ ଆପଣଙ୍କୁ ଏମିତି ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ଭେଟି ଦେଉଥିବୁ ଏବଂ ଆପଣଙ୍କର ଭଲ ପାଇବାକୁ ଏମିତି ସାଉଣ୍ଟୁଥିବୁ। ଧନ୍ୟବାଦ ଭାଇ।
0: ଧନ୍ୟବାଦ, ନମସ୍କାର।
1: ନମସ୍କାର ଭାଇ।
2: ହ୍ୟାଲୋ, ଫୋନ୍ ଇନ୍ ସମ୍ପର୍କ।
3: ନିଦ ନାହିଁ ମୋର ଆଖିରେ, ନିଦ ନାହିଁ ମୋର ଆଖିରେ, ଯେବେ ତୁ ଚାଲିଗଲୁ ସାଥିରେ, ଭୁଲି ମୁଁ ପାରୁନି ସତ୍ୟରେ, ଯେବେ ଦେଖା ହୋଇଥିଲୁ ମୋ ସାଥିରେ, କିମିଆ କଲୁ ତ ନୀଳ ଆଖିରେ, ଲାଜ ଲାଜ ମିଠା କଥାରେ, ଏ ମନ ମୋର ଫିଲ୍ କଲା ତତେରେ, ତୁ ଥିଲୁ ମୋ ପ୍ରଥମ ପ୍ରେମରେ। ନମସ୍କାର।
2: ନମସ୍କାର ଭାଇ, ବହୁତ ସୁନ୍ଦର କବିତାରୁ ଆପଣ ଆରମ୍ଭ କଲେ।
1: ଭାଇ ଆପଣଙ୍କ ପରିଚୟ ଏବଂ ଆପଣ କେଉଁଠାରୁ କହୁଥିଲେ?
3: ନମସ୍କାର ଆଣ୍ଡ ଗୁଡ୍ ଇଭିନିଂ, ଗୋପପୁର ନିଶ୍ଚିନ୍ତ ଗୋଲି କଟକରୁ ଚନ୍ଦ୍ରକାନ୍ତ ପୁଷ୍ଟି।
1: ଚନ୍ଦ୍ରକାନ୍ତ ଭାଇ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆଜିର ସମ୍ପର୍କ ପ୍ରତିକ୍ରିୟା କାର୍ଯ୍ୟକ୍ରମକୁ। ଭାଇ ଆପଣ କଣ କରୁଥିଲେ?
3: ମୁଁ ତ ବର୍ତ୍ତମାନ ଫୋନ ଟ୍ରାଏ କରୁଥିଲି, ଯାହା ଲାଗିଗଲା ଆଉ ମୁଁ ବହୁତ ଖୁସି ଅଛି।
1: ଆଚ୍ଛା ଭାଇ, ଆପଣ ଆମର ତ ନିୟମିତ ଶ୍ରୋତା, ଆପଣଙ୍କ ମତରେ ଆମର ସପ୍ତାହଯାକର କାର୍ଯ୍ୟକ୍ରମ କେମିତି ହେଇଥିଲା ସେ ସମ୍ପର୍କରେ ଆପଣଙ୍କର କଣ ମତାମତ ରହିଛି?
3: ନିଶ୍ଚିନ୍ତ ଯୁବବାଣୀର ମତେ ସବୁ କାର୍ଯ୍ୟକ୍ରମ ମୋତେ ବହୁତ ଭଲ ଲାଗେ, ଆଉ ଏ ସପ୍ତାହରେ ମଧ୍ୟ ପଚାରିତ ହୋଇଥିଲା ଜୁନ 23 ତାରିଖ ସୃଜନୀ କାର୍ଯ୍ୟକ୍ରମରେ ଆମର ଯୋଉଟା ପଚାର ହେଇଥିଲା ବିଦ୍ରୋହ ସଂଗ୍ରାମ ଗଳ୍ପ ଆମର ସେଟା ଥିଲା ଅପରାଜିତା, ସେ ଗଳ୍ପଟା ମଧ୍ୟ ବହୁତ ଭଲ ହୋଇଥିଲା, ଆଉ ଏଥିରେ ଉପସ୍ଥାପନା ସୃଜନୀ କରିଥିଲେ ଆମର ଉପସ୍ଥାପନା ପ୍ରତିଜ୍ଞା ଅପା ଆଣ୍ଡ ସ୍ୱାତୀ ଅପା, ତାଙ୍କର ଉପସ୍ଥାପନା ଭଲ ଲାଗିଥିଲା ଆଉ ଗଳ୍ପ ମଧ୍ୟ ବହୁତ ଭଲ ଲାଗିଥିଲା, ସେଥିପାଇଁ ମୋର ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ସେହିପରି ଆଉ ସୃଜନୀରେ ଆଉ ଥରେ ପଚାର ହେଇଥିଲା ଭୋକ ଗୋଟେ ଗଳ୍ପ ପଚାର ହେଇଥିଲା, ତା ଆଗାମୀ ଦିନ ମାନଙ୍କରେ ପ୍ରଶାନ୍ତ କୁମାର ମହାନ୍ତି ଗଳ୍ପଟି ବଢ଼ିଥିଲେ ବହୁତ ଭଲ ହେଇଥିଲା, ଆଉ ସେଥିପାଇଁ ମଧ୍ୟ ତାଙ୍କୁ ମଧ୍ୟ ପ୍ରଶାନ୍ତ ଭାଇଙ୍କୁ ମୋର ଧନ୍ୟବାଦ, ଆଉ ତାପରେ ହିମାଂଶୁ ଭୂଷଣ ସାହୁଙ୍କ ଗଳ୍ପ ମଧ୍ୟ ସେମିତି ପଚାର ହେଇଥିଲା ବାପା, ସେଇଟା ବି ବହୁତ ବଢିଆ ହେଇଥିଲା, ଆଉ 22 ତାରିଖ ଯୋଉ ଗୋଟେ ନାଟକ ପଚାର ହେଇଥିଲା ପୁରୁଣା ନାଟକ ହେଲେ ମଧ୍ୟ ସ୍ୱପ୍ନ କୁମାରୀ ନାଟକଟା ବହୁତ ଭଲ ହେଇଥିଲା, ଆଉ ଏଥିରେ ଅଭିନୟ କରିଥିଲେ ମାନସ ଭାଇ ଆଉ ଆମର ହରପ୍ରିୟା ଅପା, ତାପରେ ବହୁତ ବଢିଆ ହେଇଥିଲା, ସେଥିପାଇଁ ମଧ୍ୟ ସମସ୍ତଙ୍କୁ ମୋର ଏଇ ନାଟକରେ ଅଭିନୟ କରିଥିବା ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ, ଆଉ ମଲ୍ଲାରର କାର୍ଯ୍ୟକ୍ରମ ଯୋଉ ପ୍ରଚାର କରୁଛନ୍ତି ଶ୍ରୋତାମାନଙ୍କର ଫୋନ୍ କଲ୍ ଗୀତ ସେଟା ବି ବହୁତ ଭଲ ଲାଗୁଛି, କିନ୍ତୁ ଯଦି ଶ୍ରୋତାଙ୍କ ଫୋନ୍ କଲ୍ ଟିକେ ସୀମିତ ରଖନ୍ତେ ଆଉ ଗୀତ ଟିକେ ଅଧିକା ମାତ୍ରାରେ ପ୍ରଚାର କରନ୍ତେ ତାହେଲେ ବହୁତ ଭଲ ହୁଅନ୍ତା।
1: ଧନ୍ୟବାଦ ଭାଇ, ଆପଣ ଏତେ ସୁନ୍ଦର ମତାମତ ଆମକୁ ଦେଇଥିବାରୁ। ଭାଇ ଆପଣ ଯୋଉ କହିଲେ କି ପ୍ରତୀକ୍ଷା ଅପା ଏବଂ ସ୍ୱାତି ଅପାଙ୍କୁ ଆପଣ ଧନ୍ୟବାଦ ଦେଇଛନ୍ତି, ଆଶା କରୁଛି ପ୍ରତୀକ୍ଷା ଅପା ତ ଧନ୍ୟବାଦ ପାଇସାରିବେଣି ଏବଂ ସ୍ୱାତି ଅପା ଏଠାରେ ଉପସ୍ଥିତ ଅଛନ୍ତି। ଆପଣ କହିଲେ କି ଆପଣଙ୍କୁ ଆମର କାର୍ଯ୍ୟକ୍ରମ ମାନ ସବୁକିଛି ଭଲ ଲାଗୁଛି, ଆଶା କରୁଛି ଭବିଷ୍ୟତରେ ଆପଣଙ୍କୁ ମଧ୍ୟ ଏମିତି ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ମାନ ଆମେମାନେ ଭେଟି ଦେଇପାରୁଥିବୁ। ଧନ୍ୟବାଦ ଭାଇ।
3: ଆଜ୍ଞା ରହୁଛି, ନମସ୍କାର।
1: ନମସ୍କାର ଭାଇ। ହ୍ୟାଲୋ, ଫୋନ୍ ଇନ୍ ସମ୍ପର୍କ।
4: ଅପା ନମସ୍କାର।
1: ଭାଇ ନମସ୍କାର, ଆପଣଙ୍କ ପରିଚୟ ଏବଂ ଆପଣ କେଉଁଠାରୁ କହୁଛନ୍ତି?
4: ମୁଁ ବୁଲୁ ପଟ୍ଟନାୟକ ଘସିପୁରା ଆନନ୍ଦପୁର କେନ୍ଦୁଝରରୁ କହୁଥିଲି।
1: ଭାଇ ଆପଣଙ୍କୁ ନମସ୍କାର, ଭାଇ ଆପଣ ତ ହଉଛନ୍ତି ଆମ ଚିର ପରିଚିତ ଶ୍ରୋତା ଏବଂ ଆପଣ ତ ସବୁବେଳେ ଆମକୁ ଚିଠି ମାଧ୍ୟମରେ ହେଉ ବା କଲ୍ ମାଧ୍ୟମରେ ହେଉ ସବୁବେଳେ ନିଜର ଭଲ ପାଇବା ବାଢ଼ିଛନ୍ତି। ଭାଇ ଆଶା କରୁଛି ଆପଣ ମଧ୍ୟ ଏ ସପ୍ତାହର ମତାମତ ନିହାତି ଆମ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଆମକୁ ଜଣାଇବେ।
4: ଆଜିକାର କାର୍ଯ୍ୟକ୍ରମ ସମ୍ପର୍କରେ ମୋର ମତାମତ ରହିଛି, ଜୁନ ମାସ 7-14-21 ତାରିଖ ରବିବାର ଯୁବବାଣୀ ବିଭାଗର ସମ୍ପର୍କ କାର୍ଯ୍ୟକ୍ରମ ଗୁଡିକର ଉପସ୍ଥାପନା ଶୈଳୀ ଭଲ ଓ ସୁନ୍ଦର ହୋଇଥିଲା, ଶ୍ରୋତା ମାନଙ୍କର ଚିଠି ପତ୍ରର ପାଠ ଓ ଉତ୍ତର ମଧ୍ୟ ବହୁତ ଭଲ ହୋଇଥିଲା, ତେଣୁ ମୁଁ ସମ୍ପୃକ୍ତ କାର୍ଯ୍ୟକ୍ରମର ଉପସ୍ଥାପକ ଉପସ୍ଥାପିକା ଭାଇ ଓ ଅପା ମାନଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛି। ଜୁନ ମାସ 4 ତାରିଖ ଗୁରୁବାର ଯୁବବାଣୀ ବିଭାଗର ବିବିଧ କାର୍ଯ୍ୟକ୍ରମର ପ୍ରତିକ୍ରିୟା।

0: ଖବର ଉପସ୍ଥାପନା ବହୁତ ଭଲ ହୋଇଥିଲା, ଶ୍ରୋତା ମାନଙ୍କର ମତାମତ ମଧ୍ୟ ଭଲ ହୋଇଥିଲା। ତେଣୁ ସମ୍ପୃକ୍ତ କାର୍ଯ୍ୟକ୍ରମର ଉପସ୍ଥାପିକା ଉପସ୍ଥାପକ ଭାଇ ଓ ଅପାଙ୍କୁ ମୁଁ ମୋର ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛି। ଆଉ ମୋର ମତାମତ ରହିଛି, ବର୍ତ୍ତମାନ ଫିଫା ବିଶ୍ୱକପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଛି, ଏହା ସହିତ ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଧ୍ୟ ଚାଲିଛି। ଭାରତ କ୍ରିକେଟ ଟିମ୍ ମଧ୍ୟ ଆୟରଲାଣ୍ଡ ଓ ଇଂଲଣ୍ଡ ଗସ୍ତର, ଏହି ଟିମ୍ରେ ଜଣେ 15 ବର୍ଷର ପିଲା ରହିଛି। ତେଣୁ ସମ୍ପୃକ୍ତ ଖେଳ ଓ ଟୁର୍ଣ୍ଣାମେଣ୍ଟ ଉପରେ ଯୁବବାଣୀ ବିଭାଗରେ ସାକ୍ଷାତକାର ଓ ଆଲୋଚନା କରାଗଲେ ବହୁତ ଭଲ ହୁଅନ୍ତା।
1: ଧନ୍ୟବାଦ ଭାଇ, ଆପଣଙ୍କ ମତାମତ ବହୁତ ସୁନ୍ଦର ହୋଇଥିଲା ଏବଂ ଆଶା କରୁଛି ଆପଣ ଯେଉଁ ଅନୁରୋଧ ରଖିଛନ୍ତି ଆମେ ସାକ୍ଷାତକାର ନେବା ପାଇଁ, ନିଶ୍ଚୟ ଏ ନେଇ ଆମର ନିଷ୍ପାଦକ ସାର୍ଙ୍କ ସହିତ କଥାବାର୍ତ୍ତା କରି ଆପଣଙ୍କୁ ନିହାତି ଏକ ସୁନ୍ଦର କାର୍ଯ୍ୟକ୍ରମ ଭେଟିଦେବୁ।
0: ଆଉ ମୋ ମତାମତ ରହିଛି, ଏହା ସହିତ ପ୍ରତିକ୍ରିୟା ସ୍ତମ୍ଭରେ ଏହି ଖେଳ ଉପରେ ଗୋଟିଏ ବିଷୟ ଓ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ପ୍ରଶ୍ନ ପଚାରିଲେ ବହୁତ ଭଲ ହୁଅନ୍ତା। ବର୍ତ୍ତମାନ ଏହି ଖେଳ ଓ ଟୁର୍ଣ୍ଣାମେଣ୍ଟ ଗୁଡିକ ଉପରେ ସବୁଆଡେ ବହୁତ ଆଲୋଚନା ଚାଲିଛି, ଏହା ଉପରେ ଯୁବବାଣୀ ବିଭାଗ ଗୁରୁତ୍ୱ ଦେଲେ ବହୁତ ଭଲ ହେବ।
1: ନିହାତି ଭାଇ, ଆପଣଙ୍କର ଏହି ଅନୁରୋଧ ଆମେ ରକ୍ଷା କରିବୁ।
0: ଏହା ସହିତ ମୁଁ ଶେଷରେ ଏତିକି କହିବି, ଏହି କାର୍ଯ୍ୟକ୍ରମ ସମ୍ପର୍କରେ ମୋର ମତାମତ ରହିଛି, ଏହି କାର୍ଯ୍ୟକ୍ରମ ଉପରେ ଆପଣ ଦୁଇଜଣ ଅପାଙ୍କର ଉପସ୍ଥାପନା ଶୈଳୀ ବହୁତ ଭଲ ଓ ସୁନ୍ଦର ହୋଇଥିବାରୁ ମୁଁ ଆପଣ ଦୁଇ ଅପାଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛି।
1: ଧନ୍ୟବାଦ ଭାଇ, ଆପଣ ଏତେ ସୁନ୍ଦର ଆମ ପାଇଁ ଭଲ ପାଇବା ବାଢିଥିବାରୁ ଆଶା କରୁଛୁ ଆମେମାନେ ମଧ୍ୟ ନିଶ୍ଚୟ ଆଗାମୀ ଭବିଷ୍ୟତରେ ଆପଣମାନଙ୍କ ପାଇଁ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ମାନ ଭେଟି ଦେଇଦେବୁ।
0: ଧନ୍ୟବାଦ, ନମସ୍କାର।
1: ଧନ୍ୟବାଦ ଭାଇ, ନମସ୍କାର। ବନ୍ଧୁ, ଚାଲନ୍ତୁ ଜାଣିବା ଗତ ମାସରେ ପଚରା ଯାଇଥିବା 3ଟି ପ୍ରଶ୍ନ ଏବଂ ତାର ସଠିକ୍ ଉତ୍ତର। ପ୍ରଥମ ପ୍ରଶ୍ନଟି ଥିଲା, ଶ୍ରୀରାମଚନ୍ଦ୍ରଙ୍କର ଧନୁର ନାମ କ'ଣ? ଏହାର ସଠିକ୍ ଉତ୍ତର ହେଉଛି କୋଦଣ୍ଡ।
2: ବନ୍ଧୁ, ଦ୍ୱିତୀୟ ପ୍ରଶ୍ନଟି ଥିଲା, ପଞ୍ଚନଦୀର ଭୂମି କେଉଁ ରାଜ୍ୟକୁ କୁହାଯାଏ? ଏହାର ସଠିକ୍ ଉତ୍ତର ହେଉଛି ପଞ୍ଜାବ।
1: ବନ୍ଧୁ, ଶେଷ ପ୍ରଶ୍ନଟି ଥିଲା, ଓଡ଼ିଶାର କେଉଁ ନଦୀକୁ ଶୋକ ନଦୀ କୁହାଯାଏ? ଏହାର ସଠିକ୍ ଉତ୍ତର ହେଉଛି ମହାନଦୀ। ଏହି ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିବା ଉତ୍ତରଦାତାଙ୍କ ନାମ ହେଉଛି ରମେଶ ଚନ୍ଦ୍ର ବେହେରା,
2: ବୁଲୁ ପଟ୍ଟନାୟକ,
1: ବାବାଜୀ ଚରଣ ନାୟକ,
2: ମାମା ମିଶ୍ର,
1: ସୁନିତା ପୃଷ୍ଟି,
2: ଦିବ୍ୟଲୋଚନ ଭାରିମଲ,
1: ଚନ୍ଦ୍ରକାନ୍ତ ପୃଷ୍ଟି,
2: ଅନ୍ନଦା ପ୍ରସାଦ ପଟ୍ଟନାୟକ,
1: ନିରଞ୍ଜନ ନାୟକ,
2: ପାର୍ଥ ସାରଥୀ ଦାସ,
1: ମୀନାକ୍ଷୀ ନାୟକ,
2: ଗୋବିନ୍ଦ ବେହେରା
1: ଏବଂ ସ୍ୱର୍ଣ୍ଣଲତା ସାହୁ। ସଠିକ୍ ଉତ୍ତର ଦେଇଥିବା ଉତ୍ତରଦାତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ବନ୍ଧୁ, ଚାଲନ୍ତୁ ଜାଣିବା ଆଗାମୀ ମାସ ପାଇଁ ରହିଥିବା 3ଟି ପ୍ରଶ୍ନ।
2: ବନ୍ଧୁ, ପ୍ରଥମ ପ୍ରଶ୍ନଟି ରହିଛି, 2026 ମହିଳା T20 ବିଶ୍ୱକପ୍ରେ ଭାରତୀୟ ଦଳର ଅଧିନାୟକ କିଏ ଅଛନ୍ତି? ପ୍ରଶ୍ନଟି ଆଉଥରେ କହି ରଖୁଛି, 2026 ମହିଳା T20 ବିଶ୍ୱକପ୍ରେ ଭାରତୀୟ ଦଳର ଅଧିନାୟକ କିଏ ଅଛନ୍ତି?
1: ଦ୍ୱିତୀୟ ପ୍ରଶ୍ନଟି ହେଉଛି, 2026 ମାର୍ଚ୍ଚ ମାସରେ ଓଡ଼ିଶାର କେଉଁ ଅଭୟାରଣ୍ୟରେ ଇଣ୍ଡିଆନ ବାଇସନ୍ ଫେଷ୍ଟ ଅନୁଷ୍ଠିତ ହୋଇଥିଲା? ପ୍ରଶ୍ନଟିକୁ ଆଉଥରେ କହି ରଖୁଛି, 2026 ମାର୍ଚ୍ଚ ମାସରେ ଓଡ଼ିଶାର କେଉଁ ଅଭୟାରଣ୍ୟରେ ଇଣ୍ଡିଆନ ବାଇସନ୍ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଥିଲା?
2: ବନ୍ଧୁ, ଅନ୍ତିମ ପ୍ରଶ୍ନଟି ହେଉଛି, 2026 କେଉଁ ଓଡ଼ିଆ କଳାକାରଙ୍କୁ ପଟ୍ଟଚିତ୍ର ପେଣ୍ଟିଂ ପାଇଁ ଜାତୀୟ ସ୍ତରର ସମ୍ମାନ ମିଳିଛି? ଆଉଥରେ ପ୍ରଶ୍ନଟି କହି ରଖୁଛି, 2026 କେଉଁ ଓଡ଼ିଆ କଳାକାରଙ୍କୁ ପଟ୍ଟଚିତ୍ର ପେଣ୍ଟିଂ ପାଇଁ ଜାତୀୟ ସ୍ତରର ସମ୍ମାନ ମିଳିଛି?
1: ଶ୍ରୋତାବନ୍ଧୁ, ଆଗାମୀ ମାସ ପାଇଁ ରହିଥିବା ପ୍ରତିକ୍ରିୟାର ବିଷୟବସ୍ତୁକୁ ଲେଖି ରଖନ୍ତୁ।
2: ବର୍ତ୍ତମାନର ପରିବର୍ତ୍ତିତ ଯୁଗରେ ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍କିଲ ଡେଭଲପମେଣ୍ଟ ବା କୌଶଳ ବିକାଶ କେତେ ଜରୁରୀ? ଆଉଥରେ କହି ରଖୁଛି, ବର୍ତ୍ତମାନର ପରିବର୍ତ୍ତିତ ଯୁଗରେ ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍କିଲ ଡେଭଲପମେଣ୍ଟ ବା କୌଶଳ ବିକାଶ କେତେ ଜରୁରୀ?

0: ତେବେ ଶ୍ରୋତା ବନ୍ଧୁ, ବର୍ତ୍ତମାନ ତ ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାକୁ। ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ଆମ ପାଖକୁ ଚିଠି ବା ମେଲ୍ ମାଧ୍ୟମରେ ମତାମତ ପଠାଇବାକୁ ଆଦୌ ଭୁଲିବେନି।
1: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
0: ଆମର ମେଲ୍ ଆଇଡିଟିକୁ ନୋଟ୍ କରନ୍ତୁ yb.air@ctc.gmail.com। ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ମୁଁ ଥିଲି ଆପଣଙ୍କ ସାଥୀ ଶ୍ରୀ,
1: ଆଉ ମୁଁ ସ୍ୱାତି,
0: ରହୁଛୁ
1: ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହିତ ମୁଁ ଲହରିକା ପଟ୍ଟନାୟକ। ଆକାଶବାଣୀରେ ଆଜି 135ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯୋଗ ଦିବସର ସଫଳତା ଉପରେ କଲେ ଆଲୋକପାତ, କହିଲେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପ୍ରତିରକ୍ଷା କ୍ଷେତ୍ରରେ ଦେଶର ଆତ୍ମନିର୍ଭରତାକୁ ସୁଦୃଢ଼ କରିଛି। ସେସେଲ୍ସଠାରେ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ। ପ୍ରଧାନମନ୍ତ୍ରୀଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହୋରାଇଜନ୍ରେ ସମ୍ମାନିତ କଲା ସେସେଲ୍ସ। ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସେସେଲ୍ସ ସଂସଦକୁ ସମ୍ବୋଧିତ କଲେ ଶ୍ରୀ ମୋଦି। ଅପରେସନ୍ ଆମିଷ୍ଟାର୍ଡ ଅଧୀନରେ ଭୂକମ୍ପ ପ୍ରଭାବିତ ଭେନେଜୁଏଲାରେ ପହଞ୍ଚିଲା ଭାରତର ରିଲିଫ୍ ସାମଗ୍ରୀ। ଆମେରିକା ଏବଂ ଇରାନ୍ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧବିରତି ଚୁକ୍ତି ପ୍ରଭାବହୀନ, ପଶ୍ଚିମ ଏସିଆରେ ବୃଦ୍ଧି ପାଇଲା ଯୁଦ୍ଧ ଆଶଙ୍କା। ରାଷ୍ଟ୍ରୀୟ ପଲ୍ସ ପୋଲିଓ ଟିକାକରଣ ଅଧୀନରେ ଆଜି ଦେଶବ୍ୟାପୀ ଟିକାକରଣ ଅଭିଯାନ ଆରମ୍ଭ, ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ ଜାରି ରହିବ। ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦଇତାପତି ସେବକମାନେ ସମ୍ପନ୍ନ କଲେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି। ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଆଜି ବେଲ୍ଫାଷ୍ଟରେ ଖେଳାଯାଉଛି ମ୍ୟାଚ୍। ଟସ୍ ଜିତି ବୋଲିଂ କରୁଛି ଭାରତ। ଆଇସିସି ମହିଳା ବିଶ୍ୱକପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ସନ୍ଧ୍ୟା 7ଟାରେ ଆରମ୍ଭ ହେବ ମ୍ୟାଚ୍। ଏବଂ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଦକ୍ଷିଣାଞ୍ଚଳରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବର୍ଷା ପରିମାଣ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।
2: यहाँ खबरें तोड़ी मरोड़ी नहीं जाती।
3: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
2: यहाँ होती है सीधी, सटीक और सच्ची खबरें।
3: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा
2: है, क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ନାରାୟଣଚନ୍ଦ୍ର ରାୟ ମହାପାତ୍ର ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ ଉସ୍ତାଦ ୟୁନୁସ୍ ହୁସେନ ଖାଁଙ୍କର ଶାସ୍ତ୍ର ଗାୟନ ଶୁଣିବେ ରାତି 10:30। ଗୀତ ଗୀତିକା ଶୁଣିବେ ସକାଳ 9:00। କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ଦିନ 12:00। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45, ଅପରାହ୍ନ 5:00 ଏବଂ ରାତି 7:02। ଅସରନ୍ଦି ଅପରାହ୍ନରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ଅପରାହ୍ନ 3:00। କାର୍ଯ୍ୟକ୍ରମ ଚିରହରିତ୍ରେ ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ଅପରାହ୍ନ 4:00। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 62ତମ ଭାଗ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 62ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ଭାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ମୁଖ୍ୟ ସମ୍ବାଦ ସମୁଦ୍ରରୁ ଆକାଶ ପର୍ଯ୍ୟନ୍ତ ଭାରତ ସୁରକ୍ଷିତ ଏବଂ ଆତ୍ମନିର୍ଭରତା ଦିଗରେ ଅଗ୍ରସର ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ ରାଜ୍ୟରେ ଆଜି ଶେଷ ହେଉଛି ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତାକାଲି ଶ୍ରୀଜୀଉଙ୍କ ପବିତ୍ର ସ୍ନାନ ଯାତ୍ରା ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦ୍ଯାପିତ ହେଉଛି 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ ଚାମ୍ପିୟନ୍ସିପ୍ ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ଆସନ୍ତା ଗୁରୁବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ଭାରତ ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ସୁରକ୍ଷିତ ଏବଂ ଆତ୍ମନିର୍ଭରତା ଦିଗରେ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆକାଶବାଣୀ ମନ୍ କି ବାତ୍ର 135ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତ ମାସରେ ସ୍ୱଦେଶୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି ସଂଶୋଧକ ଓ ଅଗ୍ରୟ ଭାରତୀୟ ନୌସେନାରେ ସାମିଲ ହେବା ସହିତ ମେଡ୍ ଇନ୍ ଇଣ୍ଡିଆ C-295 ବିମାନର ପ୍ରଥମ ଉଡ଼ାଣ ସଫଳତାର ସହ ଶେଷ ହୋଇଛି ଡିଆର୍ଡିଓ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ଆହୁରି ସୁଦୃଢ଼ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି
1: ଏଭିଏସନ୍ ସେକ୍ଟର ମେ ଭି ଦେଶ ନେ ଏକ ବଡ଼ି ସଫଳତା ପାଇ C-295 ୟେ ବିମାନ ମେଡ୍ ଇନ୍ ଇଣ୍ଡିଆ ହେ ଔର C-295 ବିମାନ ନେ ଅପନି ପହଲି ଉଡ଼ାନ ପୁରୀ କି ହେ ଔର ଏସେ 40 ବିମାନ ଭାରତ ମେ ହି ବନାଏ ଜା ରହେ ହେ ଇସସେ ଏମ୍ଏସ୍ଏମ୍ଇ ଔର ଏରୋସ୍ପେସ୍ ସେକ୍ଟର କୋ ନଈ ଶକ୍ତି ମିଲ୍ ରହି ହେ ଆଜ ସମୁଦ୍ର ସେ ଲେକର ଆକାଶ ତକ ହମାରା ଭାରତ ଅଧିକ ସୁରକ୍ଷିତ ଔର ଆତ୍ମନିର୍ଭର ବନ ରହା ହେ
0: ଆନ୍ତର୍ଜାତିକ ଯୋଗ ଦିବସର ସଫଳ ଆୟୋଜନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱର 2500ରୁ ଅଧିକ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଅହମ୍ମଦାବାଦରେ ଅନୁଷ୍ଠିତ ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ରେ ଭାରତ 102 ସ୍ୱର୍ଣ୍ଣ ପଦକ ସମେତ 114 ପଦକ ହାସଲ କରି ଶୀର୍ଷସ୍ଥାନ ଅଧିକାର କରିଥିବାରୁ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପଶ୍ଚିମ ଏସିଆର ପରିସ୍ଥିତି ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ସୁନା କମ୍ କିଣିବା ବିଦେଶ ଭ୍ରମଣ ସ୍ଥଗିତ ରଖିବା କାର୍ ପୁଲିଂ ଏବଂ ଜୈବିକ ସାରର ବ୍ୟବହାର ବୃଦ୍ଧି କରିବା ଭଳି ଆହ୍ୱାନକୁ ଲୋକେ ସକାରାତ୍ମକ ଭାବେ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ଏହି ଜନଭାଗିଦାରୀ ଦେଶକୁ ଯେକୌଣସି ବିଶ୍ୱସ୍ତରୀୟ ସଂକଟର ସଫଳ ମୁକାବିଲା କରିବାର ଶକ୍ତି ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରାଇଛନ୍ତି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ବାର୍ଷିକ 20 ଟଙ୍କା ପ୍ରିମିୟମ୍ରେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ପ୍ରଦାନ କରାଯାଉଛି ଯୋଜନାରେ ବର୍ତ୍ତମାନ ସୁଦ୍ଧା 58 କୋଟିରୁ ଅଧିକ ଲୋକ ଯୋଡ଼ି ହୋଇସାରିଛନ୍ତି ସେହିଭଳି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ 27 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ସାମିଲ କରାଯାଇଛି ଦେଶର ପ୍ରାୟ 11 ଲକ୍ଷ ପରିବାରଙ୍କୁ 22,000 କୋଟି ଟଙ୍କାର ସହାୟତା ମିଳିସାରିଛି ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି
1: ସରକାର ଦେଶ କେ କରୋଡୋ ପରିବାର ତକ ସୁରକ୍ଷା କା କବଚ ପହଞ୍ଚା ରହି ହେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କେ ତହତ କେବଲ ଏକ ସାଲ କେ 20 ରୁପିଏ କା ପ୍ରିମିୟମ ଉସ ପର 2 ଲକ୍ଷ ରୁପିଏ ତକ କା ଦୁର୍ଘଟନା ବୀମା ମିଳତା ହେ ଉସି ପ୍ରକାର ସେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ବି ଉତନି ହି ଅହମ ହେ ୟେ ଯୋଜନା ବ୍ୟକ୍ତି କି ଦୁଃଖଦ ମୃତ୍ୟୁ ହୋନେ ପର ଉସକେ ପରିବାର କୋ 2 ଲକ୍ଷ ରୁପିଏ କା ବୀମା କଭର ଦେତି ହେ ଇସକା ବାର୍ଷିକ ପ୍ରିମିୟମ ସିର୍ଫ 436 ରୁପିଏ ହେ
0: ପ୍ରଧାନମନ୍ତ୍ରୀ କହିଛନ୍ତି ନାଳନ୍ଦା ବିଶ୍ୱବିଦ୍ୟାଳୟ ପ୍ରାଚୀନ ଶାସ୍ତ୍ରାର୍ଥ ପରମ୍ପରାକୁ ପୁନର୍ଜୀବିତ କରିଛି ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ କୃତ୍ରିମ ବୁଦ୍ଧିମତା ଓ ଡାଟା ସାଇନ୍ସରେ ବିଟେକ୍ ପାଠ୍ୟକ୍ରମ ଆରମ୍ଭ କରି ପାରମ୍ପରିକ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ସମନ୍ୱୟ ଦିଗରେ ପଦକ୍ଷେପ ନେଇଛି ଆଗାମୀ ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ସ୍ଥାନୀୟ କୁମ୍ଭକାରଙ୍କ ଦ୍ୱାରା ନିର୍ମିତ ମାଟିର ଗଣେଶ ମୂର୍ତ୍ତି ବ୍ୟବହାର କରିବାକୁ ଏବଂ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ନିର୍ମିତ ମୂର୍ତ୍ତି କ୍ରୟ ନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ମନ୍ କି ବାତ୍ରେ ଶ୍ରୀ ମୋଦି କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ସୁଦୃଢ଼ କରି ପ୍ରତିଟି ବର୍ଷା ବିନ୍ଦୁର

ସଂରକ୍ଷଣ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ପରିବେଶ ସଂରକ୍ଷଣ, ସ୍ଥାୟୀ ବିକାଶ ଏବଂ ଭାରତ ମହାସାଗରୀୟ ଅଞ୍ଚଳରେ ସହଯୋଗକୁ ସୁଦୃଢ଼ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେସେଲ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହୋରାଇଜନ୍ ପ୍ରଦାନ କରାଯାଇଛି। ଦ୍ୱୀପ ରାଷ୍ଟ୍ର ସେସେଲ୍ସକୁ ତିନିଦିନିଆ ଗସ୍ତ ଅବସରରେ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କରୁଥିବା ଏବଂ ପରିବେଶ ସୁରକ୍ଷାକୁ ନିଜର ଦାୟିତ୍ୱ ମନେ କରୁଥିବା ସମସ୍ତ ଦେଶଗୁଡ଼ିକ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଉତ୍ସର୍ଗ କରିଛନ୍ତି। ବିଶ୍ୱକୁ ଅଧିକ ସବୁଜ ସୁନ୍ଦର କରିବା ପାଇଁ ଭାରତର ଲାଇଫ୍ ମିଶନ, ଅନ୍ତର୍ଜାତୀୟ ସୌର ମେଣ୍ଟ ଭଳି ବିଶ୍ୱସ୍ତରୀୟ ପ୍ରୟାସ ଏହି ଦିଗରେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଚାଲିଥିବା ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଆଜି ଶେଷ ହେଉଛି। ନିର୍ବାଚନ ପ୍ରଶାସନ ପକ୍ଷରୁ ଶେଷ ଦିନରେ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 3,33,77,942 ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଏହି ସମୟ ମଧ୍ୟରେ 3,13,79,427 ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଅଭିଯାନରେ ଅଧିକରୁ ଅଧିକ ଜନସହଭାଗିତା ସୁନିଶ୍ଚିତ କରିବା ସହିତ ସମସ୍ତ ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ପ୍ରତିନିଧିମାନଙ୍କୁ ନିଯୁକ୍ତି କରାଯାଇଥିଲା। ସ୍ୱଚ୍ଛ, ନିର୍ଭରଯୋଗ୍ୟ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ଏସ୍ଆଇଆର୍ ଅଭିଯାନର ମୂଳ ଲକ୍ଷ୍ୟ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି ସମ୍ପନ୍ନ କରିଛନ୍ତି। ମଙ୍ଗଳ ଆଳତୀ ଶେଷ ହେବା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଜାରି ରହିଛି। ଆସନ୍ତାକାଲି ମହାପ୍ରଭୁ ଦୁର୍ଲଭ ହାତୀବେଶ ତଥା ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ସକାଳ ପହଣ୍ଡି ଦର୍ଶନ ନେଇ ପାରମାଣିକ ଟିକଟଧାରୀମାନେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବେ। ସ୍ନାନବେଦୀ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବା ପରେ ଅନ୍ୟ 3 ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଆସନ୍ତାକାଲି ଭୋର 5ଟାରୁ ଶ୍ରୀଜୀଉମାନଙ୍କର ଧାଡ଼ି ପହଣ୍ଡି ଆରମ୍ଭ ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ 79 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆସନ୍ତାକାଲି ପୁରୀ ପୌରାଞ୍ଚଳର ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଦେଶବ୍ୟାପୀ ଆଜି ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଏହା ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ। ଏଥିରେ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅଭିଯାନ ଅନ୍ତର୍ଗତ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଉଛି। ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍ଗନୱାଡ଼ି କେନ୍ଦ୍ର, ବସ୍ ଷ୍ଟାଣ୍ଡ ଓ ରେଳ ଷ୍ଟେସନ୍ ସମେତ ବିଭିନ୍ନ ସ୍ଥାନରେ ପୋଲିଓ ବୁଥ୍ ଖୋଲାଯାଇଛି। ଏହି ଅଭିଯାନରେ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ରାଜ୍ୟର 40 ରୁ 45 ଲକ୍ଷ 5 ବର୍ଷରୁ କମ୍ ବୟସର ଶିଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ କାର୍ଯ୍ୟକ୍ରମ 2026କୁ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଉଦ୍ଘାଟନ କରିଥିଲେ। ଜିଲ୍ଲାରେ 1,10,643 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ। ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ 3,45,011 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଆଜି 1,637 ବୁଥ୍ରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ରାପଡ଼ା ଗସ୍ତରେ ଆସି ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ମନ୍ଦିର ପରିଦର୍ଶନ କରିଛନ୍ତି। ମନ୍ଦିରର ଉନ୍ନତି ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଗସ୍ତ ଅବସରରେ କହିଛନ୍ତି। ବିକଶିତ ଓଡ଼ିଶାର ସଂକଳ୍ପକୁ ସାକାର କରିବା ଲକ୍ଷ୍ୟ ନେଇ ନୟାଗଡ଼ ଜିଲ୍ଲା ଭାପୁରଠାରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ସାଂସଦ ଭର୍ତ୍ତହରି ମହତାବ ଯୋଗଦେଇ ବାଇଗୁଣିଆ, ନିମାଣୀ, ବଦସହରା ଏବଂ ଭଗବାନପୁର ସମେତ ଅନେକ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଆଥ୍ଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ସହଯୋଗରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ 2026 ଆଜି ଉଦ୍ଯାପିତ ହେଉଛି। ଗତ ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଦେଶର 27ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପାଣିପାଗ ରାଜ୍ୟରେ ଦକ୍ଷିଣ
ପଶ୍ଚିମ ମୌସୁମୀ

0: ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଆସନ୍ତା ଗୁରୁବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସମୁଦ୍ରରୁ ଆକାଶ ପର୍ଯ୍ୟନ୍ତ ଭାରତ ସୁରକ୍ଷିତ ଏବଂ ଆତ୍ମନିର୍ଭରତା ଦିଗରେ ଅଗ୍ରସର, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଆଜି ଶେଷ ହେଉଛି ଏସ୍ଆଇଏର ପ୍ରକ୍ରିୟା ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ଆସନ୍ତା ଗୁରୁବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି, ନମସ୍କାର।
1: ବାପା, 2-3 ହଜାର
2: କାହିଁକି?
1: ମୋର ପକେଟ ମନି।
2: ଆରେ, ଏବେ ମାତ୍ର 2 ହଜାର କ୍ୟାଶ ଅଛି।
1: ଆରେ ବାପା, ବୁଲେଟ ଟ୍ରେନ ଯୁଗରେ ଶଗଡ ଚଲଉଛ, ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେଁ, ହଁ, ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
2: ଆରେ ବା, ମତେ ବି ଶିଖା, ନିଜର 1 ହଜାର ନେଇଯା,
1: ତମ ମୋବାଇଲ ଦିଅ,
2: ନେଇଯା।
3: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
4: ସହଜ ଅଟେ, ପ୍ରତିଦିନ ନେଣ ଦେଣ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଇସିସି ମହିଳା T20 କ୍ରିକେଟ ବିଶ୍ୱକପ୍ ଶୃଙ୍ଖଳାରେ ଇଂଲଣ୍ଡର ଲଣ୍ଡନସ୍ଥିତ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ର ଧାରା ବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
6: Anointed the captain, there were question marks around her fitness, whether she'd be able to lead Australia during the World Cup. Not only has she shown herself to be fit enough, she's also delivered consistently 6 wickets in 4 games. Kathy.
7: Yeah, definitely. I mean, if you see that, like Litchfield also, they want to play against India because they have that hunger, and they still remember the ODI World Cup, and they were waiting for this game.

ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ଶୃଙ୍ଖଳାରେ ଇଂଲଣ୍ଡର ଲଣ୍ଡନସ୍ଥିତ ଲର୍ଡ଼ସ୍ କ୍ରିକେଟ୍ ଗ୍ରାଉଣ୍ଡଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ର ଧାରା ବିବରଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ।

ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପରିବେଶ କାର୍ଯ୍ୟାନ୍ୱୟନ ସ୍ୱଚ୍ଛ ଦାୟିତ୍ୱପୂର୍ଣ୍ଣ ଓ ସମାନତା ଉପରେ ପର୍ଯ୍ୟବେସିତ ହେବା ଉଚିତ, ସେସେଲ୍ସ ନ୍ୟାସନାଲ୍ ଆସେମ୍ବିରେ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କୁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ। ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ଶକ୍ତି, ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ। ଫ୍ରାନ୍ସରେ ବିମାନ ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ଏବଂ ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପରିବେଶ ଦିଗରେ କାର୍ଯ୍ୟାନ୍ୱୟନ ନିଶ୍ଚିତ ରୂପେ ସ୍ୱଚ୍ଛ, ନିରପେକ୍ଷ, ଦାୟିତ୍ୱପୂର୍ଣ୍ଣ ଏବଂ ସମାନତା ଉପରେ ପର୍ଯ୍ୟବେସିତ ହେବା ଉଚିତ। ସେସେଲ୍ସର ନ୍ୟାସନାଲ୍ ଆସେମ୍ବିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପରିବେଶ ସୁରକ୍ଷା ଦିଗରେ ନ୍ୟାୟପୂର୍ଣ୍ଣ ପଦକ୍ଷେପ ଗ୍ରହଣ ଲାଗି ଏହା ନିତାନ୍ତ ଆବଶ୍ୟକ। ସେସେଲ୍ସ ଏବଂ ଭାରତ ଉଭୟ ସମଗ୍ର ବିଶ୍ୱକୁ ଏକ ସମାବେଶୀ ବିକାଶ ଦିଗରେ ଆଗେଇ ନେବା ଉପରେ ଆଗ୍ରହ ପ୍ରକାଶ କରିଥିବା ଶ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି ଭାରତ ମହାସାଗର ପାଇଁ ଭାରତର ଲକ୍ଷ୍ୟ ସାଧନ ଦିଗରେ ସେସେଲ୍ସ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି, ଯାହା ସଦାସର୍ବଦା ବଜାୟ ରହିବ। ଭାରତ ମହାସାଗର କେବେବି ଭାରତ ସେସେଲ୍ସକୁ ଭାଗଭାଗ କରେ ନାହିଁ, ବରଂ ଏହା ଦୁଇ ରାଷ୍ଟ୍ରକୁ ସଂଯୋଗ କରିଥାଏ ବୋଲି ଶ୍ରୀ ମୋଦି କହିଛନ୍ତି। ପରିବେଶ ସଂରକ୍ଷଣ ପାଇଁ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଏହା ପ୍ରୋହାହିତ କରିବ ବୋଲି ସେ କହିଛନ୍ତି। ଜନସାଧାରଣ ଯେତେବେଳେ ମାନଚିତ୍ର ଦେଖନ୍ତି ସେମାନେ ଭାରତ ମହାସାଗର ମଧ୍ୟରେ ସେସେଲ୍ସକୁ ଏକ ଦ୍ୱୀପପୁଞ୍ଜ ଭାବେ ଦେଖିପାରିବେ ବୋଲି ଶ୍ରୀ ମୋଦି ତାଙ୍କ ଭାଷଣରେ କହିଛନ୍ତି। ଭାରତ କୌଣସି ରାଷ୍ଟ୍ରକୁ ତା'ର ଉପକୂଳରୁ ବ୍ୟାପକ ଦିଗ୍ବଳୟକୁ ଅନୁଧ୍ୟାନ କରିଥାଏ। ସେସେଲ୍ସର ନ୍ୟାସନାଲ୍ ଆସେମ୍ବିରେ ଏହା ହେଉଛି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନ ପାଇଁ ସେସେଲ୍ସର ରାଷ୍ଟ୍ରପତି ଏବଂ ତାଙ୍କର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ବିକାଶ ଦିଗରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ କରାଯାଇଛି। ସେସେଲ୍ସ ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହାର୍ମିନି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ସ୍ୱାର୍ଥ ସାଧନ ଦିଗରେ ନୀଳ ଅର୍ଥନୀତି, ଜଳବାୟୁ ପଦକ୍ଷେପ, ସାମୁଦ୍ରିକ ସମ୍ପଦରେ ଦୀର୍ଘସ୍ଥାୟୀ ପରିଚାଳନା ଏବଂ କ୍ଷୁଦ୍ର ଦ୍ୱୀପାଞ୍ଚଳ ରାଷ୍ଟ୍ରଗୁଡ଼ିକର ବିକଶିତ ଆକାଂକ୍ଷା ପୂରଣ ଦିଗରେ ତାଙ୍କର ନେତୃତ୍ୱ ପ୍ରତିପାଦନ ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଏହା ପ୍ରଥମଥର ପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ସେସେଲ୍ସର ଏହି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି ପ୍ରାକୃତିକ ପରିବେଶ ସୁରକ୍ଷା ଦିଗରେ ସମଗ୍ର ବିଶ୍ୱରେ ଭାରତର ପଦକ୍ଷେପକୁ ମାନ୍ୟତା ପ୍ରଦାନ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି, ଯାହାକି ଭାରତ ପାଇଁ ଏକ ଗର୍ବର ବିଷୟ। ଡକ୍ଟର ଜୟଶଙ୍କର କହିଛନ୍ତି ଜଳବାୟୁ ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ବିକାଶ ଦିଗରେ ଶ୍ରୀ ମୋଦିଙ୍କ ନେତୃତ୍ୱକୁ ଏହି ସମ୍ମାନ ପ୍ରତିପାଦିତ କରୁଛି। ଏହା ମଧ୍ୟ ଭାରତ ଏବଂ ସେସେଲ୍ସ ମଧ୍ୟରେ ଭାଗିଦାରିତା ସମ୍ପର୍କ ସୁଦୃଢ଼କୁ ସୂଚାଉଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକ୍ରମେ ବିଶ୍ୱରେ ଭାରତର ସ୍ଥିତି ଦୃଢ଼ ହେଉଛି ଏବଂ ଏହା ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତ ଦିଗରେ ସମଗ୍ର ବିଶ୍ୱକୁ ପ୍ରୋତ୍ସାହିତ କରୁଛି। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ସିଂ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ମଧ୍ୟରେ ଭିକ୍ଟୋରିଆଠାରେ ଦ୍ୱିପାକ୍ଷିକ କଥାବାର୍ତ୍ତା ଅନୁଷ୍ଠିତ ହୋଇଛି। ଉଭୟ ନେତା ଆପୋଷ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗରେ ସହଯୋଗ ନେଇ ଆଲୋଚନା କରିଛନ୍ତି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କୁ ସେସେଲ୍ସ ପକ୍ଷରୁ ପ୍ରଦାନ କରାଯାଇଥିବା ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ସମ୍ମାନ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ। ଭାରତ ମହାସାଗରର ସୁରକ୍ଷା, ଦୀର୍ଘସ୍ଥାୟୀ ଏବଂ ସମୃଦ୍ଧି ରକ୍ଷା କରିବାରେ ଉଭୟଙ୍କ ଦାୟିତ୍ୱ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଅର୍ଥନୈତିକ ସହଯୋଗକୁ ଅଧିକ ବିଶ୍ୱାସଭାଜନ କରିବା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବା ନେଇ ଆଲୋଚନା ହୋଇଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଉଭୟ ରାଷ୍ଟ୍ରର ଶିଳ୍ପ ବିକାଶ ଦିଗରେ ନୂତନ ସୁଯୋଗ ସୃଷ୍ଟି କରିବାରେ ପଦକ୍ଷେପ ଜାରି ରହିବ ବୋଲି ଶ୍ରୀ ମୋଦି କହିଛନ୍ତି।

0: ଭାରତ ଏବଂ ସେସେଲ୍ସ ମଧ୍ୟରେ ଯୋଗାଯୋଗ ବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଦୂରତ୍ୱ ହ୍ରାସ କରିବା କ୍ଷେତ୍ରରେ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଏକ ଫଳପ୍ରଦ ମାଧ୍ୟମ ବୋଲି ଶ୍ରୀ ମୋଦି କହିଛନ୍ତି। ଡିଜିଟାଲ୍ ରାଷ୍ଟ୍ରାୟତ୍ତ ଭିତ୍ତିଭୂମି କ୍ଷେତ୍ରରେ ଭାରତର ସଫଳ ଅଭିଜ୍ଞତାକୁ ସେସେଲ୍ସକୁ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେସେଲ୍ସଠାରେ ୟୁପିଆଇ କାର୍ଯ୍ୟକାରୀ ନେଇ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ସେସେଲ୍ସ ଭାଗିଦାରୀ ସମ୍ପର୍କ ଉଲ୍ଲେଖନୀୟ। କୋଭିଡ୍ ସମୟରେ ଭାରତ ଏକ ବନ୍ଧୁ ରାଷ୍ଟ୍ର ଭାବେ ସେସେଲ୍ସକୁ ପ୍ରତିଷେଧକ ଟିକା ଯୋଗାଇ ତା'ର କର୍ତ୍ତବ୍ୟ ସମ୍ପାଦନ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବ୍ୟାପକ ଓ ଫଳପ୍ରଦ ଥିଲା। ଏହା ଭାରତ ଓ ସେସେଲ୍ସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦୃଢ଼ୀଭୂତ କରିବା ସହ ଆପୋଷ ବିଶ୍ୱାସକୁ ପ୍ରତିପାଦିତ କରିଛି। ଶ୍ରୀ ହର୍ମିନ୍ କହିଛନ୍ତି ଦୀର୍ଘସ୍ଥାୟୀ ଆର୍ଥିକ ବିକାଶ ଏବଂ ସୁରକ୍ଷା କାର୍ଯ୍ୟକାରୀ ଉପରେ ତାଙ୍କର ଆଲୋଚନା ପର୍ଯ୍ୟବେସିତ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ଶକ୍ତି। ଆକାଶବାଣୀର 135ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦେଖି ସେ ଦେଶବାସୀଙ୍କୁ କେତେକ ପଦକ୍ଷେପ ଆପଣାଇବା ଲାଗି ଅନୁରୋଧ କରିଥିଲେ। ଲୋକମାନେ ତାଙ୍କ କଥା ରଖି ସୁନା କିଣିବା କମାଇ ଦେଇଛନ୍ତି, ବିଦେଶୀ ଯାତ୍ରା ବାତିଲ କରିଛନ୍ତି ଏବଂ ସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିଛନ୍ତି, ଫଳରେ ପେଟ୍ରୋଲ୍ ଓ ଡିଜେଲ୍ ବଞ୍ଚପାରିଛି। ଚାଷୀ ଭାଇମାନେ ମଧ୍ୟ ରାସାୟନିକ ସାର ବଦଳରେ ଜୈବିକ ସାରର ବ୍ୟବହାର ବୃଦ୍ଧି କରିଛନ୍ତି। ଦେଶବାସୀ ଏକାଠି ହୋଇ ବିଶ୍ୱ ସଙ୍କଟର ସମ୍ମୁଖୀନ ହେଉଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
1: मुझे इस बात की खुशी है इस ग्लोबल क्राइसिस का हम भारतीय मिलकर मुकाबला कर रहे हैं। मुझे विश्वास है जन भागीदारी की यही शक्ति हमें मजबूती देगी, हमें सफल बनाएगी।
0: ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତ ମାସରେ ଦେଶର ସୁରକ୍ଷା ଓ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଆମକୁ ଅନେକ ସଫଳତା ମିଳିଛି। ନିକଟରେ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଏହିସବୁ ଯୁଦ୍ଧ ଜାହାଜର ଡିଜାଇନ୍ଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ସବୁକିଛି ଆମ ଦେଶରେ ହିଁ ହୋଇଛି। ଏଥିସହ ଡିଆର୍ଡିଓ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ଥଳଭାଗକୁ ଆକ୍ରମଣ କରିବାର କ୍ଷମତା ରଖୁଥିବା ବହୁ ଦୂରଗାମୀ କ୍ରୁଜ୍ ମିସାଇଲ୍ର ସଫଳ ପରୀକ୍ଷଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି। ଚଳିତଥର ଆନ୍ତର୍ଜାତୀୟ ଯୋଗ ଦିବସରେ ସାରା ବିଶ୍ୱ ଭାରତ ସହ ସାମିଲ ହୋଇଥିଲା। ଦୁନିଆର ପ୍ରାୟ 2500ରୁ ଅଧିକ ସ୍ଥାନରେ ବଡ଼ ବଡ଼ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତର କୋଟି କୋଟି ଲୋକ ଏଥିରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଯୁକ୍ତି ବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତା ଯୁଗରେ ମାନବିକ ସୃଜନଶୀଳତା ସଂରକ୍ଷଣର ଆବଶ୍ୟକତା ରହିଛି। ନାଳନ୍ଦା ବିଶ୍ୱବିଦ୍ୟାଳୟ ହେଉଛି ଏ କ୍ଷେତ୍ରରେ ଏକ ଜ୍ୱଳନ୍ତ ଉଦାହରଣ। ଏହା ଭାରତର ଭବିଷ୍ୟତକୁ ନୂତନ ରୂପ ପ୍ରଦାନ କରୁଛି।
1: ନାଳନ୍ଦା ବିଶ୍ୱବିଦ୍ୟାଳୟ ନେ ଶାସ୍ତ୍ରାର୍ଥ କି ହମାରି ପ୍ରାଚୀନ ପରମ୍ପରାକୁ ଫିର ସେ ଜୀବନ କିଆ ହେ ଦୂସରୋଁ କେ ବିଚାରୋଁକୁ ଧୈର୍ଯ୍ୟ ସେ ସୁନନେ ଅର୍ ସମଜନେ କି ଶିଖ ବି ଇସ୍ ଶାସ୍ତ୍ରାର୍ଥ କି ପ୍ରକ୍ରିୟା ସେ ମିଲତି ହେ। मुझे खुशी है कि नालंदा विश्वविद्यालय ने इसे अपने दीक्षांत समारोह का हिस्सा बनाया।
0: ଭାରତୀୟ ସଂସ୍କୃତି ଆଜି ସାରା ବିଶ୍ୱରେ ପହଞ୍ଚପାରିଛି। ପ୍ରଧାନମନ୍ତ୍ରୀ ଡୋମିନିକାଲ ରିପବ୍ଲିକ୍ର ଉଦାହରଣ ଦେଇ କହିଛନ୍ତି ସେଠାରେ ମାତ୍ର 100 ଜଣ ଭାରତୀୟ ରୁହନ୍ତି, ତଥାପି ସେଠାକାର କିଛି ସ୍ଥାନୀୟ ସ୍ୱାନିସ୍ ଭାଷାଭାଷୀ ଲୋକ ମିଶି ବ୍ରହ୍ମକମଳ ଡୋମିନିକାନା ନାମକ ଏକ ସଂଗଠନ ଗଢ଼ିଛନ୍ତି। ସେଠାରେ ଲୋକମାନେ ବୈଦିକ ସାହିତ୍ୟ ପଢୁଛନ୍ତି ଏବଂ ପୁରୁଷ ସୂକ୍ତମ୍, ସ୍ତ୍ରୀ ସୂକ୍ତମ୍ ଏବଂ ଦେବୀ ମହାତ୍ମ୍ୟମ୍ ଭଳି ଜଟିଳ ମନ୍ତ୍ରଗୁଡ଼ିକୁ ସ୍ୱଷ୍ଟ ଭାବେ ଗାନ କରିପାରୁଛନ୍ତି, ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ଏଥିସହ ଆଗକୁ ଆସୁଥିବା ଗଣେଶ ପୂଜା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ନିବେଦନ କରିଛନ୍ତି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ବଦଳରେ କେବଳ ସ୍ଥାନୀୟ କାରିଗରଙ୍କ ଦ୍ୱାରା ତିଆରି ମାଟିର ଗଣେଶ ମୂର୍ତ୍ତି ହିଁ କିଣିବାକୁ ସେ କହିଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ ବର୍ଷା ଜଳ ସଂରକ୍ଷଣ ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ଜୋରଦାର କରିବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଜାମ୍ମୁ କାଶ୍ମୀରକୁ ତିନିଦିନିଆ ଗସ୍ତରେ ଯାଇ ଆଜି ଶ୍ରୀନଗରରେ ପହଞ୍ଚନ୍ତି। ମୁଖ୍ୟ ନିର୍ବାଚନ କମିଶନର କାଶ୍ମୀରରେ ତୃଣମୂଳ ସ୍ତରରେ ନିର୍ବାଚନ ପ୍ରକ୍ରିୟାକୁ ସେଠାରେ ସମୀକ୍ଷା କରିବେ। ଫ୍ରାନ୍ସର ଉତ୍ତର ପୂର୍ବାଞ୍ଚଳରେ ଏକ ସ୍କାଏ ଡାଇଭିଂ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ 11 ଜଣଙ୍କର ମୃତ୍ୟୁ ଘଟିଛି। ବିମାନଟି ନାନ୍ସି ସହର ନିକଟରେ ତଳକୁ ଖସିପଡ଼ିଥିଲା। ବେଲ୍ଫାଷ୍ଟରେ ଚାଲିଥିବା ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ରେ ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ଆୟର୍ଲ୍ୟାଣ୍ଡ 16 ଓଭରରେ 5 ୱିକେଟ୍ ହରାଇ 124 ରନ୍ ସଂଗ୍ରହ କରିଛି। ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ପରିବେଶ କାର୍ଯ୍ୟାନ୍ୱୟନ ସ୍ୱଚ୍ଛ, ଦାୟିତ୍ୱପୂର୍ଣ୍ଣ ଓ ସମାନତା ଉପରେ ପର୍ଯ୍ୟବେସିତ ହେବା ଉଚିତ। ସେସେଲ୍ସ ନ୍ୟାସନାଲ୍ ଆସେମ୍ବିରେ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ

0: ପ୍ରଧାନମନ୍ତ୍ରୀଙ୍କୁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାଇଡେନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ, ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ଶକ୍ତି, ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ, ଫ୍ରାନ୍ସରେ ବିମାନ ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ଏବଂ ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳରୁ ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଜପତି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଗଜପତି ସମ୍ଭାଦଦାତା ଗଣେଶ କୁମାର ରାଜୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ଗଜପତି ଜିଲ୍ଲାରେ ଥିବା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ପିତୃ ମାତୃହୀନ ଏକକ ଅଭିଭାବକ ଶିଶୁ ଶ୍ରମିକ ଯୌନ ନିର୍ଯାତନାର ଶିକାର ହୋଇଥିବା ଶିଶୁ ଏବଂ ଶିଶୁ ଚାଲାଣ ଓ ଅସହାୟ ଶିଶୁମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରିବା ଉପରେ କାର୍ଯ୍ୟ କରୁଛି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଅଧିକାରୀ ଅରୁଣ କୁମାର ତ୍ରିପାଠୀ କହିଛନ୍ତି,
3: ଗଜପତି ଜିଲ୍ଲାର ଶିଶୁ ସୁରକ୍ଷା ୟୁନିଟ୍ ପିତୃ ମାତୃହୀନ ଏକକ ଅଭିଭାବକ ଶିଶୁ ଶ୍ରମିକ ଯୌନ ନିର୍ଯାତନାରେ ଶିକାର ହେଉଥିବା ଶିଶୁ ଶିଶୁ ଚାଲାଣ ପ୍ରଭୃତି ଅସହାୟ ଶିଶୁମାନଙ୍କ ପାଇଁ କାର୍ଯ୍ୟ କରୁଛି। ଅତି ନିକଟରେ ଜିଲ୍ଲା 608 ପିତୃମାତୃହୀନ ଶିଶୁ ଏବଂ 4942 ଏକକ ଅଭିଭାବକ ଶିଶୁକୁ ଚିହ୍ନଟ କରିଛନ୍ତି। ସେହି ଶିଶୁମାନଙ୍କୁ କିପରି ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ ଏବଂ ସେମାନଙ୍କର ଅଧିକାର କିପରି ସାବ୍ୟସ୍ତ କରାଯିବ ସେହି ଲକ୍ଷ୍ୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସମସ୍ତ ଶିଶୁମାନଙ୍କୁ ଶିଶୁମଙ୍ଗଳ ସମିତି ଆଗରେ ଉପସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଛି। ସେଥିମଧ୍ୟରୁ 1721 ଶିଶୁ ବର୍ତ୍ତମାନ ଉପସ୍ଥାପନ ହୋଇସାରିଛନ୍ତି। କିଛି ଶିଶୁଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନରେ ରେଫର କରାଯାଇ ସେମାନଙ୍କର ସମସ୍ତ ଦାୟିତ୍ୱ ନିଆଯାଉଛି। ଯେଉଁ ଅନୁସୂଚିତ ଜାତି ଏବଂ ଜନଜାତିର ଶିଶୁ ପିତୃମାତୃହୀନ ଏବଂ ଏକକ ଅଭିଭାବକ ଭାବେ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ଆଶ୍ରମ ଆବାସିକ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ସୁଯୋଗ ତିଆରି କରାଯାଉଛି। ଅନ୍ୟ କିଛି ଶିଶୁମାନଙ୍କୁ ପୃଷ୍ଠପୋଷକତା ରାଶି ମାସିକ 4000 ଟଙ୍କା ପାଇଁ ରାଜ୍ୟ ସରକାରଙ୍କୁ ଅନୁମୋଦନ କରାଯାଇଛି। କିଛି ଦଶମ ଓ ପ୍ଲସ୍ ଟୁରେ ପାସ୍ କରିଥିବା ଶିଶୁମାନଙ୍କୁ ଚିହ୍ନଟ କରି ଆଇଟିଆଇ ଡିପ୍ଲୋମା ୱାର୍ଲଡ ସେଣ୍ଟର ହୋଟେଲ ମ୍ୟାନେଜମେଣ୍ଟରେ ନାମ ଲେଖାଇବା ପାଇଁ ଗ୍ରୀନ୍ ପ୍ୟାସେଜ୍ ଏବଂ ଯଶୋଦା ଯୋଜନାରୁ ଆର୍ଥିକ ସହାୟତା ପାଇଁ ଅନୁମୋଦନ କରାଯାଇଛି। କିଛି ଶିଶୁ ଯୌନ ଶୋଷଣରେ ଶିକାର ହୋଇ ଗର୍ଭବତୀ ହେଲା ପରେ ସେମାନଙ୍କର ଯତ୍ନ ନେବା ସହ ସେମାନଙ୍କୁ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ତେଣୁ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି, ଅସହାୟ ଶିଶୁ ଯଦି ଆପଣ ପାଇବେ 1098 ଟୋଲ୍ ଫ୍ରି ନମ୍ବର ମାଧ୍ୟମରେ ଆମକୁ ଜଣାଇଲେ ଆମେ ଶୀଘ୍ର ସେହି ଶିଶୁର ଥଇଥାନ କରିବୁ।
2: ଜିଲ୍ଲାର ଅନ୍ୟାନ୍ୟ ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କଠାରୁ।
4: ଗଜପତି ଜିଲ୍ଲା କାଶୀନଗରସ୍ଥିତ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ପିଏମ୍ ସ୍ୱନିଧି ଯୋଜନାରେ ଗରିବ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରିବା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କେ ଦିବ୍ୟରଞ୍ଜନ କାର୍ଯ୍ୟକ୍ରମରେ ଷ୍ଟ୍ରିଟ୍ ଭେଣ୍ଡରମାନଙ୍କୁ ଏହି ପିଏମ୍ ସ୍ୱନିଧି ଯୋଜନାରେ ସହରାଞ୍ଚଳର ଛୋଟ ବ୍ୟବସାୟୀମାନଙ୍କୁ ସ୍ୱାବଲମ୍ବୀ କରାଇବାରେ ବିଶେଷ ସହାୟକ ହୋଇଥାଏ ସେ ସମ୍ପର୍କରେ ସଚେତନ କରାଇ ଏହି ଯୋଜନାରେ ଋଣ ନେବାକୁ କହିଥିଲେ। ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୃତ୍ତିକା ସଂରକ୍ଷଣ ଭବନଠାରେ ଲିନ୍ସି ଫାଉଣ୍ଡେସନ ପକ୍ଷରୁ ସେଞ୍ଚୁରିଆନ୍ ୟୁନିଭର୍ସିଟିର ଏମ୍ଏସ୍ ସ୍ୱାମୀନାଥନ କୃଷି ବିଦ୍ୟାଳୟର ସହଯୋଗରେ କୃଷି ଓ କୃଷକ ସଚେତନତା ଓ ମୃତ୍ତିକ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୟୁନିଭର୍ସିଟିର କୃଷି ପ୍ରକଳ୍ପ ପରାମର୍ଶଦାତା ଡକ୍ଟର ସୌରଭ ବର୍ମନ ଏବଂ ମୃତ୍ତିକା ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ଡକ୍ଟର ଅରୁଣାଇ ପାଲ ଯୋଗଦେଇ ଜିଲ୍ଲାର 128 ଜଣ କୃଷକଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବା ସହ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ କୃଷକ କିଭଳି ନିଜ ଜମିର ପୋଷକ ତତ୍ତ୍ୱ ସମ୍ପର୍କରେ ସଠିକ୍ ସୂଚନା ପାଇ ଚାଷ କାର୍ଯ୍ୟରେ ଲାଭାନ୍ୱିତ ହୋଇପାରିବେ ତାହା ବୁଝାଇଥିଲେ। ଗଜପତି ଜିଲ୍ଲା ଗୋମା ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ମତ୍ସ୍ୟ ବିଭାଗ ପକ୍ଷରୁ ଉନ୍ନତମାନର ମତ୍ସ୍ୟଚାଷ ପଦ୍ଧତି ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମତ୍ସ୍ୟ ଅଧିକାରୀ ନରେନ୍ଦ୍ର ପାତ୍ର ଯୋଗଦେଇ ଉନ୍ନତମାନର ମାଛ ଚାଷ କିଭଳି ଓ କେଉଁ ପ୍ରକାର ଚାଷ ପଦ୍ଧତିକୁ ଅବଲମ୍ବନ କଲେ ଅଧିକ ଲାଭଦାୟକ ହୋଇପାରିବ ସେ ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ। ଗଜପତି ଜିଲ୍ଲା କାଶୀନଗରସ୍ଥିତ ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ଯୁକ୍ତଧାରା ପୋର୍ଟାଲ ବିଷୟ ଉପରେ ଏକ ଅନୁଧ୍ୟାନ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଡିଓ ଶ୍ରୀ ଡମ୍ବରୁଧର ମଲ୍ଲିକ ଅଧ୍ୟକ୍ଷତା କରି ପୋର୍ଟାଲର ବ୍ୟବହାର ଓ ଏହାର ଉପକାରିତା ସମ୍ପର୍କରେ କହିବା ସହ ଏହି ଯୋଜନାରେ ଭୂସ୍ଥାନୀୟ ଦୃଷ୍ଟିକୋଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଏହି ପୋର୍ଟାଲ କାମ କରିବ ବୋଲି କହିଥିଲେ। ବିଦ୍ୟାଳୟ ଖୋଲିବା ପରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ବିଭିନ୍ନ ବିଦ୍ୟାଳୟର 5 ରୁ 17 ବର୍ଷ ବୟସର ଛାତ୍ରଛାତ୍ରୀ

0: ଛାତ୍ରୀମାନଙ୍କ ପାଇଁ ମାଗଣା ଆଧାର ବାୟୋମେଟ୍ରିକ୍ ଅପଡେଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ୟୁଆଇଡିଏଆଇ ଓକାର ଏକ ଟିମ୍ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଏହାର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଇଥିଲେ। ପରେ ଗଜପତି ଜିଲ୍ଲାର ସଂଯୋଜକ ପି ସ୍ୱାମୀ କୁମାରଙ୍କ ସହ ଶିକ୍ଷକ ଓ ସିଆର୍ସିମାନେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଭିଭାବକମାନଙ୍କ ଦ୍ୱାରା ମାଗଣାରେ ବାୟୋମେଟ୍ରିକ୍ ଅପଡେଟ୍ କରିବା ପାଇଁ ଅନୁରୋଧ କରାଇଦେଇଥିଲେ।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ।
2: Uzbekistan 3-1 in their final group stage game. The win sees them finish third in Group K and will face England on Wednesday in Atlanta. His manager, Sebastian Desaba.
3: I think today we knew what we had to do. We conceded a goal a bit early in the game, but like against Portugal or even Nigeria, we were able to bounce back. We had dedication and motivation. For the game itself, the win was straightforward. That's an achievement in itself. And for us, the most important thing

0: ଆରେ ଏ ଉଦ୍ୟା, ସକାଳ ହେଲାଣି ପରା, ସବୁ ଲୋକମାନେ କାମକୁ ବାହାରି ଗଲେଣି, ଡଙ୍ଗରେ କେ ଯିମା ପରା ବାହାର।
1: ମୁଇଁ ପଦିଆର ସାଙ୍ଗରେ କୁଡ଼ି ଧରି ବାହାରୁଛି, ତୁ ଆଗରେ ଚାଲ।
0: ହଇ
1: ହାଲୋ ହେ ଶଙ୍କରି, ମୋକେ ମୋତେ ସଲଭ ଦେ ତ।
2: ହଇ ଦଉସେ
3: ନେ।
1: ମୋର କୁଡ଼ିଟା କାଢି ଦେ, ପଦିଆ କାହିଁ ଗଲା, ଏକେ ଡାକ ତ, ଡଙ୍ଗର କେ ଯିମା, ସବୁ ଲୋକ ଚାଷବାସ କାମ ଆଗେଇ ନେଇଛନ, ଆମର କ୍ଷେତ୍ରା ଯାହା ଖାଲି ପଡ଼ିଛି।
3: ପଦିଆ ଶୋଇଛି, ତାର ନିଦ ଭାଙ୍ଗି ନାହିଁ।
1: ଏତେ ବେଳ ହେଲାଣି, ସବୁ ଲୋକ କାମକାଜକୁ ବାହାରି ଗଲେଣି, ପଦିଆ ଶୋଇଛି କାଁ।
3: କାଲି ସାରାଟି ରାତି ଧାଙ୍ଗଡ଼ା ଧାଙ୍ଗଡ଼ି ମାଙ୍କର ସାଙ୍ଗରେ ସଲପି ନାଚୁ ଥିଲା, ଭୋର ଭୋର ଘରକୁ ଆସି ଶୋଇ ପଡ଼ିଛି।
1: ଆଦିବାସୀ ଜଙ୍ଗଲି ଆମେ, ଖାଲି ନାଚ ଗୀତରେ ମାତିଲେ ଖାଇବା କିସ, ଚଲମା କେମିତି, ହୁଡ଼ି ମୁଲେ ମୁଲେ ଭଲ ଭଲ ଜାଗା ଦେଖି ଜଙ୍ଗଲ ପୋଡ଼ି କରି ଆଉ ମାନେ ପୋଡ଼ୁ ଚାଷ କଲେଣି, ଆମେ ଅଧିକା ଜଙ୍ଗଲ ପୋଡ଼ି କରି ପୋଡ଼ୁ ଚାଷ କଲେ ହବ ନାହିଁ କାହିଁ।
3: ହଇ ପଦିଆକେ ମୁଇଁ ଡାକୁସେ, ତାକି ତୁଇ ସାଙ୍ଗରେ ନେଇ ଯା, ମୁଇଁ ସଲପ ନେଇ ଭୁତିଆ ଗୁଡ଼ା ହାଟକି ଯିମି, ଦେର ହଉଛେ।
4: ବା ମୋକେ ଡାକିଲୁ କାହିଁ,
1: ଡଙ୍ଗର ଉପରକୁ ଖରା ତେଜିଲାଣି, ଚାଲ କୁଡ଼ି ଧର, ପୋଡ଼ୁ ଚାଷ ଲାଗି ଡଙ୍ଗରକୁ ଯିମା।
4: ତୁଇ ଯା ବା, ମୁଇଁ ଜଙ୍ଗଲକେ ଶିକାର ଲାଗି ଯିବି।
1: ଖାଲି ନାଚ କି ତ, ନାଇଲେ ଜନ୍ତୁ ଜାନୁଆର ଶିକାର କରୁଥିବୁ, ମୁଇଁ ତ ବୁଢ଼ା ହେଲି ରେ, ଆର କେତେ ଖଟମି, ଚାଷବାସ ନାଇଁ କରଲେ ଖାଇବୁ କିସ।
4: ଆଜି ତୁଇ ଯା, ମୁଇଁ କାଲି କ୍ଷେତକୁ ଯିବି।
1: ତୁଇ ଯା କରୁଛୁ କର, ମୁଇଁ ଡଙ୍ଗରକେ ଯାଉଛେ।
3: ଏ ପଦିଆ, ମୁଇଁ ଭୁତିଆ ଗୁଡ଼ା ହଟକେ ଯାଉଛେ, ବେଲ ଗଡ଼ବାର ଆଗ୍ରହ ଆସମି।
4: ହଉ ତୁଇ ଯା ମା, ମୁଇଁ ଅଛି।
3: ଦେଖ ପଦିଆ, ତୁ ଏତେ ବଡ଼ ଜୁଆନ ଧାଙ୍ଗଡ଼ା ହେଲୁ, ଖାଲି ନାଚ ଗୀତର ମାତିଲେ ପେଟ ଭରବ କାଁ, ପଡ଼ା ଗାଁର ସବୁ ଲୋକମାନଙ୍କର ସୁଖ ଦୁଃଖ କଥା ବୁଝୁଛୁ, ଆର ଘରର କଥାରେ ତୋର ମନ ନାହିଁ।
4: ବାପରେ, ତୁଇ ବି ସବୁବେଳେ ମୋର ଉପରେ ଗର୍ଗର ହଉଛେ, ଚମ୍ପା ଘରକୁ ଆସିଲେ ସବୁ କାମ ମୁଇଁ ତ କରିବି।
3: ଚମ୍ପା ଘରକୁ ଆଇଲେ କରବୁ, ତାର ଆଗରୁ କରବୁ ନାହିଁ କାଁ। ହଇ ତୋର ଖୁସି, ମୁଇଁ ଯାଉଛେ।
4: ଯା

0: ପାଦରେ ଗୁଜରି ଧାଇଣୀମାନଙ୍କ ଅଣ୍ଟାରେ ହାତ ଦେଇ ଗୁଡ଼ର ଗୁଜରିରେ ତାଳ ଦେଇ ମୁଇଁ ସେମାନଙ୍କ ସାଙ୍ଗରେ ନାଚି ନାଚି ଗାଉଥିଲି ଦେଲା ରେ ଦେଲା ମନ ଜୟପୁର ରାଜା କେ ଦେଲା ରେ ଦେଲା ମନ ଜୟପୁର ରାଜା କେ ତୋ ଡୋଲ ଡାଉଲ ରୂପ ଆଉ ନାଚ ଦେଖି ମୁଇଁ ପାଗଲ ହେଇଯାଇଥିଲି
1: ତୁଇ ଲୁଚି ଲୁଚି ମୋକେ ଦେଖୁଥିଲୁ ତୋର ଆଖିରେ ମୋର ଆଖି ପଡ଼ବାରୁ ମୁଇଁ ଲାଜେଇ ଯାଇଥିଲି
0: ଗୁଡ଼ର ଗୁଜରି ରୋଷରୁ ଅଟକି ଗଲା ଅଣ୍ଟିରୁ ହାତ ଖସିଗଲା ତୁଇ ଆନମନା ହେଇଗଲୁ
1: ହଇ ମୁଇଁ ନାଚର ତାଲ ଭାଙ୍ଗି ଦେଲି ଗୀତର ସୁର ପାସରି ଦେଲି
0: ଭାଙ୍ଗିଡ଼ି ମାନେ ତୋକେ ଠେଲି ଦେଲେ ତୁଇ ତଲେ ପଡ଼ିଗଲୁ ସେମାନେ ଖିଲକିଲ କରି ହସି ଉଠିଲେ
1: ମୁଇଁ ନାଚ ଭିତରୁ ଖସି ଆସି ଅଲଗା ହେଇ ଠିଆ ହେଇଥିନି
0: ଆର ମୁଇଁ ସେତିକି ବେଲେ ତୌଲିଆଟା ତୋ ଦେହ ଉପରେ କିଛି ଆଣିଲି
1: ସବୁ ଲୋକ ନାଚ ଗୀତ ବନ୍ଦ କରି ଖୁସିରେ ପାଟି କଲେ ପଦିଆ ଜାନି ଆମର ଚମ୍ପାନୀ ନିକେ ଝିଙ୍ଗସି ରେ ଝିଙ୍ଗସି ଆର ମୁଇଁ ଲାଜରେ ତଲକୁ ମୁହଁ ପୋତି ଦେନି
0: ତୁଇ ମୋର ମନଟା କିଣି ନେଇଥିଲୁ ଲୋ ଚମ୍ପା ମୋର ଆଖିରେ ତୁଇ ଖୁବ ସୁନ୍ଦର ସରଳ ଦିଶୁଥିଲୁ ଠିକ ଇ ଜଙ୍ଗଲ ପରି ସୁନ୍ଦର ଜଳାର ପାଣି ପରି ନିର୍ମଳ ଟଙ୍ଗର ମଥାନ ପରି ଜହ୍ନ ପରି ଲୋଭିଲା ଲୋଭିଲା
1: ତୁଇ ବି ମୋକେ ଦିଶୁଥିଲୁ ଇ ଆକାଶ ପରି ବିରାଟ ଧରତୀ ପରି ସୁନ୍ଦର ବୁଝିଲୁ ପଦିଆ ମୁଇଁ ଖାଲି ଦିନ ଗଣୁଛି ରେ ସେଇ ଚୈତି ଜହ୍ନର ରାତି ଯେଦିନ ତୁଇ ମୋକେ ବାହା ହେଇ ତୋର ଘରକୁ ବହୁ କରିନବୁ
0: ମୁଇଁ ବି ତ ଦିନ ଗଣୁଛି ଲୋ ଚମ୍ପା ଗୋଟେ ବରଷ ଗୋଟେ ଯୁଗ ପରି ଲାଗୁଛି ଘର ଘର ବୁଲି ବା ଖାଇବାର ଦରବ ମାଗି ଜମା କରୁଛି ସାରା ପଡ଼ା ଗାଁ ଲୋକମାନ ଭୋଜି ଭାତ ଖାଇବେ
1: ହଇ ପଦିଆ ତୁଇ ଏମିତି ଗୋଟେ ଭୋଜି ଭାତ ଦବୁ ଯେମିତି ପଡ଼ା ଗାଁରେ କେହି କେବେ ନାଇଁ ଦେଇଥିବେ
0: କୁଏଇ ପେଇ ମୁଇଁ ପେଟ ପଡ଼େଇ ଦେବି ଦେଖବୁ ମୌଲି ଆର ସଲପରେ ଭସେଇ ଦେବି ଦେଖବୁ ତୁଇ ଇ ଲତା ଇ ଜଙ୍ଗଲ ଇ ଝୋଲା ଇ ଡଙ୍ଗର ସବୁ ଜୁମି ଜୁମି ନାଚୁଏ
1: ଆର ଭିତରେ ତୋର ହାତରେ ମୁଇଁ ବି ନାଚମି।

0: ଶୁଣ ଭାଇ ମାନେ, ତମରି ଭଲ ପାଇଁ ବଣ ବୁଦା ଅରମା ଜଙ୍ଗଲ ଭିତରେ ପଡ଼ିଉଠି ମୁଁ ଏଠିକି ଆସିଛି ଖାଲି ତମମାନଙ୍କୁ ବୁଝେଇବା ପାଇଁ। ପାଠ ସାଠ ତ କିଛି ପଡ଼ିଲନି, ମୂର୍ଖ ଜଙ୍ଗଲ ହେଇ ରହିଗଲ। ତମମାନଙ୍କ ପାଇଁ ସରକାର କେତେ ଯୋଜନା କରୁଛନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ତମେ ସବୁ କେମିତି ସୁଖରେ ରହିବ? ତମ ପିଲା ଛୁଆ ପାଠ ସାଠ ପଢ଼ିବେ, ସଭ୍ୟ ଶିକ୍ଷିତ ହେବେ, ହେଲେ ତମେ ସବୁ ସେ କଥା ବୁଝିଲେ ସିନା।
1: ସରକାର ବାହାଦୁର ଆମକୁ ଜଙ୍ଗଲ କାଟତେ ମନା କରଲେ, ଜନ୍ତୁ ଜନ୍ତା ଶିକାର କରତେ ମନା କରଲେ, ଏବେ ପୋଡ଼ ଚାଷ କରତେ ବି ନାଇଁ କରୁଛନ୍।
0: ଶୁଣ ଶୁଣ ମୋ କଥା, ଜଙ୍ଗଲର ଗଛ ବୃଛ କାଟି ପଦା କରିଦେଲେ ଆମ ପରିବେଶର ସୁରକ୍ଷା ହବ କେମିତି? ଗଛ ପତ୍ର ଫୁଲ ଫଳ ଜୀବଜନ୍ତୁ ବଞ୍ଚିବେ କେମିତି? ଆଉ ସେମାନେ ନ ବଞ୍ଚିଲେ ମଣିଷ ବଞ୍ଚିବ କେମିତି? ତମେମାନେ ପୋଡ଼ ଚାଷ କରିବ ବୋଲି ଜଙ୍ଗଲ ପୋଡ଼ି ଦଉଛ, ସେଥିରେ ବି ତ ଜଙ୍ଗଲ ନଷ୍ଟ ହଉଛି। ଏଇ କଳାହାଣ୍ଡିରେ କେତେ ଘନ ଜଙ୍ଗଲ ଥିଲା, କେତେ ଗଛରେ ଫୁଲ ଧରୁଥିଲା, ଫଳ ହଉଥିଲା, ଝରଣା ଭର୍ତ୍ତି ପାଣି ବି ଥିଲା, ଜଙ୍ଗଲରୁ କେତେ ଜିନିଷ ମିଳୁଥିଲା, ଠିକ ସମୟରେ ବର୍ଷା ହଉଥିଲା, ଚାଷ ବି ହଉଥିଲା, ସମସ୍ତେ ସୁଖରେ ଥିଲେ। ହେଲେ ଏବେ ଦେଖ, ଚାରିଆଡ଼େ ନଣ୍ଡା ପାହାଡ଼, ଖାଁ ଖାଁ ଜଙ୍ଗଲ, ଗଛପତ୍ର କିଛି ନାହିଁ, ଝରଣାର ପାଣି ବି ଶୁଖିଗଲାଣି, ଆକାଶରେ ମେଘ ନାହିଁ, କଳାହାଣ୍ଡିରେ ଏବେ ଦୁର୍ଭିକ୍ଷ ଘଟିଗଲାଣି, ଲୋକେ ଭୋକ ଉପାସରେ ଆଉଟୁ ପାଉଟୁ ହଉଛନ୍ତି।
2: ଖାଇବାକୁ ନାଇଁଲେ ଲୋକମାନେ ପୋକ ମାଛି ପରକା ମରବେ, କେହି ବଞ୍ଚବେ ନାହିଁ।
0: ଆହା, ତମେମାନେ ବ୍ୟସ୍ତ ହଉଛ କାହିଁକି? ଜାଣ, ଏଇ କଳାହାଣ୍ଡିରେ ଦୁର୍ଭିକ୍ଷ ପଡ଼ିବା କଥା ଖବରକାଗଜରେ ବାହାରିଲାଣି, ଆମ ଭୁବନେଶ୍ୱର ବିଧାନସଭାରେ ବି ଏ କଥା ଉଠିଲାଣି, ଦିଲ୍ଲୀର ଲୋକସଭାରେ ବି ଏ ବିଷୟରେ ଆଲୋଚନା ହଉଛି, ଦେଶ ସାରା ଚହଳ ପଡ଼ିଗଲାଣି, ସରକାର ବ୍ୟସ୍ତ ହେଇ ପଡ଼ିଲେଣି, କଳାହାଣ୍ଡିର ଦୁଃଖ ସାରା ଦୁନିଆ ଜାଣିଲାଣି।
3: ହେଲେ ବାବୁ ଆଜ୍ଞା, ଖବରକାଗଜରେ ବାହାରିଲେ, ଦୁନିଆର ଲୋକ ଜାଣିଲେ, ଆମର ଫୁଟ ଛପା ହେଲେ, ଇ କଳାହାଣ୍ଡିର ଦୁଃଖ ଘୁଞ୍ଚିବ ତ?
0: ଘୁଞ୍ଚିବ ଘୁଞ୍ଚିବ, ଦୁଃଖ ନିଶ୍ଚୟ ଘୁଞ୍ଚିବ। ଦେଖିବ ରୁହ, ଏଣିକି କେତେ ନେତା କେତେ ମନ୍ତ୍ରୀ ଏ ଗାଁକୁ ଆସିବେ, ତମମାନଙ୍କ ଦୁଃଖ କଥା ଶୁଣିବେ, ବୁଝିବେ, ଦିଲ୍ଲୀ ଫେରିଯାଇ ସରକାରଙ୍କୁ ବି ଜଣେଇବେ। ଏ ଗାଁକୁ କେତେ ମୋଟର ଗାଡ଼ି ଆସିବ, ସରକାରୀ ବାବୁମାନେ ଧାଡ଼ି ଲଗେଇଦେବେ, ଖାଇବା ପାଇଁ ପିନ୍ଧିବା ପାଇଁ କେତେ ରିଲିଫ ଆସି ପହଞ୍ଚିବ, ତମମାନେ ଖାଲି ଅପେକ୍ଷା କର।
3: ଏସବୁ ଖାଲି ମିଛ ବାବୁ, ସରଳ ଆଦିବାସୀ ଲୋକମାନଙ୍କୁ ଭଣ୍ଡେଇ ଦେବାର କଥା। ଆମର ନାଁରେ ଯୋଜନା ହବ, କୋଟି କୋଟି ଟଙ୍କା ଖର୍ଚ୍ଚ ହବ, ହେଲେ ଫାଇଦା ନେବେ ସହରୀ ବାବୁ ଗା।
4: ଦେଖ, ଜଙ୍ଗଲ ଲୁଟିବେ ସହରୀ ବାବୁ ଗା, ଜନ୍ତୁ ଜାନୁଆର ଶିକାର କରିବେ, ହେନେ ହାଜତରେ ଯିମୁ ଆମେ କିସ୍ କି? ଆମେ ମଲିମୁଣ୍ଡିଆ ମୂର୍ଖ ଆଦିବାସୀ ଲୋକ ବୋଲି
3: ଚାକିରି ଦବ ବୋଲି କହି କାନ୍ତ୍ରଟି ବାବୁ ଆମର ଜୀ ବୋଉ ମାନଙ୍କର ଇଜତ ଲୁଟବ। ଯେତେ ଅନ୍ୟାୟ ଯେତେ ଜୁଲମ ସହିବାକୁ କିସ ଆମମାନଙ୍କର ଜନ? କହ ବାବୁ, ତୁଇ କହ।
0: ଆରେ ଭାଇ, ମୁଁ ତ ଠିକ ସେଇ କଥା ବୁଝେଇବାକୁ ଆସିଥିଲି, ମୁଁ ଭାରି ଖୁସି ଯେ ତମେ ସବୁ ସଚେତନ ହେଲଣି, ଭଲ କଥା, ଖୁବ ଭଲ କଥା। ବଞ୍ଚିବାର ଅଧିକାର ସମସ୍ତଙ୍କର ଅଛି, ସହରୀ ମଣିଷମାନଙ୍କର ଯେମିତି, ତମମାନଙ୍କର ବି ସେମିତି ଅଛି, କିନ୍ତୁ ସେ ଅଧିକାର ହାତ ପାତି ମାଗିଲେ ମିଳିବନି। ତମେ ସବୁ ଅଧିକାର ଜାହିର କର, ଅଧିକାର ପାଇଁ ଲଢ଼େଇ କର। ଶୁଣ, ଖାଲି ହାତ ତାଳି ଦେଲେ ଚଳିବନି, କାମ କରି ଦେଖେଇବାକୁ ହବ। ନିର୍ବାଚନ ବେଳ ପାଖେଇ ଆସୁଛି, ନେତାମାନେ ଭୋଟ ମାଗିବାକୁ ତମ ପାଖକୁ ଆସିବେ, ଖୁବ ଚିକ୍କଣ କଥାମାନ କହିବେ, ଆଉ ସେଇ ମହୁକା ଦେଖି ତମେମାନେ ଠିକ ଠିକ କାମ କରିବ, କଣ ବୁଝିଲ?
3: ସେଦିନ ତ ଅନେକ ଡେରି ଅଛି ବାବୁ, ହେଲେ ଏବେ ତ କଳାହାଣ୍ଡିକେ ଦୁର୍ଭିକ୍ଷ ମାଡ଼ି ବସିଛେ, ଲୋକମାନଙ୍କୁ ଖାଇବାକୁ ନାହିଁ ମିଳେ, ଏବେ ଆମେ ବଞ୍ଚିବୁ କେମିତି?
0: ଆରେ ବାବୁ, ସବୁ କଥାରେ ଏମିତି ଅଧୈର୍ଯ୍ୟ ହେଲେ ହବ? ଯୋଉମାନେ ପାରୁଛ ମୂଲ ମଜୁରୀ ଲାଗି କିଛି ଦିନ ଚଳ, ଆଉ ଯୋଉମାନେ ପାରୁଛ ସହର ବଜାରକୁ ଯାଇ କାମ ଧନ୍ଦା ଦେଖ। ହଁ ଶୁଣ, ଏବେ ଇନ୍ଦ୍ରାବତୀ ନଦୀବନ୍ଧ ଯୋଜନାର କାମ ଆରମ୍ଭ ହେଲାଣି, ତମେ ସବୁ ସେଠିକି ଯାଅ, କାମ ଦେବା ପାଇଁ ଦାବି କର, କିଛି ନା କିଛି ଗୋଟାଏ କର, ତେବେ ସିନା ସମସ୍ୟାର ସମାଧାନ ହବ। ହଉ, ଆଜି ରାତି ଅନେକ ହେଲାଣି, ମୋତେ ପୁଣି ଧର୍ମଗଡ଼ ଫେରିଯିବାକୁ ହବ, ଯାଉଛି।

0: ଏବେ କେତେ ଗାଡ଼ି ଆଇବ, କେତେ ଖାଇବାର ଦରବା ଆଇବ, ଆମର ଦୁଃଖ ଯିବ ହେଲା କିସ୍କି। କେତେ ଦିନ ତ ଚାଲିଗଲା, ହେନେ କିଏ ତ ଆଇଲେ ନାହିଁ।
1: ସେସବୁ ମିଛ ଲୋ ବା, ସହରୀ ବାବୁ ମାନଙ୍କର ଏସବୁ ଚାଲବାଜି। ସହରରେ କାଗଜରେ ବାହାରୁଛି ଫୁଟୁ ଚପା ହଉଛି, ବଡ଼ ବଡ଼ ସଭା ହଉଛି କଳାହାଣ୍ଡିରେ ଦୁର୍ଭିକ୍ଷ ଲାଗି। କଳାହାଣ୍ଡିକେ ନେଇ ବାବୁକା ରାଜନୀତି କରୁଛନ୍, ହେନେ କଳାହାଣ୍ଡିରେ ଆଦିବାସୀ ଲୋକମାନେ ପୁକମାଛି ପରି ମରୁଛନ୍, ଆହୁରି ମରବେ।
2: କାଲି ରାତିରେ ଛୁଁରିକେ କାନ୍ତରାଟି ଧରି ପଲେଇଛି, ତାର ପତା ନାଇ ମିଲେ।
3: ତୁଇ କିସ କହୁଛୁ ମା, ଛୁଁରି ପଲେଇ ଗଲା?
0: ଆଗ ଚୈତି ପରବକୁ ଚମ୍ପା ଏ ଘରକେ ବୋହୁ ହେଇ ଆସବ, ସାରା ପଡ଼ା ଗାଁକେ ଭୁଜି ଭାତ ଦେଇତେ ହବ, ସଲଭ ଦେଇତେ ହବ। ମୁଇଁ କଥା ଦେଇଥିନି ପଦିଆର ବାହାଘରକେ ଏ ବନମୂଲ ଖୁସିରେ ଫାଟି ପଡ଼ବ। ହେନେ ଆଜି ଦୁଇଟା ମାଣ୍ଡିଆ ନାଇଁ, ଘର ଘର ବୁଲି ପଦିଆର ବାହା ନାଗି ଯେତକି ଚାଉଲ ମାଣ୍ଡିଆ ମାଗି ଆଣିଥିନି ସେତକି ସରବାକୁ ବସିଲାଣି।
3: ଏ ବା, ଇ ବାହାଘର ହବ, ଚମ୍ପା ଇ ଘରକେ ଆଇବ, ଗାଁ ଲୋକମାନେ ଭୁଜି ଭାତ ଖାଇବେ। ମୁଇଁ ଠିକ କରିଛି କାଲି ସକାଳେ ସହରକେ ଚାଲିଯିମି। ହଁ, ମୁଖୀ ଗୁଡ଼ାରେ ଇନ୍ଦ୍ରାବତୀ ନଦୀର ବନ୍ଧ କାମ ଚାଲିଛି, ସେଠି ଗୋଟେ କାମ ଠିକ କରିବି।
0: ତୁ ଆମକୁ ଛାଡ଼ି ଚାଲିଯିବୁ ପଦିଆ?
2: ଇ ବୁଢ଼ା ବୁଢ଼ୀ ଦୁଇଟାକେ ଜଙ୍ଗଲ ଭିତରେ ଛାଡ଼ି ତୁ ସତରେ ସହରକେ ଯିବୁ?
3: ହଇ ମା, ମୋକେ ଯାଇତେ ହବ, ପଞ୍ଚବାର ଲାଗି ମୋକେ କିଛି ଗୋଟେ କରବାକେ ହବ। ଚମ୍ପାକେ ତୋର ହେପାଜିତରେ ରଖିକରି ମୁଇଁ ଯିମି, ଚୈତି ପରବ ଆଗରୁ ଫିରିବି।
0: ହଇ

0: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣ ସମସ୍ତଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। 2026 ବର୍ଷର ପ୍ରଥମାର୍ଥ ବିତିବାକୁ ବସିଲାଣି। ଏହି 6 ମାସରେ ଆମେ ମନ୍ କି ବାତ୍ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ। ଜୁନ୍ରେ ମଧ୍ୟ ଦେଶ ଏଭଳି କିଛି ଉପଲବ୍ଧି ହାସଲ କରିଛି ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି। ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ। ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା। ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା। ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ମାନୁଫ୍ୟାକ୍ଚରିଂ ସବୁକିଛି ସ୍ୱଦେଶୀ। ବନ୍ଧୁଗଣ, ଜୁନ୍ ମାସରେ ହିଁ ଆଭିଏସନ୍ ସେକ୍ଟରରେ ମଧ୍ୟ ଦେଶ ଗୋଟିଏ ବଡ଼ ସଫଳତା ପ୍ରାପ୍ତ କରିଛି। C-295 ଏହି ବିମାନ ମେଡ୍ ଇନ୍ ଇଣ୍ଡିଆ ଏବଂ ଏହି C-295 ବିମାନ ନିଜର ପ୍ରଥମ ଉଡ଼ାଣ ସମ୍ପୂର୍ଣ୍ଣ କରିଛି ଏବଂ ଏହିଭଳି 40 ବିମାନ ଭାରତରେ ହିଁ ତିଆରି କରାଯାଉଛି। ଏଥିରେ ଏମ୍ଏସ୍ଏମ୍ଇ ଏବଂ ଏରୋସ୍ପେସ୍ ସେକ୍ଟରକୁ ନୂତନ ଶକ୍ତି ମିଳୁଛି, ରୋଜଗାରର ସୁଯୋଗ ବୃଦ୍ଧି ପାଉଛି ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପ ମଧ୍ୟ ସୁଦୃଢ଼ ହେଉଛି। ଏହି ମାସରେ ଡିଆର୍ଡିଓ ସ୍ୱଦେଶୀ ଲଙ୍ଗ୍ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ଏହାକୁ ଡିଆର୍ଡିଓର ଲାବୋରେଟରିଜ୍ ଏବଂ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ପାର୍ଟନର୍ସ ମିଳିତ ଭାବେ ତିଆରି କରିଛନ୍ତି। ଅର୍ଥାତ୍ ଆଜି ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଆମ ଭାରତ ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭର ହେବାକୁ ଯାଉଛି। ବନ୍ଧୁଗଣ, ଜୁନ୍ରେ ଆଉ ଗୋଟିଏ ଆୟୋଜନ ହୋଇଥିଲା ଯେଉଁଥିରେ ସମଗ୍ର ବିଶ୍ୱ ଭାରତର ପ୍ରଚେଷ୍ଟା ସହ ଯୋଡ଼ି ହେଲେ ଏବଂ ଏହି କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିକ ଯୋଗ ଦିବସ। ଏଥର ବିଶ୍ୱର 2500 ଅଧିକ ସ୍ଥାନରେ ଯୋଗର ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମ ଦେଶରେ କୋଟି କୋଟି ଲୋକେ ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଏହି ମାସରେ ଅହମ୍ମଦାବାଦରେ ଆୟୋଜିତ ବିଶ୍ୱ ଯୋଗାସନ ଚମ୍ପିୟନ୍ସିପ୍ ମଧ୍ୟ ବଡ଼ ଆଲୋଚନାର ବିଷୟ ରହିଲା। ଏଥିରେ ଭାରତ ମୋଟ 114 ପଦକ ଜିତିଛି, ଯେଉଁଥିରେ ରହିଛି 102 ସ୍ୱର୍ଣ୍ଣ ପଦକ। ଭାରତ ଏହି ଚମ୍ପିୟନ୍ସିପ୍ର ପଦକ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲା। ମୁଁ ସମସ୍ତ ବିଜୟୀ ଖେଳାଳିମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଯେକୌଣସି ରାଷ୍ଟ୍ରର ଆତ୍ମା ହେଉଛନ୍ତି ସେଠାକାର ଜନସାଧାରଣ। ଯେତେବେଳେ ସେହି ଦେଶର ଲୋକେ କୌଣସି ସଂକଳ୍ପ ଗ୍ରହଣ କରନ୍ତି ସେତେବେଳେ କୌଣସି ଶକ୍ତି ସେମାନଙ୍କୁ ଲକ୍ଷ୍ୟଚ୍ୟୁତ କରିପାରେ ନାହିଁ। ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀର ଏହି ଶକ୍ତି ଭାରତର ବହୁତ ବଡ଼ ପୁଞ୍ଜି ଏବଂ ଏହି ଜନଭାଗିଦାରୀକୁ ଆମେ ବାରମ୍ବାର ଅନୁଭବ କରୁଛୁ। ବନ୍ଧୁଗଣ, ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧର ସ୍ଥିତିକୁ ଦେଖି ମୁଁ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲି। ମୁଁ କହିଥିଲି ଯେ ଯଥାସମ୍ଭବ କିଛି ସମୟ ପାଇଁ ସୁନା କ୍ରୟ କରିବାରୁ ବିରତ ରୁହନ୍ତୁ। ଲୋକଙ୍କୁ କହିଥିଲି ଯେ ବିଦେଶରେ ଛୁଟି କଟାଇବାରୁ ନିବୃତ ରୁହନ୍ତୁ। ମୁଁ ଲୋକମାନଙ୍କୁ କାର୍ ପୁଲିଂକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲି। ମୁଁ ଚାଷୀମାନଙ୍କୁ କେମିକାଲ ମୁକ୍ତ ଚାଷ କରିବା ପାଇଁ, ଜମିକୁ ସୁରକ୍ଷିତ ରଖିବା ପାଇଁ ଏବଂ ପ୍ରାକୃତିକ ସାରର ଅଧିକରୁ ଅଧିକ ବ୍ୟବହାର ପାଇଁ ଅନୁରୋଧ କରିଥିଲି। ବନ୍ଧୁଗଣ, ମୁଁ ଦେଶର ପ୍ରତ୍ୟେକ ନାଗରିକ ପ୍ରତି କୃତଜ୍ଞ, କାରଣ ସେମାନେ କେବଳ ମୋ ଅନୁରୋଧ ପ୍ରତି ସମର୍ଥନ ପ୍ରକାଶ କଲେ ତାହା ନୁହେଁ, ବରଂ ଯଥାସମ୍ଭବ ସେଥିରେ ନିଜର ସହଯୋଗ କରୁଛନ୍ତି। ଅନେକ ପରିବାର ମୋତେ ବାର୍ତ୍ତାମାନ ପଠାଇ ନିଜର ଅନୁଭୂତି ବାଣ୍ଟୁଛନ୍ତି। ଅନେକ ପରିବାର ସ୍ଥିର କରିଛନ୍ତି ଯେ ଘରେ ବିବାହ କାର୍ଯ୍ୟ ଆଦିରେ ଏଥର ସୁନା କିଣିବେ ନାହିଁ, ଆବଶ୍ୟକ ପଡ଼ିଲେ ପୁରୁଣା ସ୍ୱର୍ଣ୍ଣ ଅଳଙ୍କାରରୁ ହିଁ ନୂଆ ଅଳଙ୍କାର ତିଆରି କରିଦେବେ। ଅନେକ ଲୋକେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲେଖିଛନ୍ତି ଯେ କିଭଳି ସେମାନେ ଏଥର ବିଦେଶ ଯାତ୍ରାକୁ ଏଡ଼ାଇ

ଦେଇଛନ୍ତି। ବନ୍ଧୁଗଣ, କାର୍ ପୁଲିଂକୁ ନେଇ ମଧ୍ୟ ଲୋକେ ଅନେକ ଅନୁଭୂତି ବାଣ୍ଟିଛନ୍ତି। ଯେଉଁମାନେ ପ୍ରତିଦିନ ଗୋଟିଏ ରାସ୍ତାରେ ହିଁ ନିଜ ନିଜ ଗାଡ଼ିରେ ଯାଉଥିଲେ, ଏବେ ସେମାନେ ଏକାଠି ମିଶି ଯାଉଛନ୍ତି। ଲୋକେ ଯଥାସମ୍ଭବ ବସ୍ ଏବଂ ମେଟ୍ରୋ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ ହୋଇପାରୁଛି। ସେହିଭଳି ଦେଶର ବିଭିନ୍ନ ଭାଗରେ ପ୍ରାକୃତିକ ସାରର ଚାହିଦା ବୃଦ୍ଧିର ମଧ୍ୟ ଖବର ମିଳୁଛି। ବନ୍ଧୁଗଣ, ଆମେ ଭାରତୀୟମାନେ ଏହି ବୈଶ୍ୱିକ ସଙ୍କଟର ଏକତ୍ରିତ ଭାବେ ମୁକାବିଲା କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜନଭାଗିଦାରୀର ଏହି ଶକ୍ତି ଆମକୁ ସୁଦୃଢ଼ କରିବ, ଆମକୁ ସଫଳ କରିବ ବୋଲି ମୋର ବିଶ୍ୱାସ। ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଜନ୍ମଦିନ, ବିବାହ ଆଦି ପାରିବାରିକ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ସାମାଜିକ ଉତ୍ସବ ମଧ୍ୟ ହୋଇଥାଏ। ପ୍ରତ୍ୟେକ ପରିବାର ଚାହେଁ ଯେ ସେମାନେ ନିଜ ଖୁସି ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ। ଲୋକେ ଅତିଥିମାନଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ବନ୍ଧୁଗଣ, ମହାରାଷ୍ଟ୍ରର ନାନ୍ଦେଡ଼ରେ ଗୋଟିଏ ପରିବାର ନିଜ ଖୁସି ବାଣ୍ଟିବା ପାଇଁ ଏଭଳି ଗୋଟିଏ କାମ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଯାଇଛି। ନାନ୍ଦେଡ଼ର ବାହାଦୁରପୁରା ଗାଁରେ ପେଟକର ପରିବାର ବାସ କରନ୍ତି। ଏହି ପରିବାର ଚିନ୍ତା କଲେ ଯେ ଯଦି ଖୁସି ବାଣ୍ଟିବା, ତେବେ ଏଭଳି କୌଣସି ବସ୍ତୁ କାହିଁକି ନ ଦେବା ଯାହା ଅସୁବିଧା ସମୟରେ କୌଣସି ପରିବାରର କାମରେ ଲାଗିବ। ନିଜ ଘରେ ବିବାହ ଅବସରରେ ଏହି ପରିବାର ଗାଁର ପ୍ରାୟ 3,500 ଲୋକଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କଲେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ 1,00,000 ଟଙ୍କାର ବୀମା କଭର ଦିଆଗଲା। ଏହି ନୂତନ ଧାରା ପଛରେ ରହିଥିବା ଭାବନା ବହୁତ ହୃଦୟସ୍ପର୍ଶୀ। ଏହି ପରିବାର ଆଗରୁ ଦେଖିଥିଲେ ଯେ କୌଣସି ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ସମୟରେ ଏକ ଛୋଟ ସହାୟତା ମଧ୍ୟ ବହୁତ ବଡ଼ ସମ୍ବଳ ପାଲଟିଯାଏ। ବନ୍ଧୁଗଣ, ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ କେବଳ ବାର୍ଷିକ 20 ଟଙ୍କା ପ୍ରିମିୟମ ଅର୍ଥାତ୍ ମାତ୍ର ବର୍ଷକୁ 20 ଟଙ୍କା ପ୍ରିମିୟମରେ 2,00,000 ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳିଥାଏ। ଏଯାବତ୍ ଏହି ଯୋଜନାରେ 58 କୋଟିରୁ ଅଧିକ ଲୋକ ଯୋଡ଼ି ହୋଇସାରିଲେଣି। ଏଥିରୁ ପ୍ରାୟ 28 କୋଟି ହେଉଛନ୍ତି ଆମର ମା, ଭଉଣୀ, କନ୍ୟା ଏବଂ ମହିଳାମାନେ। ମିଳିଥିବା ହିସାବ ଅନୁଯାୟୀ ଏହି ଯୋଜନା ଅଧୀନରେ ଏଯାବତ୍ ପୀଡ଼ିତ ପରିବାରଙ୍କୁ 3,700 କୋଟି ଟଙ୍କାଠାରୁ ମଧ୍ୟ ଅଧିକ ସହାୟତା ପ୍ରାପ୍ତ ହୋଇସାରିଛି। ବନ୍ଧୁଗଣ, ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଏହି ଯୋଜନା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ଯୋଜନା କୌଣସି ବ୍ୟକ୍ତିର ଦୁଃଖଦ ମୃତ୍ୟୁ ହେବା ଘଟଣାରେ ତା'ର ପରିବାରକୁ 2,00,000 ଟଙ୍କାର ବୀମା କଭର ପ୍ରଦାନ କରୁଛି। ଏହାର ବାର୍ଷିକ ପ୍ରିମିୟମ ମାତ୍ର 436 ଟଙ୍କା ଅର୍ଥାତ୍ ଦିନକୁ ଅତି ବେଶୀରେ 1.5 ଟଙ୍କା। ଏହି ଯୋଜନା ସହ ଏଯାବତ୍ 27 କୋଟିରୁ ଅଧିକ ଲୋକ ଜଡ଼ିତ ହୋଇଛନ୍ତି। ଏହା ଅନ୍ତର୍ଗତ ଦେଶର ପ୍ରାୟ 11,00,000 ପରିବାରଙ୍କୁ ପ୍ରାୟ 22,000 କୋଟି ଟଙ୍କାର ସହାୟତା ମିଳିସାରିଛି। ଏ ରାଶିଗୁଡ଼ିକ ବହୁତ ବଡ଼। ଏହି ପରିସଂଖ୍ୟାନ ପଛରେ ରହିଛି ଲକ୍ଷ ଲକ୍ଷ ପରିବାରର ନିଜ ନିଜ କାହାଣୀ। କେଉଁଠି କୌଣସି ମା'କୁ ନିଜ ପିଲାର ଶିକ୍ଷା ଜାରି ରଖିବା ପାଇଁ ସହାୟତା ମିଳିଗଲା, ତ କେଉଁଠି କୌଣସି ପତ୍ନୀକୁ ଘରର ଦାୟିତ୍ୱ ସମ୍ଭାଳିବାରେ ସାହାଯ୍ୟ ମିଳିଗଲା। ବନ୍ଧୁଗଣ, ଅନେକ ଥର ବହୁତ ବଡ଼ ସୁରକ୍ଷାର ଆରମ୍ଭ ବହୁତ ଛୋଟ ରାଶି ଏବଂ ଗୋଟିଏ ଛୋଟ ପଦକ୍ଷେପରୁ ହୋଇପାରେ। ଛୋଟ ନିଷ୍ପତ୍ତିଟିଏ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆଣିଦେଇପାରେ। ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ନିଜ ପରିବାରକୁ ଏହି ଯୋଜନାଗୁଡ଼ିକ ସମ୍ପର୍କରେ ନିଶ୍ଚିତ ଭାବେ ସୂଚନା ଦିଅନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ରେ ବର୍ତ୍ତମାନ ଏପରି ବିଷୟରେ କଥା ହେବା ଯାହା ହଜାର ବର୍ଷ ତଳର ପୁରୁଣା। ହଜାର ହଜାର ବର୍ଷ ଧରି ଏହା ମାନବ ସମାଜରେ ବସାବାନ୍ଧି ରହିଆସୁଛି। ଏ ବିଷୟ ହେଉଛି ଅନ୍ଧବିଶ୍ୱାସ। ଅନେକ ଥର ଦେଖାଯାଏ ଅନ୍ଧବିଶ୍ୱାସ କେବଳ ମାତ୍ର ଭ୍ରାନ୍ତ ଧାରଣା ନୁହେଁ, ତାହା ଡର ସୃଷ୍ଟି କରେ। ଆଉ ଯେବେ ଡର ମନ ଉପରେ ପ୍ରଭୁତ୍ୱ ବିସ୍ତାର କରେ, ସେତେବେଳେ ମଣିଷ ସତ୍ୟକୁ ଦେଖିବା ବନ୍ଦ କରିଦିଏ। ଅନ୍ଧବିଶ୍ୱାସରେ ବୁଡ଼ି ରହୁଥିବା ଲୋକମାନେ ବିନା ତର୍କରେ

ସତ୍ୟ ନ ଜାଣି ଏପରି ନିଷ୍ପତ୍ତି ନିଅନ୍ତି, ଯାହା ବହୁତ କ୍ଷତିକାରକ ହୋଇଥାଏ। ଏପରି ସ୍ଥଳେ ସମାଜରେ ଏପରି ଲୋକ ବି ଅଛନ୍ତି ଯେଉଁମାନେ ବିଜ୍ଞାନ, ଅନୁଭବ ଓ ତର୍କ ଆଧାରରେ ଏହିସବୁ ଧାରଣାକୁ ଆହ୍ୱାନ ରୂପେ ସ୍ୱୀକାର କରନ୍ତି। ଅନ୍ଧବିଶ୍ୱାସରୁ ବିଶ୍ୱାସ ପର୍ଯ୍ୟନ୍ତ ଏହି ଯାତ୍ରା ସହଜ ସାଧ୍ୟ ନୁହେଁ। ଆଜି ମୁଁ ଏପରି ଏକ ସଫଳ ଯାତ୍ରା ସମ୍ପର୍କରେ ଆପଣମାନଙ୍କୁ ନିଶ୍ଚିତ ରୂପେ କହିବାକୁ ଚାହେଁ। ବନ୍ଧୁଗଣ, ଆସାମରେ ଏକ ପକ୍ଷୀ ଦେଖାଯାଏ। ସେହି ପକ୍ଷୀର ନାଁ ହେଲା ହାଡ଼ଗିଳା ପକ୍ଷୀ। ଏହା ଏକ ଦୁର୍ଲଭ ପକ୍ଷୀ। ପରିବେଶକୁ ସଫାସୁତୁରା ରଖିବାରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, କିନ୍ତୁ ଦୀର୍ଘ ବର୍ଷ ଧରି ଆସାମର କିଛି ଅଞ୍ଚଳରେ ଏହି ପକ୍ଷୀକୁ ଅଶୁଭ ବୋଲି ବିବେଚିତ କରାଯାଉଥିଲା। ଲୋକମାନେ ଏହାକୁ ନିଜ ଆଖପାଖରେ ଦେଖିବାକୁ ପସନ୍ଦ କରୁନଥିଲେ। ଯେଉଁ ଗଛମାନଙ୍କରେ ହାଡ଼ଗିଳା ପକ୍ଷୀ ବସା ବାନ୍ଧେ, ଅନେକ ଥର ସେହି ଗଛଗୁଡ଼ିକୁ କାଟି ଦିଆଯାଏ। ଭାବନ୍ତୁ, ଏପରି ଏକ ପକ୍ଷୀ ଯାହା ପରିବେଶକୁ ପରିଷ୍କାର ରଖିବାରେ ସାହାଯ୍ୟ କରେ, ସେହି ହାଡ଼ଗିଳା ପକ୍ଷୀ ଲୋକମାନଙ୍କ ଭୟର ଶିକାର ହୋଇଥିଲା। ଏପରି ସ୍ଥିତିରେ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ ଏସବୁ ଦେଖିଲେ। ସେ ଲୋକମାନଙ୍କ ମନରେ ବସା ବାନ୍ଧିଥିବା ଏହି ଭ୍ରାନ୍ତ ଧାରଣାକୁ ବଦଳାଇବା ପାଇଁ ସଂକଳ୍ପ ନେଲେ। ସେ ମହିଳାମାନଙ୍କ ସହ କଥାବାର୍ତ୍ତା କଲେ, ବିଜ୍ଞାନ ଆଧାରରେ ଲୋକମାନଙ୍କୁ ବୁଝାଇଲେ। ଧୀରେ ଧୀରେ ମହିଳାମାନେ ଏହି ଅଭିଯାନରେ ସାମିଲ ହେଲେ। ତାପରେ ଏକ ବଡ଼ ପରିବର୍ତ୍ତନର ଆରମ୍ଭ ହେଲା। ଯେଉଁ ପକ୍ଷୀକୁ ଦିନେ ଅଶୁଭ ଭାବି ଘୋଉଡ଼ାଇ ଦିଆଯାଉଥିଲା, ସେହି ପକ୍ଷୀ ଗାଁମାନଙ୍କ ପରିଚୟ ସାଜିଲା। ହଜାର ହଜାର ଗ୍ରାମୀଣ ମହିଳା ହାଡ଼ଗିଳା ପକ୍ଷୀ ବଞ୍ଚାଇବା ପାଇଁ ଆଗକୁ ବାହାରିଲେ। ଆଜି ସେମାନେ ହରଗିଲା ଆର୍ମି ନାମରେ ପରିଚିତ। ଏହି ମହିଳାମାନେ ସମାଜ ସହ ସଂଘର୍ଷ କଲେ, ସମାଜକୁ ବୁଝାଇବା ପାଇଁ ଦିନରାତି କାମ କଲେ, ଆଉ ପରିଶେଷରେ ଅନ୍ଧବିଶ୍ୱାସକୁ ଦୂରେଇ ଦେଲେ। ସେମାନେ ସାବ୍ୟସ୍ତ କରିଦେଲେ ଯେ ଯେତେବେଳେ ସଠିକ୍ ତଥ୍ୟ ଜଣାପଡ଼ିଯାଏ, ସେତେବେଳେ ବର୍ଷ ବର୍ଷର ପୁରୁଣା ମାନସିକତା ମଧ୍ୟ ବଦଳିଯାଏ। ବନ୍ଧୁଗଣ, ମୁଁ ପ୍ରାୟତଃ କହେ, ଯିଏ ଖେଳେ ସେ ପ୍ରସ୍ଫୁଟିତ ହୁଏ। ଦେଶରେ ଏପରି ଯୁବକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯେଉଁମାନେ ଖେଳୁଛନ୍ତି, ଉନ୍ନତି ମଧ୍ୟ କରୁଛନ୍ତି। ପୂର୍ବ ତୁଳନାରେ ବର୍ତ୍ତମାନ ବହୁ ସଂଖ୍ୟକ ଯୁବକ ଖେଳକୁ କ୍ୟାରିୟର ରୂପେ ଗ୍ରହଣ କରୁଛନ୍ତି। ନାଗାଲାଣ୍ଡର ଏପରି ଦୁଇଟି ପ୍ରଚେଷ୍ଟା ସମ୍ପର୍କରେ ମୋତେ ସୂଚନା ମିଳିଛି, ଯାହା ଖୁବ୍ ରୋମାଞ୍ଚକର। ପ୍ରଥମ ପ୍ରଚେଷ୍ଟାଟି ହେଉଛି ନାଗାଲାଣ୍ଡ ବେବି ଲିଗ୍। ନାଁ ଶୁଣି ଆପଣମାନଙ୍କୁ ନିଶ୍ଚୟ ଲାଗୁଥିବ ଏହା ଖୁବ୍ ଛୋଟ ଛୋଟ ପିଲାମାନଙ୍କର କୌଣସି ସାଧାରଣ ଲିଗ୍ ହୋଇଥିବ, ମାତ୍ର ଏହା ସେପରି ନୁହେଁ। ଏହା 5-10-12 ବର୍ଷ ବୟସର ଛୋଟ ଛୋଟ ଫୁଲଠାରୁ କୋମଳ ପିଲାମାନଙ୍କର ଏକ ଅସାଧାରଣ ଲିଗ୍। ଆଉ ଏହି ପିଲାମାନଙ୍କୁ ନେଇ ଫୁଟବଲ ଖେଳାଳିମାନଙ୍କର ଏପରି ଏକ ଲିଗ୍ ହୋଇଛି, ଯେଉଁଠାରେ ସେମାନଙ୍କ ପ୍ରଗତି ଓ ପ୍ରତିଭାକୁ ବିକଶିତ କରୁଛନ୍ତି ଓ ସେମାନଙ୍କ ପରିଚୟ ସୃଷ୍ଟି କରୁଛନ୍ତି। ନାଗାଲାଣ୍ଡରେ ଅଧିକରୁ ଅଧିକ ପିଲାମାନଙ୍କୁ ଫୁଟବଲ ସହ ଯୋଡ଼ିବା ପାଇଁ ଏହା ଆରମ୍ଭ କରାଯାଇଥିଲା। 5-12 ବର୍ଷ ବୟସ ପର୍ଯ୍ୟନ୍ତ ପୁଅ ଝିଅମାନେ ଏଥିରେ ଭାଗ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ଏହି ଲିଗ୍ 3 ବର୍ଷ ପୂରଣ କରିସାରିଲାଣି। ପିଲାମାନଙ୍କ ମନ ଉପରେ ଏହି ଲିଗ୍ର ଖୁବ୍ ଭଲ ପ୍ରଭାବ ପଡ଼ିଛି। ବନ୍ଧୁଗଣ, ନାଗାଲାଣ୍ଡରେ ଆଉ ଏକ ଭଲ ପ୍ରଚେଷ୍ଟା ହେଉଛି, ଏହାର ନାଁ ହେଲା ନାଗାଲାଣ୍ଡ ଓମେନ୍ ଫୁଟସାଲ ଲିଗ୍। ହୋଇପାରେ ଆପଣମାନଙ୍କ ପାଇଁ ଏହି ଫୁଟସାଲ ଏକ ନୂଆ ନାଁ ହୋଇଥିବ। ମୁଁ ଆପଣମାନଙ୍କୁ କହୁଛି, ଶୁଣନ୍ତୁ, ଫୁଟସାଲକୁ ଇଣ୍ଡୋର ଫୁଟବଲ ବି କୁହାଯାଏ। ଏଥିରେ ଗୋଟିଏ ଟିମ୍ରେ ମାତ୍ର 5 ଜଣ ଖେଳାଳି ଥାନ୍ତି। ଖେଳ ପଡ଼ିଆ ବି ଫୁଟବଲ ଖେଳ ପଡ଼ିଆଠାରୁ ବହୁତ ଛୋଟ ହୋଇଥାଏ। ଏଥିପାଇଁ ଖେଳାଳିମାନଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ପଡ଼େ। ସେମାନଙ୍କୁ ତାଙ୍କ ଟେକ୍ନିକ୍ ଓ ସ୍କିଲ୍ର ସର୍ବଶ୍ରେଷ୍ଠ ଉପଯୋଗ କରିବାକୁ ପଡ଼ିଥାଏ। ନାଗାଲାଣ୍ଡର ଓମେନ୍ ଫୁଟସାଲ ଲିଗ୍ ଆମ ଝିଅମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଖୁବ୍ ସୁନ୍ଦର ସୁଯୋଗ ପ୍ରଦାନ କରୁଛି। ଏପରି ପ୍ରଚେଷ୍ଟା ପାଇଁ ମୁଁ ନାଗାଲାଣ୍ଡ ଲୋକମାନଙ୍କୁ ପ୍ରଶଂସା କରୁଛି। ଏପରି ପ୍ରଚେଷ୍ଟା ଦେଶର ଅନ୍ୟ ଅଞ୍ଚଳମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ। ବନ୍ଧୁଗଣ, ଏହା ହେଉଛି ଟେକ୍ନୋଲୋଜିର ଯୁଗ। ପ୍ରତିଦିନ ନୂଆ ନୂଆ ଗବେଷଣା ହେଉଛି, ନୂଆ ନୂଆ ଏଆଇ ଇନୋଭେସନ ସାମ୍ନାକୁ ଆସୁଛି। ଏପରି ସମୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା ଲୋକମାନଙ୍କ

କ୍ରିଏଟିଭିଟି କୁ କିପରି ସୁରକ୍ଷିତ ରଖାଯାଇପାରିବ, ନୂଆ ଟେକ୍ନୋଲୋଜି ସହ ଆଗକୁ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଆମେମାନେ କିପରି ମୂଳ ସହ ଯୋଡ଼ି ହୋଇ ରହିପାରିବା। ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହି ପ୍ରଶ୍ନର ସମାଧାନ ଖୋଜି ବାହାର କରିଛି। ହଜାର ବର୍ଷର ପୁରୁଣା ଆମ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବେ ନୂଆ ଅବତାରରେ ଭାରତର ଭାଗ୍ୟ ନିର୍ମାଣ କରୁଛି। ଦୁଇ ବର୍ଷ ତଳେ ମୋତେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ ପରିସରକୁ ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା। ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁଣି ଥରେ ଶାସ୍ତ୍ରାର୍ଥ କରିବାର ଆମ ପ୍ରାଚୀନ ପରମ୍ପରାକୁ ଜୀବନ୍ତ କରିଛି। ଶାସ୍ତ୍ରାର୍ଥ କେବଳ ମାତ୍ର ନିଜ କଥା ଉପସ୍ଥାପନ କରିବାର ମାଧ୍ୟମ ନୁହେଁ, ଏହା ହେଉଛି ତର୍କ ବିତର୍କ ଓ ମନ୍ଥନର ଏକ ଅନୁଶାସିତ ପ୍ରକ୍ରିୟା। ଏଥିରେ ତର୍କ ଓ ତଥ୍ୟ ସହ ନିଜର କଥା ରଖିବା ଆବଶ୍ୟକ, ଆଉ ଏଥିରେ ଆପଣଙ୍କର ଦକ୍ଷତା ଥିବା ଦରକାର। ଅନ୍ୟର ବିଚାରକୁ ଧୈର୍ଯ୍ୟର ସହ ଶୁଣିବା ଓ ବୁଝିବାର ଶିକ୍ଷା ମଧ୍ୟ ଏହି ଶାସ୍ତ୍ରାର୍ଥ ପ୍ରକ୍ରିୟାରେ ହିଁ ମିଳିଥାଏ। ମୁଁ ଖୁବ୍ ଆନନ୍ଦିତ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହାକୁ ନିଜ ସମାବର୍ତ୍ତନ ସମାରୋହର ଅଂଶ ରୂପେ ଗ୍ରହଣ କଲା। ଏଥିରେ ଅଂଶଗ୍ରହଣ କରିଥିବା ପାଖାପାଖି ଅଧା ବିଦ୍ୟାର୍ଥୀ ଅନ୍ୟ ଦେଶରୁ ଆସିଥିଲେ। ଏକ ପ୍ରାଚୀନ ପରମ୍ପରାକୁ ଆଜିର ସମୟ ସହ ଯୋଡ଼ିବା ନିମନ୍ତେ ଏହା ହେଉଛି ଖୁବ୍ ପ୍ରଶଂସନୀୟ ପ୍ରଚେଷ୍ଟା। ଏଥିପାଇଁ ମୁଁ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ମୁଁ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟଙ୍କୁ ଆହ୍ୱାନ କରୁଛି ଯେ ସେମାନେ ଏପରି ନୂତନ ପଦକ୍ଷେପ ସମ୍ପର୍କରେ ବିଚାର କରନ୍ତୁ। ବନ୍ଧୁଗଣ, ମୂଳ ସହ ଯୋଡ଼ି ହୋଇ ଯୁବକମାନଙ୍କୁ ନୂଆ ଟେକ୍ନୋଲୋଜି ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଏକ ସୁନ୍ଦର ପ୍ରୟାସ ଜାରି ରହିଛି। ଦିଲ୍ଲୀରେ ଅବସ୍ଥିତ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡାଟା ସାଇନ୍ସରେ ବିଟେକ୍ ପ୍ରୋଗ୍ରାମ ଆରମ୍ଭ କରିବାକୁ ଯାଉଛି। ଏହା ଆଧୁନିକ ଟେକ୍ନୋଲୋଜିକୁ ଭାରତୀୟ ପାରମ୍ପରିକ ଜ୍ଞାନ ସହ ଯୋଡ଼ିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଭାରତୀୟ ଭାଷାମାନଙ୍କ ପାଇଁ ଏକ ନୂଆ ଏଆଇ ଟୁଲ୍ସ ପ୍ରସ୍ତୁତ କରିବା କ୍ଷେତ୍ରରେ ସହାୟତା ମିଳିବ। ଆମର ପ୍ରାଚୀନ ଗ୍ରନ୍ଥ ଓ ପାଣ୍ଡୁଲିପିମାନଙ୍କୁ ଡିଜିଟାଲ ରୂପେ ସଂରକ୍ଷିତ କରିବାର କାମ ମଧ୍ୟ ତ୍ୱରିତ ହେବ। ମୁଁ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟିକୁ ଏହି ପ୍ରଚେଷ୍ଟା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ବନ୍ଧୁଗଣ, ଆଜି ଭାରତୀୟ ସଂସ୍କୃତି ବିଶ୍ୱର ଭିନ୍ନ ଭିନ୍ନ ଭାଗରେ ପହଞ୍ଚିବାରେ ଲାଗିଛି। ଆମ ଗୀତ, ସଙ୍ଗୀତ ଓ ଆଧ୍ୟାତ୍ମିକତାକୁ ସମଗ୍ର ବିଶ୍ୱର ଲୋକମାନେ ଜାଣୁଛନ୍ତି ଆଉ ଆପଣାଉଛନ୍ତି। ଭାରତଠାରୁ ହଜାର ହଜାର କିଲୋମିଟର ଦୂରରେ କାରବିଆନ ସାଗରରେ ଡୋମିନିକାନ ରିପବ୍ଲିକ ନାମରେ ଏକ ଦେଶ ଅଛି। ସେଠାରେ ଭାରତୀୟଙ୍କ ସଂଖ୍ୟା ପାଖାପାଖି ଶହେ, ବୋଧହୁଏ ତାଠାରୁ ବି କମ୍ ହେବ। ଏହାପରେ ବି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା ସହ ଜଡ଼ିତ ଏକ ସୁନ୍ଦର ପ୍ରଚେଷ୍ଟା ସେଠାରେ ହେଉଛି। ସେଠାରେ ସ୍ପାନିଶ କହୁଥିବା କିଛି ଲୋକ ଏକ ଟିମ୍ ତିଆରି କରିଛନ୍ତି। ଏହି ଟିମ୍ର ନାଁ ହେଉଛି ବ୍ରହ୍ମକମଳ ଡୋମିନିକାନା। ଟିମ୍ର ସଦସ୍ୟ ସମ୍ମିଳିତ ଭାବେ ବୈଦିକ ସାହିତ୍ୟର ଅଧ୍ୟୟନ କରନ୍ତି। ସେମାନେ ବୈଦିକ ମନ୍ତ୍ରର ଉଚ୍ଚାରଣ ମଧ୍ୟ ଶିଖୁଛନ୍ତି। ଏଥିପାଇଁ ସେମାନଙ୍କୁ କୌଣସି ଔପଚାରିକ ପ୍ରଶିକ୍ଷଣ ଦିଆଯାଏ ନାହିଁ, କିନ୍ତୁ ସେମାନେ ଅଡିଓ ରେକର୍ଡିଂ ଶୁଣି ଶୁଣି ବୈଦିକ ମନ୍ତ୍ରର ସଠିକ୍ ଉଚ୍ଚାରଣ ଶିଖିଛନ୍ତି। ଆଜି ସେମାନେ ଅନେକ ମନ୍ତ୍ରକୁ ଖୁବ୍ ସୁନ୍ଦର ଭାବେ ଜପିପାରୁଛନ୍ତି। ଏଥିମଧ୍ୟରେ ପୁରୁଷ ସୂକ୍ତମ୍, ଶ୍ରୀ ସୂକ୍ତମ୍, ଶ୍ରୀ ରୁଦ୍ରମ୍, ଦୁର୍ଗା ସୂକ୍ତମ୍ ଓ ଦେବୀ ମହାତ୍ନୟମ୍ ଆଦି ରହିଛି। ଭାରତଠାରୁ ଏତେ ଦୂରରେ ରହି ଆମ ପରମ୍ପରାକୁ ଶିଖିବା ନିମନ୍ତେ ସେମାନଙ୍କର ଏହି ପ୍ରୟାସ ଖୁବ୍ ପ୍ରେରଣାଦାୟୀ। ମୁଁ ବ୍ରହ୍ମକମଳ ଡୋମିନିକାନାର ସମସ୍ତ ସଦସ୍ୟମାନଙ୍କୁ ସେମାନଙ୍କର ପ୍ରଚେଷ୍ଟା ପାଇଁ ଶୁଭକାମନା ଜଣାଉଛି। ମୁଁ ହୃଦୟରୁ ଏପରି ଲୋକମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା କରିଆସୁଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ବାଦଲ ଓ ତା'ର ମନମୋହକ ଦୃଶ୍ୟ ହିଁ ମେଘାଳୟର ପରିଚୟ। ଯିଏ ମେଘାଳୟ ଯାଆନ୍ତି ତାଙ୍କୁ ସେଠାକାର ଲୋକମାନଙ୍କର ଆପଣ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ମନେ ରହେ।
କିନ୍ତୁ ମେଘାଳୟର ଆହୁରି ଗୋଟିଏ ବିଶେଷତ୍ୱ

ଅଛି ଯାହା ଆଜି ମୁଁ ମନ୍ କି ବାତ୍ରେ ଆପଣମାନଙ୍କୁ ଜଣାଇବାକୁ ଚାହେଁ। ସେ ହେଲା ମେଘାଳୟର ରୁଟ୍ ବ୍ରିଜ୍। ରାସ୍ତାକୁ ବୁଝାଉଥିବା ରୁଟ୍ ନୁହେଁ, ମୂଳ ବା ଚେରକୁ ବୁଝାଉଥିବା ରୁଟ୍ କଥା କହୁଛି। ଏହି ରୁଟ୍ ବ୍ରିଜ୍ ଗୁଡ଼ିକ ଅତ୍ୟନ୍ତ ମନମୁଗ୍ଧକର। ଏହି ବ୍ରିଜ୍ ଗୁଡ଼ିକ କେତୋଟି ଦିନ ବା କେତୋଟି ବର୍ଷରେ ତିଆରି ହୋଇନଥାଏ। ଏଗୁଡ଼ିକ ତିଆରି ହେବା ପାଇଁ ଦଶନ୍ଧି ଦଶନ୍ଧି ଲାଗିଥାଏ। ରବର ଗଛର ମୂଳ ବା ଚେରକୁ ଧୀରେ ଧୀରେ ବାଟ କଢ଼େଇ ଗୋଟିଏ ଦିଗକୁ ମଡ଼େଇ ଦିଆଯାଏ। ଏହି ଚେରଗୁଡ଼ିକୁ ଜଳଧାରର ଆରପାରିକୁ ନେଇ ନିଆଯାଏ। ସମୟାନ୍ତରେ ସେହି ଚେରଗୁଡ଼ିକ ଗୋଟିଏ ଗୋଟିଏ ମଜବୁତ ବ୍ରିଜ୍ର ରୂପ ଧାରଣ କରନ୍ତି। ଏହି ବ୍ରିଜ୍ଗୁଡ଼ିକର ଆଉ ଗୋଟିଏ ବିଶେଷତ୍ୱ ହେଲା ଏଗୁଡ଼ିକ ଜୀବିତ ବ୍ରିଜ୍। ସମୟ ବିତିବା ସଙ୍ଗେ ଏଗୁଡ଼ିକ ଆହୁରି ମଜବୁତ ହୋଇଥାନ୍ତି। ଏଥିରେ ମେଘାଳୟର ଲୋକମାନଙ୍କର ସୃଜନଶୀଳତା ମଧ୍ୟ ଦେଖାଯାଏ। ଏହା ଲୋକମାନଙ୍କର ବର୍ଷ ବର୍ଷର ଧୈର୍ଯ୍ୟ ଏବଂ ପ୍ରକୃତି ପ୍ରତି ଗଭୀର ସମ୍ମାନର ଉଦାହରଣ। ମନୁଷ୍ୟ ପ୍ରକୃତି ସହିତ ମିଶି କେତେ ଅଭୂତ ବସ୍ତୁ ତିଆରି କରିପାରେ, ଏହି ବ୍ରିଜ୍ଗୁଡ଼ିକ ତା'ର ନିଦର୍ଶନ। ଏଗୁଡ଼ିକ ଆମ ଦେଶର, ଆମ ପୃଥିବୀର ଐତିହ୍ୟ ଅଟନ୍ତି। ଏବେ ଭାରତ ମେଘାଳୟର ଏହି ରୁଟ୍ ବ୍ରିଜ୍ଗୁଡ଼ିକୁ ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସାଇଟ୍ ନେଟୱାର୍କରେ ସାମିଲ କରିବା ପାଇଁ ଆବେଦନ କରିଛି। ବନ୍ଧୁଗଣ, ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ରୁଟ୍ ବ୍ରିଜ୍ଗୁଡ଼ିକ ଏବେ କେତେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଏଭଳି ସମୟରେ ମେଘାଳୟର ଲୋକମାନେ ଏହି ପ୍ରାକୃତିକ ଐତିହ୍ୟର ସଂରକ୍ଷଣର ଦାୟିତ୍ୱ ସୁନ୍ଦର ଭାବରେ ତୁଲାଇଛନ୍ତି। ଏହି ରୁଟ୍ ବ୍ରିଜ୍ଗୁଡ଼ିକର ସଂଖ୍ୟା କେତେ ପ୍ରଥମେ ତାହା ଜାଣିବା ସହଜ ନଥିଲା। ସ୍ଥାନୀୟ ଲୋକମାନେ ନିଜେ ଏଗୁଡ଼ିକର ଗଣତି ଆରମ୍ଭ କଲେ। ଏହାପରେ ସେଠାକାର ଜନସାଧାରଣ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ଦାୟିତ୍ୱ ବହନ କଲେ। ଆଜିକାଲି ସ୍ଥାନୀୟ ଲୋକମାନେ 120ରୁ ଅଧିକ ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେଉଛନ୍ତି। କେତେକ ଗୋଷ୍ଠୀ ପ୍ରତିବର୍ଷ ଏହି ବ୍ରିଜ୍ଗୁଡ଼ିକର ସ୍ଥିତି ସମ୍ପର୍କରେ ଯାଞ୍ଚ କରୁଛନ୍ତି। କେତେକ ଲୋକ ଆଖପାଖ ଅଞ୍ଚଳକୁ ମଜବୁତ କରିବା ପାଇଁ ନର୍ସରୀ ମଧ୍ୟ ତିଆରି କରିଛନ୍ତି। ଏହିଭଳି ଭାବରେ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ପାଇଁ ଇକୋସିଷ୍ଟମ ପ୍ରସ୍ତୁତ ହୋଇଯାଇଛି। ଆପଣ ଦେଖିଥିବେ ଏ ବର୍ଷ ହେଲି ବାର୍ଜିଙ୍କୁ ପଦ୍ମ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି। ସେ ନିଜ ଜୀବନର 50ରୁ ଅଧିକ ବର୍ଷ ଏହି ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେବାରେ ବିନିଯୋଗ କରିଛନ୍ତି। ତାଙ୍କର ସମର୍ପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ବନ୍ଧୁଗଣ, ଆପଣ ଯଦି କେବେ ଏହି ରୁଟ୍ ବ୍ରିଜ୍ଗୁଡ଼ିକରେ ଯାତ୍ରା କରିଛନ୍ତି ତ ତାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ସେୟାର କରନ୍ତୁ। ଆପଣଙ୍କ ଫଟୋ ଅନ୍ୟ ଲୋକମାନଙ୍କୁ ମଧ୍ୟ ମେଘାଳୟର ଏହି ନିଆରା ଐତିହ୍ୟ ବିଷୟରେ ଜାଣିବାକୁ ଉତ୍ସାହିତ କରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଚାହୁଁ ଯେ ଆମ ଗାଁ ସଫାସୁତୁରା ହେଉ ଏବଂ ଆମ ସହର ସୁନ୍ଦର ଦେଖାଯାଉ, କିନ୍ତୁ ଆମେ ବୋଧହୁଏ କେତେବେଳେ ବି ଟିକେ ଅଟକି ରହି ଭାବିନଥିବା ଆମ ଆଖପାଖର ଏହି ଆବର୍ଜନାଗୁଡ଼ିକୁ କିଏ ସଫା କରୁଛି। ଅଧିକାଂଶ ଲୋକ ତ ଧରି ନେଇଥାନ୍ତି ଯେ ଏହା ଅନ୍ୟ କାହାର ଦାୟିତ୍ୱ ଏବଂ ସେ ହିଁ ଏହାକୁ ସଫା କରିବ, କିନ୍ତୁ ଆମ ଭିତରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଚିନ୍ତାଧାରା ଦ୍ୱାରା ଆମକୁ ବହୁତ ପ୍ରଭାବିତ କରନ୍ତି। ମୋତେ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ବ୍ୟାବ୍ରାର କିଛି ଭଉଣୀମାନଙ୍କ ବିଷୟରେ ଜାଣିବାକୁ ମିଳିଲା। ସେମାନେ ନିଜ ଆଖପାଖରେ ପଡ଼ିଥିବା ପ୍ଲାଷ୍ଟିକ୍ ଆବର୍ଜନାଗୁଡ଼ିକୁ ସଫା କରିବାର ସଂକଳ୍ପ ନେଲେ। ସେମାନେ ଭାବିଲେ ନାହିଁ ଯେ ଆଉ କେହି ଆସି ଏଥିରେ ପରିବର୍ତ୍ତନ ଆଣିବ। ସେମାନେ ନିଜେ ସାରା ସହରରୁ ପ୍ଲାଷ୍ଟିକ୍ ଆବର୍ଜନା ଏବଂ ଖାଲି ବୋତଲ ଏକାଠି କରିବା ଆରମ୍ଭ କଲେ। ଧୀରେ ଧୀରେ ଏହି ପ୍ରଚେଷ୍ଟା ବଢ଼ି ଚାଲିଲା ଏବଂ ସେଥିରୁ ପ୍ଲାଷ୍ଟିକ୍କୁ ଇକୋ ବ୍ରିକ୍ସରେ ପରିଣତ କରାଗଲା। ଆଜିକାଲି ଏହି ଇକୋ ବ୍ରିକ୍ସର ଉପଯୋଗ ସାଧାରଣ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମରେ ଲଗାଯାଉଛି। ରାଜଗଡ଼ରେ ଗତ କିଛି ମାସରେ ଶହ ଶହ କିଲୋ ପ୍ଲାଷ୍ଟିକ୍କୁ ରିସାଇକେଲ କରି ସେଗୁଡ଼ିକର ଉତ୍ତମ ଉପଯୋଗ କରାଯାଉଛି। ଅର୍ଥାତ୍ ଯେଉଁ ପ୍ଲାଷ୍ଟିକ୍ ଆଗରୁ ସହରକୁ ପ୍ରଦୂଷଣ କରୁଥିଲା, ଆଜି ତାହା ଏହି ଭଉଣୀମାନଙ୍କ ପ୍ରୟାସ ଦ୍ୱାରା ସହରର ସୌନ୍ଦର୍ଯ୍ୟ ବର୍ଦ୍ଧନରେ ସହାୟକ ହୋଇପାରିଛି। ମୁଁ ବ୍ୟାବ୍ରାର ସମସ୍ତ ଭଉଣୀ ଏବଂ
ଏହି ଅଭିଯାନ

0: ରେ ଯୋଗ ଦେଇଥିବା ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ଅନେକ ଲୋକ ମୋତେ ପତ୍ର ଲେଖି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ କହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ବିଷୟଟି ଗଣେଶ ଉତ୍ସବ ସହିତ ଜଡ଼ିତ। ଏମିତି ତ ଗଣେଶ ଉତ୍ସବ ପାଇଁ ଏବେ ଯଥେଷ୍ଟ ସମୟ ବାକି ଅଛି, କିନ୍ତୁ ଲୋକମାନେ ଅନୁରୋଧ କରିଛନ୍ତି ଯେ ସେ ବିଷୟରେ ଏବେ ହିଁ ଚର୍ଚ୍ଚା କରାଯିବା ଉଚିତ। ପ୍ରକୃତରେ ଗଣେଶଙ୍କ ମୂର୍ତ୍ତି ତିଆରିର କାମ ବହୁ ଆଗରୁ ଆରମ୍ଭ ହୋଇଥାଏ। ମୂର୍ତ୍ତି ତିଆରି କରିବା ଏବଂ ମୂର୍ତ୍ତି ବ୍ୟବସାୟ କରୁଥିବା ଲୋକମାନେ ଏବେଠାରୁ ସକ୍ରିୟ ହୋଇଉଠନ୍ତି। ତେଣୁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଘର, ସୋସାଇଟି ଅଥବା ଆଖପାଖ ଜାଗାରେ ଗଣପତି ବପ୍ପାଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ହେବ ତାହା ଆମ ଦେଶର ମାଟିରେ ତିଆରି ହୋଇଥିବ। ତାହା ଆମ ନିଜ କୁମ୍ଭାର ଏବଂ ସ୍ଥାନୀୟ କଳାକାରମାନଙ୍କ ହାତରେ ତିଆରି ହୋଇଥିବ। ଯେଉଁ ଲୋକମାନେ ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମାନେ ମାଟିର ମୂର୍ତ୍ତିକୁ ପ୍ରାଥମିକତା ଦିଅନ୍ତୁ। ଆଉ ଯେଉଁ ଲୋକମାନେ ମୂର୍ତ୍ତି କିଣୁଛନ୍ତି ସେମାନେ ମଧ୍ୟ ନିଶ୍ଚିତ ଦେଖନ୍ତୁ ଯେ ଗଣପତି ବପ୍ପାଙ୍କ ମୂର୍ତ୍ତି କେଉଁଥିରେ ତିଆରି ହୋଇଛି ଏବଂ କେଉଁ ଦେଶରେ ତିଆରି ହୋଇଛି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ତିଆରି ହୋଇଥିବା ମୂର୍ତ୍ତିଗୁଡ଼ିକୁ ଆଦୌ କିଣନ୍ତୁ ନାହିଁ। ବନ୍ଧୁଗଣ, ମାଟିର ମୂର୍ତ୍ତିଗୁଡ଼ିକ ପୂଜା ସରିବା ପରେ ସହଜ ଭାବରେ ପାଣିରେ ବିଲୀନ ହୋଇଯାଇଥାଏ। ଏହାଦ୍ୱାରା ଆମ ନଦୀ, ପୋଖରୀ ଏବଂ ପରିବେଶର ସୁରକ୍ଷା ହୋଇଥାଏ, ଆମ ଆସ୍ଥା ମଧ୍ୟ ବଞ୍ଚି ରହିଥାଏ ଏବଂ ପ୍ରକୃତି ପ୍ରତି ଆମର ଦାୟିତ୍ୱ ମଧ୍ୟ ପୂର୍ଣ୍ଣ ହୋଇଥାଏ। ଯେତେବେଳେ ଆମେ ସ୍ଥାନୀୟ କାରିଗରମାନଙ୍କଠାରୁ ମୂର୍ତ୍ତି କିଣୁ, ଆମେ ଭୋକାଲ ଫର ଲୋକାଲର ସଂକଳ୍ପକୁ ମଧ୍ୟ ଦୃଢ଼ କରିଥାଉ। ମୋର ବିଶ୍ୱାସ ଯେ ଏଥର ଗଣେଶ ଉତ୍ସବରେ ଏବଂ ଏହିଭଳି ପ୍ରତ୍ୟେକ ଉତ୍ସବରେ ଆମେ ଏ ସମସ୍ତ କଥା ଉପରେ ନିଶ୍ଚୟ ଗମ୍ଭୀରତାର ସହିତ ଚିନ୍ତା କରିବା ଏବଂ ଦେଶ ହିତରେ ପଦକ୍ଷେପ ନେବା। ବନ୍ଧୁଗଣ, ଆମ ଦେଶରେ ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଆମ ଦେଶର ଜନସାଧାରଣ। ଦେଶର ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବା ଛୋଟ ବଡ଼ ପ୍ରଚେଷ୍ଟାଗୁଡ଼ିକରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ। ଏହିଭଳି ପ୍ରୟାସ ଆମକୁ କହିଦିଏ ଯେ ଯେବେ ମନରେ ସଂକଳ୍ପ ଥାଏ ଏବଂ ସମାଜର ସହଯୋଗ ମିଳେ ତେବେ କୌଣସି ବି ବଡ଼ ପରିବର୍ତ୍ତନ ଅଣାଯାଇପାରେ। ଆପଣଙ୍କ ଆଖପାଖରେ ହେଉଥିବା ଏହିଭଳି ପ୍ରଚେଷ୍ଟାଗୁଡ଼ିକ ବିଷୟରେ ଆପଣମାନେ ମୋ ପାଖକୁ ନିଶ୍ଚୟ ଲେଖନ୍ତୁ। ଆପଣଙ୍କର ବିଚାର ଏବଂ ପରାମର୍ଶ ପଠାଇ ଚାଲନ୍ତୁ। ହୋଇପାରେ ଆପଣଙ୍କ ଆଖପାଖର ଗୋଟିଏ ଛୋଟିଆ ପ୍ରୟାସ ସାରା ଦେଶ ପାଇଁ ପ୍ରେରଣା ହୋଇପାରିବ। ଆସନ୍ତା ମାସରେ ଆମେ ପୁଣି ଭେଟିବା, ଦେଶବାସୀମାନଙ୍କ ପାଇଁ କିଛି ନୂତନ ପ୍ରୟାସର ଚର୍ଚ୍ଚା କରିବା। ସେ ପର୍ଯ୍ୟନ୍ତ ଆପଣ ନିଜର ଏବଂ ନିଜର ପରିବାରର ଧ୍ୟାନ ରଖନ୍ତୁ। ଆଉ ହଁ, ଜଳ ସଞ୍ଚୟ କରିବା ହିଁ କରିବା। ବର୍ଷା ପାଣିର ଗୋଟିଏ ଗୋଟିଏ ବିନ୍ଦୁକୁ ଆମକୁ ସଞ୍ଚୟ କରିବାକୁ ପଡ଼ିବ। କ୍ୟାଚ୍ ଦ ରେନ୍ ଅଭିଯାନକୁ ସାମାନ୍ୟ ମନ୍ଥର ହେବାକୁ ଦେବା ନାହିଁ। ମୋର ଅନୁରୋଧ, ବର୍ଷାର ବିନ୍ଦୁ ବିନ୍ଦୁ ଜଳ ଆମେ ମିଳିମିଶି ସଞ୍ଚିବା। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।
2: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି, ମିଳିଗଲା, ଏବେ କଲ୍ କରୁଛି ଦିଦି।
3: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ୍ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
2: ତ ଠିକ ନମ୍ବର
3: ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ କିମ୍ବା କାର୍ଡରେ।
2: ତମେ ତ ବଞ୍ଚେଇ ଦେଲ ଦିଦି,
3: କାମରୁ ନୁହେଁ।
4: ଆର୍ବିଆଇ କହେ,
5: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।

0: ଆସନ୍ତାକାଲି ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ଜିଲ୍ଲା ଓ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି ଦେବସ୍ନାନ ପୂର୍ଣ୍ଣିମା ଲାଗି ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
1: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଯାହା ବି ନୀତିକାନ୍ତିର ଆୟୋଜନ ହେବା କଥା, ସମ୍ପାଦନ ହେବା କଥା, ସବୁ ଠିକ୍ ହିସାବରେ ମହାପ୍ରଭୁଙ୍କ କୃପାରୁ ଚାଲିଛି ଏବଂ ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ପାଇଁ ଯାହା ପ୍ରସ୍ତୁତିକରଣ ହେବା କଥା ସମସ୍ତ ପ୍ରସ୍ତୁତିକରଣ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ ଏବଂ ବିଶେଷ କରି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କରାଯାଇଛି। ନୀତି ସମ୍ପାଦନରେ ମଧ୍ୟ ସମସ୍ତ ସେବକ ବନ୍ଧୁମାନେ ଆମକୁ ସହଯୋଗ କରୁଛନ୍ତି। ଗତକାଲିଠାରୁ ଯାହା ବି ନୀତି ଆମେ ଆରମ୍ଭ କରିଛେ, ଆଜି ବି ସେନାପଟା ଲାଗି ପରେ ବିଭିନ୍ନ ନୀତିଗୁଡ଼ିକ ଅନୁଷ୍ଠିତ ହେବ। ଯେହେତୁ ଆସନ୍ତାକାଲି ପହଣ୍ଡି ନୀତି ପରେ ଅନ୍ୟାନ୍ୟ ଯାହା କିଛି ନୀତି ସମ୍ପାଦନ ହେବା କଥା ତାହାର ପର୍ଯ୍ୟାୟରେ ହେବ ଏବଂ ଜଳ ବିଜେ ବା ଜଳ ପୂଜା ପରେ ଜଳ ଲାଗି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦେବନୀତି ଦେବସ୍ନାନ ପୂର୍ଣ୍ଣିମାରେ। ତେଣୁ ଜଳ ଲାଗି ପାଇଁ ଯାହା ବି ଆମେ ନୀତି ନିର୍ଘଣ୍ଟ ବ୍ୟବସ୍ଥାବଳୀ କରିଛୁ, ସମସ୍ତ ସେବାୟତ ବନ୍ଧୁମାନେ ସେଥିରେ ସହଯୋଗ କରିବେ ବୋଲି ଆମେ ଆଶା ରଖିଛୁ ଏବଂ ମହାପ୍ରଭୁଙ୍କ ପାଦପଦ୍ମରେ ଆମେ ପ୍ରଣିପାତ ହେଉଛୁ, ତାଙ୍କର ଆଶିଷ କାମନା କରୁଛୁ। ଯାହା ବି ଦେବନୀତି ସବୁ ନିର୍ଘଣ୍ଟ ହୋଇଛି ତାହା ସର୍ବଶୁଭେ କୁଶଳରେ ସମାପିତ ହେଉ। ଆଗାମୀ ରଥଯାତ୍ରା ପାଇଁ ଯାହା ବି ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ସବୁ କାର୍ଯ୍ୟରେ, ସବୁ ନୀତି ସମ୍ପାଦନରେ ସହାୟତା କରିବା ପାଇଁ, ସହଯୋଗ କରିବା ପାଇଁ, ସମନ୍ୱୟ ପାଇଁ ଆମକୁ ସେବକ ନିଯୋଗମାନେ ହାତ ବଢ଼ାଇଛନ୍ତି। ଆମେ ସମସ୍ତଙ୍କ ପାଖରେ ନିଶ୍ଚିତ ଭାବରେ କୃତଜ୍ଞତା ଜ୍ଞାପନ କରିବୁ। ତା ସହିତ ଯେତେ ବି ନିୟୋଜିତ କର୍ମଚାରୀ ଅଧିକାରୀ ଅଛନ୍ତି ସମସ୍ତେ ବି ମଧ୍ୟ ତାଙ୍କର ସହାୟତା ଯୋଗାଉଛନ୍ତି, ଆମେ ସମସ୍ତଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛୁ। ପହଣ୍ଡି ଯାହା ବି ନୀତି ନିର୍ଘଣ୍ଟ ଅଛି ଦେବସ୍ନାନ ପୂର୍ଣ୍ଣିମା ପାଇଁ 5ଟାରୁ 7ଟା ଭିତରେ ପହଣ୍ଡି ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ଆମେ ସେଥିପାଇଁ ପ୍ରସ୍ତୁତ ହୋଇଛୁ ଏବଂ ପରେ ମଙ୍ଗଳ ଆଳତୀ ଏବଂ ରାଜନୀତି ପାଇଁ ଛେରା ପହଁରା ପରେ ହାତୀ ବେଶ ବା ଗଜାନନ ବେଶରେ ମହାପ୍ରଭୁ ଦର୍ଶନ ଦେବେ। ଗଜାନନ ବେଶ ହେଲା ପରେ ସାହାଣ ମେଲାର ଦର୍ଶନ କରାଯିବ ଏବଂ ଗତ ବର୍ଷଠାରୁ ଆମେ ଗୋଟେ ପରମାନେଣ୍ଟ ରାମ୍ପର ବ୍ୟବସ୍ଥା କରୁଛୁ, ଯଦ୍ୱାରା କି ଭକ୍ତ ଶ୍ରଦ୍ଧାଳୁମାନେ ସ୍ନାନବେଦୀ ଆଗରେ ଯାଇକି ସେମାନେ ଦର୍ଶନ କରିବେ ଖୁବ୍ ସୁନ୍ଦର ଭାବରେ ଏବଂ ଯେତେବେଳେ ଗଜାନନ ବେଶ ପରେ ସାହାଣ ମେଲା ଦର୍ଶନ ଚାଲିବ ସେତେବେଳେ ମଧ୍ୟ ଶୃଙ୍ଖଳିତ ଭାବରେ ସେମାନଙ୍କୁ ଦର୍ଶନ କରିବା ପାଇଁ ଆମେ ଅନୁରୋଧ କରୁଛୁ। ଯେତେବେଳେ ବି ଭକ୍ତ ଶ୍ରଦ୍ଧାଳୁମାନେ ସେହି ସ୍ନାନ ମଣ୍ଡପ ଆଗରେ ଦର୍ଶନ କରୁଛନ୍ତି କିମ୍ବା ବଡ଼ଦାଣ୍ଡରୁ ଦର୍ଶନ କରୁଛନ୍ତି, ମହାପ୍ରଭୁ ଏବଂ ଭକ୍ତମାନଙ୍କ ମଧ୍ୟରେ କେହି ଆମେ ଛିଡ଼ା ହେବା ନାହିଁ ବା କୌଣସି ହିସାବରେ ପ୍ରତିବନ୍ଧକ ସାଜିବା ନାହିଁ, ଯଦ୍ୱାରା କି ସୁନ୍ଦର ଭାବରେ ଶୃଙ୍ଖଳିତ ଭାବରେ ସମସ୍ତେ ଦର୍ଶନ କରିପାରିବେ। ସମସ୍ତ ସେବାୟତ ବନ୍ଧୁମାନଙ୍କୁ ଆମେ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛୁ। ସ୍ନାନ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦେବନୀତି ହେଲା ଜଳ ଲାଗି ଏବଂ ଜଳ ବିଜେ ଏବଂ ଜଳ ପୂଜା ପରେ ଜଳ ଲାଗି ବେଳକୁ ଯାହା ବି ସମ୍ପୃକ୍ତ ସେବକମାନେ ଆମକୁ ଯାହା ବି ସେଥିରେ ନିୟୋଜିତ ରହିବେ ସେମାନେ ଶୃଙ୍ଖଳିତ ଭାବରେ ସମର୍ପଣ ମନୋଭାବରେ ତାକୁ କରିଆସୁଛନ୍ତି ଏବଂ ତାକୁ ନିଶ୍ଚିତ ଭାବରେ ସେମାନେ କରିବେ ଏବଂ ପରେ ଯେତେବେଳେ ହାତୀ ବେଶ ବା ଗଜାନନ ବେଶରେ ମହାପ୍ରଭୁମାନେ ଦର୍ଶନ ଦେବେ ତାପରେ ଓଲାଗି ହେଲା ବେଳକୁ ସେତେବେଳେ ଶୃଙ୍ଖଳିତ ଭାବରେ ସେହି କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ଆମେ ସମସ୍ତଙ୍କୁ ନିବେଦନ ରଖିଛୁ।
0: ସ୍ନାନଯାତ୍ରା ପାଇଁ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ଏ ସମ୍ପର୍କରେ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି
2: ପ୍ରଭୁ ଜଗନ୍ନାଥଙ୍କର 2026ର ରଥଯାତ୍ରା ପର୍ବର ଏଇଟା ପ୍ରଥମ ବଡ଼ ସୋପାନ, ଏଥିପାଇଁ ପୁଲିସ୍ ପ୍ରଶାସନ ତରଫରୁ ଆପଣ ଦେଖିଥିବେ ଆଇଜି ଏସ୍ପି ସମସ୍ତେ ଆସି ଏପରିକି ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ସମସ୍ତେ ରିଭ୍ୟୁ କରିସାରିଛନ୍ତି। ଆମର ଜାଣିଛନ୍ତି ଯେ 29 ତାରିଖ ଭୋରରୁ ପହଣ୍ଡି ହେବ, କାଲିଠୁ ପୁଲିସ୍ର ଡ୍ୟୁଟି ଲାଗିବ, ସେଥିପାଇଁ ଆଜି ଏ ବ୍ରିଫିଂ ରିହର୍ସାଲ୍ ଆଉ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା। ସ୍ନାନ ପୂର୍ଣ୍ଣିମାର ଯେଉଁ ବିଶେଷ ଚ୍ୟାଲେଞ୍ଜିଂ ଦିଗ ଉପରେ ଆମେ ଆଲୋକପାତ କରିଥିଲୁ, ପ୍ରଥମେ ପରିମାଣିକ ପହଣ୍ଡି ଦର୍ଶନ, ଲମ୍ବା କ୍ୟୁ ହୁଏ, ଗୋଡ଼ ଧୁଆଯାଏ ପଳେଇ ଆସେ, ତେଣୁ ସେଇଟାର ମ୍ୟାନେଜମେଣ୍ଟଠୁ ଆରମ୍ଭ କରି ଦକ୍ଷିଣ ଦ୍ୱାରରେ ଏଇ ଟିକେଟ୍ ଧାରି ପରିମାଣିକ ଦର୍ଶନକୁ ଅପେକ୍ଷା କରିଥିବା ଲୋକ କେମିତି ମନ୍ଦିର ଭିତରକୁ ଯାଇ ପହଣ୍ଡି ଦର୍ଶନ କରିବେ, ତାପରେ ପହଣ୍ଡି ବ୍ୟବସ୍ଥା କେମିତି ଶୃଙ୍ଖଳିତ ହେବ, ପହଣ୍ଡିର କୀର୍ତ୍ତନ ଚକଡ଼ାର ଗୋଟେ ପଟେ ହେଉ ବା ଆମର ଶ୍ରୀରାମ ମନ୍ଦିରରୁ ଭଣ୍ଡଘର ଭିତରେ ଯେଉଁ ବ୍ୟାରିକେଡ୍ ହେଉ ସେଠି କେମିତି ଲୋକ ଆରେଞ୍ଜ ହେବେ, ତାପରେ ପହଣ୍ଡିରେ ଠାକୁରମାନେ କେମିତି ସୁରୁଖୁରୁରେ ବିଜେ କରିବେ। ଆପଣମାନେ ଜାଣିଛନ୍ତି ବିଗତ କିଛି ବର୍ଷ ଧରି ଆରେଞ୍ଜମେଣ୍ଟରେ ପରିବର୍ତ୍ତନ କରି ଦିନ ତମାମ କେମିତି ପ୍ରଭୁମାନଙ୍କୁ ସ୍ନାନବେଦୀରେ ଦର୍ଶନ କରାଯାଇପାରିବ ଆମର ପୁରା ର୍ୟାମ୍ପର ବ୍ୟବସ୍ଥା କରାଯାଇଛି। ଯଦି ବହୁତ ଅତୀତ କଥା କହିବେ ସେତେବେଳେ ବ୍ୟବସ୍ଥା ନଥିଲା, ଲୋକଙ୍କୁ ବହୁତ ଅସୁବିଧା ହେଉଥିଲା, ଏଇ ଯେଉଁ ସ୍ନାନ ମଣ୍ଡପ ତଳେ ଯେଉଁ ର୍ୟାମ୍ପର ବ୍ୟବସ୍ଥା ଦୃଷ୍ଟିରୁ ଦିନ ତମାମ ଏ ଦର୍ଶନ ଜାରି ରହିବ, କିନ୍ତୁ ଯେତେବେଳେ ଠାକୁରମାନେ ବିଜେ କରିବେ

ବନ୍ଧା ହେବେ ସେତେବେଳେ କିଛି ସମୟ ନୀତିକୁ ଅପେକ୍ଷା କରିକି ଆମେ ସେହି ଅନୁସାରେ କ୍ରାଉଡ୍ କଣ୍ଟ୍ରୋଲ୍ କରିବୁ। ତେଣୁ ସବୁଠୁ ବଡ଼ କଥା ହେଲା ଲୋକମାନେ ବେଶୀ ଖୁସି ହୋଇଥାନ୍ତି, ବିଶେଷ କରି ଯେଉଁମାନେ ଆସନ୍ତି, ଏପରିକି ଯେଉଁମାନେ ମନ୍ଦିର ଭିତରକୁ ଅଦରଳି ଯାଆନ୍ତିନି, ସେମାନେ ଆସି ବଡ଼ଦାଣ୍ଡ ପାଖରେ ଠିଆ ହୋଇ ଠାକୁରଙ୍କର ଦର୍ଶନ କରିପାରନ୍ତି। ତେଣୁ ଆମର ଯେଉଁ କ୍ରାଉଡ୍ କଣ୍ଟ୍ରୋଲ୍ ବ୍ୟବସ୍ଥା ମନ୍ଦିର ଭିତରେ ରହିଛି, ମନ୍ଦିର ବାହାରେ ବି ରହିଛି। ମନ୍ଦିର ଭିତର କ୍ରାଉଡ୍ କଣ୍ଟ୍ରୋଲ୍ ବ୍ୟବସ୍ଥାର ଚ୍ୟାଲେଞ୍ଜ କୋଉଠି କୋଉଠି ରହୁଛି, ପ୍ରଥମେ ଜଳ ଲାଗି ସମୟରେ କେମିତି ସୁରୁଖୁରୁରେ 108

0: ଅଛନ୍ତି ସେହି ସମୟରେ ଆମେ ରୁଟ୍ଟାକୁ ଚେଞ୍ଜ କରୁ ଦର୍ଶନ କରିବାକୁ। ସେଠୁ ଆଉ ଯୋଉ ଷ୍ଟାଣ୍ଡାର୍ଡ ରୁଟ୍ ରହିଛି ଆମର କୀର୍ତ୍ତନ ଚକଡ଼ା ଦେଇ ଘୋଡ଼ାଦ୍ୱାର ଦେଇକି ଆସିକି ଦର୍ଶନ କରିବାକୁ, ତାକୁ ନ କରି ଯେହେତୁ ଭୋଗ ଗୁଆ ଚାଲିଥିବ ତାକୁ ଆମେ 22 ପାଞ୍ଚରୁ ଜାଲିଗେଟ୍ ଦେଇ କରିବୁ। ତେଣୁ ସବୁବେଳେ ଆମର ଚେଷ୍ଟା ରହିବ ଲୋକଙ୍କ ଦର୍ଶନରେ ଅଟକ ଯେମିତି ନ ରହୁ। ନାଉ ଭୋଗ ବୁହା ସରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାହିଁକିନା ତାପରେ ଆମର ସାହାଣ ମେଳା ଦର୍ଶନ ହେଇଥାଏ, ଯୋଉଟା ସ୍ନାନ ବେଦୀ ଉପରେ ହୁଏ। କିନ୍ତୁ ଏଇଠି ଜଗିବାକୁ ପଡ଼େ ଯେ ବହୁତ ଖସଡ଼ା ହେଇଥିବ, ତେଣୁ ସେ ମନ୍ଦିର ପ୍ରଶାସନ ସହିତ ପ୍ରପର ସମନ୍ୱୟ ରକ୍ଷା କରି କେମିତି କେତେ ଶୀଘ୍ର ଆମେ ପ୍ରସ୍ତୁତ କରିପାରିବା ସାହାଣ ମେଳା ପାଇଁ ସେଇଟା କରାଯିବ। ସାହାଣ ମେଳା ଦକ୍ଷିଣ ପଟୁ ପଶି ସ୍ନାନ ବେଦୀର ଉତ୍ତର ପଟୁ ବାହାରିବେ, ବାହାରିବେ ଉତ୍ତର ଦ୍ୱାରରେ। ସେଥିପାଇଁ ଏଣ୍ଟାୟାର ମନ୍ଦିରଟା 14 ସେକ୍ଟରରେ ତାକୁ ବିଭାଗ କରିଛୁ। 4 ଏସ୍ପି ର୍ୟାଙ୍କ ଅଫିସର ଯିଏ ଏସ୍ପିଙ୍କୁ ସହାୟତା କରିବାକୁ ଅଛନ୍ତି ସେମାନେ 14 ଆଡିସନାଲ ଏସ୍ପି ଡେପୁଟି କମାଣ୍ଡାଣ୍ଟ ର୍ୟାଙ୍କର ଅଫିସରଙ୍କ ଆସିଷ୍ଟାନ୍ସ ନେବେ, ଆଉ ତାଙ୍କୁ ଯୋଡ଼ି ହୋଇଛନ୍ତି ପ୍ରାୟ 35 ଅଧିକ ଡିଏସ୍ପି, 500 ଅଧିକ ସବ୍ ଇନ୍ସପେକ୍ଟର, ପୁରା ଏଣ୍ଟାୟାର ଆରେଞ୍ଜମେଣ୍ଟ, ଯୋଉଟା ଖାଲି ମନ୍ଦିର ନୁହେଁ ପରନ୍ତୁ ପୁରୀ ସହର ହେଉ, ସମୁଦ୍ରକୂଳ ହେଉ, ଟ୍ରାଫିକ୍ ହେଉ, ସମସ୍ତ ବ୍ୟବସ୍ଥାରେ ରହିବେ। 900 ଉର୍ଦ୍ଧ୍ୱ ହୋମଗାର୍ଡ ମୁତୟନ ବ୍ୟବସ୍ଥା କରିଛୁ। ଆଉ ସବୁଠୁ ବଡ଼ କଥା ହେଲା ଟ୍ରାଫିକ୍। ଏଇଟା ସତ କଥା ଯେ ରଥଯାତ୍ରା ଭଳି ତ ଟ୍ରାଫିକ୍ ହୁଏନି, କିନ୍ତୁ ଯୋଉ ପ୍ୟାଟର୍ନ ଅଫ୍ କ୍ରାଉଡ୍ ମୁଭମେଣ୍ଟ ରହିଛି, ଆଜିକାଲି ସନ୍ଧ୍ୟାବେଳେ ହାତୀ ଲୋକ ଯେତେବେଳେ ଜାଣିଲେ ହାତୀ ବେଶ ଲାଗିଲା, ଭୁବନେଶ୍ୱର ପଟୁ ମାତ୍ରାଧିକ ପରିମାଣରେ ଗାଡ଼ି ଆସିଥାଏ। ଆମେ ପାର୍କିଂ ପ୍ଲେସ୍ ସେହିଭଳିଆ ଆଇଡେଣ୍ଟିଫାଇ କରିଛୁ, ଆଉ ବିଶେଷ କରି ସନ୍ଧ୍ୟା ସମୟରେ ଯୋଉ ଟ୍ରାଫିକ୍ର ଚ୍ୟାଲେଞ୍ଜଟା ରହିବ ସେଥିପାଇଁ କେମିତି ଏକ୍ସଟ୍ରା ବ୍ୟବସ୍ଥା କରାଯାଇପାରିବ ସେଇଟାକୁ କରିଛୁ। ଜଗନ୍ନାଥ ରଥଯାତ୍ରା ସତରେ ଡ୍ୟୁଟି ନୁହେଁ, ସେବା। ଆଉ ଯଦି ଆପଣ ପ୍ରଭୁଙ୍କର ମହିମା ଏତେ ଅଧିକ, ଯଦି ସମର୍ପଣ ଭାବର ସହିତ ଆପଣ ଏ ଯାତ୍ରାରେ ନିଜକୁ ସାମିଲ କରନ୍ତି, ସେ ଠାକୁର ବାଟ ଦେଖାଇ ଦିଅନ୍ତି କେମିତି ତାଙ୍କ ଯାତ୍ରା ସୁରୁଖୁରୁରେ ହେବ। ତ ହେଲା ଯେ ଆମେ କେମିତି ପ୍ରଭୁଙ୍କ ଯାତ୍ରାକୁ ଶୃଙ୍ଖଳିତ କରିବା, ଆଉ ଯୋଉ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି ତାଙ୍କୁ କେମିତି ଫାସିଲିଟେଟ୍ କରିବା। ଏଠି ସବୁବେଳେ ଆମକୁ ଏଠି ଲ ଏନ୍ଫୋର୍ସର ନୁହେଁ, ଏଠି ଫାସିଲିଟେଟର, ପୋଲିସର ଦାୟିତ୍ୱ ହେଲା ଫାସିଲିଟେଟ୍ କରିବା।
1: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ ପରେ ରାଜ୍ୟ ସରକାର ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏସ୍ସିଇଆର୍ଟିର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ 4 ନିଲମ୍ବନ କରିଛନ୍ତି। ଏଥିସହିତ 6 ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବା ପାଇଁ କମିଟି ଦେଇଥିବା 14 ସୁପାରିଶକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଏଭଳି ତ୍ରୁଟି ପଛରେ ଆଉ କିଏ ଅଛନ୍ତି ତାହା ଖୁବ୍ ଶୀଘ୍ର ଜଣାପଡ଼ିବ ବୋଲି ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି।
2: ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି, ତା ବିଷୟରେ ଆଉ କିଛି ଆଲୋଚନା ଚର୍ଚ୍ଚା ନ ହେବା। ଯୋଉ କମିଟି ବସିଥିଲା, କମିଟି ଯୋଉ ରିପୋର୍ଟ ଦେଇଛି, ପ୍ରାରମ୍ଭିକ ଭାବରେ ଯୋଉ କାର୍ଯ୍ୟ ହୋଇଛି ତାର ଡିଟେଲ ଅନୁସନ୍ଧାନ ପରେ ଆଉ ଯୋଉମାନେ ଅଭିଯୁକ୍ତ ଥିବେ ସେମାନଙ୍କର କାର୍ଯ୍ୟାନୁଷ୍ଠାନ ହେବ। ଯୋଉମାନଙ୍କର କାର୍ଯ୍ୟାନୁଷ୍ଠାନ ହୋଇ ଯୋଉମାନେ ଦାୟିତ୍ୱ ଥିଲେ ସେମାନେ ଯଦି ଠିକ୍ ଭାବରେ ମନିଟରିଂ କରିଥାନ୍ତେ, ଠିକ୍ ଭାବରେ ତଦାରଖ କରିଥାନ୍ତେ ଏବଂ ସେ କାର୍ଯ୍ୟ ଲ୍ୟାକ୍ ଅଫ୍ ମନିଟରିଂ, ଲ୍ୟାକ୍ ଅଫ୍ ସେଟା ହୋଇଛି ଯୋଉ କାରଣରୁ ଆଜି ପ୍ରାରମ୍ଭିକ ଭାବରେ ରହିଛି, ଆଉ ଡିଟେଲ ଆସିଲା ପରେ ଅନ୍ୟ ଯୋଉମାନେ ସମ୍ପୃକ୍ତ ରହିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ।
1: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି।
3: ଡେଭଲପ୍ କରିଛି ବା ରିଭାଇଭ୍ କରିଛି, ଏବେ ଯୋଉ ବର୍ଷା ହେଉଛି କୋଉଠି ପକେଟ୍ ୱାଇଜ୍ ଅଧିକ ବର୍ଷା ହେଉଛି। ଆଗରୁ କିନ୍ତୁ ବର୍ଷାର ପରିମାଣ ଏତେ ନଥିଲା, କିନ୍ତୁ ଯୋଉ ପରିମାଣ ବର୍ଷା ଥିଲା ଉପକୂଳ ପାର୍ଟରେ ହିଁ ବର୍ଷା ଆମର ଓଡ଼ିଶାରେ ହେଉଥିଲା, ଆଭ୍ୟନ୍ତରୀଣ ଓଡ଼ିଶାରେ ଏତେ ବର୍ଷା ନଥିଲା। ସେମିତି ଉପକୂଳ ଜିଲ୍ଲାରେ ଯୋଉମାନଙ୍କର ଯୋଉ ଘଡ଼ଘଡ଼ି ଜନିତ ବର୍ଷା ବା କାଳବୈଶାଖୀ ଜନିତ ବର୍ଷାରେ ଯୋଉମାନେ ତଳି ପକେଇଥିବେ ସେମାନେ ଜଷ୍ଟ ନେକ୍ସଟ ଟାଇମ୍ ୱିକ୍ ଭିତରେ ଆପଣଙ୍କର କିଛି ଗୋଟେ ସିଷ୍ଟମ ଡେଭଲପ୍ କରିବାର ଅଛି, ସେଥିରେ ବର୍ଷାର ପରିମାଣ ଅଧିକ ହେବ ଯାହା ମଡେଲ ଆକଳନରୁ ଜଣାପଡ଼ୁଛି। ଏବେ ଧୀରେ ଧୀରେ ଦକ୍ଷିଣ ପଶ୍ଚିମ ଦିଗରୁ ୱିଣ୍ଡ ଫ୍ଲୋ ଷ୍ଟ୍ରେଙ୍ଗଦେନ୍ କରୁଛି ବା ସକ୍ରିୟ ରହୁଛି, ବଙ୍ଗୋପସାଗର ଫ୍ଲୋ ମଧ୍ୟ ସକ୍ରିୟ ରହୁଛି। 30 ବଙ୍ଗୋପସାଗର ଓ ଆରବ ସାଗର ଫ୍ଲୋ ସକ୍ରିୟ ରହିବାର ସମ୍ଭାବନା ରହୁଛି। ଆରବ ସାଗର ଫ୍ଲୋ ଯଦି ସକ୍ରିୟ ରହିଲା ତାହେଲେ ତା ପ୍ରଭାବରେ ଆମର ବଙ୍ଗୋପସାଗରରେ ଓଡ଼ିଶା ବା ୱେଷ୍ଟବେଙ୍ଗଲ ବା ଆନ୍ଧ୍ର ଉପକୂଳ ଉତ୍ତର ଆନ୍ଧ୍ର ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥାଏ। ସେହି ପ୍ରକାର ଗୋଟେ ସିଷ୍ଟମ ଡେଭଲପ୍ କରୁଛି, କାରଣ ଯେତେବେଳେ ଆପଣଙ୍କର ଉତ୍ତର ପଶ୍ଚିମ ଦିଗରୁ ୱିଣ୍ଡ ଫ୍ଲୋ ମାନେ ସକ୍ରିୟ ରହିଲା ବା ଷ୍ଟ୍ରେଙ୍ଗଦେନ୍ ହେଲା ସେପରେ ଜଣାପଡୁଛି 2 ଗୋଟେ ଲଘୁଚାପ ସୃଷ୍ଟି ହୋଇପାରେ ଆପଣଙ୍କର ବଙ୍ଗୋପସାଗରରେ ଓଡ଼ିଶା ଉପକୂଳରେ, କିନ୍ତୁ 30 ବର୍ଷାର ପରିମାଣ ଧୀରେ ଧୀରେ ଧୀରେ ଧୀରେ ବଢ଼ିବ, ଯୋଉଟାକି ଆପଣଙ୍କର 1-5 ପର୍ଯ୍ୟନ୍ତ ଓଡ଼ିଶାରେ ଭଲ ବର୍ଷାର ସମ୍ଭାବନା ରହିଛି। ଯଦି 2 ସିଷ୍ଟମଟା ଫର୍ମ ହୁଏ ସେଟା ବି ଦେଖାଉଛି ଆହୁରି ଫର୍ଦର।

0: ଘନୀଭୂତ ହେବାର ବି ସମ୍ଭାବନା ଅଛି। ଘନୀଭୂତ ହେଲେ ଉପକୂଳରେ ବି ବର୍ଷା ହେବ, ପଶ୍ଚିମ ଓଡ଼ିଶାରେ ଆଭ୍ୟନ୍ତର ଓଡ଼ିଶାରେ ବି ବର୍ଷାର ସମ୍ଭାବନା ରହୁଛି। ଯେତିକି ବର୍ଷା ହେବା କଥା ସେହି ଅନୁସାରେ ଆମର ହେଇନି, କାରଣ ମନସୁନ ଅନସେଟ୍ ହେଲା ପରେ ଘଡ଼ଘଡ଼ି ଜନିତ ବର୍ଷାରେ ବି ମୋର ଦାନ 100 ମିଲିମିଟର ବର୍ଷା ବି ଅଧିକାଂଶ ଜାଗାରେ ହୁଏ, ଇଭିନ୍ 70-80-100 ସେମିତି ବର୍ଷା ଏ ବର୍ଷ ନାହିଁ। କାରଣ ବର୍ଷା ନ ହେବାର କାରଣ ହେଲା ଯୋଉ ହିଟ୍ ରହୁଥିଲା ସେଥିରେ ଅଧିକ ଜଳୀୟ ବାଷ୍ପ ରୁହନ୍ତି, କାରଣ ହିଟ୍ ଯଦି ଯେତେ ଅଧିକ ରହିବ ସେ ଅଧିକ ଜଳୀୟ ବାଷ୍ପକୁ ହୋଲ୍ଡ କରିବ। ଅଧିକ ଜଳୀୟ ବାଷ୍ପ ହୋଲ୍ଡ କଲେ ଆପଣଙ୍କର ଯେତେବେଳେ ବର୍ଷା ହେବ ସେଥିରେ ଅଧିକ ପରିମାଣରେ, କାରଣ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ମାତ୍ରା ଏତେ ଅଧିକ ରହିଲାନି, କାରଣ ହିଟ୍ ରହିଲାନି। ଯାହା ଯୋଉ ହିଟ୍ଟା ଆପଣ ରହିଲେ ସିଜିନ୍ ଅନୁସାରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଥିଲା, ମେ ମାସରେ ହିଟ୍ ରହୁଥିଲା, ସେ ପରିମାଣରେ ହିଟ୍ ନଥିବା ଫଳରେ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ହୋଲ୍ଡ କରିବା ଏତେ କାପାସିଟି ରହିଲାନି। ଜଳୀୟ ବାଷ୍ପ ଆସୁଥିଲା ଯାହାଫଳରେ କି ଆପଣ ଗୁଳୁଗୁଳି ଅନୁଭବ କରୁଥିଲେ, ଏ ବର୍ଷ ଇୟର୍ଲି ପାର୍ଟରୁ ଗୁଳୁଗୁଳି ଅନୁଭୂତ ହୋଇଛି, ଇଭିନ୍ ଏପ୍ରିଲରୁ ବି ଆପଣ ଗୁଳୁଗୁଳି, କାରଣ ହିଟ୍ ନଥିବା ଫଳରେ ଜଳୀୟ ବାଷ୍ପ ହୋଲ୍ଡ କରିପାରିଲେ, ଜଳୀୟ ବାଷ୍ପ ଏକ୍ସେସ୍ ରହିଲା ବାୟୁମଣ୍ଡଳରେ ଯୋଉଟାକି ଆପଣଙ୍କୁ ଗୁଳୁଗୁଳି ଅନୁଭବ ହେଲା। ଏବେ ଜଳୀୟ ବାଷ୍ପ ଯେତିକି ରହୁଛି ବାୟୁମଣ୍ଡଳ ଟେମ୍ପରେଚର ସେ ହୋଲ୍ଡ କରୁଛି, ମାନେ ସର୍ଫେସରେ ସ୍ଥଳ ଭାଗରେ ପ୍ରାୟ 80% ବା ଏଭବ୍ ରହୁଛି। ଏବେ ଯୋଉଠି ବର୍ଷା ହେଉଛି ଯୋଉଦିନ ଏହି ସମୟରେ ଖଡ଼ଗଡ଼ି ଜନିତ ବର୍ଷା ସବୁ ଜାଗାରେ ହେଉନି, କୋଉ କୋଉ ପକେଟରେ ମଧ୍ୟ 60-50-45 ମିଲିମିଟର ପର୍ଯ୍ୟନ୍ତ ବର୍ଷା ପଳେଇଯାଉଛି। ଏଲିନୋ ଗୋଟେ ପିରିଓଡିକ୍ ଫେନୋମେନା, ଏଲିନୋ ତ ଏ ବର୍ଷ ନୂଆ ଆସୁନି, 2015 ବି ଏହି ପ୍ରକାର ଏଲିନୋ ଥିଲା, 2 ଡିଗ୍ରୀ ଏଭବ୍ ଟେମ୍ପରେଚର ଥିଲା, ସେଥିରେ ଆମର ମାତ୍ର 10% ବର୍ଷା କମ୍ ହୋଇଥିଲା ହୋଲ୍ ମାନେ ମନସୁନ୍ ସିଜିନ୍ରେ। ଆଉ 1997 ବି ଏ ପ୍ରକାର ସ୍ଥିତି ହୋଇଥିଲା, ସେ ବର୍ଷ ଆମର 5% ବର୍ଷା ଅଧିକା ଥିଲା। ସେମିତି ଏଲିନୋ ରହିଲେ ବର୍ଷାର ପରିମାଣ କମ୍ ହୁଏ ବୋଲି ମାନେ ଯୋଉଟା ଆମର ରିସର୍ଚ୍ଚରୁ ସେମାନେ କହୁଛନ୍ତି, କିନ୍ତୁ ସେଟା ପ୍ରତିବର୍ଷ ସେଟା ସେମିତି ହୁଏ ନା। କୋଉ ବର୍ଷ ମାନଙ୍କରେ କମ୍ ବର୍ଷା ହୋଇଛି, 2002 କମ୍ ବର୍ଷା ହୋଇଛି, କିନ୍ତୁ ଅନ୍ୟ ବର୍ଷ ମାନଙ୍କରେ ବି ଏଲିନୋ ଥାଇକି ବି ବର୍ଷା ହୋଇଛି। ସେଟା ଦେଖିବାର ଅଛି, ଯଦି ଆମର ଓଡ଼ିଶାରେ ସାଧାରଣତଃ ଯଦି ଜୁଲାଇ ମାସରେ 2-3 ଲଘୁଚାପ କ୍ଷେତ୍ର ଫର୍ମେସନ ହେଲା ବର୍ଷାର ପରିମାଣ ବଢ଼ାଇଦେବ ଏବଂ ଲାର୍ଜ ଏରିଆରେ ବର୍ଷା କରିବ, ମଝିରେ ମଝିରେ ଯଦି ବର୍ଷା ଛାଡ଼ିଯିବ କିନ୍ତୁ ହିଟ୍ ରହିଲେ ଜଳୀୟ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଥିବ, ଘଡ଼ଘଡ଼ି ଜନିତ ବର୍ଷାର ବି ପ୍ରଭାବ ରହିବ। ଆଉ ସେ ସମୟରେ ଘଡ଼ଘଡ଼ି ଜନିତ ବର୍ଷା ରହିଲେ କୋଉ କୋଉ ପକେଟରେ 50-60 ଇଭିନ୍ 100 ମିଲିମିଟର ପର୍ଯ୍ୟନ୍ତ ବର୍ଷା ବି ହୋଇଯାଏ। ଆଶା କରାଯାଉଛି ଫାର୍ଷ୍ଟ ୱିକ୍ ଜୁଲାଇରେ ଯେଉଁଟା ଲଘୁଚାପ ହେଉଛି ସେଟା ଘନୀଭୂତ ହେବାର ବି ସମ୍ଭାବନା ହେଉଛି, ଡିପ୍ରେସନ ଯାଇପାରେ, ଫର୍ଦର ଫେଭରେବୁଲ କଣ୍ଡିସନ ହେଲେ ଡିପ୍ ଡିପ୍ରେସନ ବି ଯାଇପାରେ। ତ ଏହିସବୁ ସିଚୁଏସନ୍ରେ ଇନ୍ ଜେନେରାଲ ବହୁତ ବର୍ଷା ହୋଇଥାଏ।
1: ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 2023-24 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। 2023 ମସିହା ପାଇଁ ପୁଷ୍କରା ଓ ମାଇ ସୁଇଟ୍ ହାଉସ୍ ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନୈନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଓ ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ପୁରସ୍କାର ମିଳିଛି। ମୋ ବୋଉ ମୋ ଗାଁକୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦରଦେବ ଗୋସ୍ୱାମୀ ସମ୍ମାନ ପ୍ରଦାନ କରାଯାଇଛି। 2024 ମସିହା ପାଇଁ ଆଶ୍ରମକୁ ଶ୍ରେଷ୍ଠ ଚଳଚ୍ଚିତ୍ର, ପାୱାର ଚଳଚ୍ଚିତ୍ର ପାଇଁ ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଓ ଭଗ୍ୟାଭାରିଜା ଚଳଚ୍ଚିତ୍ର ପାଇଁ ଦେବଜାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଅଭିନେତ୍ରୀ ନମ୍ରତା ଦାସଙ୍କୁ 2024 ପାଇଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପ୍ରଦାନ କରାଯାଇଛି। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ଭାଦ ବିଭାଗ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା।

0: ନିଶ୍ଚୟ ଅଛି, କିନ୍ତୁ ବିଜ୍ଞାନର ଜୟଯାତ୍ରାରେ କିଛିଟା ବଳିଦାନ ହୁଏତ ଆମକୁ ଅମର କରିବ, ସ୍ୱର୍ଣ୍ଣାକ୍ଷରରେ ଆମମାନଙ୍କ ନାଁ ଲିପିବଦ୍ଧ ହେବ। ଏଇ ମୋତେ ଦେଖନ୍ତୁ, ମୁଁ ଜଣେ ପେସେଣ୍ଟ। ଅବଶ୍ୟ ପିଲାଦିନୁ ଏମିତି ନଥିଲି, ମୁଁ ଖେଳୁଥିଲି ବୁଲୁଥିଲି, କିନ୍ତୁ ଧୀରେ ଧୀରେ ମସ୍କୁଲାର ଡିଷ୍ଟ୍ରୋଫିରେ ମୋ ହାତ ଗୋଡ଼ ସବୁ ସରୁ ହେଇଗଲା, ମୁଁ ମୋ ଚଳତଶକ୍ତି ହରାଇ ବସିଲି। ତଥାପି ମୁଁ ବଞ୍ଚିଛି ଏଇ ହ୍ୱିଲ୍ ଚେୟାରରେ। ଜୀବନ ଆଉ ମୃତ୍ୟୁ ସୃଷ୍ଟିର ଏଇ ଦୁଇଟା ସତ୍ୟ, ବରଂ ଏହି ଜୀବନ ମୃତ୍ୟୁ ମଧ୍ୟରେ ଜୀବନର ଉଦ୍ଦେଶ୍ୟକୁ ପ୍ରତିପାଦିତ କରିଯିବା ଆମମାନଙ୍କର ଲକ୍ଷ୍ୟ ହେବା ଉଚିତ।
1: ଆପଣ ଠିକ୍ କହିଛନ୍ତି ସୁମନ୍ତ ବାବୁ, ମୋର ବି ଉଦ୍ଦେଶ୍ୟ ଠିକ୍ ସେଇଆ। ଏମାନଙ୍କୁ ଖାଲି ଟିକେ ଲାଇଟ୍ କରିବାକୁ ମୁଁ ନିଜକୁ ଭାରାକ୍ରାନ୍ତ ବୋଲି ପୋଷ୍ଟ କରୁଥିଲି। ଆପଣ କହୁନାହାନ୍ତି ମୁଁ କଣ କେବେ ଏତେ ଭିରୁ ହେଇପାରେ।
0: କିନ୍ତୁ ଜାଣିଛ କାହିଁକି ମୁଁ ଏ ଅଭିଯାନରେ ସାମିଲ ହେଇଛି? ଏଇ ଅଭିଷେକ ପାଇଁ। ସେ ମତେ ଦିନେ ଶୁଣେଇଥିଲା, ଶହ ଶହ ହଜାର ହଜାର ବର୍ଷ ତଳେ ଏଇ ପୃଥିବୀରେ ଜନ୍ମ ନେଇଥିବା ତୁଷାର କନ୍ୟା ସମ୍ପର୍କରେ ଗୋଟାଏ ସୁନ୍ଦର ଗପ। ସେଇ ତୁଷାର କନ୍ୟାକୁ ମୁଁ ଖୋଜି ପାଇଲେ ତାକୁ ମୁଁ ସର୍ବପ୍ରଥମେ ଉପହାର ସ୍ୱରୂପ ଦେବି ଏଇ ଅଭିଷେକକୁ।

0: ବୁଝିଲ ପ୍ରୀତି, ଆମର ଏଇ ଯାତ୍ରା ଯଦି ସଫଳ ହୁଏ, ହୁଏତ ଅନେକ ନୂତନ ତଥ୍ୟ ଆମର ହସ୍ତଗତ ହେବ। ଆମ ପାଇଁ, ଆମ ଦେଶ ପାଇଁ ସେ ହେବ ଗର୍ବ ଗୌରବର ବିଷୟ।
1: ଯଦି କୌଣସି ପେଟ୍ରୋଲର ସନ୍ଧାନ ବା ଖଣିଜ ଦ୍ରବ୍ୟର ସନ୍ଧାନ ମିଳେ, ତେବେ ଭବିଷ୍ୟତରେ ଭାରତ ଆଉ ଗରିବ ରାଷ୍ଟ୍ର ହିଁ ରହିବନି। ଆମର ପରିଶ୍ରମ ସାର୍ଥକ ହେଲେ ସମଗ୍ର ପୃଥିବୀ ଆମକୁ ସମ୍ମାନିତ କରିବ।
0: ଅଭିଯାନ ତ ଆରମ୍ଭ ହୋଇଛି। ଅନାଗତ ଭବିଷ୍ୟତ ପ୍ରତି ମୋହ ରହିବା ବା ଭାବପ୍ରବଣତା ରହିବା ଅନୁଚିତ। ଆମ ପରି ବହୁ ରାଷ୍ଟ୍ରର ବୈଜ୍ଞାନିକମାନେ ଆଗେଇ ଆସିଛନ୍ତି ଅନୁସନ୍ଧିତ ମନ ନେଇ। ରୁଷିଆର ବୈଜ୍ଞାନିକମାନେ ତ କୋଇଲାର ସନ୍ଧାନ ପାଇଲେଣି, କିନ୍ତୁ ବରଫର ପାହାଡ଼ ତଳୁ ଖଣିଜ ପଦାର୍ଥର ଉତ୍ତୋଳନ ଯଥେଷ୍ଟ ବ୍ୟବସାୟପକ୍ଷ। ତାଛଡ଼ା ଲେଟେଷ୍ଟ ଇନ୍ଫର୍ମେସନ୍ ହେଉଛି ଆଣ୍ଟାର୍କଟିକାରେ ଖଣିଜ ପଦାର୍ଥ ଉତ୍ତୋଳନ ଏବେ ନିଷିଦ୍ଧ।
1: ଉପରର ଜମାଟ ବନ୍ଧା ବରଫ ତଳେ ନିମ୍ନତାପର ଜଳୀୟ ସ୍ତର ଦେଇ ଭୂପୃଷ୍ଠ ଯାଏ ଗର୍ତ୍ତ ବା ସୁଡ଼ଙ୍ଗ କରିବା ମଧ୍ୟ ଅସମ୍ଭବ।
2: ସବୁବେଳେ ସେଇ ବିଜ୍ଞାନ ଚର୍ଚ୍ଚା, ଟିକେ ଦୂର ଦିଗବେଳକୁ ଚାହଁ। ସମୁଦ୍ର ଭିତରେ ଆସିବା ପରେ ମାସେରୁ ଅଧିକ ହେଲାଣି, ଆରେ ଟିକେ ପ୍ରାକୃତିକ ଦୃଶ୍ୟ ପ୍ରତି ନଜର ପଡ଼ୁ।
0: ଭାରତ ଛାଡ଼ିବା ପରଠାରୁ ଖାଲି ଜଳରାଶି ଆଉ ଦିଗବଳୟ ଛଡ଼ା ଆଉ କିଛି ତ ଦେଖାଯାଉନଥିଲା। ଏବେ ଅଷ୍ଟ୍ରେଲିଆ ଛାଡ଼ି ଆସିବା ପରେ ଏଇ ବରଫ ଖଣ୍ଡ ଆଡ଼େଇ ଆମ ଜାହାଜ ଆଗେଇ ଚାଲିଛି।
1: ମୋର ଯାହା ମନେ ହୁଏ, ଏ ବରଫ ଖଣ୍ଡ କାଟି ଆଗେଇବା ଆଉ ବୋଧେ ସମ୍ଭବ ହବନି।
2: କାହିଁ, ଆମ ପୋଲାର ଷ୍ଟର୍ନ ଜାହାଜ ତ ବରଫ କାଟି ପଥ ପରିଷ୍କାର କରି ଆଗେଇ ଯିବା ପାଇଁ ଉଦ୍ଦିଷ୍ଟ, ନଯିବ କାହିଁକି? ବରଂ ତମେମାନେ ଶ୍ୱେତାକୁ ପଚାର, ଓସନୋଗ୍ରାଫିର ବିଶେଷଜ୍ଞ ସେ। ଶୁଣ, ଏକ ଲୟରେ ସମୁଦ୍ରକୁ ଲକ୍ଷ୍ୟ କରି କଣ ସବୁ ଲେଖି ଯାଉଛି।
1: ଶ୍ୱେତା ଆସିଲାଣି, ତା କଥା ପଡୁ ନ ପଡୁ ସେ ଆସି ହଜାର।
3: ଆରେ, ମୋ ବିଷୟରେ କାହିଁକି ଏତେ ଆଲୋଚନା ହେଉଥିଲା?
2: କାରଣ ତୁ ହିଁ ଆମ ସମସ୍ତଙ୍କ ଠାରୁ ସାନ, ପୁଣି ସୁନ୍ଦରୀ, ଗୁଣୀ, ଜ୍ଞାନୀ, ଚତୁରୀ, ନାରୀ।
3: ଦେଖ ରବ ଭାଇ, ଆଉ ଥଟ୍ଟା କରନି, ସବୁବେଳେ କହି ରଖୁଛି, ସବୁବେଳେ ଚିଡେଇବାଟା ମୋଟେ ଭଲ
2: ନୁହେଁ।
3: ତୁ କାହିଁକି ଚିଡୁଛୁ ଯେ? ତୁ ତ ସମସ୍ତଙ୍କ ସାନ ଭଉଣୀ, ଟେକ୍ ଇଟ୍ ଇଜି। ହଉ ବାବା, ହେଲା ହେଲା, ତେବେ କଣ କଥା ପଡିଥିଲା କହିଲ ମତେ?
1: ତୋର ସାଗର ସମ୍ବନ୍ଧୀୟ ଗବେଷଣା ଓ ଅନୁଭୂତି, ଯାହା ଏକା ଏକା ବସି ତୁ ଟିପୁଥିଲୁ, ସେଥିରୁ ଆମକୁ କିଛି କହ ନା।
3: ଆରେ, ସେସବୁ ତମେମାନେ କିଛି ବୁଝିପାରିବନି। ଏଇ ସାଗର ବକ୍ଷରେ ଡଲଫିନ୍ ଆଉ ସିଲ୍ ମାଛ ମାନଙ୍କର ଖେଳ କୌତୁକ ଦେଖ। ଡଲଫିନ୍ ମାନଙ୍କର ଦଳ ଦଳ ଅଭିଯାନ ଆଉ ଚିତ୍କାର, ଆକାଶ ଆଡ଼କୁ ଲମ୍ଫ ପ୍ରଦାନ, ବେଶ ଚିତ୍ତାକର୍ଷକ।
1: ଆଉ ପେଙ୍ଗୁଇନ୍ ପକ୍ଷୀ ଦଳ ତୁ ଦେଖିଲୁ, ସେମାନେ କେମିତି ଦଳ ଦଳ ଏଇ ବରଫ ଉପରେ ବସିଛନ୍ତି। ତୋ ବାଇନାକୁଲରେ ସେସବୁ ଦିଶୁଛନ୍ତି ନା ନାହିଁ?
3: ନୀଳ ଜଳରାଶିରେ ଭାସମାନ ଶୁଭ୍ର ବରଫ ପାହାଡ଼ ଆଉ ତା ଭିତରର ଉଡନ୍ତା

0: ମାଛ, ଦଳ ଦଳ ସାମୁଦ୍ରିକ ପକ୍ଷୀ, ସବୁକିଛି ଆମ ଯାତ୍ରାକୁ ବେଶ ରୋମାଞ୍ଚକର କରିଛି।
1: ଆଚ୍ଛା ଶ୍ଵେତା, ତୁ କଣ ଭାବୁଛୁ କେବଳ ଆମେମାନେ ଏ ଦୃଶ୍ୟ ଦେଖିବାକୁ ସମର୍ଥ, ମାନେ ଅନ୍ୟମାନଙ୍କୁ ଏସବୁ ଦେଖାଯାଉ ନଥିବ?
2: ପୁଣି ତମର ଚୁମୁଟିବା ଆରମ୍ଭ ହେଇଗଲା ଦେଖୁଛି ରବି ଭାଇ, ଏଥର କିନ୍ତୁ ମୁଁ ପୁରା ରୁଷିବି, ଆଉ କିଛି କହିବିନି।
3: ଏ ଅଲ୍ ଅଫ୍ ୟୁ ଗେଟ୍ ରେଡି, ପାଖରେ ଗୋଟେ ଦୀପ ଦେଖାଗଲାଣି, ଆମେ ସବୁ ସେଇଠି ଓହ୍ଲେଇବା। ଆଚ୍ଛା ନିଜ ନିଜର ଡ୍ରେସ୍ ଆଉ ଜ୍ୟାକେଟ୍ ପିନ୍ଧିନିଅ, ସ୍ନୋ ସ୍କୁଟରଟି ମାନ ମଧ୍ୟ ହାତରେ ଧର, ଆଉ ସେଇ ସ୍କୁଟର ନେଇ ତୁମେମାନେ ଏପାକ ସେପାକ ଯାଏ ସନ୍ଧାନରେ ଲାଗି ପଡ଼ିବ।
4: ସମସ୍ତେ ରୁହ, ଆମେ ନିକଟରେ ଦେଖାଯାଉଥିବା ସ୍ଥଳଭାଗଠୁ ପ୍ରାୟ 5 କିଲୋମିଟର ଦୂରରେ ଅଛୁ, ଆଉ ମାତ୍ର କେଇ ମିନିଟରେ ସେଠି ପହଞ୍ଚିବା। କିନ୍ତୁ ମୁଁ କମ୍ପ୍ୟୁଟର କହୁଛି, ଏଇ ମାତ୍ର କିଛି କ୍ଷଣ ପରେ ଏକ ସାମୁଦ୍ରିକ ତୁଷାର ଝଡ଼ ଆମ ନିକଟରେ ପହଞ୍ଚିବ, ଏ ଝଡ଼ ପ୍ରାୟ ଆରମ୍ଭ ହେଇଗଲାଣି।
3: ତୁଷାର ଝଡ଼ ସବୁଠୁ କଷ୍ଟକର ବିପର୍ଯ୍ୟୟର କାରଣ ସେ, ଏଣୁ ଆମେ ଜାଣୁ ଜାଣୁ ଜାହାଜ ଦୂର ଓହ୍ଲେଇବା ଅନୁଚିତ।
4: ଏଇ ବରଫ ଝଡ଼ ଅନେକ ସମୟରେ ଆମ ଉପରେ ଟନ୍ ଟନ୍ ବରଫ ଲଦି ଦେଇପାରେ, ଆଉ ତା ତଳୁ ଜୀବନରେ ଫେରିବା ସମ୍ଭବ ନୁହେଁ, ଏଣୁ ତୁଷାର ଝଡ଼ ନ ଥମିବା ଯାଏ ସମସ୍ତେ ଏଇ ଜାହାଜରେ ଥାଅ।
5: ଆମ ଜାହାଜ ବରଫ ଝଡ଼ ଭିତରେ ବରଫର ସ୍ତୁପ ଭିତରେ ରହିଯିବନି ତ?
4: ଓ ନୋ ଅଭିଷେକ, ଯୋଉ ଜାହାଜ ବରଫ ପାହାଡ କାଟି ଆଗଉଛି ସେ କଣ ଏ ବରଫ ଝଡ଼କୁ ଏଡ଼ିକି ରହିପାରିବନି? ତା ଶରୀରର ଉପରିସ୍ଥ ତାପମାତ୍ରା ଢେର ବେଶୀ, ଏଣୁ ଜାହାଜ ଉପରେ ପଡୁଥିବା ତୁଷାର ଅବିଳମ୍ବେ ପାଣି ହେଇଯିବ। ଏଇ ତ ଝଡ଼ ଆରମ୍ଭ ହେଇଗଲାଣି, ଅଭିଷେକ ତମେ ଶୀଘ୍ର ଯାଇ କ୍ୟାପ୍ଟେନଙ୍କୁ ଜାହାଜର ଗତି କମେଇଦେବ କୁହ। ଶୁଣ, ଦରକାର ପଡ଼ିଲେ ଜାହାଜକୁ ଠିଆ କରିଦିଅ, ଝଡ଼ର ବେଗ ଅନେକ ସମୟରେ 300 କିଲୋମିଟର ବା ତାଠୁ ଅଧିକ ହେଇଥାଏ।
3: ତେବେ ସାର୍, ଝଡ଼ କମିଗଲା ପରେ ମଧ୍ୟ ଆମେ ନିକଟସ୍ଥ ଦ୍ୱୀପରେ ଓହ୍ଲେଇବା ଉଚିତ ନୁହେଁ, କାରଣ ବରଫାବୃତ ଦ୍ୱୀପରେ ଝଡ଼ ପରେ ପୁଣି ଏକ ବରଫ ବା ତୁଷାର ସ୍ତର ଜମିଯାଇଥିବ।
4: ୱେଲ ୱେଲ, ତମ ଅନୁମାନ ତ ଠିକ, କିନ୍ତୁ ଏ ବରଫର ଆସ୍ତରଣ ଫମ୍ପା କଠିନ ନୁହେଁ, ତାକୁ ଆଡ଼େଇ ପଥ ପରିଷ୍କାର କଲେ ଆମେ ସ୍ନୋ ସ୍କୁଟର ଦେଇ ବିଚରଣ କରିପାରିବୁ।
3: ଆପଣ ଠିକ କହିଛନ୍ତି, ଦେଖାଯାଉ ଏ ଝଡ଼ କେତେ ସମୟ ରହୁଛି।

0: ଝଡ଼ର ସମାପ୍ତି ହେଇଛି, ଆକାଶ ବେଶ ପରିଷ୍କାର।
1: ତୁଷାର ଝଡ଼ର ସମାପ୍ତି ହେଇଛି ନିଶ୍ଚୟ, କିନ୍ତୁ
0: କିନ୍ତୁ
1: ମନର ଝଡ଼ ବଢ଼ି ଚାଲିଛି।
0: ଆପଣ କ'ଣ କବି ପାଲଟି ଗଲେଣି?
1: ବେଳେବେଳେ ଭାବପ୍ରବଣତାକୁ ରୋକି ହୁଏ ନା ପ୍ରୀତି, କବିର କଳ୍ପନା ହୁଏତ ବାସ୍ତବତା ଠାରୁ ବେଶୀ ଆନନ୍ଦ ଦିଏ।
0: ତା ତ ନିଶ୍ଚୟ, କିନ୍ତୁ ଭାବପ୍ରବଣତାର କାରଣ କ'ଣ? ଏମିତି ହଠାତ୍ ଏ ତୁଷାର ମରୁରି ଚମ୍ପା ଗୋଲପର କଳ୍ପନା କାହିଁକି?
1: ଆଇନଷ୍ଟାଇନ୍‌ଙ୍କ ଥିଓରି ଅଫ୍ ରିଲେଟିଭିଟି ତଥ୍ୟ ବି ଏବେ ଭୁଲ ହେଇଗଲାଣି। ନ୍ୟୁଟନ୍ଙ୍କର ନିୟମ ଅନୁଯାୟୀ ଆଉ ସବୁ ଆକ୍ସନ୍ର ରିଆକ୍ସନ୍ ହେଉନି, ଏହା ହିଁ ଆଶ୍ଚର୍ଯ୍ୟର ବିଷୟ।
0: ହୁଏତ ରିଆକ୍ସନ୍ ଦେଖି ହେଉନି, କିନ୍ତୁ ରିଆକ୍ସନ୍ ନାହିଁ କହିବା କ'ଣ ସମୀଚୀନ? ଧ୍ୱନିର ପ୍ରତିଧ୍ୱନି ତ ନିଶ୍ଚୟ ଅଛି।
1: ତମେ ସତ କହୁଛ ପ୍ରୀତି, ମୋତେ ବିଶ୍ୱାସ କର, ମୁଁ କେମିତି ପ୍ରଗଳ୍ଭ ହୋଇ ଉଠିଛି ତମ ପାଖେ।
0: କାହିଁକି, କ'ଣ ପାଇଁ?
1: ଏଇ ଅଳ୍ପ ଦିନର ଅଭିଯାନ ମଧ୍ୟରେ ତମେ ମୋର ହୃଦୟର ଅତି ନିକଟକୁ ଆସିପାରିଛ। ତମେ ମୋ ନିକଟକୁ ଆସବାନ ଆସ, ମୁଁ ତୁମ ନିକଟକୁ ଆଗେଇ ଯାଇଛି। ମୋ ମନରେ କାହିଁକି କେଜାଣି ଆଜି ଅନେକ ଆବେଗ, ଅନେକ ତରଙ୍ଗ, ଅନେକ ଭଲ ପାଇବାର ଠେଉ।
0: ଆପଣ ଆଣ୍ଟାର୍କଟିକା ଅଭିଯାନରେ ଆସିଛନ୍ତି, ତା ଭିତରେ ଏ ସ୍ନେହ, ପ୍ରେମ, ଭଲ ପାଇବା ଆଉ କବିତା ରଚନା ଏସବୁ ଅସମୀଚୀନ, ଅହେତୁକ। ହଁ, ସୁମନ୍ତ ବାବୁ କହୁଥିଲେ ଆପଣ ପରା ତୁଷାର କନ୍ୟା ଲୋଭରେ ଆସିଛନ୍ତି।
1: ପ୍ରୀତି, ଆମେ ସମସ୍ତେ ପ୍ରଥମେ ମଣିଷ, ଜୀବନର କେତେକ ନିଚ୍ଛକ ଉଚ୍ଛ୍ୱାସକୁ କେହି କେବେ ରୋକିଦେଇପାରେ? ବିଜ୍ଞାନର ଅନୁସନ୍ଧାନ କରାଯାଏ ଏ ଶରୀର, ମନ ଆଉ ଆତ୍ମାକୁ ତୃପ୍ତ କରି, ହେଇପାରେ ତୁଷାର କନ୍ୟା ବା ହେଇପାରେ ଆଉ କିଏ, ତାକୁ ବାଦ ଦେଇ ଆବିଷ୍କାର ଅସମ୍ଭବ।
0: ହୁଏତ ଆପଣଙ୍କ ଉକ୍ତି ମିଛ ନୁହେଁ, କିନ୍ତୁ ଏଠି ଆମର ପ୍ରାୟୋରିଟି ଭଲ ପାଇବା ନୁହେଁ, ଅନୁସନ୍ଧାନ ଆଉ ତଥ୍ୟର ଆବିଷ୍କାର।
1: ମନ ଓ ପ୍ରାଣର ପ୍ରାୟୋରିଟି ପ୍ରଥମ, ତାପରେ ଆଉ ସବୁର ଚିନ୍ତା। ତୁମେ କହ ପ୍ରୀତି, ତମର କ'ଣ ମୋ ପ୍ରତି ଟିକେ ହେଲେ ଦୁର୍ବଳତା ନାହିଁ, ଆସକ୍ତି ନାହିଁ? ଭଲ ପାଇବାଟା କ'ଣ ମୋର ଏକାନ୍ତ ବ୍ୟକ୍ତିଗତ? ତମେ କ'ଣ ମୋତେ ଭଲ ପାଅ ନାହିଁ?
0: ନା, ମୋର ଆଜି କୁଣ୍ଠା ନାହିଁ ଆପଣଙ୍କ ନିକଟରେ ନିଜକୁ ପ୍ରକାଶ କରିବାକୁ। ଆପଣଙ୍କୁ ଯେଉଁଦିନଠୁ ପ୍ରଥମ କରି ଦେଖିଛି ସେଇଦିନଠୁ କେଜାଣି କାହିଁକି ଆପଣଙ୍କ ପ୍ରତି ମୋର ଶ୍ରଦ୍ଧା ସମ୍ମାନ ବଢ଼ି ଚାଲିଛି।
1: ପ୍ରୀତି,
0: ଆପଣଙ୍କ ସେନ୍ସ ଅଫ୍ ହ୍ୟୁମର, ଆପଣଙ୍କ ବ୍ୟବହାର ମୋତେ ମୁଗ୍ଧ କରିଛି। କିନ୍ତୁ
1: କିନ୍ତୁ କ'ଣ ପ୍ରୀତି?
0: ମୁଁ ଆପଣଙ୍କର ତୁଷାର

0: ନିଶ୍ଚୟ ଆମର ଦରକାର। ଅତୀତକୁ ଭୁଲି ଯିବା ଉଚିତ ନିଶ୍ଚୟ, କିନ୍ତୁ ଭବିଷ୍ୟତର ସ୍ୱପ୍ନରେ ହଜିବା ଏକାନ୍ତ କାମ୍ୟ। ଭବିଷ୍ୟତ ଆଶା ନ କରି କୌଣସି ବୈଜ୍ଞାନିକ କଣ କେବେ ତାର ଗବେଷଣା କରେ? କବି କଣ କବିତା ଲେଖିପାରେ?
1: ତମେ ସତରେ ଜଣେ ବିଦୁଷୀ, ତମକୁ ଯୁକ୍ତିରେ ପାରିବା ସହଜ ନୁହେଁ। କିନ୍ତୁ ପ୍ରୀତି, ଆଜି ମୁଁ ସବୁଠୁ ବେଶୀ ଆନନ୍ଦିତ। ଏଇ କି ପଦ ତମକୁ କହିବି କହି ଭାବି ଭାବି ଦିନ ପରେ ଦିନ ବିତି ଚାଲିଗଲା।
0: ମୁଁ ମଧ୍ୟ ଆଜି ଅନେକ ଦିନ ପରେ କିଛି ଆତ୍ମୀୟତାର ସ୍ପର୍ଶ ପାଇଛି।
2: ଶୁଣ ଶୁଣ, କଣ ସମସ୍ତେ ମାନେ ତମମାନେ ସିରିୟସ? ଇଏ କଣ କହିବାକୁ ଆସିଥିଲି ଭୁଲିଗଲି। ହଁ ହଁ, ଝଡ଼ ଥମି ଯାଇଛି ଆଉ ସାର୍ଙ୍କ ନିର୍ଦ୍ଦେଶ, ନିଜ ନିଜ ସ୍ନୋ ସ୍କୁଟର ଧରି ସମସ୍ତେ ବାହାରି ପଡ଼ ଫଟାଫଟ, ବୁଝିଲ? ହେଲା। ଆରେ ଇଏ କଣ, ପ୍ରୀତି ଦେବୀ କାନ୍ଦୁଛନ୍ତି କାହିଁକି? ଓ ବାବୁ, କଣ ହେଲା?
0: ନା ତ, ଏମିତି ଥଣ୍ଡାରେ ଆଖିରୁ ପାଣି ଗଡୁଥିବ।
1: ଅନେକ ସମୟରେ ଏମିତି ଗୋଟେ ଇଚ୍ଛା ହୁଏ ରବି, ସମୟ ଅଟକି ଯାଆନ୍ତା କି? ସମୟକୁ ବାନ୍ଧି ରଖିବାକୁ ଚେଷ୍ଟା କରିବି, ମଣିଷ ପାରିନି। ପ୍ରୀତି ଭାବୁଛନ୍ତି ଆଖିର ଲୁହରେ ଅତୀତ ବର୍ତ୍ତମାନ ଆଉ ଭବିଷ୍ୟତକୁ ଜଡ଼େଇ ରଖିବେ।
2: ନା, ଇଏ ଦାର୍ଶନିକ ତତ୍ତ୍ୱ ବୁଝିବାକୁ ମୁଁ ଭାଇ ଅସମର୍ଥ।
0: କାହିଁକି? ତମେ ଚନ୍ଦ୍ରକଳା ପାଖକୁ ୱାୟାରଲେସ୍ କରିବ କି?
2: ମାନେ ନା, ସ୍ୱପ୍ନରେ ବଞ୍ଚି ଲାଭ କ'ଣ? ଏ ଅଭିଯାନରୁ ଜୀବନ ନେଇ ଫେରିଲେ ସିଏ ମୋତେ ଜୟ ମାଲ୍ୟ ଦେଇ ବରଣ ନ କରି ଯିବ କୁଆଡ଼େ? ନାଇଁ ନାଇଁ, ଯିବ କୁଆଡ଼େ?
1: ରହ, ମୁଁ ଏବେ ୱାୟାରଲେସ୍ କରୁଛି।
2: ସତ କହୁଛୁ?
1: ହ୍ୟାଲୋ ହ୍ୟାଲୋ, ଆଲଫା ବ୍ରେଭୋ, ଆଲଫା ବ୍ରେଭୋ, ରକ୍ ମିନ୍ ଆର୍ 212, ରକ୍ ମିନ୍ ଆର୍ 212। ହ୍ୟାଲୋ ହ୍ୟାଲୋ, ନ୍ୟୁଜିଲ୍ୟାଣ୍ଡ, ହୋଲାଣ୍ଡ, ଇଣ୍ଡିଆ। ହ୍ୟାଲୋ ଇଣ୍ଡିଆ, ରକ୍ ମିନ୍ ଆର୍ 212, ରକ୍ ମିନ୍ ଆର୍ 212। ୟେସ୍ ୟେସ୍, ଏଠି ପ୍ରାୟ 2 ଘଣ୍ଟାରୁ ଅଧିକ ଏକ ବିରାଟ ଧରଣର ତୁଷାର ଝଡ଼ ଏଇମାତ୍ର ଶେଷ ହେଇଛି। ଆମେ ନିକଟତମ ସ୍ଥଳ ଭାଗରେ ଓହ୍ଲେଇବାକୁ ଯାଉଛୁ। ହଁ, ଓହ୍ଲେଇବାକୁ ଯାଉଛୁ। ଓକେ, ଏଭ୍ରିବଡି ଓକେ? ଫୁଡ୍ ସଫିସିଏଣ୍ଟ? ଓକେ, ପ୍ଲିଜ୍ ପ୍ଲିଜ୍ ଗିଭ୍ ମି 06677-2594। ୟେସ୍, 06677-2594। ହ୍ୟାଲୋ ହ୍ୟାଲୋ, ଟ୍ରମ୍ବେ ଆଟମିକ୍ ରିସର୍ଚ୍ଚ ସେଣ୍ଟରରୁ କହୁଛନ୍ତି? ଚନ୍ଦ୍ରକଳା ଅଛନ୍ତି? ଚନ୍ଦ୍ରକଳା ଦେବୀ? ଚନ୍ଦ୍ରକଳା ଦେବୀ କେହି ନାହାନ୍ତି? ସାଇଣ୍ଟିଷ୍ଟ ଚନ୍ଦ୍ରକଳା ଦେବୀ? ନା ନା, ପ୍ଲିଜ୍ ଭେରିଫାଏ, ଯଦି ଥାନ୍ତି କହିବେ। ରବି ହେ ସେଣ୍ଟ ହିଜ୍ ବେଷ୍ଟ ୱିସେସ୍। ଓକେ, ରବି ଚନ୍ଦ୍ରକଳା ତ ସେଠି ନାହିଁ,
2: ଲଞ୍ଚ ଖାଇବାକୁ ଯାଇଥିବ।
0: ତମେ ଆମକୁ ଏମିତି କୁହେଡ଼ିକାରେ ରଖି ମନଗଡ଼ା ଗପ କହିବା କଣ ଦରକାର ଥିଲା ଯେ?
2: ଆରେ କହିଛି ତ, ହେଇପାରେ କୁହେଳିକା ବା ପ୍ରହେଳିକା, ମୁଁ ବଞ୍ଚିଛି କେବଳ କଳ୍ପନାରେ ଆଉ ସ୍ୱପ୍ନରେ। ନା ପିଲାଦିନରୁ କେହି ମୋତେ ପ୍ରେରଣା ଦେବାକୁ ଥିଲା, ନା ଆଜି ଅଛି। ତା ଛଡ଼ା ସାଙ୍ଗମାନଙ୍କ ତାଳନାକୁ ଏଡ଼େଇବାକୁ ଏମିତି ଗପ ନ କହି ଆଉ କିଛି ଉପାୟ ନଥିଲା। ନିଜେ ନିଜେ ବି ଖୁସି ହେଉଥିଲି ଗପ ଶୁଣି ଯେ ମୋ ପାଇଁ ବି ଜଣେ କିଏ ଥାଇପାରେ, ବାସ୍ତବରେ ନହେଲେ ବି କଳ୍ପନାରେ। ଆଉ ଏମିତି ଏକ ଚନ୍ଦ୍ରକଳାର ସୃଷ୍ଟି ମୁଁ ନିଜ ମନଗଢ଼ା, ତୁମମାନଙ୍କ ପାଇଁ ଆଉ ମୋ ନିଜ ପାଇଁ।
0: ତମେ 17 ଜଣ ମିଷ୍ଟର 420
2: ମାନେ 420 ତ?
1: ଚାଲ ଚାଲ ଚାଲ, ସାର ଅପେକ୍ଷା କରିଥିବେ।
0: ରବିଙ୍କ ଦୁଃଖ ଦେଖିଲେ ମନ ଆକୁଳ ହେଉଠେ।
1: ଜୀବନକୁ ଜିତି ସେ ସବୁ ଦୁଃଖକୁ ଲାଘବ କରିବାକୁ ଯେତେ ସବୁ ମିଛ ଗପ ଯୋଡ଼ି ନିଜ ଦୁନିଆକୁ ଦୁଃଖଠାରୁ ଦୂରେଇ ରଖିବାର ପ୍ରଚେଷ୍ଟା କରିଛି। ମତେ କିନ୍ତୁ ଆଉ ବିଚାର କରିଦେବନି ତ ପ୍ରୀତି, ଏ ଦୁନିଆରେ ସବୁଠୁ ଦରକାର ସ୍ନେହ, ପ୍ରେମ ଆଉ ଭଲ ପାଇବା। ତା ମିଳିଲେ ମଣିଷର ସବୁ କ୍ଷେତ୍ରରେ ବିଜୟ ସୁନିଶ୍ଚିତ।
0: ଚାଲନ୍ତୁ, ସାର ଆସିଯିବେ।

0: ୱେଲ୍ ଫ୍ରେଣ୍ଡସ୍, ଆମେ ଏଇମାତ୍ର ଅଜାଡ଼ି ହୋଇ ପଡ଼ିଥିବା ତୁଷାର ସ୍ତରକୁ କାଢ଼ି ସାରିଛୁ, ଏଣୁ ଏ ଦ୍ୱୀପ ତମମାନଙ୍କର ପାଇଁ ବୋଧହୁଏ ବିଶେଷ ଅସୁବିଧା ସୃଷ୍ଟି କରିବନି।
1: ଆଇ ହୋପ୍ ଅଲ୍ ଅଫ୍ ୟୁ ଆର୍ ରେଡି ୱିଥ୍ ୟର୍ ଫୁଡ୍ ପ୍ୟାକେଟ୍ସ, ଡ୍ରିଙ୍କ୍ସ ଆଣ୍ଡ ଅକ୍ସିଜେନ୍ ସିଲିଣ୍ଡର୍ସ। ନିଜେ ନିଜେ ଗୋଟେ ଗୋଟେ ଡିରେକ୍ସନରେ ଯାଅ, ରେକର୍ଡ ଅଲ୍ ୟୋର୍ ଇନ୍ଫର୍ମେସନ୍।
0: ଆଉ ଅସୁବିଧା ହେଲେ ସାଙ୍ଗେ ସାଙ୍ଗେ କଣ୍ଟ୍ରୋଲ ରୁମ୍କୁ ଜଣେଇବ। ସମସ୍ତେ ସ୍ନୋ ସ୍କୁଟର ଉପରେ ନିଜକୁ ଆଫିକ୍ସ କରିନିଅ। ଓକେ, ୱିସ୍ ଅଲ୍ ଅଫ୍ ୟୁ ବେଷ୍ଟ ଅଫ୍ ଲକ୍।
1: ଗୁଡ୍ ଲକ୍ ଏଭ୍ରିବଡି। ଆଚ୍ଛା, ମୁଁ ଏଇ ଯୋଉ ଭଙ୍ଗା ପାହାଡ଼ ଦିଶୁଛି ତା ଉପରକୁ ଯାଉଛି, ସୋ ଦ୍ୟାଟ୍ ଆଇ କ୍ୟାନ୍ ହାଭ୍ ଏ ବେଟର୍ ଇନ୍ଫର୍ମେସନ୍ ଏବାଉଟ୍ ଦି ସରାଉଣ୍ଡିଂ।
0: ଯାଅ, ଆଶା କରୁଛି କିଛି ନୂତନ ତଥ୍ୟ ନେଇକି ଫେରିବ। ଯାଅ ପ୍ରୀତି, ଯାଅ ଅଶ୍ୱତା, ଗୁଡ୍ ଲକ୍ ଅଭିଷେକ। ରବି, ତମର କୃତିତ୍ୱ ଭାରତର ଗୌରବ। ଦୀପକ, ତମେ ସେ ପାହାଡ଼ର ଶିଖର ଦେଶରେ ଭାରତର ଜାତୀୟ ପତାକାକୁ ସ୍ଥାପନ କରିଆସିବ। ମୁଁ ସୁମନ୍ତ ସହ କଣ୍ଟ୍ରୋଲ ରୁମ୍ରେ ଅପେକ୍ଷା କରୁଛି ତମମାନଙ୍କ ସବୁ ଇନ୍ଫର୍ମେସନ୍କୁ।
2: ଅଭିଷେକ ବାବୁ ନୁହେଁ, କୁହ ଖାଲି ଅଭିଷେକ ବୋଲି।
3: ଅଭିଷେକ
2: ନୋ ଇମୋସନ୍, ଓନ୍ଲି ଏ ସ୍ମାଇଲ୍। ଏ ଚାଲ, ଏ ଆଗ ଉଠାଣିରୁ ତମେ ଯିବ ଦକ୍ଷିଣକୁ, ମୁଁ ଯିବି ଉତ୍ତରକୁ।
3: ଓକେ, ଆସ ଷ୍ଟାର୍ଟ।
4: ଟିକେ ହୁସିଆର ରେ ପ୍ରୀତି। ଆରେ ଶ୍ୱେତା, ତମେ କଣ ଠିଆ ହେଇଛ?
3: କଣ ରୂପେ ନର୍ଭସ ହେଇଗଲାଣି ନା କଣ? ଶ୍ୱେତାକୁ ତମେ ବୋଲି କେବେ ତ ସମ୍ବୋଧନ କରନି, ହଠାତ୍ ଏମିତି ତମେ କାହିଁକି?
4: ନାଇଁ ରେ, ଏମିତି ଅନ୍ୟ ମନସ୍କ ଭାବେ କହି ପକେଇଲି। ଚାଲ ଗୋଟେ ଗୋଟେ ଦିଗରେ ଆଗେଇ ଯିବା। ହୋପ୍ ଫର୍ ଦ ବେଷ୍ଟ।
3: ୱିଶ୍ ୟୁ ଅଲ୍ ଦ ବେଷ୍ଟ ଅଫ୍ ଭାଇ।
5: ପ୍ରୀତି, ତମେ ଏତେ ଜୋରରେ ଯାଅନି, ଖାଲଟି ପଥାଇ ପାରେ। ବି କେୟାରଫୁଲ,
3: ମୋ ପାଇଁ ବ୍ୟସ୍ତ ହୁଅନି, ଟେକ୍ କେୟାର ଅଫ୍ ୟୋର୍ ସେଲ୍ଫ। ଆଗକୁ ଦେଖ, ମୁଁ ଚାଲିଲି ଦକ୍ଷିଣକୁ। ବାଏ ବାଏ ରଫ ଭାଇ। ରଫ ଭାଇ, ସ୍ନୋ ସ୍କୁଟରରେ ଭାରି ମଜା ଲାଗୁଛି ଗଡ଼ି ଯିବାକୁ।
4: ସତରେ ଗୋଟେ ନୂଆ ଅଭିଜ୍ଞତା। ତୁ ଯା, ମୁଁ ଏବେ ଯାଉଛି।
3: ଓକେ, ବାଏ ରଫ ଭାଇ, ବାଏ
4: ବାଏ ବାଏ।

0: ଏ ବଡି ନେଇ ଏଇ ଦିଗରେ ଆସୁଛନ୍ତି, କିନ୍ତୁ ବଡିଟି ବରଫ ଆଚ୍ଛାଦିତ
1: ନା ସାର୍? ମୁଁ ସେ ବଡି ଦେଖିଛି, ତା ପ୍ରାୟ 50 ଫୁଟ ତଳୁ ମିଳିଛି ସତ, କିନ୍ତୁ ତା ଅଭିଷେକରେ ନୁହେଁ, ତା ଏକ ଅଦ୍ଭୁତ ଜୀବର।
0: ତମେ ଦେଖିଛ ଭଲ ଭାବେ, ମାନେ ଅଭିଷେକର ସେଟା ନୁହେଁ
2: ସାର୍? ସେ ଅଦ୍ଭୁତ ଜୀବଟିକି ଆମେ ନବା ସାର୍, ତାକୁ ନେଇ ନୂତନ ତଥ୍ୟ ହୁଏତ ମିଳିପାରେ। ଅଭିଷେକ ହୁଏତ ଏଇ ତଥ୍ୟର ସନ୍ଧାନ ଦବାକୁ ଯାଇ ସେ ମହାଗର୍ତ୍ତରେ ପ୍ରାଣ ବିସର୍ଜନ କରିଛନ୍ତି ସାର୍।
0: ତମେ ଠିକ କହିଛ ସୁମନ୍ତ, ଅଭିଷେକ ବୋଧେ ଆମକୁ ଏଇ ନୂତନ ଜୀବଟିକୁ ଚିହ୍ନାଇ ଦେବା ପାଇଁ ତୁଷାର ଗର୍ତ୍ତରେ ଲୁଚିଗଲା। ଶୁଣ ଦୀପକ, ସେଇ ବଡିଟି ବରଫରେ ସେମିତି ଥାଉ, ସେଇ ହିମିକୃତ ଅବସ୍ଥାରେ ତାକୁ ଆମେ ଭାରତ ନେଇଯିବା।
1: ସାର୍, 1980 ରୁଷିଆ ଦେଶର ବୈଜ୍ଞାନିକମାନେ ତୁଷାରବୃତ ସାଇବେରିଆ ଅଞ୍ଚଳରୁ ଏକ ଲୋମସ୍ ହାତୀ ବା ମାମତ ପାଇଥିଲେ,
2: ଆଉ ସେ ଥିଲା 12,000 ବର୍ଷ ତଳର ଲୁପ୍ତ ଗୋଟାଏ ଜୀବ, ତାକୁ ସେମାନେ ବଞ୍ଚେଇ ପାରିଥିଲେ।
0: ହଁ ହଁ, 1983-84 ଆମେରିକାର ବୈଜ୍ଞାନିକମାନେ ରୁବି ନାମକ ଏକ ପ୍ରାକ୍ ନର ବା ପ୍ରୋଟୋ ହ୍ୟୁମାନକୁ ବରଫାବୃତ ଅବସ୍ଥାରେ ପାଇ ବଞ୍ଚେଇଛନ୍ତି, ଏବେ ବି ସେ ମଣିଷ ପରି ଚଳୁଥିଲା।
3: ତେବେ ସାର୍, ଆମେ ଏଇ ନୂତନ ପ୍ରାଣୀଟିକୁ ବଞ୍ଚେଇବା, ତାକୁ ଜୀବନ୍ୟାସ ଦେଇ ତାଠୁ ତା ଯୁଗର ଇତିହାସ କଥା ଶୁଣିବା,
1: ତାହା ହିଁ ତ ଆମର ଲକ୍ଷ୍ୟ। କିନ୍ତୁ ତାକୁ ନେଇ ଫେରି ବସିଲେ ତ ଅନେକ ଦିନ ଲାଗିବ ଭାରତରେ ପହଞ୍ଚୁ ପହଞ୍ଚୁ, ଆଉ ତାର ଜୀବନ୍ୟାସର କଣ ସମ୍ଭବ ହବ?
0: ମୂଳରୁ ମୁଁ କହୁଥିଲି ଯେ ଗୋଟାଏ ଫାଣ୍ଟାସି, ମାନେ ଗୋଟାଏ ଅସମ୍ଭବ ଚିନ୍ତା, ଏତେ ଦିନ ଯିଏ ବରଫ ତଳେ ରହିଛି ତାର ବା ଜୀବନ କାହିଁ?
1: ନା ସାର୍, ହୁଏତ ତାର ସେଲୁଲାର ଡେଥ ହୋଇନଥାଇପାରେ, ଏଣୁ ସେ ପୁଣି ଜୀବନ୍ୟାସ ପାଇବା ଅସମ୍ଭବ ନୁହେଁ।
4: ବରଂ ଅଭିଷେକକୁ ଆଉ କିଛି ଦିନ ଏଠି ଖୋଜିବା, ସେ ମଧ୍ୟ ଏ କ୍ରାୟୋ ପ୍ରିଜର୍ଭେସନ ପରିସ୍ଥିତିରେ ବରଫ ତଳେ ବଞ୍ଚିଥାଇପାରେ ସାର୍।
0: ହୁଏତ ତମ ଯୁକ୍ତି ସତ ହେଇପାରେ ରବି, ତେବେ ମୁଁ ହେଲିକପ୍ଟର ପଠାଉଛି ସ୍ପଟରୁ ମେଡିକାଲ ଟିମ୍କୁ ନେଇ ଆସିବାକୁ, ସେମାନେ ତୁଷାର ଜୀବକୁ ଜୀବନ୍ୟାସ ଦେବାକୁ ଚେଷ୍ଟା କରନ୍ତୁ, ଆଉ ଯଦି ଅଭିଷେକ ମିଳେ ତେବେ ତାର ମଧ୍ୟ ଚିକିତ୍ସା କରିବେ ଏଇଠି। କଣ ବୁଝିପାରିଲ?
5: ମୁଁ ତେବେ ଆସୁଛି।

0: ସାର୍, ତାର ବରଫ ପ୍ରାୟ ସବୁ ଅଲ୍ଟ୍ରାଭାୟୋଲେଟ୍ ରେଡିଏସନ୍ ତରଳି ଯାଇଛି। ସେ ଏକ ନାରୀ, ସାରା ଶରୀରରେ ତାର ରୋମ।
1: ହରିଅପ୍ ହରିଅପ୍ ଡକ୍ଟର ମହାନ୍ତି, ଲୁକ୍ ଇନ୍ଫ୍ୟୁଜନ୍। ଡକ୍ଟର ମହାନ୍ତି
0: ସାର୍, ଇଣ୍ଟ୍ରାଭେନସ୍ ଇନ୍ଫ୍ୟୁଜନ୍କୁ ଅଣ୍ଡର ପ୍ରେସରରେ ତାର ଭିଜିବଲ୍ ଭେନ୍ସରେ ଇନ୍ସର୍ଟ କରନ୍ତୁ ସିଷ୍ଟର।
1: ରାଇଟ୍ ମିଷ୍ଟର ରବି, ପ୍ଲିଜ୍ ସ୍ୱିଚ୍ ଅନ୍ ଦି ରେସ୍ପିରେଟର୍ ଆଣ୍ଡ ଟ୍ରାଏ ଟୁ ଆକ୍ଟିଭେଟ୍ ଦି ଲଙ୍ଗ୍ସ।
2: ସାର୍, ତାର ଇଇଜିର ରେକର୍ଡ ଦେଖନ୍ତୁ।
1: ଓ ଗଡ୍, ଗୁଡ୍, ଚମତ୍କାର। ଆଇ ସି, ଏ ପ୍ରାଣୀର ବ୍ରେନ୍ ଭଲ କାମ କରୁଛି, ବେଶ୍ ଆକ୍ଟିଭ।
0: ଏ କାର୍ଡିଆ କ୍ୟାଥେଟର୍କୁ ଇମିଡିଏଟ୍ଲି ହାର୍ଟରେ ଇନ୍ସର୍ଟ କରାଯାଉ, ନା କ'ଣ କହୁଛନ୍ତି ସାର୍?
1: ରାଇଟ୍, ୟୁ ଆର୍ ରାଇଟ୍। ହଁ, ଏଇ କ୍ୟାଥେଟର୍ ଦେଇ ହାର୍ଟକୁ ଲୋ ଭୋଲ୍ଟେଜ୍ ଇଲେକ୍ଟ୍ରିକ୍ କରେଣ୍ଟରେ ଆମେ ଆକ୍ଟିଭେଟ୍ କରିବା।
0: ସାର୍,
1: ଏଇ ମନିଟର ଦେଖି ଆପଣ କ୍ୟାଥେଟର୍ ଇନ୍ସର୍ଟ କରନ୍ତୁ।
0: ସାର୍ ସାର୍, କ୍ୟାଥେଟର୍ ବର୍ତ୍ତମାନ ଲେଫ୍ଟ ଭେଣ୍ଟିକୁଲାରରେ।
1: ରାଇଟ୍, ୟେସ୍, ନାଓ ନାଓ ଚାର୍ଜ ଇଟ୍, ଇଲେକ୍ଟ୍ରିକ୍ କରେଣ୍ଟ ଚାର୍ଜ କର। ହଁ, ୱାନ୍ ସେକେଣ୍ଡ, ୱାନ୍ ସେକେଣ୍ଡ।
0: ସାର୍, ଦି ହାର୍ଟ ହାଜ୍ ଷ୍ଟାର୍ଟେଡ୍ ଫଙ୍କସନ୍। ଦି ହାର୍ଟ ହାଜ୍ ଷ୍ଟାର୍ଟେଡ୍ ଫଙ୍କସନ୍ ସାର୍।
1: ରାଇଟ୍ ରାଇଟ୍, କିପ୍ ଦି ବ୍ୟାଟେରୀ ଇଜ୍ ଅନ୍, ନହେଲେ ପୁଣି ହାର୍ଟ ବନ୍ଦ ହେଇଯାଇପାରେ। କିପ୍ ଇଟ୍
0: ସାର୍। ଆଟ୍ଲିଷ୍ଟ ଏ ନୂଆ ଜୀବଟି ପାଇଁ ଏଇ ଟେମ୍ପୋରାରୀ ପେସ୍ ମେକର୍ଟା ଆମେ କେତେ ଦିନ ରଖିବା?
1: ସେ 10-15 ଡେଜ୍, 10-15 ଦିନ ରହିବ ଆଉ କ'ଣ।

0: ସାର୍ ତାର ରକ୍ତ ସଞ୍ଚାଳିତ ହେଲାଣି
1: ସାର୍ କ୍ଲଟେଡ୍ ବ୍ଲଡ୍ ଲିକ୍ୟୁଫାଇ କରି ସର୍କୁଲେସନ୍ ଆରମ୍ଭ ହେଇଗଲାଣି ସାର୍
2: ଆଚ୍ଛା ଆଚ୍ଛା ଆଉ ତାର ବୋନ୍ ମ୍ୟାରୋ ଯଦି କାମ କରେ ମାତ୍ର ଅଳ୍ପ ସମୟ ପରେ ରକ୍ତ ତିଆରି ମଧ୍ୟ ଆରମ୍ଭ ହେଇଯିବ ଡକ୍ଟର ମହାନ୍ତି ନାଉ ଲୁକ୍ ସି ଇଜ୍ ନାଉ ଏଲିଭ୍ ଦେଖନ୍ତୁ ସେ ଜୀବନ ଫେରି ପାଇଛି
1: ଏକ୍ସେଲେଣ୍ଟ ଚମତ୍କାର ଆମମାନେ ଏକ ନୂତନ ଜୀବକୁ ଆବିଷ୍କାର କରିଛେ ରବି ଶୀଘ୍ର ଯାଅ ଡକ୍ଟର ଅଜିତାବଙ୍କୁ ଖବର ଦିଅ ୱି ହାଭ୍ ବିକମ୍ ସକ୍ସେସଫୁଲ୍ ଆମେ କୃତକାର୍ଯ୍ୟ ହେଇଛୁ ହଁ ଆମେ କୃତକାର୍ଯ୍ୟ ହେଇଛୁ
2: ଡକ୍ଟର ମହାନ୍ତି
3: ୟେସ୍ ସାର୍
2: ଦେଖ ସେ ଗୋଡ଼ ହାତ ହଲେଇଲାଣି
3: ସାର୍
2: ସିଷ୍ଟର ତାର କାନମୁଣ୍ଡକୁ ଚୁମିଟି ଦେଖ ତ ସେ ରେସ୍ପଣ୍ଡ କରୁଛି କି ନାହିଁ
0: ୟେସ୍ ସାର୍ ସାର୍ ଦେଖନ୍ତୁ ସେ ମୁଁ କେମିତି ବିକୃତ କରୁଛି
1: ସାର୍ ତାର ବ୍ଲଡ଼ରୁ କିଛି ଆଉ ତାର ସେଲ୍ରୁ କିଛି ସେପାରେଟ୍ କରି ଆମେ ରଖିବା ଫର୍ ଫର୍ଦର ଏକ୍ସପେରିମେଣ୍ଟ
2: ରାଇଟ୍ ଖାଲି ସେତିକି ନୁହେଁ କିଛି ଫାଇବ୍ରୋବ୍ଲାଷ୍ଟ ସେଲ୍ ମଧ୍ୟ ମୁଁ ନେଇଯିବି ତାର ବୟସ ଜାଣିବାକୁ ଆପଣ ଏସବୁ ନେଇ ତା ପାଖରେ ବସନ୍ତୁ
3: ସାର୍
2: ତାକୁ ଏଠୁ ଜମା ଉଠିବାକୁ ଦିଅନ୍ତୁନି ଏଇଟା ହୁଏ ତ ତାର ଭାଷା ସମସ୍ତେ ତାର ହାତ ଗୋଡ଼ ଧରି ତାକୁ ଶୁଆଇ ରଖ ୟେସ୍ ଲାଇକ୍ ଦାଟ

0: ତମେ ବେଶ ତମେ ସେଣ୍ଟରର ଚାର୍ଜରେ ରହିବ, ବ୍ୟସ୍ତ ହୁଅନି। ଅନ୍ୟମାନେ ଏଥର ଫେରିଯାଆନ୍ତୁ, ଭାରତକୁ ଫେରିଯାଆନ୍ତୁ। ପୁଣି ନୂତନ ଅଭିଯାତ୍ରୀ ଦଳ ଅଧିକ ଇନ୍ଷ୍ଟ୍ରୁମେଣ୍ଟ ଆଉ ଖାଦ୍ୟ ପଦାର୍ଥ ନେଇ ଏଠୁକୁ ଆସିବେ, ଏଇ ସେଣ୍ଟର ଦାୟିତ୍ୱ ନେବା ପାଇଁ।
1: କିନ୍ତୁ ପ୍ରୀତି କ'ଣ ଏକା ରହିବ ସାର୍?
0: ନା, ମୁଁ ଅଛି, ବ୍ୟସ୍ତ କାହିଁକି। ଏ ଅଞ୍ଚଳରୁ ଅନେକ କିଛି ମିଳିବାର ଆଶା ଏବେ ବି ଅଛି, ତେଣୁ ନେକ୍ସଟ ଟିମ୍ ଆସିବା ଯାଏ ଆମେ ଏଇଠି ଅଛୁ। ତମେ ସବୁ ଫେରିଯାଅ। ହଁ ଦୀପକ ବାବୁ, ସେ ତମମାନଙ୍କ ସାଙ୍ଗେ ତୁଷାର କନ୍ୟାକୁ ନେଇକି ଫେରିଯାଆନ୍ତୁ। ଖାଦ୍ୟ ପଦାର୍ଥ ତ ସରି ଆସିଲାଣି, ଆଉ ତୁଷାର କନ୍ୟା ଟିକେ ସେ ବିସ୍ତୃତ ପରିସର ଲୋଡ଼ା ବିଚରଣ କରିବାକୁ।
1: ଠିକ୍ ଅଛି ସାର୍, ଆପଣଙ୍କ ନିର୍ଦ୍ଦେଶ ଆମେ ଗ୍ରହଣ କରିବୁ। ଆସ ପ୍ରୀତି।
2: କେମିତି ଲାଗୁଛି ତୁସି, କେମିତି ଲାଗୁଛି?
3: ଭଲ
2: ଭଲ ଲାଗୁଛି ନା? ତମର ସେ ସମୟର କଥା ମନେ ଅଛି, ମାନେ ଯେବେ ତୁମେ ତୁମର ପରିବାରର ଅନ୍ୟମାନଙ୍କ ସହିତ ରହୁଥିଲ?
3: ହଁ, ପରିବାର ନଥିଲା।
2: ଓ, ତମର ପରିବାର ସେମିତି କିଛି ନଥିଲା?
3: ଆମେ ଏକାଠି ଥିଲୁ।
2: ଏକାଠି ରହୁଥିଲ ତମେମାନେ? ତମେମାନେ ସ୍ତ୍ରୀ ପୁରୁଷ ଏକାଠି ରହୁଥିଲ ତ?
3: ନା,
2: ଆଉ
3: ଆମେ ଅଲଗା
2: ଅଲଗା ଅଲଗା ରହୁଥିଲ।
3: ହଁ,
2: ଆଉ
3: ପୁରୁଷ ଆମ ପାଇଁ।
2: ଆଚ୍ଛା ଆଚ୍ଛା, ପୁରୁଷ ଲୋକ ତମ ପାଇଁ
3: ଖାଇବା ଦିଅନ୍ତି?
2: ଖାଇବା ଦିଅନ୍ତି। ଆଚ୍ଛା,
3: ସବୁ ଆମର
2: ସବୁ କାମ ତମର କରିଦିଅନ୍ତି? ଆଚ୍ଛା, ତେବେ ତାଙ୍କ ସାଙ୍ଗେ ରହିବାରେ ଅସୁବିଧା କୋଉଠି ହେଲା?
3: ସେମାନେ ନିଜ ଭୋକ ଖାଇବେ, ଖାଇବା ଆଣିବେ।
2: ଆଚ୍ଛା ଆଚ୍ଛା, ସେମାନେ ନିଜର ଖାଇବା ଆଣିବେ ଆଉ ଖାଇବାକୁ ଦେବା ପରେ ସେମାନେ ତମ ମାନଙ୍କୁ ଚାହିଁବେ? ଆଚ୍ଛା ଆଚ୍ଛା, ଓହୋ।
3: ଥରେ ତୁଷାର ଝଡ଼ ହେଲା,
2: ତମର ଥରେ ସିଆଡ଼େ ତୁଷାର ଝଡ଼ ହେଲା, ତାପରେ
3: ସମୁଦ୍ର ମାଡ଼ି
2: ଆସିଲା।
3: ବରଫରେ ଆମେ କିଏ କୁଆଡ଼େ,
2: ବରଫରେ ତମେମାନେ ସବୁ କିଏ କୁଆଡ଼େ ଚାଲିଗଲ? ତାପରେ
3: ସାଙ୍ଗ ମୋର ଭାସି ଗଲା,
2: ସାଙ୍ଗସାଥି ସବୁ ଭାସି ଗଲେ,
3: ମୁଁ ଭାସି ଯାଉ ଗୋଟେ ପଥର।
2: ତମେ ଭାସି ଯାଉଛ ଗୋଟେ ବଡ ପଥର ଧରି ରହିଲ, ତାପରେ କଣ ହେଲା?
3: କୋଉଠୁ ବରଫ ଖଣ୍ଡ ମୋ ପରେ,
2: ବରଫ ଖଣ୍ଡ ଗୁଡାକ ତମ ଉପରେ ଗଦା ହେଇ ପଡ଼ିଲା, ଆଉ ତାପରେ ତମେ ପୋତି ହେଇ ଯାଇଥିବ।
3: ହଁ,
2: ତାପରେ
3: ତାପରେ
2: କିଛି ଜାଣିନ?
0: ଚମତ୍କାର ଶ୍ୱେତା, ଚମତ୍କାର। ତମେ ଯେ ତାର ଅତୀତ ଜୀବନ ଜାଣିପାରିଛ, ଖୁବ ଭଲ କଥା। ପ୍ଲିଜ କିପ୍ ଏ ଡିଟେଲ ରେକର୍ଡ ଅଫ ଅଲ୍ ଦିସ୍।
2: ଓକେ ସାର। ହେଲେ ସାର, ସେଥିରେ ଦୀପ ବୁଲିବାକୁ ଚାହେଁ, ତା ନିଜ ଘର ଦେଖିବାକୁ ଚାହେଁ।
0: ତମେ ଆଉ ରବି ତାକୁ ନେଇଯାଅ, ବୁଲେଇ ଆଣିବ। ମୁଁ ଆଜି ଆମ ଅଭିଷେକ ସେଣ୍ଟରର କାମ କମ୍ପ୍ଲିଟ କରିଦିଏ, କାଲି ତମମାନେ ଫେରିବ ଯେ।
2: ଓକେ ସାର, ମୁଁ ତେବେ ଆସୁଛି ସାର।
0: ହଁ ଶୁଣ ଶ୍ୱେତା, ପ୍ରୀତିକୁ ଟିକେ ପଠେଇ ଦେଇଯାଅ, ସେ ସେଣ୍ଟରର ଚାର୍ଜ ରହିବ ପରା।
2: ଆଚ୍ଛା। ମତେ ଡାକୁଥିଲେ ସାର। କଣ କିଛି କହିବେ ସାର?
0: ହଁ ଆଚ୍ଛା, ତମେ କଣ ସତରେ ଏଠି ରହିବ ପ୍ରୀତି, ଏଇ କେନ୍ଦ୍ର ଦାୟିତ୍ୱରେ?
2: ମୋ ଉପରେ କଣ ବିଶ୍ୱାସ ନାହିଁ ନା ଆସ୍ଥା ହଉନି ସାର?
0: ନା ନା, ତା ନୁହେଁ, ଯେତେ ହେଲେ ତମେ ଜଣେ ନାରୀ।
2: ତୁଷାର କନ୍ୟା ଯଦି ଲକ୍ଷ ଲକ୍ଷ ବର୍ଷ ପରେ ଆଜି ଚଳଚଞ୍ଚଳ ହେଇପାରିଲା, ମୁଁ କାହିଁକି ଏତିକି ଦାୟିତ୍ୱ ତୁଲେଇ ପାରିବିନି ସାର? ତା ଛଡା ଆପଣ ତ ରହିବେ କହୁଥିଲେ।
0: ନାଇଁ ପ୍ରୀତି, ମୁଁ ବୋଧହୁଏ ରହିବା ସମ୍ଭବ ହବନି, କାରଣ ଆମର ଖାଦ୍ୟ ପ୍ରାୟ ସରି ଆସିଲାଣି, ଆଉ ଯେତିକି ଅଛି ତାହା ମୁଁ ତମ ପାଇଁ ଛାଡ଼ି ଦେଇ ଯାଉଛି।
2: ଆପଣ ବ୍ୟସ୍ତ ହୁଅନ୍ତୁନି ସାର୍।

0: ଦେବି।
1: ନାଇଁ ନାଇଁ ତୁମେ ଏକା ବୋଲି ସାରଙ୍କର ଯେତେ ଭାବନା।
0: ନା ନା ନା ମୁଁ ଏକା ନାହିଁ, ମୋ ସାଙ୍ଗରେ ଅଛନ୍ତି ଅଭିଷେକ। ମୋର ମନେ ହୁଏ ପ୍ରତି ମୁହୂର୍ତ୍ତରେ ସେ ମୋ ପାଖରେ ଅଛନ୍ତି। ତାଙ୍କୁ ନ ନେଇ ମୁଁ ବା ଏ ଦ୍ୱୀପରେ ଏକୁଟିଆ ଫେରିବି କେମିତି?
2: ବୈଜ୍ଞାନିକ ତମେ, ନିରାଟ ସତ୍ୟକୁ ସ୍ୱୀକାର କରିବା ଛଡ଼ା ଆମର ଉପାୟ କ'ଣ ଅଛି?
0: ଆପଣ ଫେରିବାର ଆୟୋଜନ କରନ୍ତୁ ସାର। ତୁଷାର କନ୍ୟାକୁ ଦେଖିବାକୁ, ତାର ଇଣ୍ଟରଭ୍ୟୁ ନେବାକୁ, ଆପଣମାନଙ୍କୁ ଭେଟିବାକୁ ବହୁତ ଲୋକ ଅପେକ୍ଷା କରିଥିବେ। ସମଗ୍ର ଭାରତବାସୀ ଆଜି ବିହଳିତ ହେଉଥିବେ ଆପଣମାନଙ୍କର ଏତେ ବଡ଼ କୃତିତ୍ୱରେ।
2: ନାଇଁ ନାଇଁ ପ୍ରୀତି, ଏସବୁ ସମ୍ମାନ ତମମାନଙ୍କର ପ୍ରାପ୍ୟ, ଅଭିଷେକର ପ୍ରାପ୍ୟ, ମୋର ନୁହେଁ।
0: ମୋ ପାଇଁ ଚିନ୍ତିତ ନହେଇ ନିଜ ପାଇଁ ଚିନ୍ତା କରିଥିଲେ ଆଜି କଣ ଏମିତି ହେଇଥାନ୍ତା? ନିଜକୁ ହଜେଇ ଦେଇ ତମେ ଆମକୁ ଦେଲ 30 ଲକ୍ଷ ବର୍ଷ ତଳର ଏକ ତୁଷାର କନ୍ୟା ଆଉ ପେଟ୍ରୋଲିୟମର ସନ୍ଧାନ, ବିଜ୍ଞାନ ତମେ ପାଇଲ ଅନେକ କିଛି, ହେଲେ ହେଲେ ମୁଁ କଣ ପାଇଲି? କଣ ପାଇଲି ମୁଁ?

0: ନବଜାଚିଆ ଦେଖିଲ କିଏ?
1: ହଉ ହଉ ମୁଁ ଦେଖୁଛି ଆହ୍ୱାନ ବାବା, ତମେ ପଢ।
2: ବାପା ଆସିଲେ ବୋଧେ, ତମେ ଚା କରିନ ବଚାଚିଆ, ମୁଁ ଦେଖୁଛି।
1: ହଉ ମା।
3: କିଏ? ପ୍ରେରଣା।
2: ପ୍ରେରଣା? ନା ନା, ମୋ ନା ପ୍ରତିଷ୍ଠା। କାହାକୁ ଖୋଜୁଛନ୍ତି ଆପଣ?
3: ପ୍ରେରଣାକୁ, ମାନେ ମାନେ ଆବେଗ ଦାସ। ଆବେଗ ଦାସ, IAS।
2: ଓ ବାପାଙ୍କୁ ଖୋଜୁଛନ୍ତି? ସେ ବାହାରକୁ ଯାଇଛନ୍ତି। ହେଲେ ଆପଣ?
3: ମୁଁ ସଙ୍କେତ ରାୟ, ପ୍ରେରଣା ଓ ଆବେଗ ମୋର ବାଲ୍ୟ ବନ୍ଧୁ।
2: ଓହୋ।
3: କିନ୍ତୁ ମା, ପ୍ରେରଣା ସେ ବି କଣ ବାହାରକୁ ଯାଇଛନ୍ତି? ଆଚ୍ଛା ଆଚ୍ଛା, ତମେ କଣ ପ୍ରେରଣାଙ୍କର?
2: ବାପା ଆସିଲେଣି।
4: ଆରେ ସଙ୍କେତ, ଏତେ ଦିନ ପରେ। ମା ପ୍ରତିଷ୍ଠା।
2: ବାପା,
4: ଇଏ ହଉଛନ୍ତି ସଙ୍କେତ ରାୟ, ମୋର ଘନିଷ୍ଠ ବନ୍ଧୁ।
2: ନମସ୍କାର ମଉସା।
3: ନମସ୍କାର।
4: ଆଉ ସଙ୍କେତ, ଇଏ ହଉଛି ମୋ ଝିଅ ପ୍ରତିଷ୍ଠା। ଆରେ ମା ପ୍ରତିଷ୍ଠା, ମଉସାଙ୍କୁ ଭିତରକୁ ନ ଡାକି ବାହାରଟାରେ।
2: ଆସନ୍ତୁ ଆସନ୍ତୁ, ଭିତରକୁ ଆସନ୍ତୁ। ନବ ଚାଚା, ମଉସାଙ୍କ ଆଟାଚିଟା ଟିକେ ଭିତରକୁ ନେଇ ଆସ।
1: ହଉ ମା।
4: ଏ ନବ, ଆହ୍ୱାନକୁ ପଠେଇଦବ, ସଙ୍କେତକୁ ଦେଖା କରିଯିବ।
1: ହଁ ବାବୁ, ସାଙ୍ଗେ ସାଙ୍ଗେ ପଠେଇ ଦଉଛି, ଆପଣ ମାନେ ବସନ୍ତୁ, ମୁଁ ଚା ଆଣୁଛି।
3: ତୁ ତ ବସିଲୁନି ମା, ବସ ଏଇଠି ବସ ମୋ ପାଖରେ। ଆଉ ଆହ୍ୱାନ?
4: ଆହ୍ୱାନ ମୋ ପୁଅ, NDA ପାଇଛି, କହୁଛି ଜଏନ କରିବ, ଏଇ ତ ଆସିଲାଣି।
0: ନମସ୍କାର ମଉସା।
3: ହେଲା ହେଲା ବାପା, ହେଲା ବସ ଏଇଠି ବସ। କିନ୍ତୁ ପ୍ରେରଣା, ତାଙ୍କୁ ତ କାହିଁ ଦେଖୁନି, ସେ କଣ ନାହାନ୍ତି? ଆରେ ଆରେ ଆହ୍ୱାନ, ପ୍ରତିଷ୍ଠା, ତୁମେ ଦୁହେଁ ଉଠିଗଲ ଯେ, ବସ ବସ। ଅବଶ୍ୟ ଆହ୍ୱାନ ବାବା, ତୁମକୁ 10-12 ବର୍ଷ ତଳେ ଦେଖିଥିଲି, ଏଡ଼ିକି ଟିକେ ହେଇଥିଲ।
4: ହଁ, ତମେ ସେତେବେଳେ ଗାର୍ଡେନ ରିଚ୍ରେ ଥିଲ, ତମ ପୁଅ ଅନ୍ତିମର 10ମ ଜନ୍ମବାର୍ଷିକୀ ଉତ୍ସବରେ ଆମେ ଯୋଗ ଦେଇଥିଲୁ। ଆହ୍ୱାନ ତମ ଆଖିରୁ ଚଷମାଟା କାଢି ନେଇ ତା ଆଖିରେ ଲଗଉ ଲଗଉ ତଳେ ପଡ଼ି ଭାଙ୍ଗିଗଲା। ଆଉ ବିନା ଚଷମାରେ ତମେ VIP ମାନଙ୍କୁ ପରସିଲା ବେଳକୁ ମାଛ ଜାଗାରେ ବାଇଗଣ, ଡାଲି ଜାଗାରେ ତରକାରୀ, ପାୟସ ଜାଗାରେ ଦହି।
3: ଏ ଅବସ୍ଥା ଦେଖି ପ୍ରେରଣା ତମ ଆଖିରୁ ଚଷମା କାଢି ନେଇ ମୋ ଆଖିରେ ଲଗେଇ ଦେଇଥିଲେ, ମୁଁ ତ ବଞ୍ଚିଗଲି। କିନ୍ତୁ ଲନ୍ ବାହାରେ ହାତ ଧୋଇଲା ବେଳକୁ ତମର ସେ ଯୋଉ

0: ତଚଡା ସତରା ବେଗ ମୁଁ ଆଜି ଯାଏ ସେ ଦୃଶ୍ୟ ଭୁଲି ପାରିନି।
1: ଆଉ ସବୁ ଖବର କଣ ସଙ୍କେତ? ତମେ ଆଜି ହଠାତ୍
0: ଗାର୍ଡେନ ରିଚ୍ ପରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେରୁ ସେଣ୍ଟ୍ରାଲ ରେଲୱେକୁ ଗଲି, ବର୍ତ୍ତମାନ ଭୋପାଳରେ। ଆଉ ମାତ୍ର କେଇଟା ମାସ, ୟା ଭିତରେ କାହାରି ସହିତ ସମ୍ପର୍କ ରକ୍ଷା କରିପାରିନି। ଶେଷ ଜୀବନଟା ଏଇ ପୈତୃକ ସ୍ଥଳୀ ଭୁବନେଶ୍ୱର ଘରେ ବିତେଇଦେବି ବୋଲି ଠିକ୍ କରିଛି।
1: ଘରଟା କ'ଣ ଖାଲି ପଡ଼ିଛି?
0: ହଁ, ଆଜି ଯାଏ ତ ଭଡ଼ା ଦିଆଯାଇଥିଲା, କ'ଣ କେମିତି ଅବସ୍ଥାରେ ଅଛି ଜାଣିନି। ଘରର ଚାବିଟା ମୁଁ ଆହ୍ୱାନ ଆଉ ପ୍ରତିଷ୍ଠାକୁ ଦେଇଯିବି, ଆମେ ରହିଲା ଭଳି ଟିକେ ବାଗେଇ ଦେଇଥିବ। ବୁଝିଲୁ ଆବେଗ, ମୁଁ କ'ଣ ସହଜରେ ତୁମ ପିଛା ଛାଡ଼ୁଛି? ତମେ ଆଇଏଏସ୍ ପାଇଲ ଆଉ ମୁଁ ହେଲି ଆଇଆର୍ଟିଏସ୍, ମାନେ ଚିତ୍ତରଞ୍ଜନ ଷ୍ଟିମ୍ ଇଞ୍ଜିନ୍। ବୁଝିଲୁ ମା ପ୍ରତିଷ୍ଠା, ତୋ ବାପା ଖୁବ୍ ବ୍ରିଲିଅଣ୍ଟ, ଗୋଟେ ଜିନିୟସ୍। ହଁ, ତମେ କେବେ ରିଟାୟାର୍ଡ କରୁଛ ଆବେ? ଆରେ ହଁ, ପ୍ରେରଣା କାହାନ୍ତି?
1: ଆମେ କାଲି ଯାଇ ଘରଟା ଦେଖି ଆସିବା, ଯାହା ମେଣ୍ଟେନାନ୍ସ ଦରକାର ମୁଁ କରେଇ ଦେଇଥିବି।
0: କିନ୍ତୁ ମୋ ପ୍ରଶ୍ନର ଉତ୍ତର ତ ଦେଲନି।
1: ଓହୋ ସଙ୍କେତ, ତମେ ଆଗ ଯାଅ, ଟିକେ ଫ୍ରେଶ ହେଇ ରେଷ୍ଟ ନିଅ।
0: ନା
1: ନବ,
2: ନା
0: ନା ନା, ସେସବୁ ପରେ। ପ୍ରେରଣା ଭାଉଜ କାହାନ୍ତି କହିଲ? ବାବା ଆହ୍ୱାନ,
3: ବାପାଙ୍କୁ ପଚାରନ୍ତୁ ମଉସା, ମୁଁ ଟିକେ ଆସୁଛି।
0: ମା ପ୍ରତିଷ୍ଠା,
4: ମଉସା,
0: ମୁଁ ତ କିଛି ବୁଝିପାରୁନି, ତେବେ କଣ ପ୍ରେରଣା?
4: ଆପଣ କୋଉ ପ୍ରେରଣାଙ୍କ କଥା କହୁଛନ୍ତି ମଉସା?
0: ଶ୍ରୀମତୀ ପ୍ରେରଣା ଦାସ, ତୋ ମା,
4: ମା
0: ଆବେଗ ଦାସଙ୍କର ଧର୍ମପତ୍ନୀ ତଥା ମୋର ବନ୍ଧୁ ପତ୍ନୀ। କିଛି କହୁନୁ ଯେ ମା?
1: ତୁ ଯା ମା, ନବ କଣ କରୁଛି ଟିକେ ଦେଖିଲୁ?
0: ନୋ ନୋ ପ୍ରତିଷ୍ଠା, ମୁଁ ତୋ ବାପା ଭଳି, ମୋ ପ୍ରଶ୍ନର ଉତ୍ତର ନ ଦେଇ ତୁ ଯାଇପାରିବୁନି।
4: ସରି ମଉସା, ଟିଭି ରେଡିଓ ସମ୍ବାଦପତ୍ର ମାନଙ୍କରୁ ମୁଁ ଜଣେ ସୁଶ୍ରୀ ପ୍ରେରଣା ପ୍ରିୟଦର୍ଶିନୀଙ୍କ ନାମ ଅବଶ୍ୟ ବହୁବାର ଶୁଣିଛି, କିନ୍ତୁ ପ୍ରେରଣା ଦାସ ହୁଏତ ବାପା କହିପାରିବେ। ମୁଁ ଆସୁଛି ମଉସା।
1: ଏ ଡ୍ରଇଂ ରୁମ୍ର ଚାରିକାନ୍ଥ ଭିତରେ ତମେ ତାଙ୍କୁ ପାଇବନି ସଙ୍କେତ, ଜଣେ ମିଡିଆ କୁଇନ୍ର ପ୍ରତିଛବି ମୋ ଘରର ଚାରିକାନ୍ଥରେ ତମେ ପାଇବ କେମିତି?
0: ମାନେ ମୁଁ ତ କିଛି ବୁଝିପାରୁନି। ପ୍ରତିଷ୍ଠା କହିଲା ଟିଭି ରେଡିଓ କଥା, ତୁମେ କହୁଛ ମିଡିଆ କୁଇନ୍, ଆହ୍ୱାନ କହିଲା ବାପାଙ୍କୁ ପଚାରନ୍ତୁ। ନାଇଁ ନାଇଁ ନାଇଁ, ପ୍ଲିଜ୍ ଆବେଗ, କୁହ କ'ଣ ହେଇଛି? ମୁଁ ତୁମର ଘନିଷ୍ଠ ବନ୍ଧୁ, ମତେ କହିବାରେ ତମର ଯଦି କିଛି ଆପତ୍ତି ନଥାଏ ତାହେଲେ ତାହେଲେ ପ୍ରେରଣା କ'ଣ?
1: ହଁ, ପ୍ରେରଣା ମରିଯାଇଛି। ପ୍ରେରଣା ଦାସ ଅନେକ ଅନେକ ଦିନରୁ ମରିଯାଇଛି। ତମ ବନ୍ଧୁ ପତ୍ନୀ ପ୍ରେରଣା ଦାସର ମନ, ଆତ୍ମା ଓ ହୃଦୟକୁ କବର ଦେଇ କୋଉ ଗୋଟାଏ ଦୁଷ୍ଟ ଆତ୍ମା ତା ଶରୀରରେ ଆତ୍ମପ୍ରକାଶ କରିଛି। ସେଇ ଘୃଣ୍ୟ ଦୁଷ୍ଟ ଆତ୍ମାର ସାଂସାରିକ ନାଁ ବର୍ତ୍ତମାନ ହେଉଛି ସୁଶ୍ରୀ ପ୍ରେରଣା ପ୍ରିୟଦର୍ଶିନୀ, ମିଡିଆ କୁଇନ୍।
0: ଆବେଗ,
1: ଆଉ ମୋ ରିଟାୟାରମେଣ୍ଟ କଥା ପଚାରୁଥିଲ ନା? ମୁଁ ଅନେକ ଦିନରୁ ଚାକିରି ଛାଡ଼ି ଦେଇଛି। ଏଥର ତମ ପ୍ରଶ୍ନର ଉତ୍ତର ପାଇଲ ତ ସଙ୍କେତ?
0: ନା, ମୋ ପ୍ରଶ୍ନର ଉତ୍ତର କେବଳ ପ୍ରେରଣା ହିଁ ଦେଇପାରିବେ। ପ୍ରେରଣା ମରିପାରେ ନା, ପ୍ରେରଣାହୀନ ଜୀବନର ପରିକଳ୍ପନା ଏକ ନିଚ୍ଛକ ଅବିଶ୍ୱାସନୀୟ ଅସତ୍ୟ। ଆବେଗ, ଉତ୍ସାହ ଓ ଉଦ୍ଦୀପନାର ଉତ୍ସ ହେଉଛି ପ୍ରେରଣା, ଯାହାର ଅନୁପସ୍ଥିତିରେ ମଣିଷ ଗୋଟାଏ ଜଡ଼, ଚଳଶକ୍ତିହୀନ, ନିର୍ଲିପ୍ତ, ନିଷ୍ପ୍ରଭ, ନିର୍ବୋଧ ଜୀବନ ନେଇ ବଞ୍ଚିପାରେ। ମୁଁ ସେହି ପ୍ରେରଣାଙ୍କୁ ମରିବାକୁ ଦେବିନି। ତାଙ୍କର ସ୍ୱଚ୍ଛ ସରଳ ମନ, ପବିତ୍ର ଆତ୍ମା ଓ ବିଶାଳ ହୃଦୟକୁ ଅଗଭୀର କବର ତଳୁ ମୁଁ ବାହାର କରିବି।
1: ତମେ ପାରିବନି ସଙ୍କେତ, ତମେ ପାରିବନି। ସିଏ ସମସ୍ତ ସୀମା ସରହଦ ଟପି ବହୁ ଦୂରକୁ ଚାଲିଯାଇଛି, ମରୁଭୂମିକୁ ମହାଦ୍ରୁମର ସନ୍ଧାନରେ ଯାଇ ଦୁବଘାସଟିଏ ବି ତମେ ପାଇବ ନାହିଁ। ଶେଷରେ
0: ଆବେଗ, କାଲି ମୁଁ ଚାଲିଯିବାକୁ ଭାବିଥିଲି, କିନ୍ତୁ
1: ଆଉ କିଛି ଦିନ ରହିବାକୁ ପଡ଼ିବ। ଏଇଆ ତ ସତରେ, ତମେ ରେଲୱେ ବାଲା ସୋସାଇଟି ଠାରୁ ବହୁତ ଦୂରରେ, ଏଇ ଯେମିତି ମୋ ଘରର ଚାରିକାନ୍ଥରେ ଆଖି ମିଟିକା ମାରି ପ୍ରେରଣାକୁ ଖୋଜୁଥିଲ, ଅଥଚ ସାରା ଦେଶରେ ଚହଳ ପକାଇଥିବା ମିଡିଆର ମୁଖ୍ୟ ନାୟିକା ପ୍ରେରଣା ପ୍ରିୟଦର୍ଶିନୀ, ସେ ସମ୍ବାଦ ମଧ୍ୟ ତମମାନଙ୍କ ନିକଟରେ ପହଞ୍ଚିପାରିନି। ଛାଡ଼, କିଛିଦିନ କାହିଁକି, ସବୁଦିନେ ତମେ ମୋ ପାଖରେ ରହିଲେ ମୁଁ ବହୁତ ଖୁସି ହେବି।
5: ଆଜ୍ଞା, ଆଜି କ'ଣ ଆଉ କେହି ଖାଇବେନି ନା କ'ଣ?
1: କିଏ ମନା କଲା?
5: ଘର ମୁରବୀ କୁଣିଆ ନ ଖାଇଲା ପର୍ଯ୍ୟନ୍ତ ଅନ୍ୟମାନେ କେହି ଖାଆନ୍ତିନି, ଏ କଥା କେତେ ଥର ଆଉ କହିବି ଯେ ଆଜ୍ଞା।
1: ସତେ ତ। ଆରେ ସଙ୍କେତ, ଆମେ ଏଠି ବସି ଗପ ମାରୁଛେ, ତେଣେ ସମସ୍ତେ ଉପାସ। ବୁଝିଲୁ ନବ?
2: ଆଜ୍ଞା।
1: ଏ ସଙ୍କେତ ବାବୁଟା ସବୁଦିନେ ଏମିତି ଗପୁଡା, ଯା ଯା ବଡ଼ାବଡ଼ି କର, ଆମେ ଯାଉଛୁ।
2: ଆଜ୍ଞା,
1: ଉଠ ସଙ୍କେତ,
0: ଚାଲ
2: ଜଲ୍ଦି ଆସନ୍ତୁ।

0: ଶୁଣିଲ ତ ସବୁ ଶଙ୍କୁ, ମୋର ଆଉ କିଛି ଉପାୟ ନଥିଲା, ବାଧ୍ୟ ହୋଇ ମୁଁ ମୋ ଜୀବନର ମୋଡ଼ ବଦଳେଇଦେଲି।
1: ହେ ଭଗବାନ,
0: ଏହା ହିଁ ମୋ ଦୁଃଖଦ ଜୀବନର ଇତିବୃତ। ନଷ୍ଟ ନିଡ଼ର ଦିଗହରା କପୋତି ମୁଁ, ଦୀର୍ଘ ନିଃସଙ୍ଗ ଜୀବନ ମୋ ମନୋବଳ ଭାଙ୍ଗି ଦେଇଛି। ପ୍ରଚାର ସର୍ବସ୍ୱ ପରିବେଷ୍ଟନୀ ମୋତେ ଗୋଟିଏ ମାଧ୍ୟମରେ ପରିଣତ କରାଇ ଦେଇଛି। ଅଖୋଜା ଅଲୋଡ଼ା ଜୀବନ ମୋର, କେତେକ ଅଭୁଲା ସ୍ମୃତିକୁ ପାଥେଇ କରି ବଞ୍ଚିଛି ମୁଁ।
1: ତମେ କାହାକୁ ଖୋଜିବାକୁ ଚେଷ୍ଟା କରିନା, ଅଖୋଜା ଅଲୋଡ଼ା କହି ଦାୟିତ୍ୱ ମୁକ୍ତ ହେବା ସହଜ।

0: ତୁମ ଦୁଃଖ ଯନ୍ତ୍ରଣାକୁ ସମବେଦନା ଦେଲା ଭଳି ମୋର ଭାଷା ନାହିଁ, ମୋର ଭାଷା ନାହିଁ। ତଥାପି ପ୍ରତିଷ୍ଠା
1: ପ୍ରତିଷ୍ଠା ମୋ ମୋ ପ୍ରତିବିମ୍ବ କଥା କହୁଛ ତ? କେଇଟା ମୁହୂର୍ତ୍ତର ଦେଖାରେ ଯିଏ ତମ ହୃଦୟରେ ବାଛଲ୍ୟ ମମତା ସୃଷ୍ଟି କରିପାରିଲା, ମୁଁ ତାର ଜନ୍ମଧାତ୍ରୀ। ଆଉ ଆହ୍ୱାନ, ସେ ମୋ ଅନୁଭା ଜୀବନର ସମର୍ପିତ ପ୍ରେମର ପ୍ରାଚୁର୍ଯ୍ୟମୟ ସୃଷ୍ଟି, କିନ୍ତୁ ମୋତେ କେହି ଖୋଜିଲେନି, କେହି ମୋତେ ଖୋଜିଲେନି। ମୁଁ ଯେମିତି ମରିଯାଇଛି।
0: ପ୍ରେରଣା,
1: ତମେ ଏବେ ଯାଅ ସଙ୍କେତ, 20 ବର୍ଷ ତଳର ପ୍ରେରଣା ଦାସ ତମକୁ ଅପେକ୍ଷା କରିଥିବ।
0: ପ୍ରତୀକ୍ଷାରେ ଅତିଷ୍ଠ ହୋଇ ସେଇ ପ୍ରେରଣା ଦାସ ଏଠିକି ଚାଲି ଆସିଛି। ପ୍ରେରଣା ଓ ପ୍ରତିଷ୍ଠା ଏକ ଅଭିନ୍ନ। ପ୍ରେରଣା ବଞ୍ଚିଛି ଆଉ ମୁଁ ପ୍ରେରଣା ପ୍ରିୟଦର୍ଶିନୀଙ୍କ ସନ୍ଧାନରେ ଆସିଥିଲି, କିନ୍ତୁ କାହିଁ ସେ କାହିଁ? ତମେ ତ ସେଇ ସରଳା ଅଭିମାନିନୀ ପ୍ରେରଣା ଦାସ, ପ୍ରତିଷ୍ଠା ଓ ଆହ୍ନ ଡାକ ତମ ଅଭିମାନ ଶୁଣିଲାନି କାହିଁକି? କିନ୍ତୁ ଆବେଗ, ତମ ସମର୍ପିତ ପ୍ରେମ,
1: ସେ ସମର୍ପିତ ପ୍ରେମର ପବିତ୍ରତା ଆଉ ନାହିଁ ସଙ୍କେତ। ଦାମ୍ପତ୍ୟ ଜୀବନର ସୁରକ୍ଷା ବଳ ବାହାରକୁ ଗୋଡ଼ କାଢ଼ିଛି। ଆତ୍ମାଭିମାନୀ ପ୍ରେରଣା ଦାସ ତ କାହା ଡାକ ଶୁଣିଲି, ତା ଡାକ କିଏ କାହିଁକି ଶୁଣିବ?
0: ତାହେଲେ ତାହେଲେ ସେ କଳଙ୍କିତ ନଥିଲେ?
1: କେମିତି କହିବି ସେ କଳଙ୍କିତ, କିଏ ଆଉ ବିଶ୍ୱାସ କରିବ? ମୋ ସନ୍ଦେହର ବଳୟ ଭିତରେ ଥିବା ସମସ୍ତ ଚରିତ୍ର ଦାମ୍ପତ୍ୟ ଜୀବନର ଅଭେଦ୍ୟ ସୁରକ୍ଷା କବଚ ପିନ୍ଧି ସ୍ୱୟଂ ସମ୍ପୂର୍ଣ୍ଣ। ଆଉ ମୋ ସମର୍ପିତ ଶରୀର ମନ ନେଇ ପାରିବାରିକ ପରିବେଷ୍ଟନୀର ପରିସୀମା ବାହାରେ ମୋ ସନ୍ଦେହ ସନ୍ଦେହରେ ରହିଗଲା ଶଙ୍କୁ।
0: ତାହେଲେ ତମେ ତ ସେଇ ସୁରକ୍ଷା ବଳ ଭିତରକୁ ଫେରି ଯାଇପାରିଥାନ୍ତ।
1: କେମିତି ଫେରି ଯାଇଥାନ୍ତି? କଳଙ୍କିତ ଆଖ୍ୟା ଦେଇ ପଳାଇ ଆସିଥିଲି, ନିଜେ ନିଜେ କଳଙ୍କିନୀ ହେଇଥିଲି। ମହଙ୍କାର ମତେ ସୁରକ୍ଷା ଦେଇ ପାରିଲାନି, ଆଉ କିଏ ମତେ ଗ୍ରହଣ କରିଥାନ୍ତା?
0: ତମେ ଆତ୍ମଗ୍ଲାନିରେ ନିଜକୁ ଜାଳି ପୋଡି ଛାରଖାର କରିଦବା ନିର୍ବୋଧତା ବ୍ୟତୀତ ଆଉ କଣ ହେଇପାରେ? ରାବଣ, ଦୁଃଶାସନ ଓ କିଚକ ମାନଙ୍କର ବଂଶ ବୃଦ୍ଧି ହେଇଛି, ତଥାପି ଧର୍ଷଣର ସଂଜ୍ଞା ବ୍ୟାପକ। ଦାମ୍ପତ୍ୟ ଜୀବନର ସୁରକ୍ଷା ସବୁ ସୁରକ୍ଷାର ଉର୍ଦ୍ଧ୍ୱରେ। ହଉ ହଉ, ଛାଡ ସେ କଥା, ଦେଲ ଅଁଳା ଦିଟା ଦିଅ।
1: ସେ କଥା ବି ତମେ ମନେ ରଖିଛ, କିନ୍ତୁ ଅଁଳା କୋଳି ଖାଇ ଅନ୍ୟକୁ ଖୁଆଉଥିବା ସେ ଚୁଲବୁଲି ଝିଅ, ମୁଁ ଆଉ ଅଁଳା ଖାଉନି ଶଙ୍କୁ, ଆଉ କାହାକୁ ବି ଖୁଆଉନି।
0: ତମେ ପୁଣି ଅଁଳା ଖାଇବ ଆଉ ଖୁଆଇବ। ଆଚ୍ଛା ଆଚ୍ଛା, ମୁଁ ବାହାରିଲି
1: ଶଙ୍କୁ।
0: ରଖ ପ୍ୟାକେଟଟା।
1: ପ୍ୟାକେଟ
0: ଅଁଳା ମୁଁ ମାର୍କେଟରୁ ଆଣିଥିଲି
1: ଶଙ୍କୁ।
0: ପ୍ଲିଜ ପ୍ଲିଜ ପ୍ରେରଣା ପ୍ଲିଜ, ତମେ ପ୍ରତିଷ୍ଠା ଓ ଆହ୍ୱାନକୁ ଖୋଜୁଛ, କିନ୍ତୁ ଆବେଗ ସେ ଆତ୍ମାଭିମାନୀ ତୁମକୁ ଖୋଜୁଛି। ମୁଁ ଅପେକ୍ଷା କରିଥିବି ଆଗାମୀକାଲିକୁ, ତମେ ଆସିବ।
1: ଅଁଳା ଗୋଟେ ଖାଇବନି?
0: ଗୋଟାଏ ନୁହେଁ ବାବା, ଦିଟା ଦିଅ। ଓକେ ଓକେ, ଦାଟ୍ସ ଲାଇକ୍ ଏ ଗୁଡ୍ ଗର୍ଲ। ଏଇ ଦେଖ ମୁଁ ଗୋଟେ ଖାଇଲି, ଆଉ ଆରତି କାଲି ତମରି ସାମ୍ନାରେ ସିଏ ଖାଇବ। ଆରେ ସେଇ ମ ତମ ସ୍ରଷ୍ଟା। ଓକେ ବାଏ।
2: ବାପା ଏତେ ଡେରି ହେଲାଣି, ମୋ ସହିତ କାଇଁ ଏଯାଏ ଫେରିଲେନି?
3: ଗପୁଡାଟା ମ, ଯୋଉଠି ବସିଲା ତ ଗପିଲା, ଆଉ ବୁଢାଟା ହେଲାଣି, ସେଇ ବକର ବକର ଅଭ୍ୟାସ ଯାଇନି। ଦେଖୁନୁ ଏଠିକି ଆସିଲା ବେଳଠୁ ପାଟି ଅବିରାମ ଭାବେ ଚାଲିଛି ଯେ ଚାଲିଛି, ନନ୍ ଷ୍ଟପ୍। ଆଚ୍ଛା ମା, କିନ୍ତୁ ତା ପାଇଁ ତୁ ଏତେ ବ୍ୟସ୍ତ କାହିଁ କହିଲୁ?
2: ତାଙ୍କର ପ୍ରତି ଶବ୍ଦରେ ସ୍ନେହ ମମତା ପୂରି ରହିଛି ବାପା, ସେ ଯେ ଆପଣଙ୍କର ଶୁଭାକାଂକ୍ଷୀ ଏଥିରେ ସନ୍ଦେହ ନାହିଁ।
3: ହଁ, ଆମ ତିନି ଜଣକୁ ସାଙ୍ଗମାନେ ଲାଲ ତ୍ରିଭୁଜ ବୋଲି ଡାକୁଥିଲେ।
2: ଲାଲ ତ୍ରିଭୁଜ?
3: ହଁ, କଲମ, ଡ୍ରେସ, ବହି, ଖାତାର ମଲା ସବୁ ଲାଲ।
2: ହେଲେ ବାପା, ତ୍ରିଭୁଜର ଅନ୍ୟ ବାହୁଟି?

0: କିଛି କହିଲେନି ଯେ ବାପା।
1: ଅନ୍ୟ ବାହୁଟି ତୁ ଆମ ଲାଲ ପରେ।
0: ମୁଁ ଲାଲ ପରେ? କିନ୍ତୁ ବାପା ଆପଣ ତ ପୁରା ଧଳା।
1: ହଁ ରେ ମା, ସେ ରଙ୍ଗଟା ଫିକା ପଡି ଧଳା ହେଇଯାଇଛି। ଦେଖୁନୁ, ହେଇ ଦେଖ, ଯେମିତି ମୋ ମୁଣ୍ଡରେ ଗୋଟାଏ ଧଳା ଟୋପି।
0: ଆପଣ କାଲି ହେୟାର ଡେ କରିବେ ତ ବାପା? ନହେଲେ ମୁଁ ମଉସାଙ୍କୁ କହିବି, ସେ ଆପଣଙ୍କୁ ଲାଲ ଟୋପି ପିନ୍ଧେଇବେ।
2: ତୁ ମୋ ମନ କଥା କହିଛୁ ମା, ଠିକ କହିଛୁ। ମୁଁ ତୋ ବାପାଙ୍କୁ କାଲି ଲାଲ ଟୋପି ପିନ୍ଧେଇବି, ଆଉ ମୁଁ ବି ପିନ୍ଧିବି। କାଲି ପୁରା ପ୍ରୀତି ଫଗୁଣ।
1: ନା ନା, ପ୍ରତିଷ୍ଠା କହିଛି କାଲି ମୋର ହେୟାର ଡାଇ କରେଇବ। ତମେ ବି ହେୟାର ଡାଇ କରିଦିଅ ସଙ୍କେତ, ନା କଣ କହୁଛ?
2: ଦେଖିଲୁ ମା, ଦେଖେ ଚନ୍ଦା ମୁଣ୍ଡଟା ବୋଲି ତୋ ବାପା ମତେ କେମିତି ଆକ୍ଷେପ କଲେ।
0: ନାଇଁ ମଉସା, କାଲି ଆପଣ ଦି ଜଣ ଯାକ ଲାଲ ଟୋପି ପିନ୍ଧିବେ। ହେଲେ ମଉସା, ଲାଲ ତ୍ରିଭୁଜ?
2: ଲାଲ ତ୍ରିଭୁଜ ମା ପ୍ରତିଷ୍ଠା?
1: ଆରେ ନା ନା ସଙ୍କେତ, ଛାଡ଼ ସେସବୁ। ଆଚ୍ଛା ଶୁଭାକାଂକ୍ଷୀ ଏତେବେଳେ ଯାଇ କୁଆଡ଼େ ଥିଲ?
2: ଶୁଭାକାଂକ୍ଷୀ ଲାଲ ତ୍ରିଭୁଜ ମାନେ?
1: ଆରେ ନାଇଁ ମ, ସେସବୁ କିଛି ନୁହେଁ। ତମକୁ ଅପେକ୍ଷା କରି କରି ପ୍ରତିଷ୍ଠା ଅତିଷ୍ଠ ହୋଇପଡ଼ିଥିଲା, କଥା ପ୍ରସଙ୍ଗରେ ତାକୁ ରେଭେନ୍ସାର ଲାଲ ତ୍ରିଭୁଜ କଥା କହି ପକାଇଥିଲେ।
2: ଇଏ ଆକ୍ଷେପ ନୁହେଁ ତ?
1: ନା, ଏଇଟା ପ୍ରତିଷ୍ଠାର ନିଜସ୍ୱ ମତ।
2: ଆଉ ତମର?
1: ମୋର ମତ ସେଇ ବଲବଲିଆ, ଗପୁଡା, କୁହାଳିଆ ଓ ମାଗିଖିଆ।
2: ମୁଁ କେବଳ ଜଣଙ୍କ ଠାରୁ ମାଗି ଖାଉଥିଲି।
0: ସେ ଲାଲ ତ୍ରିଭୁଜର ତୃତୀୟ ବାହୁଟି
2: ତୋ ବାପାଙ୍କୁ ପଚାର ମା। ଆରେ ଆରେ ଆବେଗ, ଉଠିଲ କୁଆଡେ, ପ୍ରତିଷ୍ଠା କଣ ପଚାରୁଛୁ ପରା?
1: ସେ ଲାଲ ତ୍ରିଭୁଜର ତିନି ବାହୁ କର୍ଣ୍ଣ ସହ ଚାରୋଟି ସରଳ ରେଖା ହେଇ ସମାନ୍ତରାଳ ଗତିରେ ଆଗେଇ ଯାଇଛନ୍ତି, ତ୍ରିଭୁଜର ସତ୍ତା ଲୋପ ପାଇଯାଇଛି।
2: ଆଉ ସେଇ ସରଳ ରେଖାମାନଙ୍କୁ ତ୍ରିଭୁଜର ନିର୍ଦ୍ଦିଷ୍ଟ ବିନ୍ଦୁ ପାଖକୁ ଫେରିବାକୁ ହିଁ ପଡ଼ିବ। ଫଗୁଣର ଫଗୁ ନେଇ ସେ ତ୍ରିଭୁଜକୁ ରଙ୍ଗେଇ ଦେବ କର୍ଣ୍ଣ। ହଁ, ସେଇ ତୃତୀୟ ବାହୁର ସ୍ଥାନ ଅନ୍ୟକୁ ଦେଇ ନିଜେ ହେବେ କର୍ଣ୍ଣ, କର୍ଣ୍ଣଧାରିଣୀ।
0: ମଉସା, ମୁଁ ଆପଣଙ୍କ ପାଇଁ ଖାଇବା ଆଣୁଛି, ଆପଣ ଟିକେ ଫ୍ରେଶ ହେଇ ଆସନ୍ତୁ, ରାତି 10ଟା ହେଲାଣି ପରା।
2: ସତେ ତ, ରାତି 10ଟା?
0: ଆପଣ କାହିଁକି ଏତେ ଡେରି କଲେ କି?
1: ବୁଝିଲ ସଙ୍କେତ, ମଉସାକୁ ଖୋଇବ ବୋଲି କଣ ସବୁ କରିଛି, କାହାକୁ ବି ଦେଇନି, କହିଲା ମଉସା ଆସିଲେ ଖାଇବା।
2: ଦେଖିଲା ବେଗ, ଗୋଟିଏ ମିନିଟର ଦେଖା ଗୋଟିଏ ଯୁଗର ଆକର୍ଷଣ ଯେମିତି, ତଥାପି ତମେ କହୁଛ ସେଇ ତ୍ରିଭୁଜର ସତ୍ତା ଲୋପ ପାଇଛି, ସେ ତୃତୀୟ ବାହୁଟି ତା ସ୍ଥାନରେ ଗୋଟିଏ କା ଛାଡ଼ି ଯାଇଛି। ବୁଝିଲ, ଗୋଟିଏ କା ଛାଡ଼ି ଯାଇଛି। ଶୁଣିବୁ ମା, ମୁଁ ମାଗି ଖାଉଥିବା ଆଉ ମୁଁ ନ ଖାଇଲା ପର୍ଯ୍ୟନ୍ତ ତୋ ବାପାକୁ ମଧ୍ୟ ଖୁଆଉ ନଥିବା ତ୍ରିଭୁଜର ସେଇ ତୃତୀୟ ବାହୁଟି କଥା?
1: ନା ନା ସଙ୍କେତ, ପ୍ଲିଜ।
2: କାହିଁକି କାହିଁକି ତାଙ୍କ ନାଁ ଶୁଣିବାକୁ ତମର ଧୈର୍ଯ୍ୟ ନାହିଁ?
1: ସେ ଗୋଟାଏ ସ୍ୱେଚ୍ଛାଚାରିଣୀ, ଆତ୍ମାଭିମାନିନୀ, ବିଷକନ୍ୟା, ତା ପ୍ରଶଂସାରେ କାହିଁକି ତମେ ଏତେ ଶତମୁଖ?
2: ସ୍ୱେଚ୍ଛାଚାର, ଆତ୍ମାଭିମାନ ଓ ବିଷପୁରୁଷ, ଇଏ ସବୁ ତୁମ ପାଇଁ କାହିଁକି ପ୍ରଯୁଜ୍ୟ ନୁହେଁ କହିପାରିବ?
1: ମୋ ପାଇଁ ପ୍ରଯୁଜ୍ୟ? ତା ମାନେ ମୁଁ ସ୍ୱେଚ୍ଛାଚାରୀ, ଆତ୍ମାଭିମାନୀ, ବିଷପୁରୁଷ?
2: ହଁ ହଁ ହଁ ହଁ, ତମେ ଆବେଗ ଦାସ, ତମେ ତମେ ହେଉଛ ବିଷପୁରୁଷ।
1: ସଙ୍କେତ,
2: ଦୀର୍ଘ ଦିନ ଉପଭୋଗ କରିବା ପରେ ତମ ପେଟ ପୁରି ଯାଇଛି, ତାକୁ ପାଦରେ ଠେଲି ଦେଇଛ ତମେ। ତମେ ସ୍ୱେଚ୍ଛାଚାରୀ, ତମର ଆଇଏଏସ୍ ଆତ୍ମାଭିମାନ ତମକୁ ଅମୃତ ପୁରୁଷଠାରୁ ବିଷପୁରୁଷ ପର୍ଯ୍ୟାୟକୁ ନେଇ ଆସିଛି। ଗୋଟାଏ କାଳରାତ୍ରିର କେଇଟି ମୁହୂର୍ତ୍ତରେ ବିଭତ୍ସ ନାରକୀୟ ଯନ୍ତ୍ରଣା ପାଇଁ ସେଦିନର ସେହି ସରଳ ଅମୃତ କନ୍ୟା ବିଷକନ୍ୟା ଆଖ୍ୟା ପାଇବ, ଅଥଚ ତାର ଅଗଣିତ କାଳରାତ୍ରିର ଖଳନାୟକ ସାଜି ତମେ ହେବ ଅମୃତ ପୁରୁଷ।
1: ସଙ୍କେତ,
2: ତା କୁମାରୀ ଜୀବନର ପ୍ରଥମ ପୁରୁଷ ହେଉଛ ତମେ, ଫେରେଇ ଦିଅ ତାର କୁମାରୀତ୍ୱ, ଫେରେଇ ଦିଅ ତାକୁ। ତା ପରବର୍ତ୍ତୀ ବିଭତ୍ସ କାଳରାତ୍ରିର କରାଳ ଯନ୍ତ୍ରଣା ଯେତେ ଭୟାବହ ହେଲେ ବି ସେ ହେବ ବିଷକନ୍ୟା।
1: ଆଇ ଆମ୍ ସରି ସଙ୍କେତ, ଆଇ ଆମ୍ ସରି। ନବ
3: ଆଜ୍ଞା,
1: ପ୍ରତିଷ୍ଠାକୁ କୁହ କଣ ସବୁ କରିଥିଲା ପରା।
3: ଆଜ୍ଞା, ମୁଁ ଆଣୁଛି ବାବୁ, ଆପଣ ଟିକେ ଧୁଆଧୁଇ ହୁଅନ୍ତୁ।
2: ପ୍ରତିଷ୍ଠା? ପ୍ରତିଷ୍ଠା କଣ ଆହ୍ୱାନ? ନା, ମୁଁ ଦେଖୁଛି।
3: ନାଇଁ ବାବୁ, ମୁଁ ଗରମ କରି ସାଙ୍ଗେ ସାଙ୍ଗେ ନେଇ ଆସୁଛି, ପ୍ରତିଷ୍ଠା ମା ଶୋଇ ପଡ଼ିଛନ୍ତି, ଆହ୍ୱାନ ବାବା ମଧ୍ୟ ଶୋଇ ପଡ଼ିଲେଣି।
2: କିନ୍ତୁ କିନ୍ତୁ ପ୍ରତିଷ୍ଠା ଏବେ ତ ଆମ ପାଖରେ ଥିଲା।
3: ହଁ ବାବୁ, ଏଠି ଯାଇ ବହୁତ କାନ୍ଦିଲେ, ଆଉ ମୁହଁ ମାଡ଼ି ତ ଶୋଇଛନ୍ତି, କଣ ଡାକିଦେବି?
2: ନାଇଁ ନାଇଁ ନାଇଁ, ମୁଁ ନିଜେ ଯିବି, ତା ରୁମ୍ଟା ଟିକେ ଦେଖେଇଦେ ତ।
3: ସେ ଆଉ କଣ ଖାଇବେ ଆଜ୍ଞା, କାନ୍ଦିବା ଲାଗି ତ ତାଙ୍କ ଜନ୍ମ, ଟିକେ ଶୋଇଯାଆନ୍ତୁ।
2: ଆରେ ତୁ ଦେଖିବୁ ସେ କେମିତି ଖାଇବ ଆଉ ଖୁଆଇବ। ପ୍ରତିଷ୍ଠା,

0: ମା ପ୍ରତିଷ୍ଠା
1: ମଉସା ମଉସା ଆପଣ ଏ ନବ ଚେଚା
2: ବହୁତ ଡେରି ହେଇଗଲାଣି ମା, ବହୁତ ଡେରି ହେଇଗଲାଣି। ତୁ ପୁରା କଣ ଖାଇବାକୁ ଦବୁ ବୋଲି କହୁଥିଲୁ? ମୋର ଟିକେ ମାଗିଖିଆ ପ୍ରକୃତି ଅଛି ତ, ମାଗିକିରି ନ ଖାଇଲେ ମୋ ପେଟ ପୁରେଇ ନେଇ।
1: ମଉସା ମୁଁ ସାଙ୍ଗେ ସାଙ୍ଗେ ନେଇ ଆସୁଛି, ଆପଣ ଚାଲନ୍ତୁ।
2: ନାଇଁ ନାଇଁ ନାଇଁ ନାଇଁ ଏଇଠି କି ଆଣ, ତୁ ମୁଁ ଆହ୍ୱାନ ସମସ୍ତେ ବସି ଏଇଠି ଖାଇବା ଏଇଠି।
3: ମଉସା ଡକେଇଲେ?
2: ହଁ, ଆରେ ସମସ୍ତେ ଏଠି ଖାଇବା ପରା ବସ।
4: ଆରେ ଆରେ ଖାଇବାର ବ୍ୟବସ୍ଥା ଏଠି? ହଉ ହଉ ଆଣ ମା ଆଣ। ତୋ ମଉସା ଟିକେ ମୋ ଉପରେ ରାଗି ଯାଇଛନ୍ତି ତ, ସେଇଥିପାଇଁ ମତେ ଅଲଗା କରିଦେଇ ତମମାନଙ୍କ ସହ ଏଠି ଖାଇବା ଯୋଜନାରେ ଅଛନ୍ତି।
2: ହେଲେ ପାରିଲି ନାହିଁ, ଏମାନଙ୍କ ମୁହଁରେ ଖାଲି ବାପା।
4: ଆରେ ସଙ୍କେତ, ସେମାନେ ପରା ମୋ ରକ୍ତ।
2: ଆଉ କାହାର ରକ୍ତ କଣ ସେଥିରେ ମିଶି ନାହିଁ? ପ୍ରିୟଜନଙ୍କୁ ନିର୍ଭୟରେ ଅପ୍ରିୟ ସତ୍ୟ କଥା କୁହାଯାଏ, ତଥାପି ତୁମକୁ ଉତ୍ତେଜିତ।

0: ଯୋଜନାରେ ଅଛନ୍ତି।
1: ହେଲେ ପାରିଲି ନାହିଁ, ଏମାନଙ୍କ ମୁହଁରେ ଖାଲି ବାପା।
0: ଆରେ ସଙ୍କେତ, ସେମାନେ ପରା ମୋ ରକ୍ତ।
1: ଆଉ କାହାର ରକ୍ତ କ'ଣ ସେଥିରେ ମିଶି ନାହିଁ? ପ୍ରିୟଜନଙ୍କୁ ନିର୍ଭୟରେ ଅପ୍ରିୟ ସତ୍ୟ କଥା କୁହାଯାଏ, ତଥାପି ତୁମକୁ ଉତ୍ତେଜିତ କରିଛି।
0: ଆରେ ପ୍ରତିଷ୍ଠା ଆହ୍ୱାନ, ଖାଅ ଖାଅ, ଏ କୁହାଳିଆକୁ କେବେ ବି କଥାରେ ପାରିନି। କାଲି ଆଙ୍କ ହେୟାର ଡାଇ କରିସାରିବା ପରେ ଦେଖିବା।
1: କାଲି ଫଗୁଣ ଆସିବ, ବିଦଗ୍ଧ ଫଗୁଣ, ମୋ ଚନ୍ଦା ମୁଣ୍ଡ ଆଉ ତମ ଧଳା ଟୋପି ଫଗୁଣ ବନ୍ୟାରେ ହେଇଯିବ ରଙ୍ଗୀନ, ଆଉ ସେଇ ସେଇ ରଙ୍ଗ ଫିକା ପଡିବ ନାହିଁ, ଜମାରୁ ନୁହେଁ।

0: ପ୍ରତିଷ୍ଠା, କଣ ଶୋଇ ପଡ଼ିଲୁଣି?
1: ନାଇଁ ଭାଇ, ମୋଟେ ନିଦ ହଉନି। ଏ ମା, ତିନିଟା ବାଜିଲାଣି, ତମେ ବି ତ ଏପର୍ଯ୍ୟନ୍ତ ଶୋଇନ ଭାଇ।
0: ନାଇଁ ରେ, ମତେ ବି ନିଦ ହଉନି। ଛଡ଼ା ପୂର୍ବର ନିରବତା, ମନରେ ମୋର ଅଜଣା ଆତଙ୍କ, କଣ କରିବି କିଛି ଭାବିପାରୁନି।
1: ହଁ ଭାଇ, ନିଶ୍ଚୟ କିଛି ଗୋଟେ ଘଟିବ। ମଉସା କିଛି ନ କହି ଅନେକ କହିଛନ୍ତି।
0: ଲାଲ ତ୍ରିଭୁଜ, ତୃତୀୟ ବାହୁ, ବିଷ କନ୍ୟା, ଚାରୋଟି ସରଳ ରେଖାର ସମାନ୍ତରାଳ ଗତି,
1: ଆଉ ଅମୃତ ପୁରୁଷ, ଏମାନଙ୍କ ମୁହଁରେ ଖାଲି ବାପା, ସେମାନେ ପରା ମୋ ରକ୍ତ।
0: ହଁ, କିନ୍ତୁ କାଲିର ବିଦଗ୍ଧ ଫଗୁଣା
1: ପ୍ରଳୟ ଝଡ଼ର ବାର୍ତ୍ତା ନେଇ ଆସିବ।
0: ଫଗୁର ବନ୍ୟା ସୃଷ୍ଟି କରିବନି? କିନ୍ତୁ ପ୍ରତିଷ୍ଠା, ବିଷକନ୍ୟା ଆଉ ବିଦଗ୍ଧ ଫଗୁଣା କେମିତି ସମ୍ଭବ?
1: ନା, ସେ ବିଷକନ୍ୟା ନୁହନ୍ତି।
0: ତାଙ୍କୁ ମୁଁ ଅମୃତ କନ୍ୟା କହିବି କେମିତି?
1: ଭାଇ, ତମେ ମତେ କଣ କହିବ, ନିଜକୁ କଣ କହିବ?
0: ଅମୃତର ସନ୍ତାନ
1: କଣ, ବିଷକନ୍ୟା ଠାରୁ
0: ନା ଅମୃତ ପୁରୁଷ ଠାରୁ?
1: ଏଇଟା ମୋ ପ୍ରଶ୍ନର ଉତ୍ତର ନୁହେଁ।
0: ତୋ ପ୍ରଶ୍ନର ଉତ୍ତର ଅତି ଭୟାନକ, ଅପ୍ରିୟ ସତ୍ୟ, ତଥାପି ଆମେ ଅମୃତ ସନ୍ତାନ, ଏଇ ତ ସୃଷ୍ଟି।
1: କିନ୍ତୁ ଭାଇ, ମଉସା କହୁଥିଲେ ବିଦଗ୍ଧ ଫଗୁଣ କାଲି ଆସିବ।
0: କାହିଁକି ଆସିବ? ସେ ଫଗୁଣ କୋଉଠି ଥିଲା?
2: ଆରେ ଆହ୍ୱାନ ବାବା, ପ୍ରତିଷ୍ଠା ମା, ଏତେବେଳେ ଯାଏ ଭାଇ ଭଉଣୀ ଦି ଜଣ କଣ ଗଡର ଗଡର ହଉଛ?
1: ନବ ଚାଚା, ତମେ ବି ତ ଏପର୍ଯ୍ୟନ୍ତ ଶୋଇନ।
2: ତମେମାନେ କୋଉଠି ଶୁଆଇ ଦଉଛ ଯେ? ମୁଁ ଦେଖୁଛି ସେଇ ଷ୍ଟେସନ ପ୍ଲାଟଫର୍ମ ମତେ ଡାକିଲାଣି, ସେଇଠି ମୁଁ ଶୋଇବି, ମତେ ଉଠେଇବାକୁ ଆଉ କେହି ନଥିବେ। ହଉ ଗଲ, ଯାଅ ଯାଅ, ଟିକେ ଶୋଇପଡ, ଦେହ ଖରାପ ହବ, ମୁଁ ଲାଇଟ୍ ଲିଭେଇ ଦଉଛେ, ଯାଅ।

0: ନବ
1: ଆଜ୍ଞା
0: କିରେ ଆଜି କଣ ଚା ଟିକେ ମିଳିବ ନେ
1: ଆଜ୍ଞା ତିନି ଥର ଯାଇ ଫେରିକିରି ଆସିଲିଣି ହଁ ଏଇ ସାଙ୍ଗେ ସାଙ୍ଗେ ନେଇ ଆସୁଛି
0: ନବ
1: ଆଜ୍ଞା
0: ସଙ୍କେତ ବାବୁ କଣ ଉଠି ନାହାନ୍ତି କି ଦେଖିଲୁ ଦେଖିଲୁ ସେ ବି ତ ଚା ପିଇବେ
1: ଆଜ୍ଞା ସେ ପରା ଚା ପିଇ ସାରି ବାହାରକୁ କେତେବେଳୁ ଗଲିଣି
0: ବାହାରକୁ ଗଲେ
1: ଆଜ୍ଞା
0: ହୋଲିଟାରେ ଆରେ ଆରେ ସେ ଚାଲିଗଲେ କି ଦେଖିଲୁ ଦେଖିଲୁ ତାଙ୍କ ଲଗେଜ୍ ମାଇ ଗଡ୍ କାଲି ମୋ ଉପରେ ଟିକେ ବିରକ୍ତ ହେଇଯାଇଥିଲେ ତ ଆଚ୍ଛା ତୁ ଟିକେ ମତେ ଡାକି ଦେଇପାରିଲୁ ନା
1: ଆଜ୍ଞା ତାଙ୍କର ସବୁ ଜିନିଷ ତ ଅଛି ପ୍ରତିଷ୍ଠା ମାଙ୍କ ସାଙ୍ଗରେ କଣ କଥାବାର୍ତ୍ତା ହେଇକିରି ତ ଗଲେ ଆଉ
0: ପ୍ରତିଷ୍ଠା
2: ଏଇ ନିଅନ୍ତୁ ବାପା ଚା ନିଅନ୍ତୁ ମଉସା କହିଯାଇଛନ୍ତି ଘଣ୍ଟା ଭିତରେ ଫେରି ଆସିବେ
0: ଓ ଆଜି ମୁଁ ଟିକେ ବେଶୀ ଶୋଇପଡ଼ିଲି ହେଲେ ନବ ତ ଅଛି ତୁ କାହିଁକି ସେ ଚା ଧରିଛୁ
1: ଆଜ୍ଞା ସେଇ କଥା ପଚାରନ୍ତୁ ପ୍ରତିଷ୍ଠା ମା ପରା କହୁଛି ଯିଏ ରାନ୍ଧିଲେ ରାନ୍ଧୁ ପଛେ ପରଶିବା କାମ କୁଆଡେ ସ୍ତ୍ରୀ ଲୋକମାନଙ୍କର
0: ଓ ସିଏ ତାହେଲେ ଗୋଟାଏ ସ୍ତ୍ରୀ ଲୋକ ହେଇଗଲା
1: ଆଜ୍ଞା
0: ହଉ ହଉ ନେ ପ୍ୟାକେଟ
1: ଆଜ୍ଞା
0: ସମସ୍ତଙ୍କ ପାଇଁ ଏଥିରେ ଡ୍ରେସ୍ ଅଛି ଆଜି ପରା ହୋଲି
2: ବାପା ସମସ୍ତଙ୍କ ପାଇଁ ଆଣିଛନ୍ତି ତ
0: ଓ ତୁ ସଙ୍କେତ ମଉସାଙ୍କ କଥା କହୁଛୁ ତ ଆରେ ମା ସେ ଭୁଲ କେମିତି କରିବି କହିଲୁ
1: ପ୍ରତିଷ୍ଠା ମା କାହା କଥା କହୁଥିଲେ ସେ ନିଜେ ଜାଣିଥିବେ ଆପଣ ଜାଣନ୍ତୁ ଆଜ୍ଞା ଗାଧା ପାଧା ସାରି ରାଧା ମାଧାଙ୍କ ପୂଜାଟା ଟିକେ ସାରି ଦିଅନ୍ତୁ
0: ହଉ ହଉ ମୁଁ ଯାଉଛି।

0: ନିଅନ୍ତୁ ବୋହୂମା, କେମିତି ତମେ ଦେଖାଯାଉଛ କହିଲୁ? କଣ ଦେହ ପା ଅସୁଖ ଥିଲା କି? ନିଜେ ପୁଣି ଗାଡି ଚଲେଇକି ଯାଉଛ?
1: ନବ, ମତେ କଣ ଭିତରକୁ ଯିବାକୁ ଦବନି?
0: କଣ କହିଲ? ଇଏ କଣ କହିଲ ବୋହୂମା? ମୁଁ ପୁଣି ତୁମକୁ ଭିତରକୁ ଯିବାକୁ ଦେବି? ବୋହୂମା, ତୁମକୁ ଘର ଭିତରକୁ ଯିବାକୁ ମନା କରିବ କିଏ?
1: ଆହ୍ୱାନ ପ୍ରତିଷ୍ଠା,
0: ହଁ ସମସ୍ତେ ଅଛନ୍ତି ମା, ତମେ ଆସୁନ, ଆସ
1: ନା। ମୁଁ ଏଇଠି ବସୁଛି ନବ, ତମେ ଟିକେ ଆହ୍ୱାନ।
0: କଣ ହେଲା? ତମେ ଏଇଠି ବସିବ ଏଇ ଦାଣ୍ଡ ଘରେ କାହିଁକି? ତମ ଭିତର ଘରକୁ ଯାଅ ବୋହୂମା, ଆହ୍ୱାନ ବାବା ପ୍ରତିଷ୍ଠା ମା ସମସ୍ତେ ପୁରା ଭିତରେ ଅଛନ୍ତି।
2: ନବ ଆଜ୍ଞାଠାରୁ ଯିଏ ପାରେ ସିଏ ଘରକୁ ଆସିବାକୁ ଆରମ୍ଭ କଲେଣି।
0: ଛୋଟ ବାବୁ, ସିଏ ଯିଏ ପାରେ ସିଏ ନୁହନ୍ତି ଛୋଟ ବାବୁ,
2: ସେ ବାଉଁଶରାଣୀ କି ମାଲିକିଆଣୀ କି ମହାରାଣୀ ଯିଏ ହୁଅନ୍ତୁ, ତାଙ୍କୁ ଏଠିକି ଆସିବାକୁ ଅନୁମତି କିଏ ଦେଲା?
0: ତାଙ୍କୁ ଏଠିକି ଆସିବାକୁ ନ ଦେବାକୁ ଆପଣ ତ ମତେ କେବେ କହିନଥିଲେ। ଆଜ୍ଞା,
2: ଏ ଘରକୁ କିଏ ଆସିପାରିବ କିଏ ନ ଆସିପାରିବ ତୁ କଣ ଜାଣିନୁ?
0: ଆଜ୍ଞା, ଏ ଘରକୁ କିଏ ଆସିପାରିବେ ମୁଁ କେବଳ ସେତିକି ଜାଣିଛି।
2: ନବ ନିମ ଖରାମ, ମୋ ମୁହଁ ଉପରେ ଜବାବ ଦଉଛୁ? ବାହାରି ଯା, ବାହାରି ଯାଠୁ। ଚାକର ବାକରଙ୍କୁ ମୁହଁ ଦେଲେ ପଳେଇ ଯାଠୁ, ନହେଲେ
0: ମାର ହାତଟା କାହିଁକି ଅଟକିଗଲା ବାବୁ? ଏ ନିମ ଖରାମର ଗାଲଟାର ଦାମ ବା ଆଉ କେତେ? ଛୋଟ ବାବୁ, ମୁଁ ଭୁଲି ଯାଇଥିଲି ଚାର ଚାକରଟେ ବୋଲି। 60 ବର୍ଷ ତଳେ ଷ୍ଟେସନ ପ୍ଲାଟଫର୍ମରୁ ବଡ଼ବାବୁ ଗୋଟେ ଆଣିଥିବା ଗୋଟେ ମେସିନ, ଗୋଟେ ଛୁଆ ଖେଳିବା ମେସିନ। ସାନ ବାବୁ, ଆଉ କାମ କିଛି ନାହିଁ ଯେ, ସେ ମେସିନଟା କଳଙ୍କି ଲାଗିଯାଇଛି। ଆପଣଙ୍କୁ ଆଉ କବାଡ଼ିବାଲା ଖୋଜିବାକୁ ପଡ଼ିବନି ଛୋଟ ବାବୁ, ମୁଁ ଯୋଉଠୁ ଆସିଥିଲି ସେଇଠିକି ଚାଲି ଯାଉଛି।
1: ନବ ଚାଚା,
3: ତମେ କୁଆଡେ ଯାଇପାରିବନି। ନବ ଚାଚା,
1: ନବ ଏ ଇଙ୍ଗିତ ମୋ ପାଇଁ, ତମେ କାହିଁକି ଚାଲିଯିବ?
4: ଆପଣ ଆପଣ କିଏ?
1: ଆହ୍ୱାନ, ମୁଁ ଗୋଟାଏ ବଡ ସୁନ, ଭୟାନକ ଶୂନ୍ୟତା ମୋର ସାଥୀ। ସେଇ ସୁନର ବର୍ତ୍ତୁଳ ପରିଧି ମଧ୍ୟରୁ ଖୋଜିବାକୁ ଆସିଥିଲି 2 1 ଆଉ 2। ରିକ୍ତ ହସ୍ତରେ ଫେରିବାକୁ ମୁଁ ଆସିନି।
2: ରିକ୍ତ ହସ୍ତରେ କାହିଁକି ଫେରିବ? ନ୍ୟାୟାଳୟରେ ତ ଜିତି ସାରିଛ, ମୋର ଅଧା ସମ୍ପତ୍ତିର ଅଧିକାରିଣୀ, ନେଇଯା, କେହି ବି ବାଧା ଦେବେନି।
5: ମୁଁ ବାଧା ଦେବି? ମୋ ଜେଜେବାପାଙ୍କ ସମ୍ପତ୍ତିକୁ ହସ୍ତାନ୍ତର କରିବାର ଅଧିକାର ଆପଣଙ୍କର ନାହିଁ। ହଁ, ଆପଣଙ୍କର ନିଜସ୍ୱ ବ୍ୟକ୍ତିଗତ ସମ୍ପତ୍ତି ଯଦି କିଛି ଥାଏ ସେଥିରୁ ଆପଣ ଅଧା ଦେଇପାରନ୍ତି।
2: ଆହ୍ୱାନ, ତୁ ଚୁପ୍ କର।
5: କାହିଁକି ଚୁପ୍ ରହିବି? ଏ ଘର, ଜାଗା, ବାଡ଼ି, ବିଲ, ଟଙ୍କା, ସୁନା ସବୁ ମୋ ଜେଜେବାପାଙ୍କର।
2: ତୋ ଜେଜେବାପାଙ୍କ ଅନ୍ତେ ସେ ସମସ୍ତ ଅଧିକାରୀ ମୁଁ।
5: ମୋ ଜେଜେବାପା ତାଙ୍କ ସମ୍ପତ୍ତିରୁ କାହାକୁ ଅଧା ହସ୍ତାନ୍ତର କରିନଥିଲେ, ସେ ତାଙ୍କ ପୁଅ ପାଇଁ ସବୁ ରଖିଯାଇଥିଲେ। ଆପଣ ସେମିତି ଆପଣଙ୍କ ପୁଅ ପାଇଁ ସବୁ ରଖିବାକୁ ବାଧ୍ୟ, ଏକଥା କଣ ଆପଣଙ୍କୁ କହିବାକୁ ପଡ଼ିବ?
1: ଆହ୍ୱାନ ବାପା,
5: ନା ଆପଣ କିଛି କହିପାରିବେନି, ଚୁପ୍ ହେଇ ବସନ୍ତୁ। ବାପ ପୁଅଙ୍କ କଥାବାର୍ତ୍ତାରେ ହସ୍ତକ୍ଷେପ କରିବାକୁ ଆପଣ କିଏ? କୁହନ୍ତୁ ବାପା, ମୁଁ ଭୁଲ କହିଲି?
2: ପୈତୃକ ସମ୍ପତ୍ତି ବ୍ୟତୀତ ମୋର ବ୍ୟକ୍ତିଗତ ସମ୍ପତ୍ତି କିଛି ନାହିଁ, ସେହି ସମ୍ପତ୍ତିରୁ ଅଧା ଦେବାକୁ ମୁଁ ନ୍ୟାୟତଃ ବାଧ୍ୟ।
5: ଅଧା ଦେବାକୁ ଆପଣ ନ୍ୟାୟତଃ ବାଧ୍ୟ ହେଇପାରନ୍ତି, ମାତ୍ର ପୈତୃକ ସମ୍ପତ୍ତିରୁ ନୁହେଁ। ସମ ପରିମାଣ ସ୍ୱଅର୍ଜିତ ସମ୍ପତ୍ତି ଦେଇ ଆପଣ ଋଣମୁକ୍ତ ହୁଅନ୍ତୁ।
2: କଣ କହିଲୁ? ସ୍ୱଅର୍ଜିତ ସମ୍ପତ୍ତି କଣ? ଚୋରି କରିବି, ଡକାୟତି କରିବି, ନା ଖୁନ କରିବି, ନା ଭିକ ମାଗିବି, ନା ଖୁଲିକିରି କରିବି? ଆଉ ତୁ ମୋ ପୈତୃକ ସମ୍ପତ୍ତିର ଅଖଣ୍ଡ ଅଧିକାରୀ ହବୁ?
5: ନା, ମୁଁ ମୋ ପୈତୃକ ସମ୍ପତ୍ତିର ଅଖଣ୍ଡ ଅଧିକାରୀ ଚାହେଁ, ଯେମିତି ଆପଣ ଆପଣଙ୍କ ପୈତୃକ ସମ୍ପତ୍ତିର ଅଖଣ୍ଡ ଅଧିକାରୀ ବୋଲି ନିଜକୁ ସାବ୍ୟସ୍ତ କରୁଛନ୍ତି। ଆପଣଙ୍କର ବ୍ୟକ୍ତିଗତ ସମ୍ପତ୍ତି ଥିଲା, ତାର ଭାଗିଦାର କିଏ ହୁଅନ୍ତୁ ଆପଣ ତ ଚାହିଁନଥିଲେ। ଶୁଣନ୍ତୁ ବାପା, କେବଳ IAS ପଦବୀ ହିଁ ଆପଣଙ୍କ ସେଇ ବ୍ୟକ୍ତିଗତ ସମ୍ପତ୍ତି।
2: ସେ ପଦବୀଟା ମୁଁ ଉତ୍ତରାଧିକାରୀ ସୂତ୍ରରେ ପାଇନଥିଲି, ସେଇଟା ମୋର ବ୍ୟକ୍ତିଗତ ପ୍ରଜ୍ଞା, ପ୍ରଚେଷ୍ଟା ଓ ଅଧ୍ୟବସାୟର ଫଳ। ସେ ପଦବୀଟା ଛାଡ଼ିଦେଲି ବୋଲି ତୁ ଭାବୁଛୁ ମୁଁ ସର୍ବହାରା ହେଇଗଲି? ଆଉ ମୋ ବାପାଙ୍କ ଅମାପ ସମ୍ପତ୍ତି?
5: ଆପଣ ସ୍ୱାର୍ଥପର ବାପା, ନିଜ ସମ୍ପତ୍ତିରୁ କାହାକୁ ଭାଗ ଦେଲେନି, ଅଥଚ ଅନ୍ୟର ସମ୍ପତ୍ତି ହସ୍ତାନ୍ତର କରିବାକୁ ଆପଣ ଟିକେ ବି ଲଜ୍ଜା ଅନୁଭବ କରୁନାହାନ୍ତି?
2: କଣ କହିଲୁ କୁଳାଙ୍ଗା, ଏତେ ଦିନ ପର୍ଯ୍ୟନ୍ତ ତାହେଲେ ମୁଁ ଗୋଟାଏ ଅଜାତ ଶତ୍ରୁକୁ କୋଳେଇ କାଖେଇ ବଢ଼ାଉଥିଲି। ଦୀର୍ଘ ଦୁର୍ବିସହ ନିଃସଙ୍ଗ ସନ୍ୟାସ ଜୀବନ ବିତେଇ ମୁଁ ଗୋଟାଏ ପିତୃହନ୍ତା କାଳ ସର୍ପକୁ ବଢ଼ାଉଥିଲି। ମୋ ଜୀବନ
3: ବାପା,
2: ଚୁପ୍, ମୁଁ କାହାର ବାପା ନୁହେଁ, ମୋର କେହି ନାହାନ୍ତି, ମୋର କେହି ନାହାନ୍ତି।
5: ବାପା ଆପଣ ଉତ୍ତେଜିତ ହୁଅନ୍ତୁନି, ଆପଣ କାହାର ବାପା ନ ହୋଇପାରନ୍ତି, ମାତ୍ର ମୁଁ ଆପଣଙ୍କ ପୁଅ, ପ୍ରତିଷ୍ଠା ଆପଣଙ୍କ ଝିଅ, ଆପଣଙ୍କ ରକ୍ତ। ଆପଣ ଏକଥା ନିଜେ କହିଥିଲେ ନା, ସେଇ ରକ୍ତର ଦାବିଦାର ଆଉ କେହି ଅଛନ୍ତି କି ନାହିଁ ଆପଣ ଜାଣିଥିବେ। ଆପଣ ଅଜାତଶତ୍ରୁକୁ ବଢ଼େଇଥିଲେ, ପିତୃତ୍ୱ ଉପଲବ୍ଧି କରିଥିବା ଅଜାତଶତ୍ରୁ, ପିତୃହନ୍ତ ଅଜାତଶତ୍ରୁ ନୁହେଁ।
2: ତୁ ଯଦି ମୋ

0: ମତେ ଚିହ୍ନି ପାରୁଛ ନବ?
1: କିଏ ବୋହୁମା? ତମେ ବୋହୁମା? ମୁଁ କଣ ଦେଖୁଛି, ସଙ୍କେତ ବାବୁଙ୍କୁ ରାଧା ମାଧବ କୋଟି ପରମା।

0: ପୁଅ, ତାହେଲେ ମୁଁ ମହର୍ଷି ଯମଦଗ୍ନି କହୁଛି, ତୋ ଅଖଣ୍ଡ ପୈତୃକ ସମ୍ପତ୍ତିର ଭାଗିଦାରିଣୀ ଏ ସ୍ତ୍ରୀ ଲୋକଟାକୁ,
1: ତାହେଲେ ତାହେଲେ ସେ ମୋ ମା? ମୋର ଗୋଟେ ମା ଅଛି, ଏ କଥା ତ ଆପଣ କେବେ କହିନଥିଲେ। ଆପଣ ତାକୁ ବଞ୍ଚେଇ ପାରିବେ? ପାପା ପାପା, ମୁଁ ପର୍ଶୁରାମ, ମୁଁ ପର୍ଶୁରାମ, ଆପଣଙ୍କ କଥା ମାନିବି।
0: ମୋର ବ୍ୟକ୍ତିଗତ ସମ୍ପତ୍ତି କିଛି ନାହିଁ, ମୁଁ ଋଣମୁକ୍ତ ହେବି କେମିତି? ବରଂ ଗୋଟେ କଥା କର, ମୋ ହାତରେ ଗୋଟେ ଭିକ୍ଷା ଥାଳ ଧରେଇ ଦେ, ମୁଁ ଋଣମୁକ୍ତ ଜୀବନ ଚାହେଁ। ଆହ୍ୱାନ, ଋଣମୁକ୍ତ ଜୀବନ।
1: ଆପଣ ଭିକ୍ଷା ଥାଳ ଧରିବେ?

ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ରେ ଇଂଲଣ୍ଡର ଲଣ୍ଡନସ୍ଥିତ ଲର୍ଡ଼ସ୍ କ୍ରିକେଟ୍ ଗ୍ରାଉଣ୍ଡଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ର ଧାରା ବିବରଣୀ ଏବଂ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ସୁରେଶ ବଡେକର କଥାଚିତ୍ର ଉଲ୍କା।

0: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ।
1: ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
0: ମୁଁ ଫସଲ ବିଷୟରେ ନୁହେଁ ଏନପିଏସ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ ସଞ୍ଚୟ କଣ?
0: ଏନପିଏସ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ ମିଳିବ। ଆଜି ହିଁ ଏନପିଏସ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
2: ପରବର୍ତ୍ତୀ ଗୀତ ଗାଇଛନ୍ତି ଆରତୀ ମୁଖାର୍ଜୀ।

ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ହିନ୍ଦୀରେ ସମ୍ବାଦର ଲେଖରୁ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ବନ୍ଦନା ପ୍ରଚାର କରିବୁ ସକାଳ 6:05 ଶ୍ରୀମଦ୍ ଭାଗବତର 80ତମ ଭାଗ ସକାଳ 6:40 ବୈଦେହୀଶ ବିଳାସର 69ତମ ଭାଗ ପ୍ରଚାର କରିବୁ ସକାଳ 8:45 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ୍।

କାର୍ଯ୍ୟକ୍ରମର ପ୍ରଥମ ଭକ୍ତିଗୀତ ଗାଇଛନ୍ତି ରଘୁନାଥ ପାଣିଗ୍ରାହୀ ଗୌରହରିଙ୍କ ରଚନାରୁ। ମୋରେ ଏହି ଅନୁଗ୍ରହ କର ହେ ରାଧାବର, ଅନେକ ଜନ୍ମରୁ ମୁହିଁ ସତସଙ୍ଗତ କରିନାହିଁ, ବିଷୟ ବିଷକୁ ପିଦେଇଛି ଭବଗ୍ରାହୀ।

ଡାକ ନଶୁଣ କିମ୍ପାଇ ଭବସିନ୍ଧୁ ଜଳେ ପଡ଼ି ଭାସୁଅଛି ମୁହିଁ। ଭୀମଭୋଇଙ୍କ ରଚନାର ଶିଳ୍ପୀ ଗୋବିନ୍ଦ ଚନ୍ଦ୍ର ସେନାପତି।

ଏଥରଶିଳ୍ପେ ସ୍ୱର୍ଣ୍ଣପ୍ରଭା ତ୍ରିପାଠୀ, କଣ୍ଠରେ ତାଙ୍କର ଉପେନ୍ଦ୍ର ତ୍ରିପାଠୀଙ୍କ ରଚନା ହେ ମୋର ଅନ୍ତର୍ଯ୍ୟାମୀ, ଅନ୍ତରେ ରହି କରିଥିବ ମୋତେ ବିଶ୍ୱମଙ୍ଗଳକାମୀ।

ବନ୍ଦନାର ପରବର୍ତ୍ତୀ ଶିଳ୍ପୀ ରବୀନ୍ଦ୍ର କୁମାର ମହାପାତ୍ର, ସେ ଗାଇଛନ୍ତି ଦୀନକୃଷ୍ଣଙ୍କ ରଚନା। ଜହିଁ ଥିଲେ ଥିଲେ ଜହିଁ କଲେ କଲେ, କାହାକୁ ମୁଁ ଅଛି ଭୟେ, ନିରନ୍ତର ଯେବେ ନୀଳାଦ୍ରି ସିଂହକୁ କରିଥିବି କାଲୟେ।

କାର୍ଯ୍ୟକ୍ରମର ଶେଷ ଭକ୍ତିଗୀତ ଗୌର ପଟ୍ଟନାୟକଙ୍କ ରଚନାରୁ ଗାଇଛନ୍ତି ନନ୍ଦିତା ମହାପାତ୍ର। ଭକତି ଲୁହରେ ଜାଳୁଛି ଦୀପାଳି, ହୃଦୟ ସଳିତା ଦେଇ ଆଲୋକ ଦେଇ ଜଳି ଜଳି ଯିବେ ତୁମ ନାମ ଗାଇ ଗାଏ।

ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନା କରିଛନ୍ତି କବିପ୍ରସାଦ ମିଶ୍ର।

ପଶୁପକ୍ଷୀଙ୍କ ଠାରୁ ଆରମ୍ଭ କରି ମନୁଷ୍ୟ ପର୍ଯ୍ୟନ୍ତ ଆମେ ସମସ୍ତେ ଜୀବନରେ ଆନନ୍ଦ ଓ ଶାନ୍ତି ଚାହୁଁ, ଏପରିକି ବୃକ୍ଷଲତାଦି ମଧ୍ୟ ସୂର୍ଯ୍ୟକିରଣ ପାଇଁ ତାଙ୍କର ଆନନ୍ଦ ଅନ୍ୱେଷଣରେ ପ୍ରସାରିତ ଏବଂ ବିସ୍ତାରିତ ହୁଅନ୍ତି। ତେବେ ଏ ଆନନ୍ଦ ଆମେ କେମିତି ବା କେଉଁଠୁ ପାଇବା? ଆମେ ବୁଝିବା ଉଚିତ ଯେ ଆନନ୍ଦ ଏବଂ ଶାନ୍ତି ଏକ ମାନସିକ ସ୍ଥିତି। ଶରୀର ହୁଏତ ପ୍ରଭାବ ପକାଇପାରେ ବା ପରିବେଶ, ଆମର ଧନ ସମ୍ପତ୍ତି କିଛି କିଛି ସାହାଯ୍ୟ କରିପାରେ, କିନ୍ତୁ ଆମର ପ୍ରକୃତ ଆନନ୍ଦ ମୁଖ୍ୟତଃ ଆମର ମନ ଏବଂ ମନୋଭାବ ଉପରେ ନିର୍ଭର କରେ। ଏ ବିଷୟରେ ଗୋଟିଏ ସୁନ୍ଦର କଥା ଅଛି। ଜଣେ ବୟସ୍କ ଲୋକ ଗୋଟିଏ ବୃଦ୍ଧାବସ୍ଥାରେ ଲୋକଙ୍କ ପାଇଁ ନିର୍ମିତ ବାସସ୍ଥାନକୁ ଗଲେ। ସେ ସେଠାରେ ରହିବାକୁ ଚାହୁଁଥିଲେ। ସେଠାରେ ତାଙ୍କୁ କେଉଁ ରୁମ୍ଟି ଦିଆଯାଇଛି ତାଙ୍କୁ କୁହାଗଲା ଏବଂ ତାଙ୍କୁ କୁହାଗଲା ଯେ ରୁମ୍ଟି ସଫା କରି ତାଙ୍କର ବ୍ୟବହାର ପାଇଁ ରଖାଯାଇଛି। ସେ ରୁମ୍କୁ ନ ଯାଇ ସେଠିକାର ଅଫିସରେ ବସି କହିଲେ, ରୁମ୍ଟି ବହୁତ ଭଲ ଏବଂ ମୁଁ ଖୁବ୍ ଆନନ୍ଦିତ ଯେ ଏଭଳି ରୁମ୍ଟିଏ ମୋତେ ମିଳିଛି। ଏକଥା ଶୁଣି ଅଫିସର ସେକ୍ରେଟାରୀ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ କହିଲେ, ଆପଣ ତ ରୁମ୍ଟି ଏପର୍ଯ୍ୟନ୍ତ ଦେଖିନାହାନ୍ତି, କିପରି କହୁଛନ୍ତି ଯେ ଆପଣ ଅତ୍ୟନ୍ତ ଆନନ୍ଦିତ? ବୟସ୍କ ଲୋକ ଉତ୍ତର ଦେଲେ, ରୁମ୍ ସାଙ୍ଗରେ ମୋର ଆନନ୍ଦର କିଛି ସମ୍ପର୍କ ନାହିଁ। ମୁଁ ମୋ ମନରେ ସ୍ଥିର କରିଦେଇଛି ଯେ ମୁଁ ଯେଉଁ ରୁମ୍ରେ ରହିବି ସେଠାରେ ଆନନ୍ଦରେ ରହିବି। ଏଇଟା ମୋର ମନର ସିଦ୍ଧାନ୍ତ, ରୁମ୍ର ନୁହେଁ। ତେଣୁ ରୁମ୍ର ଅବସ୍ଥା ଅନୁସାରେ ମୋର ଆନନ୍ଦ ନିର୍ଭର କରେ ନାହିଁ। ଏହି କଥାରୁ ଆମେ ଶିଖିବା ଉଚିତ ଯେ ଆମ ମନ ଉପରେ ଅଧିକାଂଶ କ୍ଷେତ୍ରରେ ଆମର ଆନନ୍ଦ ନିର୍ଭର କରେ। ତେଣୁ ଆମ ମନକୁ ସଦାସର୍ବଦା ଶାନ୍ତ ଏବଂ ଅବିଚଳିତ ରଖିବା ଦରକାର। ଏକଥା ସବୁ ଧର୍ମରେ, ସବୁ ଶାସ୍ତ୍ରରେ କୁହାଯାଇଛି। ଏଥିପାଇଁ ପୂଜା, ଉପାସନା, ଧ୍ୟାନ, ନୀରବରେ କିଛି ସମୟ ଶାନ୍ତ ରହିବା ଅତ୍ୟନ୍ତ ସହାୟକ। ପରମେଶ୍ୱରଙ୍କୁ ସତ୍, ଚିତ୍ ଓ ଆନନ୍ଦ ବୋଲି ବର୍ଣ୍ଣନା କରାଯାଇଛି। ଏଥିରୁ ସ୍ପଷ୍ଟ ହୁଏ ଯେ ଆମର ଜୀବନର ଲକ୍ଷ୍ୟ ହେଉଛି ଆନନ୍ଦ ପ୍ରାପ୍ତି। ଭଗବାନ ଶ୍ରୀକୃଷ୍ଣଙ୍କୁ ମଧ୍ୟ ଆକର୍ଷଣୀୟ ଓ ଆନନ୍ଦମୟ ବୋଲି ଶାସ୍ତ୍ରରେ କୁହାଯାଇଛି। ପ୍ରଭୁ ଯୀଶୁଖ୍ରୀଷ୍ଟ, ଭଗବାନ ବୁଦ୍ଧ, ମହାବୀର ଜୈନ ଇତ୍ୟାଦି ଯେତେ ମହାତ୍ମା ଏବଂ ସାଧୁ ସନ୍ଥ ଅବତାରମାନେ ଅଛନ୍ତି, ତାଙ୍କର ମୁଖ ସୌନ୍ଦର୍ଯ୍ୟରେ ଓ ଜୀବନରେ ଦୈନନ୍ଦିନ ବ୍ୟବହାରରେ ଆନନ୍ଦ ବିତରଣ କରିଛନ୍ତି, ଲୋକମାନଙ୍କର ସୁଖ ଓ ମଙ୍ଗଳ କାମନା କରିଛନ୍ତି। ଆମେ ସମସ୍ତେ ଶୋଇବାକୁ ଭଲ ପାଉ, କାରଣ ନିଦ୍ରାରେ ଆମର ମନ ବିଚଳିତ ହୁଏ ନାହିଁ। ସୁଷୁପ୍ତିରେ ସ୍ୱପ୍ନବିହୀନ ଅବସ୍ଥାରେ ଅଶେଷ ଆନନ୍ଦ ପ୍ରାପ୍ତ ହୁଏ। ଏହାର ଅର୍ଥ ହେଉଛି ଆନନ୍ଦ ହିଁ ଆମର ପ୍ରକୃତରେ ସ୍ୱାଭାବିକ ସ୍ଥିତି। ଜାଗ୍ରତ ସମୟରେ ପରିବେଶ ଓ ଅନ୍ୟାନ୍ୟ ପରିସ୍ଥିତିରେ ଆମେ ମନରେ ବିଚଳିତ ହୋଇପଡ଼ୁ ଏବଂ ଆନନ୍ଦକୁ ହରାଇ ବସୁ। ତେଣୁ ଆମେ ଅଭ୍ୟାସ କରି କିଛି ସମୟ ଶାନ୍ତ ନିଶ୍ଚଳ ରହିଲେ ପ୍ରତିଦିନ ନିଶ୍ଚୟ ଭାବେ ଆନନ୍ଦ ଉପଭୋଗ କରିପାରିବା।

ଏକ ଚିତ୍ତରେ ବିଦୁର ଶୁଣୁଛନ୍ତି ଲୀଳାମୟଙ୍କର ସୃଷ୍ଟି ସର୍ଜନା ଲୀଳା। ଧରଣୀ ଉଦ୍ଧାର ପରେ ଋଷିଗଣ ଭଗବାନଙ୍କର ଅପାର ମହିମା ବଖାଣି ସ୍ତୁତି କରୁଛନ୍ତି। ପରାହରୂପୀ ପ୍ରଭୁ ତୋଷ ମନରେ ଅଦୃଶ୍ୟ ହୋଇଛନ୍ତି। ମୈତ୍ରେୟ ବିଦୁରଙ୍କୁ ଉପଦେଶ ଦେଇ କହୁଛନ୍ତି, ସନ୍ତୋଷ ଚିତ୍ତରେ ଯେ ଶ୍ରୀହରିଙ୍କ ଚରିତ କହେ ବା ଶୁଣେ, ତା ହୃଦୟରେ ଭଗବାନ ତକ୍ଷଣେ ପ୍ରସନ୍ନ ହୁଅନ୍ତି। ତାପରେ ବିଦୁର ପଚାରନ୍ତେ, ମୈତ୍ରେୟ କାମ ପୀଡ଼ିତା ଦିତିଙ୍କର କାଶ୍ୟପ ଋଷିଙ୍କୁ ପୁତ୍ର ନିବେଦନ ପ୍ରସଙ୍ଗ ବଖାଣିଛନ୍ତି।

ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 78ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।

0: କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଏକ ଏକର ଧାନ ଚାଷ ପାଇଁ 400 ବର୍ଗ ମିଟର ବା 10 ଡେସିମିଲ ତଳିଘେରା ପ୍ରସ୍ତୁତ କରନ୍ତୁ। ତଳିଘେରା ପାଇଁ ବଛାଯାଇଥିବା ଜମିକୁ 3-4 ଥର ଭଲ ଭାବରେ ହଳ କରି ଘାସ ବାଛି ଦିଅନ୍ତୁ। ବୁଣାଧାନ ପାଇଁ ଶେଷଉଡ଼ ଚାଷ ସମୟରେ ଏକର ପ୍ରତି 8 କ୍ୱିଣ୍ଟାଲ ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ। ବର୍ଷା ହେତୁ ଲତାଜାତୀୟ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ତଥା ରଞ୍ଜା ମଜବୁତ କରିଦିଅନ୍ତୁ। ସରଳ କିମ୍ବା ମଧ୍ୟମ ଋତୁରେ ଦେଖାଯାଉଥିବା ମରୁଡ଼ିକୁ ଏଡ଼ାଇବା ପାଇଁ ବର୍ଷା ଜଳ ସଂଗ୍ରହ ପ୍ରକଳ୍ପଗୁଡ଼ିକୁ ମରାମତି କରନ୍ତୁ। ଗାଈଗୋରୁମାନଙ୍କ ପାଇଁ ଗୁହାଳ ଭିତରେ ଯଥେଷ୍ଟ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରନ୍ତୁ। ପାଗ ଶୁଖିଲା ନଥିଲେ ଘାସ ଚରିବା ପାଇଁ ପଶୁମାନଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ। କାଦୁଆ ତଳିଘେରା ପାଇଁ ନିର୍ବାଚିତ ଜମିକୁ 3-4 ଓଡ଼ ଚାଷ କରି 2-3 ଦିନ ପର୍ଯ୍ୟନ୍ତ ପାଣି ଭର୍ତ୍ତି କରି ରଖନ୍ତୁ। ଏହାପରେ ତଳିଘେରାକୁ ଭଲ ଭାବରେ କାଦୁଅ କରି ମଇ ଦେଇ ସମତୁଲ କରିଦିଅନ୍ତୁ। ଶେଷଉଡ଼ ଚାଷ ବେଳକୁ 200 କିଲୋଗ୍ରାମ କମ୍ପୋଷ୍ଟ କିମ୍ବା ସଢ଼ା ଗୋବର ଖତ, 4 କିଲୋଗ୍ରାମ ଡିଏପି, 4 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ତଳିଘେରାକୁ 1.5 ମିଟର ଓସାର, 10 ସେଣ୍ଟିମିଟର ଉଚ୍ଚତା ଏବଂ ସୁବିଧା ଅନୁସାରେ ଲମ୍ବ ରଖି ଛୋଟ ଛୋଟ ପଟାଳି କରନ୍ତୁ। ପଟାଳି ମଝିରେ 30 ସେଣ୍ଟିମିଟର ଚଉଡ଼ାର ନାଳି ଜଳସେଚନ ପାଇଁ ରଖନ୍ତୁ। ପଟାଳିର ପ୍ରତି ବର୍ଗମିଟର ପିଛା 40-50 ଗ୍ରାମ ବିଶୋଧିତ ଗଜା ଧାନକୁ ଧାଡ଼ିରେ ପ୍ରତି 5 ସେଣ୍ଟିମିଟର ବ୍ୟବଧାନରେ ବୁଣନ୍ତୁ ଓ ଶୁଖିଲା ଗୋବର ଖତକୁ ଛିଞ୍ଚି ଘୋଡ଼ାଇ ଦିଅନ୍ତୁ। ତଳିଘେରାକୁ ଓଦା ରଖନ୍ତୁ ଏବଂ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଯତ୍ନ ନିଅନ୍ତୁ। ମକା ଫସଲରେ ଫଲ୍ ଆର୍ମିୱାର୍ମ ନାମକ କୀଟର ପରିଚାଳନା ପାଇଁ ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 4 ମିଲିଗ୍ରାମ ସାଇନା ଟ୍ରାନିଲିପ୍ରୋଲ 19.8% ସହିତ ଥାୟୋମେଥୋକ୍ସାମ 19.8% ଏଫ୍ଏସ୍ କୀଟନାଶକ ମିଶାଇ ବିହନ ବିଶୋଧନ କରନ୍ତୁ। ହରଡ଼ ଲଗାଇବାରେ ବିହନ ବୁଣିବା ଆଗରୁ 1 କିଲୋଗ୍ରାମ ହରଡ଼ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମ୍ର ମିଳିତ ଔଷଧରେ ବିହନ ବିଶୋଧନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲ୍ଚର ଦ୍ୱାରା 20 ଗ୍ରାମ ନେଇ 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ବାଇଗଣ ଫସଲରେ ତଳିଘେରାରେ ଘରାକଟା ରୋଗ ହୋଇ ତଳି ମରିବା ଦେଖାଦେଲେ ବର୍ଷା ଛାଡ଼ିଗଲା ପରେ ଶୁଖିଲା ପାଗ ଦେଖି 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ୍ ସହିତ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ଏହି ଦ୍ରବଣକୁ ଝରା ଦ୍ୱାରା ମାଟିକୁ ଭିଜାନ୍ତୁ। ତଳି ଉପାଡ଼ିବାର ପୂର୍ବଦିନ ସନ୍ଧ୍ୟା ସମୟରେ 10 ଲିଟର ପାଣିରେ 10 ଗ୍ରାମ ଟ୍ରାଇକୋଡ୍ରମା ଭିରିଡି କିମ୍ବା ଟ୍ରାଇକୋଡ୍ରମା ହାର୍ଜିଆନମ୍ 1% ଡବ୍ଲ୍ୟୁପି ମିଶାଇ ଏହି ଦ୍ରବଣକୁ ଝରା ସାହାଯ୍ୟରେ ସ୍ପ୍ରେ କରି ମାଟିକୁ ଭଲ ଭାବରେ ଭିଜାନ୍ତୁ। ଭେଣ୍ଡି ଫସଲରେ ସାର ପରିଚାଳନା ପାଇଁ ବିହନ ଲଗାଇବା ସମୟରେ ଉନ୍ନତ କିସମ ପାଇଁ ମୂଳ ସାର ହିସାବରେ ଏକର ପ୍ରତି 70 କିଲୋଗ୍ରାମ ଡିଏପି, 11 କିଲୋଗ୍ରାମ ମ୍ୟୁରେଟ ପଟାସ ସହିତ 12 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରି ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଏବଂ ଗଛକୁ ଗଛ 30 ସେଣ୍ଟିମିଟର ବ୍ୟବଧାନରେ ମଞ୍ଜି ବୁଣନ୍ତୁ। ଶଙ୍କର ବିହନ ପାଇଁ ଏକର ପ୍ରତି 87 କିଲୋଗ୍ରାମ ଡିଏପି ସାର, 13 କିଲୋଗ୍ରାମ ମ୍ୟୁରେଟ ପଟାସ ସାର ସହିତ 28 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରି ଧାଡ଼ିକୁ ଧାଡ଼ି 60 ସେଣ୍ଟିମିଟର ଏବଂ ଗଛକୁ ଗଛ 45 ସେଣ୍ଟିମିଟର ବ୍ୟବଧାନରେ ମଞ୍ଜି ବୁଣନ୍ତୁ। ଲଙ୍କା ଫସଲରେ ଅଙ୍ଗୀୟ ବୃଦ୍ଧିଠାରୁ ଫଳ ଧରିବା ଅବସ୍ଥାରେ ଯଦି ଲଙ୍କା ଗଛ ଝାଉଁଳି ଯାଇ ପତ୍ରଗୁଡ଼ିକ ଭିତର ଓ ବାହାର ପଟକୁ ମୋଡ଼ି ହୋଇଯାଉଛି ଏବଂ ପତ୍ରଗୁଡ଼ିକ ହଳଦିଆ ହୋଇ ସମ୍ପୂର୍ଣ୍ଣ ଗଛ ଝାଉଁଳି ଯାଉଛି, ତେବେ ବର୍ଷା ଛାଡ଼ିଗଲା ପରେ ଶୁଖିଲା ପାଗରେ ଏହାକୁ ପରିଚାଳନା କରିବା ପାଇଁ ଏକର ପ୍ରତି 400 ଗ୍ରାମ କାର୍ବେଣ୍ଡାଜିମ୍ ଓ ମାଙ୍କୋଜେବ୍ର ମିଳିତ ଔଷଧକୁ 200 ଲିଟର ପାଣିରେ ମିଶାଇ ଗଛର ମୂଳକୁ ଭଲ ଭାବରେ ଭିଜାନ୍ତୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ, ଯୋଗ ମାଧ୍ୟମରେ ଅଣ୍ଟାବିନ୍ଧା ସମସ୍ୟାର ନିରାକରଣ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରତିଭା ଶ୍ରୀ।
1: ପିଠିର ମାଂସପେଶୀ ଦୁର୍ବଳ ହେଲେ ପିଠିର ଯନ୍ତ୍ରଣା ଦେଖାଯାଇଥାଏ। ଏହା ଧୀରେ ଧୀରେ ଆମର ଅଣ୍ଟାକୁ ବି ଗ୍ରାସ କରିଥାଏ, ଆଉ ଏହି ଅଣ୍ଟାବିନ୍ଧା ବି ଆମ ପିଠି ବିନ୍ଧାର ଏକ ଅଂଶ, ଯାହାକି ଆମର ପିଠିର ତଳ ଭାଗରେ ଯନ୍ତ୍ରଣା ହୋଇଥାଏ। ସ୍ନାୟୁ ଦୁର୍ବଳ ହେଲେ ତଥା ବାତ ପ୍ରକୋପ ଯୋଗୁଁ ମଧ୍ୟ କ୍ରମେ କ୍ରମେ ଏହି ଯନ୍ତ୍ରଣା ବୃଦ୍ଧି ପାଇଥାଏ। ଅସଂଯତ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା, ରାତି ଅନିଦ୍ରା, ବହୁ ସମୟ ଧରି ଟିଭି ବା କମ୍ପ୍ୟୁଟର ସାମ୍ନାରେ ବସି କାର୍ଯ୍ୟ କରିବା, ଓଜନିଆ ଜିନିଷ ଉଠାଇବା, ଆଉ କେବେହେଲେ ନିଜର ଯତ୍ନ ନ ନେବା କି ମୋ ପିଠିରେ କ'ଣ ପ୍ରେସର ହେଉଛି, ମୁଁ କିଛି କାମ କଲାବେଳେ ମୋର କୋଉ ଜାଗାରେ କେତେ ପ୍ରେସର ପଡୁଛି, ତାକୁ ଆମେ ଖାମଖିଆଲି ଭାବରେ ଯଦି ଏଭଳିଆ ପରିଶ୍ରମ କରି ଚାଲିବା, ତାହେଲେ ଏଭଳି ଯୋଉ ଯନ୍ତ୍ରଣା ପିଠିରେ ହେଇଥାଏ ତା ବଢି ଚାଲିଥାଏ, ଆଉ ଅଣ୍ଟା ଆମର ବେଶୀ ଆଫେକ୍ଟ ହେଇଥାଏ। ତେଣୁ ପିଠି, ଅଣ୍ଟା ଓ କାନ୍ଧରେ ପ୍ରବଳ ଯନ୍ତ୍ରଣା ହୋଇଥାଏ। ଦୈନିକ ଯୋଗାଭ୍ୟାସ ଏହି ସମସ୍ୟାର ଉପଶମ କରିବାରେ ସହାୟକ ହୋଇଥାଏ। ଭୁଜଙ୍ଗାସନ, ମକରାସନ, ଧନୁରାସନ, ଚକ୍ରାସନ, ଉଷ୍ଟ୍ରାସନ ଭଳି ପଛକୁ ମୋଡ଼ି ହେବା ଭଳିଆ ଆସନଗୁଡ଼ିକର ଅଭ୍ୟାସ ଏହି ଯନ୍ତ୍ରଣାର ଉପଶମ ନିମନ୍ତେ ବହୁତ ସହାୟକ ହୋଇଥାଏ। ତେଣୁ ମେରୁଦଣ୍ଡରେ ଆଘାତ ଲାଗିବା ଦ୍ୱାରା ମଧ୍ୟ ଏହି ସମସ୍ୟା ହୋଇଥାଏ। ବେଳେବେଳେ ମେରୁଦଣ୍ଡରେ କିଛି ଆଘାତ ଲାଗିଥାଏ। ଯେଉଁମାନେ ବହୁ ସମୟ ଧରି ଡ୍ରାଇଭିଂ କରନ୍ତି, ଟୁ ହ୍ୱିଲର ହେଉ ଫୋର ହ୍ୱିଲର ହେଉ, ତଥା ମେଦବହୁଳତାର ଶିକାର ହୋଇଥାନ୍ତି, ଆଉ ତା ସହିତ ସେମାନେ ସବୁବେଳେ ଗୋଟେ ବ୍ୟସ୍ତବହୁଳ ଜୀବନରେ ଜଞ୍ଜାଳରେ ରୁହନ୍ତି, ନିଜ ଶରୀରକୁ ମନକୁ ଟିକେ ରିଲାକ୍ସ ରଖିବା ପାଇଁ ବା ଶାନ୍ତ କରିବା ପାଇଁ, ଆରାମ ଦେବା ପାଇଁ କେବେହେଲେ ଚିନ୍ତା କରିପାରନ୍ତି ନାହିଁ, ସେମାନେ ଏଭଳିଆ ଯନ୍ତ୍ରଣାରେ ସବୁବେଳେ ସମ୍ମୁଖୀନ ହୋଇଥାନ୍ତି। ସମ୍ପୂର୍ଣ୍ଣ ବିଶ୍ରାମ ବା ବେଡ୍ ରେଷ୍ଟର ଆବଶ୍ୟକତା ରହିଛି। ଯୋଗ ନିଦ୍ରା ଗୋଟେ ଅଭ୍ୟାସ, ଯେମିତିକି ଆମର ଯୋଗରେ ରହିଛି, ଯେଉଁଥିରେ ଆପଣ ଶବାସନରେ ଶୋଇ ରହିବେ, ଆଉ ଆପଣଙ୍କର ଯେ ଯୋଗ ପ୍ରଶିକ୍ଷକ ସେ ଆପଣଙ୍କୁ ତାଙ୍କର ଇନ୍ଷ୍ଟ୍ରକ୍ସନ ମାଧ୍ୟମରେ 30 ମିନିଟ୍ର ଅଭ୍ୟାସ ଦେବେ, ଯେଉଁଥିରେ କି ଆପଣ କିଛି କରୁନାହାନ୍ତି, ଆପଣ ଜଷ୍ଟ ଶୁଣି ଚାଲିଛନ୍ତି, ଆଉ ଏହାଦ୍ୱାରା ଶରୀରର ଅନ୍ତଃସ୍ରାବୀ ଗ୍ରନ୍ଥି ତଥା ପ୍ରତ୍ୟେକ ଅବୟବ ଯୌଗିକ ଉପାୟରେ ବାହିକ ଓ ଆନ୍ତରିକ ଭାବରେ ବିଶ୍ରାମ ପାଇଥାନ୍ତି। ସୀମା ଭିତରେ ରହି ବା ସତର୍କ ଭାବରେ ରହି ଆମେ ଯଦି ଚଳପ୍ରଚଳ କରିବା, ଆମର ନୀତିଦିନର କାର୍ଯ୍ୟକ୍ରମକୁ ସମ୍ପାଦନ କରିବା, ଏଥିରେ ଶୀଘ୍ର ଆରୋଗ୍ୟ ଲାଭ ମିଳିଥାଏ। ତେବେ ଅଭିଜ୍ଞ ଯୋଗ ପ୍ରଶିକ୍ଷକଙ୍କ ପରାମର୍ଶ ନେଇ ଦୈନିକ ତାଡ଼ାସନର ଅଭ୍ୟାସ, ବକ୍ରାସନ, ଅର୍ଦ୍ଧଶଲଭାସନ, ମକରାସନ, ଗୋମୁଖାସନର ଅଭ୍ୟାସ ସହିତ ଆପଣ ସକାଳେ ଯେତେବେଳେ ଟାଇମ୍ ମିଳୁଛି କିମ୍ବା ଆପଣ ସନ୍ଧ୍ୟାବେଳେ ବି ସମୟ ମିଳୁଛି, ଶବାସନରେ 10 ମିନିଟ୍ ପାଇଁ ବିଶ୍ରାମ ନିଅନ୍ତୁ। ତା ସହିତ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ, ତାଫଳରେ କୋଷ୍ଠକାଠିନ୍ୟତା ଭଳି ପ୍ରୋବ୍ଲେମ୍ ରହିବନି। କାରଣ ଯେତେବେଳେ ପର୍ଯ୍ୟନ୍ତ ଆପଣଙ୍କର କୋଷ୍ଠକାଠିନ୍ୟ ଭଲ ହୋଇନି, ଏହି ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିବା ସହଜ ହୋଇନଥାଏ। ତେଣୁକରି ଯେଉଁମାନେ ଯୋଗ ବିଶାରଦ ସେମାନେ ପ୍ରଥମେ ଦେଖନ୍ତି ଖାଦ୍ୟପେୟକୁ, ଯେ ରୋଗୀ କୋଉ ଭଳିଆ ଖାଦ୍ୟ ଖାଉଛି, ସେ ଦୈନନ୍ଦିନ ଜୀବନରେ ଏସିରେ କେତେ ସମୟ ରହୁଛି, ଆମର ଯୋଉ ଆଧୁନିକ ଜୀବନଶୈଳୀ ଆମର ରହିଛି ଯେମିତି ଆଗରୁ ରହିଥିଲା, ଆମେ ଯଦି ତଳେ ବସି ବସି ଘରକୁ ଓଳଉଛେ ତାହେଲେ ଆଣ୍ଠୁରେ ଏକ୍ସରସାଇଜ୍ ହୋଇଥାଏ, ପେଲଭିକ୍ ରିଜନ୍ରେ ଏକ୍ସରସାଇଜ୍ ହୋଇଥାଏ, ଅଣ୍ଟାରେ ବି ଏକ୍ସରସାଇଜ୍ ହୋଇଥାଏ, ଯେଉଁଟାକି ଆମର ଯୋଗର ଗୋଟେ ଅଭ୍ୟାସ ରହିଛି କୌହା ଚଲନ। ଏହି ଅଭ୍ୟାସ ଫଳରେ ଆପଣଙ୍କର ଅଣ୍ଟାବିନ୍ଧା ଭଳି ପ୍ରୋବ୍ଲେମ୍ ଆସିବନି। ଆଉ ତା ସହିତ ଆମର କିଛି ପ୍ରାଣାୟାମର ଅଭ୍ୟାସ ବି ଦରକାର। ଦୈନନ୍ଦିନ ଜୀବନରେ ନାଡ଼ି ଶୋଧନ ପ୍ରାଣାୟାମକୁ 10 ଚକ୍ର ପର୍ଯ୍ୟନ୍ତ କରିବେ। ମିନିମମ୍ 10 ରାଉଣ୍ଡ ଭ୍ରମରୀ ପ୍ରାଣାୟାମ ଆପଣଙ୍କୁ ରାତିରେ ଭଲସେ ନିଦ କରାଇବ। ଯଦି ଆପଣ ରାତିରେ ନିଦ ହୋଇନି ବି ଏ ଅଣ୍ଟାବିନ୍ଧା କମିବା ବି ସହଜ ହୋଇନଥାଏ। ଯଦି ଆମେ 10 ମିନିଟ୍ ପର୍ଯ୍ୟନ୍ତ କଣ୍ଟିନ୍ୟୁଅସ୍ଲି ଓମ୍ ଚାଣ୍ଟିଂ କରିବା, ତାହେଲେ ମଧ୍ୟ ଅଣ୍ଟାବିନ୍ଧାରୁ ଆମକୁ ଉପଶମ ମିଳିଥାଏ।
0: ଆକାଶବାଣୀ କଟକ।

0: ଶ୍ରୋତାବନ୍ଧୁ, ଏହି ସୁନ୍ଦର ଗ୍ରହ ପୃଥିବୀ ଆମର ବାସସ୍ଥାନ। ନିୟମିତ ଧାରାରେ ଅନୁଶାସିତ ଢଙ୍ଗରେ ସେ ତାର ଇଷ୍ଟ ସୂର୍ଯ୍ୟଙ୍କ ଚାରିପାଖେ ବୁଲୁଛି, ପୁଣି ନିଜେ ନିଜ ଅକ୍ଷ ଚାରିପଟେ ଘୁରି ଘୁରି ସୃଷ୍ଟି କରୁଛି ଦିନ ଓ ରାତି। ପ୍ରତି 24 ଘଣ୍ଟାର ଅବଧି ପରେ ଆମକୁ ଭେଟି ଦେଉଛି ଏକ ନୂଆ ସକାଳ, ନୂଆ ନୂଆ ଅନୁଭବ ଆକର୍ଷଣ ନେଇ ଆସୁଛି ସକାଳ। ତେବେ ସମୟ ଅନୁସାରେ ନିଜ ନିଜର ଚେତନା ସ୍ତରକୁ ନେଇ ଭାବନା ଅଭ୍ୟାସ ଆଣିଦେଇଥାଏ ପ୍ରାଣୀର ପ୍ରକୃତି। ଅନ୍ୟ ସବୁ ପ୍ରାଣୀଙ୍କୁ ଛାଡ଼ିଦେଲେ ମଣିଷର ଅଭ୍ୟାସ ଓ ପରିକଳ୍ପନାଗୁଡ଼ିକ ସହିତ ଆମେ ଅଭ୍ୟସ୍ତ। ଆଜି ପ୍ରଭାତରେ ଏହି ସମୟ ଉଦ୍ଦେଶ୍ୟରେ ନିଜର ଅଭିବ୍ୟକ୍ତି ବାଢ଼ନ୍ତି।
1: ମୁଁ ହେଉଛି ଆଲୋକ କୁମାର ସାହୁ, ପ୍ରଶାସନିକ ଅଧିକାରୀ, ଜେପିଏମ୍ ରୋଟରୀ ଚକି ଚିକିତ୍ସାଳୟ କଟକ। ସକାଳ ହେଉଛି ପ୍ରତ୍ୟେକ ମଣିଷ ପାଇଁ ଗୋଟିଏ ନୂଆ ସମୟ। ପ୍ରତ୍ୟେକ ଦିନ ସକାଳ ଆସେ ଏବଂ ସକାଳରେ ସମସ୍ତଙ୍କର ନୂଆ ନୂଆ ଜିନିଷ ମନ ଭିତରକୁ ଆସିଥାଏ। ସକାଳ ଉଠିବା ମାତ୍ରେ ଆଜିକା ଦିନରେ କ'ଣ କରିବାର ଚିନ୍ତା ଥାଏ ସେଗୁଡ଼ିକୁ ଆମେ ଗୋଟିଏ ପରେ ଗୋଟିଏ ନିର୍ଦ୍ଦିଷ୍ଟ କରିଥାଉ। ମୁଁ ସକାଳ 5ଟାରୁ ଉଠେ ଏବଂ ମୁଁ ଭୋରୁ ଉଠିସାରିଲା ପରେ ମୋର ନିତ୍ୟକର୍ମ ସାରି ଯାଏ ପାର୍କକୁ। ମୁଁ 2 ଘଣ୍ଟା ମର୍ଣ୍ଣିଂ ୱାକ୍ କରେ। ମର୍ଣ୍ଣିଂ ୱାକ୍ ସାରି ଆସିଲା ପରେ ଦେହରୁ ଯେଉଁ ଝାଳ ବୋହିଯାଏ ମୋତେ ଲାଗେ ଯେ ଆଜିର ସକାଳଟା ଏକ ସୁସ୍ଥ ସକାଳ ଭଳି ମୋତେ ଭଲ ଲାଗେ। ତେଣୁ ପ୍ରତ୍ୟେକ ନାଗରିକମାନେ ସକାଳକୁ ଠିକ୍ ଭାବରେ ଉପଯୋଗ କରିବା ଦରକାର, କାରଣ ସକାଳ ଗୋଟିଏ ଏମିତି ଏକ ସମୟ ଯେଉଁ ସମୟରେ ଆପଣଙ୍କର ଚିନ୍ତାଧାରା ସକାରାତ୍ମକ ହେବା ଦରକାର। ମଣିଷ ସମାଜରେ ଏମିତି ଏକ ପରିବେଶରେ ମଣିଷ ବଞ୍ଚି ରହିଥାଏ ଯେ ସେ ସମାଜ ପାଇଁ କିଛି କରିବା ଦରକାର। ତେଣୁ ମୁଁ ବି କିଛି ସମୟ ଯେତେବେଳେ ସକାଳରେ ପାଏ ମୁଁ ଚାଲିଯାଏ ମୋର ଥିବା ଏକ ଯୁବ ଅନୁଷ୍ଠାନକୁ, ଏବଂ ସେହି ଯୁବ ଅନୁଷ୍ଠାନରେ ମୁଁ ନିର୍ଦ୍ଦିଷ୍ଟ କରେ ଏ ସମାଜ ପାଇଁ କ'ଣ କରିବା ପାଇଁ। ମୋର ଯଦିଓ ସବୁଦିନ ସକାଳର ଏ କାର୍ଯ୍ୟକ୍ରମ ନଥାଏ, ତଥାପି ପ୍ରତି ବୁଧବାର ଏବଂ ଶୁକ୍ରବାର 2 ଦିନ ମୁଁ ସକାଳକୁ ବିନିଯୋଗ କରେ ସମାଜ ପାଇଁ। ମଣିଷ ଯେତେବେଳେ ସମାଜରେ ବଞ୍ଚି ରହୁଛି ସମାଜର ଦାୟିତ୍ୱ ତା ଉପରେ ରହିଛି। ତେଣୁ ଆମେ ଯୁବ ଅନୁଷ୍ଠାନ ଭିତରେ ଯେତେବେଳେ ବସୁ ସେତେବେଳେ ଆମେ ଭାବୁ କ'ଣ କାର୍ଯ୍ୟକ୍ରମ ହାତକୁ ନେବା ଦରକାର। ରାସ୍ତା ସଫାଇ କରିବା ଦରକାର, କିମ୍ବା ରାସ୍ତାରେ ଲାଇଟ୍ ନାହିଁ ଲାଇଟ୍ ଲଗାଇବା ଦରକାର, କିମ୍ବା ପାଣିର ସୁବିଧା କରିବା ଦରକାର। ଏହି କାର୍ଯ୍ୟକ୍ରମକୁ ଆମେମାନେ ସେଇଠି ସ୍ଥିର କରୁ। ତେଣୁ ସକାଳର ଚିନ୍ତାଧାରା ମଣିଷକୁ ଏପରି ଏକ ଜାଗାକୁ ନିଏ ଯେଉଁଠାରେ କି ସମାଜର ପରିବର୍ତ୍ତନ ହୁଏ।

0: ଫଳରେ ସମାଜ ପାଇଁ ପରିବେଶ ପାଇଁ କିଛି କରିଯାଇଥାନ୍ତି ତାଙ୍କୁ ସମସ୍ତେ ମନେ ରଖନ୍ତି ଆଉ ସେମାନେ ଇତିହାସରେ ସ୍ଥାନ ପାଆନ୍ତି, ଭବିଷ୍ୟତ ପାଇଁ ଆଦର୍ଶ ପାଲଟନ୍ତି। ସେହିଭଳି ଜଣେ ବ୍ୟକ୍ତିତ୍ୱ ଥିଲେ ହେଲେନ୍ କେଲର। 1880 ମସିହା ମେ 27 ତାରିଖରେ ଆମେରିକାର ଆଲବାମା ଟୁସ୍କୁମ୍ବିଆରେ ସେ ଜନ୍ମଗ୍ରହଣ କରିଥିଲେ। ମାତ୍ର 19 ମାସ ବୟସରେ ହେଲେନ୍ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ନିଜର ଶ୍ରବଣ ଇନ୍ଦ୍ରିୟ ଓ ଦର୍ଶନେନ୍ଦ୍ରିୟକୁ ହରାଇଥିଲେ, କିନ୍ତୁ ତାଙ୍କ ପାଇଁ ଉତ୍ସର୍ଗୀକୃତ ଭାବନା ରଖିଥିବା ଜଣେ ଶିକ୍ଷୟିତ୍ରୀ ସୁଲିଭାନ୍ଙ୍କ ସହାୟତାରେ ସେ ଯୋଗାଯୋଗ କରିବା ଶିଖିଥିଲେ ଏବଂ ପରେ ଜଣେ ପ୍ରସିଦ୍ଧ ଲେଖିକା, ବକ୍ତା ଓ ସମାଜ ସଂସ୍କାରକ ହୋଇପାରିଥିଲେ। ସେ ପ୍ରଥମ ଦୃଷ୍ଟି ଓ ଶ୍ରବଣ ବାଧିତ ବ୍ୟକ୍ତି ଥିଲେ ଯିଏକି କଲେଜରେ ଡିଗ୍ରୀ ହାସଲ କରିଥିଲେ ଏବଂ ସାରା ଜୀବନ ଭିନ୍ନକ୍ଷମ ଲୋକଙ୍କ ପାଇଁ କାମ କରୁଥିଲେ। ହେଲେନ୍ 35 ଅଧିକ ଦେଶ ଭ୍ରମଣ କରି ଭିନ୍ନକ୍ଷମ ବ୍ୟକ୍ତିମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରୁଥିଲେ, ସଚେତନତା ସୃଷ୍ଟି କରୁଥିଲେ। ତାଙ୍କ ଜୀବନ ପ୍ରମାଣ କରେ ଯେ ଦୃଢ଼ ନିଷ୍ପତ୍ତି, ସମର୍ଥନ ଓ ଶିକ୍ଷା ଦ୍ୱାରା ସବୁକିଛି ସମ୍ଭବ ହୋଇପାରେ। ହେଲେନ୍ କେଲରଙ୍କ ଜନ୍ମଦିନ ଅବସରରେ ସଂକ୍ଷିପ୍ତ ବକ୍ତବ୍ୟ ରଖନ୍ତି ଭିନ୍ନକ୍ଷମଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟରତ ବ୍ୟକ୍ତି ଶିରିଶ ଚନ୍ଦ୍ର ଦାସ।
1: ଯେତେବେଳେ କୌଣସି ଭିନ୍ନକ୍ଷମଙ୍କ କଥା ପଡ଼େ ସେତେବେଳେ ଏକ ମହିୟସୀ ମହିଳାଙ୍କ କଥା ମନକୁ ଆସେ। ସେ ହେଉଛନ୍ତି ପୃଥିବୀ ପ୍ରସିଦ୍ଧ ହେଲେନ୍ କେଲର। ଉଭୟ ଦୃଶ୍ୟଶକ୍ତି ଏବଂ ଶ୍ରବଣ ଶକ୍ତି ହରାଇଥିଲେ ମଧ୍ୟ ସେ କୌଣସି ଗୁଣରେ ଜଣେ ଉଚ୍ଚକୋଟୀର ମହାମାନବ ଠାରୁ ଉଣା ନୁହନ୍ତି। ହେଲେନ୍ କେଲର ଯୁକ୍ତରାଷ୍ଟ୍ର ଆମେରିକାର ଆଲବାମା

0: ଷ୍ଟେଟର 1880 ଖ୍ରୀଷ୍ଟାବ୍ଦ ଜୁନ ମାସ 27 ତାରିଖରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେତେବେଳକୁ ଏହିପରି ଭିନ୍ନକ୍ଷମ ପିଲାଙ୍କ ଶିକ୍ଷା ନିମନ୍ତେ ବିଶେଷ ବ୍ୟବସ୍ଥା ନଥିଲା। ତଥାପି ତାଙ୍କର ପିତାମାତା ଧୈର୍ଯ୍ୟହରା ହୋଇନଥିଲେ। ହେଲେନଙ୍କ ଜୀବନରେ ତାଙ୍କର ପଥ ପ୍ରଦର୍ଶକ ଭାବେ ଆସି ଉଭା ହେଲେ ଆନି ସୁଲିଭାନ। ଦୃଷ୍ଟିବାଧିତ ଓ ବହୁବିଧ ବାଧିତଙ୍କ ଉଦ୍ଦିଷ୍ଟ ବିଶ୍ୱର ସର୍ବଶ୍ରେଷ୍ଠ ବିଦ୍ୟାଳୟ ବୋଷ୍ଟନ ର ୱାଟର ଟାଉନ ସ୍ଥିତ ପର୍କିନ୍ ସ୍କୁଲ ଫର ଦି ବ୍ଲାଇଣ୍ଡରେ ହେଲେନ ନାମ ଲେଖାଇଥିଲେ। ତାଙ୍କର ପ୍ରଖର ଧି ଶକ୍ତି ଓ ସ୍ପର୍ଶ ଶକ୍ତି ବଳରେ ସେ ବହୁ ବ୍ରେଲ ପୁସ୍ତକ ଅଧ୍ୟୟନ କରି ଉଚ୍ଚ ଜ୍ଞାନର ଅଧିକାରୀ ହୋଇପାରିଥିଲେ। ପର୍କିନ୍ସ ବିଦ୍ୟାଳୟରୁ କୃତକାର୍ଯ୍ୟ ହେବା ପରେ ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରି ସ୍ନାତକ ଉପାଧି ପ୍ରାପ୍ତ କରିଥିଲେ। ବିଶ୍ୱରେ ହେଲେନ କେଲାର ହେଉଛନ୍ତି ପ୍ରଥମ ଦୃଷ୍ଟିହୀନ ବଧିର ମହିଳା ଯିଏକି ସ୍ନାତକ ଉପାଧି ପ୍ରାପ୍ତ କରିଥିଲେ। ଆନି ସୁଲିଭାନଙ୍କର 1936 ଖ୍ରୀଷ୍ଟାବ୍ଦରେ ମୃତ୍ୟୁ ହେବା ପରେ ପୋଲି ଥମ୍ପସନ୍ ହେଲେନଙ୍କର ସେକ୍ରେଟାରୀ ଭାବରେ କାର୍ଯ୍ୟ କରିଥିଲେ। ହେଲେନ ବହୁ ଦେଶ ଭ୍ରମଣ କରି ଏବଂ ବହୁ ଦେଶର ଭାଷାରେ ଜ୍ଞାନ ଆହରଣ କରିପାରିଥିଲେ। ସେ ଖନେଇ ଖନେଇ କଥା ମଧ୍ୟ କହିପାରୁଥିଲେ, ତେଣୁ କେତେକ ସ୍ଥଳରେ ତାଙ୍କର ଭାଷା ସ୍ପଷ୍ଟ ହେଉନଥିଲା। ଏହି କ୍ଷେତ୍ରରେ ଆନି ସୁଲିଭାନ ଏବଂ ପରେ ପର୍ଲି ଥମ୍ପସନ୍ ଶ୍ରୋତାମାନଙ୍କୁ ବୁଝାଇ ଦେଉଥିଲେ। 1907 ମସିହାରେ ସେ ବିଶ୍ୱରେ ପ୍ରଥମ ଥର ପାଇଁ ବ୍ରେଲ ଲିପିରେ ଏକ ପତ୍ରିକା ବାହାର କରିଥିଲେ। ଆମେରିକାନ ଫାଉଣ୍ଡେସନ ଫର ଓଭରସିଜ୍ ବ୍ଲାଇଣ୍ଡ ଏବଂ ଆମେରିକାନ ଫାଉଣ୍ଡେସନ ଫର ଦି ବ୍ଲାଇଣ୍ଡ ନାମକ ଦୁଇଟି ପତ୍ରିକା ମଧ୍ୟ ତାଙ୍କର ଅବଦାନ। ଆଶ୍ଚର୍ଯ୍ୟର କଥା, ବ୍ୟକ୍ତିର ଗଳାକୁ ସ୍ପର୍ଶ କରି ସେ କେଉଁ ଭାଷା କହୁଛନ୍ତି ହେଲେନ ତାହା କହିଦେଇ ପାରୁଥିଲେ। ପୁନଶ୍ଚ ବ୍ୟକ୍ତିର ଶରୀରର ବାସ୍ନାରୁ ତାଙ୍କର ପେଶା କଣ ତାହା ମଧ୍ୟ ସେ କହିଦେଇ ପାରୁଥିଲେ। ହେଲେନ କେଲାର ଭାରତ ସମେତ ବହୁ ଦେଶ ଭ୍ରମଣ କରି ବିଭିନ୍ନ ଉପାଧି ଓ ସମ୍ମାନରେ ଭୂଷିତ ହୋଇଥିଲେ। ଦିଲ୍ଲୀର ଲାଲ ବାହାଦୁର ଶାସ୍ତ୍ରୀ ମାର୍ଗରେ ଥିବା ବ୍ଲାଇଣ୍ଡ ରିଲିଫ ଏସୋସିଏସନ ନାମକ ଦୃଷ୍ଟିହୀନ ବିଦ୍ୟାଳୟକୁ ସେ 1955 ଖ୍ରୀଷ୍ଟାବ୍ଦରେ ଉଦ୍ଘାଟନ କରିଥିଲେ।
1: ହେଲେନ କେଲରଙ୍କର ସାହସ ବିଶ୍ୱବ୍ୟାପୀ ଲୋକଙ୍କୁ ପ୍ରେରଣା ଦେଇ ଚାଲିଥିବ। ସେ ହେଉଛନ୍ତି ଆଶା ଏବଂ ଶକ୍ତିର ବିଶ୍ୱ ପ୍ରତୀକ। କଷ୍ଟ ସାଧନା ଏକାଗ୍ରତା ନିକଟରେ ସବୁ ଅସମ୍ଭବ ହାର ମାନେ ବୋଲି ହେଲେନ କେଲର ପ୍ରମାଣ କରି ଯାଇଛନ୍ତି। ତେଣୁ କେବଳ ଆମେରିକା ନୁହେଁ, ସାରା ବିଶ୍ୱବାସୀଙ୍କ ପାଇଁ ସେ ମହନୀୟ।

0: ଏଥର ଆପଣଙ୍କ ପାଇଁ ସୂଚନା। ଓଡ଼ିଶା ସ୍ତ୍ରୀ ଓ ପ୍ରସୂତି ରୋଗ ଚିକିତ୍ସା ବିଭାଗର ବିଶେଷଜ୍ଞ ସଂଘ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲ କଟକ ତରଫରୁ କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ କପାସିଠାରେ ମହିଳା ଏବଂ ବାଳିକାମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆଜି 27 ତାରିଖ ସକାଳ 9ଟାଠାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ମହିଳା ଓ ବିଦ୍ୟାଳୟ ମହାବିଦ୍ୟାଳୟ ସ୍ତରର ବାଳିକାମାନେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ସଂଘ ତରଫରୁ ଅନୁରୋଧ କରାଯାଇଛି। ଆସନ୍ତା ଜ୍ୟେଷ୍ଠ ପୂର୍ଣ୍ଣିମା ବା ଚଳିତ ମାସ 29 ତାରିଖ ସୋମବାର ଦେବସ୍ନାନ ପୂର୍ଣ୍ଣିମା ଦିନ ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ଦେବଙ୍କ ବିଜେସ୍ଥଳୀ ପଦ୍ମବନପୀଠ ନିର୍ମାଳଠାରେ ନିର୍ବିକଳ୍ପ ସାଧନା ଦିବସ ତଥା ଦେବସ୍ନାନ ପୂର୍ଣ୍ଣିମା ଯାତ୍ରା ଉତ୍ସବ ଅନୁଷ୍ଠିତ ହେଉଛି। ଏହି ଉତ୍ସବ ଗତ 25/6/2026 ଗୁରୁବାରଠାରୁ କଳସ ସ୍ଥାପନ ସହ ଆରମ୍ଭ କରାଯାଇଛି। 29 ତାରିଖ ଅର୍ଥାତ୍ ଦେବସ୍ନାନ ପୂର୍ଣ୍ଣିମା ଦିନ ନିତ୍ୟ ସ୍ନାନ ସ୍ନାନଯାତ୍ରା କୋଠଭୋଗ ନୀତି କରାଯିବା ସହିତ ସେହି ଦିନଠାରୁ 3/7/2026 ଶୁକ୍ରବାର ପର୍ଯ୍ୟନ୍ତ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହେବ। ସାଧୁସନ୍ଥ ଓ ଭକ୍ତମାନଙ୍କୁ ଏହି ପବିତ୍ର ତିଥିରେ ଓ ପାଳନ ହେବାକୁ ଥିବା ଉତ୍ସବରେ ଯୋଗଦେଇ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ କୃପା ସାନ୍ନିଧ୍ୟ ଲାଭ କରିବା ପାଇଁ ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ଓ ମହାପୁରୁଷ ଅଚ୍ୟୁତାନନ୍ଦ ଆଶ୍ରମ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ଅନୁରୋଧ କରିଛନ୍ତି। ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେବାକୁ ଅନୁରୋଧ କରି ଆଜି ପାଇଁ ଏଇଠି ବିଦାୟ ନେଉଛୁ। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବୈଜନ୍ତୀମାଳା ହରିଚନ୍ଦନ।

0: ଠିକ୍ କୁହନ୍ତୁ, ଠିକ୍ ଲେଖନ୍ତୁ। ଆଜି ଏଥିରେ ବିଷୟ ରହିଛି ନିଃସଂଶୟ ଅଭିବ୍ୟକ୍ତି। ଆଲୋଚନା କରିଛନ୍ତି ଡକ୍ଟର ଧନେଶ୍ୱର ମହାପାତ୍ର।
1: କେବଳ ଶୁଦ୍ଧ ଭାବରେ କହିବା ବା ଲେଖିବା ଯଥେଷ୍ଟ ନୁହେଁ, ମନର ଭାବକୁ ଯଥାର୍ଥ ଭାଷାରେ ବ୍ୟକ୍ତ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ମାତୃଭାଷା ହେଲା ବୋଲି ଆମେ ଯେମିତି ଇଚ୍ଛା ସେମିତି ଲେଖିବା ଠିକ୍ ନୁହେଁ। ଯେମିତି ଇଚ୍ଛା ସେମିତି ଲେଖିଲେ ଭାଷାରୁ ଭିନ୍ନାର୍ଥ, ସଂଶୟାର୍ଥ ବା କଦର୍ଥ ବାହାରିବାର ସମ୍ଭାବନା ରହେ। ଧରନ୍ତୁ, ରାମବାବୁ ତାଙ୍କ ପୁଅର ବିବାହ ଉପଲକ୍ଷେ ଶ୍ୟାମବାବୁଙ୍କ ପାଖକୁ ନିମନ୍ତ୍ରଣ ପତ୍ରଟିଏ ପଠାଇଲେ। ପତ୍ରଟିରେ ଶେଷ ବାକ୍ୟ ଥିଲା, ପତ୍ର ଦ୍ୱାରା ନିମନ୍ତ୍ରଣ ଜନିତ ତ୍ରୁଟି ମାର୍ଜନା କରିବେ। ଏହି ବାକ୍ୟଟି ସାଧାରଣତଃ ଓଡ଼ିଆରେ ଲିଖିତ ନିମନ୍ତ୍ରଣ ପତ୍ରରେ ଲେଖାଯାଇଥାଏ। କୌଣସି କାରଣରୁ ନିମନ୍ତ୍ରଣ ପତ୍ରଟି ଶ୍ୟାମବାବୁଙ୍କୁ ବିଳମ୍ବରେ ମିଳିଲା। ଶ୍ୟାମବାବୁ ବିବାହ ଉତ୍ସବରେ ଯୋଗ ଦେଇପାରିଲେ ନାହିଁ। ସେ ରାମବାବୁଙ୍କ ନିକଟକୁ ପତ୍ର ଲେଖିଲେ, ଆପଣଙ୍କ ପତ୍ରଟି ମୋତେ ବିଳମ୍ବରେ ମିଳିଲା, ଯାହା ଆପଣଙ୍କର ନିମନ୍ତ୍ରଣ ଜନିତ ତ୍ରୁଟି ହେଲା। ମୁଁ ଏହି ପତ୍ର ଦ୍ୱାରା ଆପଣଙ୍କର ନିମନ୍ତ୍ରଣ ଜନିତ ତ୍ରୁଟି ମାର୍ଜନା କଲି। ପ୍ରକୃତରେ ନିମନ୍ତ୍ରଣକାରୀଙ୍କର ମନର ଭାବ ଥିଲା, ମୁଁ ନିଜେ ଯାଇ ଆପଣଙ୍କୁ ନିମନ୍ତ୍ରଣ କରିବା କଥା, କିନ୍ତୁ ନିଜେ ଯାଇ ନ ପାରି ପତ୍ର ଦ୍ୱାରା ନିମନ୍ତ୍ରଣ କଲି। ଏଥିରେ ଯେଉଁ ତ୍ରୁଟି ହେଲା ତାହା ଆପଣ ମାର୍ଜନା କରିବେ। କିନ୍ତୁ ଏହି ଭାବକୁ ସେ ଠିକ୍ ଭାଷାରେ ବ୍ୟକ୍ତ କରିପାରିଲେ ନାହିଁ, ଫଳରେ ସେଥିରୁ ଭିନ୍ନାର୍ଥ ବାହାରିବାର ସମ୍ଭାବନା ରହିଲା। ସେ ଯଦି ଲେଖିଥାନ୍ତେ, ପତ୍ର ଦ୍ୱାରା ନିମନ୍ତ୍ରଣ କଲି ତ୍ରୁଟି ମାର୍ଜନା କରିବେ, ବା ସ୍ୱାମୀ ସ୍ତ୍ରୀ ଲେଖିଥିଲେ ପତ୍ର ଦ୍ୱାରା ନିମନ୍ତ୍ରଣ କଲୁ ତ୍ରୁଟି ମାର୍ଜନା କରିବେ, ତାହେଲେ ମନର ଭାବ ଠିକ୍ ରୂପେ ପ୍ରକାଶ ପାଇଥାନ୍ତା। ଗୋଟିଏ କ୍ରିୟାପଦ ନ ରହିବା ହେତୁ ଭିନ୍ନାର୍ଥ ବାହାରିବାର ସମ୍ଭାବନା ରହିଗଲା। ସେହିପରି ପାଣିରେ ବୁଡ଼ି ମୃତ, ଏମିତି ଲେଖିଲେ ଏଥିରୁ ବୁଝାଯାଇପାରେ ସତେ ଯେପରି କେହି ସ୍ୱଇଚ୍ଛାରେ ପାଣିରେ ବୁଡ଼ିଲା ଏବଂ ମଲା। କିନ୍ତୁ ଯଦି ଲେଖାଯାଏ ପାଣିରେ ବୁଡ଼ିଯାଇ ମୃତ, ତେବେ ଭିନ୍ନାର୍ଥ ବାହାରିବାର ସମ୍ଭାବନା ରହିବ ନାହିଁ। ବନ୍ଧୁ ପାଇଁ ସେ ବିପଦରେ ପଡ଼ିଲେ, ଏହି ବାକ୍ୟରୁ ଭିନ୍ନାର୍ଥ ବାହାରିପାରେ। ସତେ ଯେପରି ସେ ବନ୍ଧୁ ପାଇଁ ଅର୍ଥାତ୍ ବନ୍ଧୁ ନିମନ୍ତେ ବିପଦରେ ପଡ଼ିବାକୁ ଚାହୁଁଥିଲେ, କିନ୍ତୁ ଯଦି ଲେଖାଯିବ ବନ୍ଧୁ ଯୋଗୁଁ ସେ ବିପଦରେ ପଡ଼ିଲେ, ତେବେ ଭିନ୍ନାର୍ଥ ବାହାରିବାର ବାଟ ରହିବ ନାହିଁ। ଚିନିରେ ଚୋରା କାରବାର ଚାଲିଛି, ଏହି ବାକ୍ୟରୁ ବୁଝାଯାଇପାରେ କୌଣସି ସ୍ଥାନରେ କାରବାର ଚାଲିଲା ପରି ଚିନିରେ ଚୋରା କାରବାର ଚାଲିଛି। ଯଦି ବା ଲେଖାଯାଏ ଚିନିର ଚୋରା କାରବାର ଚାଲିଛି, ଏଥିରୁ ବୁଝାଯାଇପାରେ କୌଣସି ଅସାଧୁ ବ୍ୟକ୍ତିର ଚୋରା କାରବାର ଭଳି ଚିନିର ଚୋରା କାରବାର ଚାଲିଛି। କିନ୍ତୁ ଆମେ ଯଦି ଲେଖିବା ଚିନି ଚୋରା କାରବାର ଚାଲିଛି, ତେବେ କୌଣସି ଭିନ୍ନାର୍ଥ ବାହାରିବାର ସମ୍ଭାବନା ରହିବ ନାହିଁ। ସାଧାରଣ କଥାଟିଏ ଦେଖନ୍ତୁ, ଅନେକ ଲେଖୁଛନ୍ତି ଓଡ଼ିଶା ଓଡ଼ିଶା ହେଲା, ଏଥିରୁ ସଂଶୟାର୍ଥ ବାହାରିପାରେ। ବୋଧହୁଏ ଓଡ଼ିଶାର ନାମ ପୂର୍ବେ ଓଡ଼ିଶା ଥିଲା, ତାହା ବଦଳି ଓଡ଼ିଶା ହେଲା, ଯେପରି ବମ୍ବେର ନାମ ମୁମ୍ବାଇ ହେଲା। ତାହା ଛଡ଼ା ପ୍ରଶ୍ନ ଉଠିପାରେ, କେହି ଓଡ଼ିଆ ଅକ୍ଷରରେ ଓଡ଼ିଶା ଲେଖୁଥିଲେ କି? କିନ୍ତୁ ଆମେ ଯଦି ଇଂରାଜୀ ଅକ୍ଷରରେ ଲେଖିବା ଓଡ଼ିଶା ଓଡ଼ିଶା ହେଲା, ଓ ଆର୍ ଆଇ ଏସ୍ ଏସ୍ ଏ ଓ ଡି ଆଇ ଏସ୍ ଏସ୍ ଏ ହେଲା, କିମ୍ବା ଓଡ଼ିଶାର ଇଂରାଜୀ ବନାନ ବଦଳିଲା, ତେବେ କୌଣସି ଭିନ୍ନାର୍ଥ ବା ସଂଶୟାର୍ଥ ବାହାରିପାରିବ ନାହିଁ। ଏସବୁ ସାଧାରଣ ଉଦାହରଣ ମାତ୍ର। କୌଣସି ବିଷୟ, ବିଶେଷତଃ ଗୁରୁତ୍ୱପୂର୍ଣ୍ଣ ବିଷୟ ଲେଖିଲା ବେଳେ ଆମେ ଆମ ଭାଷାରେ ଠିକ୍ ଅଭିବ୍ୟକ୍ତି ପ୍ରତି ଧ୍ୟାନ ଦେବା ଆବଶ୍ୟକ।
0: ଶେଷ ହେଲା ଠିକ୍ କୁହନ୍ତୁ, ଠିକ୍ ଲେଖନ୍ତୁ। ଆଜି ଏଥିରେ ବିଷୟ ଥିଲା ନିଃସଂଶୟ ଅଭିବ୍ୟକ୍ତି। ଆଲୋଚନା କରିଥିଲେ ଡକ୍ଟର ଧନେଶ୍ୱର ମହାପାତ୍ର। ଆକାଶବାଣୀ କଟକ ଆରମ୍ଭ କରୁଛି କାର୍ଯ୍ୟକ୍ରମ ଚିର ସବୁଜ। ଆଜି ଏଥିରେ ଶୁଣନ୍ତୁ କେତୋଟି ପଲ୍ଲୀ ଗୀତ, ଶିଳ୍ପୀ ମନ୍ମଥ ମିଶ୍ର ଏବଂ ଗୀତାରାଣୀ ଦାସ। ଶିଳ୍ପୀ ପଲ୍ଲୀ ଗୀତ ଗାଇଛନ୍ତି ପୁରାତନ ରଚନାରୁ। ପ୍ରଥମେ ଶିଳ୍ପୀ ମନ୍ମଥ ମିଶ୍ର।

0: ଶେଷ ହେଲା କାର୍ଯ୍ୟକ୍ରମ ଚିରସବୁଜ। ଆଜି ଏଥିରେ ଶୁଣୁଥିଲେ କେତୋଟି ପଲ୍ଲୀ ଗୀତ। ଶିଳ୍ପୀ ଥିଲେ ମନ୍ମଥ ମିଶ୍ର ଏବଂ ଗୀତାରାଣୀ ଦାସ। ଶିଳ୍ପୀ ପଲ୍ଲୀ ଗୀତ ଗାଇଥିଲେ ପୁରାତନ ରଚନାର।
1: ମନ୍ କି ବାତ୍ ହେ ଜନ ଜନ କି।

ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 68ତମ ଭାଗ। ସଙ୍ଗୀତ ପରିଚାଳନା ଅକ୍ଷୟ କୁମାର ଲେଙ୍କା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ରାମ ଲକ୍ଷ୍ମଣ ଯିବା ବାଟରେ ପମ୍ପା ନାମକ ଏକ ସରୋବର ଦେଖିଲେ। ତାହା ସାରସ ବା ପଦ୍ମ, ପୁଣି ସାରସ ବା ହଂସରେ ସୁଶୋଭିତ ହୋଇଛି। ଏ ସରୋବରଟି ବୃଷା ବା ଇନ୍ଦ୍ରଙ୍କର। ଏଥିରେ ଜଳଭ୍ରମର ବା ଜଳଭଉଁରୀ ବିହୀନ, କିନ୍ତୁ ପଦ୍ମ ପ୍ରଚୁର ଥିବାରୁ ଭ୍ରମର ବା ଭଅଁରମାନେ ବିଳାସ କରୁଅଛନ୍ତି। ସେଥିରେ ଅମର ବା ଦେବତାମାନେ ସ୍ନାନ କରିବାକୁ ଇଚ୍ଛା କରନ୍ତି। ବିମଳ ଆଦର୍ଶ ବା ସ୍ୱଚ୍ଛ ଦର୍ପଣ ଭଳି ସେ ସରର ବାରି ବା ଜଳକୁ ଲୋକେ ଆଦର କରନ୍ତି। ସେଠି ହଂସମାନଙ୍କର କ୍ରୀଡ଼ା ମାନସ ସରୋବର ଭ୍ରମ ଉପୁଜାଇଥାଏ। ଅତ୍ୟଳ ସୁଶୀତଳ ଜଳ ସହ ତାହା ଅତ୍ୟନ୍ତ ଗଭୀର, ତହିଁରେ ବିନିଦ୍ର ଅର୍ଥାତ୍ ନିଦ୍ରା ଭାଙ୍ଗି ଫୁଟିଥିବା ନୀଳ ସାରସ ବା ନୀଳ ପଦ୍ମ ସୁଶୋଭିତ ହୋଇଅଛି। ତୃଷାର୍ତ୍ତ କମଳ ବା ମୃଗ ସେ ସରୋବରରେ କମଳ ବା ଜଳପାନ କରିବା ପାଇଁ ବିଘ୍ନ ବା ବହୁ ସଂଖ୍ୟାରେ ତା ତୀରରେ ବେଢ଼ି ରହିଛନ୍ତି। କୁମୁଦ ବୃନ୍ଦ ବା କଇଁଫୁଲ ଭୃଙ୍ଗ ବା ଭ୍ରମରଙ୍କୁ କୁମୁଦ ବା ଆନନ୍ଦ ଦେଉଛନ୍ତି। ସେହି ସରୋବରରେ କ୍ରୀଡ଼ାରତ ଚକ୍ରବାକ ଦମ୍ପତିଙ୍କ ଦର୍ଶନରେ ଶ୍ରୀରାମ ଅଧିକ ବିରହୀ ହୋଇ କହିଲେ, ରେ ବିସ୍କର ଅର୍ଥାତ୍ ହେ ପକ୍ଷୀ, ମୋ ବଧୁର ମଧୁର ବାର୍ତ୍ତା କହ। ମୋ ବାଳାସେ ବାଳାରସ ସରସୀ ଅର୍ଥାତ୍ ମୋ ପତ୍ନୀ ରସର ସରୋବର, ତହିଁରେ ମୀନ ଭଳି ମୁଁ ରସିଥାଏ। ଆଜି ବିଧୁରେ ଅର୍ଥାତ୍ ତା ବିଚ୍ଛେଦରେ ଜୀବନ କିପରି ନଯିବ ଏହା ତୁମେ ବୁଝ। ମୁଁ ମୀନ ବା ମତ୍ସ୍ୟ ହେବାରୁ ମଦନ ବା କାମଦେବ ପଡ଼ିଶ ବା ବଂଶୀ କଣ୍ଟାରେ ମୋତେ ଧରିବାକୁ ବସିଛି। ମୋ ପ୍ରିୟା କେଉଁ ଦେଶରେ ଅଛି ବୁଝି ସନ୍ଦେଶ କୁହ। ମୋ ପ୍ରିୟାର ବକ୍ଷ ଦେଶ ଚକ୍ରବାକ ସହ କବି ତୁଳନା କରନ୍ତି, ତେଣୁ ବନ୍ଧୁତା ଅଛି ବାର୍ତ୍ତା କୁହ। ପ୍ରଭୁଙ୍କ ଭାବାବେଗର ବିନୟ ଶୁଣି ମୂର୍ଖ ପକ୍ଷୀ ବାର୍ତ୍ତା ଗ୍ରହଣ ନକରି କୋପ କଲା ଓ କହିଲା, ତୁମେ ଦୁଇ ନାଁରେ ଗୋଡ଼ ଦେଇଛ, ଜଟା ଧାରଣ କରିଛ, ଅଥଚ ସ୍ତ୍ରୀ ସହ ଅଛ, ତେଣୁ ତୁମର ବୁଡ଼ି ମରିବା ଉଚିତ। ତୁମେ ନିର୍ଲଜ୍ଜ ହେତୁ ପକ୍ଷୀମାନଙ୍କର ସମ୍ଭୋଗ ଦେଖୁଛ। ଏ କଥା ଶୁଣୁ ଶୁଣୁ ଲକ୍ଷ୍ମଣ କହିଲେ, ଛାର ବିହଗ ବା ପକ୍ଷୀ, ବିଜ୍ଞ ଭଳି କହୁଛୁ, କୁଟୁମ୍ବୀ ବା ଗୃହୀ ହୋଇ ତପସ୍ୟାର ଲକ୍ଷଣ କହୁଛୁ। ବଶିଷ୍ଠାଦି ଗୃହୀ ଋଷି କଣ ଅଜାଣ ବା ଅଜ୍ଞ, ତୁ ବଡ଼ ସଜାଣ ବା ବିଜ୍ଞ, ବିଯୋଗ ବା ବିଚ୍ଛେଦରେ ତୁମେ କାଳକାଟ ବୋଲି ବେନିଭ୍ରାତା ସାପ ଦେଇ ଚାଲିଗଲେ। ପକ୍ଷୀ ବିନୀତ ହୋଇ କହିଲା, ମୂର୍ଖ ପକ୍ଷୀ ଜାତି।

ତୁମ ମୂର୍ତ୍ତି ମଧୁର, ଏପରି କଟୁ କଥା କହିଲ। କ୍ଷମା କରି ଶ୍ରୀରାମ କହିଲେ, ତୁମର ଦିବସରେ ମିଳନ ଓ ରାତ୍ରିରେ ବିଚ୍ଛେଦ ହେବ। ନଦୀର ଦୁଇ କୂଳରେ ରହି ରାତ୍ରିରେ ବିରହ ଭୋଗ କର। ଅନ୍ୟ ରାମାୟଣରେ ଉପଖ୍ୟାନ ନଥିଲେ ମଧ୍ୟ ବଳରାମ ଦାସଙ୍କଠାରୁ ଗ୍ରହଣ କରି ଭଞ୍ଜ ଏହା ବୈଦେଶ ବିଳାସରେ ଦେଇଛନ୍ତି।

0: ଶେଷ ହେଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶ ବିଳାସର 68ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଭିକାରୀ ଚରଣ ବଳ, ରାମହରି ଦାସ, ମମତାରାଣୀ ସାହୁ ଏବଂ ସଙ୍ଗୀତା ଗୋସାଇଁ। ବର୍ଣ୍ଣନା ଝରଣା ଦାସ, ସଙ୍ଗୀତ ପରିଚାଳନା ଅଖିଳ କୁମାର ଲେଙ୍କା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତଗୀତିକା।
1: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରି, ମାତ୍ର ଗୋଟିଏ କ୍ଲିକ୍ରେ। ଆରେ ବାଃ,
2: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍ବିଆଇ କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: କିଛି କଥା କିଛି ଗୀତର ଉପସ୍ଥିତି, ସେଥିପାଇଁ ବୋଧେ ଗୀତଗୀତିକା କରିଛି ଆପଣଙ୍କୁ ପ୍ରୀତି। ସେ ପ୍ରୀତି ଆଉ ଗୀତିର ମଧୁମୂର୍ଚ୍ଛନାରେ ସ୍ୱାଗତ ଆପଣଙ୍କୁ ଗୀତଗୀତିକାର ସଙ୍ଗୀତମୟ ପରିବେଶକୁ।

ସତରେ ବନ୍ଧୁ, ଏ ଘର, ଏ ସଂସାର, ଏ ପରିବାର ସବୁକିଛି ତାଙ୍କର। ସେ ମାଲିକ ଆମର, ସେ ବିଶ୍ୱନିୟନ୍ତା, ସେ ସୃଷ୍ଟିକର୍ତ୍ତା। ତାଙ୍କର ଇଚ୍ଛାରେ ଚାଲୁଛି ଏ ଜଗତ, ତାଙ୍କର କରୁଣାକୁ ନେଇ ଆମେ ସମସ୍ତେ ବଞ୍ଚି ରହିଛେ। ଏ ସଂସାରରେ ଆମେ ଯେତେ ସବୁ ପ୍ରାଣୀମାନଙ୍କୁ ଦେଖୁଛେ ବା ଦେଖିବାକୁ ପାଉଛେ, ସମସ୍ତେ ସେହି ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟି ହୋଇଛନ୍ତି। ଆଉ ସମସ୍ତଙ୍କ ଭିତରେ ଏ ମଣିଷର ଜୀବନଧାରା ପୁରା ନିଆରା। ମଣିଷ ହେଉଛି ଶ୍ରେଷ୍ଠ ପ୍ରାଣୀ, ଯିଏ ସମାଜରେ ବାସ କରେ, ସମସ୍ତଙ୍କ ସାଥିରେ ସମ୍ପର୍କ ରଖେ, ନିଜ ପରିବାର ପ୍ରତିପୋଷଣ କରେ, ସ୍ୱପ୍ନ ଦେଖେ, କର୍ମ କରେ, ନିଜ ଜୀବନଯାତ୍ରାକୁ ଆଗକୁ ନିଏ।

ବନ୍ଧୁ, ଈଶ୍ୱରଙ୍କର ଏକ ବହୁତ ବଡ଼ ଅବଦାନ ହେଉଛି ଏ ଜୀବନ। ଏ ମଣିଷର ଜୀବନଯାତ୍ରା ଆରମ୍ଭ ହୁଏ ଏନ୍ତୁଡ଼ି ଶାଳରୁ ଆଉ ଶେଷ ହୁଏ ମଶାଣିରେ। ଏ ଯାତ୍ରାରୁ ଆମେ ସମସ୍ତେ ଜଣେ ଜଣେ ଯାତ୍ରୀ ଆଉ କଳାକାର। କେତେବେଳେ କାହାର ଅଭିନୟ ଶେଷ ହେବ ତାହା ଆମେ ଜାଣିନେ, ତଥାପି ସବୁ ଅଭିନୟକୁ ପାଥେୟ କରି ଚାଲିବାକୁ ହୁଏ ପଥ। କାହାର ପଥ କେତେ ଲମ୍ବା କେହି ବି ଜାଣିନଥାନ୍ତି। ଆଉ ଏ ଜୀବନଯାତ୍ରାରେ କେତେ ଯେ ଦୁଃଖ କଷ୍ଟ ଯନ୍ତ୍ରଣା ସହିବାକୁ ପଡ଼େ ତାହା ନ କହିବା ଭଲ। ସେଥିପାଇଁ ତ ଏ ଜୀବନ ଏକ ନାଟକ ପରି ମନେହୁଏ।

और ये सर्कस है शो 3 घंटे का। पहला घंटा बचपन।

ବନ୍ଧୁ, ଏ ଜୀବନ ନାଟକରେ ଅଭିନୟ କରୁ କରୁ ସଂଘର୍ଷ ରୂପକ କଳାକୁ ଯଦି ଆପଣେଇ ନ ପାରିବା ତାହେଲେ ପ୍ରତିଟି କ୍ଷେତ୍ରରେ ଆମେ ହାରିଯିବା। କାହିଁକିନା ଜୀବନର ଅନ୍ୟ ନାମ ସଂଘର୍ଷ। ଜନ୍ମଠାରୁ ମରଣର ଏକ ଲମ୍ବା ଯାତ୍ରା। ମଣିଷ ତା ଜୀବନରେ ଅନେକ ପରିସ୍ଥିତି ଦେଇ ଗତି କରେ। ନିଜ ଲୋକଙ୍କୁ ଖୁସି କରିବା ପାଇଁ ସେ ସଂଘର୍ଷ କରେ।

କେତେବେଳେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ନିଜ ଜୀବନକୁ ବି ବାଜେୟାଗ ଦିଏ, ପୁଣି କେତେବେଳେ ନିଜ ଆଶାକୁ ପୂରଣ କରିବା ପାଇଁ ଅନେକ ପରିଶ୍ରମ କରେ, ଅନେକ ସ୍ୱପ୍ନ ଦେଖେ, ତାକୁ ପୂରା କରିବାକୁ ପରୁ ପର୍ଯ୍ୟନ୍ତ ଚେଷ୍ଟା କରେ। ଖାଲି ସଂଘର୍ଷ ହିଁ ସଂଘର୍ଷ, ସେଥିପାଇଁ ବେଳେବେଳେ ଛାତିରେ ଅକୁହା ଯନ୍ତ୍ରଣାକୁ ଲୁଚାଇ ରଖେ, ମିଛ ହସ ବି ସେ ହସେ।

ବନ୍ଧୁ, ଜୀବନକୁ ନେଇ ଆମ ସମସ୍ତଙ୍କର ନିଜସ୍ୱ ଅନୁଭୂତି ବି ରହିଛି। ଏକଥାକୁ ଆପଣମାନେ ନିଶ୍ଚିତ ଅନୁଭବ କରିଥିବେ ଯେ କେବେ ଦୁଃଖର ଲଢ଼ି ଆସି ଜୀବନକୁ ଉଦା କରେ, ପୁଣି କେବେ ଖୁସିର ରଙ୍ଗ ଆସି ଜୀବନକୁ ରଙ୍ଗୀନ କରେ। ହେଲେ ଜୀବନକୁ ହସ ଖୁସିରେ ଜିଇଁବାର ଇଚ୍ଛା ପ୍ରତିଟି ମଣିଷ ମନରେ ରହିଛି, କିନ୍ତୁ ଖୁସିରେ ରହିବା ପାଇଁ ପ୍ରତିଟି ମୁହୂର୍ତ୍ତରେ ତାକୁ ଏଠି ସଂଘର୍ଷ କରିବାକୁ ପଡ଼ୁଛି। ଏକଥା ସତ ଯେ କଠିନ ପରିଶ୍ରମ ବଳରେ ମଣିଷ ଲକ୍ଷ୍ୟସ୍ଥଳରେ ଅବଶ୍ୟ ପହଞ୍ଚେ, ସ୍ୱପ୍ନକୁ ବାସ୍ତବ ରୂପ ଦେଇ ସେ ଖୁସି ସାଉଁଟେ। ହେଲେ ସଫଳତା ପ୍ରାପ୍ତିର ଯାତ୍ରା ତା ପାଇଁ ଏତେ ସହଜ ନଥାଏ, ଖୁବ୍ କଷ୍ଟକର। ପ୍ରତି ମୁହୂର୍ତ୍ତରେ ପ୍ରତି ପାଦେ ପାଦେ ଅନ୍ୟ ସହ ପ୍ରତିଯୋଗିତା କରି ତାକୁ ଏ ସଫଳତା ପ୍ରାପ୍ତି କରିବାକୁ ପଡ଼େ।

ବନ୍ଧୁ, ମନଚୋରି ହେଲା ପରେ ପ୍ରେମ କେବେ ଫୁଲ ସାଜେ ତ କେବେ ସାଜେ ମରୁବାଲି, କେତେବେଳେ ଲୁହରେ ଭିଜାଏ ତ ଆଉ କେତେବେଳେ ହସର ଚୁଆର ଖେଳେ। ପ୍ରେମ ପଥ ଏତେ ସହଜ ନୁହେଁ ବନ୍ଧୁ, ଏଠି ଅନେକ କଣ୍ଟାର ଆଘାତ ସହିବାକୁ ହୁଏ, ଏଠି ଅନେକ ସଂଘର୍ଷ କରିବାକୁ ପଡ଼େ। ସେତେବେଳେ ତାକୁ ବେଶୀ କଷ୍ଟ ଲାଗେ ଯେତେବେଳେ ବିରହ ବିଚ୍ଛେଦର ନିଆଁ ତାକୁ ପ୍ରତି ମୁହୂର୍ତ୍ତରେ ଦଗ୍ଧୀଭୂତ କରେ। ଇଏ ହେଉଛି ଜୀବନ, ଇଏ ହେଉଛି ଜୀବନର ରୂପରେଖ।

ସତରେ ବନ୍ଧୁ, ଈଶ୍ୱରଙ୍କର ସୃଷ୍ଟି ଅତି ଚମତ୍କାର ଲାଗୁଛି। ଏଇ ଗୋଟିଏ ଜୀବନରେ ମଣିଷକୁ ସବୁକିଛିର ସ୍ୱାଦ ଦେବାର ବ୍ୟବସ୍ଥା ଯେମିତି ରହିଛି, ଏ ଜୀବନ କେବଳ ହସ ଖୁସି ପ୍ରେମ ଭଲ ପାଇବାର ସମାହାର ନୁହେଁ। ଏଠି ସୁଖ ଅଛି, ଦୁଃଖ ଅଛି, ଭଲ ଅଛି, ମନ୍ଦ ଅଛି, ସତ ଅଛି, ମିଛ ଅଛି, ପ୍ରେମ ଅଛି, ଘୃଣା ବି ରହିଛି। ଦିନରେ ଆଲୁଅ ଥିଲେ ରାତ୍ରିର ଅନ୍ଧକାର ବି ରହିଛି। କେବଳ ସେତିକି ନୁହେଁ, ଜୀବନକୁ ଆଉ ଟିକିଏ ମଧୁର କରିବା ପାଇଁ ଭଗବାନ ପରିବାର, ବନ୍ଧୁବାନ୍ଧବ, ସଖା ସହୋଦର, ଏମିତି କେତେ ସମ୍ପର୍କ ଯୋଡ଼ାଇ ଦେଇଛନ୍ତି। ଏସବୁକୁ ନେଇ ମଣିଷ ବଞ୍ଚିଛି, ଏମାନଙ୍କଠୁ ସୁଖ ବି ପାଉଛି, ଦୁଃଖ ବି ପାଉଛି। ଏହି ହେଉଛି ମଣିଷ ଜୀବନର ସ୍ୱାଦ।

ବନ୍ଧୁ, ସବୁପରି ବି ଗୋଟିଏ କଥା ସତ ଯେ ମଣିଷର ସୁଖ ତାକୁ ଯେତିକି ଆନନ୍ଦ ଦିଏ, ଦୁଃଖ ତାକୁ ଅଧିକ ଯନ୍ତ୍ରଣା ଦିଏ। ଟିକେ ଦୁଃଖରେ ସେ ଭାଙ୍ଗି ପଡ଼େ, ଟିକେ ସଂଘର୍ଷ ତା ଜୀବନକୁ ବ୍ୟଥିତ କରିପକାଏ, କାହିଁକିନା ସେ ଜାଣିଛି ଆଉ ବୁଝିଛି ଯେ ସୁଖ ହେଉଛି କୁଣିଆ, ଦୁଃଖ ବା ସଂଘର୍ଷ ହେଉଛି ତା ଜୀବନର ସତ୍ୟତା। ଏ ସତ୍ୟକୁ ବୁଝି ଆମ ସମସ୍ତଙ୍କୁ ଆଗକୁ ଯିବାକୁ ହେବ। ଜୀବନ ସଂଘର୍ଷମୟ ହୋଇପାରିଲେ ଆମେ ଯାଇ ସଫଳତା ପାଇପାରିବା, ଜୀବନର ସ୍ୱାଦକୁ ଚାଖିପାରିବା, ଆମର ସ୍ୱପ୍ନକୁ ସାକାର କରିପାରିବା। ସବୁ ଦୁଃଖ ସୁଖ ଅଭାବ ଅସୁବିଧା ଭିତରେ ଜୀବନକୁ କିଭଳି ଭଲରେ ବଞ୍ଚିହେବ

ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲି ମୁଁ ଅଭିରାମ ଖୁଣ୍ଟିଆ, ଆକାଶବାଣୀ କଟକ। ପ୍ରଚାର କରୁଛୁ ନାଟକ ଗଣେଶଙ୍କ ଶୁଣ୍ଢ, ମୂଳ ଗଳ୍ପ ଡକ୍ଟର ଜୟନ୍ତ ମହାପାତ୍ର, ବେତାର ରୂପାନ୍ତର ପ୍ରବୋଦ କୁମାର ରାଉତ, ପ୍ରଯୋଜନା ଦୀପକ ସାମନ୍ତରାୟ, ନାଟକ ଗଣେଶଙ୍କ ଶୁଣ୍ଢ।

0: କଣ ଉଠିଲଣି? ଚା ବସାଉଛି?
1: ହଁ ବସାଅ, ମୁଁ ମୁହଁ ହାତ ଧୋଇସାରି ଯାଉଛି।
2: ଲୁଇତ ଭାଙ୍ଗିବା କ୍ଷଣି କଳସିରେ ଜଳ ଭରା ହେବାର ଶବ୍ଦ ଶୁଭିଲାଣି। ଯା ହଉ, ଦିନଟା ଭଲରେ କଟିବ ବୋଧେ। କେଜାଣି କିଏ କହିବ ସେ କଥା। ଦି ଦିନ ହେଲାଣି ସକାଳଟା ଶୁଭ ଶୁଭ ଲାଗୁଛି, ହେଲେ ଯୋଉ କଥାକୁ ସେଇ କଥା, ଦେଖାଯାଉ ଆଜି କଣ ହଉଛି।
0: କଣ ଏମିତି ମନକୁ ମନ ଗପୁଛ? ମ ନିଅ, ଚା ନିଅ।
2: ନାଇଁ, ସେଇ କଥା ଭାବୁଥିଲି, ଆଜି ପୁଣି କଣ ହେଇଛି କେଜାଣି।
0: ଥରେ ଅଧେ ହେଇଗଲା ବୋଲି କଣ ସବୁଦିନ ସେୟା ହଉଥିବ?
2: ଥରେ ଅଧେ ନୁହେଁ ସୁଲୋଚନା, ଦି ଦି ଥର ସେଇ ଏକା ଅଘଟଣ ଘଟିଲାଣି।
0: ତମେ ୟାକୁ ଅଘଟଣ ବୋଲି କାହିଁ ଭାବୁଛ ଯେ?
2: ଭାବିବିନି, ମୂର୍ତ୍ତି ଗଢି ଗଢି ମୁଁ ଆସି ବୁଢା ହେଲିଣି, କେବେ ଏମିତି ଘଟିଛି?
0: ପାଗ ଜଗ କଥା, କୋଉଠି କଣ ଅଡୁଆ ହେଇଯାଇଥିଲା ବୋଧେ, ୟା ବୋଲି ଆଜି ପୁଣି ସେୟା ହବ, ଏକଥା କାହିଁ ତମେ ଭାବୁଛ? ଚାଟା ପିଇ ଦିଅ, ଥଣ୍ଡା ହେଇଯାଉଛି। ପଡିଗଲା
2: ସୁଲୋଚନା, ମୁଁ ତ କପ୍ଟା ଠିକ ଭାବେ ଧରିଥିଲି।
0: ଧରିଥିଲ ତ ପଡିଗଲ କେମିତି?
2: ସତ କହୁଛି ସୁଲୋଚନା, କପ୍ଟା କିଏ ଯେମିତି ମୋ ହାତରୁ।
0: ତମେ ଦି ଦିନ ହେଲା ବହୁତ ଅନ୍ୟମନସ୍କ ରହୁଛ, କଣ କରୁଛ କିଛି ଜାଣିପାରୁନ, ତମ ମନଟା ତ ସବୁବେଳେ ସେଇ ମୂର୍ତ୍ତି ପାଖରେ ଆଉ।
2: ବୁଝିଲ, ମତେ ଲାଗୁଛି ଆଜି ବି ସେଇଆ ହେଇଛି। ନା, ମୁଁ ଯାଏ, ମୁଁ ଯାଏ ଦେଖି ଆସେ।
0: ଆରେ ଦେଖିକି ଯାଅ, ମାଡ଼ିବ ଯେ। ସତରେ କଣ ଆଜି ବି ସେଇଆ ହେଇଥିବ? ହେ ଠାକୁରେ, ଏମିତି କାହିଁକି ହଉଛି? ଇଏ କଣ ଆଉ କୋଉଠି ଅନୀତି କରିଦେଇଛନ୍ତି? ନା, ସେମିତି କଲା ଲୋକ ତ ଇଏ ନୁହନ୍ତି। ତାହେଲେ କଣ କାମ କରିବାକୁ ୟାଙ୍କର ଆଉ ଆଗ ଭଳି ମନ ଲାଗୁନି? ନା ବୁଢା ହେଲାରୁ ଲୋଭରେ ପଡି।
3: ନାଇଁ ଆଜ୍ଞା, ମନା କରନ୍ତୁନି, ଏତେ ଗୁଡ଼ାଏ ତ ପୁଣି ଗଢିବେ,
4: ତା ସାଙ୍ଗରେ ଆଉ ଗୋଟାଏ ଅଧିକା।
1: ଖୁବ ବୁଝୁଛି, ହେଲେ କାମଟା ରଖିଦେଉଥିବି, ଠିକ ବେଳକୁ ଦେଇପାରୁନଥିବି, ମୋ ଘର ଆଗରେ ଆପଣ ଆସି ବସୁଥିବେ, ମତେ ଏସବୁ ଭଲ ଲାଗିବନି।
3: ଆପଣଙ୍କ ପାଇଁ ଇଏ କେତେ ସମୟର କାମ ଯେ?
4: ଆପଣ ଯାହା କହିବେ ଆମେ ଦବୁ।
1: ପଇସା ତ ଆପଣ ଦେବେ ନିଶ୍ଚୟ, ହେଲେ କାମ ତ।
0: ପିଲାମାନେ ଏତେ ଜିଗର କରୁଛନ୍ତି, ତାଙ୍କ ମନ ଭାଙ୍ଗନା, ତା ଛଡା ଠାକୁରଙ୍କ କାମ ତ।
1: ହଉ ଠିକ ଅଛି। ଆଚ୍ଛା, କେତେ ଫୁଟର ମୂର୍ତ୍ତି?
3: 6 ଫୁଟ। ହେଲେ ଟିକେ
1: କହୁନାହାନ୍ତି, କୁହନ୍ତୁ।
4: କିରେ ହଉନୁ,
3: କହିବି କଣ, ସିଏ ତ ଆର ବର୍ଷ ମହାବୀର କ୍ଲବରେ କରିଥିଲେ, ଟିକେ ଦେଖିକି କରିବେ ଆଉ।
4: ଆରେ ସେସବୁ ତାକୁ

0: ତୁ କଣ ବୁଝଉଛୁ?
1: ସେ ଠିକ କରିବେ, ମଡର୍ଣ୍ଣ କହିଲେ ମଡର୍ଣ୍ଣ କରିବେ, ଟ୍ରାଡିସନାଲ କହିଲେ ଟ୍ରାଡିସନାଲ କରିବେ। ଆରେ ଗତ ବର୍ଷ ଫାଇଭ ଷ୍ଟାର କ୍ଲବର ସେ ଯୋଉ ଦୁର୍ଗା ମୂର୍ତ୍ତି ହେଇନଥିଲା, ଦେଖିଛୁ ଟି?
2: ଶ୍ରୀଦେବୀଙ୍କର ଜେରକ୍ସ କପି ଆଉ।
1: ସେଇଟା ପରା ଏଇ ଗୋବିନ୍ଦ ମୂଷା କରିଥିଲେ ଆଜ୍ଞା। ପଇସା ପତ୍ର କଥାଟା ଟିକେ
2: ଆଜ୍ଞା, କେତେ ଦବୁ? ତୁଟେଇ ଦେଉନାହାନ୍ତି
3: ଆପଣମାନେ, କଣ ବଜାର ଦର ଜାଣିନାହାନ୍ତି ଯେ ମୁଁ କହିବି? ଯାହା ଉଚିତ ମନେ କରିବେ ଦେବେ ଆଉ।
2: କାରିଗରର ମୂଲ୍ୟ କିଏ ଦେଇପାରେ ନା, ଆମେ ଦବୁ। ତା ଛଡା ଆପଣଙ୍କ ଭଳି କାରିଗର
1: କିଛି ଗୋଟେ କହୁନାହାନ୍ତି।
3: କଣ ଆଉ କହିବି, ହଉ 2500 ଦବ ଆଉ। କଣ ନା, କଣ କହୁଛ ସୁଲୋଚନା?
4: ମତେ କଣ ପଚାରୁଛ ମ, ତମେ ତ କାମ କରିବ।
3: ଆରେ କାମ ସିନା ମୁଁ କରିବି, ହେଲେ ପଇସା ତ ତମର ନା।
4: ଯା ତମର ଯୋଉ କଥା।
1: ହଉ ଆଜ୍ଞା, ହେଲା ଆଉ, ଆପଣ ଯେତେବେଳେ କହୁଛନ୍ତି। ଏଇ ଦେଇଦେ ପୁରା ପଇସାଟା, ଆଡଭାନ୍ସ ଦେଇଦେ।
2: ହୋ ସେ ଅଛୁ ତ, ଇଏ 2500 ଟଙ୍କା।
1: ବୁଝିବେ, 2500 ହଉ କି 5000 ହଉ, ରାଜି କେମିତି ହେଇଯାଇଛି କହ। କଟକରୁ ସବୁ ବଡ଼ ବଡ଼ କ୍ଲବ ବାଲା ବୁଢ଼ା ଦାଣ୍ଡରେ ଗାଡ଼ି ଲଗଉଛନ୍ତି, ମଙ୍ଗଳା ବାଲାଙ୍କୁ କାଲି ଫେରି ଦେଇଛି ପରା। ଆରେ ଆମ ଭାଗ୍ୟ ଭଲ କହ।
2: ନିଅନ୍ତୁ ଆଜ୍ଞା, ଚୌଧୁରୀ ବଜାର ୱାର୍କର୍ସ କ୍ଲବର ଇଜ୍ଜତ ଆପଣଙ୍କୁ ଲାଗିଲା, ନିଅନ୍ତୁ।
1: ପୁରା ଦେଇଦେଲୁ ତ ଆଜ୍ଞା, ଗଣି ନିଅନ୍ତୁ।
3: ଆରେ ଗଣିବି ଆଉ କଣ, ଠିକ ତ ଥବ ଆଉ।
1: ହଉ ଆଜ୍ଞା, ଆମେ ଆସିଲୁ।
3: ହଉ
1: ଏଥର ଆମ ଇଜ୍ଜତ ଆପଣଙ୍କୁ ଲାଗିଲା, ଆମ ମୂର୍ତ୍ତି ଯେମିତି ସମସ୍ତଙ୍କ ଠାରୁ ଚମକିବ।
3: ଠିକ ଅଛି,
1: ଆସିଲୁ ଆଜ୍ଞା।
3: ହଁ
1: ଆଜ୍ଞା,
3: ହଁ ହଉ ସୁଲୋଚନା ନିଅ ଧର।
4: ହଇଏ ଏତେ ପଇସା ରଖିଦେଲ,
3: ବୁଝିଲ? ରଙ୍ଗ ତୁଳି ରେଟ୍ ସିନା ତମକୁ ଜଣାପଡ଼ୁନି, ହେଲେ ପରିବା ପତ୍ର ରେଟ୍ ତ ତମକୁ ଜଣାଥିବ। ତା ଛଡା ଦିନ ରାତି ଯୋଉ ପରିଶ୍ରମ ହଉଛି ତମେ ତ ନିଜ ଆଖିରେ ଦେଖୁଛ।
4: ମୁଁ ବୁଝୁଛି ଯେ, ତା ବୋଲି
3: ସୁଲୋଚନା, ସୁଲୋଚନା, ସୁଲୋଚନା, ଆଜି ବି ସେଇ ଅଘଟଣ ଘଟିଛି। ଚା କପ୍ଟା ଖସି ପଡିଲା ବେଳେ ମୁଁ କହୁନଥିଲି ଆଜି ବି ସେଇଆ ହେଇଥିବ? ମୁଁ ଯୋଉ କଥାକୁ ଡରୁଥିଲି ଠିକ ସେଇଆ ହେଲା। ଆସ ଆସ ଦେଖିବା, ଆସ ଆସ।
4: କଣ ସେଇ ଏକା ଜାଗାରୁ?
3: ହଁ ଠିକ ସେଇ ଏକା ଜାଗାରୁ, ଦି ଦିନ ହେଲା ଯୋଉଠୁ ଆଜି ବି ଠିକ ସେଇଠୁ।
4: ମତେ ଲାଗୁଛି ମାଟିରେ କିଛି ଅସୁବିଧା ଅଛି।
3: ଜମା ନୁହଁ, ଜମା ନୁହଁ, ଏଇ ମାଟିରେ ତ ପୁଣି ମୁଁ କାଳେ କାଳକ ଗଢି ଆସୁଛି।
4: ଶୁଣ୍ଢଟା ଯୋଉଠି ଠିକ ବଙ୍କେଇ ହେଇ ଉପରକୁ ଉଠିଛି ସେଇଠୁ ଭାଙ୍ଗୁଛି ନାଇଁ?
3: ହଁ ଶୁଣ୍ଢଟା ଆଉ କଣ ଓଜନିଆ ହେଇଯାଇଛି କି ନା, ସିଏ ଭୁଲ ତ ମୋର ଜମା ହବାର ନୁହେଁ। ମତେ ଯେମିତି ଲାଗୁଛି ଠାକୁରେ ମୋ ଉପରେ ରାଗିଛନ୍ତି।
4: ଠାକୁରେ କାହିଁ ତମ ଉପରେ ରାଗିବେ ମ?
3: ଠାକୁରଙ୍କୁ ଠାକୁର ଭଳି ଗଢି ନ ପାରିଲେ ଠାକୁର ରାଗିବେନି। ଠାକୁର ଗଢିବାରେ ଯେଉଁ ନିଷ୍ଠା ଦରକାର ତା ନ ରହିଲେ କେମିତି ହବ? ପଇସା ଲୋଭରେ ପଡି ଠାକୁରଙ୍କ ମୁହଁକୁ ସିନେମା ବାଲାଙ୍କ ମୁହଁ ପରି କରିଦେଲେ ତାଙ୍କ ଇଜ୍ଜତରେ ଆଞ୍ଚ ଆସିବନି।
4: ଠାକୁରଙ୍କୁ କିଏ ଦେଖିଛି ଯେ ତମେ ଠାକୁରଙ୍କୁ ଠାକୁର ଭଳି ଗଢିପାରୁନ ବୋଲି ମନ ଉଣା କରୁଛ? ଆଉ ଠାକୁର ଗଢିବାର ନିଷ୍ଠା ତମଠୁ ଅଧିକ କାହାର ଥିବ ବୋଲି ମୁଁ ତ କାହିଁ ଆଶା କରିପାରୁନି। ଆଉ କହୁଛ ଠାକୁରଙ୍କୁ ନେଇ ଯାହା ଇଚ୍ଛା ତାହା କରିପକଉଛ, ସେମିତି ତ ସମସ୍ତେ କରୁଛନ୍ତି, ଠାକୁର ଖାଲି ତମ ଉପରେ ରାଗିବେ କାହିଁକି ମ? ବୁଝିଲ, ଅତି ଗୁଡ଼ାଏ ପରିଶ୍ରମ କରି କରି ତମ ମୁଣ୍ଡ ଆଉ କାମ କରୁନି, ତମେ ସେ କାମ ଦାମ କିଛି ଦିନ ଛାଡ଼ି ବିଶ୍ରାମ ନେଲ।
3: କଣ କହିଲ, ଛାଡ଼ିଦେବି? ଆରେ ଇଏ କି କଥା କହୁଛ, ଆଉ ଜମା ସପ୍ତାହେ ରହିଲା ଗଣେଶ ଚତୁର୍ଥୀ, ସାଇ ଟଙ୍କା ଆଉ ମତେ ରଖିବେ ଟି? ସେଥିରେ ପୁଣି ଇଏ ଦଶା, କଣ ଯେ ମୁଁ କରିବି
5: ବାପା? ଆଜି ବି ଭାଙ୍ଗି ଯାଇଛି ସେ ଏକା ଜାଗାରୁ ନା, କାଲି ତ ଭଲ ଭାବେ ଜଣା ହେଇଥିଲା।
3: କାଲି ରାତିରେ ପରା ମୁଁ ଦେଖିଥିଲି ଠିକ ଥିଲା, ହେଲେ ସକାଳୁ ମତେ ଲାଗୁଛି କିଛି ଗୋଟେ ଅଦୃଶ୍ୟ ଶକ୍ତି ଆମ ଉପରେ ପ୍ରତିଶୋଧ ନେଉଛି, ନହେଲେ ଠିକ ସେଇ ଗୋଟେ ଜାଗାରୁ।
5: ସେସବୁ ବାଜେ କଥା, ଆମର ଗଢିବାରେ କୋଉଠି ଅସୁବିଧା ରହୁଛି?
4: ନାଇଁ ରଞ୍ଜୁ, ମୂର୍ତ୍ତି ଗଢିବାରେ ତୋ ବାପାଙ୍କର କେବେ ଭୁଲ ହବନି, ମୂର୍ତ୍ତି ଗଢିବା ତ ତାଙ୍କ ପାଇଁ ପିଲା ଖେଳ।
3: ପିଲା ଖେଳ ତାହା ନ ହୋଇଥିଲେ

0: ରମାନଙ୍କୁ ମୁଁ ଏମିତି ମାଟି କଣ୍ଢେଇ ଭଳି ଗଢ଼ନ୍ତି?
1: ସେମିତି ଦେଖିଲେ ସବୁଗୁଡା ମାଟି କଣ୍ଢେଇ, ଭାଙ୍ଗିଗଲେ ଗଲା, ଆଉ ଗଢ଼ା ହବ? ଏତେ ବ୍ୟସ୍ତ କାହିଁ?
2: ହଁ, ଏଇ ପିଲାତୁଣ୍ଡରେ ସିଏ ଯାହା କହୁଛି କିଛି ଭୁଲ କହୁନି, ତମେ ସେ ନେଇ ଏତେ ବେଶି ଚିନ୍ତା କରନି।
0: କେମିତି ଚିନ୍ତା କରିବିନି ସୁଲୋଚନା, ବାପ ଅଜା ଅମଳରୁ ମୂର୍ତ୍ତି ଗଢ଼ି ଗଢ଼ି ଠାକୁରମାନଙ୍କ ସହ ଆମ ପରିବାରର କେମିତି ଗୋଟେ ଭାବଗତ ସମ୍ପର୍କ ଗଢ଼ି ହେଇଯାଇଛି। ସେମାନଙ୍କର କିଛି ଗୋଟେ ଭାଙ୍ଗିଗଲେ ମୋତେ ଲାଗୁଛି ଯେମିତି ଆପଣାର କାହାର କିଛି ହେଇଯାଉଛି। ମୂର୍ତ୍ତିଟାକୁ ମୁଁ ସିଧା ଚାହିଁପାରୁନି ସୁଲୋଚନା, ଦେଖିଲ? ଦେଖ, ଗଣେଶଙ୍କ ଶୁଣ୍ଢରୁ ଯୋଉଠୁ ମାଟି ଛାଡ଼ି ଛଣ ବାହାରି ପଡ଼ିଛି, କେମିତି ରକ୍ତ ସାଲ ବୋଲି ଦେଖାଯାଉନି?
1: ଓହୋ, ଭାଙ୍ଗିଗଲା ତ ଗଢ଼ା ହବ, ଆସ ମୁଁ ମାଟି ଏକାଠି କରୁଛି, ଏତେ ଭାବିଲେ ଲାଭ କଣ?
0: ଗଢ଼ିଦବାଟା କିଛି ବଡ଼ କଥା ନୁହେଁ, କିନ୍ତୁ କଥା ହେଲା ବାରମ୍ବାର ଭାଗୁଛି କାହିଁକି, ତା ପୁଣି ସେଇ ଗୋଟାଏ ଜାଗାରୁ।
2: ଓହୋ, ଛୁଆଟା କଥା ଟିକିଏ ବି ତମ ମୁଣ୍ଡରେ ପଶିଲାନି, ସେଇ କଥାକୁ ପୁଣି ଗୁଣି ହଉଛ, ତାଡେ ଟିକେ ଚାହିଁଲ। କଣ ଦେଖୁଛ?
0: ଦେଖୁଛି ମନ୍ଦିର ତୋଳା ଚାଲିଛି, ବାରଶ ବଢ଼େଇ ଲାଗିଛନ୍ତି, ହେଲେ ଦଧି ନଉତି ବସିପାରୁନି, ବିଶୁ ମହାରଣା ଆଖିରେ ନିତ ନାହିଁ, ତା ନିହାଣ ମୁଗୁରର ସବୁ ଚାତୁରୀ ହାର ମାନୁଛି। ଆଉ ଆଉ ବି ଦେଖୁଛି ବାର ବରଷର ଛୁଆଟାଏ ନିହାଣ ମୁକୁର ଧରି ମନ୍ଦିର ଚୂଡାକୁ ଚଢୁଛି।
2: ସେଇ ଛୋଟିଆ ଛୁଆଟା ଛାତିରେ ଏତେ ଦମ୍ଭ, ଅଥଚ ତମେ ଭାଙ୍ଗି ପଡୁଛ।
0: ଭାଙ୍ଗି ପଡନ୍ତି ନାହିଁ ସୁଲୋଚନା, ମୁଁ ଯଦି ସେମିତି ଛୋଟିଆ ଛୁଆଟେ ହେଇଥାନ୍ତି, ବାପାଙ୍କ ପାଖରେ କାମ ଶିଖୁ ଶିଖୁ ଚଗଲାମିରେ ଶୁଣ୍ଢଟା ଭାଙ୍ଗି ଦଉଥାନ୍ତି, ଆଉ ବାପାଙ୍କ ଡରରେ ବୋଉ କାନି ତଳେ ଲୁଚି ଯାଉ ଯାଉ ତା ହାତରୁ ଚା କପ୍ଟା ପକେଇ ଦେଉଥାନ୍ତି।
3: ବୋଉ ବୋଉ ବାପା,
4: ଯା ଭାଙ୍ଗିଦେଲୁ?
3: କୁଆଡେ ଗଲା ସେ ଟଙ୍କା, କୁଆଡେ ଗଲା?
4: କଣ କଲା କି, କାଇଁ ତା ପୁଛେ ଲାଗିଛୁ? ଶୁଣେ, ଏଠିକି ଆସି ଚା କପ୍ଟା ବି ଭାଙ୍ଗି ଦେଇ ସାରିଲାଣି।
3: ଆରେ ଚା କପ୍ କଣ, ଏ ଘରର ସବୁ ଭାଙ୍ଗିକିରି ଥୋଇବ।
4: କାହିଁକି, ତମର କଣ ଭାଙ୍ଗିଦେଲା କି?
3: ଛଅ ଦିନ ଲାଗି ଯୋଉ ବଡ ଗଣେଶ ମୂର୍ତ୍ତିଟା କରିଥିଲି ତା ଶୁଣ୍ଢକୁ ବାବୁ ଭାଙ୍ଗି ଦେଇକି ଆସିଛନ୍ତି।
4: ହଇରେ, ତୁ ଭାଙ୍ଗି ଦେଇଛୁ?
5: ନାଇଁ ବାବୁ, ମୁଁ କଣ ଜାଣି ଜାଣି ଭାଙ୍ଗିଛି, ବଡ ଶୁଣ୍ଢଟା ହେଇଥିଲା, ମୁଁ କହିଲି ଟିକେ ଦୋଳି ଖେଳିବି, ଯେମିତି ଓଳି ପଡିଛି ନା, ଠକିନା ତ ଛାଡ଼ିଗଲା।
3: ଠକିନା ତ ଛାଡ଼ିଗଲା, ଶୁଣ୍ଢ ତ ଦୋଳି ଖେଳିବା ଜାଗା। ଏଇ ଗୋବିନ୍ଦ ବାବୁ, ତମ ପୁଅକୁ ସମ୍ଭାଳ, ଆଉ ଦିନେ ଯେମିତି ମୋ ମୂର୍ତ୍ତି ଗଡା ଘରକୁ ନ ଯାଏ, ବୁଝିଲା?
5: ମୁଁ ଯଦି ଭାଙ୍ଗିଦେଲି ମୁଁ କଣ ଗଢ଼ିଦେବିନି?
4: ଶୁଣିଲା ତ, ମୋ ପୁଅ ଯଦି ଭାଙ୍ଗି ଦେଇଛି ସେ ପୁଣି ଥରେ ଗଢ଼ିଦବ।
3: ଭାବିଲା ଯେମିତି ଗଢିବାଟା ଗୋଟେ ପିଲା ଖେଳ, ବୁଝିଲ? ତାକୁ ଛାଡ଼ିବନି କହୁଛି, ଗଢିବ ବୋଲି ଯାଇ ଆଉ ଚାରିଟା ଭାଙ୍ଗିକି ଆସିବ।
4: ହଇରେ, ଯୁଆଡେ ଗଲୁ ସିଆଡେ କାମ ଲଗେଇ ଦେଇ ଆସିଲୁ, ହଉ ବଥିରି ହେଇ, କୋଉଥିରେ ନ ଲାଗି ଚୁପଚାପ ହେଇବ।
5: ନାଇଁ, ମୁଁ ଯଦି ଭାଙ୍ଗିଛି ମୁଁ ମୋର ଗଢିବି, ମୁଁ ଯାଉଛି ବାପାଙ୍କ ପାଖକୁ।
4: ନାଇଁ ଜାନା, ବାପା ବିଗିଡ଼ିବେ।
5: ତୁ ମତେ ନେଇଗଲୁ ବୋଉ, ମୁଁ କରିବି କି ନାଇଁ ଦେଖିବୁ।
4: ଯାଉନୁ, ମତେ କେମିତି ଆଣୁଛୁ?
5: ତୁ ଚାଲ ସାଙ୍ଗରେ, ନହେଲେ ବାପା ମୋ ଉପରେ ଚିଡ଼ିବ ପରା, ଚାଲ ନା।
4: ମୁଁ ଯାଇପାରିବିନି, ତୁ ଯା।
5: ବୋଉ, ତୁ ଭାବୁଛୁ ମତେ ଆସିବନି, ବୁଝିଲୁ ବୋଉ, ମୂର୍ତ୍ତି ଗଢିବା ନା ଭାରି ସହଜ, ବାପା ଗଢିଲା ବେଳେ ମୁଁ ପରା ସବୁଦିନ ଯାଇ ଦେଖେ, ମୁଁ ସବୁ ଶିଖି ଯାଇଛି। ତୁ ତ ବିଶ୍ୱାସ କରୁନୁ, ଚାଲୁନୁ ଦେଖିବୁ। ଏ ବୋଉ, ଚାଲ ନା।
4: ଓହୋ, ଆଚ୍ଛା ହଉ, ଚାଲୁ ଚାଲ ଦେଖିବା, ତୁ କଣ ବାପା ପାଖରେ ବସି ବସିକି ଶିଖି ଯାଇଛୁ, ମୁଁ ଆଜି ଦେଖିବି, ଚାଲ।
0: ବୁଝିଲ ସୁଲୋଚନା, ସତକୁ ସତ ସେଦିନ ମୁଁ ଏତେ ବଡ଼ ମୂର୍ତ୍ତିର ଶୁଣ୍ଢଟା ଗଢ଼ି ଦେଇଥିଲି, ସେଦିନର ସେ ପାରିଲାପଣ ଆଜି କେମିତି ଉଣା ହେଇଗଲା ପରି ଲାଗୁଛି।
2: ଆଜି କିଛି ବି ଉଣା ହେଇନି ମା, ତମେ ଯାହା ଅଯଥାରେ ବ୍ୟସ୍ତ ହେଇପଡୁଛ, ଦେଖିଲ ସୂର୍ଯ୍ୟଙ୍କ କିରଣ ପଡ଼ି ସେ

0: ମୂର୍ତ୍ତିଟା କେମିତି ଝଲସି ଉଠୁଛି। ଏତେ ସୁନ୍ଦର ମୂର୍ତ୍ତିଟାର ସେ ଗୋଟାଏ ଖୁଣ ଭାରି ଅସୁନ୍ଦର ଲାଗୁଛି, ଯେମିତି ତମକୁ ହାତଠାରେ ଡାକୁଛି। ରଞ୍ଜୁ ବି ମାଟି ପାଗ କରିସାରିଲାଣି, ତମେ ଯାଅ। ଆରେ ଉଠ, ଆଉ ପରା ଛଅ ଦିନ ରହିଲା ଗଣେଶ ପୂଜା।
1: ହଁ ହଁ ତ ହଉ ହଉ ହଉ, ତମେ ଯାଅ।

0: କଣ ଫେରିଲୁ?
1: ହଁ, ସଞ୍ଜ ହେଇଗଲା ପରେ ଆଉ କଣ କରିଥାନ୍ତି?
0: କାଇଁ ଆଉ ଘଡ଼ିଏ ବସିଲୁନି?
1: ହଁ, ଆଉ ଘଡ଼ିଏ ବସିଥିଲେ ହେଇଥାନ୍ତା। ଆଜି ସାଇ ପୂଜା କମିଟିର ମିଟିଂ ଅଛି ତ।
0: ଦିନ ଯାକ ବନିଶୀ ଧରି ବୁଲୁଥା, ସଞ୍ଜକୁ ମିଟିଂ କରୁଥା, ଖାଇବାକୁ କୋଉଠୁ ଆସିବ ସେ ଚିନ୍ତା କରିଛୁ?
1: କାଇଁ ଖାଇବାକୁ ଆଜି କିଛି ହେଇନି କି?
0: ହବନି କାହିଁକି, ବାପା ତ ବୁଢା ହେଇନି, ଅଣ୍ଟାରେ ଜୋର ଅଛି, କମଉଛି।
1: ବୋଉ ତୁ ଥଟା କରୁଛୁ ମତେ, ମୁଁ ଚାହିଁଲେ କଣ ଏନେ ରୋଜଗାର କରିପାରିବିନି?
0: ଚାହିଁବୁ ଆଉ କୋଉ କାଳେ ମ, ଆରେ ଚାହିଁବୁ ଆଉ କୋଉ କାଳେ, ଆସି ଦି ଦିଟା ପିଲାର ବାପ ହେଲୁଣି। ଭାବିଥିଲି ପର ଝିଅଟେ ବେକରେ ବାନ୍ଧିଦେଲେ ମୁଣ୍ଡକୁ ଚିନ୍ତା ଆସିବ, ହେଲେ ଓଲଟା ତୋ ସଂସାରକୁ ବି ମୁଣ୍ଡେଇବାକୁ ପଡିଲା।
1: ମୋ ସଂସାର ଯଦି ତତେ ଏତେ ଅଡୁଆ ହଉଛି ବୋଉ, ଆଜି ତାକୁ ତା ବାପ ଘରକୁ ପଠେଇଦେ, ସେ ତା ଛୁଆ ଦିଟା ନେଇ ଚାଲିଯାଉ, ମତେ ଖାଇବାକୁ ଅଭାବ ରହିବନି ମ।
0: ଆରେ କଣ କହିଲୁ, ବୋହୁକୁ ବାପ ଘରକୁ ପଠେଇଦେବି, ତତେ ଟିକେ ଲାଜ ମାଡ଼ୁନି?
1: ଲାଜ କାହିଁକି ମାଡ଼ିବ, ଲାଜ କାହିଁ ମାଡ଼ିବ, ତୁ ତ ଜାଣିଛୁ ତୋ ପୁଅର ଚାକିରି ବାକିରି ନାହିଁ, ବା କାହିଁ କରୁଥିଲୁ ମତେ?
0: ଚାକିରି କଲୁନି, କିଏ ମନା କରୁଥିଲା?
1: ଚାକିରି ବଣ୍ଟା ହଉଛି ତ, ଯାଇକିରି ନେଇ ଆସିଥାନ୍ତି, କେତେ ବିଏମ୍ଏ ବାଲା ଗଡ଼ଗଡ଼ଉଛନ୍ତି ବୋଉ।
0: ଆମ ମଝିଆଟା ତ ପୁଣି ପେପର ମିଲ୍ରେ ଚାକିରି ପାଇଲା।
1: ଚାକିରି ଚାକିରି କୋଉଠୁ ହେଲାଣି ତାର, ସିଏ ତ ଅବିକା ଟ୍ରେନିଂ ନଉଛି, କେଇଟା ମାସ ପରେ ପୁଣି ଆସି ଘରେ ବସିବ, ଚାକିରି ଯାଇ କେବେ ମିଳିବ? ଠିକ ଅଛି,
0: ଯେବେ ମିଳୁ ମିଳିବ ତ।
1: ହଉ ହେଲା, ତାକୁ ମିଳିଲା, ତାର ତ ସେ ଟେକ୍ନିକାଲ ଲାଇନରେ ଗଲା, ମୁଁ ଏବେ କଣ କରିବି?
0: ତୁ ଗଲୁନି, ତତେ କିଏ ମନା କଲା କି? ହଉ ହେଲା, ଚାକିରି ନହେଲା ନାହିଁ, ବାପ ଅଜା ଚଉଦ ପୁରୁଷର ଯୋଉ ବେଉସାଟି ଅଛି ସେତକ କୋଉ କଲୁ?
1: ମୁଁ କଣ କରିଥାନ୍ତି, ରଞ୍ଜୁ କରୁଛି ପରା।
0: ରଞ୍ଜୁ କରୁଛି ପରା, ସେ ବାର ବର୍ଷର ପିଲା, ମୂର୍ତ୍ତି କାମ କରୁ, ମଝିଆଟା ଘର ଛାଡି ବାହାରେ ପଡିଥାଉ, ତୁ ତୋର ଖାଇପି ଭୁଲ, ଯା ଆଉ ଠିଆ ହେଲୁ କାହିଁକି, ମାଇପ କହିବୁ ବାଢି ଦବ, ଖାଇପି ମାମଲେତିକି ବାହାରି ଯିବୁ,
1: ଚୋପାଟା ଖାଇବି। ଆଉ ତତେ ମାଗିଲି ଯେ ତୁ ଘଡ଼ିଏ ପୁରାଣ ପଡିଲୁ, ପୁଣି ଅବିକା ଯାଏ ତାକୁ କହିବି, ସିଏ ମତେ ଆହୁରି ଘଡ଼ିଏ ପୁରାଣ ପଡିବ, ମୋର ବାବା ଖାଇବା ଦରକାର ନାହିଁ, ମୁଁ ଚାଲି, ମୋ ପାଇଁ ରାତିକି ରଖିବୁ ନାହିଁ।
0: ତୋର ତ ମାସକରେ ପନ୍ଦର ଦିନ ଏଇ କଥା କହୁ, ଆଉ ଦେଖିଲା ବେଳକୁ ରାତିକି ଆସି ଠିକ ଖାଉ।
1: ହଉ ଆଜି ଦେଖେ, ଆଜି ଦେଖ, ମୁଁ ଚାଲି, ମତେ ଅପେକ୍ଷା କରିବନି, ଫେରୁ ଫେରୁ ଡେରି ହବ।
0: ହଁ କୋଉଦିନ ଆଉ ସଳ ଫେରୁ ଯେ ଆଜି ଡେରି ହବ। ଇଏ ତ କୋଉଦିନ ପଦୁଟିଏ କହିବେନି, ସେଇଥିପାଇଁ ୟା ମୁହଁ ବଢିଗଲା, ଘରେ ଟିକିଏ ବି ରହିବାର ନାଁ ଧରୁନି, କୁଆଡେ କୁଆଡେ ବୁଲି ବୁଲି ଆସି ପହଞ୍ଚି ଯାଉଛି, ଖାଇବାକୁ ଦିଅ।
2: ବୋଉ ବାଲୁ ବାଲୁ ଶୀଘ୍ର ଭାରି ଭୋକ ହେଲାଣି,
0: କାମ ସରିଗଲା? ଆଉ ବାପା
2: ଧୋଇଦାଇ ହଉଛନ୍ତି, ତୁ ମତେ ଦେଲୁ ଶୀଘ୍ର,
0: ରହ ଟିକେ ମୁଁ ଆଳୁଟା ଚକଟି ଦିଏ।
2: ମୁଁ ତାହେଲେ ଯାଉଛି ଭାଉଜଙ୍କୁ କହିବି ଦେବେ।
0: ନାଇଁ ନାଇଁ, ସେ ପିଲାକୁ ଶୁଆଉଛି, ତାକୁ ଡାକନା, ସେ ଦିଟା ଯଦି ଉଠିବେ ନା ଗଲା ସମସ୍ତେ ନିକିମା।
2: ଆଉ ତାହେଲେ ଦଉନୁ,
0: ଏତେ ଭୋକ ଯାଏ କେମିତି ରହିଥିଲୁ ବା। ହଉ ସେଇଠି ଚଟେଇ ପକା, ମୁଁ ଭାତ ଆଣୁଛି।
2: କଣ ଏତେବେଳେ ଯାଏ କରୁଛୁ,
3: କଣ ଖାଇ ବସିଲୁ ନା କଣ?
2: ହଁ ପରା, ବୋ ଭାତ ବାଢୁଛି ଯେ ଆସି ଘଣ୍ଟାଏ ହେଲାଣି,
3: ତାହେଲେ ସାଙ୍ଗ ହେଇ ଖାଇଦବା ଆଉ। ହେଇ ଶୁଭୁଛି, ଆମ ଦି ଜଣ ପାଇଁ ଗୋଟାଏ ଥାଳିରେ ନେଇ ଆସ,
2: ମୁଁ ତ ତା ପାଇଁ ବାଢି ସାରିଲିଣି।
3: ହଉ ହେଲା, ଆମେ ସାଙ୍ଗ ହେଇ ବସି ଯାଉଛୁ, ତମେ ପଛରେ ଆଉ ଦିଟା ଭାତ ଦେଇଦବ।
0: ତମେ କଣ ସତରେ ଏତିକି ବେଳୁ ଖାଇବ?
3: ହଁ ଭୋକ କଲାଣି ପରା।
2: ବାପା ଏଇଠି ବସ।
3: ହଉ ହଉ,
0: କାମ ସରିଯାଇଛି ଟି?
3: ନାଇଁ ସରିଲା କେତେବେଳେ?
0: ଆଉ ଏତିକି ବେଳୁ କଣ ଖାଇ ବସିଲଣି, କୋଉ ଦିନ ତ ଏତେ ଶୀଘ୍ର ଖାଉନି?
2: ଶୀଘ୍ର ଖାଇଦେଲେ ଆମେ ରାତି ସାରା ମୂର୍ତ୍ତି ଗଢା ଘରେ ରହିବୁ ପରା।
0: ମୂର୍ତ୍ତି ଗଢା ଘରେ ରାତି ସାରା ରହିବ ହଏ?
3: ହଁ ବୁଝିଲ, ଛୁଣ୍ଡଟା କେମିତି ଭାଙ୍ଗୁଛି ଜାଣିବା ପାଇଁ ଏଇଟା ଏକମାତ୍ର ବାଟ।
0: କଣ ରଞ୍ଜୁ ବି ରହିବ ସେଠି ତମ ସାଙ୍ଗରେ?
2: ଆଉ ମୁଁ ନ ରହିଲେ ହବ, ଆମେ ଦିହେ ଜଗି ବସିବୁ, ଦେଖିବୁ କିଏ ଆସି ସେ ଶୁଣ୍ଡଟା ଭାଙ୍ଗି ଦଉଛି।

0: ଆମ କବାଟରେ ଦିଆ ହଉଥିବା ସେ ମୋଟା କାଠ ଖଣ୍ଡକ ନବା, ଯିଏ ଆଜି ହାବୁଡରେ ପଡିବ ନା ତା ମୁଣ୍ଡକୁ ଦିଖଣ୍ଡ କରିଦେବି।
1: ଆରେ ତୁ କାହାକୁ ବାଡ଼େଇବୁରେ, ତୁ କଣ ଭାବୁଛୁ ସେ ଆମରି ଭଳି ମଣିଷଟା ହେଇଥିବ?
2: ଆରେ ଆରେ ତମେ କଣ ଉଠିଲଣି?
1: ଆଉ ଇଚ୍ଛା ନାହିଁ,
2: କିଛି ତ ଖାଇନ, ମୁଁ ତ ଏକା ରଞ୍ଜୁ ପାଇଁ ବାଡ଼ିଥିଲି।
1: ମୁଁ ଠିକ ଖାଇଛି, ପାଣି ଦେଲ, ମୁଁ ହାତ ଧୁଏ।
2: ବାରଣ୍ଡାରେ ଅଛି, ଯାଅ, ମୁଁ ରଞ୍ଜୁକୁ ଆଉ ଦିଟା ଦିଏ।
0: ନାଇଁ ବୋଉ, ମୁଁ ଆଉ ଖାଇବିନି, ମୋର ବହୁତ ହେଇଗଲା, ମୁଁ ଉଠିଲି।
2: କଣ ତତେ ଏଇନା ଏତେ ଭୋକ କରୁଥିଲା ପରା?
1: ରଞ୍ଜୁ
0: ବୋଉ, ମୁଁ ଚାଲିଲି ବାପାଙ୍କ ସାଙ୍ଗରେ।
2: ଟୋକାଟା ବି ଜମା ଖାଇଲାନି, କେବେ ମୂର୍ତ୍ତି କଥା ତୁଟିବ କେଜାଣି।
1: ଲଣ୍ଠନଟା ଆଉ ଟିକେ ତିଜି ଦେଲୁ, ହଁ ସେତିକି ଦେଖ, କେତେ ସୁନ୍ଦର ଦିଶୁଛି ମୂର୍ତ୍ତିଟା, ସତେ ଯେମିତି ଗୋଟେ ଜ୍ୟୋତି ବାହାରୁଛି।
0: ଶୁଣ୍ଢଟା ପଛରେ ଯୋଡ଼ା ହେଇଛି ବୋଲି ଜମା ଜଣାପଡ଼ୁନି, ପୁରା ମିଶି ଯାଇଛି।
1: ଦେଖିଲେ ମନ ପୁରି ଉଠୁଛି, ସତେ ଯେମିତି ମୂର୍ତ୍ତିଟା ଜୀବଦାନ ପାଇଯାଇଛି, କେତେ ଜୀବନ୍ତ ଜିତୁଛି ସତେ।
0: ଝରକା ଖୋଲିଦେଲେ ମୂର୍ତ୍ତି ଆଡ଼କୁ ପବନ ଟିକେ ଆସନ୍ତା,
1: ଭାରି ଶାନ୍ତି ଲାଗୁଛି। ମୋ ମନ କହୁଛି ଆଜି କିଛି ଅଘଟଣ ଘଟିବନି।
0: ବାପା ବାପା,
1: କଣ ହେଲା, କଣ କହୁଛୁ?
0: ଝରକା ଖୋଲିଦେଲେ ପବନ ବାଜି ଶୁଖି ଯାଆନ୍ତା ସକାଳୁ।
1: ହଁ ଠିକ କଥା, ଖୋଲିଦେ ଖୋଲିଦେ। ଆଚ୍ଛା ରଞ୍ଜୁ, ପବନଟା ମୂର୍ତ୍ତି ଦିହରେ ସିଧା ସିବା ଯାଉଛି ନା?
0: ଭଲ ତ,
1: ପବନରେ ଶୁଣ୍ଢଟା ଭାଙ୍ଗିଯିବନି ତ?
0: ବାପା ତମେ କି କଥା କହୁଛ, ଏ ପବନ ଯଦି ମୂର୍ତ୍ତିର ଶୁଣ୍ଢ ଭାଙ୍ଗିଯିବ ତାହେଲେ ତା ପୂର୍ବରୁ ଆମ ଘର ବି ଭାଙ୍ଗି ଯାଇଥିବ।
1: ସତ କଥା ତ, ସତ କଥା ତ, ପବନରେ କେମିତି ଭାଙ୍ଗିବ? ନାଇଁ ନାଇଁ ଠିକ ଅଛି ଠିକ ଅଛି, ତାହେଲେ ଏବେ ଆମେ ଗୋଟେ କାମ କରିବା।
0: କି କାମ କରିବା?
1: ନାଇଁ ଆମେ ଆମେ ଆମେ କୋଉଠି ବସିଲେ ଠିକ ହବ? ହଁ ଏଇ କଣଟା ଠିକ ହବ, ଏଇଠୁ ଆମେ ଦୁଆର ମୁହଁ, ଝରକା ଆଉ ମୂର୍ତ୍ତି ତିନିଟା ଯାକ ଦେଖିପାରିବା।
0: ଏଠି ବସିଲେ ଆମକୁ କିନ୍ତୁ ବାହାରୁ କେହି ଦେଖିପାରିବେନି।
1: ହଁ ବସ, ଠିକ ଭାବେ ବସିଲୁ ତ? ଲଣ୍ଠନଟା ଲିଭେଇଦେ। ବାସ୍, ଏଥର ଖୁଜୁ ବୁଜୁ ନ ହେଇ ଚୁପଚାପ ବସ।
0: ବାପା ଅନ୍ଧାରେ ତ ମୁହଁକୁ ମୁହଁ ଦିଶୁନି, କିଏ ଭାଙ୍ଗିବ ଆମେ ଜାଣିବା କେମିତି? ତମେ ମୋ ଠେଙ୍ଗାଟା କଣ କଲ?
1: ଆମେ ଆଲୁଅରେ ଥିଲେ ତ ସଙ୍ଗେ ସଙ୍ଗେ ଅନ୍ଧାର ହେଇଯିବାରୁ ଆଖିକୁ କିଛି ଦିଶୁନି। ତୁ ବ୍ୟସ୍ତ ହନା, ଧୀରେ ଧୀରେ ସବୁ ଠିକ ହେଇଯିବ, ସବୁ ଦିଶିବ।
0: ବାପା
1: କଣ ହେଲା, କଣ ଦେଖିଲୁ କି? କାଇଁ କୋଉଠି କୋଉଠି?
0: ନାଇଁ କିଛି ନାହିଁ ବାପା, ସେ ମୂର୍ତ୍ତିଟା ଆଡ଼େ ଚାହିଁଲ, ମୂର୍ତ୍ତିଟା କେତେ ବଡ ଦିଶୁନି।
1: ଓହୋ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା, ହଉ ହଉ ତୁ ଚୁପ୍ ହେଇ ବସ, ଖସ ଖସ ହନି। ରଞ୍ଜୁ ନିଦ ଲାଗିଗଲାଣି କିରେ?
0: ବାପା ନିଦ ଲାଗୁନି ଯେ, ମଶା ଜୋରେ ହଉଛନ୍ତି।
1: ତୁ ଯା, ନହେଲେ ଘରେ ଶୋଇପଡ଼ିବୁ।
0: ନାଇଁ ବାପା, ମୁଁ ଏଇଠି ରହିବି, ଦେଖିବେ କିଏ ଭାଙ୍ଗୁଛି।
1: ହଉ ହଉ ତାହେଲେ ମୋ ପାଖକୁ ଟିକେ ଉଞ୍ଚିଆ, ସେଇ ବାସ୍ ବସ୍ ଚୁପଚାପ।

0: ଏଇଟା ସେ ଗୋବିନ୍ଦ ମହାରଣା ଘରଟି
1: ହଁ ତ ତୁ ଯାହା କହ ଏ ଗୋବିନ୍ଦ ମହାରଣାଟା ଗୋଟେ ହାତ ପାଇଛି ଏକା ମୂର୍ତ୍ତିଟା ଗଢିଥିବ ଯଦି ତୁ ଘଡ଼ିଏ ଚାହିଁଥିବୁ
0: ବା ଚାଲ ଚାଲ ଘରେ ଆଉ ଖାଇବାକୁ ରଖିଥିବ ନା ନାଇଁ
1: ହଁ ଏତେ ତ ରାତି ହେଲାଣି ଘରେ କାହିଁ ଖାଇବା ଥିଲା ଭଳିଆ ଜଣାପଡ଼ୁନି ହଉ ଚାଲ ଚାଲ ଢାବାରେ ଖାଇକି ଯିବା ଚାଲ ଚାଲ
2: ବାପା ବାପା ତୁ ଆର ମୁହଁକୁ ଯାଇଲ ଆସିଲା ଆସିଲା ମୋ ବାଡିଟା
3: ଏ ଘରେ ଅଛ ନା ନାଇଁ ମ ଅନ୍ଧାରଟାରେ କେମିତି ବସିଛ
2: ବାପା ବୋଉ ବୋଉ ତୁ ଯଦି ଏଇନେ ନ ଡାକିଥାନ୍ତୁ ନା ମୁଁ ତ ବାଡିରେ ଦେଇଥାନ୍ତି ବାହାରେ
3: ଭଲ ଜଗିଛ ଆଉ ଯିଏ ଭାଙ୍ଗୁଥିବ ସିଏ ତ ଏମିତି ଦୁଆର ମୁହଁ ବାଟେ ଆସେ ଆଉ
4: ତମେ ପୁଣି କୁଆଡେ ଆସିଲ
3: ଆସ ବାରଟା ବାଜିଲାଣି ଆଉ କଣ କିଏ ଏତେ ରାତିରେ ଭାଙ୍ଗିବା ପାଇଁ ଆସିବ ଘର ବନ୍ଦ କରି ଆସିଲ ଶୋଇବ
4: ନ ଆସିବ ବୋଲି କିଏ କହିବ ଏତେ ସମୟ ତ ବସିଲୁଣି ଆଉ ଦି ତିନି ଘଣ୍ଟାର କଥା ତମେ ଯାଅ ଶୋଇବ ଯା ବରଂ ରଞ୍ଜୁଟାକୁ ନେଇଗଲ ତାକୁ ନିଦ ମାରିଲାଣି
3: ନାଇଁ ନାଇଁ ମୁଁ ଯିବିନି ତାହେଲେ ମୁଁ ବି ଏଇଠି ରହୁଛି
4: ତମେ ରହିଛି କଣ କରିବ
3: ସମସ୍ତେ ସାଙ୍ଗ ହେଇ ଜଗିବା
4: ଓହୋ ତମେ ଯାଅ ପରା କହୁଛି ଏତେ ଲୋକ ରହିବା ଭଲ ନୁହଁ ତମେ ରଞ୍ଜୁକୁ ନେଇଗଲ
3: ସିଏ ତ ରାଜି ହଉନି
4: ହଉ ସେ ଥାଉ ତମେ ଯାଅ
3: ହଉ ମୁଁ ଯାଉଛି ଆଉ କଣ ଦରକାର କି ଦେଇଯିବି
4: ନାଇଁ ନାଇଁ ବାବୁ କିଛି ଦରକାର ନାହିଁ ଯାଅ

ଘରର ବାଉଁଶ ଗୁଡ଼ାକୁ ଅନବରତ ପୋକ କାଟି ଚାଲିଛି, ଆଉ କିଛି ଦିନେ ପୁରା ଫମ୍ପା ହେଇଯିବ। ତାପରେ ଏତେ ଦମ୍ଭିଲା ବାଉଁଶ ଗୁଡ଼ା ନିହାତି ପାପରା ହେଇଯିବ। ମୋ ଭିତରେ ବି କିଏ ଯେମିତି କରିଚାଟାକୁ କିଟ୍ କିଟ୍ କରି କାଟି ଚାଲିଛି। ମୋ ଦମ୍ଭ, ମୋ ବିଶ୍ୱାସ ସବୁ ଯେମିତି କ୍ରମଶଃ ଭୁଶୁଡ଼ି ପଡ଼ୁଛି। କାହିଁକି କାହିଁକି ଏମିତି ହଉଛି? କୋଉ ଭୁଲ ଯୋଗୁଁ ମୁଁ ଏମିତି ଶାସ୍ତି

ରାତି ବୋଧେ ତିନିଟା ହବ। କାହିଁ ଏ ଯାଏ ତ କେହି ଆସିଲେନି। ତାହେଲେ ତାହେଲେ କଣ ମୁଁ ଯାହା ଭାବୁଛି ଠିକ ସେଇଆ, ଗୋଟେ ଅଦୃଶ୍ୟ ଶକ୍ତିର

ଶେଷ ହେଲା ନାଟକ ଗଣେଶଙ୍କ ଶୁଣ୍ଢ। ନାଟକର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଗୋବିନ୍ଦ ମହାରଣା, ଭୀମ ସିଂ, ସୁଲୋଚନା ତୃପ୍ତି ରାଣୀ ସିହ୍ନା, ରଞ୍ଜୁ ଲୋପାମୁଦ୍ରା ପଟ୍ଟନାୟକ, ଅଜୁ ଚିରଞ୍ଜୀବ ରାଉତରାୟ, ଗୋବିନ୍ଦ ବାପା କୁଞ୍ଜବେହାରୀ ନନ୍ଦ, ଗୋବିନ୍ଦ ବୋଉ ଆହ୍ଲାଦିନୀ ମିଶ୍ର, ଛୋଟ ଗୋବିନ୍ଦ କମଳନାଥ ସାହୁ, ପ୍ରଥମ ଗ୍ରାହକ ସରୋଜ ବେହେରା, ଦ୍ୱିତୀୟ ଗ୍ରାହକ ତପନ ପରିଜା। ମୂଳ ଗଳ୍ପ ଡକ୍ଟର ଜୟନ୍ତ ମହାପାତ୍ର, ବେତାର ରୂପାନ୍ତର ପ୍ରବୋଧ କୁମାର ରାଉତ ଏବଂ ପ୍ରଯୋଜନା ଦୀପକ ସାମନ୍ତରାୟ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶାସ୍ତ୍ରୀୟ ସଂଗୀତ କ୍ରମରେ ପ୍ରଚାର କରୁଛୁ ଶିଳ୍ପୀ ମାଲିନୀ ରଜୁରକରଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ନଟ ଭୈରବ।

ଅଭୁଲା ଗୀତରେ ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ, ଶିଳ୍ପୀ ସ୍ନିଗ୍ଧାରାଣୀ କର ଏବଂ ଅଜୟ କୁମାର ସତପଥେ। ପ୍ରଥମେ ଶିଳ୍ପୀ ସ୍ନିଗ୍ଧାରାଣୀ କର, ସେ ଗାଇଛନ୍ତି ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନା।

0: ଅଭୁଲା ଗୀତରେ ଶୁଣୁଥିଲେ କେତୋଟି ଆଧୁନିକ ଗୀତ। ଶିଳ୍ପୀ ଥିଲେ ସ୍ନିଗ୍ଧା ରାଣୀକର ଏବଂ ଅଜୟ କୁମାର ଶତପଥୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ ପାଲା, ପରିବେଷଣ କରିଛନ୍ତି ସୁରେନ୍ଦ୍ରନାଥ ଛୋଟରା ଏବଂ ସାଥୀ ବଂଶୀଧର ମହାରଣା, ଗଜେନ୍ଦ୍ର ଜେନା, ବୈକୁଣ୍ଠ ପାତ୍ର, ଗୋବିନ୍ଦ ମହାରଣା ଏବଂ କରୁଣାକର ନାୟକ।

ଅଗଣିତ ଶ୍ରୋତା ମାନଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଆମର ପ୍ରାଚୀନ ବିଦଗ୍ଧ କଳା ପାଲାର ମୌଳିକକୁ ରକ୍ଷା କରି ଆମେ ଆମେ ସେଇ ପାଲା ସଂସ୍କୃତି ଉପରେ ସମ୍ୟକ କିଛି ଧାରଣା ଦଉଛୁ ଆପଣମାନଙ୍କୁ। ଗଜିବାବୁ, ପାଲାର ପରମ୍ପରାକୁ ରକ୍ଷା କରିବାକୁ ଯାଇ ନମସ୍କାରାତ୍ମକ ମଙ୍ଗଳାଚରଣ ପ୍ରଥମେ ଆମେ ଗୋଟିଏ ପଦ ନମସ୍କାରାତ୍ମକ ମଙ୍ଗଳାଚରଣ ପ୍ରଭୁଙ୍କୁ ନିଜର ଭକ୍ତିପୂତ ଅର୍ଘ୍ୟ ଜଣାଇବା।

ଯୁକ୍ତ ପାପାଚରଣ ଦୂର କରନ୍ତୁ। ଆପଣଙ୍କ ଅପାର କୃପା ଓ ମହାନ ଦୟା ପାଇଁ ଆମେ ଆପଣଙ୍କର ଅଧିକାଧିକ ନମ୍ରତା ପୂର୍ବକ ସ୍ତୁତି କରୁଛୁ। ସେଇ ପରମେଶ୍ୱର ବିଶ୍ୱର ମଙ୍ଗଳ କରନ୍ତୁ। ସର୍ବେ ବୋଲନ୍ତୁ ଆନନ୍ଦିତ। ଏବେ ଆମେ ଗୋଟିଏ ବିଷୟବସ୍ତୁ ନିର୍ଦ୍ଧାରଣ କରୁଛୁ, ସେଇ ମହାଭାରତ ଉପାଖ୍ୟାନ ଧର୍ମପକ୍ଷ ଉପାଖ୍ୟାନଟି। ପ୍ରଥମ ରାଗ ହେଉଛି କାମୋଦି।

ମହାଭାରତର ଉପାଖ୍ୟାନ ଧର୍ମରାଜ ଯୁଧିଷ୍ଠିର ଏଇ କୌରବର ମାନଗୋବିନ୍ଦଙ୍କର କପଟ ପାଶାରେ ହାରି ବାର ବର୍ଷ ବନବାସ ଏକ ବର୍ଷ ଅଜ୍ଞାତ ବନବାସ ୟାକୁ ପାଳନ କରିବା ନିମିତ୍ତ ଆଜି ବାହାରି ଯାଇଛନ୍ତି ଜଙ୍ଗଲ ଭିତରକୁ। କଣ କରିବେ ଚାରି ଭାଇ ସାଙ୍ଗରେ ପାଞ୍ଚାଳି ବନ ଭିତରେ ଗୋଟିଏ ପର୍ଣ୍ଣ କୁଟୀର କରି ରହିଲେ। ରହିଲା ପରେ ସମସ୍ତଙ୍କ ମନ ଦୁଃଖ, ସେଇ ପ୍ରଭୁଙ୍କୁ ଚିନ୍ତା କରୁଛନ୍ତି ଧର୍ମରାଜ ଯୁଧିଷ୍ଠିର। ଠାକୁର ବିରାମ ପରମହଂସଙ୍କ ମତରେ

ସେହି ପରମେଶ୍ୱରଙ୍କର ପ୍ରୀତ୍ୟର୍ଥେ ପ୍ରାର୍ଥନା କରୁଛନ୍ତି। ଦୁଃଖାଭିଭୂତ ଅବସ୍ଥା ସମସ୍ତ ଭାଇମାନଙ୍କୁ ଲକ୍ଷ୍ୟ କରୁଛନ୍ତି। ସେଇଠି ଅନ୍ତର୍ଯ୍ୟାମୀ ପ୍ରଭୁଙ୍କୁ କହୁଛନ୍ତି, ଚିନ୍ତା କରୁଛନ୍ତି, ଧର୍ମରାଜ ହେ ପ୍ରଭୁ ମୋତେ ରାଜଗାଦୀ ଛାଡିକି ଆପଣଙ୍କର ଯୋଉଠି ଇଚ୍ଛା ମୋତେ ରଖିଲେ ମଧ୍ୟ ମୋର ଦୁଃଖ ନାହିଁ। ଏଇ ଛଳରେ ଦେବଦତ୍ତ ଆର୍ଯ୍ୟଙ୍କର ଗୋଟିଏ ପଦ ମନେ ପଡେ, ସେ ଲେଖିଛନ୍ତି ଗୋଟିଏ ପଦ। ଧର୍ମରାଜ ଯୁଧିଷ୍ଠିର କହୁଛନ୍ତି, ପ୍ରଭୁ।

ଧର୍ମରା ଯୁଧିଷ୍ଠିରଙ୍କର ମନ ଦୁଃଖ ଭାଇମାନଙ୍କର ପାଖରେ ଅଛନ୍ତି, ପାଞ୍ଚାଳୀ ବା ପାଖରେ ଅଛି, ପାଞ୍ଚାଳିକ କ୍ଷୁର୍ଣ୍ଣ ମନକୁ ଅନୁଧ୍ୟାନ କରି ଧର୍ମରାଜ ବନ ମଧ୍ୟରେ ବନର ଶୋଭା ଦେଖାଉଛନ୍ତି। ପାଞ୍ଚାଳୀକି ଡାକିଲେ, ପାଞ୍ଚାଳୀ ମନ ଦୁଃଖ କରି ବସନା, ଚାଲ।

0: ପ୍ରକୃତି ରାଣୀ ଆମ ପାଇଁ କେତେ ସୁନ୍ଦର ଜିନିଷ ସଜାଇକି ରଖିଛି। ଏଇ ପରମେଶ୍ୱରଙ୍କର ଦୁନିଆରେ ସେ କେତେ ଜିନିଷ ରଖିଛନ୍ତି, ଆମେ ଟିକେ ବନ ଭିତରେ ବୁଲି ଆସିବା। ସଂସ୍କୃତ ମହାଭାରତରୁ ଗୋଟିଏ ପଦ ବ୍ୟାସ ଲେଖନ୍ତି, ଧର୍ମରାଜ ଯୁଧିଷ୍ଠିର ପାଞ୍ଚାଳିକି ଦେଖଉଛନ୍ତି, ମାରୁତ କଳିତ ସ୍ତୋତ୍ର କୁସୁମ ସାରିଣୃଷ୍ଟି ସୃଜନ୍ତ ପୁନଃ ପୁନଃ ପାଞ୍ଚାଳୀ। ଏଇ ଦେଖ
1: କଣ
0: ଫୁଲରେ ପରିପୂର୍ଣ୍ଣ ସେଇ ବୃକ୍ଷ ଗୁଡିକ ପବନର ସ୍ପର୍ଶ ଲାଭ କରି ବିଚିତ୍ର ଭାବରେ ବାରମ୍ବାର ପୁଷ୍ପ ବୃଷ୍ଟି କେମିତି କରୁଛନ୍ତି। ଆଉ ଗୋଟିଏ ଶ୍ଳୋକ ବ୍ୟାସ ଲେଖନ୍ତୁ, ସୁଖ ଶୀତ ସୁଗନ୍ଧ ପୁଷ୍ପରେଣୁ ବହୁ ନୀଳ ପରିକ୍ରମାନ ବନେ ବୃକ୍ଷ। ଏଇ ଦେଖ ଶୀତଳ ସୁଗନ୍ଧ ପୁଷ୍ପ ରାଗ ପୂର୍ଣ୍ଣ ମନୋହର ପବନ ଆଜି ବନ ସାରା ବୁଲି ବୃକ୍ଷ ମାନଙ୍କୁ।

ବରିରଂଶୟା। ଏଇ ଦେଖ ଶୀତଳ ସୁଗନ୍ଧ ପୁଷ୍ପ ରାଗ ପୂର୍ଣ୍ଣ ମନୋହର ପବନ ଆଜି ବନ ସାରା ବୁଲି ବୃକ୍ଷ ମାନଙ୍କୁ ଖେଳେଇଲା ପରି ସେଠାରେ ପ୍ରବାହିତ ହେଉଛି। କେମିତି ଦେଖିଲ, ମନ ଦୁଃଖ କର ନାହା। ଓଡ଼ିଆର ଗୋଟିଏ ପଦ ଅମ୍ବିକା ବିଳସରେ ବଳଭଦ୍ର ଭଞ୍ଜ ଦେଉ ଗୋଟିଏ ପଦ ଲେଖିଛନ୍ତି ଅନୁପ୍ରାସ ଅଶୋକ

0: ଦେଖୁଛ ପାଞ୍ଚାଳୀ?
1: ହଁ।
0: ଅଶୋକ କେଳି ନିପ ପାଟଳି କରବୀର କନିଆର ମଲ୍ଲି କୁନ୍ଦ ନିଆଳି କେତେ ଜାତିର ଫୁଲ ଫୁଟିଛି,
2: ସବୁ ସବୁ ଦେଖୁଛି।
0: ନାଇଁ ଏବେ ରାଜପ୍ରାସାଦରେ ଥିଲେ କଣ ୟାକୁ ତୁମେ ଅନୁଭୂତିରେ ଆଣିଥାନ୍ତ? ଏଇ ଦେଖ ଭ୍ରମରବର ରାୟ ଗୋଟିଏ ପଦ। ଶ୍ରୋତା ମାନଙ୍କୁ ଅନୁରୋଧ, ପାଲା ହେଉଛି ରାଗ ରାଗିଣୀ ଉପରେ ଆଧାରିତ, ଇଏ ସଙ୍ଗୀତର ସମନ୍ୱୟ ବିଭାଗ ହେଉଛି ପାଲା। ରାଗ ଲଳିତ କାମୋଦିରେ ଭ୍ରମରବର ରାୟଙ୍କର ଗୋଟିଏ ପଦ। ଧର୍ମରାଜ ଯୁଧିଷ୍ଠିର ପାଞ୍ଚାଳିକି ଦେଖାଉଛନ୍ତି ଜଙ୍ଗଲର ଫୁଲ ଗୁଡ଼ିକ। ଆଲୋ ସୁରଙ୍ଗ।

ଦେଖୁଛ କେତେ ସୁନ୍ଦର ବର୍ଣ୍ଣ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଗୋଟିଏ ପଦେ ନ କହିଲେ ଭଲ ହବ ନାହିଁ। କାହିଁକି ଏ ଜଗତର ଯଦି କେହି ସମାଜର ସଂସ୍କାର କଥାନ୍ତି ଆଉ ଆମର ଏଇ ଉତ୍କଳ ଆଜି ଉତ୍କଳ ପ୍ରଦେଶର ମାନ୍ୟତା ପାଇଲା ସେଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଯୋଗୁଁ। ଗୋଟିଏ ପଦ ତାଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀରୁ ସେବନ।

ଥିବା ପୟ ବା ଜଳ ହେଉଛି ଦୁଗ୍ଧ, ସେ ତହିଁରେ ପରିପୂର୍ଣ୍ଣ ହେଇଛି। କେତେ ସୁନ୍ଦର ଦେଖିଲ ଏ ବନଙ୍କୁ। ଜଙ୍ଗଲରେ କିଛି ଦିନ ଅବସ୍ଥାନ ପରି ଧରା ପୃଷ୍ଠରେ ଗ୍ରୀଷ୍ମ କାଳ ପ୍ରବେଶ ହୋଇଛି। ଗୋଟିଏ ପଦ କାଳିଦାସ ଭାରତରେ ଶେକ୍ସପିୟର କହିଲେ ଅତ୍ୟୁକ୍ତି ହେବ ନାହିଁ। ଦେଖିଲେ ପ୍ରଚଣ୍ଡ ସୂର୍ଯ୍ୟ।

ସେ ବନ ଧନ୍ୟ, ତାହା ସମାନ ବନ ଆଉ ନାହିଁ। ଯେଉଁମାନେ ପୁଣ୍ୟବନ୍ତୀ ହୋଇ ଜନ୍ମଗ୍ରହଣ କରିଛନ୍ତି ସେମାନଙ୍କର ସେବିତ ହଉଛି ଏଇ ସ୍ଥାନ। ପାଞ୍ଚାଳୀ ଦୁଃଖ କର ନା, ଏଇ ଦେଖ ଶୁକ କୋକିଳ ମାନେ କହୁଛନ୍ତି ଏ ବନ ଚୈତ୍ର ରଥ ଅର୍ଥାତ କୁବେରଙ୍କ ବନର ଜନନୀ ଅଟେ। ଏକଥା ସତ୍ୟ, ଯେହେତୁ ଏଠାରେ ପ୍ରସବର ସୁଲକ୍ଷଣ ମାନ ଅଛି, ପୁଷ୍ପ ପତନ ହୋଇଛି, ତନ ରୂପେ ନାରିକେଳ।

ଯେଉଁ ଭୀମ ରକ୍ତ ଚନ୍ଦନ ନିଜ ଦେହରେ ବୋଳି ହୋଇ ସୁନ୍ଦର ରଥରେ ଯିଏ ଯାତାୟତ କରୁଥିଲା, ସିଏ ଆଜି ଧୂଳି ଧୂସରିତା ହୋଇ ଏଇ ପର୍ବତ ଭିତରେ ଗମନ କରୁଛି କଣ୍ଟା ବଣରେ। ତମ ମନ ଦୁଃଖ ହଉନି ସ୍ୱାମୀ, ଆଜି ଭୀମକୁ ଦେଖ। ଏଇଠି ଭୀମକୁ ଡାକୁଛନ୍ତି ଧର୍ମରାଜ, ରେ ଭୀମ ଦୁଃଖ କର ନା, କାହିଁକି ଆମେ ବନରେ ବୁଲୁଛୁ। ଗୋଟିଏ ପଦ ମନେ ରଖ, କଣ ଆମେ ସମସ୍ତେ ଚାଲ ଏକସ୍ୱରରେ କହିବା, ଓମ୍ ସ୍ୱସ୍ତି ମିତ୍ରା ବରୁଣା ସ୍ୱସ୍ତି ପଥେ ରେବତୀ ସ୍ୱସ୍ତି ନ ଇନ୍ଦ୍ରଶ୍ଚ ଅଗ୍ନିଶ ସ୍ୱସ୍ତି ନ ଅଦିତ କୃଭି। ଋକ୍ବେଦରେ ମନ୍ତ୍ରଟି ରହୁଛି, ପ୍ରଭୁଙ୍କୁ ଆମେ ସମସ୍ତେ ପ୍ରାର୍ଥନା କରି ଆମର ଜୀବନକୁ ଧନ୍ୟ କରିବା, କିପରି କଲ୍ୟାଣ କରେ।

ଏଇଠି ଧର୍ମରାଜ କହିଲେ ଦୁଃଖ କରନା ପ୍ରଭୁଙ୍କ ପ୍ରୀତି ଅର୍ଥେ ଆମେ ସମସ୍ତେ ପ୍ରାର୍ଥୀ ହେଇ ଆମେ ସବୁ ଏଇ ଏଇ ଗୁଣରେ ଭୂଷିତ ବାବାମାନଙ୍କର ବା ସନ୍ଥ ମାନଙ୍କର ପଦାଙ୍କ ଅନୁସରଣ କରିବା ପାଣି ଟିକେ ଖୋଜି ଆଣ ଭୀମ ବୁଲି ବୁଲି ପାଣି କୋଉଠି ପାଇବେ ଖରାଦିନେ ଜଙ୍ଗଲ ଭିତରେ ଗୋଟେ ପୁଷ୍କରଣୀ କୂଳରେ ପହଞ୍ଚିଲେ ଯେତେବେଳେ ପାଣି ପାଇଁ ଯାଉଛନ୍ତି ଏହି ସମୟରେ ଗୋଟେ ଶୂନ୍ୟବାଣୀ ହେଲା ଓ ଭୀମସେନ ପାଣି ନବା ପୂର୍ବରୁ ମୋର ପ୍ରଶ୍ନର ଉତ୍ତର ଦିଅ ପାଣି ନେଇକି ଯାଅ ଯଦି ଏକଥାରେ ଅନ୍ୟଥା ହୁଏ ତାହେଲେ ତୁମର ମୃତ୍ୟୁ ଅନିବାର୍ଯ୍ୟ ଭୀମ ଚାରିପଟକୁ ଚାହିଁଲା ଦେଖିଲା କେହି କୋଉଠି ନାହିଁ ଦେଖିଲା ପୋଖରୀର ସେଇ ପୁଷ୍କରଣୀର ମଝି ଦେଶରେ ଗୋଟେ ବଗ ପକ୍ଷୀଟିଏ ଠିଆ ହେଇଛି ସେ ବଗ ପକ୍ଷୀ କହୁଛି ହୋ ଭୀମସେନ ମୋର ଚାରୋଟି ପ୍ରଶ୍ନର ଉତ୍ତର ଦିଅ ଏଇଠି ବଗ ପକ୍ଷୀକି ଲକ୍ଷ୍ୟ କରି ଭୀମସେନ ଟିକେ ତାଚଲ୍ୟ ଭାବରେ କହିଲା ଆରେ ତୁ ଗୋଟା ବଗ କି ପ୍ରଶ୍ନ ମୋତେ ପଚାରିବୁ କି ପ୍ରଶ୍ନ ପଚାରିଲୁ ଏଇଠି ବଗ ପକ୍ଷୀ କହୁଛି କହିଲା ହୋ ଭୀମ କୋ ମଦତ୍ତେ କିମା ଆଶ୍ଚର୍ଯ୍ୟମ୍ କହ ପନ୍ଥା କାଚ ବାର୍ତ୍ତିକା ଇଏ ଦୁନିଆ

ଧର୍ମରା ଯୁଧିଷ୍ଠିର ମନେ ରଖ, ଚାରି ଭାଇ ମରୁଛନ୍ତି, ଗୋଟିକି ବଞ୍ଚେଇ ଦେବି, କାହାକୁ ବଞ୍ଚେଇବି କୁହ। ଧର୍ମରା ଯୁଧିଷ୍ଠିର କହିଲେ, ଦୁଇ ମା କୁନ୍ତୀ ମାଦ୍ରୀ, କୁନ୍ତୀଙ୍କର ଆମେ ତିନି ପୁଅ, ଯୁଧିଷ୍ଠିର ଭୀମ ଅର୍ଜୁନ ମାଦ୍ରୀଙ୍କର ନକୁଳ ସହଦେବ, ଗୋଟିଏ ମାର ଗୋଟିଏ ପୁଅ ଆମେ ବଞ୍ଚିଛୁ, ମୁଁ ଆଉ ଗୋଟିଏ ମା ଦୁଃଖ କରିବ ମନ, ତା ପୁଅକୁ ଗୋଟିଏ ବଞ୍ଚେଇ ଦିଅ, ନକୁଳକୁ ମୋର

0: ଏଇଠି ଧର୍ମ ବକ ପକ୍ଷୀ ଯୋଉ ଠିଆ ହେଇଥିଲା ସାଙ୍ଗେ ସାଙ୍ଗେ ଧର୍ମ ଅବତାର ହେଲା, କହିଲା ହେ ଧର୍ମରାଜ ତୁ ମୋର ପୁଅ, ତେଣୁ ତୁ ଆଜି ପରୀକ୍ଷାରେ ପାସ୍ କରିଛୁ, ତେଣୁ ଏ ଚାରି ଭାଇ ବର୍ତ୍ତମାନ ତୋର ବଞ୍ଚି ଉଠନ୍ତୁ, ସମସ୍ତେ ତୁମେ ଆନନ୍ଦରେ ହସ୍ତିନାଙ୍କୁ ଅଳ୍ପ ଦିନ ଭିତରେ ଫେରିଯିବ, ଦୁଃଖର ସମୟ କଟିଯିବ, ସୁଖ ବି ତମର ଆସିଯିବ। ହଉ ଶ୍ରୋତା ମାନଙ୍କୁ ମୋର ନିବେଦନ, ଆମେ ସମସ୍ତେ ଅସତ୍ୟକୁ ପରିତ୍ୟାଗ କରି ସତ୍ୟକୁ ଗ୍ରହଣ କରିବା, ଅବିଦ୍ୟାକୁ ନାଶ କରି ବିଦ୍ୟାର ବୃଦ୍ଧି କରିବା, ଏହା ହିଁ ହେଉଛି ଆଜିର କାମନା। ହଉ ନିରଞ୍ଜନ ସଂରକ୍ଷଣ ମହାବାହୁ, ନିରଞ୍ଜନ ସଂରକ୍ଷଣ ମହାବାହୁ, ଆନନ୍ଦରେ ସେଇ ବିଶ୍ୱପତି ପରମେଶ୍ୱରଙ୍କୁ ଚିନ୍ତା କର, ସମସ୍ତଙ୍କ ଦୁଃଖ।
1: ଶୁଣିଲି ପାଲା, ପରିବେଷଣ କଲେ ସୁରେନ୍ଦ୍ରନାଥ ଛୋଟରାୟ ଏବଂ ସାଥୀ। ସାଥୀମାନେ ହେଲେ ବଂଶୀଧର ମହାରଣା, ଗଜେନ୍ଦ୍ର ଜେନା, ବୈକୁଣ୍ଠ ପାତ୍ର, ଗୋବିନ୍ଦ ମହାରଣା ଏବଂ କରୁଣାକର ନାୟକ।

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meters ତଥା 972 kHz ଯୋଗେ। ଆମର କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥା ଚିତ୍ରର ଗୀତ ଆପଣମାନଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

ପରବର୍ତ୍ତୀ କଥାଚିତ୍ର ସିର୍ପତୁମ୍ ଅନୁରୋଧର ଗୀତଟି ହେଉଛି ପେହଲି ପେହଲି ବାର ମହବତ କି ହେ କୁଛ ନା ସମଝ ମେ ଆଏ ମେ କ୍ୟା କରୁ। ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ତେବେ ଏହି ସୁନ୍ଦର ଗୀତଟିକୁ ଅନୁରୋଧ କରି ଏସ୍ଏମ୍ଏସ୍ କରିଛନ୍ତି ଡିହସାହି କାଦୁଅପଡ଼ା ଜଗତସିଂହପୁରରୁ ପ୍ରମୋଦ କୁମାର ସାହୁ। ଆପଣଙ୍କ ଅନୁରୋଧର ଗୀତଟି ଆପଣଙ୍କ ପାଖରେ ପହଞ୍ଚାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ଜିଗରଣ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ପଠାଇଛନ୍ତି ସୋମନାଥ ସାହୁ। ଅନୁରୋଧର ଗୀତଟି ପୂଜା ଫୁଲ କଥା ଚିତ୍ରରୁ ଗାଇଛନ୍ତି ସୁରେଶ ଚଳିକର। ତେବେ ଗୀତଟି ଫୁଲ ଫୁଟି ହସୁ ଅବା ମଉଳି ଯାଉ, ଶୁଣନ୍ତୁ ଆପଣଙ୍କର ଅନୁରୋଧର ଗୀତ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ ହମରାଜ କଥାଚିତ୍ରରୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ ଅନୁରୋଧକାରୀ ସୁତାହେଲି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ଚନ୍ଦ୍ରକାନ୍ତ ବୃଷ୍ଟି

ଆମର ସମଗ୍ର ଭାରତ ହେଉଛି ଗୋଟିଏ ବିଶାଳ ଭୂଖଣ୍ଡ। ଏଠି ବହୁ ଜାତି, ଧର୍ମ, ଭାଷା, ବହୁ ସମ୍ପ୍ରଦାୟର ବ୍ୟକ୍ତି ବସବାସ କରନ୍ତି। ସେମାନଙ୍କର ଚାଲି ଚଳନ, ଆଚାର ବ୍ୟବହାର, ବେଶ ପୋଷାକ, ଖାଦ୍ୟ ପାନୀୟ, ସାମାଜିକ ରୀତିନୀତିରେ ଭିନ୍ନତା ପରିଲକ୍ଷିତ ହୁଏ। କିନ୍ତୁ ଏହି ଭିନ୍ନତା ଭିତରେ ଏକତାର ଭାବଧାରାଟି ଏହି ଭାରତବର୍ଷରେ ଦେଖାଯାଇଥାଏ। ଏପରିକି ଆମେ ଅନ୍ୟ ସମ୍ପ୍ରଦାୟର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇବା ଭିତରେ ସେମାନେ ମଧ୍ୟ ଆମର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇଥାନ୍ତି। ପର୍ବପର୍ବାଣୀରେ ଭାବର ଆଦାନ ପ୍ରଦାନ ମଧ୍ୟ ଘଟିଥାଏ। ତେଣୁ ଶ୍ରୋତାବନ୍ଧୁ, ଏହି ଭାବଧାରାକୁ ବଜାୟ ରଖିବା ଆମ ସମସ୍ତ ନାଗରିକମାନଙ୍କର ଦାୟିତ୍ୱ କର୍ତ୍ତବ୍ୟ ହେବା ବିଧେୟ।

0: ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରହିଛି ଆଲୋଚନା ମହାରାଷ୍ଟ୍ରର ବେଶଭୂଷା ଏ ସମ୍ପର୍କରେ ପ୍ରଶାନ୍ତ ମାନପୁରୀଙ୍କ ସହିତ ଆଲୋଚନା ତାଙ୍କ ସହିତ ଆଲୋଚନା କରିଛନ୍ତି ସୁମିତ୍ରା ମହାପାତ୍ର ଆଜ୍ଞା ନମସ୍କାର
1: ଆଜ୍ଞା ନମସ୍କାର ମୋ ନାଁ ହେଉଛି ପ୍ରଶାନ୍ତ ମାନପୁରେ ଆଉ ମୁଁ ମହାରାଷ୍ଟ୍ରରେ ପୁଣେରେ ରୁହେ
0: ଆପଣ ମହାରାଷ୍ଟ୍ରରେ ରହୁଛନ୍ତି କିନ୍ତୁ ଏତେ ସୁନ୍ଦର ଓଡ଼ିଆ କେମିତି କହିପାରୁଛନ୍ତି
1: ମୁଁ ଆକ୍ଚୁଆଲି ଓଡ଼ିଶାରେ ରହିଥିଲି ମୋ ବାପା ଓଡ଼ିଶା ଷ୍ଟେଟ୍ ଗଭର୍ଣ୍ଣମେଣ୍ଟରେ କାମ କରୁଥିଲେ ଆଉ ସେ ରିଟାୟାର୍ କଲେ ସେଇଠି ଚିଫ୍ ଆର୍କିଟେକ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାକୁ ତ ମୋର ସବୁ ସ୍କୁଲିଂ ହେଲା ଓଡ଼ିଶାରେ ସୁନାବେଡ଼ା ପାରାଦୀପ ଭୁବନେଶ୍ୱରରେ ତାପରେ କଲେଜ କଲି ବିଜେବି କଲେଜରେ ଆଉ ତାପରେ ଏମ୍ବିଏ କଲି ରେଭେନ୍ୟୁ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଭୁବନେଶ୍ୱରରୁ ମାନେ

0: 35 ବର୍ଷ ମୁଁ ଓଡ଼ିଶାରେ ଥିଲି, ପୁରା ଖାଣ୍ଟି ଓଡ଼ିଆ କହିପାରେ।
1: ଆପଣଙ୍କ କଥା ଶୁଣିକି ଖୁବ ଭଲ ଲାଗୁଛି। ଯାହା ହଉ, ଓଡ଼ିଶା ପାଣି ପବନରେ ଆପଣ ବଢିଛନ୍ତି ନା କଣ?
0: ହଁ, ଓଡ଼ିଶା କଥା ମତେ ବହୁତ ମନେ ପଡେ।
1: ଆଜ୍ଞା, ଆଉ ଓଡ଼ିଶାର ଖାଦ୍ୟ ଆପଣଙ୍କୁ କେମିତି ଲାଗେ?
0: ଓଡ଼ିଶାର ଖାଇବାଟା ମତେ ବହୁତ ଭଲ ଲାଗେ, ଘାଣ୍ଟ, ତାପରେ ଓଡ଼ିଶାର ମିଠା ଗୁଡା ମୁଁ ବହୁତ ମିସ୍ କରେ। ମାନେ ଛେନାପୋଡ଼ ହଉଛି ମୋର ଫେଭରେଟ,
1: ଛେନାପୋଡ଼,
0: ଯୋଉ ଖିର କଦମ ଆଉ ରସଗୋଲା, ସେଠିକା ରସଗୋଲା ଯୋଉ ସ୍ୱାଦ ତାର ଥାଏ, ଏଇଠି ମହାରାଷ୍ଟ୍ରରେ କଲେ ସେତେ ଭଲ ହୁଏନି।
1: ଆପଣ ତାହେଲେ ଓଡ଼ିଶାରେ ବହୁତ ବର୍ଷ ରହିଛନ୍ତି, ଓଡ଼ିଶାକୁ ଭଲ ପାଆନ୍ତି ଶୁଣିକିରି ବହୁତ ଭଲ ଲାଗୁଛି। ଆପଣ ତ ଦେଖିଥିବେ ଓଡ଼ିଶାରେ ସାଧାରଣ ଭାବରେ ମହିଳାମାନେ ଶାଢ଼ୀ ପିନ୍ଧନ୍ତି, ପୁରୁଷମାନେ ଧୋତି ପିନ୍ଧନ୍ତି, ପାଇଜାମା ବି ପିନ୍ଧନ୍ତି, କିନ୍ତୁ ମହାରାଷ୍ଟ୍ରରେ ମହାରାଷ୍ଟ୍ରିଆନ ଲୋକମାନେ କଣ ପିନ୍ଧନ୍ତି?
0: ମହାରାଷ୍ଟ୍ରରେ ମହିଳାମାନେ ଆଗେ ସେ କଚ୍ଛା ମାରିକି ନୱାରୀ ଶାଢ଼ୀ ପିନ୍ଧୁଥିଲେ ଆଗ କାଳରେ, ମୋର ଜେଜେମା ମୋର ଆଇ ସେ ପିନ୍ଧୁଥିଲେ, କିନ୍ତୁ ତାପରେ ସମୟର ପରିବର୍ତ୍ତନ ପରେ ସେମାନେ ବି ଖୁଞ୍ଚିକି ଶାଢ଼ୀ ପିନ୍ଧୁଛନ୍ତି, କଚ୍ଛା ମାରିକି ପିନ୍ଧୁ ନାହାନ୍ତି, ଖୁଞ୍ଚିକି ଶାଢ଼ୀ ପିନ୍ଧନ୍ତି ଗଳା ଗଳେରେ। ଆଉ ଆଜିକାଲି ତ ଝିଅମାନେ ସେ ସଲୱାର କମିଜ ପିନ୍ଧୁଛନ୍ତି, ସେଟା ପ୍ରିଫର କରୁଛନ୍ତି। ପୁରୁଷମାନେ ଆଗ କାଳରେ ସେ ଧୋତି ପିନ୍ଧୁଥିଲେ, ଧଳା ରଙ୍ଗ ଧୋତି ଆଉ ଧଳା ରଙ୍ଗର ସାର୍ଟ ନହେଲେ ଗୋଟେ କୁର୍ତ୍ତା କହନ୍ତି, ଆଉ ଗୋଟେ ଧଳା ରଙ୍ଗର ଟୋପି ଥାଏ। କିନ୍ତୁ ଆଜିକାଲି ପୁରୁଷମାନେ ଧଳା ରଙ୍ଗର ପାଇଜାମା, ଧଳା ରଙ୍ଗର କୁର୍ତ୍ତା ଆଉ ଟୋପି ପିନ୍ଧନ୍ତି। ମହାରାଷ୍ଟ୍ରରେ ଗରମ ବହୁତ ହୁଏ, ଆମ ଯେମିତି ଓଡ଼ିଶାରେ ବେଶୀ ଲୋକମାନେ ସମୁଦ୍ର ତଟରେ ରହନ୍ତି, ଯେମିତି ପୁରୀ ହେଲା, ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ବେଶୀ ଜନସଂଖ୍ୟା ସମୁଦ୍ର ପାଖରେ ରହେ, ସେଠି ହ୍ୟୁମିଡିଟିଟା ଟିକେ ଥାଏ, ମାନେ ଟିକେ ଥିଲା କପଡା ପିନ୍ଧନ୍ତି, ମାନେ ଝାଳ ଗୁଡା ଯେମିତି ଥିଯିବ ଗୋଟେ ଗାମୁଛା ରଖନ୍ତି। ମହାରାଷ୍ଟ୍ରରେ ସେମିତି ବହୁତ ଗରମ ହୁଏ, ତ ସେମାନେ ଗୋଟେ ଟୋପି ପିନ୍ଧନ୍ତି ମୁଣ୍ଡ ଉପରେ ଆଉ ଧଳା ରଙ୍ଗର ପିନ୍ଧନ୍ତି, ଗରମ ଗୁଡା ଟିକେ ରିଫ୍ଲେକ୍ଟ ହେଇଯିବ, ମାନେ ତାଙ୍କୁ ଗରମ ହବନି,
1: ଖରାତାତିରୁ ରକ୍ଷା ପାଇବା ପାଇଁ ପିନ୍ଧନ୍ତି। ଆପଣ ଦେଖିଥିବେ ବିଭିନ୍ନ ପର୍ବପର୍ବାଣୀରେ ମଧ୍ୟ ବିଭିନ୍ନ ପ୍ରକାରର ସବୁ ପୋଷାକ ପିନ୍ଧନ୍ତି, ଏଇ ମକର ସଂକ୍ରାନ୍ତି। ଆପଣଙ୍କର ମହାରାଷ୍ଟ୍ରର ଲୋକମାନେ କଣ ପିନ୍ଧନ୍ତି ସେତେବେଳେ, କିଛି ସ୍ୱତନ୍ତ୍ର ପୋଷାକ ଥାଏ କି?
0: ହଁ, ମାନେ ମକର ସଂକ୍ରାନ୍ତିରେ ଝିଅ ବାହା ହେଇକି ଯାଉଛି, ତା ଶାଶୁ ତାକୁ ଗୋଟେ କଳା ରଙ୍ଗର ଭଲ ଶାଢ଼ୀଟା ଗୋଟେ ଦିଅନ୍ତି, ତ ସେଇ ମକର ସଂକ୍ରାନ୍ତି ଦିନ ସେ କଳା ରଙ୍ଗ ଶାଢ଼ୀଟା ପିନ୍ଧା ହୁଏ, ଯେ ନୂଆ ବାହା ହେଇଛନ୍ତି, ମାନେ ଗୋଟେ ବର୍ଷ ଭିତରେ ସେ ଶାଢ଼ୀଟା ମିଳେ, ପୂଜା ହୁଏ, ଆମେ ଷ୍ଟିଲର ଲଡ୍ଡୁ ଥାଏ ଆଉ ବଡି ଥାଏ, ବଣ୍ଟା ହୁଏ, ତ ସେ କଳା ରଙ୍ଗ ଶାଢ଼ୀଟା ସେଇ ସ୍ୱତନ୍ତ୍ର ଭାବରେ ସେଇ ସମୟରେ ଦିଆଯାଏ।
1: ଆପଣ ଯୋଉ କହିଲେ ତିଲ ଲଡ୍ଡୁ, ମାନେ ଆମେ ଯୋଉ ରାଶି ଲଡ୍ଡୁ କହୁଛୁ ନା?
0: ହଁ, ରାଶି ଲଡ୍ଡୁ, ହଁ, ରାଶି ଲଡ୍ଡୁ ସେଟା ତିଆରି ହୁଏ। ଆଜିକାଲି ତ ଲୋକମାନେ ଦୋକାନରେ କିଣୁଛନ୍ତି, କିନ୍ତୁ ମୋ ମା ଭାଇ ଏବେ ବି ସେ ତାକୁ ନିଜେ କରନ୍ତି, ଲଡ୍ଡୁ କରନ୍ତି
1: ମକର ସଂକ୍ରାନ୍ତିରେ, ସେଟା ନିଶ୍ଚିତ ଭାବରେ ହୁଏ।
0: ହଁ, ମକର ସଂକ୍ରାନ୍ତି ସେଟା ନିଶ୍ଚିତ ଭାବରେ ହୁଏ।
1: ଆଉ କଳା ଶାଢ଼ୀ ଯୋଉମାନେ ନୂଆ ବାହା ହେଇଥାନ୍ତି, ତାଙ୍କର ଶାଶୁ ମାନେ ତାଙ୍କୁ ସେଇଟା ଉପହାର ଦିଅନ୍ତି।
0: ହଁ, ଶାଶୁ ମାନେ ଉପହାର ଦିଅନ୍ତି।

0: ଆପଣଙ୍କର ମକର ସଂକ୍ରାନ୍ତି ପରେ ଗୁଡ଼ି ପଡ଼ବା ବୋଲି ଗୋଟେ ପର୍ବ ହୁଏ, ତାର କଣ ମହତ୍ତ୍ୱ?
1: ଗୁଡ଼ି ପଡ଼ବା ହଉଛି ଆମର ଯେମିତି ନୂଆ ବର୍ଷ ସେଇଦିନ ଆରମ୍ଭ ହୁଏ।
0: ଆଚ୍ଛା, ଆମର ଯେମିତି ପଣା ସଂକ୍ରାନ୍ତିରେ ହୁଏ,
1: ଆପଣ ପଣା ସଂକ୍ରାନ୍ତି ହୁଏ, ଏଠି ନୂଆ ବର୍ଷ ଗୁଡ଼ି ପଡ଼ବାରୁ ହୁଏ। ସେ ଗୁଡ଼ି ପଡ଼ବାଟା ହଉଛି ଆମର ଫାଲଗୁଣ ମାସଟା ଶେଷ ହେଲେ ହେଇକି ତାପରେ ଚୈତ୍ର ମାସଟା ପ୍ରଥମ ଦିନଟା ସେଟା ହଉଛି ଗୁଡ଼ି ପଡ଼ବା ଦିନ, ମାନେ ଫାଲଗୁଣ ଅମାବାସ୍ୟା ସରିଲେ ନେକ୍ସଟ ଦିନରୁ ଦିନଟା ଆସେ ସେଟା ହଉଛି ଗୁଡ଼ି ପଡ଼ବା। ଆଉ ସେ ଗୁଡ଼ି ପଡ଼ବାକୁ ଲୋକମାନେ ତା ଆଗରୁ ଶାଢୀ କିଣିଦେଇଥିବେ, ଗୋଟେ ଭଲ ଡ୍ରେସ କିଣିଦେଇଥିବେ, ସେଟା ପୂଜା କରିବେ। ଆଉ ସେତେବେଳେ ଗୋଟେ ପ୍ରସାଦ ଦିଆ ହୁଏ, ଆମ ନିମ୍ର ଯୋଉ ପତ୍ର ଗୁଡ଼ ଆଉ ଧନିଆ ସେଟା ମିଶିକି ତାର ଗୋଟେ ସେଟା ପ୍ରସାଦ ହୁଏ, ସେଟା ଦିଆଯାଏ। ସେଦିନ ସମସ୍ତେ ମନ୍ଦିର ବି ଯାଆନ୍ତି, ପୂଜା କରିକି ଆସନ୍ତି।
0: ଆପଣଙ୍କର ତ ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ଖୁବ ଧୁମଧାମରେ ପାଳନ କରାଯାଏ, ଦୀର୍ଘ ଦିନ ଧରିକିରି ହୁଏ, ସେତେବେଳେ କିଛି ସ୍ୱତନ୍ତ୍ର ବେଶ ପୋଷାକ ରହିଥାଏ କି?
1: ଗଣେଶ ଚତୁର୍ଥୀ 10 ଦିନ ହୁଏ ପ୍ରାୟ।

0: ଲୋକମାନେ ସେଟା ତିନି ଦିନ ପାଞ୍ଚ ଦିନ ସାତ ଦିନ ନହେଲେ ଦଶ ଦିନ ରଖନ୍ତି ଆଉ ଯୋଉ ପ୍ରଥମ ଦିନଟା ସେଟା ହଉଛି ସବୁଠୁ ଭାରି ଇମ୍ପୋର୍ଟାଣ୍ଟ ଦିନ ପୂଜା ବେଳକୁ ସମସ୍ତେ ଜେନେରାଲି ଧୋତି କୁର୍ତ୍ତା ଆଉ ଗୋଟେ ପଗଡ଼ି ପିନ୍ଧିକି ପୂଜା କରିବେ ଲୋକମାନେ ଗୋଟେ ଭଲ ଶାଢୀ ଫାଡ଼ି ପିନ୍ଧିବେ ଗଣପତିଙ୍କୁ ଆମେ ମୋଦକ ଗୋଟେ ପ୍ରକାର ଥାଏ ମୋଦକ ସେଟା ତିଆରି କରି ଓଡ଼ିଶାରେ ଗଣପତିକୁ
1: ଲଡ୍ଡୁ ଦିଆହୁଏ
0: ଆମର ଏଠି ସେ ମୋଦକ ଦିଆହୁଏ ଆଉ ମୋତିଚୁର ଲଡ୍ଡୁ ଦିଆହୁଏ
1: ଯୋଉ ବେସନ ତିଆରି
0: ମୋଦକ ହଉଛି ତାଙ୍କ ସବୁଠୁ ପ୍ରିୟ
1: ଆଜ୍ଞା ଗଣପତି ଆଉ ମୋତିଚୁର ଲଡ୍ଡୁ ଦିଆହୁଏ ଆଉ ଯୋଉ ନାରଳୀ ପୂର୍ଣ୍ଣିମା ରହିଛି ମଙ୍ଗଳା ଗୌରୀ ତାର କଣ ବିଶେଷତ୍ୱ ଥାଏ କିଭଳି ବେଶ ପୋଷାକ ସବୁ ପିନ୍ଧନ୍ତି ମହିଳା ପୁରୁଷ ମାନେ ପିଲାମାନେ
0: ମଙ୍ଗଳା ଗୌରୀଟା ଯୋଉଟା ହୁଏ ସେଟା ଗଣପତି ପରେ ସେଟା ସ୍ତ୍ରୀ ମାନଙ୍କର ଫେଷ୍ଟିଭାଲ ସେଟା ପର୍ବ ସେଟା ସ୍ତ୍ରୀ ମାନେ ସମସ୍ତେ ମିଶିକି ଶାଢୀ ପିନ୍ଧିକି ନାଚିବେ ତାଙ୍କର ଗୋଟେ ଆମର ଯୋଉ ପୁରୁଣା କାଳର ଗୀତ ଅଛି ବହୁତ ପୁରୁଣା କାଳ ସେଥିରେ ସେମାନେ ଗାଇକି ନିଜେ ଗାଇକି ତାଙ୍କର ଖେଳ ଥାଏ ସେଟା କରିବେ ସେଟା ଖାଲି ସ୍ତ୍ରୀ ମାନଙ୍କର
1: ମାନେ ଯୋଉମାନେ ବିବାହିତ ମହିଳା ମାନେ
0: ହଁ ବିବାହିତ ମହିଳା ମାନେ
1: ଆଉ ଦୀପାବଳି ପୁଣି ରହିଛି କୋଜାଗିରି ଖାଣ୍ଡବା ଏଇଭଳି ଅନେକ ପର୍ବ ସେଇ ବିଷୟରେ ଆମକୁ ଟିକେ କହିବେ
0: ନାରଳୀ ପୂର୍ଣ୍ଣିମା ଥାଏ ସେଟା ମାନେ ଯୋଉ ଆମର ଫିସର ମାନେ ଥାନ୍ତି ମାଛ ଧରନ୍ତି ପଛରେ ତାଙ୍କ ପାଇଁ ସେଟା ସବୁ ବହୁତ ଇମ୍ପୋର୍ଟାଣ୍ଟ ବହୁତ ମହତ୍ଵର କଣ କରିବେ ସେଇଦିନ ମାନେ ସେ ସମୁଦ୍ର ଠାକୁର ତାଙ୍କୁ ଗୋଟେ ମାରନ୍ତି ତାଙ୍କୁ ଗୋଟେ ପୂଜା କରିବେ ଆଉ ତାଙ୍କୁ ଗୋଟେ ନଡ଼ିଆଟା ଦେବେ ସେଇଟା ହଉଛି ତାଙ୍କ ନାରଳୀ ପୂର୍ଣ୍ଣିମା ନଡ଼ିଆକୁ
1: ନଡ଼ିଆ ଦିଅନ୍ତି ବୋଲିକି ତା ନାଁ ସେମିତି ରଖାଯାଇଛି
0: ନଡ଼ିଆକୁ ନାରଳ କହନ୍ତି ତ ସେଇ ହଉଛି ନାରଳୀ ପୂର୍ଣ୍ଣିମା ଆଉ ସେଦିନ ବି ସ୍ତ୍ରୀ ମାନେ ସେ ଯୋଉ ମାଛ ଧରନ୍ତି ତାଙ୍କ ସ୍ତ୍ରୀ ମାନେ ଭଲ ଶାଢୀ ପିନ୍ଧନ୍ତି ତାଙ୍କର ଟିକେ ଅଲଗା ପ୍ରକାର ଥାଏ ସେ ଶାଢୀ ପିନ୍ଧିବାର ସେଟା କରିକି ତାପରେ ସେମାନେ ବେଶିକି ନାଚନ୍ତି ତାଙ୍କର ବି ଗୋଟେ ପୁରୁଣା ଗୀତ ଫିତ ଥାଏ ସେ ଗୀତ ଗାଇକି ସେ ନାଚନ୍ତି ଓ ଠାକୁରଙ୍କୁ ଧନ୍ୟବାଦ ଦିଅନ୍ତି ଆଉ କହନ୍ତି କି ଆମର ଆଗ ଯୋଉ ଆଗ ବର୍ଷା ଆସୁଛି ସେଥିରେ ବି ଆମକୁ ଭଲ ମାଛ ଦିଅନ୍ତୁ
1: ଆଜ୍ଞା ମହାରାଷ୍ଟ୍ରରେ ପୈଠାନୀ ଶାଢୀ ପିନ୍ଧନ୍ତି ସେଇଟା କୋଉ ପର୍ବରେ ପିନ୍ଧନ୍ତି
0: ମହାରାଷ୍ଟ୍ରରେ ଯୋଉ ପୈଠାଣୀ ଶାଢୀ ହୁଏ ସେଟା ଗୋଟେ ପୈଠାଣୀ ବୋଲି ଗାଁ ଅଛି ସେଥିରୁ ସେ ଶାଢୀଟା ବାହାରିଛି ସେଠୁ
1: ସେଠି ବୁଣାଯାଏ ସେ ଶାଢୀ ତିଆରି ହୁଏ
0: ସେଠି ତିଆରି ହୁଏ ଆଉ ତା ଉପରେ ଗୋଟେ ମୟୂରର ଆକାରର ଡିଜାଇନ୍ ହୁଏ ସେ ପୈଠାଣୀ ଶାଢୀଟା ଯାହା ବି ମହତ୍ତର ପର୍ବଟା ଥିବ ନହେଲେ କିଛି ବାହାଘର ଥିଲେ ସ୍ତ୍ରୀମାନେ ପିନ୍ଧନ୍ତି ଆମର ଯେମିତି ଓଡ଼ିଶାରେ ସମ୍ବଲପୁରୀ ଶାଢୀ ହୁଏ ଯେମିତି ମହାରାଷ୍ଟ୍ରରେ ପୈଠାଣୀ ଶାଢୀ ଥାଏ ସେ ପୈଠାଣୀ ଶାଢୀ ସ୍ତ୍ରୀ ଲୋକମାନେ ଇମ୍ପୋର୍ଟାଣ୍ଟ ଫେଷ୍ଟିଭାଲ ଥାଏ ସେତେବେଳେ ସବୁ ପିନ୍ଧନ୍ତି
1: ମହାରାଷ୍ଟ୍ରରେ ହୋଲି ଏବଂ ଦୀପାବଳି ମଧ୍ୟ ଖୁବ୍ ଜାକଜମକରେ ପାଳନ କରାଯାଏ ଲୋକେ ବହୁତ ଆନନ୍ଦ ନିଅନ୍ତି ଏହି ପର୍ବର ସେତେବେଳେ କଣ ସବୁ ବେଶ ପୋଷାକ ପିନ୍ଧନ୍ତି
0: ହୋଲି ଆଉ ଧୂଳି ବନ୍ଧନ ସେଟା ଦୁଇଟା ଦିନ ଥାଏ ତ ହୋଲି ହଉଛି ଯୋଉଦିନ ପୂର୍ଣ୍ଣିମା ଥାଏ ସେଦିନ ହୋଲି ହୁଏ ଆଉ ସେଦିନ ଗୋଟେ ନିଆଁ ଜଳାଯାଏ ନିଆଁରେ ଆମେ ପୂଜା କରୁ ଗୋଟେ ନଡ଼ିଆ ପକାଉ ମିଠା ଦେଉ ସେଥିରେ ମାନେ ଠାକୁରଙ୍କୁ ଧନ୍ୟବାଦ କି ଆମର ଯୋଉ ଫସଲ ଗୁଡା ହେଇଛି ସେଇଟା ଭଲ ହେଇଛି ଆଉ ଆଗରେ ବି ଭଲ ହଉ ଏମିତି ଧୂଳି ବନ୍ଧନ ଦିନ ଆମେ ଜେନେରାଲି ଧଳାର ଲୁଗା ପିନ୍ଧୁ ଆଉ ସମସ୍ତେ ଯୋଉ ବଡ ଲୋକ ଥାନ୍ତି ତାଙ୍କ ଘରେ ଯାଇକି ଆଶୀର୍ବାଦ ନିଅ ଆଉ ଅନ୍ୟମାନେ ସାଙ୍ଗ ଆମେ ଯେମିତି ଓଡ଼ିଶାରେ ସେମିତି ଖେଳ ହୁଏ ଏଇଠି ବି ଖେଳ ହୁଏ ଆଉ ଦୀପାବଳି ବେଳକୁ ଆମର ଲକ୍ଷ୍ମୀ ପୂଜା ହୁଏ ମାନେ ଦୀପାବଳି ଦିନ ଆମେ ସେ ଲକ୍ଷ୍ମୀକୁ ଗୋଟେ ଜାଗାରେ ରଖିକି ତାଙ୍କ ପୂଜା କରୁ ସେଠି ଆମର ସୁନା ଆଉ ସେ ପଇସା ସେସବୁ ତାଙ୍କ ପାଖରେ ରଖୁ ଆଉ ତାଙ୍କୁ ପ୍ରାର୍ଥନା କରୁ କି ଲକ୍ଷ୍ମୀ ଯେମିତି ଆଗତରା ଯୋଉ ବର୍ଷ ଯୋଉ ଆସିବ ସେଥିରେ ବି ଆମ ଘରକୁ ଆସନ୍ତୁ ଆଉ ଲକ୍ଷ୍ମୀ ପୂଜା ଦିନ ସେ ଆମ ଦୁଆରଟା ବନ୍ଦ ହୁଏନି ରାତିରେ ଶୋଇଲା ବେଳେ ହିଁ ବନ୍ଦ ହୁଏ ଲକ୍ଷ୍ମୀ ପୂଜା ବେଳେ ସେ ଦୁଆରଟା ଖୋଲାଯାଏ ଆମର ମେନ୍ ଦୁଆର ଆଉ ସେଟା ଖୋଲା ରହେ ରାତି ଶୋଇଯାଏ ମାନେ ଲକ୍ଷ୍ମୀଟା
1: ଆସିବା ପାଇଁ ଆପଣମାନଙ୍କର ମହାରାଷ୍ଟ୍ରରେ ଯୋଉ ବିବାହ ଉତ୍ସବ ଅନୁଷ୍ଠିତ ହୁଏ ସେତେବେଳେ ବର ଆଉ କନ୍ୟା ସେମାନେ କଣ ପିନ୍ଧନ୍ତି ଆମର ଯେମିତି ଶୁଭ ରଙ୍ଗ ହଉଛି ଲାଲ ସାଧାରଣତଃ କନ୍ୟା ନାଲି ରଙ୍ଗର ଶାଢୀ ପିନ୍ଧେ ମହାରାଷ୍ଟ୍ରରେ କଣ
0: ମହାରାଷ୍ଟ୍ରରେ ସେମିତି ଶାଗୁଆ ରଙ୍ଗ ହଉଛି ଶୁଭ ରଙ୍ଗ ସ୍ତ୍ରୀ ମାନଙ୍କ ପାଇଁ ତ ସେ ମହାରାଷ୍ଟ୍ରରେ ସେ ଶାଗୁଆ ରଙ୍ଗର ଚୁଡି ପିନ୍ଧିବେ ଶାଢୀଟା ଯୋଉଟା ପିନ୍ଧନ୍ତି ସେଟା ବନାରସୀ ସିଲ୍କ ପିନ୍ଧନ୍ତି ସେଟା ହଉଛି ଟିକେ ଭାରି ଶାଢୀଟା ପିନ୍ଧନ୍ତି ମାନେ ବହୁତ ଡିଜାଇନ୍ ଫିଜାଇନ୍ ହେଇଥିବ ଆଉ ସେଇଟା ଭଲକିନି ସମ୍ଭାଳିକି ରଖିବେ ବାହାଘର ହେଲା ପରେ ତ ତାଙ୍କର ଯୋଉ ବଡ ବଡ ଅନ୍ୟ କିଛି ଫଙ୍କସନ୍ ଥିଲେ ସେତେବେଳେ ସେ ପିନ୍ଧିବେ।

0: ଆପଣ ଯୋଉ କହୁଥିଲେ ଯେ ପୈଠାନୀ ଶାଢୀ ମଧ୍ୟ ପିନ୍ଧନ୍ତି ଭଲ ଭଲ ପର୍ବରେ, ବାହାଘର ପାଇଁକା ସେ ଶାଢୀ କଣ ହୁଏନି?
1: ବାହାଘର ଭଳି ସେ ଯୋଉ ଝିଅ ଥିବ ଯାହାର ବାହାଘର ହଉଛି ତା ପାଇଁ ସେ ବନାରସୀ ସିଲ୍କ ଶାଢୀ ଟିକେ ବେଶୀ ଜରି ଫରି ଥାଏ ତାର, ସେଟା ପିନ୍ଧା ହୁଏ। ଆଉ ଅନ୍ୟମାନେ ବହୁତ ଜଣ ସେମାନେ ପୈଠଣୀ ଶାଢୀଟା ପିନ୍ଧନ୍ତି। ଯେ ପୁଅ ଯାହାର ବାହାଘର ହଉଛି ସେ ଆଗ କାଳରେ ସେମାନେ ଧୋତି କୁର୍ତ୍ତା ପିନ୍ଧୁଥିଲେ ଆଉ ମୁଣ୍ଡରେ ଗୋଟେ ଟୋପିଟା ପିନ୍ଧନ୍ତି।

0: ସେ ଆଗ କାଳରେ ସେମାନେ ଧୋତି କୁର୍ତ୍ତା ପିନ୍ଧୁଥିଲେ ଆଉ ମୁଣ୍ଡରେ ଗୋଟେ ଟୋପିଟା ପିନ୍ଧନ୍ତି, ସେଟା ମହାରାଷ୍ଟ୍ରର ଟୋପିଟା, ଟିକେ କନାର ତିଆରି ହୁଏ, ଟିକେ ପତଳା ଆଉ ଜଷ୍ଟ ଏମିତି ବସିବ ସେମିତି ମୁଣ୍ଡ ଉପରେ ସେଟା ହୁଏ। ଯେମିତି ଓଡ଼ିଶାରେ ମୁକୁଟ ଗୋଟେ ଥାଏ କିନ୍ତୁ ବହୁତ ସଜିକି, କିନ୍ତୁ ଏଠି ଆମର ଗୋଟେ ଛୋଟ ଟୋପିଟା ପିନ୍ଧା ହୁଏ।
1: ହଁ, ଆମେ ଦେଖିଛୁ ଏମିତି କପାଳରେ କାଠି ପରି ରହିଥାଏ, ତଳକୁ ଝୁଲ ଭଳିଆ ଝୁଲିଥାଏ,
0: ଝୁଲ ଭଳିଆ ଝୁଲିଥାଏ, ସେଟା ତାକୁ କହନ୍ତି ବାସିଙ୍ଗ। ସେଟା ହଉଛି ମଣିର ତିଆରି ହୁଏ, ମାନେ ପର୍ଲ, ସେ ଆର୍ଟିଫିସିଆଲ ମୋତି ଆଜିକାଲି ସମସ୍ତେ ୟୁଜ୍ କରନ୍ତି। ସେଟା ଯେମିତି ଝୁଲିଥାଏ କପାଳରେ ବନ୍ଧା ହୁଏ, ଝୁଲିଥାଏ।
1: ଆମର ଯେମିତି ମୁକୁଟରେ ଏତେ ଜରି ଲାଗିଥାଏ, ବିଭିନ୍ନ ପ୍ରକାରର କମକୁଟ ହେଇଥାଏ, ଆପଣଙ୍କର ବହୁତ ସାଧାରଣ ଦେଖିବାକୁ କିନ୍ତୁ ଭାରି ସୁନ୍ଦର ଦେଖାଯାଏ।
0: ଆଜିକାଲି ଡ୍ରେସ୍ ଉପରେ ବେଶୀ ପ୍ରାଧାନ୍ୟ ଦିଅନ୍ତି, ଆଉ ସେ କୁର୍ତ୍ତା ନହେଲେ ଆଜିକାଲି ଶେରୱାନୀ ବି ପିନ୍ଧିବାକୁ ଲାଗିଲେଣି ପୁଅମାନେ, ତ ସେଇଟା ତା ଉପରେ ବେଶୀ ପ୍ରାଧାନ୍ୟ ଦିଅନ୍ତି। ଆଉ ଆଜିକାଲି ଧୋତି ନ ପିନ୍ଧିକି ଶେରୱାନୀ ପିନ୍ଧିଲେ ତାର ଗୋଟେ ଚୁଡ଼ିଦାର କୁର୍ତ୍ତା ଥାଏ, ତଳେ ପାଇଜାମା ଥାଏ, ସେଇଟା ପିନ୍ଧନ୍ତି।
1: ତା ଛଡା ଗୋଟେ ନୋଥ ପିନ୍ଧନ୍ତି ମହାରାଷ୍ଟ୍ରର ସ୍ତ୍ରୀ ଲୋକମାନେ, ସେ କୋଉଥିରେ ତିଆରି, ତାକୁ କଣ କୁହନ୍ତି?
0: ଆମେ ତାକୁ ମହାରାଷ୍ଟ୍ରରେ ନଥ ବୋଲି କହୁ, ସେଟା ବାହା ନାକରେ ପିନ୍ଧା ହୁଏ। ଆଗ କାଳରେ ସେ ସ୍ତ୍ରୀ ଲୋକମାନେ ସେ ଗୋଟେ କଣା କରିକି ରଖୁଥିଲେ, ସେଥିରେ ସେଟା ଭିତରେ ଯେମିତି ଯିବ, କିନ୍ତୁ ଆଜିକାଲି ସେଟା ସେମିତି କରନ୍ତିନି ସ୍ତ୍ରୀ ଲୋକମାନେ। ସେଠି ଗୋଟେ ଗୋଟେ କ୍ଲିପ ପରିକା ଥାଏ ନଥ, ସେଟା ନାକକୁ ଟିକେ ଟାଇଟ୍ କରିକି
1: ଲଗେଇଲେ
0: ଫଙ୍କସନ ପାଇଁ ରହିଯାଏ, ଯଦି ବାହାଘର ନହେଲେ ବ୍ରତଘର ନହେଲେ ପୂଜା ଫଳ ବି ଲଗାନ୍ତି। ସେଟା ହେଲା ପରେ ତାକୁ କାଢିକି ରଖିଦେଇହବ, ସେଇଟା ମୋତି ଆଉ ସୁନାର ତିଆରି ହୁଏ।
1: ଆମର ଯେମିତି ବାହାଘର ଅଛି, ବ୍ରତଘର ଅଛି, ଆପଣମାନଙ୍କର ବି ବ୍ରତଘର ହୁଏ?
0: ଆମ ଇଆଡ଼େ ବି ବ୍ରତଘର ହୁଏ, ବ୍ରତବେଳେ ଆମର ଯେମିତି ଓଡ଼ିଶାରେ ନଣ୍ଡା କରିଦିଅନ୍ତି, ସେମିତି ଆମର ମହାରାଷ୍ଟ୍ରରେ ବି ନଣ୍ଡା କରିଦିଅନ୍ତି, ଆଉ ସେଇ ବ୍ରତଘର ସବୁ ସକାଳ ବେଳେ ହୁଏ। ଆଉ ଆମ ମହାରାଷ୍ଟ୍ରରେ ବାହାଘର ବି ସକାଳ ବେଳେ ହୁଏ, ଆଉ ଯେମିତି ଓଡ଼ିଶାରେ ରାତିରେ ହୁଏ ବାହାଘର, ଆଉ ରାତିରେ ଭୋଜି ଥାଏ, ଆମର ସେତେବେଳେ ସେମିତି ସକାଳ ବେଳେ ହୁଏ ବାହାଘର, ଦ୍ୱିପହର ଖାଇବା ଥାଏ। ବ୍ରାହ୍ମଣଙ୍କର ଦିନ ବେଳେ ହୁଏ, ବାକି ଜଣଙ୍କର ରାତିରେ ହୁଏ।
1: ଆପଣ ତ ଓଡ଼ିଶାରେ ଦୀର୍ଘ ବର୍ଷ ରହିଛନ୍ତି, ଗୀତ ସବୁ ଶୁଣିଥିବେ?
0: ଓଡ଼ିଆ ଗୀତ ମୋତେ ବହୁତ ଭଲ ଲାଗେ, ଆଉ ଓଡ଼ିଆ ଭାଷାଟା ବି ବହୁତ ମିଠା ଭାଷାଟା, ଯେମିତି ବଙ୍ଗାଳୀ ଆଉ ଫ୍ରେଞ୍ଚ ସେମିତି ଓଡ଼ିଆ ଭାଷା ବି ବହୁତ ମିଠା ଭାଷା। ସେ ମୋତେ ସିକନ୍ଦର ଆରାମଙ୍କ ଗୀତ ବହୁତ ଭଲ ଲାଗେ, ଗୋଟେ ଆମ ବାପା ବି ସେଟା ଗାଉଥିଲେ ଯେତେବେଳେ ସେ ଓଡ଼ିଶାରେ ଥିଲେ।
1: ମନେ ଅଛି ଆପଣଙ୍କର କୋଉ ଗୀତଟି ଶୁଣିବେ?
0: କୁହନା
1: ଆପଣଙ୍କ ପସନ୍ଦର ଗୀତ ଆପଣଙ୍କୁ ଶୁଣି ଦଉଛୁ ମହମ୍ମଦ ସିକନ୍ଦର ଆଲାମଙ୍କ କଣ୍ଠରେ।

0: ଆମେ ତ ପ୍ରାୟ ଆଲୋଚନା କଲେ ପୁରୁଷ ଆଉ ମହିଳାମାନେ ଭିନ୍ନ ଭିନ୍ନ ପର୍ବରେ କ'ଣ ସବୁ ବେଶ ପୋଷାକ ପିନ୍ଧନ୍ତି, କିନ୍ତୁ ପିଲାମାନଙ୍କ କଥା ଟିକେ ଏବେ ଆଲୋଚନା କରିବା। ପିଲାମାନେ ବିଭିନ୍ନ ପର୍ବରେ କ'ଣ ପିନ୍ଧନ୍ତି?
1: ଆଜିକାଲି ସମୟର ପରିବର୍ତ୍ତନ ଅନୁସାରେ ପିଲାମାନେ ବି ଆଧୁନିକ ଡ୍ରେସ୍ ପିନ୍ଧିବାକୁ ଚାହୁଁଛନ୍ତି। ଆଗ କାଳରେ ଆମେ ଯେତେବେଳେ ଛୋଟ ଥିଲୁ ସେ ଆମକୁ ତା ଦିଆ ହଉଥିଲା ଗୋଟେ ଭଲଟେ ପାଇଜାମା ଦିଆ ହଉଥିଲା, ସେଟା ଆମେ ପିନ୍ଧୁଥିଲୁ। କିନ୍ତୁ ଆଜିକାଲି ସେମାନେ ନୂଆ ଆଧୁନିକ କପଡା ପିନ୍ଧିବାକୁ ଚାହୁଁଛନ୍ତି ପିଲାମାନେ ସମସ୍ତେ। ସେ ନିଜ ନିଜର ସାଙ୍ଗର ଦେଖିକି ମାନେ ସେମିତି କରୁଛନ୍ତି।
0: କିନ୍ତୁ ଆପଣଙ୍କ ସମୟରେ ଥିଲା କୁର୍ତ୍ତା ପାଇଜାମା?
1: ହଁ, କୁର୍ତ୍ତା ପାଇଜାମା ପିନ୍ଧୁଥିଲୁ।
0: କିନ୍ତୁ ବର୍ତ୍ତମାନ ପିଲାମାନେ ଆଧୁନିକ ବେଶ ପୋଷାକ ପିନ୍ଧିବାକୁ ବେଶି ଭଲ ପାଉଛନ୍ତି।
1: ତଥାପି ପର୍ବ ବେଳେ ଦୀପାବଳି ହେଲା ନହେଲେ ଗୁଡ଼ି ପାଡ଼ୱା ହେଲା, ପିଲାମାନେ ବି ସେ ଚୁଡ଼ିଦାର କୁର୍ତ୍ତା ପିନ୍ଧିବାକୁ ପସନ୍ଦ କରନ୍ତି।
0: ମହାରାଷ୍ଟ୍ରର ମହିଳାମାନେ ଯୋଉ ବାହାଘରରେ ଚୁଡ଼ା ପିନ୍ଧନ୍ତି କି ନା ନାଇଁ ଖାଲି କାଚ ଚୁଡ଼ି ପିନ୍ଧନ୍ତି?
1: କାଚ ଚୁଡ଼ି ବାହାଘର ବେଳକୁ ତାଙ୍କୁ ସୁନାର ଚୁଡ଼ି ଦିଆ ହୁଏ, ତ ସେଇଟା ତାଙ୍କ ଶାଶୁ ଦିଅନ୍ତି ଆଉ ମା ବି ଦିଅନ୍ତି। ଶାଶୁ ଆଡୁ ଗୋଟେ ଆସେ ଚୁଡ଼ି, ସେଟା ଦିଆ ହୁଏ, କାଚ ଚୁଡ଼ି ପିନ୍ଧା ହୁଏ।
0: ଆମର ଯେମିତି ଶୁଭ ଦିନ ମାନଙ୍କରେ ଶୁଭ ସମୟରେ ଅଳତା ଲଗାନ୍ତି, ଆପଣଙ୍କର ସେମିତି କିଛି ଅଛି?
1: ନାଇଁ, ଆମର ଅଳତା ଲଗାନ୍ତିନି, ମେହେନ୍ଦି ଲଗାନ୍ତି ଜେନେରାଲି। ଆଜିକାଲି ସେଟା ମେହେନ୍ଦି ବହୁତ ପପୁଲାର ହେଇଗଲାଣି।
0: ଆଜ୍ଞା, ସମସ୍ତେ ଲଗାଉଛନ୍ତି ଆଜିକାଲି ମେହେନ୍ଦି, କେବଳ ଆଉ ଗୋଟିଏ ଜାଗାରେ ସୀମିତ ହେଇକି ରହିନି। ଅଳତା ଏବଂ ସିନ୍ଦୁର ଆମର ବିବାହିତ ମହିଳାମାନଙ୍କର ସନ୍ତକ, ସିନ୍ଦୁର ଆପଣଙ୍କର ଲଗାନ୍ତି ସେଠି ନା ନାଇଁ?
1: ବିବାହିତ ସ୍ତ୍ରୀମାନେ ସିନ୍ଦୁର ଲଗାନ୍ତି ଆଉ ବେକରେ ମଙ୍ଗଳସୂତ୍ର ପିନ୍ଧନ୍ତି। ସେଟା ମଙ୍ଗଳସୂତ୍ର ହଉଛି କଳାମଣି ଆଉ ସୁନାର ତିଆରି ହୁଏ, ତା ଶେଷରେ ଗୋଟେ ଲକେଟ୍ ବି ଥାଏ,
0: କଳାମାଳି ଆଉ ସୁନାରେ ଗୁନ୍ଥାଏ।
1: ସେଇଟା ମାନେ ସବୁ ବିବାହିତ ମହିଳାମାନେ ସେଟା ପିନ୍ଧିବେ। ଆମେ କୋଉ ମହିଳାକୁ ଦେଖିଲୁ ଯଦି ବାହାରେ ତାର ମଙ୍ଗଳସୂତ୍ର ଅଛି ମାନେ ଆମେ ଚିହ୍ନିବୁ କି ସେ ବାହା ହେଇଛି। ସେଟା ହଉଛି ଭାରି ଇମ୍ପୋର୍ଟାଣ୍ଟ। ଆମର ଯୋଉ ଗୋଡର ଆଙ୍ଗୁଳିରେ ଗୋଟେ ରିଙ୍ଗ ପିନ୍ଧନ୍ତି,
0: ଆମେ ଯାହାକୁ ଝୁଣ୍ଟିଆ ବୋଲି କହୁ ବା ଗୋଡମୁଦି କହୁ,
1: ସେଇଟା ପିନ୍ଧନ୍ତି।
0: ଆପଣ ତ ଅନେକ ଦିନ ରହିଲେ ଓଡ଼ିଶାରେ, ଓଡ଼ିଶାର ପ୍ରତ୍ୟେକ ପର୍ବ ସହିତ ନିଶ୍ଚିତ ଜଡିତ ହେଇଥିବେ। ଆପଣ ମହାରାଷ୍ଟ୍ର ପଳେଇଲେ, କେବେ ଓଡ଼ିଶାର ପର୍ବପର୍ବାଣୀ କଥା ମନେ ପଡ଼େନି ଆପଣଙ୍କର?
1: ଓଡ଼ିଶା କଥା ବହୁତ ମନେ ପଡ଼େ, ଦୁର୍ଗା ପୂଜା, ତାପରେ ସରସ୍ୱତୀ ପୂଜା, ବିଶ୍ୱକର୍ମା ପୂଜା କଥା ବହୁତ ମନେ ପଡ଼େ। ମହାରାଷ୍ଟ୍ର ଦୁର୍ଗା ଏସବୁ ପୂଜା ଗୁଡା ବହୁତ କମ ସ୍ତରରେ ହୁଏ। ଦୁର୍ଗା ପୂଜା ବେଳେ ଆମେ ଯେମିତି ସମସ୍ତେ ମିଶିକି ପଣ୍ଡାଲ ଯାଉଥିଲେ, ସମସ୍ତେ ଭଲ ଭଲ ଡ୍ରେସ୍ ପିନ୍ଧୁଥିଲେ, ଆମେ ବି ନୂଆ ଡ୍ରେସ୍ ପାଉଥିଲୁ, ସବୁ ଗୁଡା ଏଠି ହୁଏନି।
0: ସେତେବେଳେ ଆପଣଙ୍କର ଓଡ଼ିଶା କଥା ମନେ ପଡ଼େ। ଆପଣ ମହାରାଷ୍ଟ୍ର ପୁଣି ଫେରିଗଲେ କେବେ? ଓଡ଼ିଶାରୁ ଯେତେବେଳେ ମହାରାଷ୍ଟ୍ର ଗଲେ ସେତେବେଳେ ଆପଣଙ୍କ ଭିତରେ କିଭଳି ଅନୁଭବ ହେଇଥିଲା ଆପଣ ଯେତେବେଳେ ଓଡ଼ିଶାରୁ ମହାରାଷ୍ଟ୍ର ଗଲେ ଏତେ ଦିନ ଏତେ ବର୍ଷ ପରେ?
1: ଆକ୍ଚୁଲି ମୁଁ ଯେତେବେଳେ MBA ପାସ୍ କଲି 1994, ତାପରେ ମୁଁ ଚାକିରି ଖୋଜୁଥିଲି, ଓଡ଼ିଶାରେ ମିଳିଲାନି, ତାପରେ ମୁଁ ବାଙ୍ଗାଲୋର ଗଲି ଚାକିରି କରିବା ପାଇଁ। ବାଙ୍ଗାଲୋରରୁ ମୁଁ ସ୍ୱିଜରଲ୍ୟାଣ୍ଡରେ ଗୋଟେ ବର୍ଷ ଥିଲି, ତାପରେ ଆମେରିକାରେ 3 ବର୍ଷ ଥିଲି, ଆଉ ତାପରେ ଯେତେବେଳେ ଫେରିଲି ମୋତେ ଯୋଉ ପ୍ରୋଜେକ୍ଟ ଥିଲା ଆମ କମ୍ପାନୀରେ ସେଟା ପୁନେରେ ଥିଲା। ସେତେବେଳେ ମୁଁ 2009 ପୁନେରୁ ରହୁଛି ମୁଁ।
0: ତେବେ ଓଡ଼ିଶା କିନ୍ତୁ ଆପଣଙ୍କର ଏପର୍ଯ୍ୟନ୍ତ ମନ ଭିତରେ ରହିଛି?
1: ଓଡ଼ିଶା ମୁଁ ଏପର୍ଯ୍ୟନ୍ତ ରହିଛି ମନେ ଭିତରେ, ଆଉ ସେଟା କେବେ ଯିବନି, କାହିଁକି ଏତେ ବର୍ଷ ରହିଲୁ, ମୋ ସବୁ ସ୍କୁଲ ସାଥିମାନେ ସେଠି ଅଛନ୍ତି, ଆମେ ସବୁ କଣ୍ଟ୍ରାକ୍ଟର ରହୁ, ଆମ କଲେଜ ମୋର ସାଙ୍ଗମାନେ ସବୁ ଆମେ କଣ୍ଟ୍ରାକ୍ଟର ରହୁ।
0: ଖୁବ ସୁନ୍ଦର କଥା କହିଲେ ଆପଣ, ଓଡ଼ିଶା କଥା ମନେ ପକାନ୍ତି, ଓଡ଼ିଶାର ଖାଦ୍ୟ ଆପଣଙ୍କୁ ଭଲ ଲାଗେ, ଓଡ଼ିଶାର ଡାଲମା, ରସଗୋଲା, ଘାଣ୍ଟ ତରକାରୀ ସବୁ ଭଲ ପାଆନ୍ତି। ଆପଣଙ୍କର ଯେତେ ଅନୁଭବ ଅନୁଭୂତି ଓଡ଼ିଶା ସମ୍ପର୍କରେ କହିଲେ, ତା ଛଡ଼ା ମହାରାଷ୍ଟ୍ରର ବିଭିନ୍ନ ପର୍ବରେ ଯୋଉ ବେଶ ପୋଷାକ ପିନ୍ଧନ୍ତି ମହିଳା ପୁରୁଷ ଏବଂ ପିଲାମାନେ ସେ ସମ୍ପର୍କରେ କହିଲେ। ଆମର ଆଜିର ଏଇ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ଆଜି ଏକ

ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିଲେ ମହାରାଷ୍ଟ୍ରର ବେଶଭୂଷା ଏ ବିଷୟରେ ପ୍ରଶାନ୍ତ ମାନପୁରୀଙ୍କ ସହିତ ଆଲୋଚନା ତାଙ୍କ ସହିତ ଆଲୋଚନା କରିଥିଲେ ସୁମିତ୍ରା ମହାପାତ୍ର ଶ୍ରୋତାବନ୍ଧୁ ଆମେ ଯେଉଁ ଘରେ ବସବାସ କରୁଛୁ ସେ ଘର ଛୋଟ ହେଉ କି ବଡ଼ ଯଦି ସଂସାର ଭିତରେ ପରସ୍ପର ମଧ୍ୟରେ ସ୍ନେହ ସଦିଚ୍ଛା ଭଲ ପାଇବା ଲାଗି ରହେ ସେହି ସଂସାରର ରଥ ବଢ଼ିଚାଲେ ଆଗକୁ ଆଗକୁ।

ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆମେ ବିଭିନ୍ନ ସମୟରେ ମହାରାଷ୍ଟ୍ରର ଲୋକକଳା, ସେମାନଙ୍କର ଚଳଣି, ଖାଦ୍ୟପେୟ, ପର୍ବପର୍ବାଣୀ, ସେଠାକାର ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ବିଭିନ୍ନ ଦର୍ଶନୀୟ ସ୍ଥାନ ସମ୍ପର୍କରେ ଆପଣମାନଙ୍କୁ ଶୁଣାଇ ଆସିଛୁ। ତେଣୁ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଆପଣମାନେ ନିୟମିତ ଭାବରେ ଶୁଣନ୍ତୁ ଆଉ ଚିଠିଟିଏ ଲେଖନ୍ତୁ। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଶୁଣିଲେ ହିନ୍ଦୀ କଥାଚିତ୍ର ଲଭ୍ ଷ୍ଟୋରୀର ଗୀତ ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି ସମୟ ମଧ୍ୟରେ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରାନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ହମ୍ ଦିଲ୍ ଦେ ଚୁକେ ସନମ୍ର।

ଆପଣମାନେ ଶୁଣୁଛନ୍ତି ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ତେବେ ପରବର୍ତ୍ତୀ କଥାଚିତ୍ର ଦିଲ୍ ତୋ ପାଗଲ ହେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ।